ପିପୁଲ୍ସ ପଦ୍ମ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅସରନ୍ତି ଅପରାହ୍ନରେ ଆସନ୍ତୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଜିତ୍ କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ସାଧନା ସରଗମ୍।

ଆକାଶବାଣୀ କଟକ ଆଜି ବୁଧବାର 1948 ଶକାବ୍ଦ ବୈଶାଖ 16 ଦିନ ଇଂରାଜୀ 2026 ମସିହା ମେ ମାସର 6 ତାରିଖ ସମୟ ସକାଳ 5:58:35 ଆପଣମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ପରବର୍ତ୍ତୀ ଭକ୍ତି ଗୀତ ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ ଗାଇଛନ୍ତି ଶିଳ୍ପୀ ଆସାମୁକୁଲ ବାରିକ।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ କଣ୍ଠଶିଳ୍ପୀ ସୁଜାତା ମହାପାତ୍ର, ଶିଳ୍ପୀ ଗାଇଛନ୍ତି ଲଳିତ ମୋହନ ପଟ୍ଟନାୟକଙ୍କ ରଚନାରୁ।

ଶେଷରେ ସମବେତ କଣ୍ଠରେ ଭକ୍ତି ଗୀତ ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀମାନଙ୍କ ଦ୍ୱାରା ଭୀମଭୋଇଙ୍କ ରଚନାରୁ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି। ଆକାଶବାଣୀ କଟକ ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ସସ୍ମିତା ଦାସ।

ସୁପ୍ରଭାତ ଶ୍ରୋତାବନ୍ଧୁ, ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, କାଳୋସ୍ମି ଅର୍ଥାତ୍ ମୁଁ ହିଁ କାଳ ବା ସମୟ। ସମଗ୍ର ସଂସାରରେ ଯେତେ ପଥ, ଯେତେ ମତ, ଯେତେ ରୀତିନୀତି, ଧର୍ମାନୁଷ୍ଠାନ ବା ବିଭିନ୍ନ ଧର୍ମର ପ୍ରତୀକମାନ ଥିଲେ ମଧ୍ୟ ସମସ୍ତଙ୍କ ପାଇଁ ଏକମାତ୍ର ଭଗବାନ ହେଉଛନ୍ତି ସମୟ। ଆମେ ଶୁଣୁ ଲୋକମାନେ କହନ୍ତି, କାହିଁକି ସମୟ ନଷ୍ଟ କରୁଛୁ? ସତରେ ଆମର କ'ଣ ଏତେ ଆସ୍ପର୍ଦ୍ଧା, ଏତେ ପାରିବାପଣିଆ ଯେ ଆମେ ସମୟକୁ ନଷ୍ଟ କରିପାରିବା? କିନ୍ତୁ ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ସମୟ ହିଁ ଆମକୁ ନଷ୍ଟ କରି ଚାଲିଥାଏ, ସମୟ ଆମକୁ ବ୍ୟୟ କରେ। ଆମେ ଶୋଇପଡ଼ିଲେ ମଧ୍ୟ ସମୟ ଚାଲିଥାଏ, ଅଖଣ୍ଡ ଅବାରିତ ତାର ପ୍ରବାହ। ମହାକାଳର ଅନନ୍ତ ସ୍ରୋତରେ ସୃଷ୍ଟିର ସୃଜନ ସଂହରଣ ଗୋଟିଏ ଗୋଟିଏ ସାଧାରଣ ପ୍ରକ୍ରିୟା ମାତ୍ର। ମଣିଷର ସାଧାରଣ ମନନିର୍ଭର ଜ୍ଞାନ ଦ୍ୱାରା ମହାକାଳର ଆକଳନ କରିବା ସମ୍ଭବ ନୁହେଁ। ଯେମିତିକି ସୂର୍ଯ୍ୟୋଦୟ ବା ସୂର୍ଯ୍ୟାସ୍ତ କେବେ ବି ହୁଏ ନାହିଁ, ତଥାପି ସୂର୍ଯ୍ୟଙ୍କୁ କେନ୍ଦ୍ର କରି ଆମେ ଆମର ନିଜର ସୁବିଧା ପାଇଁ ତିଆରି କରିଛୁ ସକାଳ, ସନ୍ଧ୍ୟା, ରାତ୍ରି, ମଧ୍ୟାହ୍ନ ଭଳି କେତେଗୁଡ଼ିଏ ରେଖାଚିତ୍ର। କିନ୍ତୁ ଅନନ୍ତ ସମୟର ଧାରାରେ ଏସବୁର ମୂଲ୍ୟ କିଛି ନାହିଁ। ସମୟକୁ ଆମେ ଭାଗ ଭାଗ କରୁ ଘଣ୍ଟା, ଦିନ, ମାସ, ବର୍ଷରେ, ସେଇଥିରେ ମାପ କରୁ ଆମ ଜୀବନକୁ, ଆମ ବୟସକୁ। ଅନେକ ବର୍ଷ ସେଇ ଏକାରକମର ବଞ୍ଚିସାରିଥିଲେ ବି ସେଇ ବଞ୍ଚିବାରେ କିଛି ନୂତନତା ନଥିଲା ବେଳେ ବି ଆମେ ଜୀବନ ପ୍ରତି ବିତସ୍ପୃହ ହେଉନା। ଆମେ ଆମ ଜୀବନକୁ ବର୍ଷରେ ହିସାବ କଲାବେଳେ ସୁନ୍ଦର ପ୍ରଜାପତିଟିଏ ହିସାବ କରେ ମୁହୂର୍ତ୍ତରେ, ତଥାପି ସିଏ କେତେ ଆନନ୍ଦରେ ବଞ୍ଚେ ଆଉ ତା ପାଖରେ ଥାଏ ପ୍ରଚୁର ସମୟ। ପୃଥିବୀ ପୃଷ୍ଠରେ ଯେତେ ଜୀବଜନ୍ତୁ ଅଛନ୍ତି ସମସ୍ତଙ୍କ ଭିତରେ ଏକମାତ୍ର ସମୟ ସଚେତନ ପ୍ରାଣୀ ହେଉଛି ମଣିଷ। ଅନ୍ୟ କୌଣସି ପ୍ରାଣୀ ଭବିଷ୍ୟତ ଚିନ୍ତାରେ ଚିନ୍ତିତ ନୁହନ୍ତି କି ଆଉ କେତେଦିନ ବଞ୍ଚିବେ, ଏଭଳି ଉତ୍କଣ୍ଠା ବି ତାଙ୍କ ମନକୁ ଆନ୍ଦୋଳିତ କରେ ନା କି ମନ ଦୁଃଖ କରି ବସି ରହନ୍ତି ନାହିଁ। ମାତ୍ର ସମୟ ସଚେତନ ବୁଦ୍ଧିମାନ ମଣିଷ ସବୁବେଳେ କହେ, ହାତରେ ସମୟ ନାହିଁ। ଯେଉଁ ସମୟ କାହାରି ହାତରେ କେବେ ରହେ ନାହିଁ, ମଣିଷ ହାତରେ ବା ରହନ୍ତା କେମିତି? ଏହି ପ୍ରସଙ୍ଗରେ ଜଣେ ସାଧକଙ୍କର କଥାଟିଏ ମନକୁ ଆସେ। ସିଏ ସବୁବେଳେ କହନ୍ତି, ଏ ସମୟ ରହିବ ନାହିଁ। ପ୍ରକୃତରେ କୌଣସି

କୌଣସି ସମୟ କ'ଣ ସ୍ଥିର ହୋଇ କେବେ ରହିଛି? ସତରେ ଥରେ ଥରେ ଜୀବନରେ ଏମିତି ଦୁଃଖ କଷ୍ଟ ଆସେ ଯେ ଲାଗେ ଯେମିତି ଏ ରାତି କ'ଣ ପାଇବନି, ଶୀଘ୍ର ସକାଳ ହେଲେ ଯାହା କିଛି ସୁବିଧା କରାଯାଇପାରନ୍ତା। ଗୋଟିଏ ଗୋଟିଏ ମୁହୂର୍ତ୍ତ ଯୁଗ ପରି ଲାଗୁଥାଏ, କିନ୍ତୁ ରାତି ଶୀଘ୍ର ଶୀଘ୍ର ପାହିଯାଏ ନା। ଠିକ୍ ସମୟରେ ରାତି ପାହେ, ସକାଳ ହୁଏ। ସେମିତି ଆଉ କିଛି ଅଘଟଣ ଘଟିଯାଏ ତ ମନ କହେ ରାତି ପାହିଲେ କାହା ଆଗରେ ମୁହଁ ଦେଖାଇ ହେବ ନାହିଁ, ଏ ରାତି ନ ପାହାନ୍ତା କି। ହେଲେ ସକାଳ ଅନୁନୟ ବିନୟ ପରେ ବି ରାତି ଠିକ୍ ସମୟରେ ପାହିଯାଏ। ନୂତନ ସୂର୍ଯ୍ୟ ଆଣିଥାଏ ନୂଆ ସମ୍ଭାବନା, ନୂଆ ଆଶା। କଷ୍ଟରେ ଥିବାବେଳେ ସମୟ ବଡ଼ ଦୀର୍ଘ ବୋଧ ହୁଏ, କିନ୍ତୁ ଖୁସି ଆଉ ଆନନ୍ଦର ମୁହୂର୍ତ୍ତଗୁଡ଼ିକ ଲାଗେ ଯେମିତି ଏଇ ଚାହୁଁ ଚାହୁଁ ସମୟ ସରିଗଲା। ମାତ୍ର ସେମିତି କିଛି ବି ହୁଏ ନା, କାହାର ପ୍ରଭାବରେ ସମୟ ପ୍ରଭାବିତ ହୁଏ ନା, ନିରବଚ୍ଛିନ୍ନ ଗତିରେ ସେ ଚାଲୁଥାଏ। ସେଇଥିପାଇଁ ସେ ହେଉଛି ମହାନ ଆଉ ମହାକାଳ, ମହାକାଳ ହିଁ ମହାଦେବ। ଆଉ ଭଗବାନ ବିଷ୍ଣୁ ଶୟନ କରନ୍ତି ଅନନ୍ତ ଶୟନ ଉପରେ, ଯାହାର ଶେଷ ନାହିଁ ସେ ଅନନ୍ତ। ସମୟ ହେଉଛନ୍ତି ଅନନ୍ତ, ସେଇଥିପାଇଁ ତ୍ରିକାଳରେ ସମୟ ହେଉଛି ଏକମାତ୍ର ଭଗବାନ। ଯେତେବେଳେ ମଣିଷର ଜ୍ଞାନ ପ୍ରସାରିତ ହୁଏ ସେତେବେଳେ ସେ ସମୟକୁ ମହାକାଳ ରୂପେ ଦେଖେ, ତା'ର ପ୍ରଚଣ୍ଡତା, ଅସୀମତା ଆଉ କଳ୍ପନାତୀତ ପରାକ୍ରମ ବିଷୟରେ ଚେତି ଉଠେ। ସେତେବେଳେ ସେ ନିଜ ଜୀବନକାଳ ଭିତରେ ପ୍ରବାହିତ ହେଉଥିବା ସମୟରେ କିଛି ଭଲ କାମ କରିବାକୁ ଚାହେଁ, ନିଜ ଜୀବନକୁ ଉପଯୁକ୍ତ ମାର୍ଗରେ ବିତେଇବାକୁ ଚାହେଁ। ହେଲେ ମୂଢ଼ମାନେ ଏ ସମ୍ପର୍କରେ ସଚେତନ ନଥାନ୍ତି, ସେମାନେ ବୁଝନ୍ତି ନାହିଁ ଯେ ପ୍ରତ୍ୟେକଟି ସୂର୍ଯ୍ୟାସ୍ତ ସହିତ ଆମ ଜୀବନରୁ ଗୋଟିଏ ଦିନ ମହାକାଳର ସ୍ରୋତରେ ଭାସିଯାଇଛି ବୋଲି। ସେମାନେ ତଥାପି କଳି ଝଗଡ଼ା ବିଳାସ ବ୍ୟସନରେ ବୁଡ଼ି ରହନ୍ତି ଆଉ ଭାବନ୍ତି ଆମେ ଠିକ୍ ଅଛୁ। ଯକ୍ଷ ଯୁଧିଷ୍ଠିର ସମ୍ବାଦରେ ଯୁଧିଷ୍ଠିର କହିଥିଲେ, ମଣିଷ ଦେଖେ ପ୍ରତିଦିନ ତାର ଚତୁଃପାର୍ଶ୍ୱରେ ମଣିଷ ମରୁଛନ୍ତି, ତଥାପି ସେ ଚିରକାଳ ବଞ୍ଚି ରହିବାର ବାସନାରେ ଅନୀତି, ଅନ୍ୟାୟ, ଦୁରାଚାର, କୁକର୍ମ କରିଚାଲେ। ସେହି ମର୍ମରେ ହିତୋପଦେଶରେ କୁହାଯାଇଛି, କାବ୍ୟଶାସ୍ତ୍ର ବିନୋଦେନ କାଳ ଗଚ୍ଛତି ଧୀମତାମ ବ୍ୟସନେନେଚ ମୂର୍ଖାଣାମ ନିଦ୍ରୟା କଳହେ ନବା। ବିଳାସ ବ୍ୟସନ ନୁହେଁ, ମୁନିଋଷିଙ୍କ ଦେଶ ଭାରତବର୍ଷରେ ପୁଣି ଥରେ କାବ୍ୟଶାସ୍ତ୍ର, ବିଜ୍ଞାନ, ଆଧ୍ୟାତ୍ମିକତାର ଚର୍ଚ୍ଚା ହେଉ, ସମସ୍ତଙ୍କର ବୁଦ୍ଧିର ବିକାଶ ହେଉ, ସବୁରି ମନରୁ କଳୁଷକାଳିମା ଦୂରେଇ ଯାଉ, ମାନବ ଜୀବନର କଲ୍ୟାଣ ହେଉ।

ଆପଣମାନେ ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ସସ୍ମିତା ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 27ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲିଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଧର୍ମରାଜ ଯୁଧିଷ୍ଠିର ଚାରି ଭାଇ ଓ ଦ୍ରୌପଦୀଙ୍କୁ ସଙ୍ଗରେ ଘେନି ସ୍ୱର୍ଗପଥରେ ଯାତ୍ରା କଲେ। ବିଦୁର ଯୋଗବଳରେ ପ୍ରଭାସ ତୀର୍ଥରେ ପ୍ରାଣ ଛାଡ଼ିଲେ। ବ୍ରାହ୍ମଣ ସାପ ଯୋଗୁଁ ବିଦୁର ରୂପରେ ଜନ୍ମିଥିବା ଯମ ସାପରୁ ନିସ୍ତାର ପାଇ ପୁଣି ଯମଭୁବନକୁ ଫେରିଗଲେ। ସ୍ୱାମୀମାନଙ୍କୁ ଅନୁସରଣ କରି ଚାଲୁଥିବା ଦ୍ରୌପଦୀ ପଥରେ ପ୍ରାଣ ଛାଡ଼ିଲେ। ସଂସାର ମାୟା ଦୂର କରି ପାଣ୍ଡବମାନେ ଜଗତରୁ ନିସ୍ତରି ଗଲେ। ହସ୍ତିନାରେ ପରୀକ୍ଷିତ ରାଜା ହେଲେ। ବିରାଟଙ୍କ ପୁତ୍ର ଉତ୍ତର କନ୍ୟା ଇରାବତୀଙ୍କୁ ତାଙ୍କ ବିବାହ ଦେଲେ। ସେମାନଙ୍କର ଜନ୍ମେଜୟ ଆଦି ଚାରିଗୋଟି ପୁଅ ହେଲେ। ରାଜା ପରୀକ୍ଷିତ ଦିଗ୍ବିଜୟରେ ଯିବାବେଳେ ବାଟରେ କଳିଙ୍କୁ ଦେଖିଲେ। ସନ୍ଧ୍ୟାବେଳଟାରେ ରାଜପୋଷାକ ପିନ୍ଧିଥିବା ଜଣେ ଶୂଦ୍ର ରୂପରେ ସେ ଚାଲିଥିଲା। ତାହାଘରେ ଚାଲୁଥିଲେ ଏକ ପାଦ ଥିବା ଗୋଟିଏ ଷଣ୍ଢ ଆଉ ଗୋଟିଏ ଗାଈ। କଳି ବଡ଼ ଜୋରରେ ପାଟି କରି ହାତରେ ଧରିଥିବା ମୂଷଳରେ ଷଣ୍ଢର ପାଦଟିକୁ ପିଟିବାରେ ଲାଗିଥିଲା। ଏପରି ଦୃଶ୍ୟରେ ବିଚଳିତ ହୋଇ ରାଜା ତାକୁ ଧରି ଆଣି ବାନ୍ଧି ପକାଇଲେ। ଦିଗ୍ବିଜୟରେ ଗଲାବେଳେ ରାଜା କଳିକୁ କାହିଁକି ବାନ୍ଧିଲେ, ସେ କାହା ପାଦକୁ ପିଟୁଥିଲା ବୋଲି ସୌନକ ପଚାରିବାରୁ ସୁତମୁନି କହିଲେ,

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 27ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ବାଦଲ କୁମାର ଆଚାର୍ଯ୍ୟ, ତୃପ୍ତି ଦାସ ଏବଂ ଶୈଳଭମ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ଚାଷ କରିବା ପୂର୍ବରୁ ଜମିକୁ ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରନ୍ତୁ ଓ ମଇ ଦେଇ ସମତୁଲ କରନ୍ତୁ। ଶେଷଓଡ଼ ଚାଷବେଳେ ହେକ୍ଟର ପ୍ରତି 10 ଗାଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ଛଟାବୁଣା କରି ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ଅଥବା ଲଙ୍ଗଳ ସିଆରରେ 2-3 ସେଣ୍ଟିମିଟର ଗଭୀରରେ ଧାନ ବୁଣି ଖତ ଓ ମାଟି ମିଶାଇ ଘୋଡ଼ାଇ ଦିଅନ୍ତୁ। ତଳିପତ୍ର ଫିଟିଗଲେ ତଳିପଟିରେ ଧୀରେ ଧୀରେ ଜଳର ସ୍ତର ବୃଦ୍ଧି କରନ୍ତୁ। ଗଜା ହେବା ପାଇଁ ମାଟିରେ ଯଥେଷ୍ଟ ବତର ଥାଇ ଧାନ ବିହନ ବୁଣନ୍ତୁ। ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବରଗୁଡ଼ି, ହରଡ଼, ବିରି, ମାଣ୍ଡିଆ, ଚିନାବାଦାମ, ଜଡ଼ା ଓ କନ୍ଦମୂଳ ଇତ୍ୟାଦି ଚାଷ କରନ୍ତୁ। ମରୁଡ଼ି ସହଣୀ ଥିବା ଗଭୀର ଚେର, ଶୀଘ୍ର ବୃଦ୍ଧି ଓ ସ୍ୱଳ୍ପ ଅବଧି କିସମ ନିର୍ବାଚନ କରନ୍ତୁ। ଫସଲର ସଙ୍କଟ ଅବସ୍ଥାରେ ଜଳସେଚନ ପାଇଁ ବର୍ଷା ପାଣିକୁ ସଞ୍ଚୟ କରି ରଖନ୍ତୁ। ଗଡ଼ାଣିଆ ଜମିରେ ଗଡ଼ାଣିର ବିପରୀତ ଦିଗରେ ହୁଡ଼ା ଓ ନାଳି ଅଦଳବଦଳ କରନ୍ତୁ, ଯଦ୍ୱାରା ମାଟିରେ ଅଧିକ ବର୍ଷା ପାଣି ସଞ୍ଚିତ ହୋଇପାରିବ। ଖରାଟିଆ ଚାଷ ନିଶ୍ଚିତ ଭାବେ କରନ୍ତୁ। ଏହାଦ୍ୱାରା ରୋଗପୋକ ଓ ଘାସ ଦମନ କରାଯାଇପାରିବ ଏବଂ ଫସଲ ଶୀଘ୍ର ବୁଣାଯାଇପାରିବ। ଅମ୍ଳ ମାଟିରେ ଚୂନ ଓ କାଗଜକଳ ମଇଳା ଇତ୍ୟାଦି ପ୍ରୟୋଗ କରି ମୃତ୍ତିକା ସଂଶୋଧନ କରନ୍ତୁ, ଯାହାଫଳରେ ଜମିରେ ଘାସ କମ୍ ହେବ, ଅଧିକ ଜଳ ସଞ୍ଚିତ ହେବ ଏବଂ ଅଧିକ ଅମଳ ହେବ। ଏକକ ଫସଲ ପରିବର୍ତ୍ତେ ମିଶ୍ରିତ ବା ଅନ୍ତ ଫସଲ ଚାଷ କରନ୍ତୁ। ଢିପ ଜମିଗୁଡ଼ିକରେ କେବଳ ଧାନ ନ କରି ଅନ୍ୟ ଫସଲ ଯଥା ମୁଗ, ବିରି, ହରଡ଼, ମାଣ୍ଡିଆ, ମକା ଆଦି ଫସଲ ଅନ୍ତ ଫସଲ ହିସାବରେ ନିଅନ୍ତୁ। ବୁଣିବା ବେଳେ ନାଳିରେ ଖତ ପ୍ରୟୋଗ କରନ୍ତୁ। ମରୁଡ଼ି ସହିପାରୁଥିବା ଧାନ କିସମ ଯଥା ଅନ୍ନଦା, ପଥରା, ଯୋଗେଶ, ଖଣ୍ଡଗିରି, କଳିଙ୍ଗ 3, ହୀରା, ବନ୍ଦନା ଇତ୍ୟାଦି ବ୍ୟବହାର କରନ୍ତୁ। ଆମ୍ବ, ଲେମ୍ବୁ, କମଳା, ପିଜୁଳି, ସପେଟା, କଦଳୀ, ନଡ଼ିଆ, ଲିଚୁ ଆଦି ଫଳ ଗଛ ଲଗାଇବା ପାଇଁ ଏବେଠାରୁ ଜମି ପ୍ରସ୍ତୁତି କରନ୍ତୁ। ଏଥିପାଇଁ ଗାତ ଖୋଳି ଉପର 6 ଇଞ୍ଚ ମାଟିକୁ ଗୋଟିଏ ପଟେ ଓ ତଳମାଟିକୁ ବିପରୀତ ଦିଗରେ ରଖନ୍ତୁ। ଅନାବନା କାଠିକୁଟା ଓ ପତ୍ର ପକାଇ ଗାତ ଭିତରେ ନିଆଁ ଲଗାଇ ଦିଅନ୍ତୁ। ଗାତ ପ୍ରତି 2 ଝୁଡ଼ି ଗୋବର ଖତ, 100 ଗ୍ରାମ ଫସ୍ଫରସ୍ ଓ 60 ଗ୍ରାମ ପଟାସ ସାର ଦିଅନ୍ତୁ। ଏସବୁକୁ ଉପର ମାଟିରେ ଫେଣ୍ଟି ଉପର ମାଟି ତଳେ ଓ ତଳମାଟି ଉପରେ ରଖି ପ୍ରାକୃତିକ ଉପାୟରେ ବିଘଟିତ ହେବା ପାଇଁ ଛାଡ଼ି ଦିଅନ୍ତୁ। ନର୍ସରୀ ପାଇଁ ଆମ୍ବ ଟାକୁଆ ସଂଗ୍ରହ କରି ଚାରା ପକାନ୍ତୁ। ଆମ୍ବ ଚାରାକୁ ପଲିଥିନ୍ରେ ଭରନ୍ତୁ। ଅମୃତଭଣ୍ଡା ଚାରାକୁ ପଲିଥିନ୍ରେ ଭରି ଛାଇରେ ରଖନ୍ତୁ। ମା ଗଛଗୁଡ଼ିକରେ

0: ପ୍ରଥମ ଦଫା ସାର ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ନୂତନ ଗଛଗୁଡ଼ିକରେ ଛାଇ ପ୍ରଦାନ ସହିତ ଜଳସେଚନ କରନ୍ତୁ। ସପେଟାକୁ କଲିମି କରନ୍ତୁ। ଭାଙ୍ଗି ପଡ଼ିଥିବା ଡାଳପତ୍ର ସବୁକୁ ବଗିଚାରୁ ସଫା କରି କମ୍ପୋଷ୍ଟ ଖାତରେ ଭରିଦିଅନ୍ତୁ। ଅଧିକ ଅମଳକ୍ଷମ ପାଇଁ କୁଜି ସାରୁ ବା ତେଲିଆ ମୁକ୍ତାକାଶୀ ଟୋପି ସାତମୁଖ ଓ ଝାଙ୍କଡ଼ି ଆଦି କିସମ ଚୟନ କରନ୍ତୁ। ସାଧାରଣତଃ ସାରୁପୁଆ ବିହନ ଆକାରରେ ବ୍ୟବହାର କରନ୍ତୁ। ପୁଆଗୁଡ଼ିକୁ 15-20 ଗ୍ରାମ ଓଜନର ସୁସ୍ଥ ଓ ନିରୋଗ ସାରୁ ଲଗାନ୍ତୁ। ଏକ ଏକର ସାରୁ ଫସଲ ପାଇଁ 4 କ୍ୱିଣ୍ଟାଲ ବିହନ ବ୍ୟବହାର କରନ୍ତୁ। ପ୍ରତି କିଲୋଗ୍ରାମ ସାରୁ ବିହନକୁ 2 ଗ୍ରାମ ମେଟାଲାକ୍ସିଲ ଓ ମାଙ୍କଜେବ ମିଶ୍ରଣରେ ବିଶୋଧନ କରି ଲଗାନ୍ତୁ। ଜମିର ପ୍ରକାର ଅନୁସାରେ 2-3 ଓଡ଼ ଗଭୀର ଚାଷ କରିବା ପରେ ମଇ ଦେଇ ମାଟି ଭଲ ଭାବରେ ଗୁଣ୍ଡ କରି ସମତୁଲ କରନ୍ତୁ। ଶେଷ ଓଡ଼ ଚାଷ ପୂର୍ବରୁ ଏକର ପ୍ରତି 4-5 ଟନ୍ ସଢ଼ା ଗୋବର ଖତ ମାଟି ସହ ଭଲ ଭାବରେ ମିଶାଇ ଦିଅନ୍ତୁ। ବିହନ ଲଗାଇବା ପୂର୍ବରୁ ଏକର ପ୍ରତି 16 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର, 16 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ପରେ ଗଜା ବାହାରିବାର 7-10 ଦିନ ପରେ 20 କିଲୋଗ୍ରାମ ଯବକ୍ଷାରଜାନ ସାର, 20 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଶୁଣିଲେ ପାଣିପାଗର ସୂଚନା।

ପ୍ରସ୍ତୁତ କାର୍ଯ୍ୟକ୍ରମ ବିଷୟ ନିର୍ମଳ ପରିବେଶ ଉଜ୍ଜଳ ଦେଶ ଆଲୋଚକ ଡକ୍ଟର ଇଞ୍ଜିନିୟର ସଞ୍ଜୟ କୁମାର ପଣ୍ଡା ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରୁ ରାତି 7:02 ଜିଲ୍ଲା ହାଲଚାଲ ରାତି 7:25 ଆଜି ଏଥିରେ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ରାତି 7:30 କୃଷି ସଂସାରର ବିଷୟ ରହିଛି ମାଟିର ଉର୍ବରତା ବଢ଼ାଇବାର ଉପାୟ ଆଲୋଚକ ରାଜେଶ ଦାସ ରାତି 8:02 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୋଷ୍ଠୀ ସଙ୍ଗୀତ ଶିକ୍ଷା ରାତି 8:30 ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନ ପ୍ରଭା ରାତି 9:30 ଏଥିରେ ଶୁଣିବେ ଆଲୋଚନା ଆମ ଦେଶର ସାମଗ୍ରିକ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଭୂମିକା ଆଲୋଚକ ଡକ୍ଟର ରବୀନ୍ଦ୍ରନାଥ ମିଶ୍ର ଅନେକ ଆଲୋଚନା ଉତ୍ତପ୍ତ ପରିବେଶ ଓ ଉଦାସ ପୃଥିବୀ ଆଲୋଚନା କରିଛନ୍ତି ନିକୁଞ୍ଜ ବିହାରୀ ସାହୁ ଏବଂ ବିଜ୍ଞାନ ସମ୍ବାଦ ବନମଲ୍ଲିକାର ଦ୍ୱିତୀୟ ଭାଗ ପ୍ରଚାର କରୁ ଆଜି ରାତି 10:02

ରବୀନ୍ଦ୍ରନାଥ ମିଶ୍ର। ଅନେକ ଆଲୋଚନା ଉତ୍ତପ୍ତ ପରିବେଶ ଓ ଉଦାସ ପୃଥିବୀ ଆଲୋଚନା କରିଛନ୍ତି ନିକୁଞ୍ଜ ବିହାରୀ ସାହୁ ଏବଂ ବିଜ୍ଞାନ ସମ୍ବାଦ ବନମଲ୍ଲିକାର ଦ୍ୱିତୀୟ ଭାଗ ପ୍ରଚାର କରୁ ଆଜି ରାତି 10:02 ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ରାତି 10:30। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956କୁ ସଂଶୋଧନ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବ୍ୟତୀତ ବର୍ତ୍ତମାନ ବିଚାରପତିଙ୍କ ସଂଖ୍ୟା 33ରୁ 37କୁ ବୃଦ୍ଧି କରାଯାଇପାରିବ। ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ମୋଟ 23,437 କୋଟି ଟଙ୍କା ବ୍ୟୟର ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। କ୍ୟାବିନେଟ୍ ବୈଠକରେ ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟ ବୃଦ୍ଧିକୁ ମଧ୍ୟ ମଞ୍ଜୁରୀ ମିଳିଛି। ଦ୍ରୁତ ଅଭିବୃଦ୍ଧି ଓ ରଣନୈତିକ ଯୋଜନା ସହ ଓଡ଼ିଶା ବର୍ତ୍ତମାନ ଶିଳ୍ପ ଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି ବୋଲି ଗୁଜରାଟର ଅହମ୍ମଦାବାଦଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ରୋଡ୍ ଶୋ'ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ପୂର୍ବୋଦୟ ପରିକଳ୍ପନାରେ ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ରସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ମୁଖ୍ୟମନ୍ତ୍ରୀ ଗୁଜରାଟ ଗସ୍ତର ପ୍ରଥମ ଦିନରେ ପ୍ରମୁଖ ଉଦ୍ୟୋଗପତି ଓ ବ୍ୟବସାୟିକ ସଂଘଗୁଡ଼ିକ ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରିଥିଲେ। ଶ୍ରୀ ମାଝୀ ଆଜି ମଧ୍ୟ ବିଶିଷ୍ଟ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗତକାଲି କୋରାପୁଟ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। କୋରାପୁଟ ପୌର ପରିଷଦ ଦ୍ୱାରା କରାଯାଇଥିବା କଫି ସେଲ୍ଫି ପଏଣ୍ଟ, ଲବଣ ସତ୍ୟାଗ୍ରହ ସ୍ମାରକୀ ଏବଂ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନର ଉନ୍ନତିକରଣ ପ୍ରକଳ୍ପ ଏଥିରେ ସାମିଲ ହୋଇଛି। ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଆମ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ଅସ୍ମିତାର ଜୀବନ୍ତ ପ୍ରତିଛବି ବୋଲି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଭୁବନେଶ୍ୱର ବୟନଭବନଠାରେ ବୟନିକାର 70ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ମନ୍ତ୍ରୀ ବୁଣାକାରମାନଙ୍କୁ ଜୀବିକା ଯୋଗାଇ ଦେବା ସହ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। ଆଗାମୀ ମୌସୁମୀ ଋତୁରେ ସହରାଞ୍ଚଳର ସୁରକ୍ଷା ଓ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିରେ ସମସ୍ତ ଡ୍ରେନେଜ୍ ବ୍ୟବସ୍ଥା ଏବଂ ମ୍ୟାନହୋଲ୍ଗୁଡ଼ିକର ଯାଞ୍ଚ କରିବା ବାଧ୍ୟତାମୂଳକ ରହିଛି। ଏହାସହ ତଳିଆ ଅଞ୍ଚଳର ଜଳ ନିଷ୍କାସନ ବ୍ୟବସ୍ଥା, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଅସ୍ଥାୟୀ ସହାୟତା କେନ୍ଦ୍ର ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଭୁବନେଶ୍ୱର କଟକରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର

0: ଦେଓରଞ୍ଜନ କୁମାର ସିଂ ଦୀର୍ଘକାଳୀନ ଭିତ୍ତିରେ ସମସ୍ୟାର ସମାଧାନ ପାଇଁ ଏକ ଯୁଗ୍ମ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେବ ବୋଲି ବୈଠକରୁ ଜଣାପଡ଼ିଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପାଇଁ ଆସନ୍ତା 11 ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆସନ୍ତା 8 ତାରିଖରୁ ଫର୍ମ ପୂରଣ ହେବ ବୋଲି ସୂଚନା ମିଳିଛି। ପୁରୀ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ସହକାରୀ ଅଧ୍ୟାପକ ଏବଂ ସହାୟକ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିଲାଗି ଗତକାଲିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଉତ୍କଳ ଫକୀରମୋହନ ରମାଦେବୀ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସରକାର ଯୁବ ଖେଳାଳିମାନଙ୍କୁ ବିଭିନ୍ନ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମସ୍ତ ପ୍ରକାର ଅନୁକୂଳ ପରିବେଶ ଯୋଗାଇ ଦେବେ ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ ବୁଲି ଦେଖିବା ସହ ମନ୍ତ୍ରୀ ଶ୍ରୀ ସୂରଜ ସେଠାରେ ଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ନେଇ ଗ୍ରୀଷ୍ମକାଳୀନ ଶୈକ୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ଏବଂ ମାନସିକ ବିକାଶକୁ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ତର୍ଜାତୀୟ ନର୍ସିଂ ସପ୍ତାହ ଅବସରରେ ନବରଙ୍ଗପୁର ଜିଲ୍ଲାର ନର୍ସିଂ ମହାବିଦ୍ୟାଳୟ ପକ୍ଷରୁ ଶ୍ରୀରାମ ମନ୍ଦିର ଛକରୁ ପୁଲିସ୍ ପଡ଼ିଆ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରାରେ ନର୍ସିଂ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ କାଳବୈଶାଖୀଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମାଲକାନଗିରିଠାରେ ଗତକାଲି ସର୍ବାଧିକ ତାପମାତ୍ରା 39.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏଠିକି ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ପ୍ରାପ୍ତ ବୟସରେ ପଡ଼ିଯିବାର କାରଣ ଓ ନିରାକରଣ। ଆଲୋଚକ ଡାକ୍ତର ଧୀରେନ୍ଦ୍ରନାଥ ମହାରଣା।
2: ଅନ୍ୟମାନଙ୍କ ତୁଳନାରେ ବୟସ୍କ ଲୋକମାନଙ୍କର ପଡ଼ିଯିବାର ସମ୍ଭାବନା ବେଶୀ ଥାଏ। ସମୟ ସମୟରେ ପଡ଼ିଯିବା ଦ୍ୱାରା ଅତି ଶୋଚନୀୟ ଖଣ୍ଡିଆ ଓ ଗଭୀର କ୍ଷତମାନ ସୃଷ୍ଟି ହୋଇଥାଏ। ହାଡ଼ ଭାଙ୍ଗିଯାଇଥାଏ, ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବ ହୁଏ, ପେଟ ଭିତରର ବିଭିନ୍ନ ଅଙ୍ଗ ଯଥା ଯକୃତ ଓ ସ୍ପ୍ଲିନ୍ ଇତ୍ୟାଦିରେ କ୍ଷତ ହୋଇ ରକ୍ତସ୍ରାବ ହୋଇଥାଏ। ଏହି ରକ୍ତସ୍ରାବମାନ ଏତେ ଶୋଚନୀୟ ରୂପ ଧାରଣ କରେ ଯେ ଲୋକଟି ଅନେକ ସମୟରେ ମୃତ୍ୟୁମୁଖରେ ପଡ଼େ। ମୁଣ୍ଡବୁଲା ପ୍ରାପ୍ତ ବୟସର ଏକ ସାଧାରଣ ସମସ୍ୟା। ଏହା ସମୟ ସମୟରେ ଏତେ ଶୋଚନୀୟ ରୂପ ଧାରଣ କରେ ଯେ ଲୋକଟିକୁ ଚାଲିବା ମଧ୍ୟ କଷ୍ଟକର ହୋଇଥାଏ ଓ ତଳେ ପଡ଼ିଯିବାର ସମ୍ଭାବନା ଅଧିକ ଥାଏ। ସେହିପରି ସିଙ୍କୋପ ନାମକ ଏକ ସ୍ୱାସ୍ଥ୍ୟ ସମସ୍ୟା ବୟସ୍କ ଲୋକମାନଙ୍କଠାରେ ଅନେକ ପରିମାଣରେ ଦେଖାଯାଇଥାଏ। ଏହି ରୋଗର ଲକ୍ଷଣ ହେଉଛି ଖୁବ୍ ଅଳ୍ପ ସମୟ ପାଇଁ ଲୋକଟିର ଚେତା ବୁଡ଼ିଯାଇଥାଏ ଓ ସେ ତଳେ ପଡ଼ିଯାଇଥାଏ। ଅପସ୍ମାର ରୋଗ ବା ଏପିଲେପ୍ସି ତଳେ ପଡ଼ିଯିବାର ଆଉ ଏକ କାରଣ। ଅନେକ ପ୍ରକାରର ଅପସ୍ମାର ରୋଗ ରହିଛି। ପ୍ରାପ୍ତ ବୟସ୍କଙ୍କଠାରେ ଅପସ୍ମାର ଅଧିକ ପରିମାଣରେ ଦେଖାଯାଇଥାଏ। ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କମିଯିବା ଓ ବ୍ରେନ୍ ଟ୍ୟୁମର ଇତ୍ୟାଦି ଅପସ୍ମାର ରୋଗର ମୁଖ୍ୟ କାରଣ। ଦୃଷ୍ଟିଶକ୍ତିରେ ଅସୁବିଧା ଯୋଗୁଁ ମଣିଷ ଅନେକ ସମୟରେ ତଳେ ପଡ଼ିଯାଇଥାଏ। ବୟସ ବଢ଼ିବା ସାଙ୍ଗକୁ ଅନେକ ଦୃଷ୍ଟିଜନିତ ଅସୁବିଧା ସୃଷ୍ଟି ହୋଇଥାଏ। ତନ୍ମଧ୍ୟରୁ ମୋତିଆବିନ୍ଦୁ ଏକ ଅତି ସାଧାରଣ ସମସ୍ୟା। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ବୟସ ବଢ଼ିବା ସାଙ୍ଗକୁ ଲୋକଙ୍କଠାରେ ମୋତିଆବିନ୍ଦୁର ପରିମାଣ ବଢ଼ି ବଢ଼ି ଚାଲେ। ଏହି ମୋତିଆବିନ୍ଦୁର ଚିକିତ୍ସା ଅତି ସହଜ ସାଧ୍ୟ ହେଲେ ମଧ୍ୟ ଚିକିତ୍ସା କରାଇବାରେ ହେଳା ହେଲେ ଲୋକଟିର ଦୃଷ୍ଟିଶକ୍ତି ଗଭୀର ଭାବରେ ହ୍ରାସ ପାଇଥାଏ ଓ ତଳେ ପଡ଼ିଯିବାର ସମ୍ଭାବନା ଥାଏ। ଆଖିର ରେଟିନା ଓ ମାକୁଲାଠାରେ ବୟସଜନିତ କ୍ଷୀଣତା ବା ଡିଜେନେରେସନ ପ୍ରାପ୍ତ ବୟସରେ ଦୃଷ୍ଟିଶକ୍ତି ହ୍ରାସର ଅନ୍ୟ କାରଣ। ବିଭିନ୍ନ ପ୍ରକାରର କାନର ରୋଗ ଯୋଗୁଁ ମଣିଷ ତଳେ ପଡ଼ିଯାଇପାରେ। ବିଭିନ୍ନ ମାଂସପେଶୀ ଓ ଗଣ୍ଠି ଦୁର୍ବଳତା ଯୋଗୁଁ ତଳେ ପଡ଼ିଯିବାର ସମ୍ଭାବନା ଥାଏ। ଅଷ୍ଟିଓ ଆର୍ଥରାଇଟିସ୍ ନାମକ ଏକ ଗଣ୍ଠି ରୋଗ ବହୁଳ ପରିମାଣରେ ପ୍ରାପ୍ତ ବୟସରେ ଦେଖାଯାଏ। ଏହି ରୋଗରେ ଗଣ୍ଠି ଭିତରେ ଥିବା କାର୍ଟିଲେଜ୍ ନଷ୍ଟ ହୋଇଯାଏ ଓ ଗଣ୍ଠିଟି ଜାମ୍ ବା ଷ୍ଟିଫ୍ ହୋଇ ବାଲାନ୍ସ ରହେନି। ତା ସାଙ୍ଗକୁ ଗଣ୍ଠିଟି ମଧ୍ୟ ଦରଜ ହୁଏ, ଚାଲିବା କଷ୍ଟ ହୁଏ ଓ ବେଳେବେଳେ ଗଣ୍ଠିଟି ବଙ୍କା ହୋଇଯାଏ। ଓ ତାହା ତଳେ ପଡିବାର ଅନେକ ସମୟରେ କାରଣ ହୋଇଥାଏ। ମାଂସପେଶୀ ଦୁର୍ବଳତା ବା ସାର୍କୋପେନିଆ ବୟସ୍କ

0: ମାନଙ୍କର ଆଉ ଏକ ସ୍ୱାସ୍ଥ୍ୟ ସମସ୍ୟା ଓ ତଳେ ପଡ଼ିଯିବାର କାରଣ, କାହିଁକି ନା ଅଣ୍ଟା ଓ ଆଣ୍ଠୁ ଇତ୍ୟାଦିର ମାଂସପେଶୀ ସବୁ ଦୁର୍ବଳ ହୋଇଯାଏ ଓ ତାର ପରିମାଣ କମିଯାଏ, ତେଣୁ ଲୋକଟି ତଳେ ପଡ଼ିଯିବାର ସମ୍ଭାବନା ଥାଏ। ସିଧା ହୋଇ ଠିଆ ହେବା ଓ ଭାରି ଜିନିଷ ଉଠାଇବା ତାଙ୍କ ପକ୍ଷରେ କଷ୍ଟକର ହୁଏ। ଅଣ୍ଟା ଓ ଗୋଡ଼ର ମାଂସପେଶୀ ଦୁର୍ବଳ ହେବା ଦ୍ୱାରା ଲୋକଟି ଚାଲିପାରେନି ଓ ଅନେକ ସମୟରେ ତଳେ ପଡ଼ିଯାଇଥାଏ। ଗାଧୁଆଘର ଓ ପାଇଖାନାରେ ତଳେ ପଡ଼ିଯିବା ଏକ ସାଧାରଣ ଘଟଣା। ଗାଧୁଆଘର ଓ ପାଇଖାନାକୁ ସେଥିପାଇଁ ଶୁଖିଲା ରଖିବା ଓ ଆଲୋକିତ ରଖିବା ଅତ୍ୟନ୍ତ ଜରୁରୀ। ବୟସ୍କ ଲୋକମାନେ ବ୍ୟବହାର କରୁଥିବା ଗାଧୁଆଘର ଓ ପାଇଖାନା ଖୋଲା ରଖିବା ଉଚିତ ଓ କାନ୍ଥର ଭିତର ପଟେ ରେଲିଂ ରହିବା ଉଚିତ। ଚାଲିବା ସମୟରେ ମାଂସପେଶୀଗୁଡ଼ିକ ଫ୍ରି ହୋଇନଥାଏ ଏବଂ ତାହା ଫିଟେ ନାହିଁ, ଯାହାଦ୍ୱାରା କି ତଳେ ପଡ଼ିଯିବାର ସମ୍ଭାବନା ରହିଥାଏ। ପାର୍କିନସୋନିଜିମ୍ ନାମକ ଏକ ରୋଗ ପ୍ରାପ୍ତ ବୟସରେ ଅତି ସାଧାରଣ ଭାବରେ ଦେଖାଯାଇଥାଏ। ଏହି ରୋଗରେ ରୋଗୀ ଆଗକୁ ନଇ ପଡ଼େ ଏବଂ ଧୀରେ ଧୀରେ ଚାଲେ ଓ ହାତ ଗୋଡ଼ ଥରା ହୋଇଥାଏ, ଯାହାଦ୍ୱାରା ପଡ଼ିଯିବାର ସମ୍ଭାବନା ଅଧିକ ଥାଏ। ଛାତି ହେଉ ବା ପେଟ ହେଉ କିମ୍ବା ବଡ଼ ବଡ଼ ଗଣ୍ଠି ଭିତରେ ଅନେକ ସମୟରେ ରକ୍ତସ୍ରାବ ହୋଇଥାଏ। ଏହିସବୁ ଅତ୍ୟନ୍ତ ଶୋଚନୀୟ ଘଟଣା ଓ ସେଗୁଡ଼ାକ ତୁରନ୍ତ ଚିକିତ୍ସା ନକଲେ ରୋଗୀ ଅନେକ ସମୟରେ ମୃତ୍ୟୁମୁଖରେ ପଡ଼ିଥାନ୍ତି। ପ୍ରତ୍ୟେକ ଘରେ ବୟସ୍କ ବ୍ୟକ୍ତିମାନେ ଥିଲେ ସେମାନଙ୍କର ଏହିସବୁ ପଡ଼ିଯିବାର କାରଣ ସବୁ ଆଲୋଚନା କରି ତାର ବିଧି ବ୍ୟବସ୍ଥା ବା ଚିକିତ୍ସା କଲେ ପଡ଼ିଯିବା ବା କ୍ଷତ ହେବାର ସଂଖ୍ୟା ପରିମାଣ କମିଯାଇଥାଏ।
1: ଆମର ଶାସ୍ତ୍ରରେ ଶୁଣିଥିଲେ ଆଲୋଚନା ପ୍ରାପ୍ତ ବୟସରେ ପଡ଼ିଯିବାର କାରଣ ଓ ନିରାକରଣ। ଆଲୋଚକ ଥିଲେ ଡାକ୍ତର ଧୀରେନ୍ଦ୍ରନାଥ ମହାରଣା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ମୁଖ୍ୟ ସମ୍ବାଦ। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପିର ବିଜୟ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଆସାମ ବିଧାନସଭା ନିର୍ବାଚନ ପରେ ନୂତନ ସରକାର ଗଠନ ନେଇ ପ୍ରକାଶ ପାଇଲା ତତ୍ପରତା। ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956କୁ ସଂଶୋଧନ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବ୍ୟତୀତ ବର୍ତ୍ତମାନ ବିଚାରପତିଙ୍କ ସଂଖ୍ୟା 33ରୁ 37କୁ ବୃଦ୍ଧି କରାଯାଇପାରିବ। ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଗତକାଲି ମୋଟ 23,437 କୋଟି ଟଙ୍କା ବ୍ୟୟ ଅଟକଳର ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ କପା ଉତ୍ପାଦନ ମିଶନ କପାସ କ୍ରାନ୍ତିକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଦେଶରେ କପା ଚାଷୀଙ୍କ ଉନ୍ନତି ତଥା ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ 5,669 କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ପଦକ୍ଷେପ ଦ୍ୱାରା 32 ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ। ଶ୍ରୀ ବୈଷ୍ଣବ କହିଛନ୍ତି, ସରକାରଙ୍କ 5F ଦୃଷ୍ଟିକୋଣ ଆଧାରରେ ଏହି ମିଶନ ପ୍ରସ୍ତୁତ କରାଯାଇଛି। ଫସଲ ଉତ୍ପାଦନ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବହୁଳ ଉପଯୋଗକୁ ଏହି ମିଶନ ପ୍ରୋହାହନ ପ୍ରଦାନ କରିବା ସହିତ ରୋଗ ଏବଂ କୀଟପତଙ୍ଗ ପ୍ରତିରୋଧକ ଉଚ୍ଚ ଅମଳକ୍ଷମ ବିହନ ବିକଶିତ କରିବାରେ ସହାୟକ ହେବ ବୋଲି ଶ୍ରୀ ବୈଷ୍ଣବ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଭିଏତନାମ ରାଷ୍ଟ୍ରପତି ତୋ ଲାମ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କ ସମେତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଭିଏତନାମ ରାଷ୍ଟ୍ରପତି ଏକ ତିନିଦିନିଆ ଭାରତ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ ଜଣାଇଥିଲେ। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ଏତଦ୍ବ୍ୟତୀତ ଭିଏତନାମର ବ୍ୟବସାୟିକ ନେତୃବୃନ୍ଦଙ୍କର ଏକ ପ୍ରତିନିଧି ଦଳ ମଧ୍ୟ ଏଥିରେ ସାମିଲ।

କରିଛନ୍ତି। ଗତ ଏପ୍ରିଲ ମାସରେ ଭିଏତନାମର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ତୋଲାମଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଆମ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଭିଏତନାମ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଭବନଠାରେ ଆନୁଷ୍ଠାନିକ ସ୍ୱାଗତ କରାଯିବ। ପରେ ସେ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ବୈଠକ ପରେ ଦୁଇ ଦେଶ ମଧ୍ୟରେ ବିବିଧ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଭିଏତନାମ ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ତୋ ଲାମଙ୍କର ଏହି ଗସ୍ତ ଅବସରରେ ସେ ଆଜି ବିଶ୍ୱବ୍ୟାପାର ସମ୍ପର୍କିତ ଭାରତୀୟ ପରିଷଦ ଦ୍ୱାରା ଆୟୋଜିତ 56ତମ ସାପ୍ରୁ ହାଉସ୍ ବକ୍ତୃତା ପ୍ରଦାନ କରିବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭିଏତନାମର ରାଷ୍ଟ୍ରପତି ତୋ ଲାମଙ୍କୁ ଗତକାଲି ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଦୁଇ ଦେଶ ମଧ୍ୟରେ ବିବିଧ କ୍ଷେତ୍ରରେ ଜାରି ରହିଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିଛନ୍ତି। ଭିଏତନାମ ରାଷ୍ଟ୍ରପତି ତାଙ୍କର ସମ୍ପ୍ରତି ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ କରିବା ସହିତ ଦୁଇ ଦେଶର ସମ୍ପର୍କକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ଦିଗରେ ମିଳିତ ପ୍ରୟାସ କରିବା ଲାଗି ଆଗ୍ରହୀ ବୋଲି ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଭାରତରେ ଅନୁଷ୍ଠିତ ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପିର ବିଜୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହ୍ୱାଇଟ୍ ହାଉସ୍ ମୁଖପାତ୍ର କୁଶ ଦେଶାଇ କହିଛନ୍ତି, 294 ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି 206 ସିଟ୍ରେ ବିଜୟୀ ହୋଇ ଏକ ଐତିହାସିକ ବିଜୟ ହାସଲ କରିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ମାତ୍ର 80 ସିଟ୍ ପାଇବାରେ ସକ୍ଷମ ହୋଇଛି। ସେହିଭଳି ଆସାମରେ ବିଜେପି ତୃତୀୟ ଥର ଲାଗି କ୍ଷମତା ହାସଲ କରିଥିବାବେଳେ ପୁଡୁଚେରୀରେ ଏନ୍ଡିଏ ମୋଟ 30 18 ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ନୂତନ ସରକାର ଗଠନ ନେଇ ତତ୍ପରତା ପ୍ରକାଶ ପାଇଛି। ସ୍ୱଷ୍ଟ ବହୁମତ ହାସଲ କରିଥିବା ବିଜେପି ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶପଥ ଗ୍ରହଣ ସମାରୋହ ପାଇଁ ଦଳ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା 9 ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ନୂତନ ସରକାର ସେଠାରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ। ଇତିମଧ୍ୟରେ ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରୀୟ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗରେ ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିବେ। ଅନ୍ୟପକ୍ଷରେ ଆସାମରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ସେଠାରେ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ମନୋନୀତ ହୋଇଛନ୍ତି। ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନେତାମାନଙ୍କ ନାମକୁ ଅନୁମୋଦନ କରାଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସର ଫୁଜାଇରାଠାରେ ଇରାନ୍ ଦ୍ୱାରା ହୋଇଥିବା ଆକ୍ରମଣ ଘଟଣାରେ 3 ଭାରତୀୟ ନାଗରିକଙ୍କ ଆହତ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସାଧାରଣ ନାଗରିକ ଏବଂ ଭିଭିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କଦାପି ଗ୍ରହଣୀୟ ନୁହେଁ। କେବଳ କଥାବାର୍ତ୍ତା ଓ କୂଟନୀତି ମାଧ୍ୟମରେ ସମସ୍ତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପ୍ରତି ଭାରତର ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇବା ସହିତ ସଂଯୁକ୍ତ ଆରବ ଏମିରେଟ୍ ସହିତ ଭାରତ ଦୃଢ଼ ଭାବେ ଛିଡ଼ା ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ତଥା ବାଧାମୁକ୍ତ ଜାହାଜ ଚଳାଚଳ ଦ୍ୱାରା ଆଞ୍ଚଳିକ ଶାନ୍ତି ସ୍ଥିରତା ବଜାୟ ରହିବା ସହିତ ବିଶ୍ୱସ୍ତରରେ ଶକ୍ତି ସୁରକ୍ଷା ସୁନିଶ୍ଚିତ ହୋଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ଇରାନ୍ର ଏହି ଆକ୍ରମଣକୁ ଜାପାନ ଆୟାରଲାଣ୍ଡ ଅଷ୍ଟ୍ରିଆ ସାଉଦି ଆରବ ଓ ଜୋର୍ଡାନ୍ ସମେତ ବହୁ ଦେଶ ନିନ୍ଦା କରିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ବୈଦ୍ୟୁତିକ ଯାନ କିଣିବା ଲାଗି ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଅଟୋ ସମ୍ମିଳନୀ ଓ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ଜୀବାଶ୍ମ ଇନ୍ଧନର ବିକଳ୍ପ ଏବଂ ଏହାର ପ୍ରୋହାହନ ଦିଗରେ ଏକ ସମନ୍ୱିତ ଗବେଷଣା ଜାରି ରହିଛି। ଏ କ୍ଷେତ୍ରରେ କୃଷକମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି, ଏଥିଲାଗି ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଗବେଷଣା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

0: ମଦନୀତି ଦୁର୍ନୀତି ମାମଲାରେ ନିମ୍ନ ଅଦାଲତ ରାୟ ବିରୁଦ୍ଧରେ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ପ୍ରତିପକ୍ଷଙ୍କ ପାଇଁ ଆମିକସ୍ କ୍ୟୁରି ନିଯୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି। ଆପ୍ ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ଦୁର୍ଗେଶ ପାଠକଙ୍କ ପାଇଁ ବରିଷ୍ଠ ଆଇନଜୀବୀଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ଦାୟିତ୍ୱ ଅର୍ପଣ ନେଇ ପ୍ରସ୍ତାବ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା ଏହି ମାମଲାରୁ ଓହରିଯିବାକୁ ଅଗ୍ରାହ୍ୟ କରିବା ପରେ ଆପ୍ ନେତାମାନେ କୋର୍ଟ ଶୁଣାଣିକୁ ବର୍ଜନ କରିଛନ୍ତି। ଏହି ମାମଲାର ଶୁଣାଣି ଜଷ୍ଟିସ୍ ଶର୍ମା ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 155 ରନ୍ କରିଥିଲା। ଦଳ ପକ୍ଷରୁ ସମୀର ରିଜ୍ବୀ ଅପରାଜିତ 40 ରନ୍ କରିବା ସହିତ ତ୍ରିଷ୍ଟାନ୍ ଷ୍ଟପ୍ସ 38 ରନ୍ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ନୁର୍ ଅହମ୍ମଦ 2 ୱିକେଟ୍ ଅକ୍ତିଆର କରିଛନ୍ତି। 156 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଚେନ୍ନାଇ ସୁପର କିଙ୍ଗ୍ 17 ଓଭର ଓ 3 ବଲ୍ରେ 2 ୱିକେଟ୍ ହରାଇ 159 ରନ୍ କରିଥିଲା। ଦଳ ପକ୍ଷରୁ ସଞ୍ଜୁ ସାମସନ୍ ଅପରାଜିତ 87 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପିର ବିଜୟ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛି ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ସମୀର ମିଶ୍ରା।

0: ଶ୍ରୋତାବନ୍ଧୁ, ଜଗତ ସ୍ରଷ୍ଟାଙ୍କର ଏହି ସୁନ୍ଦର ସୃଷ୍ଟିରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ। ମଣିଷଠାରେ ଭଗବାନ ଏଭଳି ଶକ୍ତି, ସାମର୍ଥ୍ୟ, ବୁଦ୍ଧି ଓ ବିବେକ ଦେଇଛନ୍ତି ଯାହା ସଂସାରର ଅନ୍ୟ କୌଣସି ଜୀବଠାରେ ଦେଖାଯାଏ ନାହିଁ। ସେଇଥିପାଇଁ ତ ଓଡ଼ିଆ ଭାଗବତରେ ଗୋଟିଏ ପଦ ଅଛି, ଅନେକ ଜନ୍ମ ତପ ବଳେ ମନୁଷ୍ୟ ଜନ୍ମ ମହି ତଳେ। ହଁ ଶ୍ରୋତା ବନ୍ଧୁ, ମଣିଷ ଜନ୍ମ ହେଉଛି ଦୁର୍ଲଭ ଜନ୍ମ, ସବୁଠାରୁ ଶ୍ରେଷ୍ଠ ଜନ୍ମ। ମଣିଷର ବୁଦ୍ଧି ବିବେକ ରହିଛି, ଭୁଲ ଠିକ, ଉଚିତ ଅନୁଚିତ, ପାପ ପୁଣ୍ୟ ଓ ଭଲ ମନ୍ଦକୁ ବିଚାର କରିବାର ଶକ୍ତି ରହିଛି। ଶ୍ରୋତାବନ୍ଧୁ, ସମାଜରେ କିଛି ଲୋକ ଅଛନ୍ତି ଯେଉଁମାନେ କେବଳ ନିଜ ରୋଜଗାର, ନିଜ ଘର ଆଉ ନିଜର ଭଲ କଥା କେବଳ ଚିନ୍ତା କରିଥାନ୍ତି। ସେମାନେ ଆପେ ବଞ୍ଚିଲେ ବାପର ନାଁକୁ ଦୁଆହି ଦେଇ କେବଳ ନିଜର ସ୍ୱାର୍ଥକୁ ଦେଖିଥାନ୍ତି, ଏପରିକି ପରିବେଶର ସ୍ୱଚ୍ଛତା ପ୍ରତି ଖାତିର ନ କରି ନିଜ ଘରର ଅଳିଆକୁ କେହି ନ ଦେଖିଲା ଭଳି ଆଣି ବାହାରେ ଫୋପାଡ଼ି ଦେଇଯାଆନ୍ତି। ହେଲେ ଶ୍ରୋତାବନ୍ଧୁ, ଥରେ ଚିନ୍ତା କଲେ ରାସ୍ତାଘାଟ ହେଉ କି ପରିବେଶ, ସେସବୁର ସ୍ୱଚ୍ଛତା ଦାୟିତ୍ୱ କ'ଣ ଆଉ କାହାର? ନା, ସେସବୁରେ ଆମେ ହିଁ ଚଳପ୍ରଚଳ କରିଥାଉ। ସେସବୁ ପରିଷ୍କାର ରହିଲେ ଆମେ ସୁସ୍ଥ ରହିବା, ଆମ ପରିବେଶ ସୁନ୍ଦର ରହିବ। ଶ୍ରୋତାବନ୍ଧୁ, ଆମରି ଭିତରେ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କଥା ବ୍ୟତୀତ ଅନ୍ୟମାନଙ୍କ କଥା ଓ ସମାଜ କଥା ଅଧିକ ଚିନ୍ତା କରିଥାନ୍ତି, ସମାଜର ମଙ୍ଗଳ ପାଇଁ ସେମାନେ ପ୍ରତିବଦ୍ଧ ଥାନ୍ତି, ଏହିଭଳି ଲୋକମାନଙ୍କୁ ସମାଜସେବୀ କୁହାଯାଏ।
1: ମୋ ନାଁ ସିଦ୍ଧାର୍ଥ ମିଶ୍ର, ମୁଁ ଚନ୍ଦ୍ରଶେଖରପୁରରେ ଗୋଟେ ଛୋଟ ବ୍ୟବସାୟ କରିକି ଚଳେ। ସେଥିରେ 2008 ମସିହାରେ ଓଡ଼ିଶାରେ ଗୋଟେ ଭୟଙ୍କର ବନ୍ୟା ହେଲା ଆଜ୍ଞା, ତେଣୁ ମୁଁ ଗୋଟେ ଛୋଟିଆ ପଦକ୍ଷେପ ସ୍ୱରୂପ ସେ କଲୋନୀରେ ବୁଲିକିରି ଗୋଟେ କ୍ୟାମ୍ପେନ୍ କରିକି କିଛି ରନ୍ଧା ଖାଦ୍ୟ ଏସବୁ ଜିନିଷ ଆଦାୟ କରିବା ପାଇଁ ଛୋଟିଆ ମୁହିମ ଆରମ୍ଭ କଲି। ମୋତେ ଭରପୁର ସପୋର୍ଟ ମିଳିଲା, ଗୋଟେ ଟ୍ରକ୍ ରିଲିଫ ନେଇ 40 ଜଣ ଲୋକ, 2-3 ଜଣ ଲେଡିଜ୍ ମିଶିକିରି ମୁଁ ନେଇକି ଯାଇଥିଲି କେନ୍ଦ୍ରାପଡ଼ା କଲେକ୍ଟରଙ୍କ ପରାମର୍ଶ କ୍ରମେ। ଆପଣଙ୍କର ବଙ୍ଗାଳପୁର ଗୋଟେ ଜାଗା ଅଛି ସେ ଜାଗା, ତାପରେ ମୋତେ ସୋସିଆଲ ୱାର୍କରେ ପ୍ଲେଜର ମିଳିଲା। ତାପରେ ଗୋଟେ ମାସ୍ ଟିମ୍ ବନେଇକି ଆମେ ଗୋଟେ ଷ୍ଟାର୍ଟଅପ୍ରେ ଆରମ୍ଭ କଲୁ। 2008 ପ୍ରଥମ ଆପଣଙ୍କ ଶୈଳଶ୍ରୀଗାର ଫେସ୍ ଟୁ ହାଇସ୍କୁଲରେ ଆମେ କିଛି ବୃକ୍ଷ ରୋପଣ କଲୁ, 60-70 ଗଛ ଆମେ ରୋପଣ କରିଥିଲୁ। ବର୍ତ୍ତମାନ ସେ 60-70 ଗଛ ବଡ ବଡ 40 ଫୁଟ ଗଛ ହେଇଗଲାଣି। ଡିଏବି ସ୍କୁଲ ପାଖରେ ସୀତାନାଥ ହାଇସ୍କୁଲ ସେଠି ତା ଭିତରେ ଆଜି ଜଙ୍ଗଲ ଭରା, ସେତେବେଳେ ଆମେ ସେ ଗଛ ଗୁଡିକ ରୋପଣ କରିଥିଲୁ। ସିମିଲାରଲି କଳାରାଙ୍ଗ ଆର୍ଆଇ ଅଫିସରେ ଯୋଉଟା ଗାଡ଼କଣା ଭିତରେ ଅଛି, ସେ କ୍ୟାମ୍ପସ ଭିତରେ ଆମେ କିଛି ଗଛ ଲଗେଇଥିଲୁ। ଯୋଉଠି ଗଛ ଲଗଉ ତାକୁ ବର୍ଷ ତମାନେ ମେଣ୍ଟେନ କରୁ, ପଟିଆ କଲେଜ କ୍ୟାମ୍ପସ ହଉ, ପଟିଆ କଲେଜ ରୋଡ ହଉ, ଗୋଟେ ବିଜୁ ନଗର ଆବାସିକ କଲୋନୀ ହଉ, ଏହିପରି 2008 ଆଜି ପର୍ଯ୍ୟନ୍ତ ଭିତରେ ଆମେ 3,500-4,000 ଗଛକୁ ବଡ କରିକିରି ସୋସାଇଟିକୁ ଦାନ କରିସାରିଲୁ। ମୋ ସହିତ ମୋର 175 ମେମ୍ବର ଅଛନ୍ତି। ବର୍ତ୍ତମାନରେ ଅରିସୋଲ ସ୍କୁଲରେ ତାର ବେଢା ଭିତରେ ଆମେ 100 ଗଛ ଲଗେଇଛୁ, 100-100 ସେ ଗଛ ଏବେ ଜୀବନ୍ତ ଅଛି। ଆଉ ଗୋଟେ ହେଲା ଆପଣଙ୍କର କେନ୍ଦ୍ରାପଡ଼ାର ବାଲି ସାହି ଡେରାବିସ ବ୍ଲକରେ, ସେଠି 150 ଗଛ ଫ୍ରୁଟ୍ ବିୟରିଂ ଗଛ ଫଳନ୍ତି ଗଛ ଲାଗିଛି, ନାଳବନ୍ଧ କଡ଼ରେ ଲାଗିଛି। ସେଠି ଗୋଟେ ବୋରିଂ ପାଣିର ଅଭାବ ପଡିଲା, ନିଜ ପଇସାରେ ଆମେ ଗୋଟେ ବୋରିଂ ଖୋଳିଛୁ, 1,000 ଫୁଟର ପାଇପ୍ ଦେଇଛୁ। ସେ 150 ଗଛରୁ ପ୍ରାୟ 146 ଗଛ ଜୀବନ୍ତ ଏବଂ ବଢି ଚାଲିଛି। ତାକୁ ଛାଡିଲେ ବ୍ଲଡ ବ୍ୟାଙ୍କ ଗଛର ଏମ୍ସ ହସ୍ପିଟାଲରେ ମୋ ସହିତ 175 ମେମ୍ବର ଆସୋସିଏଟ ଅଛନ୍ତି ଭୁବନେଶ୍ୱରରେ, ହାରାହାରି ପ୍ରାୟ 500-600 ୟୁନିଟ ବ୍ଲଡ ଦେଇସାରିଲୁ। ଆମେ ଯୋଉ କାମ କରୁଛୁ ଆମକୁ ଗଭୀର ଆତ୍ମସନ୍ତୋଷ ସେଥିରେ ମିଳୁଛି। ଆମେ ଭଲ୍ୟୁଣ୍ଟିୟର ମିଶିକି କରିଛୁ, ମୋ ନେତୃତ୍ୱରେ ମୁଁ ନେଇ କରୁଛି, ଆମେ ସମସ୍ତେ ଅଳ୍ପ ଅଳ୍ପ ଆମ ପକେଟ ମନିରୁ ଏସବୁ ଜିନିଷ ଆଜି ପର୍ଯ୍ୟନ୍ତ ଆମେ କରି ଚାଲିଛୁ। ତେଣୁ ଏଇଟା ଗୋଟେ ଅନଷ୍ଟପେବୁଲ ୱାର୍କ ଆମର, ଆମେ ଏଇଟା କାର୍ଯ୍ୟକ୍ରମ କରିଚାଲିବୁ। ଏବେ ଗୋଟେ ଛୋଟିଆ କାର୍ଯ୍ୟକ୍ରମ ସେଇ କେନ୍ଦ୍ରାପଡ଼ାରେ ଇନ୍ଦାଳ ଗାଁ ବୋଲି ଗୋଟେ ଗାଁ ଅଛି, ସେ ଗାଁରେ ପ୍ରତ୍ୟେକ ରବିବାର ଦିନ ସକାଳୁ ବର୍ଷ ତମାମ ଆମେ ତାକୁ କହିଛୁ, ଆମେ ଆମ ସଂସ୍ଥା ତରଫରୁ ସେ ଗାଁକୁ ଆମେ ସ୍ୱଚ୍ଛ ରଖୁ। ପ୍ଲସ ସେଇ ଲୋକାଲିଟିରେ 5 ଗାଁରେ 5 ପିଲାଙ୍କୁ ଆମେ ବାଛିଛୁ, ଯୋଉମାନେ କଅଁଳ ବୟସରୁ କାହିଁ ନିଶା ପାଣି ସ୍ପର୍ଶ କରିନାହାନ୍ତି। 5 ପିଲା 5 ଗାଁରୁ ବାଛିକି ତାକୁ ସେ ଗାଁର ନିଶା ମୁକ୍ତିର ବ୍ରାଣ୍ଡ ଆମ୍ବାସଡର ଭାବରେ ଆମେ ତାଙ୍କୁ ଚିହ୍ନଟ କରିଛୁ। ଗୋଟେ ଭରପୁର ବଡ ସଭା କରିଥିଲୁ ଯୋଉଥିରେ କି 200-300 ମହିଳାଙ୍କୁ ଡାକିକି ସେଇ ପିଲାଙ୍କୁ ରେକଗ୍ନାଇଜ କରିଲୁ କି ପିଲାମାନେ କେବେ ଜୀବନରେ ନିଶା ଖାଇନାହାନ୍ତି, ଖାଇବେ ନାହିଁ। ଏଇ ବାର୍ତ୍ତା ଦେବା ଦ୍ୱାରା କଣ ହଉଛି ନା, ସେ ଗାଁରେ ଅଲଗା ଲୋକ, ଅଲଗା ପିଲା ଯୋଉମାନେ ନିଶାଶକ୍ତ ଅଛନ୍ତି ସେମାନଙ୍କ ଉପରେ ଗୋଟେ ଗଭୀର ପ୍ରଭାବ ପଡୁଛି। ଏମିତି ଆଜ୍ଞା ବହୁତ କାମ କରିଚାଲିଛୁ, ଆଗାମୀ ଦିନରେ ବି କରୁଥିବୁ।

ତାର ବ୍ୟବହାର ନ କରିବା ପାଇଁ ହେଲ୍ଥ ଡିପାର୍ଟମେଣ୍ଟ ବାରମ୍ବାର ଆସିକିରି ଦୋକାନ ଗୁଡାକ ସବୁ ଚେକ୍ କରୁଛନ୍ତି, ପଲିଥିନ୍ ବ୍ୟବହାର କଲେ ତାଙ୍କୁ ଫାଇନ୍ ମଧ୍ୟ କରୁଛନ୍ତି, ସେକୁ ଲୁଚେଇ ଦଉଛନ୍ତି, ତାପରେ ଯଥା ପୂର୍ବ ତଥା ପରଂ। ଏପର୍ଯ୍ୟନ୍ତ ଆମେ ଏଥିପାଇଁ ସଚେତନ ହୋଇନାହୁଁ, ଏପର୍ଯ୍ୟନ୍ତ ଏହା ବନ୍ଦ ହୋଇପାରିବ ନାହିଁ। ସେଇଥିପାଇଁ ଆମମାନଙ୍କୁ ଏ ବିଷୟରେ ସତର୍କ ରହିବାକୁ ପଡିବ, ସଚେତନ ହେବାକୁ ପଡିବ, ସ୍ୱଚ୍ଛ ଭାରତ ଗଠନ କରିବାକୁ ଏହାର ବ୍ୟବହାର ଏକାନ୍ତ ଭାବରେ ବର୍ଜନୀୟ। ଆସନ୍ତୁ ଆମେ ସମସ୍ତେ ଏକତ୍ରିତ ହୋଇ ପଲିଥିନ୍ ବର୍ଜନ କରିବା ପାଇଁ ଶପଥ ନେବା।

ହଁ ଶ୍ରୋତା ବନ୍ଧୁ, ସଚେତନତା ହିଁ ଆଣେ ସଫଳତା। ତେବେ ଆସନ୍ତୁ ସମସ୍ତେ ସଚେତନ ହେବା, ପଲିଥିନର ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା, ନିଜ ପରିବେଶକୁ ସୁସ୍ଥ ଆଉ ସୁନ୍ଦର ରଖିବା ଦିଗରେ ସଂକଳ୍ପବଦ୍ଧ ହେବା।

0: ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି। ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶୁଣୁଥିଲେ ପ୍ରଭାତ ପରିକ୍ରମା, ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଥିକାରେ ଶୁଣନ୍ତୁ ଆଲୋଚନା ତର୍କେ ବହୁ ଦୂର, ଆଲୋଚକ ନୂତନ ମହାନ୍ତି।
2: ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର, ବିଶ୍ୱାସ ମୂଳେ ଏ ଜଗତ, ପ୍ରାଣୀ ହୁଅନ୍ତି ଆତଜାତ। ସବୁ ସମୟରେ ସବୁ କାମରେ ବିଶ୍ୱାସକୁ ଗୁରୁତ୍ୱ ଦିଆଯାଇଛି। ବିଶ୍ୱାସ ଅଛି ବୋଲି ଆମେ ଜ୍ୟୋତିଷକୁ ଜାତକ ଦେଖଉ, ମନ୍ଦିରରେ ଜଳାଭିଷେକ କରୁ, ଘରେ ହନୁମାନ ଚାଳିଶା ପଢ଼ୁ। କୋଉ ଠାକୁର ଠାକୁରାଣୀଙ୍କ ମହିମା ବର୍ଣ୍ଣିତ ପୋଷ୍ଟକାର୍ଡ଼ ଚିଠିଟିଏ ପାଇଲେ ସେଥିରେ ଲେଖା ଥିବା ମୁତାବକ ଦଶ ଖଣ୍ଡ ଚିଠି ଲେଖି କାହାକୁ କାହାକୁ ନ ପଠେଇଲେ କ୍ଷତି ହେବ ଭାବି ସବୁ କାମ ଛାଡ଼ି ଚିଠି ଲେଖୁ। ତିଥି ବାର ଦେଖି ଶୁଭ ମୁହୂର୍ତ୍ତରେ ବିବାହ, ଗୃହ ନିର୍ମାଣ, ଭୂମିପୂଜା, ଗୃହ ପ୍ରବେଶ କରୁ। ନିର୍ଦ୍ଦିଷ୍ଟ ବାରରେ ଆମିଷ ଭକ୍ଷଣ ବର୍ଜନ କରୁ। ଖାସ୍ ସେହି ବିଶ୍ୱାସକୁ ନେଇ ଏତେ ମନ୍ଦିର, ବାବା, ଗୁରୁ, ସନ୍ଥ, ପ୍ରବଚକମାନଙ୍କ ପାଖରେ ଗହଳି। ଏ ବିଶ୍ୱାସ କେବଳ ମଣିଷ ମଣିଷ ଭିତରେ ଅଛି ତା ନୁହେଁ, ବଉଳା ଗାଈର କଥାରେ ବିଶ୍ୱାସ କରି ବାଘ ତା ସନ୍ତାନକୁ କ୍ଷୀର ଦେଇ ଫେରିବା ପର୍ଯ୍ୟନ୍ତ ବଉଳା ଗାଈକୁ ଅପେକ୍ଷା କରିଛି ଓ ଗାଈ ମଧ୍ୟ ତାର କଥା ରଖି ଫେରିଛି। ସେଇମିତି ଯନ୍ତ୍ରଣାରେ କଷ୍ଟ ପାଉଥିବା ସିଂହର ପାଦରୁ କଣ୍ଟା କାଢ଼ିବାକୁ ମଣିଷ ପଛଘୁଞ୍ଚା ଦେଇନି। ସିଂହ ତାର ଖାଦକ ଗୁଣକୁ ପରିତ୍ୟାଗ କରି ମଣିଷ ପ୍ରତି କୃତଜ୍ଞତା ପ୍ରଦର୍ଶନ କରିବାର କଥା ଆମେ ଜାଣିଛୁ। ଗୁରୁଙ୍କର ଛାତ୍ର ଉପରେ, ଛାତ୍ରଙ୍କର ଗୁରୁଙ୍କ ଉପରେ ବିଶ୍ୱାସ ଥିଲେ ହିଁ ବିଦ୍ୟା ଅଧ୍ୟୟନ ସଫଳ ଓ ସମ୍ପୂର୍ଣ୍ଣ ହୁଏ। ରୋଗୀର ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ବିଶ୍ୱାସ ଥାଏ ବୋଲି ସେ ନିଜର ସମସ୍ତ ସ୍ୱାସ୍ଥ୍ୟ ସମ୍ପର୍କୀୟ ସୂଚନା ତାଙ୍କୁ ପ୍ରଦାନ କରେ ଓ ସେ ଲେଖିଥିବା ଔଷଧ ସେବନ କରି ରୋଗମୁକ୍ତ ହୁଏ। ବିବାହ ପରି ଏକ ସାମାଜିକ ସମ୍ପର୍କ ମୂଳତଃ ବିଶ୍ୱାସ ଉପରେ ହିଁ ପ୍ରତିଷ୍ଠିତ। ମନୁଷ୍ୟ ହୃଦୟରେ ବିଶ୍ୱାସ ଦୃଢ଼ ଭାବେ ଜନ୍ମିଲେ ସେ କାର୍ଯ୍ୟରେ ପ୍ରବୃତ୍ତ ହୁଏ ଓ ସଫଳତା ପାଏ। ଏହି ପ୍ରକାର ବିଶ୍ୱାସକୁ ଆତ୍ମବିଶ୍ୱାସ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ପୂର୍ବଜନ୍ମ ଓ ପରଜନ୍ମର ବିଶ୍ୱାସ ଅଛି ବୋଲି ଲୋକମାନେ ଏ ଜନ୍ମରେ ଖରାପ କାମ କରିବାକୁ ଡରନ୍ତି, କାରଣ ଏ ଜନ୍ମରେ ନହେଲେ ବି ପରଜନ୍ମରେ ତାଙ୍କୁ ଦଣ୍ଡ ଭୋଗିବାକୁ ହେବ। ଏ ଜନ୍ମର ଦୁଃଖ ପୂର୍ବଜନ୍ମରେ ଖରାପ କାମର ଫଳ ବୋଲି ଭାବି ଦୁଃଖ ସହିବାକୁ ମାନସିକ ଭାବେ ମଣିଷମାନେ ନିଜକୁ ପ୍ରସ୍ତୁତ କରନ୍ତି। ଆଖିରେ ମଣିଷ ଯଦିଓ ଈଶ୍ୱରଙ୍କୁ ଦେଖିନଥାଏ, ତଥାପି ତାର ସେହି ଈଶ୍ୱର ଯେ ତାକୁ ରୋଗ, ଦୁଃଖ, ଭୟ ଓ ବିପତ୍ତିରୁ ଉଦ୍ଧାର କରିବେ, ଏ ପ୍ରକାର ଦୃଢ଼ ବିଶ୍ୱାସ ତା ମନରେ ଥାଏ। ଈଶ୍ୱରଙ୍କୁ ଲାଭ କରିବା ପାଇଁ କିଏ ପ୍ରେମକୁ, କିଏ ଭକ୍ତିକୁ, କେହି ଜ୍ଞାନକୁ, କେହି ବା କର୍ମକୁ ମାଧ୍ୟମ ବୋଲି ବିବେଚନା କରନ୍ତି। ବିଶ୍ୱାସ ବଳରେ ହିଁ ଈଶ୍ୱରଙ୍କୁ ଉପଲବ୍ଧି କରିହୁଏ। ଅବଶ୍ୟ ଈଶ୍ୱରୀୟ ଚେତନା ବିଭୁ କରୁଣା ବଳରେ ହିଁ ମନୁଷ୍ୟକୁ ପ୍ରାପ୍ତ ହୁଏ ବୋଲି କୁହାଯାଏ। ବିଶ୍ୱାସର ଶକ୍ତି ଅପରିସୀମ, ତାହା ବିଷକୁ ଅମୃତରେ ପରିଣତ କରିଦେବାର ସାମର୍ଥ୍ୟ ରଖେ। ଈଶ୍ୱରଙ୍କ ଅସ୍ତିତ୍ୱ ସମ୍ପର୍କରେ ତର୍କ କରିବା ଅପେକ୍ଷା ତାଙ୍କୁ ବିଶ୍ୱାସ କରିବା ଅଧିକ ନିରାପଦ। ସେ ହିଁ ଏ ବିଶ୍ୱବ୍ରହ୍ମାଣ୍ଡର ସ୍ରଷ୍ଟା, ଯିଏକି ଏକ ଚମତ୍କାର ଢଙ୍ଗରେ ଏହି ସୃଷ୍ଟିକୁ ନିର୍ମାଣ କରିଛନ୍ତି ବୋଲି ବିଶିଷ୍ଟ ବୈଜ୍ଞାନିକ

0: ଆଇଜାକ୍ ନ୍ୟୁଟନ୍ ବିଶ୍ୱାସ କରୁଥିଲେ। ଈଶ୍ୱରଙ୍କୁ ବିଶ୍ୱାସ ବଳରେ ଲାଭ କରାଯାଇପାରେ ବୋଲି ଆମର ଶାସ୍ତ୍ରକାରମାନେ ମଧ୍ୟ କହିଛନ୍ତି, କାରଣ ତର୍କ ବା ଯୁକ୍ତି ଦ୍ୱାରା ଯେଉଁ ସତ୍ୟରେ ଉପନୀତ ହୋଇ ହୁଏ ତାହା ବାସ୍ତବ ସତ୍ୟ ନୁହେଁ, ସତ୍ୟର ଆଭାସ ମାତ୍ର। ଈଶ୍ୱରଙ୍କୁ ପାଇବାକୁ ହେଲେ ବିଶ୍ୱାସ, ଭକ୍ତି ଓ ସମର୍ପଣ ଭାବ ଆବଶ୍ୟକ। ସବୁଠୁ ବଡ଼ କଥା ହେଉଛି, ମନୁଷ୍ୟର ସରଳତା ହିଁ ତାକୁ ଈଶ୍ୱରଙ୍କ ନିକଟବର୍ତ୍ତୀ କରାଏ। ସେଇଥିପାଇଁ କୁହାଯାଏ, ବିଶ୍ୱାସ ମିଳେ ହରି ତର୍କେ ବହୁ ଦୂର। ତର୍କ ମଣିଷକୁ ମସ୍ତିଷ୍କର ବୁଦ୍ଧି ପ୍ରୟୋଗରେ ସହାୟତା କରେ, କିନ୍ତୁ ଭଗବାନ ଭକ୍ତର ମସ୍ତିଷ୍କରେ ନୁହେଁ, ବରଂ ହୃଦୟରେ ହିଁ ବାସ କରନ୍ତି। ସେଇଥିପାଇଁ ଲୋକଉକ୍ତି ଅଛି, ଯେତେ ତର୍କ ସେତେ ନର୍କ। ତର୍କ ଭିତରକୁ ପଶି ପଶି ଗଲେ ସିଏ ନରକ ଭିତରକୁ ଟାଣି ଟାଣି ନିଏ। ମନୁଷ୍ୟର ଶାନ୍ତି, ଉଦାରତା ଓ ସହିଷ୍ଣୁତା ଆଦି ସୁଗୁଣାବଳୀକୁ ନଷ୍ଟ କରିଦିଏ। ଈଶ୍ୱର ବିଶ୍ୱାସୀ ମଣିଷ ବିଫଳତାରେ ଭାଙ୍ଗି ନ ପଡ଼ି ମନର ଦୁର୍ବଳତାକୁ ଏଡ଼େଇ କର୍ମରେ ନୂତନ ଉତ୍ସାହ ଓ ଅଫୁରନ୍ତ ଶକ୍ତି ନେଇ ପ୍ରବୃତ୍ତ ହୁଏ ଓ ସଫଳତା ପାଏ, ଯାହା କୁରୁକ୍ଷେତ୍ରରେ ଅର୍ଜୁନଙ୍କ କ୍ଷେତ୍ରରେ ଘଟିଥିଲା। କୃଷ୍ଣଙ୍କର ବିଶ୍ୱରୂପ ତାଙ୍କୁ ମୋହମୁକ୍ତ କରି କର୍ମପ୍ରବଣ କରିଥିଲା। ଈଶ୍ୱରଙ୍କୁ ଭଲ ପାଇଲେ ତାଙ୍କର ସ୍ୱରୂପ ବିଷୟରେ ଚିନ୍ତା କରିବାକୁ ପଡ଼େ ନା, ସେ ଯେକୌଣସି ରୂପରେ ଆସି ଦର୍ଶନ ଦେଇପାରନ୍ତି। ଅଥଚ ତାଙ୍କର ଅସ୍ତିତ୍ୱ ଓ ତାଙ୍କର ସ୍ୱରୂପ ସମ୍ପର୍କରେ ପ୍ରମାଣ ଖୋଜିଲେ ମଣିଷ ଗୋଲକ ଧନ୍ଦାରେ ପଡ଼ିବାର ସମ୍ଭାବନା ବେଶି, କାରଣ ସଂଶୟ ଆତ୍ମା ବିନଶ୍ୟନ୍ତି। ଦୃଢ଼ ବିଶ୍ୱାସ ବଳରେ ପ୍ରହ୍ଲାଦ ପିତା ହିରଣ୍ୟକଶିପୁଙ୍କୁ ସ୍ତମ୍ଭରୁ ଆବିର୍ଭୂତ ନରସିଂହଙ୍କୁ ଦେଖାଇଥିଲା, ଯାହା ଈଶ୍ୱରଙ୍କର ସର୍ବବ୍ୟାପ୍ତି ତାର ପ୍ରମାଣ ମାତ୍ର। ଈଶ୍ୱର ସର୍ବବ୍ୟାପୀ ହେତୁ ସେ ଆମର ସବୁ କାର୍ଯ୍ୟକଳାପକୁ ନିରୀକ୍ଷଣ କରନ୍ତି। ଏହି ବିଶ୍ୱାସ ହିଁ ମଣିଷକୁ ସତ୍ପଥରେ ଚାଲିବାକୁ ପ୍ରେରଣା ଦେବା ସହିତ ଅପକର୍ମ ପ୍ରତି ଭୟ ସୃଷ୍ଟି କରିଥାଏ, ନହେଲେ ମଣିଷମାନେ ବହୁ ପାପ କର୍ମରେ ପ୍ରବୃତ୍ତ ହୁଅନ୍ତେ। ପ୍ରଖ୍ୟାତ ରୁଷୀୟ ଲେଖକ ଦସ୍ତୋଭସ୍କି ଲେଖନ୍ତି, ଯଦି ଭଗବାନ ନଥାନ୍ତେ ତାହେଲେ ସବୁ କଥା ପାଇଁ ଅନୁମତି ମିଳିଯାଆନ୍ତା। ଇଫ୍ ଦେର୍ ଇଜ୍ ନୋ ଗଡ୍, ଏଭ୍ରିଥିଙ୍ଗ୍ ଇଜ୍ ପରମିଟେଡ୍।
1: କଥିକାରେ ଆପଣମାନେ ଶୁଣିଥିଲେ ଆଲୋଚନା ତର୍କେ ବହୁ ଦୂର, ଆଲୋଚକ ଥିଲେ ନୂତନ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାର କରୁଛୁ ରାଗ ମଞ୍ଜରୀରେ। ରାଗ ଉପରେ ଆଧାରିତ କେତୋଟି ଗୀତ ଶିଳ୍ପୀ ସନ୍ତୋଷୀ ପ୍ରସାଦ ମିଶ୍ରଙ୍କ କଣ୍ଠରେ, ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ଶିଳ୍ପୀ ଗାଇଛନ୍ତି ଶ୍ରୀନିବାସ ମହାନ୍ତିଙ୍କ ରଚନାରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶେଷରେ ଶ୍ରୀନିବାସ ମହାନ୍ତିଙ୍କର ଜନରୁ ଶିଳ୍ପୀ ସନ୍ତୋଷୀ ପ୍ରସାଦ ମିଶ୍ରା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପ୍ରଥମ ଶିଳ୍ପୀ ଉଦିତ ନାରାୟଣ, ଶିଳ୍ପୀ ଗାଇଛନ୍ତି ଅରୁଣ ମନ୍ତ୍ରୀଙ୍କ ରଚନାରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛି ଉପାଧି ସବିଳାସର 15ତମ ଭାଗ, ସଙ୍ଗୀତ ହରମୋହନ ଖୁଣ୍ଟିଆ।

ଷଷ୍ଠ ଛନ୍ଦର ଆରମ୍ଭରେ ଭଞ୍ଜ କହନ୍ତି, ହେ ପଣ୍ଡିତମାନେ, ବୈଦେହୀ ବିଳାସର ବାକ୍ଚାତୁରୀକୁ ବିଚାର କର। ବିଶୁଦ୍ଧ ସିଦ୍ଧ ବନରେ ମୁନିମାନେ ଜାଗ ଆରମ୍ଭ କଲାବେଳେ ଏହାକୁ ଅପବିତ୍ର କରିବାକୁ ରାକ୍ଷସମାନେ ଲାଗିପଡ଼ିଲେ। ସୁବାହୋ ମାରିଚ ଆତ୍ମପ୍ରକାଶ କରିବାରୁ ଶୂନ୍ୟରୁ ଉଚ୍ଚରେ ବାଣୀ ଶୁଣାଗଲା, ବିକୁକ୍ଷୀ ଅର୍ଥାତ୍ ସୂର୍ଯ୍ୟ ବଂଶରେ ରାମ ଜାତ ହୋଇଛନ୍ତି, ତାଙ୍କୁ ଆଣ। ତାଙ୍କ ମାର୍ଗଣ ବା ସର ଏମାନଙ୍କୁ ବୈବସ୍ୱତ ବା ଯମପୁର ପଠାଇବ। ଏହି କଥା ଶୁଣି ବିଶ୍ୱାମିତ୍ର ବେଗରେ କୋଶଳ ଦେଶ ଗଲେ। ବାରସ୍ୱତୀ ବା ବ୍ରହ୍ମଲୋକ ଛବି ସେ ଅଯୋଧ୍ୟାରେ ଦେଖିଲେ। ଏଠାରେ ନିରାକାର ବ୍ରହ୍ମ ଆକାରବନ୍ତ ହୋଇଛନ୍ତି। ଏଭଳି ଅଯୋଧ୍ୟାପୁରୀ ଦେଖି ଦେଖି ବିଶ୍ୱାମିତ୍ର ସିଂହଦ୍ୱାରରେ ପହଞ୍ଚିଲେ। ବେତ୍ର ହସ୍ତ ପ୍ରତିହାରି ରାଜାଙ୍କୁ ଜଣାଇଲା ଓ ତାଙ୍କ ସହ ତାଙ୍କୁ ଭେଟ କରାଇଲା। ବ୍ରହ୍ମାଙ୍କୁ ଇନ୍ଦ୍ର ସ୍ତୁତି କଲାପରି ରାଜା ଦଶରଥ ବିନୟୀ ହେଲେ। ବିଶ୍ୱାମିତ୍ର ବେଦାନ୍ତ ଶାସ୍ତ୍ରକର୍ତ୍ତା ତଥା ସାବିତ୍ରୀ ମନ୍ତ୍ର ଉପାସକ ହେତୁ ପ୍ରତାପୀ ରାଜା ତାଙ୍କୁ ସ୍ତୁତି କଲେ। ବିଶ୍ୱାମିତ୍ରଙ୍କୁ ଦଶରଥଙ୍କ ସଭା ବରାହ ମୂର୍ତ୍ତି କୈଳାସ ଓ ବେଦ ଭଳି ମନେ ହେଲା। ଏଠି ଜାବାଳୀ ମନ୍ତ୍ରୀ ପୃଥିବୀ ଦେବୀ ବା ଜାବାଳୀଙ୍କୁ ବରାହ ଧରିଥିଲେ। ବାମଦେବ ଜଣେ ମନ୍ତ୍ରୀ, କୈଳାସରେ ବାମଦେବ ବା ଶିବ ଅଛନ୍ତି। ବେଦରେ ସୁମନ୍ତ୍ର ବା ଉତ୍ତମ ମନ୍ତ୍ର ଅଛି, ଏଠି ସୁମନ୍ତ୍ର ଜଣେ ମନ୍ତ୍ରୀ। ବଶିଷ୍ଠ ପଚାରିଲେ, କିମର୍ଥେ ଆଗତ, ଅର୍ଥାତ୍ କି ଉଦ୍ଦେଶ୍ୟରେ ଆସିଲେ? ଗାଧି ରାଜାଙ୍କ ପୁତ୍ର ବିଶ୍ୱାମିତ୍ର କହିଲେ, ସୁନ୍ଦ ଓ ଉପସୁନ୍ଦ ରାକ୍ଷସଙ୍କ ପୁତ୍ର ସୁବାହୁ ଓ ମାରିଚ ଅନ୍ୟ ରାକ୍ଷସ ସହ ମିଳି ମୋର ଯଜ୍ଞ ଧ୍ୱଂସ କଲେ। ଆକାଶବାଣୀ ହେଲା ଯେ ରାମଙ୍କୁ ଅଣାଅ, ସେ ଏ ଦୁଇ ରାକ୍ଷସଙ୍କୁ ମାରି ଯଜ୍ଞ ରକ୍ଷା କରିବେ। ଏ ରାଜା ଦଶରଥ ଧାର୍ମିକ ଓ ବଦାନ୍ୟ, ୟାଙ୍କଠାରୁ ରାମଙ୍କୁ ମାଗିବା ପାଇଁ ଆସିଛି। ଦଶରଥ କହିଲେ, ଇନ୍ଦ୍ର ବଜ୍ରରେ ପର୍ବତ ଚୁରିଲା ଭଳି ଆପଣଙ୍କ ବଚନରେ ବିନା ଅପରାଧରେ ମୋ ଦମ୍ଭ ଶୃଙ୍ଗ ଚୁରି ଦେଉଛନ୍ତି। ଛୁଆଟା ବାଟୁଳି ଖେଳ ଛାଡ଼ିନି, ସେ ବାଣଧନୁ ଧରିବ କେମିତି? ବେଶ୍ମ ବା ଘର ଭିତରେ ରହିବାକୁ ତାର ଡର, ସେ ଦୈତ୍ୟ ମାରିବ କିପରି? କୁହନ୍ତୁ, ମୋ ସୈନ୍ୟ ସଜ କରି ଆପଣଙ୍କର ଯଜ୍ଞ ରକ୍ଷା କରିବି। ବିଶ୍ୱାମିତ୍ର କହିଲେ, ତୁ ବାମା କବଚ କରିଥିଲୁ, ଅର୍ଥାତ୍ ସ୍ତ୍ରୀକୁ ଆଗରେ ରଖି ପର୍ଶୁରାମ ଡରରେ ଲୁଚିଲୁ, ତୋ ଯୋଦ୍ଧାପଣ ମୁଁ ବୁଝିଛି। ରାମଙ୍କୁ ବାଳକ କହନା, ଭସ୍ମ ଭିତରେ ଅଗ୍ନି କଣା ଥାଏ, କାଠ ପାଇଲେ ତା ତେଜ ବଢ଼େ, ଏ ନିଶ୍ଚୟ ଦୈତ୍ୟ ବଧ କରିବେ। ବାମନ କେତେ ବଡ଼ ବଳିକୁ ପାତାଳକୁ ପେଶିଛନ୍ତି ମନରେ ବିଚାର କର। ସିଂହ ଶିଶୁ ବିରାଟ ଗଜର ପ୍ରାଣ ନିଏ। ବାର ବର୍ଷର କ୍ଷତ୍ରିୟ ସୁତ ରାମ, ବ୍ୟାଜ ବା ଛଳ ନ କରି ତାଙ୍କୁ ମୋତେ ଦେଇଦେ। ଏତିକି କହୁ କହୁ ରାମ ପହଞ୍ଚି ବିଶ୍ୱାମିତ୍ରଙ୍କୁ ବ୍ରହ୍ମା କନ୍ଦର୍ପ ଭଳି ଜ୍ଞାନ କରି ସମ୍ମାନ ଦେଲେ ଓ ଆଶୀର୍ବାଦ ପାଇଲେ। ବିଶ୍ୱାମିତ୍ର ବାହୁଳ ବା ଅଗ୍ନି ଭଳି ଜଳିଲେ। ବଶିଷ୍ଠ କହିଲେ, ଏ ରାମକୁ ନେଉ। ବେନି ଭାଇ ବିଶ୍ୱାମିତ୍ରଙ୍କ ସଙ୍ଗେ ଗଲେ।

ଆପଣମାନେ ଶୁଣୁଥିଲେ ବୈଦେହୀଜ ବିଳାସର 15ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ବିଜୟ କୁମାର ଜେନା, ବିନୋଦ ବିହାରୀ ପଣ୍ଡା, ତୃପ୍ତି ଦାସ, ଶୈଳଭାମା ମହାପାତ୍ର ଏବଂ ମହାପାତ୍ର ମିନତି ଭଞ୍ଜ। ବର୍ଣ୍ଣନାରେ ଥିଲେ ବୀରେନ୍ଦ୍ର କୁମାର ମିଶ୍ର, ସଙ୍ଗୀତ ହରମୋହନ ଖୁଣ୍ଟିଆ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ କରୁଛୁ ଆପଣଙ୍କୁ ଆମର ଏହି ଗୀତ।

ଶ୍ରୋତା ବନ୍ଧୁ, ଈଶ୍ୱରଙ୍କ ସୃଷ୍ଟିରେ ଆମ ଏ ଜୀବନ, ମାଟି, ପାଣି, ପବନ, ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ତାରା, ନକ୍ଷତ୍ର, ପୁଣି ପଶୁପକ୍ଷୀ କୀଟପତଙ୍ଗମାନଙ୍କ ଭିତରେ ଅଗନା ଅଗ୍ନି ବନସ୍ଥ ପାହାଡ଼, ପର୍ବତ, ନଦ, ନଦୀ, ଝରଣା, ସବୁକିଛି ଭିତରେ ଆମେ ପ୍ରକୃତି କୋଳରେ ଆମ ଏ ଜୀବନ। ପ୍ରକୃତି ଆମର ମିତ୍ର, କିନ୍ତୁ ଆଜି ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ, ଆଧୁନିକତାର ନାଁରେ ବେଳେବେଳେ ଆମ ପ୍ରକୃତିକୁ ଆମେ ଅଣଦେଖା କଲେ ପ୍ରକୃତି ଏ ମଣିଷ ଉପରେ ନିଏ ଭୟଙ୍କର ପ୍ରତିଶୋଧ। କେବେ ବାତ୍ୟା ଅବା ମହାବାତ୍ୟା, କେବେ ମରୁଡ଼ି, କେବେ ମହାମାରୀ, କିନ୍ତୁ ଏସବୁର କାରଣ ତ ଆମେ ନିଜେ ନା ଶ୍ରୋତା ବନ୍ଧୁ,

ତେବେ ଶ୍ରୋତା ବନ୍ଧୁ, ଈଶ୍ୱରଙ୍କ ସୃଷ୍ଟିରେ ଆମ ଏ ଜୀବନ ସବୁଦିନର ନୁହେଁ ନା? ଜୀବନ ଏଇ ଅଛି, ଏଇ ନାହିଁ ଭିତରେ ଆମେ ବିଭିନ୍ନ କାରଣରୁ ଆମେ ଆମ ଅମୂଲ୍ୟ ଜୀବନକୁ ହରାଇଥାଉ, ଯେଉଁ କଥାକୁ ବେଳେବେଳେ ଆମେ ଏ ମନରେ ସେତିକି ଭାବନା। ତେଣୁ ନିଜ ଜୀବନକୁ ସେତିକି ଭଲ ପାଇବା ମାନେ ଆମେ ଆମ ପ୍ରକୃତିକୁ ପ୍ରଥମେ ଭଲ ପାଇବା, କାହିଁକିନା ଏ ସୁନ୍ଦର ଧରିତ୍ରୀ ପ୍ରକୃତି ବିଗିଡ଼ି କଲେ ଆମେ ସେତିକି ଅସୁସ୍ଥ ହୋଇପଡ଼ୁ, ଏମିତିକି ମୃତ୍ୟୁ ସହିତ କେବେ କେବେ ଆମକୁ ସେତିକି ସଂଗ୍ରାମ କରିବାକୁ ପଡ଼ିଥାଏ। ତେଣୁ ସମସ୍ୟାର କାରଣକୁ ଖୋଜି ଆଜି ଠିକ୍ ରାସ୍ତା ବାଛି ନେବାରେ ଅସୁବିଧା କୋଉଠି।

ଶ୍ରୋତାବନ୍ଧୁ, ଏବେ ଆମ ସମସ୍ତଙ୍କ ଆଗରେ ଗୋଟେ ସମସ୍ୟା, ଏଇ ଖରାକୁ ନେଇ, ଯେଉଁ ଖରା ପାଇଁ ଧରିତ୍ରୀ ଆଜି ସେତିକି ଉତ୍ତପ୍ତ। ସରକାରଙ୍କର ଘୋଷଣା ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଅତି ଆବଶ୍ୟକ।

ଘରୁ ବାହାରିବା ସମୟରେ ସାଥିରେ ଛତା, ପାଣି ବୋତଲ, ଆଖିରେ କଳା ଚଷମା ବ୍ୟବହାର କରି ବାହାରକୁ ଯାଆନ୍ତୁ, କାହିଁକିନା ଏହି ଖରା ଯୋଗୁଁ ବେଳେବେଳେ ଆପଣ ଅଂଶୁଘାତର ଶିକାର ମଧ୍ୟ ହୋଇପାରନ୍ତି।

ଶ୍ରୋତାମାନେ କହୁଥିଲେ ଆପଣଙ୍କୁ ଖରାଦିନେ ଅଂଶୁଘାତର ଶିକାର ହେବାର କଥା, ତେଣୁ ଏ ଦିଗରେ ଆମକୁ ସେତିକି ସଚେତନ ହେବାର ଆବଶ୍ୟକତା ରହିଛି। କାହିଁକିନା ଏବେ ଏବେ ରାତି ପାଇଁ ସକାଳ ହେବା କ୍ଷଣି ଖୁବ୍ କମ୍ ସମୟ ଭିତରେ ଖରାର ପ୍ରକୋପ ବଢ଼ିବା, ଯାହା ଆମ ଜୀବନ ପ୍ରତି ସେତିକି ବିପଦ ଆଣୁଛି। ତେଣୁ ଏ ବ୍ୟସ୍ତବହୁଳ ଜୀବନ ଭିତରେ ନିଜର କର୍ତ୍ତବ୍ୟକୁ ସମ୍ପାଦନ କରିବା ଲାଗି ଆପଣଙ୍କୁ ଭିନ୍ନ ଭିନ୍ନ ଅଫିସ୍ ବା କାର୍ଯ୍ୟାଳୟ ତଥା କାର୍ଯ୍ୟ କରୁଥିବା ସ୍ଥାନକୁ ଯିବାକୁ ପଡ଼ିଥାଏ, କିନ୍ତୁ ଘରୁ ବାହାରିବା ପୂର୍ବରୁ ଖାଲି ପେଟରେ ଆଦୌ ବାହାରକୁ ଯାଆନ୍ତୁ ନାହିଁ। ଯଥେଷ୍ଟ ପରିମାଣରେ ପାଣି କିମ୍ବା ତୋରାଣି ପିଅନ୍ତୁ ଏବଂ କୌଣସି ମାଦକ ଦ୍ରବ୍ୟ ବା ନିଶାଠାରୁ ନିଜକୁ ସେତିକି ଦୂରେଇ ରଖନ୍ତୁ। ଅଧିକ ଖରା ଅନୁଭୂତ ହେଉଥିଲେ ଖରାରେ ଆଦୌ ବାହାରକୁ ଯାଆନ୍ତୁ ନାହିଁ।

ତେଣୁ ବନ୍ଧୁ, ଆଜିର ବିଜ୍ଞାନ ତଥା ପ୍ରଯୁକ୍ତି ବିଦ୍ୟା ଯୁଗରେ ତଥା ଆଜିର ସୋସିଆଲ ମିଡ଼ିଆରେ ସବୁ ସମସ୍ୟାର ସମାଧାନ ସତେ ଯେମିତି ଆଜି ଆମ ହାତ ପାହାନ୍ତାରେ, କିନ୍ତୁ ଆଜିର ଦିନରେ ଆମ ଦୁଃଖର କାରଣ ତ ଆମେ ନିଜେ, କିଏ କହିବ? ଏମିତି ଏକ ସୁନ୍ଦର ପୃଥିବୀ ପୃଷ୍ଠରେ ଆମ ଲାଗି ଜଳର ସଂକଟ ଭଳି ଅନେକ ସମସ୍ୟାକୁ ଆମେ ସାମ୍ନା କରିବା। ତେଣୁ ଯାହା ଉପରେ ଆମେ ଛିଡ଼ା ହୋଇଛେ, ଯାହା କୂଳରେ ଆମେ ଆଶ୍ରୟ ନେଇଛେ, ଯାହା ପାଇଁ ଆମେ ଜୀବନ ଜିଇଁଛେ, ତାକୁ ଯଦି ଆମେ ସୁରକ୍ଷା ନ ଦେବା, ତା'ର ଯତ୍ନ ନ ନେବା, କୁହନ୍ତୁ ତ ଦେଖି, କେବଳ ଏ ଖରା କାହିଁକି ବିଭିନ୍ନ କାରଣରୁ ଦିନେ ଏ ମଣିଷ ସମାଜ ଲୋପ ପାଇଯିବ, ସେ କଥା ଆମେ କ'ଣ କହିପାରିବା? ତେଣୁ ଆମେ ସମସ୍ତେ ଚାହିଁ ବସିଛେ ସେଇ ମେଘକୁ, ସେଇ ବର୍ଷାକୁ।

ତେଣୁ ଶ୍ରୋତା ବନ୍ଧୁ, ସମୟ ସାଥିରେ ଆମ ଏ ଜୀବନ, କିନ୍ତୁ ଆମ ଏ ଜୀବନ ଆମ ଲାଗି ସେତିକି ଅମୂଲ୍ୟ। ତେଣୁ ନିଜେ ସଚେତନ ହେବା, ଅନ୍ୟମାନଙ୍କୁ ସେତିକି ସଚେତନ କରିବା ଭିତରେ ଆସନ୍ତୁ ନିଜେ ମାନିବା, ଅନ୍ୟମାନଙ୍କୁ ମାନିବାକୁ କହିବା ଭିତରେ ଏହି ହାତରେ ଆମେ ଆମ ପ୍ରକୃତିକୁ ସୁରକ୍ଷା ଦେବା। କାହିଁକିନା ଆଜି ଏତେ ବଡ଼ ସମସ୍ୟାର କାରଣକୁ ଖୋଜି ତା'ର ସମାଧାନ ଲାଗି ବାଟଟିଏ ତିଆରି କରିବା ଦ୍ୱାରା, ଯାହା ପ୍ରତ୍ୟେକ ନାଗରିକ ସେତିକି ଖୁସିରେ ସେତିକି ଶାନ୍ତିରେ ଆଗକୁ ବଢ଼ିପାରିବେ, ଏବଂ ମାନିବା ଏବଂ ମାନିବାକୁ କହିବା ପ୍ରତ୍ୟେକ ନାଗରିକଙ୍କର ସେତିକି କର୍ତ୍ତବ୍ୟ ଏବଂ ଦାୟିତ୍ୱ ମଧ୍ୟ।

ତେଣୁ ଶ୍ରୋତାବନ୍ଧୁ ଖାଲି କଥାରେ କହିଦେଲେ ସବୁ କଥା ସରିଯାଏ ନା। ପ୍ରକୃତିକୁ ଭଲ ପାଇବାର ମାନେ ତା ଦେହରେ ଗଛଟିଏ ଲଗାଇ ତାକୁ ବଡ଼ କରିବା, ଶିଳ୍ପ ପ୍ରତିଷ୍ଠା ନାଁରେ ଜଙ୍ଗଲ ପଦା କରିବା ଏବଂ ସହରୀ ନବୀକରଣ ଯୋଗୁଁ ସବୁଜ ବନାନୀକୁ ଧ୍ୱଂସ କରିବା, କଳକାରଖାନାର ନିର୍ଗତ ବିଷାକ୍ତ ଧୂଆଁ ବାୟୁମଣ୍ଡଳକୁ ବିଷାକ୍ତ କରିବା, ସମୁଦ୍ର ଜଳ ବିଷାକ୍ତ ଯୋଗୁଁ ସାମୁଦ୍ରିକ ଜୀବମାନେ ମୃତ୍ୟୁବରଣ କରିବା, ଆଜି ଋତୁଚକ୍ରରେ ପରିବର୍ତ୍ତନ ଦେଖାଦେବା, ଜଙ୍ଗଲର ପଶୁପକ୍ଷୀମାନେ ଜଙ୍ଗଲର ଅବକ୍ଷୟ ଯୋଗୁଁ ନିଜର ବାସସ୍ଥାନକୁ ହରାଇବା ଏବଂ ବିଭିନ୍ନ ରୋଗର ଶିକାର ହେବା, ଶେଷରେ ଆମ ଏ ମଣିଷ ସମାଜ ପ୍ରତି ମୁହୂର୍ତ୍ତରେ ଋତୁଚକ୍ରର ଏଭଳି ପରିବର୍ତ୍ତନରେ ନିଜେ ନିଜର ଜୀବନକୁ ନେଇ ଆଜି ଦୋଛକିରେ ଛିଡ଼ା ହେବା। କୁହନ୍ତୁ ତ ଶ୍ରୋତାବନ୍ଧୁ, ଏତେସବୁ କଥା ପାଇଁ ଆଜିର ଦିନରେ ଆପଣ କାହାକୁ ଦାୟୀ କରିବେ?

କଥା ଭିତରେ ରହି ନିଜେ ସବୁ କଥାକୁ ମାନି ଅନ୍ୟମାନଙ୍କୁ ମାନିବାକୁ କହିବାର ଅର୍ଥ ଆମେ ପ୍ରତିଟି ମଣିଷ ଆଜି ନିଜେ ନିଜ ଜୀବନକୁ ନେଇ ସେତିକି ସଚେତନ ହେବା, ନିଜ ଜୀବନକୁ ଭଲ ପାଇବା। କାହିଁକିନା ବେଳେବେଳେ ଆମ ଭିତରର ଅହଂଭାବ ଏବଂ ସଚେତନତାର ଅଭାବ ଯୋଗୁଁ ଆମେ ବେଳେବେଳେ ନିଜ ବାସ୍ତବତା ଭିତରୁ ଅନେକ ଦୂରକୁ ଚାଲିଯାଇଥାଉ। କିନ୍ତୁ ଆମେ ଏ ମାଟିର ମଣିଷ, ଦିନେ ମାଟିରେ ମିଶିଯିବା। ତେଣୁ ସେ ମାଟିକୁ ଆଜି ସୁରକ୍ଷା ଦେବାରେ, ମାଟିକୁ ସବୁଜିମାପୂର୍ଣ୍ଣ କରି ଭରସକ ବାର ମାସ ଛଅ ଋତୁ ଭିତରେ ଆସନ୍ତୁ ଆଜି ଆମେ ଆମ ଅତୀତକୁ ପାଇବା। ସେହି ଶୀତ ବସନ୍ତ ଅବା ବର୍ଷା ଭିତରେ ଗଛର ଡାଳରେ ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ, ସେହି ଅଗଣା ଅଗ୍ନି ବନସ୍ତ ତଥା ଦୂର ପାହାଡ଼ କୋଣର ଇନ୍ଦ୍ରଧନୁର ସେହି ସାତ ରଙ୍ଗ, ଦୂର ତାଳବଣ ସବୁଜ ଧାନ କ୍ଷେତ, ଆକାଶ ସେତିକି ନିର୍ମଳ, ଦୂରରୁ ଆସି ଛୁଇଁ ଦେଇଯାଉ ଏ ଦେହକୁ ସେହି ଶୁଦ୍ଧ ମନ୍ଦ ମନ୍ଦ ପବନ। ଶ୍ରଦ୍ଧବନ୍ଧୁ, ନୀଳ ଆକାଶରେ ପକ୍ଷୀ, ପଶ୍ଚିମ ଆକାଶରୁ ସୂର୍ଯ୍ୟ ବୁଡ଼ିବା ଆଗରୁ ସେହି ନାଲି କିରଣ, ସତରେ ପ୍ରକୃତିକୁ ସେତିକି ସୁରକ୍ଷା ଦେଇପାରିଲେ ପୁଣି ଆମେ ଖୋଜି ପାଇପାରିବା ଆମର ସେହି ଅତୀତକୁ। ତେଣୁ ନା ଥିବ ଏଇ ଡର, ଖରାକୁ ଥିବ ଏ ଜୀବନ ପ୍ରତି ସେତିକି ଭୟ। ତେଣୁ ଶ୍ରୋତାବନ୍ଧୁ, ଆମେ କ'ଣ ଏତିକି କରିପାରିବାନି? ତେଣୁ ଆସନ୍ତୁ ଆମେ ଖରା ଦାଉରୁ ନିଜକୁ ବଞ୍ଚାଇ ରଖିବା ପାଇଁ ଗଛ ଲଗାଇବା, ଯେମିତି ଠିକ୍ ସମୟରେ ଘନେଇ ଆସିବ ବର୍ଷା, ଉଦା କରିଦେବ ପୃଥିବୀର ବକ୍ଷକୁ, ଆଉ ଶୀତଳ ପ୍ରଦାନ କରିବ ଏ ଜୀବନକୁ, ଏ ମନକୁ। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନରେ ମୁଁ ଥିଲେ ନଳିନୀକାନ୍ତ ବିଶ୍ୱାଳ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ବିସର୍ଜନ, ରଚନା ସୁରେନ୍ଦ୍ର ମହାନ୍ତି, ବେତାର ରୂପାନ୍ତର ଶ୍ରୀମନ୍ତ ମହାନ୍ତି, ପ୍ରଯୋଜନା ଦାଶରଥୀ ପ୍ରସାଦ ଦାସ। ନାଟକ ବିସର୍ଜନ।
1: ଆଶ୍ୱିନ ମାସରେ ବି ନଈରେ ପାଣି ମନ୍ତେ ନାହିଁ। ଏଇ ନଈର ପାଣିରେ ସାଧବମାନେ ବୋଇତ ନେଇ ବଣିଜ କରିବାକୁ ଯାଉଥିଲେ। ତିଏ କୂଳ ଖାଇ ଉଛୁଳି ଉଠୁଥିଲା ନଈଟା।
2: କବାଟ ଖୋଲିଲ
3: କଣ ହେଲା ନରହରି?
2: ସାନ୍ତି
3: କଣ ହେଲା?
2: କୁଆଡେ ପଳେଇଛନ୍ତି?
3: କାହିଁ ଶୋଇବା ଘରେ ନାହାନ୍ତି?
2: ଆଉ ଔଷଧ ଖାଇବାକୁ ଦେଲି, ବିଛଣା ପାରିଦେଲି, ଶୋଇଲେ ଏଇନେ ଦେଖିଲା ବେଳକୁ ବିଛଣା ନାହାନ୍ତି।
3: ତୋଟା ନିଲାମ ନୋଟିସଟା ତାଙ୍କୁ ପାଗଳ କରିଦେଲାଣି।
2: ଏତେ ରାତିରେ କୁଆଡେ ଖୋଜିବି, କଣ କରିବି?
1: ଚହ୍ନ ଆଲୁଅରେ ଚକ୍ ଚକ୍ ମାରୁଥାଏ ନଈର ପାଣି, ଠେଉ ଠେଉକା ଚଳ ଚଞ୍ଚଳ। ନଈ ଆରପଟେ ଜଙ୍ଗଲ, ଘଞ୍ଚ ଜଙ୍ଗଲ ଥିଲା। ଜଙ୍ଗଲରେ ଅସୁମାରୀ ପଶୁପକ୍ଷୀ, କୁଆଡେ ଗଲା ସେ ଘଞ୍ଚ ଜଙ୍ଗଲ? ଚଳନ୍ତି ସଭ୍ୟତା ଭିତରେ ଲୀନ ହେଇଗଲେ ସବୁ ଜଙ୍ଗଲ, ସବୁ ଜୀବଜନ୍ତୁ ଆଉ ପଶୁପକ୍ଷୀ।
4: କଣ ହେଲା?
2: ଘର ଉଡି ପାଣି ଆସି ହେଲାଣି, ପଚାରୁଛି କଣ ନା?
4: ଓ କଣ ହେଇଛି ନରି ଭାଇ?
2: ଆରେ ସାଥେ କୁଆଡେ ପଳେଇ ଯାଇଛନ୍ତି।
4: କୁଆଡେ ପଳେଇଛନ୍ତି?
2: ହଁ
4: କୁଆଡେ?
2: ଆରେ ଖିଆ ପିଆ ସାରି ଶୋଇଥିଲେ, ଏଇନେ ଦେଖିଲା ବେଳକୁ ନାହାନ୍ତି। ଓହାସ ଗୋଟା ଯାକ ଖୋଜି ସାରିଲେଣି,
4: ଫାଟକ ବାହାରକୁ ପଳେଇ ଯାଇ ନାହାନ୍ତି ତ?
2: ତୁ ଦୁଆର କଣ ଜଙ୍ଗଲ ହେଇ ମାରିବାକୁ ରହିଛନ୍ତି? ଫାଟକ ଦେଇ ସାଥେ ଚାଲିଗଲେ ତୋର ଟିକେ ଆଉ ନିଘା ନାହିଁ ନା? ଖାଲି ଗଞ୍ଜେଇ ଟାଣି ଘୁଙ୍ଗୁଡ଼ି ମାରୁଥା, ବୁଝିଲୁ? ମଣିଷ ଏଥିରେ କଣ କରିବ କିଛି ବୁଝିପାରୁନି।
1: ମୋ ପୂର୍ବ ପୁରୁଷଙ୍କ ପରି ପଛକୁ ପଛ ଉଜୁଡ଼ି ଗଲା ଏ ଜଙ୍ଗଲ। ଜଙ୍ଗଲ କଟା ହେଇ ସହର ବଜାର କଳକାରଖାନା ସବୁ ତିଆରି ହେଲା। ଗଛ ବୃକ୍ଷ ନଥିବା ଟାଙ୍ଗରା ନଈବନ୍ଧ ଆଉ ମୁଣ୍ଡିଆ ପାହାଡ଼ ସବୁ ବର୍ଷା ଦିନେ ଧୋଇ ହେବାକୁ ଲାଗିଲା। ନଈବନ୍ଧର ମାଟି, ମୁଣ୍ଡିଆ ପାହାଡ଼ର ମାଟି, ଗୋଡ଼ି ପଥର ସବୁ ବର୍ଷା ପାଣିରେ ଧୋଇ ହେଇ ନଈରେ ମିଶିଲା। ଆଉ ତାପରେ କଳୁଷିତ ହେଲା, ଦୂଷିତ ହେଲା କଳା ରଙ୍ଗର ଏଇ ନଈ ପାଣି।
3: ନରହରି, ନରହରି,
2: କଣ ହେଲା?
3: ଜଲ୍ଦି ଆସିଲ,
2: କଣ ହେଲା ଦେଇ?
3: ଦେଖିଲ ଏ ଛାତ ଉପରେ କାହାର ଗୋଟେ ଛାଇ
2: ଛାଇ
3: ହେଇ ତ ଏ ଛାତ ଉପରେ ଲାଇଟର ଜଳେଇ ବାବା ସିଗାରେଟରେ ନିଆଁ ଲଗାଉଛନ୍ତି।
1: ମଧୁମୁର ନରକ ବିନାଶନ କରୁଣାସନ, ଜୟ ଜୟ ଦୀପ ହରି, ଜୟ ଜୟ ଦୀପ ହରି, ଜୟ ଜୟ ଦୀପ ହରି।
2: ସାନ୍ତେ ସାନ୍ତେ
1: କି?
2: ମୁଁ ସାନ୍ତେ।
1: ଏତେ ରାତିରେ ଏଠି?
2: ରାତି ଆସି କେଜା ହେଲାଣି, ଶୋଇବେନି?

0: ମୁଁ ସାନ୍ତେ
1: ଇତି ରାତିରେ ଏଠି
0: ରାତି ଆସି କେଜେ ହେଲାଣି ଶୋଇବେନି
1: ଚହ୍ନ ଆଲୁଅରେ ନଈଟାକୁ ଦେଖିବାକୁ ଆସିଥିଲି ହେଲେ ମୋ ପିଲାଦିନର ସେ ଉଛୁଳା ନଈ ଆଉ ନାହିଁ ଦେଖୁନୁ ନଈଟା କେମିତି ପୋତି ହେଇ ସାପେଇ ଗଲାଣି
0: ଏଇ ନଈରୁ କେତେ ପାଣି ଆମେ ପିଇଛେ
1: ଏବେ କ'ଣ ସେ ପାଣି ତୁ ପିଇପାରିବୁ
0: କାହିଁ ପିଇପାରିବିନି
1: ନା ପାରିବୁନି ନଈର ପାଣି ସହର ମଇଳାରେ କଳା ହେଇଗଲାଣି ଆଉ ଏ ଜହ୍ନରାତି ସହରର ମେଳାମେଳା ନିଅ ନାଲୁଅ ଆଉ କଳକାରଖାନା ଧୂଳି ଧୂଆଁ ଭିତରେ ଜହ୍ନଟା ବି ମଳିଛା ଦିଶୁନି
0: ହଉ ଶୋଇବେ ଚାଲନ୍ତୁ

0: ବାବାଙ୍କର ମୁଣ୍ଡ ଆଜି ବି ଠିକ ନାହିଁ। ଏତେ ଜୋରରେ ତ ସେ କେବେ ହେଲେ ଗୀତ ଗୋବିନ୍ଦା ପଢ଼ାନ୍ତିନି। ହଁ, ତୋଟା ନିଲାମ ନୋଟିସ୍ଟା ତାଙ୍କ ମୁଣ୍ଡ ଖରାପ କରିଦେଲାଣି। ଏଇ ତ ବାବାଙ୍କର ଗୀତ ଗୋବିନ୍ଦା ପଢ଼ା ସରିଲା। ଯାଏ ନରହରିକି ଡାକେ, ସିଏ ଆସିଲେ ବାବାଙ୍କୁ ଚା ଜଳଖିଆ ମେଡିସିନ ଦବ। କାହାକୁ ଏମିତି ପାଟି କରୁଛ ନରହରି?
1: ଦେଖୁନ ଦେଇ ନେତ୍ର,
2: କାହିଁକି ଏମିତି ହଉଛୁ?
1: କଣ କହିବି ସାଥେ, ଏ ନେତ୍ରଟା ଦିନ ଗଞ୍ଜେଇ ଖାଇ ଏଠି ଧୂଳନ୍ତି ଖାଲି। ଆଉ ତେଣେ ଭଙ୍ଗା ପାଚେରି ବାଟେ ଗାଈ ଗୋରୁ ଛେଳି ମେଣ୍ଢା ବଗିଚା ଭିତରେ ପଶି ଲଙ୍କା କାଣ୍ଡ ଭିଆଉଛନ୍ତି।
2: ଆରେ ନରହରି, ଦ୍ୱିତୀୟ ସାହାଲା ଦକ୍ଷିଣ ପାଖ ବଖରାର ଯୋଉ କାନ୍ଥ ଭାଙ୍ଗିକରି ଦୋହଲୁଥିଲା ସେଥିରେ ଢିରା ଲାଗିଲା?
1: ହଁ, କାଲି ଦିଟା ମୂଲିଆ ଲଗେଇଥିଲି, ସେମାନେ କାମଟା ସାରିପାରି ନଥିଲେ, ଆଜି ସକାଳୁ ଆସି ଫେଣି କାମରେ ନାଗିଗଲେଣି।
2: ଢିରା ଦିଟା ଲଗେଇବାକୁ ଏତେ ସମୟ ଲାଗୁଛି?
1: ମୁଁ ନିଜେ ଟିକେ ତଦାରଖ କରିଥିଲେ, ଇଏ କାମ କଣ ବାକି ପଡ଼ିଥାନ୍ତା? ମୋର ତ ଦିନ ଯାଉଛି ଏଇ ନେତ୍ରାକୁ ତଦାରଖ କରିବାରେ। ଆଉ ଦେଖୁନାହାନ୍ତି, ଆଜି ସକାଳୁ ସକାଳୁ ବଗିଚାରେ ପଳିଲେ ଗୋରୁ।
2: ପରମାନଙ୍କ ନାଁରେ ଚୁଗୁଲି କରିବା ତୋର ଗୋଟେ ଆଦତରେ ପଡିଯାଇଛି।
0: ହଉ, ଆଉ ହଁ ସାନ୍ତେ ନାଇଁ ସାନ୍ତେ ଦରକାର ନାହିଁ। ହଁ ଶୁଣ, ମୁଁ ମୋ ଡ୍ରେସ୍ ଆଇରନ୍ କରିବାକୁ ଯାଉଛି, ବାବାଙ୍କୁ ଚା ଦିଅ, ମୋ ସମୟ ନାହିଁ।
1: ହଉ, ମୁଁ ସାଙ୍ଗେ ସାଙ୍ଗେ ଚା ଜଳଖିଆ ନେଇଯାଉଛି।
2: ଚୌଧୁରୀ ବଂଶର କୁଳବଧୁ।
1: ନିଅନ୍ତୁ ସାନ୍ତେ ଚା ଜଳଖିଆ ଆଉ ଔଷଧ, ଜଳଖିଆ ଖାଇସାରି ଔଷଧଟା ଖାଇଦେବେ।
2: ଆରେ ନରହରି,
1: ସାନ୍ତେ
2: କୁଆଡେ ଯାଉଛୁ?
1: ନାଇଁ ସାନ୍ତେ, ଏଇ କାନ୍ଥରେ ଢିରା ଦେବାକୁ ଯୋଉ ଲୋକ ଲଗେଇ ଦେଇଥିଲି ସେଇମାନଙ୍କୁ ଟିକେ ଦେଖି ଆସେ।
2: ହଉ ଯା, ଟେନସନ ଟେନସନ ଟେନସନ।
3: ଭିତରକୁ ଯାଇପାରେ କି?
2: କିଏ? ଓ ନରେଶ,
3: ନମସ୍କାର। ଆଜ୍ଞା,
2: ମୁଁ ତ ତତେ ଡକେଇଲା ପରି ମନେ ହଉନି।
3: ନାଇଁ।

0: ମୋର କିଛି କାମ ଅଛି ଆପଣଙ୍କ ପାଖରେ। ଅବଶ୍ୟ କାମଟା ଆପଣଙ୍କର ବ୍ୟକ୍ତିଗତ, ଏ କଥାରେ ମୋର ମୁଣ୍ଡ ଖେଳିବା ଉଚିତ ନୁହେଁ। ତଥାପି ଯେହେତୁ ଆପଣଙ୍କ ଅନ୍ନରେ ପ୍ରତିପାଳିତ ତେଣୁ
1: ହଉ ହଉ କହ।
0: ଶୁଣିଲି ଆପଣଙ୍କର ପାଞ୍ଚମାଣିଆ ତୋଟାର ନିଲାମ ପାଇଁ ବ୍ୟାଙ୍କ ନୋଟିସ୍ ଦେଇଛି।
1: ହେଲେ ତୁ ଏ କଥା
0: ନେଲି କହୁଥିଲା।
1: ନେଲି ତତେ କଥା କହିଛି?
0: ହଁ ଦେଖନ୍ତୁ, ମୁଁ ଗୋଟେ ସଜେସନ୍ ଦଉଛି, କିଛି ଭାବିବେନି। ଆପଣ ବର୍ତ୍ତମାନ ଆପଣଙ୍କର କିଛି ଜମିବାଡ଼ି ବନ୍ଧା ପକାଇ ସେହି ପଇସାରେ ତୋଟା ମୁକୁଳି ଆଣନ୍ତୁ। ତୋଟା ମୁକୁଳିବା ପରେ ତୋଟାର ସବୁ ଗଛ କାଟି ବିକିଦେଲେ ଆପଣ ଢେର ପଇସା ପାଇଯିବେ। ସେଥିରେ ଆଉ କିଛି ଟଙ୍କା ମିଶାଇ ସେ ତୋଟାରେ ଫ୍ଲାଟ ତିଆରି କରି ଭଡ଼ା ଲଗାଇଦେବେ, କିମ୍ବା ଆପାର୍ଟମେଣ୍ଟ ତିଆରି କରି ବିକ୍ରି କରିଦେଲେ ପ୍ରଚୁର ଟଙ୍କା ପାଇଯିବେ।
1: ଆଶ୍ଚର୍ଯ୍ୟ!
0: ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଆଜ୍ଞା। ଫ୍ଲାଟରୁ ଯେଉଁ ଭଡ଼ା ପାଇବେ ସେଇଥିରେ ସବୁ ଜମିବାଡ଼ି ମୁକୁଳି ଆଣିପାରିବେ।
1: ନରେଶ, ତୁ ଜାଣିନୁ ଚୌଧୁରୀ ବଂଶର ପ୍ରତ୍ୟେକ ଜିନିଷରେ ରହିଛି ଆମ ବଂଶର ବୁନିଆଦି ଆଉ ଖାନଦାନର ଇତିହାସ। ତେଣୁ ଏ ପାଞ୍ଚମାଣିଆ ତୋଟାର ସୌନ୍ଦର୍ଯ୍ୟ ନଷ୍ଟ କରି ପାରା ଫାଡ଼ି ତିଆରି କରିପାରିବିନି, ବୁଝିଲୁ?
2: ଆରେ ନରେଶ, ତମେ ଆସିଗଲଣି, ମୁଁ ବି ରେଡି ହେଇ ତମକୁ ଅପେକ୍ଷା କରିଛି।
0: ହଁ, ଆଉ ଗୋଟେ ଜରୁରୀ ଖବର ଅଛି। ଅମରେନ୍ଦ୍ର ମୋ ପାଖକୁ ଜର୍ମାନରୁ ଫୋନ କରିଥିଲା, ଏଇ ଭିତରେ ସେଇଠିକି ଆସିବ।
1: ଦେଖୁଛୁ ଦେଖୁଛୁ ନେଲି, ମୋ ଫୋନ ପାଇଁ ଅମରେନ୍ଦ୍ର ଏଠିକି ଚାଲି ଆସୁଛି। ସେ ଆସି ପହଞ୍ଚିଗଲେ ମୋର ସବୁ ଚିନ୍ତା ଚାଲିଯିବ, ଯାହା ତୋଟାଟା ରହିଯିବ।
0: ସେ କିନ୍ତୁ ଆସୁଛି ତା ସମ୍ପତ୍ତିର ସବୁ ଅଂଶ ବିକ୍ରି କରିବାକୁ।
1: ବାପ ସାଙ୍ଗରେ ପୁଅର ସମ୍ପତ୍ତି ବାଣ୍ଟ ହବ?
2: ତାଙ୍କ ସମ୍ପତ୍ତି ସେ ନେଇଯିବେ, ସେଥିରେ ତମର କଣ ଅଛି କହିଲ ବାବା?
1: ବାପ ପାଖରୁ ପୁଅ ସମ୍ପତ୍ତି ବାଣ୍ଟ କରିବ? ଆରେ ସେ କଣ ଜାଣିନି ମୋ ଅନ୍ତେ ମୋର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ତାର ବୋଲି ଆସୁଛି ମୋ ସାଙ୍ଗେ ସମ୍ପତ୍ତି ବାଣ୍ଟ କରି ଲୋକ ହସା ହବାକୁ।
0: ସେ କିନ୍ତୁ ଏକା ଆସୁନି ଆଜ୍ଞା, ସାଥିରେ ତା ସ୍ତ୍ରୀ ମଧ୍ୟ ଆସୁଛି।
1: ସ୍ତ୍ରୀ?
2: ହଁ, ଭାଇ ପରା ସେଠି ଗୋଟେ ଜର୍ମାନ ଲେଡିକୁ ବାହା ହେଇଛନ୍ତି, ଆଜିକି ଦୁଇ ମାସ ହବ। ସେମାନେ କିନ୍ତୁ ଆସିଲେ ବାବା ଭାରି ମଜା ହବ। ଆଚ୍ଛା ନରେଶ, ଟାଇମ ହେଇଗଲାଣି ପରା, ଚାଲ। ବାବା ମୁଁ ଆସୁଛି।
1: କେହି କଣ କେବେ ଚିନ୍ତା କରିଥିଲା ଚୌଧୁରୀ ବଂଶରେ ଏହା ସବୁ ଘଟିବ ବୋଲି? ତାଙ୍କ ଝିଅ ପୁଣି ତାଙ୍କ କୋଠିଆ ପୁଅ ସାଙ୍ଗେ ଅବାଧ ମିଳାମିଶା କରିବ?
3: ମୁଁ ଦେଖୁଛି ଲୋକ ଗୁଡାକ ସବୁ ଖରା ପାଡ଼ିକି ଗତି କଲେ, ଆମେ ଯାହାର ଲୁଣ ଖାଉଛ ତାହାରି ତେଲ କାଟୁଛ, ନରକରେ ପଡିବ ରେ ନିମଖ, ଆମେ ନରକରେ ପଡିବ, ବୁଝିଲ?
1: ତୁ ଯେତେ ପାଟି କଲେ କଣ ହବ ନରହରି, ଯୁଗ ପୁରା ବଦଳି ଗଲାଣି, ସମସ୍ତେ ବଦଳି ଗଲେଣି, କେବଳ ଆମେ ତୁହେଁ ବାକି ରହିଛେ।
2: ନରେଶ ପ୍ଲିଜ ପ୍ଲିଜ ଟିକେ ଧୀରେ ଗାଡି ଚଲାଅ ନରେଶ, ଆମର ଆମର ବୟସ ଯଥେଷ୍ଟ ହେଇଯାଇଛି।
0: କାହିଁକି ଏତେ ସ୍ପିଡରେ କାର ଚଳାଉଥିଲି ଜାଣିଛ?
2: ନା।
0: ସହରଟାକୁ ଜଲ୍ଦି ଜଲ୍ଦି ପାରି ହେଇ ଏଇ ଲୋକବାକ ନଥିବା ରାସ୍ତାକୁ ଆସିବାକୁ
2: କାହିଁକି
0: ଭୟରେ?
2: ଏବେ ବି ତମକୁ ଭୟ ଲାଗେ?
0: ତମେ ଆଉ ମୁଁ ଏକାଠି ବୁଲୁଥିବାର ଦେଖିଲେ ସହର ଲୋକମାନଙ୍କୁ ଛକ ବଜାରରେ କିଛି ଦିନ ଗପ ଜମିବାକୁ ବେଶ ଖୋରାକ ମିଳିଯିବ। ଆରେ ହଁ, ଆମର ଏଇ ଗଢି ଉଠିଥିବା ସହର ଲୋକମାନଙ୍କ ଆଦତ ହେଲା ଅନ୍ୟକୁ ଅନେଇ ଦେଖିବା, କିଏ କୋଉଠି କଣ କରୁଛି ତାର ଯଦି କିଛି ହିସାବ ଏ ଲୋକଙ୍କୁ ମିଳିଯାଏ ସେମାନେ ଭାରି ଖୁସିରେ କିଛି ଦିନ ବଞ୍ଚିଯାନ୍ତି, ସେଇ ବିଷୟରେ ଚର୍ଚ୍ଚା କରି କରି।
2: ହେଲେ ନିଜକୁ ଦେଖିବାକୁ ସମୟ ନଥାଏ,
0: ନିଜ ବିଷୟରେ ଭାବିବାକୁ ନିଜକୁ ଚିହ୍ନିବାକୁ, କିନ୍ତୁ ଏ ସହର ଲୋକମାନଙ୍କୁ ଭାରି ଭୟ ଲାଗେ।
2: ହେଲେ ଅନ୍ୟମାନଙ୍କୁ ଦେଖି କ୍ରିଟିସାଇଜ୍ କରିବା ଭାରି ସହଜ,
0: ନିଜକୁ ସଜାଡ଼ିବା ଭାରି କଷ୍ଟ,
2: ଏ ଲୋକମାନଙ୍କ ସଙ୍ଗେ ଚଳିବା ବି ଭାରି ମୁସ୍କିଲ।
0: ସେମାନଙ୍କୁ ଯେତିକି ଯେତିକି ଠୋକର ମାରିବ ସେମାନେ ସେତିକି ସେତିକି ସଜାଡ଼ି ହେବେ, ବୁଝିଲ?
2: ନରେଶ ଦେଖିଲ ଦେଖିଲ
0: କଣ
2: ସହରର ଯେତେ କଳକାରଖାନା ଅଛି ସବୁ ଚିମିନିରୁ କେମିତି ଧୂଆଁ ବାହାରୁଛି।
0: ସହରଠୁ ଦୂରକୁ ପଳେଇ ଆସିଲେ ବୋଲି ସହରଟାକୁ ଭଲ କରି ଦେଖି ହଉଛି।
2: ଆମର ଏ ରାସ୍ତା ସହରଠାରୁ ବହୁତ ଉଚ୍ଚରେ ତ, ସେଇଥିପାଇଁ ସହରଟା ଭଲକି ଦେଖାଯାଉଛି।
0: ମୁଁ ବି ଏମିତି କାରଖାନା କରିବି।

0: ଯୋଉ ଭଙ୍ଗା ପାଚେରୀ ଦେଇ ସହରର ଗାଈଗୋରୁମାନେ ପଶିଆସନ୍ତି ଗୋଟାଏ ଅରମା ଜଙ୍ଗଲ ଭିତରକୁ। ସେଇ ଅରମା ଜଙ୍ଗଲ ଭିତରେ ଏ ଅଧା ଭଙ୍ଗା ଉଆସ, ଆଉ ଉଆସ ଭିତରେ ରହିଛି ଗୋଟାଏ ବିଗତ ଯୌବନା ପାଷାଣ ପ୍ରତିମା।
1: ବାବା, ତମେ ଔଷଧ ଖାଇଲଣି?
0: ଓହୋ, ନରହରି ଆସିଲେ ମତେ ଔଷଧ ଦବ, ତୁ କାହିଁକି ଏତେ ବ୍ୟସ୍ତ ହଉଛୁ କହିଲୁ?
1: ମୁଁ ବ୍ୟସ୍ତ ହେବିନି ତ ଆଉ କିଏ ବ୍ୟସ୍ତ ହବ କହିଲ? ଔଷଧ ପତ୍ର ନ ଖାଇ ଏଠି ନରହରି ସାଙ୍ଗରେ ଅଯଥା ବକର ବକର ହବା କଣ ଦରକାର ଶୁଣେ?
0: ଅଯଥା ବକର ବକର କୋଉ ଗୁଡାକ?
1: ଏଇ ପୁରୁଣା କଥାକୁ ଗୋଳେଇ ଘାଣ୍ଟି ନିଜ ଭିତରେ ଟେନସନ କ୍ରିଏଟ କରିବା କଣ ଦରକାର କହିଲ? ଡକ୍ଟର ସବୁବେଳେ କହୁଛନ୍ତି ପରା ଅନେସେରୀ ଟେନସନ ଯୋଗୁଁ ତମର ବ୍ଲଡ ପ୍ରେସର ବଢୁଛି ବୋଲି।
0: ଆଉ ଏଠି ମୋ ଆଗରେ ଯାହା ସବୁ ଘଟୁଛି ସେସବୁ କଣ ଆଖି ବୁଝି ସହିଯିବି?
1: ବାସ୍ତବତାକୁ ସହିଯିବାଟା ଭଲ ବାବା। ଏ ରାତି ଅଧରେ ଗୁଡାଏ ପୁରୁଣା ଚିଠିକୁ ଧରି ତା ଉପରେ ତର୍ଜମା ଚାଲିଛି ନାହିଁ, ସେଗୁଡାକ ଚିରି ଦେଲେ ସବୁ ଠିକ ହେଇଯିବ।
0: ଆରେ ନେଲି, ତା ଭିତରେ ତୋଟା ନିଲାମ ନୋଟିସଟା ଅଛି ପରା।
1: ହଉ, ସେଟାକୁ ଚିରି ଦେଲେ ସବୁ ସମାଧାନ ହେଇଯିବ। ଯାଉ, ସେ ତୋଟାଟା କଣ ଯେ ମିଳୁଛି ସେଥିରୁ କେ ଜାଣି ତମକୁ, ମୁଁ କିଛି ବୁଝିପାରୁନି।
0: କଣ ହେଲା, ତୋଟାଟା ନିଲାମ ହେଇଯିବ, ତୁ ଏଇଆ ଚାହୁଁଛୁ?
1: ଆଉ ବୁଝେଇବା ଦରକାର ନାହିଁ ବୁଝିଲ ବାବା। ଏ ଜାଗା, ଏ ଭଙ୍ଗା ଉଆସ, ଖଣ୍ଡିଆ ପାଚେରୀ ଆଉ ଏ ଉଜୁଡା ବଗିଚାଟାକୁ ବିକି ଦେଇ ସମୁଦ୍ର କୂଳରେ ଗୋଟେ ବଙ୍ଗଲା ତିଆରି କରିବି ବୋଲି ବାରମ୍ବାର କହିଲେଣି, ହେଲେ ଏଇ ଶୁଖିଲା ନଈ କୂଳରେ ଏ ଭଙ୍ଗା ରଙ୍ଗଛଡ଼ା ଉଆସରେ କି ମୋହ ଲାଗିଛି କେ ଜାଣି?
0: କଣ କହିଲୁ, ନଈ କୂଳରୁ ଉଠିଯାଇ ସମୁଦ୍ର କୂଳରେ ଘର କରି ରହିବି? ନଈ ସମୁଦ୍ରରେ ମିଶି ତାର ନିଜତ୍ୱ ହରିଲା ପରି ମୁଁ କାହିଁ କେତେ ପୁରୁଷର ଉଆସ ବିକ୍ରି କରି ଥାଇ ଯେବି ସମୁଦ୍ର କୂଳରେ ବଙ୍ଗଲା ତିଆରି କରିବାକୁ, ଚୌଧୁରୀ ବଂଶର ଇଜ୍ଜତକୁ ଲୋପ କରିବାକୁ? ନା, ମୁଁ ପାରିବିନି, ସେ କଥା ମୁଁ ପାରିବିନି। ତା ଛଡ଼ା ପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ି ଅନ୍ୟ କୋଉଠି ରହିବା ମୋ ପକ୍ଷେ ଜମା ସମ୍ଭବ ନୁହଁ।
1: ଯଦି ଏଇ ତୋଟା ଏ ଭଙ୍ଗା ଉଆସ ଆଉ ତମ ଜଗନ୍ନାଥଙ୍କ ପାଖରୁ ତମ ମୋହ ତୁଟେଇ ପାରୁନ, ତେବେ ଗାଁକୁ ଯାଇ କିଛି ଚାଷ ଜମି ବିକ୍ରି କରିଦିଅ, ଆଉ ସେଇ ପଇସାରେ ତୋଟା ମୁକୁଳେଇ ଆଣ।
0: ଗୋଟେ ପଟ ଛିଡ଼ି ଆଉ ଗୋଟେ ପଟ ବଢ଼ିବା ଚୌଧୁରୀ ବଂଶର ଇତିହାସରେ ନାହିଁ। ବଂଶର ପ୍ରତ୍ୟେକଟି ଜିନିଷ ଆଜି ପର୍ଯ୍ୟନ୍ତ ବଢି ଆସିଛି ସିନା, କିନ୍ତୁ ଛିଡ଼ିନି।
1: ଏଣିକି ଛିଡ଼ିବା ଆରମ୍ଭ ହେଇଗଲା ବାବା, ଥରେ ଛିଡ଼ିବା ଆରମ୍ଭ ହେଲେ ତାକୁ କେହି ରୋକି ପାରିବେନି।
0: ମୁଁ ତୋଟା ମୁକୁଳି ଆଣିବି।
1: ପ୍ରତ୍ୟେକ ଜିନିଷର ବଢିବାର ବେଗ ଠାରୁ ଛିଡ଼ିବାର ବେଗ ଖୁବ୍ ଅଧିକ।
0: ଛିଡ଼ିବାର ବେଗକୁ ମୁଁ ସମ୍ପୂର୍ଣ୍ଣ ଭାବେ ରୋକିଦେବି।
1: ଆଜି କାନ୍ଥ ଛିଡ଼ୁଛି
0: ନା? ନରହରି ଆଜି ସକାଳେ କାନ୍ଥରେ ଢିରା ଦେବା ପାଇଁ ମୂଲିଆ ଲଗେଇଥିଲା, ଯାଇଛି ଦେଖି ଆସିବାକୁ।
1: ଢିରା ଦେଇ କାନ୍ଥଟାକୁ କେତେ ଦିନ ସମ୍ଭାଳିବ ବାବା?
0: ମୁଁ ବଞ୍ଚିଥିବା ଯାଏ
1: ଆମ୍ବ ତୋଟା ନିଲାମ ହେଇଯିବ।
0: ଅମରେନ୍ଦ୍ର ପାଖକୁ ଟଙ୍କା ପାଇଁ ଫୋନ କରିଛି।
1: ଶେଷରେ ଚୌଧୁରୀ ବଂଶର ଇଷ୍ଟଦେବ ଜଗନ୍ନାଥ କୋ ରାସ୍ତା କଡ଼ ଗଛ ମୂଳରେ ପଡ଼ିବେ। ବାବା, ବାବା, ବାବା,
0: କଣ ହେଲା?
1: ଭାଇ ନିଶ୍ଚୟ ଟଙ୍କା ପଠେଇବେ ବାବା। ନିଜ ପ୍ରପର୍ଟି ପାଇଁ କାହାର ଲୋଭ ନାହିଁ କହିଲ? ଏ ତୋଟା କଣ ତାଙ୍କର ନୁହେଁ? ସେ ପୁରା ଟଙ୍କା ପଠେଇବେ ବୋଲି ତମକୁ ଫୋନରେ କହିଥିଲେ।
0: ତୁ ଠିକ କହିଛୁ, ଫଙ୍କା କାନ୍ଥରେ ଢିରା ଲାଗିଛି କି ନାହିଁ ଦେଖିବାକୁ ନରହରି ଯାଇଥିଲା, ଏତେ ବେଳ ଯାଏ କୁଆଡେ ଗଲା କେ ଜାଣି।
1: ମୁଁ ଯାଉଛି, ନରହରିକି ଡାକିଦେବି, ସିଏ ଆସିଲେ ତମକୁ ଔଷଧ ଦେବ। ନାଇଁ ନାଇଁ ନାଇଁ, ଏ ଅପନ୍ତରା ଘରଟାରେ କାହିଁକି ବସିବ କହିଲ ବାବା? ଚାଲ, ମୁଁ ତମକୁ ତମ ବେଡ୍ରୁମ୍ରେ ଛାଡ଼ି ଦେଇ ଆସିବି, ରାତି ଆସି 11 ବାଜିଲାଣି ପରା।

0: ಕಿಳಿ ಚಳನ್ಮಯಿ ಕುಂಡಳ ಮಂಡಿತ ಖಂಡ ಜುಗಸ್ಮಿತ ಸಾಡಿ ಕಿಳಿ ಚಳನ್ಮಣಿ ಕುಂಡಳ ಮಂಡಿತ ಖಂಡ ಜುಗಸ್ಮಿತ ಸಾಡಿ ಖಂಡ ಜುಗಸ್ಮಿತ ಸಾಡಿ
1: ସାନ୍ତେ ସାନ୍ତେ ହେ ଇଏ କ'ଣ ସକାଳୁ ସକାଳୁ ଠାକୁର ପୂଜା ସାରି ସାନ୍ତେ କ'ଣ ପୁଣି ଶୋଇଗଲେଣି? ଦେହରୁ ପୂଜା ମଠା ଚାଦର ବି କାହା କ'ଣ କାଢ଼ିନାହାନ୍ତି? ହେ ପ୍ରଭୁ ଜଗନ୍ନାଥ, ଆଜି ପୁଣି ତୋଟାଟା ନିଲାମ ହେଇଯିବ। ହେ ଜଗନ୍ନାଥେ,
2: ନରହରି ନରହରି, କୁଆଡ଼େ ଯାଉଛ ମା?
1: ସିନେମା ଦେଖିବାକୁ ଯାଉଛି। ସିନେମା?
2: ସିନେମା ପୁଣି ତମେ, ଘଟଣା କଣ?
1: ସିନେମା ନହେଲେ ନଈ ପଠାରେ ଶୋଇବି, କିଛି ନହେଲେ।
2: ତମ ମୁଣ୍ଡ ଖରାପ ହେଇଗଲାଣି ନା କଣ ମା?
1: ଏଠି କାହାରି ମୁଣ୍ଡ ଠିକ ରହିବନି।
2: କାହିଁ, କଣ ହେଲା?
1: ୱାସରେ ଯାହା ହେଲେ ତମର ମା କଣ ଦାୟା ସେଇ ସବୁ ଭଲ ମନ୍ଦକୁ ତ ସାନ୍ତେ ଆଉ ନରହରି। ସାନୁ ବାବୁ ହେଲେ ଥାନ୍ତେ, କଣ ଗୋଟା କରୁଥାନ୍ତେ? ସିଏ ତ ଆଇଲେନି, କିଛି କହି ହଉନାହିଁ କି ସହି ହଉନାହିଁ।
2: ତମେ ଗଲେ ଯାଉଥା, ଆଜି ତୋଟା ନିଲାମ ହବ, ବାବାଙ୍କୁ ମୁଁ ସମ୍ଭାଳି ପାରିବିନି।
1: ସାନ୍ତକୁ କାହାରି ସମ୍ଭାଳିବା ଦରକାର ନାହିଁ, ତାଙ୍କ କରିବା କାମ ସେ କରିସାରିଛନ୍ତି।
2: ବାବା ବାବା କଣ କରିଛନ୍ତି?
1: ଏଇ ଦେଖ, ନିଦ ଔଷଧ ଖୋଳ, ଗୋଟା ନୁହଁ କି ଦିଟା ନୁହଁ, ଏକାବେଳେ ପୁଞ୍ଜା ଦି ପୁଞ୍ଜା। ଆରେ ଏଇ ହେଇ ତ ନରେଶ ଆସିଲାଣି ଆଉ। ଏ ବାପା, ହେଁ ତୁ ଟିକେ ଗଲୁ ବ୍ୟାଙ୍କ ଆଡ଼େ, ଟିକେ ଚାଲିଗଲୁ।
3: ଏତେ ସକାଳୁ ବ୍ୟାଙ୍କ ତ ଖୋଲି ନଥିବ, ତା ଛଡ଼ା ମୁଁ ବ୍ୟାଙ୍କକୁ କାହିଁକି ଯିବି? କଣ ହେଇଛି?
1: ଭଲ ପୁଅରେ ତୁ, ଆଜି ପରା ବ୍ୟାଙ୍କ ବାଲା ତୋଟା ନିଲାମ କରିନେବେ।
3: ମୁଁ କଣ କରିବି?
1: ଆରେ ତୁ ଚାହିଁଲେ ନିଲାମଟାକୁ ଆଉ କିଛି ଦିନ ଘୁଞ୍ଚେଇ ଦେଇପାରିବୁନି? ଯା ବାପା ଚେଷ୍ଟା କର। କଣ ଚେଷ୍ଟା? ସାନ ବାବୁ ବିଦେଶରୁ ଆସିଗଲେ ସବୁ ଠିକ ହେଇଯିବ, ଯେତେ ହେଲେ ସେ ତ
3: ବ୍ୟାଙ୍କକୁ ଯାଇ ମୁଁ ବା କଣ କରିପାରିବି କହିଲ? ନିଲାମ ତାରିଖ ତ ଠିକ ହେଇସାରିଛି, ସେମାନେ କଣ କାହା କଥା ଶୁଣିବେ?
2: ହଁ, ଏ ପରିସ୍ଥିତିରେ କେହି କିଛି କରିପାରିବେନି ନରହରି।
1: ମୋ ଧନଟା ପରା, ଯା ଟିକେ ଚେରେଷ୍ଟା କର। ଆରେ ସାନ୍ତ ତୋ ଲାଗି କଣ ନ କରିଛନ୍ତି କହିଲୁ? ସାନ୍ତ ନଥିଲେ ମୁଁ କଣ ତତେ ପାଠ ପଢେଇ ଏଣୁ ଟିକେ କରିପାରିଥାନ୍ତି? ସେ ତୋ ପାଇଁ ଏତେ କାମ କରୁଛନ୍ତି, ତୁ ଏଇତକ କରିଦେ ତାଙ୍କ ପାଇଁ।
3: ତମେ ବୁଝିପାରୁନ ବାପା, ବର୍ତ୍ତମାନ ଆଉ କିଛି ହେଇପାରିବନି।
1: କଣ କହିଲୁ?
3: ଆଗରୁ କହିଥିଲେ ହୁଏତ କିଛି ଗୋଟେ ବନ୍ଦୋବସ୍ତ କରିଦେଇଥାନ୍ତି, ଏ ଶେଷ ମୁହୂର୍ତ୍ତରେ
2: ନିଲାମଟାକୁ କିଛି ଦିନ ପାଇଁ ଘୁଞ୍ଚେଇ ଦେଲେ ଅଧିକ ଲାଭ କଣ ହେଇଯିବ ଯେ? ତୋଟା ତ ରହିଯିବନି, ଟଙ୍କା ଚିନ୍ତାରେ ବାପାଙ୍କର ଟେନସନ ବଢିବା ଛଡ଼ା ଆଉ କିଛି ହେଇପାରିବନି।
1: ନାଇଁ, ଏଇ ଦି ଚାରି ଦିନ ଭିତରେ ସାନବାବୁ ନିଶ୍ଚୟ ଆସିଯିବେ। ସେ ଆସିଗଲେ ସାନ୍ତଙ୍କର ବାପା, ମୋ ଧନଟା ପରା, ଯା ମୋ ସାନ ବାପା ମାନେ ସାନ୍ତଙ୍କ ପାଇଁ ଏଇଟାକୁ କରିଦେ।
3: ଓହୋ, କହିଲି ପରା ବର୍ତ୍ତମାନ ଆଉ କିଛି କହିହବନି, ସବୁ ତା ଆଗରୁ ସରିଯାଇଛି।
1: ହେଲେ ତତେ ପୁଅ ପରି ପାଳିଲେ, ପଇସା ଖଟେଇଲେ, ତୁ ତାଙ୍କ ପାଇଁ ଏତିକି କରିପାରିବୁନି? ଠିକ ଅଛି, କେହି ଯିବା ଦରକାର ନାହିଁ, ମୁଁ ଏକା ଯିବି। ହଁ, ମୁଁ ଏକା ଯିବି, ଚେଷ୍ଟା କରିବି, ବ୍ୟାଙ୍କବାଲାଙ୍କୁ ଗୁହାରି କରିବି, ଗୋଡ଼ ଧରିବି, କେହି ନ ଯାଅ, ମୁଁ ଏକା ଯିବି। ମୋ ନିଜ ହାତରେ ଗଛ ଲଗେଇ ଯୋଉ ତୋଟା ମୁଁ କରିଥିଲି ସେଇଟାକୁ ପର ହାତରେ ଟେକି ଦେଇ ପାରିବି ନାହିଁ, ବୁଝିଲୁ? ମୁଁ ଯାଉଛି।
3: ଏମିତିଆ ଲୋକେ କିଛି ନ ବୁଝି ନ ଶୁଝି ଏମାନଙ୍କ ପାଇଁ ଆମେ କାହିଁ କଷ୍ଟ ସହି? କଣ ପାଇଁ?
2: ଏ ସମୟରେ ସେ ସେମିତି ହେବା ସ୍ୱାଭାବିକ।
3: ଆରେ ତୋଟା ନିଲାମ ହବା କଥା ହବ, ତୋଟା ତ ଆଉ ସବୁଦିନ ରହିନଥାନ୍ତା।
2: ତା ଛଡ଼ା ତୋଟାଟା ନିଲାମ ହେଇଗଲେ ଆମର ବା କଣ କ୍ଷତି ହେଇଯିବ?
3: କିଛି କ୍ଷତି ହବନି।
2: ବାବାଙ୍କର ହୋସ ଆସିଲାଣି ବୋଧେ।
3: କାଇଁ, କଣ ବେଶ ହେଇଥିଲେ?
2: ମେଞ୍ଚାଏ ସ୍ଲିପିଂ ପିଲ୍ ଖାଇ ଶୋଇଛନ୍ତି।
3: ତାହେଲେ ହୋସ ଆସିନଥିବ, ବାଉଳି ଚାଉଳି ହଉଥିବେ, ସ୍ଲିପିଂ ପିଲ୍ ଖାଇଲେ ଏମିତି ହୁଏ। ମୋ କହିବା ଅନୁସାରେ କାମ କରିଥିଲେ ଆଜି ତାଙ୍କୁ ସ୍ଲିପିଂ ପିଲ୍ ଖାଇ ବେହୋସ ହେବାକୁ ପଡ଼ିନଥାନ୍ତା। ବହୁତ ବୁଝେଇଲି, ତୋଟା ମୁକୁଳିବାର ବହୁତ ବାଟ ବତେଇଲି, ହେଲେ
2: ବାବାଙ୍କୁ କନଭିନ୍ସ

0: ମୁକାଳିବା ସତରେ ଭାରି ମୁସ୍କିଲ।
1: ଏବେ ତୋଟା ମୁକାଳିବା ତାଠୁ ଆହୁରି ମୁସ୍କିଲ।
0: ତୋଟାକୁ ମର୍ଗେଜ୍ ରଖି ବାବା ଲକ୍ଷେ ଟଙ୍କା ଲୋନ୍ କରିଥିଲେ।
1: ଆଜି ନିଲାମରେ ସରକାରୀ ଡାକ ହେଇ ହେଇ 2.5 ଲକ୍ଷ ଟଙ୍କା ହେବ।
0: ତାପରେ ଲୋକେ କେତେ ନାହିଁ କେତେ ବଢିଯିବେ।
1: ମ୍ୟାକ୍ସିମମ୍ 10 ଲକ୍ଷ କିମ୍ବା 20 ଲକ୍ଷ।
0: 10-20 ଲକ୍ଷ?
1: ହଁ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। 10-20 ଲକ୍ଷ ଟଙ୍କା ଆଜିକାଲି ଲୋକଙ୍କ ପାଇଁ କିଛି ନୁହେଁ।
0: ଆଉ ତମ ପାଇଁ?
1: ଆରେ ନାଇଁ ନାଇଁ ନାଇଁ ନାଇଁ ନାଇଁ, ତମ ବାପାଙ୍କ ତୋଟାକୁ ପୁଣି ମୁଁ? ହଁ, ଆଉ କାହାର ହେଇଥିଲେ ହୁଏ ତ।
0: ଆରେ ଗୋଟେ ଜିନିଷ ସବୁବେଳେ ତ ଆଉ ଜଣଙ୍କ ପାଖରେ ରହେନି, ଜଣଙ୍କ ହାତରୁ ଆଉ ଜଣଙ୍କ ହାତକୁ ଯାଏ।
1: ଠିକ ସେତିକି ବେଳ ସମୟରେ ଜଣେ ଦୁଃଖ ପାଏ, ଆଉ ଜଣେ ଖୁବ୍ ଖୁସି ବି ହୁଏ।
0: ଖୁସି ହେଉଥିବା ଲୋକକୁ ଦେଖିଲେ ନିଜକୁ ବି ଭାରି ଖୁସି ଲାଗେ,
1: ବୁଝିଲ? ଆଜି ସନ୍ଧ୍ୟାରେ ମୁଁ ତମକୁ ଖୁସିରେ ଫାଟି ପଡ଼ିବାର ଦେଖିବି।
0: ତମେ ତାହେଲେ ଆଜି ସନ୍ଧ୍ୟାରେ ନିଶ୍ଚୟ ଆସିବ ଖୁସିରେ?
1: ତା ନହେଲେ ଖୁସିରେ ଫାଟି ପଡୁଥିବା ଝିଅଟିକୁ ତମକୁ ଝିଅ ବୋଲି କହିବି?
0: ଆଜି ସନ୍ଧ୍ୟାରେ ମୁଁ ତାହେଲେ ବହୁତ ଖୁସି ହେବି।
1: ସିଓର ସିଓର।

चार लक्ष एक पांच लक्ष एक।

0: ସତରେ ନରି ଭାଇ, ପାଞ୍ଚ ମାଣିଆ ତୋଟାଟା ସିନା ନିଲାମ ହେଇଗଲା, ହେଲେ ଆମକୁ କଣ କଷ୍ଟ ଲାଗୁନି?
1: ଲାଗିବ ନାହିଁ କେମିତିରେ, ଆମେ ପା ସେଇ ତୋଟାର ଆମ୍ବ ଯୁଗ ଯୁଗ ଧରି ଖାଇ ଆସିଛେ।
0: କେତେ କିସମର ଆମ୍ବ ହଉଥିଲା ନାହିଁ, ବରଷକ ଯାକ ଆମ୍ବ କିଣିବାକୁ ପଡ଼ୁନଥିଲା।
1: ଏ ତୋଟା ଯେ କିଣିଥିବ ସିଏ କଣ ସେ ତୋଟାକୁ ଆଉ ରଖିବ, ହାଣି ଗାଟି ସବୁ ପଦା କରିଦେବ।
0: ବୁଝିଲୁ ନରି ଭାଇ, ତୋଟା ଯୋଗାଳ ପାଇଁ ଯୋଉ ଚାଳିଆ ଖଣ୍ଡେ ହେଇଥିଲା ସେଥିରେ ଗୋଟେ ଭିକାରୀ ଆଉ ଭିକାରୁଣୀ କେବେଠୁ ରହୁଥିଲେ, ସେମାନେ ଏଲେ କୁଆଡେ ଯିବେ କେଜାଣି।
1: କୁଆଡେ ଆଉ ଯିବେ, କୋଉ ରାସ୍ତା କଡ଼ରେ ପଡ଼ିବେ, ନହେଲେ ଷ୍ଟେସନରେ ଶୋଇବେ। ଆଉ
0: ତୋଟାଟା ନିଲାମ ହେଇଗଲା ନାହିଁ ଯେ, ସାନ୍ତଙ୍କର ଗୋଟେ ଅଙ୍ଗ ଚାଲିଗଲା ବୋଲି ଜାଣ।
1: ଏ ବୟସରେ ସାନ୍ତଙ୍କ କପାଳରେ ଫେଣି ଏତେ ହୀନସ୍ଥା ଲେଖା ଥିଲା। ଏଇ ଏଇ ସାନ୍ତଙ୍କ ହଉ ସାଇଲାଣି ନେତ୍ରା, ଆଇଲୁ ଆଇଲୁ ଆଇଲୁ,
0: ହଉ ଚାଲ ଚାଲ। ଏ ନରି ଭାଇ, ନେଲି ଦେଇ କଣ ଘରେ ନାହାନ୍ତି ନା କଣ?
1: ନାଇଁ ବା, ନେଲି ଦେଇ ନରେଶ ସାଙ୍ଗରେ କୁଆଡେ ଯାଇଛନ୍ତି।
2: ଖାଇଲା ବେଳେ ଏତେ ଜୋରେ ହସିବା ପୁଣି ଏ ବୟସରେ ଶୋଭା ପାଏ ନା।
3: ଆଚ୍ଛା କହିଲ, ଖାଇବା କେମିତି ଲାଗୁଛି?
2: ଖୁବ ବଢିଆ, ବଢିଆ ପ୍ରିପାରେସନ, ଡେଲିସିୟସ।
3: ଏଇଟା ଆମ ସହରର ସବୁଠୁ ବଡ ଆଉ ଦାମିକା ହୋଟେଲ।
2: ଜାଣିଛି।
3: କେମିତି?
2: ବହୁତ ଥର ଆଗରୁ ଆସିଛି।
3: କାହା ସାଙ୍ଗରେ?
2: ବାବାଙ୍କ ସାଙ୍ଗେ, ଭାଇଙ୍କ ସାଙ୍ଗେ।
3: ଆଉ କାହା ସାଙ୍ଗେ?
2: ଆଜି ତମ ସାଙ୍ଗରେ ଆସିଲି, ଆଉ ସେଇଥିପାଇଁ ଖାଇବାର ଟେଷ୍ଟଟା ବହୁତ ବଢିଯାଇଛି।
3: ରିଅଲି?
2: କାଇଁ କଣ ବିଶ୍ୱାସ ହଉନି?
3: ବିଶ୍ୱାସ ହଉନଥିଲେ ତୋଟା କିଣିବାର ପ୍ରଥମ ଖବର ତମକୁ କେମିତି ଦେଇଥାନ୍ତି।
2: ଆରେ ହଁ, ତମ ପାଖରେ ଏତେ ଟଙ୍କା ଥିବ ଏକଥା ମୁଁ ଭାବିନଥିଲି।
3: ହଠାତ୍ ଏତେ ଟଙ୍କା କାହା ପାଖରେ ନଥାଏ।
2: ଏକା ବେଳିକି ଏତେ ଗୁଡ଼ାଏ ଟଙ୍କା ତମେ କେମିତି ଯୋଗାଡ଼ କଲ ଯେ?
3: ସେଇଟା ମୋର ସିକ୍ରେସି, ସେ ବାବଦରେ ମୋତେ କିଛି ପଚାରୁନି। ଆରେ ତମେ ପାଣି ପିଇଦେଲ କଣ? ଆଉ କିଛି ଖାଇବନି?
2: ନା, ବହୁତ ଖାଇଦେଲି।
3: ଆଚ୍ଛା, ମୁଁ ଖାଇସାରିବା ଯାଏ ଅପେକ୍ଷା କରିବ ତ?
2: କି ଅଦ୍ଭୁତ କଥା, ଆଉ କଣ ଅପେକ୍ଷା କରନ୍ତିନି? ତମ ସାଙ୍ଗରେ ଆସିଛି, ତମକୁ ଛାଡି ଦେଇ ଚାଲିଯିବି ନା କଣ? ମୁଁ ଏଇଟା କଣ କେବେ ସମ୍ଭବ ହେଲାନି?
0: ନରି ଭାଇ, ନରି ଭାଇ, ଏ ନରି ଭାଇ, ଆରେ କୁଆଡେ ଗଲୁ? ମୋ ଦେଖିବା ଦେଖିବା
1: କଣ ହେଇଛି ରେ?
0: ସାନ୍ତେ ପାଗଳ ହେଇଗଲେଣି
1: ଇଏ ଉଆସରେ, ସମସ୍ତଙ୍କ ମୁଣ୍ଡ ତ ଖରାପ, ଆଉ କାହା ମୁଣ୍ଡ ଠିକ ଅଛି କି?
0: ଓହୋ, କଣ ଗୋଟେ କର, ମୁଁ ଏକୁଟିଆ ସମ୍ଭାଳି ପାରିବିନି ବୋଲି ତୋ ପାଖକୁ ଯାଇ ଆସିଛି।
1: ଆରେ କଣ ହେଇଛି କହୁନ,

0: ସାଆନ୍ତେ ଯୁଦ୍ଧ କରୁଛନ୍ତି ପରା
1: ଯୁଦ୍ଧ
0: ହଁ ଖଣ୍ଡା ଧରି
1: କାହା ସାଙ୍ଗରେ
0: ଏକା ଏକା ପବନ ସାଙ୍ଗରେ ରଙ୍ଗମହଲ ଭିତରେ
1: ଚାଲୁ ଚାଲୁ
0: ଦେଖୁନୁ କହିଲୁ ନରି ଭାଇ କଣ କରିବା
1: ସାଆନ୍ତେ ତ ଯେତେ ଜୋରରେ ତରବାରୀ ଘୁରଉଛନ୍ତି ତା ଭିତରକୁ ପଶି ହବନି ଯାହା କରିବା କଥା ଏଇଠି ଥାଇ ସିନା କରିବା
0: ସାଆନ୍ତେ ସାଆନ୍ତେ
1: ତୁ ପାଟି ଚୁପ୍ କର ବୁଝିଲୁ ତୁ ଚୁପ୍ କର ର ସାଆନ୍ତେ ସାଆନ୍ତେ ସାଆନ୍ତେ
0: ଓହୋ ଏଇନେ ତାଙ୍କୁ ତ କିଛି ଶୁଭୁନି ଆଉ
1: କଣ କେମିତି କରି ତାଙ୍କୁ ବନ୍ଦ କରିବା ନା ସାଆନ୍ତେ ସାଆନ୍ତେ ଦେଖିଲେ ଦେହ ସାରା ଖାଲି କେମିତି ଅଳନ୍ଧ ଆଉ ଓଢିଆଣି ଜାଲ ସବୁ ଗୁଡେ ହେଇଗଲାଣି ସାଆନ୍ତେ ରହିଯାନ୍ତୁ ସାଆନ୍ତେ ରହିଯାନ୍ତୁ ଗଲା ଗଲା ଗଲା ଗଲା ଗଲା ଦେଖିଲ ନିଜ ତରବାରରେ ନିଜ ଚୋଟରେ ନିଜ ବାପାଙ୍କ ଫଟୋ ରଖି ବି କାଟିଲ ଗଲା ସରିଗଲା ତ ଆଉ
2: ମୋ ଖଣ୍ଡା ଚୋଟରେ ବାପାଙ୍କ ଫଟୋ ଚିରିଗଲା
1: ଆଗେ ତଲବାର ତ ଛାଡ଼ିଲ ଛାଡ଼ନ୍ତୁ ଛାଡ଼ନ୍ତୁ ଏ ନେତ୍ରା ନେଲୁ ଧରିଲୁ ଏଇ ତଲବାର ଯାଉ
2: କୋଉଠି କୋଉଠି ଚୋଟ ଲାଗିଛି କୋଉଠି ଚୋଟ ଲାଗିଛି ମୋ ବାପାଙ୍କ ଫଟୋରେ
1: ନାଇଁ ଲାଗିନି ଯେ ମୁଁ ପାଟି କରି ନଥିଲି ତ ଏଇନେ ଟିକକୁ ଯାଇଥାନ୍ତା ଆଉ
2: ହେ ମୋ ବାପାଙ୍କ ଫଟୋ ତାଙ୍କ ମା ପାଖକୁ ମୋ ଜେଜେଙ୍କ ଫଟୋ ଏକ ଦୁଇ ତିନି ଏମିତି ତେରଟା ଫଟୋ ଏମାନେ ସମସ୍ତେ ମୋ ପୂର୍ବପୁରୁଷ ଅତୀତ ଇତିହାସ ଦେଖୁଛୁ ନ ରରି ଦେଖୁଛୁ ନେ ତୋରା ମୋ ପୂର୍ବପୁରୁଷଙ୍କ ହୃଷ୍ଟପୃଷ୍ଟ ଫଟୋ ଉପରେ କେମିତି ପରସ୍ତ ପରସ୍ତ ଧୂଳି ଜମିଗଲାଣି ଅଳନ୍ତ ଆଉ ବୁଢ଼ିଆଣୀ ଜାଲ ଭିତରେ ସେମାନେ କେମିତି ଛନ୍ଦି ହେଇଗଲେଣି କେମିତି ମୁକ୍ତି ପାଇବେ ସେମାନେ କେମିତି ମୁକ୍ତି ପାଇବେ
0: ଆପଣ ଘରକୁ ଚାଲନ୍ତୁ ନରି ଭାଇ ଆଉ ମୁଁ ଏଇ ରଙ୍ଗମହଲକୁ ଆଜି ସଫାସଫି କରିଦେବୁ
2: ଏଇଟା ମୋ ଜେଜେ ବାପାଙ୍କ ଫଟୋ ଏଇ ଜେଜେ ବାପା ମୋତେ ପ୍ରଥମେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଶିଖେଇଥିଲେ ପାଠ ପଢ଼ାଇଥିଲେ ଗରିବ ଗୁରୁବାମାନଙ୍କୁ ସାହାବାକୁ ସେଇ ମୋତେ ଶିଖେଇଥିଲେ ଆଉ ବି ଗୋଟେ କଥା ଶିଖେଇଥିଲେ ଯେଉଁଥିପାଇଁ ଆଜି ଯାକେ ମୁଁ କାହାରି ଅନିଷ୍ଟ କରିପାରିନି ଜେଜେ ତମେ ମୋତେ ସବୁବେଳେ କହୁନଥିଲ ଯାହାକୁ ମାରିବୁ ପିଠିକି ମାରିବୁ ତା ପେଟକୁ ଜମା ମାରିବୁନି ତମ କଥା ମୁଁ ଆଜି ଯାକେ ମାନିଛି ଜେଜେ ଆଜି ଯାକେ ମାନୁଛି ବୁଝିଲୁ ନେ ତୋରା ହେଇ ମୋ ଜେଜେ ରାତି ଅଧରେ ଯଦି କି କେଉଁଠି ରୋଗ ବେମାର କି ଆଉ କିଛି ଭଲମନ୍ଦ ଅସୁବିଧାରେ ପଡ଼ିଛି ତାହେଲେ ଲଣ୍ଠନ ଧରି ସେ ଯାଇ ତା ଦୁଆର ମୁହଁରେ ଜଗି ବସୁଥିଲେ ତାର ସୁବିଧା ଅସୁବିଧା ସବୁ ବୁଝୁଥିଲେ ମୁଁ ବି ପିଲାଦିନେ ତାଙ୍କ ସାଙ୍ଗରେ ଅନେକ ରୋଗୀ ସେବା କରିବାକୁ ଯାଇଛି
1: ହଉ ହଉ ଅରମା ଘର ତରଫ ଆଗେ ବାହାରି ଆସିଲେ
2: ତୁ ତ ବାପାଙ୍କ ସାଙ୍ଗରେ ମିଶିଛୁ ନରହରି
1: ତାଙ୍କରି ଅମଳରେ ତ ମୁଁ ଏଇ ଉଆସକୁ ଆସିଲି ଆଉ
2: ତୋର ମନେ ଅଛି ନରହରି ଯୋଉ ବର୍ଷ ଦୁର୍ଭିକ୍ଷ ପଡ଼ିଥିଲା ସେ ବର୍ଷ ଆମ ଜମିଦାରୀ ଅଞ୍ଚଳର ଯେତେ ବକିଲା ଲୋକ ଥିଲେ ସମସ୍ତଙ୍କର ଖାଇବା ପିଇବା କଥା ନିଜେ ବାପା ଏ ଗାଁ ସେ ଗାଁ ବୁଲି ବୁଝୁଥିଲେ ନୁହେଁ
1: ବୁଝିଲୁ ନେତରା ଉଆସ ଚାରିପଟେ ଯୋଉ ମେଘନାଦ ପାଚେରୀ ଥିଲା ତାରି କଡ଼େ କଡ଼େ କେତେ ନାଇଁ କେତେ ଛୋଟ ଛୋଟ ବଖରା ସବୁ ଥିଲା ବଢି ମରୁଡ଼ି ପଡ଼ିଲେ ରାଇଲେ ସାରା ଲୋକଙ୍କୁ ଆମ ବଡ଼ ସାଆନ୍ତେ ଆଣି ସେଇ ଛୋଟ ଛୋଟ ବଖରାରେ ଖାଇବାକୁ ପିଇବାକୁ ଦେଇ ରଖୁଥିଲେ ବଢି ମରୁଡ଼ି ସରିବା ଯାକେ ସେମାନେ ସେଇଠି ସବୁ ରହୁଥିଲେ
2: ଭାଇ ଭାଇ ସାଇ ସାଇରେ ଗାଁ ଗାଁ ଭିତରେ କଳିକଜିଆ ଝଗଡ଼ା ଝାଟି ଲାଗିଲେ କାହାରିକୁ ମାଲି ମକଦ୍ଦମା ପାଇଁ କୋର୍ଟ କଚେରୀ ଯିବାକୁ ପଡ଼ୁନଥିଲା ଗୋଟିଏ ଦିନରେ ସବୁ ଫଇସଲା କରିଦେଉଥିଲେ ମୋ ବାପା କାହାରି ଉପରେ କିନ୍ତୁ ଦଣ୍ଡ କି ଜୋରିମାନ ଲାଗୁନଥିଲା କଥାରେ କଥାରେ ମିଳାମିଶା କୋଳାକୋଳି ହସାହସି ହେଉଥିଲେ ବାଦୀ ପ୍ରତିବାଦୀ ସମସ୍ତେ
0: ସତରେ ସାଆନ୍ତେ
1: ତୁର ତ ଆଇଲା ବେଳକୁ କର୍ପୁର ଉଡ଼ି ଖାଲି କନା ପଡ଼ିଛି ଆଉ
2: ହଁ କର୍ପୁର ଉଡ଼ି ଖାଲି କନା ପଡ଼ିଛି ଆରେ ରେ ଏ ତାଳପତ୍ର ପୋଥି ବିଡ଼ାଟା ଏଠି ଏଠି କେମିତି ଆସିଲା
1: କୋଉଟା କୋଉ ତାଳପତ୍ର ପୋଥି
2: ଏଇଟା ପରା ଏ ବିଡ଼ାଟା ଚୌଧୁରୀ ବଂଶର ପୂର୍ବପୁରୁଷମାନଙ୍କର ଇତିହାସ ଲେଖା ହେଇଛି ଏଥିରେ
0: ଆଉ ତା ପଛରେ ଯୋଉ କାଗଜ ବିଡ଼ାଟା
2: କାଗଜ ବିଡ଼ାଟା ଦେଖି ଦେଖି ର

0: ଏଇଟା ତ ମୋ ବାପାଙ୍କର ଇତିହାସ। ବାପାଙ୍କ ସମୟ ବେଳକୁ କାଗଜରେ ଲେଖାଲେଖି ଆରମ୍ଭ ହୋଇଯାଇଥିଲା। ତାଳପତ୍ର ଅପେକ୍ଷା କାଗଜରେ ଲେଖିବାକୁ ଲୋକେ ସହଜ ମଣୁଥିଲେ। ମୋ ଇତିହାସ ବି ମୁଁ ଲେଖି ରଖିଛି। ମୋ ପୂର୍ବପୁରୁଷମାନଙ୍କ ପଛକୁ ମୋ ଇତିହାସ ଯୋଡ଼ା ହେବ। ଏ ବିଡ଼ାରେ ଚୌଧୁରୀ ବଂଶର 13 ଜଣଙ୍କ ଇତିହାସ ଲେଖା ହୋଇଛି। ମୋର ମିଶିଲେ ହବ 14। ମୋ ପରି ମୋ ପୁଅ ହବ 15।
1: ତାଙ୍କୁ ନନେଲେ ସେ କଣ ଏଠୁ ଯିବେ?
0: ମୋ ପାଇଁ ତମେ ମାନେ ଭାରି ହଇରାଣ ହଉଛ ନାଇଁ? ଚାଲ ଚାଲ ଚାଲ, ସଞ୍ଜ ହେଲାଣି, ତାହା ପାଲିରେ ଟିକେ ବସିଯିବା।

0: हरी मुग्ध मधुनिकरी विलासती विलासिनी खिली परी चंदन चर्चित नील कलेवर पीत वसन वनमाळी केळी चळणमणी कुंडल मंडित खंडयुग स्मित साळी केळी चळणमणी
1: ସାଙ୍ଗ ଗୀତ ଗୋବିନ୍ଦ ପଢା ସରିଲା, ଏବେ ଚା ଜଳଖିଆ ଦେବାକୁ ପଡିବ।
2: କାହିଁ ସକାଳ ଓହୋ କାହିଁକି ସକାଳୁ ଏତେ ପାଟି କରୁଛୁ କହିଲୁ?
1: ଦେଖିଲେ କାହା ଦିଅ ସହିବ କହିଲ ସାନ୍ତେ।
2: କାହିଁ କି କଣ କଲା କି?
1: କେଇ ଥର କହିଲିଣି ଆଉ ଗୋଟେ ଯୋଗାଣ ରଖନ୍ତୁ ବୋଲି, ଆପଣ ତ ମୋ କଥାକୁ ଜମା କାନରେ ପଡୁନାହାନ୍ତି।
2: ନେତ୍ରା ତ ଅଛି ଆଉ ପୁଣି କଣ?
1: ଭୋର ଉଠି ମନ୍ଦିରକୁ ଯାଇ ଦେଖେ ତ ପିଣ୍ଡା ସାରା ଖାଲି ଗୋବର ପଡିଛି, ଗଣ୍ଡାଏ ଗୋରୁ ଶୋଇଛନ୍ତି, ଏ ତେଣେ ନେତ୍ରା ତା ଘରେ ଶୋଇ ଘୁଙ୍ଗୁଡ଼ି ମାରୁଛି। ଗାଈକୁ ସବୁ ତଡ଼ି ମୁଁ ଗୋବର ନିଜେ ସଫା କରିକିରି ଆସିଲି।
2: ଓହୋ ଛାଡ଼ ନରହରି, ପାଚେରୀ ସାରା ତ ଫାଟ, ସିଏ ବା ଆଉ କେତେ ଜଗିବ, ତାକୁ ଦୋଷ ଦେଇ କିଛି ଲାଭ ନାହିଁ।
1: ହଉ ଚାଲନ୍ତୁ ଜଳଖିଆ କରିବେ, ଚାଲନ୍ତୁ।
2: ନା ଥାଉ ସିଗାରେଟ ଡବାଟା ଦେଲୁ।
3: ବାବା ମୁଁ ଗାଈଙ୍କ ପାଖକୁ ଯାଉଛି, ଥେସିସ ବାବଦରେ ତାଙ୍କ ସଙ୍ଗେ କାମ ଅଛି।
2: ଏଭଳିଆ ପୋଷାକ ପିନ୍ଧି ଚୌଧୁରୀ ବଂଶର ଝିଅ ବାହାରକୁ ବାହାରିବ ସେ କଥା ମୁଁ ଚିନ୍ତା କରିନଥିଲି।
3: ନରହରି ସିନ୍ଧୁକ ଭିତରୁ ମଠ ସେଲଟା ବାହାର କର ତ, ମୁଁ ତାକୁ ପିନ୍ଧି ପୁରାଣ ପୋଥି ଧରି ଘର କଣରେ ବସିବି, ଜମା ବାହାରକୁ ବାହାରିବିନି। ବାବା ଟ୍ରାଏ ଟୁ ବି ମଡର୍ନ।
2: ନୈତା ଜାନନ୍ତି ପିତରମ୍ ନ କୁଳୋ ନ ଚ ମାତରମ୍ ନ ଭାତୃନ୍ ନ ଚ ଭର୍ତ୍ତାରମ୍।
3: ପ୍ଲିଜ ଷ୍ଟପ୍ ଇଟ୍ ବାବା, ନ ଚ ଦେବରା। ପ୍ଲିଜ ଷ୍ଟପ୍ ଇଟ୍, ପ୍ଲିଜ ବାବା, ମୁଁ ଆସୁଛି ବାବା।
2: ମୋ ଝିଅ ମତେ ଉପହାସ କରିବା ଆରମ୍ଭ କଲାଣି, ମୋ ପୁଅ ମୋ ପାଖରୁ ସମ୍ପତ୍ତିର ଭାଗ ଚାହିଁଲାଣି। ବୁଝିଲୁ ନରହରି, ଖାଲି ପ୍ରଭୁ ଜଗନ୍ନାଥଙ୍କ ଆଶ୍ରୟ କରି ବଞ୍ଚି ରହିବା କଥା।
1: ଖାଲି ଟିକେ ସବୁରୁ କରିଯାଆନ୍ତୁ ଆଉ କଣ।
2: ଆଜି ଦୀପାବଳି ଅମାବାସ୍ୟା ହେଲେ ଆମ ନେଲି ତା ମନରେ ଆଉ ପୁରୁଣା ସରାଗ ନାହିଁ।
1: ବଡ଼ ପିଲା ହେଇଗଲେଣି ତ, ଏଇସବୁ ବାଣ ଫାଣ ଧୁମ୍ଧାମ୍ ତାଙ୍କ ମନ ଛାଡ଼ିଗଲାଣି ଆଉ।
2: କେବେଠୁ ସିଏ ଏମିତି ହେଇଗଲା କହିପାରିବୁ?
1: କେବେଠୁ ଆଉ କଣ, ଏଇ ମା ସାନ୍ତାଣୀ ଚାଲିଗଲା ପରଠୁ ତ।
2: ତାପରେ ସେ ହେଲା ପାଷାଣ ପ୍ରତିମା।
1: ଆପଣଙ୍କ ବାପାଙ୍କ ଅମଳଠୁ ଆଜି ଯାକେ ଏ ଉଆସ ଭିତରର ସବୁ ଘଟଣା ଅଘଟଣା ମୁଁ ମନେ ରଖିଛି ସାନ୍ତେ।
2: ମା ଥର ଚାଲିଗଲା ପରେ ବହୁତ ଚେଷ୍ଟା କରି ତା ବିବାହ କାମଟା ସାରିଦେବା ପାଇଁ ହେଲେ ହେଇପାରିଲାନି।
1: ଛାଡ଼ନ୍ତୁ ସାନ୍ତେ ଛାଡ଼ନ୍ତୁ, ଯିଏ ଯାହା କରୁଛି କରୁଥାଉ, ଆମ କାମ ଆମେ କରିଗଲେ ଯାଏ, କିଏ ପୁଅ କିଏ ଝିଅ।
2: ହଁ ସେଇଆ ନୁହେଁ ଆଉ କଣ। ଆଚ୍ଛା ନରହରି କଣ ଗୋଟେ କହୁଥିଲି ତ।
1: କଣ କହିବେ, ମନେ ପକେଇକି କହୁନାହାନ୍ତି, କୁହନ୍ତୁ।
2: ହଁ ଶୁଣ, ହରେକୃଷ୍ଣ ବାବୁଙ୍କୁ ଟିକେ ଖବର ଦେଇଦିଅନ୍ତୁନି ଆସିବାକୁ, ମନଟା ଭଲ ଲାଗୁନି ରେ, ପଶା ବାଲିରେ ଟିକେ ବସିଗଲେ।
1: ଆପଣ ତ ଦି ଜଣ, ଆଉ ଦି ଜଣ
2: କାଇଁ, ତୁ ଆଉ ନେତରା।
1: ହେଇଗଲା ତାହେଲେ, ହେଇଗଲା, ମୁଁ ସାଙ୍ଗେ ସାଙ୍ଗେ ଯାଇ ହରେକୃଷ୍ଣ ବାବୁଙ୍କୁ ଡାକି ଦଉଛି।

0: କୁହନି
1: କଣ ହେଲା ସାନ୍ତେ କଣ ହେଲା
0: ଠିକ ସତ କୋଉଠୁ ଆସୁଛି
1: ସେ ନିମ ଖରାପ ପରା ତୋ ତାରୁ ଗଛ କାଟିବା ଆରମ୍ଭ କରିଦେଲାଣି
0: ନରହରି ଏ ସତ ମୁଁ ସହିପାରୁନି ନରହରି ଦୟାକରି ତୋ ପୁଅକୁ ଟିକେ କହ ଅନ୍ତତ ମୁଁ ବଞ୍ଚିଥିଲା ଯେ ଏ ଗଛ ଗୁଡାକ ସେ ଛୋଟ ନେବାରୁ ଶୁଣିବ ନ ଶୁଣିଲେ ମୁଁ ତାକୁ ବାଧ୍ୟ କରି ଶୁଣେଇ ଦେବି ମୋ ବନ୍ଧୁକଟା କୁଆଡେ ଗଲା ତାର ସବୁଦିନକୁ ମୋର ଗୋଟେ ଦିନ
1: ମୋର ଗୋଟେ ବୋଲି ପୁଅ ଏତିକି ବେଳୁ ନେଲି ଦେଇଛ କୁଆଡେ ଏତିକି ବେଳୁ ନାଇଁ ନେତ୍ରାଳ ବି ନାଇଁ ମଣିଷ କି କାମ କରିବ ଓହୋ ସାନ୍ତେ
0: ମତେ ଦୁର୍ବଳ କରିଥିଲି ନରହରି ଗୋଟେ ବୋଲି ପୁଅ ତୋର ଯିଏ କେବେ ହେଲେ ତୋ କଥାକୁ ଶୁଣିନି ତତେ ବାପା ବୋଲି ସ୍ୱୀକାର କରିନି
1: ଯା ହେଲେ ବି ମୋ ପୁଅ ସାଥେ ସେ
0: ଯଦି ତୋ ପୁଅ ବୋଲି କହୁଛୁ ତୋ ପୁଅକୁ ଯା କହିବୁ ମୁଁ ବଞ୍ଚିଥିବା ଯାଏ ତୋ ତାର ଗଛ ଗୁଡାକ ଦେହରେ ଚୁଟ ନ ମାରୁ ଆଉ ଯଦି ଘର ତୋଳିବା ନିହାତି ଦରକାର ତାହେଲେ ତାକୁ କହିଦେ ଯେତିକି ଜାଗାରେ ସେ ଘର ତୋଳିବ ସେତିକି ଜାଗାରୁ ଗଛ କାଟୁ ସାରା ତୋଟା ତାକୁ କାହିଁକି ନଷ୍ଟ କରୁଛି
1: କହିଦେବି କହିଦେବି ବୁଝେଇଦେବି ସବୁ ଠିକ କରିଦେବି ସାଥେ ଆପଣ ସେ ବନ୍ଧୁକୁଟା ଆଗେ ଛାଡ଼ିଲେ ଛାଡ଼ନ୍ତୁ ଥୋଇଦେବି ୱାସ ଫାଟକ ଆଗରେ କାହାର ଗୋଟେ ଗାଡି ଆସି ରହିଲା ଭଳିଆ ଲାଗୁଛି
2: ସାନ୍ତେ ସାନ୍ତେ ସାନ ବାବୁ ଆସିଲେଣି
1: ସାନ ବାବୁ ଆସିଲେଣି
2: ହଁ
1: ଯାହା ହଉ ଏଥର ଆଉ ଚିନ୍ତା କରୁନୁ ଏଣିକି ବାପ ପୁଅ ମିଶି ଆଉ ଗୋଟେ ଜାଗାରେ ଗଛ ନଗେଇ ତୋଟା କର ଯଦି ପାରୁଛ ଆମର ହାରାମ ଦାଦା ଟୋକାଠୁ ତୋଟାଟା ଫିଣି ନେଇଆସ ଘର ପୁଅ ଘରକୁ ଲେଉଥିଲା ଏଣିକି ମୋ ପାଇଟି ସେ
2: ବୁଝିଲୁ ନରି ଭାଇ ସାନ ବାବୁଙ୍କ ସାଙ୍ଗରେ ଗୋଟେ ମେମ୍ ସାହେବ ଆସିଛି
0: ଜାଣିଛ ସେ କିଏ ସେ ତା ସ୍ତ୍ରୀ ମୁଁ କଣ କେବେ ଚିନ୍ତା କରିଥିଲି ମୋ ପୁଅ ଏମିତି ବାହାହେଇଯିବ ବୋଲି ବୁଝିଲୁ ନରହରି ଆଜିକାଲିକା ପିଲାଗୁଡାକ ସମସ୍ତେ ପଇସା ପିଆରା ହଁ ଅମରେନ୍ଦ୍ର ଆସିଛି ମୋ ସାଙ୍ଗେ ସମ୍ପତ୍ତି ବାଣ୍ଟ କରିବାକୁ
2: ସାନ୍ତେ ଆସନ୍ତୁ ସାନ ବାବୁଙ୍କୁ ଘରକୁ ଡାକି ଆଣନ୍ତୁ
0: ନା ଏ ଚୌଧୁରୀ ଘରେ ତା ସ୍ଥାନ ନାହିଁ
1: କଣ କହିଲେ ସାନ୍ତେ ଘର ପୁଅ ଘରକୁ ନେଉଟିଛି ତାକୁ ଆପଣ ଘରୁ ତଡ଼ିଦେବେ
0: ହଁ ହଁ ମୋ ଘରେ ତା ସ୍ଥାନ ନାହିଁ ମୁଁ ତାକୁ ପୁଅ ବୋଲି ଅସ୍ୱୀକାର କରୁଛି
1: ସାନ୍ତେ
0: ହଁ ଶୁଣ ନରହରି ଦୀପାବଳି ଅମାବାସ୍ୟା ଭଳି ଗୋଟେ ପବିତ୍ର ଦିନରେ ସମ୍ପତ୍ତି ବାଣ୍ଟ କରି ଗୋଟେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ମୁଁ ଚାହୁଁନି ଉଇଲ୍ ପେପରରେ ଦସ୍ତଖତ କରି ରଖିଛି ସେଇଟାକୁ ନେଇ ଅମରେନ୍ଦ୍ରକୁ ଦେଇଦେ
1: ହେଲେ ନିଜ ରକ୍ତର ପୁଅଟାକୁ ଏମିତି ବାହାରୁ ବାହାରୁ ବିଦା କରିଦେବେ ଆଜି ଯାକେ ଏତେ ଅସୁବିଧା ଭିତରେ ବି ଚୌଧୁରୀ ଉଆସରୁ କେହି କୁଣିଆ ମୈତ୍ର ବନ୍ଧୁ ବାନ୍ଧବ ନିରାଶ ହେଇ ଫେରିନାହାନ୍ତି
2: ସାନ ବାବୁଙ୍କୁ ସେଇ ଅତିଥି ବୋଲି ଧରନ୍ତୁ ହେଲେ ଘର ପୁଅକୁ ଘରକୁ ଆଣନ୍ତୁ
0: ଅତିଥି
1: ହଁ
0: ହଁ ଅତିଥି ସେଇଠି ରହିପାରେ ହେଲେ ଅତିଥି ହିସାବରେ ଆଉ ଶୁଣ ମୋ ସାମ୍ନା ଦେଇ ତା ସ୍ତ୍ରୀ ଯେମିତି ଏ ବାଟେ ନ ଯାଏ
1: ତାହେଲେ କୋଉ ବାଟେ ଦେଇ ଯିବେ
0: ଅମରେନ୍ଦ୍ରକୁ ପଛ ଫାଟକ ବାଟେ ନେଇଯା ଦ୍ୱିତୀୟ ସାହାଲାର ଉତ୍ତର ପାଖରେ ଯେଉଁ ଅତିଥି ବଖରା ଅଛି ସେଇଠି ତା ରହିବା ବନ୍ଦୋବସ୍ତ କରିଦେ ଆଜି ରାତିରେ ତା ପାଖକୁ ଉଇଲ୍ ପେପର ପଠାଇଦେବି ତାକୁ ମୋର ସବୁ ସମ୍ପତ୍ତି ଦେଇଦେଇ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ବାରଣ୍ଡାରେ ଶେଷ ଜୀବନ୍ତକ କଟାଇଦେବି ସେଇ ଜଗନ୍ନାଥ ହିଁ ମୋର ଶେଷ ସମ୍ବଳ ନୀତି ତାଙ୍କରି ଆଗରେ ଗୀତ ଗୋବିନ୍ଦ ବୋଲି ବୋଲି ଶେଷ ଜୀବନଟାକୁ କଟାଇଦେବି
1: ହଉ ଆରେ ନେତ୍ରା ସାନ ବାବୁଙ୍କ ରହିବା ବନ୍ଦୋବସ୍ତ କରିବା
0: ଏତେ ଡେରି ହେଲାଣି ପ୍ରଭୁ ଜଗନ୍ନାଥ ମୋର ପାଣି ପାଇଲେନି ପୂଜାରୀ ଏଯାଏ ଆସିଲେନି କାହିଁକି ଜଗନ୍ନାଥଙ୍କ ପୂଜାରେ କେବେ ହେଲେ ଏମିତି ଡେରି ହେଇନଥିଲା ନରହରିକି ପଠାଇଥିଲି କ'ଣ ହେଲା ଦେଖି ଆସିବାକୁ ସେ ବି ଏଯାଏ ଫେରିଲାନି ନା ମୁଁ ନିଜେ ଯାଇ ଦେଖି କ'ଣ ହେଲା
3: ବାବା ବାବା ଆରେ ବାବା ପୁଣି କୁଆଡ଼େ ଗଲେ ଓ

0: ପୂଜା ସାରି ବୋଧେ ଡାଇନିଂ ରୁମ୍ରେ ଜଳଖିଆ କରୁଥିବେ। କ'ଣ ହେଲା? ନରହରି ଆଉ ନେତ୍ର କାନ୍ଧରେ ଭରା ଦେଇ ବାବା ଏମିତି ଅବସ୍ଥାରେ କ'ଣ ଆସୁଛନ୍ତି? କ'ଣ ହେଲା ତାଙ୍କର? ବାବା ବାବା ବାବା କ'ଣ ହେଲା? ହେଲେ ବାବା ଏତେ ସକାଳୁ ଭାଇ ଭାଉଜ କୁଆଡେ ଚାଲିଗଲେ?
1: ସ୍ୱୟଂ ଜୟଦେବଙ୍କର ନିଜ ହାତରେ ଲେଖା ହେଇଥିବା ଗୀତଗୋବିନ୍ଦର ତାଳପତ୍ର ପୋଥିତକ ଚୋରି ହେଇଯାଇଛି।
0: ଚୋରି ହେଇଯାଇଛି?
1: ହଁ, ନେଇଯାଇଛି।
0: ହେଲେ ବାବା ଭାଇ ଭାଉଜ କୁଆଡେ ଗଲେ ଯେ? ଅତିଥିଶାଳାରେ ତ କାହିଁ ନାହାନ୍ତି ସେମାନେ?
1: ମୋର ସବୁଯାକ ସମ୍ପତ୍ତି ଅମରେନ୍ଦ୍ର ନାଁରେ ଉଇଲ୍ କରି ରଖିଥିଲି। ଗଲା ରାତିରେ ତ ଉଇଲ୍ ତାକୁ ଦେଇଦେଇଛି। ମୋ ପାଖରେ ଆଉ ତାର କି କାମ ଯେ?
0: ଆଉ ମୁଁ
1: କଣ ମା, ସମ୍ପତ୍ତି ଭାବିଛୁ କି ଅମରେନ୍ଦ୍ରକୁ ସବୁ ସମ୍ପତ୍ତି ଦେଇଦେଲି ବୋଲି? ନା ରେ ମା, ତୋ ନାଁରେ ବି ଗୋଟେ ଉଇଲ୍ କରି ତାକୁ ସିନ୍ଧୁକ ଭିତରେ ସାଇତି ରଖିଛି। ହେଇ ଉଆସ ଆଉ ଏ ବଗିଚାଟା ତତି ଦେଇଦେଇଛି ମା।
0: ନାଇଁ ବାବା, ମୁଁ କଣ କହୁଥିଲି କି, ଦ୍ୱିତୀୟ ସାହାଲରେ ଦକ୍ଷିଣ ପାଖ ବଖରା କାନ୍ଥରେ ଯୋଉ ଢିରା ଦିଆ ହେଇନଥିଲା ସେଇଟା କାଲି ରାତିରେ ଭାଙ୍ଗି ଯାଇଛି।
1: ଭାଙ୍ଗି ଯାଇଥିବା ଉଆସକୁ ଢିରା ଦେଇ କେତେ ଦିନ ଆଉ ରୋଗୀ ହବ ମା?
0: ନରହରି, ନେତେରା, ନରହରି, ଆରେ ଭାଇ କୁଆଡେ ଗଲେ?
1: କାଲି ରାତିରୁ ସମ୍ପତ୍ତି ନେଇଥିଲା, ଆଜି ସକାଳୁ ସେ ଚୌଧୁରୀ ବଂଶର ପିଣ୍ଡ ଚୋରି କରି ନେଇଯାଇଛି।
0: ପିଣ୍ଡ?
1: ପିଣ୍ଡ, କବି ଜୟଦେବଙ୍କ ହାତରେ ଲେଖା ହେଇଥିବା ଗୀତ ଗୋବିନ୍ଦ ସେହି ତାଳପତ୍ର ପୋଥି ଯାହାକୁ ସ୍ୱୟଂ ଜୟଦେବ ନିଜେ ଆମ ବଂଶର କୋଉ ପୂର୍ବପୁରୁଷଙ୍କୁ ଉପହାର ଦେଇଥିଲେ। ଆଉ ସେଇଦିନଠୁ ଚୌଧୁରୀ ବଂଶର ଗୃହସ୍ୱାମୀମାନେ ସକାଳ ଆଳତୀ ପରେ ପ୍ରଭୁ ଜଗନ୍ନାଥଙ୍କ ଆଗରେ ଗୀତ ଗୋବିନ୍ଦ ପାଠ କରୁଥିଲେ। ସେଇ ଚୌଧୁରୀ ବଂଶର ରକ୍ତ ମୋ ଦେହରେ ବି ବହୁଛି, ଆଉ ସେଇଥିପାଇଁ ବାପାଙ୍କ ଅନ୍ତେ ମୁଁ ଆଜି ଯାକେ ପ୍ରଭୁ ଜଗନ୍ନାଥଙ୍କ ଆଗରେ ଗୀତ ଗୋବିନ୍ଦର ସେଇ ତାଳପତ୍ର ପୋଥିକି ପଢ଼ୁଥିଲି। ଆଜି ସେଇଟା ଚୋରି ହେଇଗଲା, ଚୋରି ହେଇଗଲା, ଚୋରି ହେଇଗଲା। ପ୍ରଭୁ ଜଗନ୍ନାଥ, ପ୍ରଭୁ ଜଗନ୍ନାଥ।

ଆପଣମାନେ ଶୁଣୁଥିଲେ ନାଟକ ବିସର୍ଜନ। ରଚନା କରିଥିଲେ ସୁରେନ୍ଦ୍ର ମହାନ୍ତି, ବେତାର ରୂପାନ୍ତର ସୀମନ୍ତ ମହାନ୍ତି, ପ୍ରଯୋଜନା ଦାଶରଥୀ ପ୍ରସାଦ ଦାସ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ନରେଶ, ଭୀମ ସିଂ, ବିଶ୍ୱମ୍ବର ଶାନ୍ତନୁ କୁମାର କର, ନରହରି ଦୁର୍ଲଭ ଚନ୍ଦ୍ର ସିଂ, ନେତେରା ସରୋଜ ଚନ୍ଦ୍ର ମାଝୀ ଏବଂ ନେଲି ନିହାରବାଳା ପଟ୍ଟନାୟକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 982 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ଆପଣମାନେ ଶୁଣିପାରୁଛନ୍ତି। ଶୁଣନ୍ତୁ ଆଜି

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ

ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଶୁଣିପାରିବେ ଆଜି ଅପରାହ୍ନ ଚାରିଟା ବାଜି 55 ମିନିଟ୍ରେ ପ୍ରଚାର କରିବୁ ଦେଶଭକ୍ତି ଗୀତ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରିବୁ ଆଜି ଅପରାହ୍ନ 5:30ରେ ଯୁବବାଣୀ, ଏଥିରେ ଶୁଣିବେ ନାଟକ ସୁକନ୍ୟା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 9ମ ଭାଗ ପ୍ରଚାର କରିବୁ ଆଜି ସନ୍ଧ୍ୟା 6:10ରେ।

ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30 ଏଥିରେ ରହିଛି ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ କାର୍ଯ୍ୟକ୍ରମ। ବିଷୟର ନାଁ ରହିଛି ନିର୍ମଳ ପରିବେଶ ଉଜ୍ଜଳ ଦେଶ। ଆଲୋଚକ ଡକ୍ଟର ଇଞ୍ଜିନିୟର ସଞ୍ଜୟ କୁମାର ପଣ୍ଡା। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 7:02। ଜିଲ୍ଲା ହାଲଚାଲ 7:25। ଏଥିରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। 7:30 କୃଷି ସଂସାରରେ ବିଷୟ ରହିଛି ମାଟିର ଉର୍ବରତା ବଢ଼ାଇବାର ଉପାୟ, କହିବେ ରାଜେଶ ଦାସ। 8:02 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଗୋଷ୍ଠୀ ସଙ୍ଗୀତ ଶିକ୍ଷା ରାତି 8:30 ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନ ପ୍ରଭା ରାତି 9:30। ଆଜି ଏଥିରେ ଶୁଣିବେ ଆଲୋଚନା, ଆମ ଦେଶର ସାମଗ୍ରିକ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଭୂମିକା, ଆଲୋଚକ ଡକ୍ଟର ରବୀନ୍ଦ୍ରନାଥ ମିଶ୍ର। ଅନ୍ୟ ଏକ ଆଲୋଚନା, ଉତ୍ତପ୍ତ ପରିବେଶ ଓ ଉଦାସ ପୃଥିବୀ, ଆଲୋଚନା କରିବେ ନିକୁଞ୍ଜ ବିହାରୀ ସାହୁ। ଏବଂ ପରେ ପରେ ବିଜ୍ଞାନ ସମ୍ବାଦ ବନମଲ୍ଲିକାର ଦ୍ୱିତୀୟ ଭାଗ ପ୍ରଚାର କରିବୁ ଆଜି ରାତି 10:02। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଆଜି ରାତି 10:30। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଏଥିରେ ଶୁଣନ୍ତୁ। ପାଣିପାଗର ସ୍ଥାନୀୟ ସୂଚନା ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସ୍ଥାନୀୟ ସୂଚନା।

ଆକାଶବାଣୀ କଟକ ପ୍ରଚାର କରୁଛୁ ଆମ ଗୀତରେ ଶିଳ୍ପୀ ସନ୍ଦୀପ ସୌମ୍ୟରଞ୍ଜନ ବାରିଙ୍କ କଣ୍ଠରେ କେତୋଟି ଭଜନ ଏବଂ ଆଧୁନିକ ଗୀତ। ଶିଳ୍ପୀ ପ୍ରଥମେ ଗାଇଛନ୍ତି ଭଜନ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆମ ଗୀତରେ ପରବର୍ତ୍ତୀ ଭଜନ ଶିଳ୍ପୀ ଗାଇଛନ୍ତି ସ୍ନେହଲତା ମହାନ୍ତିଙ୍କ ରଚନାରୁ।

ଆମ ଗୀତରେ ଶିଳ୍ପୀ ସନ୍ଦୀପ ସୌମ୍ୟରଞ୍ଜନ ବାରିକଙ୍କ କଣ୍ଠରେ ଶୁଣୁଥିଲେ ଆପଣମାନେ କେତୋଟି ଭଜନ ଏବଂ ଆଧୁନିକ ଗୀତ। ଗୀତ ରଚନା କରିଥିଲେ ଅଲେଖ ଚନ୍ଦ୍ର ବିଶ୍ୱାଳ, ଧନେଶ୍ୱର ରାଉତ, ସ୍ନେହଲତା ମହାନ୍ତି ଏବଂ ଗୌର ପଟ୍ଟନାୟକ। ଯନ୍ତ୍ର ସଙ୍ଗୀତରେ ଯେଉଁମାନେ ସହଯୋଗ କରିଥିଲେ, ଭାଓଲିନ୍ରେ କୁମାର ଚନ୍ଦ୍ର ମହାନ୍ତି, ଫ୍ଲୁଟ୍ରେ ପ୍ରଦୀପ୍ତ ଶେଖର ମହାପାତ୍ର, କିବୋର୍ଡ଼ରେ ରମେଶ ଚନ୍ଦ୍ର ବେହେରା ଏବଂ ତବ୍ଲାରେ ମାତୃପ୍ରସାଦ ପଣ୍ଡା। ଆମ ଗୀତ ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପାଲା, ପରିବେଷଣ କରିଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ସାଥୀ।

0: କୈଳାସ
1: ଆଜ୍ଞା,
0: ଆରେ ଦେବର୍ଷି ନାରଦ ଆକାଶ ମାର୍ଗରେ ଯିବା ସମୟରେ ରାମ ନାମକୁ ଗାଇ ଗାଇ ଚାଲିଛ, ବୀଣା ଯନ୍ତ୍ର ବାଜୁଛି, ଆକାଶ ମାର୍ଗରେ ଥିବା ଅବସ୍ଥାରେ କର୍ଣ୍ଣରେ ବାଜିଲା ଗୋଟିଏ ନାରୀ କଣ୍ଠର ଆର୍ତ୍ତ ଚିତ୍କାର। ଆଜି ମୋର ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ କରିବେ, ସେଇ ନାରୀ କଣ୍ଠର ଆର୍ତ୍ତ ଚିତ୍କାରକୁ ଲକ୍ଷ୍ୟ କରି ଦେବର୍ଷି ନାରଦ ଯେତେବେଳେ ଭୂପୃଷ୍ଠରେ ଆସି ପହଞ୍ଚିଗଲେ, ନିର୍ଜନ ଜଙ୍ଗଲ ମଧ୍ୟରେ ଦେବର୍ଷି ନାରଦ ଆସି ପହଞ୍ଚି ଯାଇଛନ୍ତି। ଜଙ୍ଗଲଟି ଅବସ୍ଥା ହେଇଛି କେମିତି, ଆପଣଙ୍କର ଜୟଦେବ ଗୋସ୍ୱାମୀ ଏଠି ରାମ ଗୀତ ଗୋବିନ୍ଦରେ ଗୋଟେ ପଦ ଆଜି ପ୍ରମାଣ କରୁଛନ୍ତି। ଚମ୍ପକ

0: ଦେବର ସିନାରଦ ହସିଦେଲେ ଡାକିଲେ ଝିଅ
1: ଆଜ୍ଞା,
0: ତୁ ଆଜି ଏତେ ବଡ଼ ଭୁଲ କରି ବସିଲୁ?
1: ଭୁଲ
0: ଆଜି ପରମ ରମ ରାମଚନ୍ଦ୍ର କିଏ ତୁ ଜାଣିଛୁ? ଆଉ ସେ ରାମକୁ ମାରିବାକୁ ତୁ ଗୋଟେ ସତ୍ୟ କରିଛୁ, ଏ ସତ୍ୟ କେବେ ଝିଅ ତୋର ରହିପାରିବନି। ସେ ରାମ କିଏ ଜାଣିଛୁ? ସେ ଯୋଗୀ ଜନ ରଞ୍ଜନ ତ୍ରୈଲୋକ୍ୟ ବନ୍ଦନ ଆରତ ନାଶ।

ଏ ବିଶ୍ୱ ସଂସାର ଯାହାଠାରୁ ସୃଷ୍ଟି, ଏ ସଂସାରର ଝିଅ ଯିଏ ସ୍ରଷ୍ଟା, ତାକୁ ମାରିବାକୁ କିଏ ଜନ୍ମ ଇଚ୍ଛା ମାରିବ? ଏ କଥା ଯେତେବେଳେ ଦେବର୍ଷିଙ୍କ ମୁଖରୁ ଶୁଣିଲା, କାନ୍ଦି କାନ୍ଦି ସୁରେଖା ଆଜି ପଦ ତଳେ ଲୋଟି ଯାଉଛି। ମହାତ୍ମା ମାଙ୍କ ନିକଟରେ ମୁଁ ସତ୍ୟ କରିଛି, ରାମଙ୍କ ଉପରେ ପ୍ରତିଶୋଧ ନେବି। ଆପଣ ମୋତେ ଟିକେ ଦୟା କରନ୍ତୁ। ଆପଣ ଯଦି ମୋତେ ଦୟା ନ କରିବେ, ମୁଁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରୁଛି, ଆପଣଙ୍କ ପଦ ଛୁଇଁ ନିୟମ କରି ମୁଁ କହୁଛି, ଏକ ମୁହୂର୍ତ୍ତରେ ମୁଁ ପ୍ରାଣ ବିସର୍ଜନ କରିବି। ବଡ ଅଡୁଆରେ ପଡିଗଲେ ଦେବର୍ଷି, ଡାକିଲେ ଠାକୁରେ, ସବୁ ଯୁଗରେ ତମ ସାଥିରେ ମୋର ଟିକେ ଲୀଳା ଖେଳା ଅଛି, ଏଇ ତ୍ରେତୟା ଯୁଗରେ ତମ ସାଥିରେ ମୋର ଟିକେ ଲୀଳା ଖେଳା ହେଇନଥିଲା, ଆଉ ଆଜି ଠାକୁର ମୁଁ ଟିକେ ପରୀକ୍ଷା କରିବି, ବାସ୍ତବିକ ରାମ ପୂର୍ଣ୍ଣ ବ୍ରହ୍ମ କି ପୂର୍ଣ୍ଣ ବ୍ରହ୍ମ ନୁହଁ। ଏ ଝିଅ, ରାମଙ୍କ ଉପରେ ପ୍ରତିଶୋଧ ନେବ, ମୋ ଦ୍ଵାରା ସେ କାର୍ଯ୍ୟ ସମ୍ଭବ ଗୋଟେ ଉପାୟ ବତେଇ ଦେବ। ଏ ନିର୍ଜନ ଜଙ୍ଗଲ ମଧ୍ୟରେ ଦେବଦେବ ମହାଦେବଙ୍କୁ ତୁ ତପସ୍ୟା କର, ମହାଦେବ ହଉଛନ୍ତି ଆଶୁତୋଷ, ତୁ ଯଦି ଭକ୍ତିରେ ମହାଦେବଙ୍କୁ ସନ୍ତୁଷ୍ଟ କରିପାରିବୁ, ମହାଦେବ ତତେ ନିଶ୍ଚୟ ବର ପ୍ରଦାନ କରିବେ। ପଣ୍ଡିତ ମଣ୍ଡଳୀ ରୁଣ୍ଡିଭୂତ।

ଏ ଆଜି କୈଳାସ କନ୍ଦର ମଧ୍ୟରେ ଶିବ ଅଛନ୍ତି, ନିର୍ଜନ ଜଙ୍ଗଲ ମଧ୍ୟରେ ଯିଏ ଆଜି ତପସ୍ୟା କରିବାରେ ବ୍ୟସ୍ତ ଅଛି, ଦେବଦେବ ମହାଦେବଙ୍କ କର୍ଣ୍ଣରେ ଯେତେବେଳେ ଏ ନିବିଡ଼ ତପସ୍ୟା ଯାଇ ବାଜିଲା, ଆଉ ଏ ଭକ୍ତିରେ ତ ଦେବତାମାନେ ସନ୍ତୁଷ୍ଟ ହୁଅନ୍ତି, ଆଉ କୈଳାସ କନ୍ଦରରେ କଣ ଶିବ ରହିପାରିଲେ? କୈଳାସ କନ୍ଦର ଟଳିଲା।

ଦେବ ଦେବ ମହାଦେବ କୈଳାସ କନ୍ଦରକୁ ପରିତ୍ୟାଗ କରି ଫିର ଜନ ଜଙ୍ଗଲ ମଧ୍ୟରେ ସେ ଝିଅ ନିକଟରେ ଆସି ପହଞ୍ଚିଲେ। ଚାହିଁଦେଲେ ଶିବ ଝିଅଟି ଏମିତି ତପସ୍ୟା କରୁଛି, ଆଜି ମୁଦ୍ରିତ ନୟନରେ ବସି ଯାଇଛି। ଏ ଝିଅ ଏ ଜଙ୍ଗଲ ମଧ୍ୟରେ ଏମିତି ତପସ୍ୟା କରୁଛୁ କାହିଁକି? ବାର ବାର ଯେତେବେଳେ ଶିବ ଆଜି ପଚାରି ଦେଇଛନ୍ତି, ଝିଅଟି ଯେତେବେଳେ ଆଜି ଆଖି ଖୋଲି ଦେଇଛି, ଚାହିଁଦେଲା ସେଇ ଦିଗମ୍ବର, ଚାହିଁଦେଲା ମାତ୍ରେ ଡାକିଲା, ପ୍ରଭୁ ଆପଣ ତ ଅନ୍ତର୍ଯ୍ୟାମୀ, ମୁଁ କାହିଁକି ଆପଣଙ୍କୁ ତପସ୍ୟା କରୁଛି ଆପଣ କଣ ଜାଣିପାରୁନାହାନ୍ତି?

0: ଦେବଦେବ ମହାଦେବ ଯେତେବେଳେ ଆଜି ସମ୍ମୁଖରେ ଦେଖିବାକୁ ପାଇଲା ସୁରେଖା, ଡାକିଲା, ଠାକୁର ଆପଣ ଆଜି ମୋତେ ଉଦ୍ଧାର କରନ୍ତୁ। ମୋର ଆପଣଙ୍କ ନିକଟରେ ଗୋଟିଏ ନିବେଦନ, ଗୋଟିଏ ବର କାମନା କରି ମୁଁ ଆପଣଙ୍କ ନିକଟକୁ ଆସିଛି। ଆପଣ ସତ୍ୟ ନ କରିବା ପର୍ଯ୍ୟନ୍ତ ମୁଁ ସେ ବର କେବେ ଆପଣଙ୍କୁ ମାଗିବିନି।
1: ଆଚ୍ଛା ଝିଅ, ମୁଁ ସତ୍ୟ କଲି।
0: ଆପଣ ସତ୍ୟ କଲେ?
1: ସତ୍ୟ ଯେବେ

0: ଥିବାରୁ ଚନ୍ଦ୍ର ସୂର୍ଯ୍ୟ ଆତଜାତ ହେଉଛନ୍ତି ଶସାଗର ଧରାକୁ ଅନନ୍ତ ବାସୁକେ ଧାରଣ କରିଛି ଆଜି ଆପଣମାନେ ବିଚାର କରିବେ ସୁରେଖା ଡାକିଲା ପ୍ରଭୁ ଆପଣ ସତ୍ୟ ନ କରିବା ପର୍ଯ୍ୟନ୍ତ ମୁଁ ଆପଣଙ୍କୁ କେବେ ମୋ ମନ କଥା କହିବି ଭକ୍ତିରେ ପ୍ରୀତ ଦେବଦେବ ଭୋଳା ମହେଶ୍ୱର ଠାକୁର ଆଜି ସତ୍ୟ କରିଦେଲେ ଡାକିଲେ ଝିଅ ତୁ ଯାହା କାମନା କରିବୁ ମୁଁ ତତେ ନିଶ୍ଚୟ ପ୍ରଦାନ କରିବି ଏଇଠି ହାତ ଯୋଡି ସୁରେଖା ଡାକିଲା ଠାକୁର ମୋର ଗୋଟିଏ ବର
1: କଣ
0: ଏ ମା ଯେତେବେଳେ ମୋର ଆଜି ମରି ଯାଇଛନ୍ତି ରାମଙ୍କର ସ୍ୱର ଆଜି ବକ୍ଷରେ ବାଜିଛି ଅନ୍ତିମ ସମୟରେ ମା ମୋତେ ସତ୍ୟ କରିଯାଇଥିଲେ ରାମକୁ ତୁ ବିନାଶ କରିବୁ ପ୍ରଭୁ ମୋର ଆଉ ଅନ୍ୟ କିଛି ବର ଆବଶ୍ୟକ ନାହିଁ ମୁଁ ଆପଣଙ୍କ ନିକଟରେ ଏତିକି ଅନୁନୟ ବିନୟ କରୁଛି ମୋରି ହସ୍ତରେ ରାମ ବିନାଶ ହେବ ରାମଙ୍କୁ ମାରିବା କଥା ଯେତେବେଳେ ଦେବଦେବ ମହାଦେବ ଶୁଣିଛନ୍ତି ଡାକିଲେ ଝିଅ
1: ଆଜ୍ଞା
0: ତୁ କଣ କହୁଛୁ
1: ରାମଙ୍କୁ ମୁଁ ମାରିବି
0: ରାମଙ୍କୁ ତୁ ମାରିବୁ ଏ ଝିଅ ରାମ କିଏ ତୁ ଜାଣିଛୁ ରାମ କିଏ ଝିଅ ତୁ ଜାଣିନୁ ସେ ରାମ କିଏ ବୋଲି ତୁ ଯଦି ଜାଣିଥାନ୍ତୁ କେବେ ରାମଙ୍କୁ ମାରିବାକୁ ତୁ କହିନଥାନ୍ତୁ ଯାହାର ନାମକୁ ମୁନି ଋଷି ମାନେ ସଦା ସର୍ବଦା ଭଜନ ଅର୍ଚ୍ଚନ କୀର୍ତ୍ତନ କରୁଛନ୍ତି ଇଏ ବିଶ୍ୱ ବ୍ରହ୍ମାଣ୍ଡ ଯାହା ଲୋମ ମୂଳରେ ମାଳ ମାଳ ହୋଇ ଅବସ୍ଥାନ କରିଛି ସେ ବିଶ୍ୱ ଚିନ୍ତାମଣି ଠାକୁରଙ୍କୁ ମାରିବାକୁ ତୋର ସେ ଝିଅ ଶକ୍ତି ଆସିବ କୋଉଠୁ ଆଉ ରାମ କିଏ ହୁଏତ ପିଲା ଲୋକ ତୁ ଏ ବିଷୟରେ କିଛି ଜାଣିନୁ ରାମ କିଏ ଆପଣଙ୍କର ଜଗବଶିଷ୍ଟ ରାମାୟଣ ଏଠି ଗୋଟିଏ ପଦ ପ୍ରମାଣ କରୁଛି ମେକପି ରାମ ସ୍ୱୀକୃତେ ପ୍ରଣମ୍ୟ।

ସେଇଠି ସୁରେଖାକୁ ଶିବ ବୁଝେଇଦେଲେ ଝିଅ ଦଶାଶ୍ୱମେଧ ଯଜ୍ଞ କଲେ ଅଶ୍ୱମେଧ ଯଜ୍ଞ କଲେ ତାର ଫଳ ହବ କଣ ନା ଏ ଜନ୍ମରେ ଯଦି ତୁ ଦରିଦ୍ର ଅବସ୍ଥା ଥିବ ପର ଜନ୍ମରେ ତୁ ବଡ ଲୋକ ହେଇପାରିବୁ ଆଉ ତୁ ଯଦି ମୂର୍ଖ ହେଇଥିବୁ ହୁଏ ତ ପର ଜନ୍ମରେ ତୁ

ପାଠୁଆ ହବୁ ପଣ୍ଡିତ ହବୁ କିନ୍ତୁ ରାମଚନ୍ଦ୍ରକୁ ଚିନ୍ତା କରି ଯିଏ ଅନ୍ତିମ ସମୟରେ ଏ ପ୍ରାଣକୁ ଛାଡି ଦେଇଥାଏ ସେ ପ୍ରାଣ ଚାଲିଯାଏ କୋଉଠି କିଛି ଜାଣିଛୁ ଆଉ ଏ ମୋର ସଂସାରକୁ ସେ ଯିବ କେବେ ଫେରି ଆସେ ନା ସେ ଯିବ ଯାଏ କେଉଁଠି କି ଆପଣଙ୍କର ଓଡ଼ିଆ ସାହିତ୍ୟର ମାଇଲ ଖୁଣ୍ଟ ରାଧାନାଥ ହେଇଛି ଗୋଟେ ପଦ କମାଣ୍ଡ ମିଶି ଯାଏ।

0: ଝିଅଙ୍କର କିରଣ ପଡିବା ମାତ୍ରେ ତାରକା ମାନଙ୍କର ଜ୍ୟୋତି ଯେମିତି ଆଜି କମିଯାଏ, କିଛି ଜୀବ ଯେତେବେଳେ ସେଇ ବିଶ୍ୱ ଚିନ୍ତାମଣିକୁ ଚିନ୍ତା କରି କରି ଆଜି ଜୀବ ଚାଲିଯାଏ, ସେଇ ବିଶ୍ୱ ଚିନ୍ତାମଣିର ପଦା ରବୀନ୍ଦ୍ର ଜୀବ ଯାଇ ଲୋପ ହୋଇଯାଏ। ବିଚାର କରିବେ ସୁରେଖା କାନ୍ଦି କାନ୍ଦି ଡାକିଲା ଠାକୁରେ, ମୁଁ ତ ଆପଣଙ୍କୁ ଚିନ୍ତା କରିବି ଏପର୍ଯ୍ୟନ୍ତ ଅପେକ୍ଷା କରି ବସିଛି, ଆପଣ ଯଦି ମୋ ମନ କଥା ନ ବୁଝିବେ ଆଉ ମୋ ମନ କଥା ବୁଝିବ କିଏ? ଏଇଠି ଆପଣ ମାନେ ବିଚାର କରିବେ, ସୁରେଖା ଯେତେବେଳେ ଏ କଥା କହିଦେଇଛି, ଦେବ ଦେବ ମହାଦେବ ଆଶ୍ଚର୍ଯ୍ୟ ହେଇପଡ଼ିଲେ, କହିଲେ ଆଜି ମୁଁ କଣ କରିବି, ମୁଁ ତ ସୁରେଖାକୁ ସତ୍ୟ କରିସାରିଛି, ବର ଦେବାକୁ ତ ମୁଁ ନିଷ୍ପତ୍ତି କରିଛି। ଡାକିଲେ ଝିଅ ଆଉ ଗୋଟେ କଥା ଶୁଣ, ଆପଣଙ୍କର ଗଣକବି ବୈଷ୍ଣବ ପାଣି
1: କଣ ଲେଖିଲେ
0: ରାମ।

ସେଇ ବିଶ୍ୱ ଚିନ୍ତାମଣି ରାମ ନାମର ମହାତ୍ମ୍ୟ ବୁଝିବାକୁ ତୋର ସେ କ୍ଷମତା ନାହିଁ। ସେ ରାମ ସହିତ କେହି ସମାନ, ତା ନାମ ସହିତ କେହି ସମାନ ହେଇପାରିବେନି। ଆଉ ଝିଅ ମୁଁ ସତ୍ୟ କରିଛି, କିନ୍ତୁ ବର ମୁଁ ତତେ ଦେବି। ତୁ ରାମଚନ୍ଦ୍ର ତୋ ହସ୍ତରେ କେବେ ବିନାଶ ହେବେନି, କିନ୍ତୁ ତୁ ଯାହା କହିବୁ ସେଇଆ କେବଳ ହୋଇଯିବ। ଆଜି ପଣ୍ଡିତ ମଣ୍ଡଳୀ ଶିବ ପର ପାଇ

ଆଜି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ରାମଚନ୍ଦ୍ର ଆଗକୁ ଆଗକୁ ଚାଲିଛନ୍ତି। କିଛି ବାଟ ରାମ ଯିବା ପରେ ଆଜି ଗୋଟିଏ କଣ୍ଠ ସ୍ୱରାଜ ଭାସି ଆସୁଛି। ରାମଙ୍କର କର୍ଣ୍ଣରେ ବାଜିବା ମାତ୍ରେ ରାମ ବିଚାର କଲେ ନିର୍ଜନ ଜଙ୍ଗଲ ମଧ୍ୟରେ ଏମିତିକା ସ୍ୱର କଣ ଭାସି ଆସୁଛି। ଏଇଠି ରାଧାନାଥ ଗୋଟେ ପଦ ପ୍ରମାଣ କରିଛନ୍ତି। ଏ ଧରି ମନ

0: ଚିନ୍ତା କଲେ କି ସ୍ୱର ଜଙ୍ଗଲ ମଧ୍ୟରେ ଭାସି ଅଛି,
1: କିଏ
0: ତ ବୀଣାର ସ୍ୱର ନୁହେଁ, କୋକିଳର ସ୍ୱର ନୁହେଁ, ହୁଏ ତ ବସନ୍ତ ସମୟ ଆସିଛି, ଋତୁରାଜ ବସନ୍ତ ଆସିଲେ କୋକିଳ ମାନେ ବୋବାନ୍ତି, କିନ୍ତୁ ବସନ୍ତ ସମୟରେ ତ କୋକିଳର ସ୍ୱର ଭଳି ଆଉ ତ ନୁହେଁ ଶୃଙ୍ଖଳା।

ବିଶ୍ୱଚିନ୍ତାମଣି ରାମ ଯେତେବେଳେ ସ୍ୱରକୁ ଲକ୍ଷ୍ୟ କରି ଯାଇ ପହଞ୍ଚି ଯାଇଛନ୍ତି, ଆଜି ସୁରେଖା ଦେଖିଦେଲା ରାମଚନ୍ଦ୍ରଙ୍କୁ, ରାମଙ୍କର ଅପରୂପ ଲାବଣ୍ୟମୟ ସୌନ୍ଦର୍ଯ୍ୟକୁ ଦେଖି ସୁରେଖାର ଯୋଉ ପ୍ରତିହିଂସାର ବର୍ଣ୍ଣି ଆଜି ପ୍ରଜ୍ୱଳିତ ହୋଇ ଉଠୁଥିଲା। ରାମଙ୍କୁ ମାରିବାକୁ ଯୋଉ ଚିନ୍ତା କରିଥିଲା ସୁରେଖା, ସେ ଚିନ୍ତା କରିପାରିଲା କି? ବିଚାର କଲା ରାମଚନ୍ଦ୍ରକୁ ଯଦି ବିବାହ କରନ୍ତି ଭଲ ହୁଅନ୍ତା। ପରମ୍ରମ ରାମଚନ୍ଦ୍ରକୁ ଦେଖିବା ମାତ୍ରେ ସୁରେଖା ଡାକିଲା, ପ୍ରଭୁ ଆପଣଙ୍କୁ ମୁଁ ଅପେକ୍ଷା କରି ବସିଛି। ଠାକୁର ହସିଦେଲେ, କାହିଁକି? ମୁଁ ଆପଣଙ୍କୁ

0: ଏଇଠି ସୁରେଖା ଡାକିଦେଲା, ପ୍ରଭୁ ଆପଣଙ୍କୁ ମୁଁ ବିବାହ କରିବି। ଠାକୁର ହସିଦେଲେ କହିଲେ, ନାଇଁ ନାଇଁ ସେ କଥା ହେଇ ପାରିବନି, ମୁଁ ସତ୍ୟ କରିଛି ଏ ଯୁଗରେ ସୀତାଙ୍କ ବ୍ୟତୀତ ଅନ୍ୟ କାହିଁକି ବିବାହ କରିପାରିବ। ଆଉ ଯେତେବେଳେ ସୁରେଖା ଶୁଣିଲା ଯେ ରାମଚନ୍ଦ୍ର ତାକୁ ବିବାହ ନ କରିବ ନାହିଁ, ଏଇଠି ପ୍ରତିହିଂସାରା ବର୍ଣ୍ଣି ସୁରେଖାର ଜଳି
1: ଉଠିଲା,
0: ଡାକିଲା, ରାମ ତମେ କିଏ ଜାଣିଛ, ମତେ ତମେ ଚିହ୍ନିଛ, ମତେ ତମେ ଏ ପର୍ଯ୍ୟନ୍ତ ଚିହ୍ନି ପାରିନ, ଲାବଣ୍ୟମୟୀ ସୁନ୍ଦରୀ ବୋଲି ତମେ ବିଚାର କରୁଛ, କିନ୍ତୁ ନାଇଁ ନାଇଁ ନାଇଁ ସେ କଥା ନୁହଁ, ଏ ଜଙ୍ଗଲ ମଧ୍ୟରେ ଯୋଉ ମାରିଥିଲ ତାରକାକୁ, ସେ ତାରକାର ଝିଅ ହଉଛି ସୁରେଖା। ଆଜି ମୁଁ ପ୍ରତିହିଂସାର ବନି ଜଳି ଉଠିଛି, ପ୍ରତିଶୋଧ କାମନା କରି ମୁଁ ତମକୁ ଅପେକ୍ଷା କରିବ ସେଥିରେ। ଏ କଥା କହିଛି ସୁରେଖା, ଠାକୁର ରାମଚନ୍ଦ୍ର ଆଜି କୋଦଣ୍ଡ ଧାରଣ କରିଛନ୍ତି। ସୁରେଖା ହସିଲା, ଡାକିଲା, କହିଲା, ରାମ ମୁଁ ତା

ଆଜି ଆପଣମାନେ ବିଚାର କରିବେ ସୁରେଖା ହସି ଦେଲା କିଲା ରାମ ମୁଁ ମାରିଛ ନୁହଁ ମୁଁ ଖରା ଦୂଷଣ ତ୍ରିଶିରା ନୁହଁ ଯେ ତୁମେ ମତେ ମାରିଦବ ଶିବ ବଳରେ ବଳିଆନ ସୁରେଖା ଯେତେବେଳେ ଆଜି ଅଟ୍ଟହାସ୍ୟ କରିଛି ପ୍ରଭୁ ରାଜୀବ ଲୋଚନ ରାମଚନ୍ଦ୍ର ଆଜି ସ୍ୱର ସନ୍ଧାନ କଲେ ସୁରେଖାର ବକ୍ଷରେ ଯାଇ ଯେତେବେଳେ ସ୍ୱର ବାଜିଲା ଅଟ୍ଟହାସ୍ୟ କଲା ସୁରେଖା ବନଭୂମି ଆଜି ପ୍ରକମ୍ପିତ ହୋଇ ଉଠିଲା ରାମ ଦେଖିଲେ ଯୋଉ ସ୍ୱରରେ ଶୁଏ ସୁପଣେଖାର ନାକ କାନ କଟା ହେଇଥିଲା ଲକ୍ଷ୍ମଣ କାଟିଥିଲେ ଆଉ ଯେଉଁ ସ୍ୱରରେ ଖର ଦୂଷଣ ତ୍ରିଶ୍ରା ଏମାନେ ମଧ୍ୟ ମରିଥିଲେ ଆଜି ସେ ସ୍ୱର ବାଜିଲା ସୁରେଖାର କିଛି ହେଲାନି ରାମଚନ୍ଦ୍ର ଆଜି ଆଶ୍ଚର୍ଯ୍ୟ ଭାବରେ ଦଣ୍ଡାମାନ ହୋଇଛନ୍ତି ସୁରେଖା ଯେତେବେଳେ ପ୍ରଚଣ୍ଡ କ୍ରୋଧାଗ୍ନିରେ ଜଳି ଉଠିଛି ଏଇଠି ଆପଣମାନେ ବିଚାର କରିବେ ହେଲା କଣ ସୁରେଖାର ଜଙ୍ଗଲ

ଆଜି ସୁରେଖା ଯେତେବେ ଆଜି ପ୍ରଚଣ୍ଡ କ୍ରୋଧାଗ୍ନିତାର ଜଳି ଉଠିଛି, ବିଶ୍ୱ ଚିନ୍ତାମଣି ରାମଚନ୍ଦ୍ର ଆଜି ଦଣ୍ଡାମାନ ହୋଇଛନ୍ତି। ସୁରେଖା ଡାକିଲା, ବାସ୍ତବିକ ଶିବଙ୍କର ଯଦି ବର ମୋ ଉପରେ ଥାଏ ତେବେ ଶିବଙ୍କ ବରରେ ବସୁଧା ତୁ ଦୁଇ ଫାଳ ହୋଇଯା। ଆଜି ଦୁଇ ଫାଳ ଏଣେ ହୋଇଲା ମେଦିନୀ ସୁରେଖା।

ଶୁଣୁଥିଲେ ପାଲା ବିଷୟବସ୍ତୁ ଥିଲା ପ୍ରତିହିଂସାର ବହ୍ନି ପରିବେଷଣ କରୁଥିଲେ ଚିତ୍ତରଞ୍ଜନ ଜେନା ଧନେଶ୍ୱର ସାହୁ କୈଳାସ ଚନ୍ଦ୍ର

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz। ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଏଥିରେ ଶୁଣିବା ଆପଣମାନଙ୍କର ପସନ୍ଦର କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ଆପଣମାନଙ୍କର ଏସ୍ଏମ୍ଏସ୍ ତ ଆମ ପାଖରେ ପହଞ୍ଚି ସାରିଛି, ଅଦ୍ୟାବଧି ପହଞ୍ଚୁଛି ମଧ୍ୟ। ତେବେ ଶ୍ରୋତାବନ୍ଧୁ ଏଠି କହି ରଖିବି, 12:00 ଗୋଟିଏ ଘଣ୍ଟା ସମୟର ଅବଧି ଭିତରେ ଯେତିକିଟି ଏସ୍ଏମ୍ଏସ୍ ସମ୍ଭବ ମୋ ଦ୍ୱାରା ହୋଇପାରିବ ମୁଁ ନିଶ୍ଚିତ ସେଗୁଡ଼ିକୁ ସ୍ଥାନ ଦେବି। ତେବେ ଯେଉଁମାନଙ୍କର ଏସ୍ଏମ୍ଏସ୍ ରହିଯିବ ସେ ମନଉଣା ନ କରିବା ଉଚିତ। ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ନଳପହି କେରାଡ଼ଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ, ଲେଖିଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ। ଆପଣ ଶୁଣିବାକୁ ଚାହିଁଛନ୍ତି ବିଶାଲ ବାଦ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଅଜିଜ୍।

ପରବର୍ତ୍ତୀ ଏସଏମଏସଟି କରିଛନ୍ତି ସୋନାଲିକା ଏବଂ ମିତାଲି। ଆପଣ ଶୁଣିବାକୁ ଚାହିଁଛନ୍ତି, ପୁରୀରୁ ଲେଖିଛନ୍ତି, ଏସଏମଏସଟି କରିଛନ୍ତି। ଆପଣ ଶୁଣିବାକୁ ଚାହିଁଛନ୍ତି ମନ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଆପଣମାନେ କେମିତି ଅଛନ୍ତି ଶ୍ରୋତା ବନ୍ଧୁ? ବହୁତ ଦିନ ପରେ ଆପଣଙ୍କର ଏସଏମଏସଟି ଆସିଲା, କୁଆଡ଼େ ହଜିଯାଇଥିଲେ, ଆପଣଙ୍କୁ ଭୁଲି ଯାଇଥିଲେ ବୋଧେ। ତେବେ ଯାହା ହେଉ, ଆପଣଙ୍କର ଏସଏମଏସ ପାଇ ବହୁତ ଭଲ ଲାଗିଲା। ଶୁଣି ନିଅନ୍ତୁ ଆପଣଙ୍କର ପସନ୍ଦର ଗୀତଟି।

ଆପଣମାନେ କେମିତି ଅଛନ୍ତି ଶ୍ରୋତା ବନ୍ଧୁ? ବହୁତ ଦିନ ପରେ ଆପଣଙ୍କର ଏସଏମଏସ ଟି ଆସିଲା, କୁଆଡେ ହଜିଯାଇଥିଲେ ଆପଣଙ୍କୁ ଭୁଲି ଯାଇଥିଲେ ବୋଧେ। ତେବେ ଯାହା ହଉ, ଆପଣଙ୍କର ଏସଏମଏସ ପାଇ ବହୁତ ଭଲ ଲାଗିଲା। ଶୁଣି ନିଅନ୍ତୁ ଆପଣଙ୍କର ପସନ୍ଦର ଗୀତଟି।

ପରମର୍ତ୍ତି ଏସଏମଏସ ଟି କରିଛନ୍ତି କାନ୍ତଲା ଠଗଡ଼ରୁ ଲେଖିଛନ୍ତି ମାମୁନି ରାଣୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳ ଏବଂ ମାମାଲି ଆପଣ ଶୁଣିବାକୁ ଚାହିଁଛନ୍ତି ନାଗଫାସ କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଗୀତା ପଟ୍ଟନାୟକ ଶ୍ରୀକାନ୍ତ ଦାସ ଏବଂ ଅକ୍ଷୟ ମହାନ୍ତି ତେବେ ଶ୍ରୋତାବନ୍ଧୁ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି। ଲେଖିଛନ୍ତି ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲୁଟୁନି ବାପା ଏବଂ ବୋଉ ରାଇସଙ୍ଗଡ଼ା ସାଲେପୁର କଟକରୁ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ଫୁଲର କାଣ୍ଡି କଥାଚିତ୍ରର ଗୋଟିଏ ଗୀତ। ଶ୍ରୋତାବନ୍ଧୁ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅଲକା ଏଗ୍ନିକ ଏବଂ କୁମାର ସାନୁ।

ଆମର ନିୟମିତ ଶ୍ରୋତା ନାରାୟଣ ପ୍ରଧାନ ଏବଂ ଲକିଶ ଓମ୍ ତାଙ୍କର ଦୁଇ ପୁଅ ଲେଖିଛନ୍ତି ବରହମପୁର ବୁଗୁଡ଼ାରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ବବି କଥାଚିତ୍ରର ଗୋଟିଏ ଗୀତ, ବହୁତ ସୁନ୍ଦର ଗୀତଟିଏ ବାଛିଛନ୍ତି। ଗୀତଟିକୁ ଗାଇଛନ୍ତି ମାନା ଦେ ଏବଂ ଶୈଳେନ୍ଦ୍ର ସିଂ।

ପରବର୍ତ୍ତୀ ଏସଏମଏସଟି ଆସିଛି, ଲେଖିଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସୌମ୍ୟ ରଞ୍ଜନ ରାୟ, ଭୂୟାଁ ବସ୍ ଗୁଆମ୍ବାଳ ଭଦ୍ରକରୁ। ଆପଣ ସ୍ତ୍ରୀ କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି, ଯେଉଁ ଗୀତଟି ଆପଣ ଲେଖି ପଠାଇଛନ୍ତି ସେ ଗୀତଟି ଆମ ପାଖରେ ନାହିଁ। ସ୍ତ୍ରୀର ଆଉ ଗୋଟିଏ ଗୀତ ଶୁଣାଉଛି, ଆଶା କରୁଛି ଆପଣମାନଙ୍କୁ ପସନ୍ଦ ଆସିବ। ନିର୍ମଳା ମିଶ୍ରଙ୍କ କଣ୍ଠରେ ସ୍ତ୍ରୀ କଥାଚିତ୍ରର ଶୁଣନ୍ତୁ ଏହି ସୁନ୍ଦର ଗୀତଟି।

ମୃତ୍ୟୁଞ୍ଜୟ ଲେଖିଛନ୍ତି କେନ୍ଦ୍ରାପଡ଼ା କରୁଆ ଟିକନପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି କୁରୁକ୍ଷେତ୍ର କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ୱେଲକା ଆଗ୍ନିକ।

ଆଉଟି ଏସଏମଏସ ଆସିଛି। ବାଲେଶ୍ୱର କୁରୁଣିଆରୁ ଲେଖିଛନ୍ତି ରେଡିଓ ଲଭର ରତିକାନ୍ତ। ଆପଣ ଶୁଣିବାକୁ ଚାହିଁଛନ୍ତି କଲେଜ ଟାଇମ୍ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଇରା ମହାନ୍ତି ଏବଂ ଉଦିତ ନାରାୟଣ।

ପରବର୍ତ୍ତୀ ଏସଏମଏସଟି ଆସିଛି ନିଆଳି ମାଧବରୁ, ଲେଖିଛନ୍ତି ଜିତେନ୍ଦ୍ର। ଆପଣ ଶୁଣିବାକୁ ଚାହିଁଛନ୍ତି ମୋସେ ସାଦିକର କଥାଚିତ୍ରର ଗୀତଟି। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।

ଆଉ ଗୋଟିଏ ସମସ୍ୟା ଆମ ପାଖରେ ପହଞ୍ଚୁଛି, ଲେଖିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସିଡିଏ ସେକ୍ଟର 11 କଟକରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ମମତା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଲେଖିଛନ୍ତି ହେମନ୍ତ କୁମାର ଦାସ, ରେହମାନପୁର ତୁଳତୀ ଯାଜପୁର ରୋଡ଼ରୁ। ଆପଣ ଶୁଣିବାକୁ ଚାହିଁଛନ୍ତି କଳାମାଣିଙ୍କ କଥାଚିତ୍ରର ଗୀତ। ଗୀତଟିକୁ ଗାଇଛନ୍ତି ଘନଶ୍ୟାମ ପଣ୍ଡା।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ପଟ୍ଟାମୁଣ୍ଡେଇରୁ ଲେଖିଛନ୍ତି ଚନ୍ଦନ, ଶୁଭେନ୍ଦୁ, ସକୁ ଏବଂ ବିଜୟିନୀ। ଆପଣମାନେ ଲେଖିଛନ୍ତି ଗିରିଜା ଏବଂ ଶିଲାଙ୍କ ବିବାହ ବାର୍ଷିକୀ ଉପଲକ୍ଷେ ଗୋଟିଏ ଗୀତଟିଏ ଶୁଣାଇବେ ବିବାହ କଥା ଚିତ୍ରର। ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ ଦମ୍ପତି ଦ୍ୱୟଙ୍କୁ। ତେବେ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ଉଦିତ ନାରାୟଣ।

କାର୍ଯ୍ୟକ୍ରମ ଶେଷରେ ଆଉ ଗୋଟିଏ ଏସଏମଏସ ଆସି ପହଞ୍ଚିଛି କାଦୁଆପଡ଼ା ଜଗତସିଂହପୁରରୁ। ଡିଓସାହି କାଦୁଆପଡ଼ା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ବର୍ଡର କଥା ଚିତ୍ରର ଗୋଟିଏ ଗୀତ।

ନମସ୍କାର। ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ମନର ଭାବନାକୁ ପରିପ୍ରକାଶ କରିବାରେ କଥା ବା ଭାଷା ଏକ ସୁନ୍ଦର ମାଧ୍ୟମ। ପ୍ରାଚୀନ କାଳରେ ଲୋକମାନେ ସଙ୍କେତ ମାଧ୍ୟମରେ

0: ପରସ୍ପର ସହିତ ଭାବର ଆଦାନ ପ୍ରଦାନ କରୁଥିଲେ। ସମୟର ବିବର୍ତ୍ତନ ସହିତ ଭାଷାର ଉପସ୍ଥିତି ଆହୁରି ସହଜ ସରଳ କରିଦେଲା। ତେବେ ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି, ଆମେ ଯାହା କହୁଛୁ ତାହା କିଭଳି ଭାବରେ ଅନ୍ୟ ପାଖରେ ପହଞ୍ଚୁଛି। ହଁ, କଥା ଯାହା ମନରେ ଆହ୍ଲାଦ ସୃଷ୍ଟି କରେ, ପୁଣି ସେହି କଥା କେତେବେଳେ ହୃଦୟର ତନ୍ତ୍ରୀକୁ କରେ କ୍ଷତ ବିକ୍ଷତ। କଥା ଯାହା ଆଶ୍ୱାସନାର ବାଡ଼ି ହେଇ ମନରେ ବାନ୍ଧି ଦିଏ ସାହସ। କଥା କେତେବେଳେ ଆହ୍ୱାନର ରୂପ ନେଇ ମନରେ ସୃଷ୍ଟି କରେ ଅଦମ୍ୟ ଉଦ୍ଦୀପନା, ଯାହା ଆଗକୁ ବଢ଼ିବାକୁ ଦିଏ ପ୍ରେରଣା। ଓଡ଼ିଆରେ କଥାଟିଏ ଅଛି, ଖା ଭୁଞ୍ଜ ଗିଳେ, ଅର୍ଥାତ୍ ଆମେ କହୁଥିବା କଥା କିପରି ହେବା ଦରକାର ଯାହା ଶୁଣିଥିବା ଲୋକଟିର ମନରେ ସକାରାତ୍ମକ ଭାବନା ସୃଷ୍ଟି କରିପାରିବ। ତେବେ ଏହି ପରିପ୍ରେକ୍ଷୀରେ ରହିଛି ଆଲୋଚନା, କହି ଜାଣିଲେ କଥା ସୁନ୍ଦର। ଆଲୋଚନା କରିଛନ୍ତି ବିଶ୍ୱ ମୈତ୍ରୀ ନାୟକ।
1: ମନର ଭାବକୁ ବ୍ୟକ୍ତ କରିବା ପାଇଁ କଥା ବା ବକ୍ତବ୍ୟ ଏକ ମୁଖ୍ୟ ମାଧ୍ୟମ। ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ ଯିଏକି ନିଜ ମନର ଭାବ ତଥା ଚିନ୍ତା ଚେତନାର ଅଭିବ୍ୟକ୍ତ ନିଜ ବକ୍ତବ୍ୟ ମାଧ୍ୟମରେ ପରିପ୍ରକାଶ କରିଥାଏ। ଏହି କଥା ମାଧ୍ୟମରେ ବ୍ୟକ୍ତିର ସ୍ୱଭାବ ଜଣାପଡ଼ିଥାଏ। ସମାଜ ମଧ୍ୟରେ ରହଣି କାଳରେ ପ୍ରତ୍ୟହ ନିଜର ପଡ଼ୋଶୀ, ବନ୍ଧୁବାନ୍ଧବ, ଅତିଥି ଅଭ୍ୟାଗତମାନଙ୍କର ଆଗମନ ଓ ଭାବଭାଷାର ଆଦାନ ପ୍ରଦାନ ନିଶ୍ଚିତ ହୋଇଥାଏ। ଆଜିକାଲି ପ୍ରାୟତଃ ଦେଖାଯାଉଛି କଥାକୁ ନିର୍ଦ୍ଦିଷ୍ଟ ଢଙ୍ଗରେ ପ୍ରୟୋଗ କରିବା ଦୁର୍ଲଭ ହୋଇପଡ଼ିଛି। ମନୁଷ୍ୟ ଆଜି ବିଷକୁମ୍ଭ ପୟମୁଖ ବେଶ ଧାରଣ କରିଛି। ତା ମଧ୍ୟରେ ସ୍ନେହ, ପ୍ରେମ, କରୁଣା, ଭଲ ପାଇବା ତଥା ଅନୁରାଗ ଆଦି ସଙ୍କୁଚିତ ହୋଇଯାଉଛି। ନିଜର ଭାଷା ବା କଥା ମାଧ୍ୟମରେ ଅପରର ଦୁଃଖ ଲାଘବ କରିବା ଓ ବିପଦରେ ପଡ଼ିଥିବା ଲୋକକୁ ଆଶ୍ୱାସନା ଦେବା ଏବେ ବିରଳ ପ୍ରାୟ। ବ୍ୟକ୍ତି ସ୍ୱାର୍ଥାନ୍ଧ ହୋଇ ନିଜକୁ ପ୍ରସାରିତ କରାଇବା ପରିବର୍ତ୍ତେ ସଙ୍କୁଚିତ କରିଦେଉଛି, ତେଣୁ ସୁନ୍ଦର କଥା ପଦେ ଶୁଣିବାକୁ ମିଳୁନାହିଁ। ପରମେଶ୍ୱର ମଣିଷକୁ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଓ ତୋକ ଆଦି ପାଞ୍ଚଗୋଟି ଇନ୍ଦ୍ରିୟ ଦେଇଛନ୍ତି। ଚକ୍ଷୁ ଦେଖେ, କର୍ଣ୍ଣ ଶୁଣେ, ନାସା ବା ନାକ ଆଘ୍ରାଣ କରେ, ଜିହ୍ୱା ରସାସ୍ୱାଦନ କରେ ଓ ସମସ୍ତ ଇନ୍ଦ୍ରିୟଙ୍କର ଅନୁଭବ ତଥା ଅନୁଭୂତିକୁ ବ୍ୟକ୍ତ କରିବାକୁ ବ୍ୟକ୍ତି କଥା ମାଧ୍ୟମରେ ସମର୍ଥ ହୋଇଥାଏ। ଗୋଟିଏ ଆପ୍ତବାକ୍ୟ ଅଛି, ବଚନେଙ୍କି ଦରିଦ୍ରତା, ଅର୍ଥାତ୍ କଥାରେ କୃପଣତା ବା କାହିଁକି। ମାତ୍ର ସେହି କଥା ଯଦି ଉପଯୁକ୍ତ ଢଙ୍ଗରେ ପରିବେଷଣ ନ ହେଲା ତେବେ ସମାଜରେ ବହୁ କ୍ଷତି ସାଧନ ହେବାର ନଜିର ରହିଛି। କଥାକୁ ସୁନ୍ଦର ଭାବରେ ଉପସ୍ଥାପନ କରିବା ଫଳରେ ବ୍ୟକ୍ତିର ଜୀବନ ମଧୁମୟ ହୋଇଗଲାବେଳେ ସେହି କଥାକୁ ରୁକ୍ଷ ଓ କର୍କଶ ସ୍ୱରରେ ପ୍ରୟୋଗ କରିବା ଫଳରେ ବ୍ୟକ୍ତି ନିଜ ଜୀବନରେ ହତାଶା ବା ନିରାଶା ବୋଧ ଅନୁଭବ କରିଥାଏ। କୌଣସି ବ୍ୟକ୍ତି ନିଜ ସମସ୍ୟାରେ ବିଚଳିତ ହୋଇ ବିଜ୍ଞ ପ୍ରାଜ୍ଞ ବ୍ୟକ୍ତିଙ୍କର ସହାୟତା ଲୋଡ଼ିଥାନ୍ତି। ଏହି ପରିପ୍ରେକ୍ଷୀରେ ଜଣେ ରାଜାଙ୍କର କଥା ମନକୁ ଆସେ। ରାଜା ଜଣକ ପୂର୍ବ ରାତିରେ ଏକ ସ୍ୱପ୍ନ ଦେଖି ବିଚଳିତ ଜଣାପଡ଼ୁଥାନ୍ତି। ସେହି ସ୍ୱପ୍ନର ବୃତ୍ତାନ୍ତ ନିଜ ସଭାରେ ଥିବା ବିଦ୍ୱାନ ପଣ୍ଡିତଙ୍କ ସାମ୍ନାରେ ଉପସ୍ଥାପନ କଲେ ଯେ ସେ ସ୍ୱପ୍ନରେ ନିଜର ଦାନ୍ତଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଝଡ଼ିଯିବାର ମାର୍ମିକ ଅର୍ଥ କ'ଣ। ଉତ୍ତରରେ ଜଣେ ପଣ୍ଡିତ କହିଲେ, ରାଜନ, ଏହି ସ୍ୱପ୍ନ ଶୁଭସୂଚକ ନୁହେଁ। ଆପଣଙ୍କ ସାମ୍ନାରେ ଆପଣଙ୍କ ପରିବାରର ସଦସ୍ୟମାନେ ଗୋଟି ଗୋଟି କରି ଅକାଳ ମୃତ୍ୟୁ ବରଣ କରିବେ। ଏହି ଉତ୍ତରରେ ରାଜା ରାଗିଯାଇ ସେହି ପଣ୍ଡିତଙ୍କୁ କାରାଗାରରେ ନିକ୍ଷେପ କଲେ। ଠିକ୍ ଏହି ସମୟରେ ଅନ୍ୟ ଜଣେ ପଣ୍ଡିତ ରାଜାଙ୍କ ନିକଟକୁ ଆସି କହିଲେ, ହଜୁର, ଏହି ସ୍ୱପ୍ନ ଅତ୍ୟନ୍ତ ଶୁଭପ୍ରଦ ଅଟେ। ଏହି ସ୍ୱପ୍ନର ଫଳାଫଳରୁ ଜଣାଯାଉଛି ଆପଣ ଦୀର୍ଘାୟୁ ହେବେ, ଅନେକ କାଳ ବଞ୍ଚି ରାଜଭୋଗ କରିବେ। ରାଜା ଖୁସି ହୋଇ ସେହି ପଣ୍ଡିତକୁ ଅନେକ ଉପହାର, ଉପଢୋକନ ଆଦି ପୁରସ୍କାର ଦେଲେ। ରାଜାଙ୍କ ପ୍ରଶ୍ନର ଉତ୍ତର ଦୁଇ ପଣ୍ଡିତ ସଠିକ୍ ଦେଇଥିଲେ, ମାତ୍ର କଥାର ଶୈଳୀ ଭିନ୍ନ ପ୍ରକାରର ଥିଲା। ପ୍ରଥମ ପଣ୍ଡିତ ରାଜାଙ୍କ ସାମ୍ନାରେ ନିଜର ଆତ୍ମୀୟ ସ୍ୱଜନମାନେ ଅକାଳ ମୃତ୍ୟୁ ବରଣ କରିବେ। ଦ୍ୱିତୀୟ ପଣ୍ଡିତ କହିଲେ, ରାଜା ଦୀର୍ଘଜୀବୀ ହୋଇ ସମସ୍ତ ସୁଖ ଉପଭୋଗ କରିବେ। ଏହି ଦୁଇ ପଣ୍ଡିତଙ୍କ କଥାର ସାରାଂଶ, ରାଜା ଦୀର୍ଘଜୀବୀ ହୋଇ ସମସ୍ତ ଭୋଗ ବିଳାସରେ ଥାଇ ପରିବାରର କ୍ଷୟ ଦେଖିବେ। କେବଳ ଭିନ୍ନ ଉପସ୍ଥାପନା ଶୈଳୀ ଯୋଗୁଁ ପ୍ରଥମ ପଣ୍ଡିତ ଦଣ୍ଡ ପାଇଲେ ଓ ଦ୍ୱିତୀୟ ପଣ୍ଡିତ ପୁରସ୍କାର ପାଇଲେ। ସୁନ୍ଦର କଥା ହିଁ ଲୋକକୁ ଆନନ୍ଦିତ କରାଇ ଦୀର୍ଘ ନିରାମୟ ଜୀବନ ଜୀଇଁବାକୁ ପ୍ରେରଣା ଦେଇଥାଏ। ଏହି ପ୍ରସଙ୍ଗରେ ସମ୍ରାଟ ଆକବରଙ୍କ ଦରବାରରେ ଥିବା ହାସ୍ୟରସାତ୍ମକ କବି ବୀରବଲଙ୍କ କଥା ମନକୁ ଆସେ। ସମ୍ରାଟ ତାଙ୍କ ସହ ବହୁ ବିଷୟ ଆଲୋଚନା କରି ପ୍ରାୟତଃ

ଆନନ୍ଦ ଅନୁଭବ କରନ୍ତି। ଦିନେ ସମ୍ରାଟ ଆକବର ପ୍ରଶ୍ନ କଲେ, ବୀରବଲ ଆମ ଦେଶରେ କେତେ କାଉ ଅଛନ୍ତି, ଶୀଘ୍ର କୁହ। ବୀରବଲ ଚଟାପଟ ଉତ୍ତର ଦେଲେ, 2,20,30,200। ସମ୍ରାଟ ତାଙ୍କ ଉତ୍ତରରେ ଆଶ୍ଚର୍ଯ୍ୟ ହୋଇ କହିଲେ, ଯଦି ତାହାଠାରୁ କମ୍ ହୁଅନ୍ତି। କଥା ଛଡ଼ାଇ ବୀରବଲ କହିଲେ, ତେବେ କିଛି ପଡ଼ୋଶୀ ଦେଶକୁ ଯାଇଥାଇପାରନ୍ତି। ପୁଣି ସମ୍ରାଟ ପ୍ରଶ୍ନ କଲେ, ଯଦି ଅଧିକ ହୁଅନ୍ତି। ଉତ୍ତରରେ ବୀରବଲ କହିଲେ, ତେବେ ପଡ଼ୋଶୀ ଦେଶରୁ କିଛି କାଉ କୁଣିଆ ଭାବରେ ଆମ ଦେଶକୁ ଆସିଥାଇ ପାରନ୍ତି। ଉତ୍ତରରେ ସମ୍ରାଟ ଖୁସି ହେଲେ ତ ପୁଣି ସଭାରେ ହାସ୍ୟରୋଳ ଖେଳିଗଲା। ଏହି ପ୍ରସଙ୍ଗରେ ଉତ୍ତରପ୍ରଦେଶର ଜଣେ ଯୁବକର କଥା ମନକୁ ଆସେ। ଦୂର ସହରରେ ଥିବା ନିଜର ସାନ ବାପା କିପରି ତାର ସମସ୍ତ ସମ୍ପତ୍ତି ଚତୁରତାର ସହିତ ହଡପ କରି ଯୁବକଟିକୁ ନିଜ ପ୍ରାପ୍ୟରୁ ବଞ୍ଚିତ କରିଥିବା ଜାଣି ଯୁବକଟି ଅତ୍ୟନ୍ତ ମର୍ମାହତ ହେଲା। ମାତ୍ର ନିଜର ଗୁରୁଜନ ସାନ ବାପାଙ୍କୁ କୌଣସି ପ୍ରତି ଆଘାତ ନ ଦେଇ ଗୋଟିଏ ନୂତନ ଉପାୟ ଚିନ୍ତା କଲା। ବହୁ ଉପହାର ଉପଢୁକନ ସହ ମିଷ୍ଟାନ୍ନ ନେଇ ପହଞ୍ଚିଲା ସାନ ବାପାଙ୍କ ପାଖରେ। ସାନ ବାପା ପ୍ରମାଦ ଗଣିଲେ, କାଳେ ଅପମାନ ଦେବ, ଗାଳି ଦେବ ବା ଆଘାତ କରିବ। ଏସବୁ ଭାବିବା ବେଳେ ଯୁବକ ଜଣକ ନେଇଥିବା ଦ୍ରବ୍ୟଯାକ ତାଙ୍କ ପାଖରେ ଥୋଇଦେଇ ପ୍ରଣାମ ପୂର୍ବକ କଥା ଆରମ୍ଭ କଲା। ବା ସାନ ବାପା, ଆପଣ ଅଦ୍ଭୁତ, ଆପଣ ସାହସୀ, ବିଦ୍ୱାନ, ଆପଣ ଅତ୍ୟନ୍ତ ଚତୁର। ଯାହା ଆମର ପୂର୍ବପୁରୁଷ କେହି ଏପରି କରିପାରି ନଥିଲେ ତାହା କରି ଆପଣ ମହାନ କୀର୍ତ୍ତିର ଅଧିକାରୀ ହୋଇପାରିଲେ। ପୁତୁରାର ଏ ପ୍ରକାର କଥା ଓ ବ୍ୟବହାରରେ ସାନ ବାପା ଲଜ୍ଜିତ ହେଲେ ଓ ସମୟକ୍ରମେ ତାର ପ୍ରାପ୍ୟ ସମ୍ପତ୍ତିକୁ ତାକୁ ଫେରାଇ ଦେଲେ। ନିଜର ସୁନ୍ଦର କଥା ଦ୍ୱାରା ଅନେକ ସମସ୍ୟାକୁ ସମାଧାନ କରି ହୁଏ। ମୂଳ କଥା ହେଲା, ଆମର ସୁନ୍ଦର କଥା କହିବାର ଶୈଳୀ ନିଜକୁ ତଥା ଅନ୍ୟମାନଙ୍କୁ ସୁନ୍ଦର ସାମାଜିକ ଜୀବନ ଜୀଇଁବାରେ ସହାୟକ ହୋଇଥାଏ। ଆମେମାନେ ସମାଜ ଓ ପରିବାରରେ ବସବାସ କଲାବେଳେ ପିତାମାତା, ଭାଇ ଭଗ୍ନୀ, ପୁତ୍ର ପୁତ୍ରବଧୁ, କନ୍ୟା ଓ ଜାମାତା ପ୍ରଭୃତି ଅନେକ ସଦସ୍ୟମାନଙ୍କ ସହ ଭାବ ଭାଷାର ବିନିମୟ କରୁ। ସେହି ସମୟରେ ନିଜର ଭାଷାକୁ ସଂଯତ ତଥା ଉପଯୁକ୍ତ ଢଙ୍ଗରେ ପରିବେଷଣ କଲେ ପରିବାରରେ ଶାନ୍ତି ପ୍ରତିଷ୍ଠା ହୋଇଥାଏ। ବହୁଟି ରାନ୍ଧି ଶିଖି ନଥିବା କାରଣରୁ ଠିକ୍ ଭାବରେ ସମସ୍ତ କାର୍ଯ୍ୟ ନ କରିପାରିବା ପଣକୁ ଦେଖି ସମସ୍ତ ସଦସ୍ୟ ଅତିଷ୍ଠ ହୋଇ ଟୁପୁରୁ ଟାପୁରୁ ହେଲେ। ଦିନେ ଖାଦ୍ୟ ପରଶିବା ପରେ ଶାଗ ବାଲିଆ ଲାଗିବାରୁ ଖାଇପାରିଲେ ନାହିଁ। ଶାଶୁ ବୋହୁଟିକୁ ପାଖକୁ ଡାକି କହିଲେ, ଆରେ ମା, ତୁ କ'ଣ ଏଇମିତି ଅଧୁଆ ଶାଗ ଓ ପରିବା ରାନ୍ଧି ତୋ ପୁଅ ଝିଅଙ୍କୁ ଖାଇବାକୁ ଦେବୁ? ବୋହୁଟି ଲାଜେଇ ହସି ଚାଲିଗଲା ଓ ସେହିଦିନଠାରୁ ନିଜ କାମରେ ସୁଧାର ଆଣିଲା। ଆଜିକାଲି ସମସ୍ତ ପିତାମାତା ନିଜ ପିଲା ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିବାର ଇଚ୍ଛା କରନ୍ତି। ମାତ୍ର ସମସ୍ତ ପିଲା ସମାନ ନୁହନ୍ତି, ସେମାନଙ୍କ ଭିତରେ ବିଭିନ୍ନ ପ୍ରକାର ପ୍ରତିଭା ଥାଏ। କାହାର କଳା କ୍ଷେତ୍ରରେ, କାହାର ଗଣିତ କ୍ଷେତ୍ରରେ, କାହାର ସାହିତ୍ୟ କ୍ଷେତ୍ରରେ ବିଶେଷ ପାରଦର୍ଶିତା ଥାଏ। କୌଣସି ପିଲା ସମ୍ପୂର୍ଣ୍ଣ ଶୂନ୍ୟ ବା ସମ୍ପୂର୍ଣ୍ଣ ପୂର୍ଣ୍ଣତା ପ୍ରାପ୍ତ ହୋଇନଥାନ୍ତି। ତେଣୁ ପିତାମାତା ପିଲା ମଧ୍ୟରେ ସ୍ୱଗୁଣ ବର୍ଦ୍ଧନ ପ୍ରତି ଲକ୍ଷ୍ୟ ଦେଇ ପରୀକ୍ଷାର ମୂଲ୍ୟାଙ୍କନ ପରେ ପ୍ରଥମ ହେଉ ବା ନ ହେଉ, ଯାହା ବା ନମ୍ବର ରଖୁ, ତାକୁ ଉତ୍ସାହିତ କରି କହିବାର ଅଛି, ଠିକ୍ ଅଛି, ଆହୁରି ପରିଶ୍ରମ କରି ଆଗକୁ ଆଗେଇ ଯା, ତୋର ଭବିଷ୍ୟତ ଉଜ୍ଜଳ ହେବ। ତେବେ ମୃଦୁ ଅନୁଶାସନ ଯଥା, ପିଲାଟି ଯଦି କୁସଙ୍ଗରେ ପଡ଼ି ନିଶା ସେବନ କରୁଥାଏ ତେବେ ତାକୁ ସୁଧାରିବାକୁ କଥା ଛଳରେ ତା ଉପରେ ସମସ୍ତଙ୍କର ଭରସା ଓ ବିଶ୍ୱାସ ରହିଛି ଯେ ସେ କେବେ ଭୁଲ କାମ କରିବ ନାହିଁ। ତେଣୁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ସେ ଭାବିବ, ମୋ ଉପରେ ମୋ ପରିବାର କେତେ ଆସ୍ଥା ଓ ବିଶ୍ୱାସ ରଖୁଛନ୍ତି, ମୁଁ କେବେ ନିଶା ପାଖ ମାଡ଼ିବି ନାହିଁ। ସମସ୍ୟାଗୁଡ଼ିକୁ ନିଜର କହିବାର ଢଙ୍ଗ ହିଁ ସମାଧାନ କରିପାରିବ। ଏ ସମସ୍ତ ମଧ୍ୟରେ ନିଜର ସନ୍ତାନ ସନ୍ତତିମାନଙ୍କୁ ଭଗବତ ଚେତନାର ଅଭିବୃଦ୍ଧି କରାଇବାକୁ, ଅଧ୍ୟାତ୍ମ ମାର୍ଗରେ ପରିଚାଳିତ କରାଇବାକୁ ଉଦ୍ୟୋଗ କରାଇବା ଆବଶ୍ୟକ। ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ଅନ୍ତତଃ ପିଲାମାନଙ୍କୁ ଠାକୁର ଘରେ ଧ୍ୟାନ ପ୍ରାର୍ଥନା କର, ଭଲ ପାଠ ହେବ, ଭଲ ମଣିଷ ହେବ ପ୍ରଭୃତି କହି ବିଭୁ ମନସ୍କ କରାଇବା ଦ୍ୱାରା ତାଙ୍କର ଅନ୍ତର୍ଚେତନା ଉନ୍ମୁକ୍ତ ହୋଇଯିବ। ଫଳରେ ସେମାନଙ୍କ ମଧ୍ୟରେ ଯେଉଁ ଜାଗରଣ ସୃଷ୍ଟି ହେବ ତାହା ତାଙ୍କୁ ଉଚ୍ଚତର ସୋପାନରେ ଅଧିଷ୍ଠିତ କରାଇବ। ସେଥିନିମିତ୍ତ ପିତାମାତା ତଥା ଅଭିଭାବକମାନଙ୍କୁ କଥା କହିବାର କଳା ଅବଲମ୍ବନ କରିବାକୁ ପଡ଼ିବ। ଯେଉଁ ସନ୍ତାନ ଗୁରୁଜନଙ୍କର ଅବାଧ୍ୟ ହୁଅନ୍ତି ତାଙ୍କୁ ସାଧ୍ୟ ମତେ ବାପରେ, ଧନରେ ଆଦି ମଧୁର ସମ୍ଭାଷଣରେ ଆପ୍ୟାୟିତ କରିବାକୁ ପଡ଼ିବ। ପିଲାଟିର ସମସ୍ତ କୃତି ନିମିତ୍ତ ପ୍ରଶଂସା କଲେ ସେ ଉତ୍ସାହିତ ହୋଇ ନିଜ କର୍ମରେ ଅଧିକ ସଫଳତା ଆଣିବାକୁ ଉଦ୍ୟମୀ ହେବ। ଏହି ସମ୍ପର୍କରେ ସରୋଜିନୀ ନାଇଡୁଙ୍କ

0: କଥା ମନକୁ ଆସେ। ତାଙ୍କ ପିତା ଚାହୁଁଥିଲେ ଯେ ସେ ଡାକ୍ତର ହୁଅନ୍ତୁ। ଦିନେ ଏକ ଗଣିତ ଭୁଲ ହେବାରୁ ବାପା ତାଙ୍କୁ ଏକ କୋଠରୀରେ ବନ୍ଦ କରି କହିଲେ, ଗଣିତର ସମାଧାନ କର। କିଛି ସମୟ ପରେ ଦେଖିଲା ବେଳକୁ ସେ ଏକ ସୁନ୍ଦର ଇଂରାଜୀ କବିତା ଲେଖିଛନ୍ତି। ତାଙ୍କ ବାପା ତାହା ଦେଖି ଖୁସି ହୋଇ କହିଲେ, ଏହି ଦିଗରେ ଆଗେଇ ଯା। ପରବର୍ତ୍ତୀ ସମୟରେ ସେ ଜଣେ ସୁଲେଖିକା ତଥା ଭାରତର ବୁଲବୁଲ ନାମରେ ପରିଚିତ ହୋଇ ଅଶେଷ କୀର୍ତ୍ତିର ଅଧିକାରିଣୀ ହୋଇପାରିଥିଲେ। ତେଣୁ ପିଲାମାନଙ୍କର ସଫଳତା ପ୍ରାପ୍ତିର ମାର୍ଗ ପ୍ରଶସ୍ତ କରିବାକୁ ପିତାମାତାମାନେ ତାଙ୍କର ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣକୁ ଲକ୍ଷ୍ୟ କରି ବାକ୍ୟ ଓ ବ୍ୟବହାରରେ ମଧୁରତା ଭରି ଦିଅନ୍ତୁ, ତେବେ ଫଳ ଉତ୍ତମ ହେବ। ସନ୍ତାନମାନେ ମଧ୍ୟ ପିତାମାତାଙ୍କ ପ୍ରତି ଅନୁରକ୍ତ ଭାବରେ ପରିବେଶ ପରିସ୍ଥିତିକୁ ବିଚାର କରି ବାକ୍ ସଂଯମ ପୂର୍ବକ ଉତ୍ତମ ବ୍ୟବହାର ଓ ମଧୁର ଭାଷା ପ୍ରୟୋଗ କଲେ ସମାଜରେ ସୁଧାର ଆସିବ। ଏହି ପ୍ରସଙ୍ଗରେ ମନେ ପଡ଼ନ୍ତି ସ୍ୱାମୀ ବିବେକାନନ୍ଦ। ସେ ଆମେରିକାର ଚିକାଗୋଠାରେ ହୋଇଥିବା ବିଶ୍ୱଧର୍ମ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ତାଙ୍କୁ ଯେତେବେଳେ ବକ୍ତବ୍ୟ ରଖିବାକୁ କୁହାଗଲା, ସେ ନିଜର ଗୁରୁଙ୍କୁ ସ୍ମରଣ କରି ଅଭିଭାଷଣ ଆରମ୍ଭ କଲେ। ପ୍ରଥମେ ସମସ୍ତଙ୍କୁ ଭାଇ ଭଉଣୀ ବୋଲି ସମ୍ବୋଧନ ପୂର୍ବକ ଭାରତୀୟ ଦର୍ଶନ ଓ ସଂସ୍କୃତି ସମ୍ପର୍କରେ ଉପସ୍ଥାପନ କଲେ। ତାଙ୍କୁ ମାତ୍ର 3 ମିନିଟ୍ ସମୟ କହିବାର ଥିଲା, ମାତ୍ର ତାଙ୍କର କଥା କହିବାର ଶୈଳୀ ଯୋଗୁଁ କେତେବେଳେ ତାହା ଅତିକ୍ରାନ୍ତ କରିଯାଇଥିଲା କେହି ଜାଣିପାରି ନଥିଲେ। ଆମ ଭାରତୀୟ ଧର୍ମଧାରାରେ କଥା କହିବାର ତପସ୍ୟା ସମ୍ପର୍କରେ ଶ୍ରୀମଦ୍ ଭଗବତ ଗୀତାରେ ଏକ ପଂକ୍ତି ବା ଶ୍ଳୋକ ରହିଛି, ଅନୁଦ୍ବେଗ କରଂ ବାକ୍ୟଂ ସତ୍ୟଂ ପ୍ରିୟ ହିତଂ ଚଜତ୍ ସ୍ୱାଧ୍ୟାୟ ଅଭ୍ୟାସନଂ ଚୈବ ବାଙ୍ଗମୟ ତପ ଉଚ୍ଚତେ। ସତ୍ୟ କହିବା ମାତ୍ର ଅପ୍ରିୟ ସତ୍ୟ କହି ବ୍ୟକ୍ତି ମନରେ ଦୁଃଖ ଦେବା ଉଚିତ ନୁହେଁ। ଏହି ପରିପ୍ରେକ୍ଷୀରେ ମନେ ପଡ଼ିଯାଏ ଜନକଙ୍କ ସଭାରେ ଘଟିଥିବା ଏକ ଘଟଣା। ଋଷି ବିଶ୍ୱାମିତ୍ରଙ୍କ ସହ ଶ୍ରୀରାମ ଓ ଲକ୍ଷ୍ମଣ ମିଥିଳାରେ ପହଞ୍ଚି ଗୁରୁ ବିଶ୍ୱାମିତ୍ରଙ୍କ ନିର୍ଦ୍ଦେଶରେ ଶିବଧନୁଙ୍କୁ ଗୁଣ ଦିଅନ୍ତେ ସହସା ତାହା ଭାଙ୍ଗିଗଲା। ସେହି ଶବ୍ଦ ଚତୁର୍ଦିଗରେ ବ୍ୟାପିଗଲା। ସେହି ଶବ୍ଦ ଶୁଣି ଜଟାଜୁଟ ପରିହିତ ଯଜ୍ଞପବିତ ଧାରୀ ରକ୍ତାଭଲୋଚନ ସହ ଅତି କ୍ରୋଧିତ ଭାବରେ ପରଶୁରାମ ଆସି ପହଞ୍ଚିଗଲେ। ଜନକଙ୍କ ସଭାରେ ନାନା କଟୁକ୍ତି ଓ ଭର୍ସନା ପରେ ଶିବଧନୁ ଭଙ୍ଗକାରୀକୁ ଠାବ କରିବାକୁ ଚାହିଁଲେ। ସମ୍ମୁଖରେ ତାଙ୍କର ଖଣ୍ଡିତ ଶିବଧନୁ ଦେଖି କ୍ରୋଧ ତାଙ୍କର ଦ୍ୱିଗୁଣିତ ହେଲା। ସେତେବେଳେ ରାମାନୁଜ ଲକ୍ଷ୍ମଣ ତାଙ୍କୁ ପରିହାସ ଛଳରେ କହିଲେ, ଜାରକନ୍ଧେ ଯଜ୍ଞପବିତ ସାଜେ, ତାର ହସ୍ତେ କୁଠାରର ଝଙ୍କାର ବି ବାଜେ, ପୁଣି ଧନୁଟିଏ ଧରି ଆସିଛନ୍ତି କରିବାକୁ ସଂଗ୍ରାମ, ଜେସନେ ସଂଗ୍ରାମ କେଶରୀ। ଏହି ବାକ୍ୟବାଣରେ ପରଶୁରାମଙ୍କର କ୍ରୋଧାଗ୍ନି ଆହୁରି ପ୍ରଜ୍ୱଳିତ ହେଲା। ସେ ଲକ୍ଷ୍ମଣଙ୍କୁ ମାରିବାକୁ ଫାର୍ସା ଉଠାଇଲେ, ଠିକ୍ ସେତିକିବେଳେ ଦୁଇ ହାତ ଯୋଡ଼ି ଅତ୍ୟନ୍ତ ବିନମ୍ର ସ୍ୱରରେ ଆଗକୁ ଆଗେଇ ଆସି ଶ୍ରୀରାମ ଅନେକ ଅନୁନୟ ବିନୟ କଲେ। କହିଲେ, ହେ ପ୍ରଭୁ, ଏହି ଶିବଧନଙ୍କୁ ଆପଣଙ୍କ ଜଣେ ଦାସ ଭଙ୍ଗ କରିଛି। ଅତ୍ୟନ୍ତ ମଧୁର ନମ୍ର ସ୍ୱର ପରଶୁରାମଙ୍କ କ୍ରୋଧାଗ୍ନିକୁ ଶାନ୍ତ କରିବାକୁ ଲାଗିଲା। ଅର୍ଥାତ୍ ଭୃଗୁବର କୋପ ଅଗ୍ନିରେ ଲକ୍ଷ୍ମଣ ଉତ୍ତର ଆହୁତି ସମ ବଢ଼ିବାର ଦେଖି ଜଳସମ ବାଣୀ ଭାସିଲେ ପ୍ରଭୁ ଶ୍ରୀରାମ। ଶ୍ରୀରାମ କହିଲେ, ହେ ସ୍ୱାମୀ, ଏହି ଦୁଗ୍ଧମୁଖ ଶିଶୁ ପ୍ରତି ସଦୟ ହୁଅନ୍ତୁ। ସେ ଆପଣଙ୍କୁ ମହାବୀର ପରଶୁରାମ ବୋଲି ଜାଣିନାହିଁ। ମୁଁ ଆପଣଙ୍କର ଦାସାନୁଦାସ ଶ୍ରୀରାମ। ମୋ ଭାଇର କୃତକର୍ମ ପାଇଁ ଆପଣଙ୍କଠାରେ କ୍ଷମା ଯାଚନା କରୁଛି। ଫଳରେ ପରଶୁରାମ ଶାନ୍ତ ହେଲେ। କ୍ରୋଧ ଜ୍ଞାନ ନାଶ କରେ। ଯେଉଁ ଶୁଦ୍ଧ ଜ୍ଞାନ ଆମ ମନୁଷ୍ୟମାନଙ୍କ ମଧ୍ୟରେ ଅତ୍ୟନ୍ତ ନିଭୃତ କନ୍ଦରରେ ରହିଛି, ତା ସହ ବିବେକ ବିଚାର ମଧ୍ୟ ଅଛି, ସେହି ଆଧାରରେ ନିଜର କଥା କହିବାର ଶୈଳୀ ଅବଲମ୍ବନରେ ଆମ୍ଭେମାନେ ଆନନ୍ଦରେ ରହିପାରିବା। ପରମ ପିତା ପରମେଶ୍ୱର ମଧ୍ୟ ସ୍ତୁତି, ସ୍ତବ, ପ୍ରାର୍ଥନା ଓ ଗଭୀର ଆତ୍ମନିବେଦନ ଗ୍ରହଣ କରି ଅଭୀଷ୍ଟ ଫଳ ପ୍ରଦାନ କରନ୍ତି। ଆମେ ମନୁଷ୍ୟମାନେ ସେହି ଉପାୟ ଅବଲମ୍ବନ କରି ପ୍ରତ୍ୟେକଙ୍କର ପ୍ରିୟ ଭାଜନ ହେବାକୁ ପ୍ରୟାସୀ ହେବା। ତେଣୁ ଏକ ଆପ୍ତବାକ୍ୟ ରହିଛି, କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର।
1: ଶୁଣିଲେ ଆଲୋଚନା, କହି ଜାଣିଲେ କଥା ସୁନ୍ଦର। ଆଲୋଚନା କରିଥିଲେ ବିଶ୍ୱ ମୈତ୍ରୀ ନାୟକ। ହଁ, କହିବା ଏକ କଳା। ଗୋଟିଏ କଥାକୁ ଭିନ୍ନ ଭିନ୍ନ ରୂପରେ କୁହାଯାଇପାରେ, ଆଉ ତାର ପ୍ରଭାବ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ତେବେ କେତେବେଳେ ଏହି କଥା ଶତ୍ରୁକୁ ଆପଣାର କରିଦିଏ, ତ ପୁଣି କେତେବେଳେ ମିତ୍ରକୁ ଶତ୍ରୁରେ ପରିଣତ କରିଦିଏ। କୁହାଯାଏ, ଧନୁରୁ ତୀର ଏବଂ ପାଟିରୁ କଥା ସବୁବେଳେ ଅଣଲେଉଟା, ଅର୍ଥାତ୍ ଏହା ଲକ୍ଷ୍ୟସ୍ଥଳରେ ପହଞ୍ଚିବ ହିଁ ପହଞ୍ଚିବ। ତେବେ ଏହା ଅନ୍ୟକୁ ଆଘାତ ଦେବ କି ମନରେ ଆନନ୍ଦ ଦେବ, ତାହା କୁହାଯାଇଥିବା କଥା ଉପରେ ହିଁ ନିର୍ଭର କରେ।

ମନଲୋଭା କଥା କହି ଯେପରି ମନ ମୋହି ହୁଏ, ଠିକ୍ ସେମିତି ସୁସ୍ୱାଦୁ ଖାଇବା ପ୍ରସ୍ତୁତ କରି ପରଷି ଦେଇ ବି ମନ ଚିଣି ହୁଏ। ତେବେ ଆସନ୍ତୁ ଜାଣିବା ଆଜି କିଛି ରୋଷେଇ ବିଧି। ସେଇଠି ହେଲା ବନ୍ଧାକୋବି ରୋଲ। ଏଥିପାଇଁ ଦରକାର ସାମଗ୍ରୀ ଗୁଡ଼ିକ ହେଲା ଗୋଟିଏ ଛୋଟ ବନ୍ଧାକୋବି, 6 ଆଳୁ, 6 କଞ୍ଚା ଲଙ୍କା, ଛୋଟ ଖଣ୍ଡେ ଅଦା, 8 ପକୁଡ଼ା ରସୁଣ, 2 ଚା ଚାମଚ ଜିରା, 4 ଟେବୁଲ ଚାମଚ ମଇଦା, ଅଧ କପ୍ ତେଲ ଓ ଆବଶ୍ୟକ ମୁତାବକ ଲୁଣ ଓ ହଳଦୀ। ଏହାକୁ ପ୍ରସ୍ତୁତ କେମିତି କରାଯିବ ବର୍ତ୍ତମାନ ସେ ବିଷୟରେ କହୁଛୁ। ପ୍ରଥମେ ବନ୍ଧାକୋବିର ପଛ ଡେମ୍ଫକୁ କାଟି ଦିଅନ୍ତୁ। ତାପରେ ସେଥିରୁ ଗୋଟି ଗୋଟି ପତ୍ର ବାହାର କରନ୍ତୁ। ତାପରେ କଡ଼େଇରେ ପାଣି ଦେଇ ଏହି ପତ୍ରଗୁଡ଼ିକୁ ଲୁଣ ଦେଇ ଟିକେ ବାମ୍ଫେଇ ନେଇ ଓହ୍ଲେଇ ଦିଅନ୍ତୁ। ଏଥର

ଆଳୁକୁ ସିଝାନ୍ତୁ। ଆଳୁ ସିଝିଗଲେ ତାକୁ ଭଲ ଭାବରେ ଚକଟି ଦିଅନ୍ତୁ। ତାପରେ ରସୁଣ, ଅଦା, କଞ୍ଚାଲଙ୍କାକୁ ଛେଚି ରଖନ୍ତୁ। କଡ଼େଇରେ ଜିରାକୁ ଭାଜିଦେଇ ଗୁଣ୍ଡ କରିଦିଅନ୍ତୁ। ତାପରେ ଚୁଲିରେ କଡ଼େଇ ବସାନ୍ତୁ। ସେଥିରେ ଗୋଟିଏ ଟେବୁଲ ଚାମଚ ତେଲ ଦେଇ ଛେଚା ମସଲାକୁ ପକାଇ ଭଲ ଭାବରେ ଭାଜନ୍ତୁ। ମସଲା ଭଲ ଭାବରେ ଭାଜି ହୋଇଗଲେ ସେଥିରେ ଆଳୁ ଚକଟା, ଜିରା ଏବଂ ଲୁଣ ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ। ତାପରେ ଗୋଟିଏ ପାତ୍ରରେ ମଇଦାକୁ ଅଧକ ପାଣି ଦେଇ ଭଲ ଭାବରେ ଗୋଳେଇ ରଖନ୍ତୁ। ତାପରେ ଗୋଟିଏ କୋବି ପତ୍ରରେ କିଛି ଆଳୁ ପୁର ଦେଇ ପତ୍ରଟିକୁ ଭଲ ଭାବରେ ଗୁଡ଼ାଇ ଦିଅନ୍ତୁ। ତାର ଦୁଇ ପାଖକୁ ମଇଦା ଗୋଳା ଦେଇ ବନ୍ଦ କରିଦିଅନ୍ତୁ। ଏଥର ଗୋଟିଏ ତାୱାରେ ଅଳ୍ପ ଅଳ୍ପ ତେଲ ଦେଇ ଏହି ରୋଲ୍ଗୁଡ଼ିକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବନ୍ଧାକୋବି ରୋଲ୍। ଏଥିରେ ଚାହିଁଲେ ଆଳୁ ସହିତ ଅନ୍ୟାନ୍ୟ ପରିବା ମଧ୍ୟ ଯେମିତିକି ବିନ୍, ମଟର, ଗାଜର ଏସବୁକୁ ଛୋଟ ଛୋଟ କାଟି ପକାଇ ପାରିବେ। ପୃଥିବୀ ତାର ଭଣ୍ଡାରରେ ଆମର ଆବଶ୍ୟକତା ପୂରଣ ପାଇଁ ଅନେକ ଜିନିଷ ସାଇତି ରଖିଛି। ହେଲେ ଆମେ ଭୁଲିଯିବା ଉଚିତ ନୁହେଁ ଯେ ଏସବୁ ଅସରନ୍ତି ନୁହେଁ। ମାଟି, ପାଣି, ପବନ ଭଳି ଆମର ଦରକାରରେ ଲାଗୁଥିବା ବିଭିନ୍ନ ପ୍ରକାର ଶକ୍ତିର ସ୍ରୋତ ସେଥିମଧ୍ୟରୁ ଅନ୍ୟତମ। କୁହାଯାଏ ବସି ଖାଇଲେ ନଈବାଲି ସରେ, ଆଉ ଆମେ କୋଇଲା, ପ୍ରାକୃତିକ ଗ୍ୟାସ୍ ଏବଂ ତୈଳକୁ ଯେଉଁଭଳି ଭାବରେ ନିର୍ବିଚାରରେ ବ୍ୟବହାର କରୁଛୁ ତା ଦିନେ ନା ଦିନେ ସରିଯିବ। କିନ୍ତୁ ସେସବୁକୁ ବୁଝି ବିଚାରି ଖର୍ଚ୍ଚ କରିବା ସହିତ ତାକୁ ସଞ୍ଚୟ କରିବା ପାଇଁ ଚେଷ୍ଟା କରିବା ଦରକାର। ଏଇ ଯେମିତି ଦରକାର ନଥିଲେ ବିଦ୍ୟୁତ୍ ଉପକରଣକୁ ବନ୍ଦ ରଖିବା, ଲାଇଟ୍ ଫ୍ୟାନ୍କୁ ଦରକାର ନଥିଲେ ବନ୍ଦ କରିବା, ଲୁଗା ସଫା କରିବା ପାଇଁ, ଘର ଝାଡ଼ିବା ପାଇଁ ସବୁବେଳେ ବିଦ୍ୟୁତ୍ ଚାଳିତ ଉପକରଣ ବ୍ୟବହାର ନ କରି ବେଳେବେଳେ ସେସବୁ କାମକୁ ନିଜ ହାତରେ କରିବାକୁ ଚେଷ୍ଟା କରିବା, ପାଣିର ଅପଚୟ କରିବା ନାହିଁ। ଗ୍ୟାସ୍ ଚୁଲା ବ୍ୟବହାର କରୁଥିଲେ ରନ୍ଧନ ଗ୍ୟାସ୍ କିଭଳି ସଞ୍ଚୟ କରାଯାଇପାରିବ ସେ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଖାଦ୍ୟ ରାନ୍ଧିବା ପୂର୍ବରୁ ରୋଷେଇ ସାମଗ୍ରୀଗୁଡ଼ିକୁ ହାତ ପାଖରେ ସଜାଡ଼ି ରଖିବା, ଚାଉଳ, ଡାଲି କିମ୍ବା ଡାଲି ଜାତୀୟ ଜିନିଷ ଯାହା ତିଆରି ହେବା ପାଇଁ ସମୟ ଲାଗିଥାଏ ସେସବୁକୁ କିଛି ସମୟ ଭିଜାଇ ଦେଇ ତାପରେ ରାନ୍ଧିବା। ଖାଦ୍ୟ ରାନ୍ଧିଲା ବେଳେ ଖାଦ୍ୟକୁ ଘୋଡ଼େଇ ରାନ୍ଧିଲେ ତାହା ଶୀଘ୍ର ତିଆରି ହୋଇଯିବ। ହଁ, ଆଉ ଗୋଟିଏ କଥା, ଆମେ ଅନେକ ସମୟରେ ଛୋଟିଆ ଛୋଟିଆ କାମ ପାଇଁ ଦୁଇଚକିଆ କିମ୍ବା ଚାରିଚକିଆ ଯାନ ବ୍ୟବହାର କରୁଛୁ। ସେମିତି ନକରି ଯଦି ଆମେ ଅଳ୍ପ ବାଟ ପାଇଁ ସାଇକେଲ ବ୍ୟବହାର କରିବା କିମ୍ବା ପାଦରେ ଚାଲି ଚାଲି ଯିବା, ତେବେ ଆମେ ସୁସ୍ଥ ରହିବା ସହିତ ପରିବେଶ ପ୍ରଦୂଷଣକୁ ମଧ୍ୟ କିଛି ମାତ୍ରାରେ କମ୍ କରିପାରିବା। ତା ସହିତ ବିଭିନ୍ନ ପ୍ରକାର ଗାଡ଼ି ପାଇଁ ଦରକାର ହେଉଥିବା ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚକୁ ମଧ୍ୟ କମ୍ କରିପାରିବା। ହଁ ଭଉଣୀ, ଏମିତି କିଛି ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ରଖିଲେ ଆମେ ଅଳ୍ପ ହେଉ ପଛେ କିଛି ଶକ୍ତି ସଞ୍ଚୟ କରିପାରିବା। ଏହାଛଡ଼ା ଆମେ ଚାହିଁଲେ ଅକ୍ଷୟ ଶକ୍ତିକୁ ବିକଳ୍ପ ମାଧ୍ୟମ ଭାବେ ମଧ୍ୟ ଗ୍ରହଣ କରିପାରିବା। କହିବାର କଥା ହେଲା, ସୌରଶକ୍ତି ଏବଂ ପବନ ଶକ୍ତିକୁ ଆମେ ନିତ୍ୟ ବ୍ୟବହାରରେ ଆଣିପାରିଲେ ମଧ୍ୟ କିଛିଟା ଶକ୍ତି ସଞ୍ଚୟ ହୋଇପାରିବ। ଏମିତି କିଛି ପଦକ୍ଷେପ ଦ୍ୱାରା ଆମେ ଖୁସିରେ ରହିବା ସହିତ ଆମର ଆଗାମୀ ପିଢ଼ିର ଜୀବନ ମଧ୍ୟ ସୁନ୍ଦର ହୋଇପାରିବ। ଟିକେ ଭାବି ଦେଖିଲେ ଆମେ ଯେତେବେଳେ କ୍ଲାନ୍ତ ଶ୍ରାନ୍ତ ଶରୀର ନେଇ ଘରେ ପହଞ୍ଚନ୍ତି ସେହି ଘରର ପରିବେଶ ଆମ ମନ ଉପରେ କିଭଳି ପ୍ରଭାବ ପକାଇଥାଏ। ଯଦି ଘରଟି ସଫାସୁତରା ଥାଏ ଆଉ ଜିନିଷ ସବୁ ଠିକ୍ଠାକ୍ ନିଜ ଜାଗାରେ ରହିଥାଏ ତାହେଲେ ମନରେ ଖୁସିର ଖୁସିର ଭାବ ସଞ୍ଚରି ଯାଏ, ସବୁ ଥକାପଣ ମେଣ୍ଟିଗଲା ଭଳି ଲାଗେ। ଆଉ ଘରଟି ଯଦି ଅଳିଆ ହୋଇଥାଏ, ଜିନିଷପତ୍ର ସବୁ ଏଣିତେଣି ଖେଳାମେଳା ହୋଇ ପଡ଼ିଥାଏ, ତାହେଲେ ମନରେ ଆପେ ଆପେ ବିରକ୍ତି ଭାବ, କ୍ରୋଧ ଭାବ ଆସେ। ଏଇଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପରିଷ୍କାର ପରିଚ୍ଛନ୍ନତାର ଆମ ମନ ଉପରେ ନିଶ୍ଚିତ ଭାବରେ ଗୋଟିଏ ସକାରାତ୍ମକ ପ୍ରଭାବ ରହିଛି। ଯଦି ଆମର ପରିବେଶ ପରିଷ୍କାର ପରିଚ୍ଛନ୍ନ ଥିବ ତାହେଲେ କାମରେ ମନ ଲାଗିଯାଏ। ହଁ, ଆପଣମାନେ ଆଉ ଗୋଟିଏ କଥା ଲକ୍ଷ୍ୟ କରିଥିବେ, ଆମର ପରମ୍ପରା ସହିତ ପରିଷ୍କାର ପରିଚ୍ଛନ୍ନତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଅଧିକାଂଶ ପୂଜା ପର୍ବରେ ଘରର ଶୁଦ୍ଧତା ଶୁଚିତା ପ୍ରତି ଗୁରୁତ୍ୱ ଦିଆଯାଏ, କାହିଁକିନା ପରିଷ୍କାର ପରିଚ୍ଛନ୍ନତା ଯୋଗୁଁ ଘରେ ଶ୍ରୀ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି। ତେବେ ଆମେ ଆମର ଘରଦ୍ୱାରକୁ ପରିଷ୍କାର କରି ରଖିବା ପାଇଁ ଯେତିକି ତତ୍ପରତା ଯେତିକି ଆଗ୍ରହ ଦେଖାଉ ଠିକ୍ ସେହି ପରିମାଣର ଆମେ ଆମର ପରିବେଶ ପ୍ରତି ଧ୍ୟାନ ହିଁ ଦେଉନା। କିନ୍ତୁ ସୁସ୍ଥ ନିରୋଗ ରହିବା ପାଇଁ ଘର ଭିତର ପରିବେଶର ଶୁଦ୍ଧତା ଯେତିକି ଜରୁରୀ, ବାହାର ପରିବେଶ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଦେଖିବାକୁ ଗଲେ ସ୍ୱଚ୍ଛତାର ପରିଭାଷା ଆମ ସମସ୍ତଙ୍କ ଦୃଷ୍ଟିରେ ସମାନ। ସ୍ୱଚ୍ଛତା କହିଲେ ଆମେ ବୁଝୁ
ଅଳିଆ

ଆବର୍ଜନା ମୁକ୍ତ ଏକ ସ୍ୱଚ୍ଛ ପରିବେଶ ଯେଉଁଠି ଆମେ ବଞ୍ଚିବା ପାଇଁ ବିଶୁଦ୍ଧ ପାଣି ପବନ ପାଇପାରିବା। ଅର୍ଥାତ୍ ବାହ୍ୟ ପରିଷ୍କାର ପରିଚ୍ଛନ୍ନତାକୁ ହିଁ ଆମେ ସବୁବେଳେ ଗୁରୁତ୍ୱ ଦେଇଥାଉ, କିନ୍ତୁ ଆମେ ନିଜ ମନର ଅନ୍ତରର ଆବିଳତା କଥା ଅନେକ ସମୟରେ ଭୁଲିଯାଉ। ଭୁଲିଯାଉ ଯେ ଆମ ଭିତରେ ଥିବା ଲୋଭ, ହିଂସା, ଦ୍ୱେଷ, ଈର୍ଷା, ଛୁଆଁ ଅଛୁଆଁ ଭେଦଭାବ, ପରସ୍ତ୍ରୀ କାତରତା ଭଳି ଆବର୍ଜନା ଆମର କେତେ କ୍ଷତି କରୁଛନ୍ତି। ସେଇଥିପାଇଁ ଯୁଗ ଯୁଗରୁ ଅନେକ ମହାମାନବ ଆଚରଣ ଓ ବିଚାରଗତ ଶୁଦ୍ଧତା ଉପରେ ଗୁରୁତ୍ୱ ଦେଇଛନ୍ତି। ଆମ ଲାଗି ସ୍ୱଚ୍ଛତା ନିହାତି ଜରୁରୀ। ତେବେ କେବଳ ବାହ୍ୟ ସ୍ୱଚ୍ଛତା ନୁହେଁ, ମନର ସ୍ୱଚ୍ଛତା ବି ଜରୁରୀ। ଆପଣମାନେ କାର୍ଯ୍ୟକ୍ରମ ତ ଶୁଣିଲେ, କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ନାରୀ ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ 753001। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି ମୁଁ ନିର୍ମାଲ୍ୟ। ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ ବଜେ ପଚାଶ ମିନିଟ୍ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଏବଂ ଭିଏତନାମ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି। ଆସାମ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ପ୍ରଦାନ କଲେ ଇସ୍ତଫାପତ୍ର। ପଶ୍ଚିମବଙ୍ଗ ଓ ତାମିଲନାଡୁରେ ନୂତନ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ। ଚାଦ ସାମରିକ ଶିବିର ଉପରେ ବୋକୋ ହାରମ ଉଗ୍ରବାଦୀ ଆକ୍ରମଣରେ 23 ସୁରକ୍ଷାକର୍ମୀ ନିହତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭାରତ ଗସ୍ତରେ ଆସିଥିବା ଭିଏତନାମର ରାଷ୍ଟ୍ରପତି ତୋ ଲାମ୍ ଏବଂ ପ୍ରତିନିଧି ମଣ୍ଡଳ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ଜାରି ରହିଛି। ତୋ ଲାମ୍ ଭାରତକୁ ତିନିଦିନିଆ ଗସ୍ତରେ ଆସିଛନ୍ତି। ତାଙ୍କୁ ଆଜି ସକାଳେ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ ଜଣାଇଥିଲେ। ଗତ ଏପ୍ରିଲ୍ ମାସରେ ଭିଏତନାମର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ତୋ ଲାମ୍ଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ତୋ ଲାମ୍ ଆଜି

ବିଶ୍ୱ ବ୍ୟାପାର ସମ୍ପର୍କିତ ଭାରତୀୟ ପରିଷଦ ଦ୍ୱାରା ଆୟୋଜିତ 56ତମ ସାପ୍ରୋ ହାଉସ୍ ବକ୍ତୃତା ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର 6ଟି ସହରରେ ଯୋଗାଯୋଗ ବୃଦ୍ଧି କରିବା ନେଇ ମଞ୍ଜୁର ହୋଇଥିବା ରେଳ ପ୍ରକଳ୍ପକୁ ପ୍ରଶଂସା କରିଛନ୍ତି। ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର 19ଟି ଜିଲ୍ଲାରେ ରେଳ ପ୍ରକଳ୍ପ ନେଇ କ୍ୟାବିନେଟ୍ ନିଷ୍ପଭିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଏହି ପ୍ରକଳ୍ପ ଦ୍ୱାରା ଦେଶରେ ଯୋଗାଯୋଗ ତ୍ୱରାନ୍ୱିତ ହେବ ଏବଂ ରେଳ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ଦେଶର ଭିଭିଭୂମି ଏବଂ ଅର୍ଥନୈତିକ ବିକାଶ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହାଦ୍ୱାରା ମଧ୍ୟ ଦେଶରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଘଟିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଗୁଆହାଟୀସ୍ଥିତ ରାଜଭବନଠାରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ଇସ୍ତଫା ପ୍ରଦାନ ଦ୍ୱାରା ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆଗେଇବ। ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରାଗ ଗୋଏଲ ରାଜ୍ୟପାଳଙ୍କୁ ଆସାମ ବିଧାନସଭା ନିର୍ବାଚନର ଫଳାଫଳ ଗତକାଲି ପ୍ରଦାନ କରିଥିଲେ ଏବଂ ରାଜ୍ୟ ବିଧାନସଭା ଲାଗି ନୂତନ ଭାବେ ନିର୍ବାଚିତ ସଦସ୍ୟମାନଙ୍କର ନାମ ତାଲିକା ପ୍ରଦାନ କରିଥିଲେ। ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଏନ୍ଡିଏ 126ଟି ଆସନରୁ 102ଟି ଆସନରେ ବିଜୟ ଲାଭ କରିଛି। ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବେ 82ଟି ଆସନ ଲାଭ କରିଛି। ଅନ୍ୟପକ୍ଷରେ ଏହାର ସହଯୋଗୀ ଦଳ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ଏବଂ ଆସାମ ଗଣପରିଷଦ 10ଟି ଲେଖାଏଁ ଆସନ ଜିତିଛନ୍ତି। କଂଗ୍ରେସ ମାତ୍ର 19ଟି ଆସନ ଅକ୍ତିଆର କରିଛି। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଶର୍ମା କହିଛନ୍ତି ରାଜ୍ୟପାଳ ମନ୍ତ୍ରିମଣ୍ଡଳର ଇସ୍ତଫା ଗ୍ରହଣ କରିବା ସହ ସାମ୍ପ୍ରତିକ ରାଜ୍ୟ ବିଧାନସଭାକୁ ଭଙ୍ଗ କରିଛନ୍ତି। ରାଜ୍ୟପାଳ ମନ୍ତ୍ରିମଣ୍ଡଳକୁ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ସରକାରରେ ସହଯୋଗ କରିବା ଲାଗି କହିଛନ୍ତି। ମେ 11 ତାରିଖ ପରେ ରାଜ୍ୟରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରାଯାଇଛି। ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ସମ୍ପର୍କରେ ସେ ମତ ଦେଇ କହିଛନ୍ତି ବିଜେପି ବିଧାୟକ ଦଳ ନେତୃତ୍ୱ ଏ ସମ୍ପର୍କରେ ନିଷ୍ପଭି ନେବ। ସେ କହିଛନ୍ତି ସମସ୍ତ ପ୍ରକ୍ରିୟା ଅନୁଧ୍ୟାନ କରିବା ଲାଗି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ନିଷ୍ପଭି ଚୂଡ଼ାନ୍ତ ହେଲା ପରେ ଏନ୍ଡିଏ ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରାଯିବ। ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ନେଇ ରାଜନୈତିକ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କୋଲକାତାଠାରେ ପହଞ୍ଚବେ ଏବଂ ନବନିର୍ବାଚିତ ବିଧାୟକଙ୍କ ସହ ବୈଠକ କରିବା ସହ ବିଜେପି ବିଧାୟକ ଦଳର ନେତାଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି। ଏହାପରେ ରାଜ୍ୟରେ ଶପଥ ଗ୍ରହଣ ସମାରୋହ ତାରିଖ ଘୋଷଣା କରାଯିବ। ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ କୁମାର ଅଗ୍ରୱାଲ ଏବଂ ନିର୍ବାଚନ ଆୟୋଗର ପ୍ରତିନିଧିମାନେ ଆଜି ରାଜ୍ୟପାଳଙ୍କୁ ଭେଟି 293 ବିଧାନସଭା ଆସନ ବିଶିଷ୍ଟ ଭୋଟ୍ ଫଳାଫଳ ପ୍ରଦାନ କରିଥିଲେ। ସରକାରୀ ଭାବେ ନିର୍ବାଚନ ଫଳାଫଳ ରାଜ୍ୟପାଳ ଗ୍ରହଣ କରିବା ପରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ। ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ ସମ୍ପର୍କରେ ରାଜ୍ୟପାଳ ଆଜି ନିଷ୍ପଭି ନେବାର ସମ୍ଭାବନା ରହିଛି। ତାମିଲନାଡୁରେ ସି ଜୋସେ ବିଜୟଙ୍କ ନେତୃତ୍ୱରେ ଗଠିତ ଟିଭିକେ ଦଳ ନୂତନ ସରକାର ଗଠନ ନେଇ ରାଜନୈତିକ ପ୍ରକ୍ରିୟା ସରଗରମ ହୋଇଛି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆଲେଟକର ଆଜି ଅପରାହ୍ନରେ ଚେନ୍ନାଇଠାରେ ପହଞ୍ଚବା ପରେ ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କ ସହ ସରକାର ଗଠନ ନେଇ ଆଲୋଚନା କରିବାର ସମ୍ଭାବନା ରହିଛି। ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଟିଭିକେ 108ଟି ଆସନ ଲାଭ କରିଛି। ବିଧାନସଭାରେ ସଂଖ୍ୟାଗରିଷ୍ଠତା 118ଟି ଆସନ ପାଇଁ ଆଉ ମାତ୍ର 11 ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ଟିଭିକେ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ସହିତ ଆଲୋଚନା ଜାରି ରଖିଛି। କଂଗ୍ରେସ ମୁଖପାତ୍ର ଗିରିଶ ଯୋଦଙ୍କର କହିଛନ୍ତି ଟିଭିକେକୁ ସମର୍ଥନ ପାଇଁ ତାଙ୍କ ଦଳର ବୈଠକ ପରେ ନିଷ୍ପଭି ନିଆଯିବ। ସେହିପରି ଏଆଇଏଡିଏମ୍କେରୁ ବିଜୟୀ ହୋଇଥିବା ଲିମା ରୋଜ୍ କହିଛନ୍ତି ଟିଭିକେକୁ ସମର୍ଥନ ଜଣାଇବା ଲାଗି ତାଙ୍କ ଦଳରେ ଆଲୋଚନା ଚାଲିଛି। ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଥିବାରୁ ବିଜେପି ତାହାର ଦୃଢ଼ ନିନ୍ଦା କରିଛି। ଏହା ଗଣତନ୍ତ୍ର ଏବଂ ସମ୍ଭିଧାନ ପ୍ରତି ଆକ୍ରମଣ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଭାରତ ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ର, ଏଠାରେ ଗଣତନ୍ତ୍ରକୁ ସର୍ବଦା ସମ୍ମାନ ପ୍ରଦର୍ଶନ କରାଯାଇଥାଏ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଥିବାରୁ ଏହାର ପ୍ରତିକ୍ରିୟାରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ସେ ଏପରି ନିଷ୍ପଭିରୁ ଓହରିଯିବା ଉଚିତ। ଦେଶର ଗଣତନ୍ତ୍ର ପ୍ରକ୍ରିୟାରେ ସର୍ବଦା କ୍ଷମତାର ପରିବର୍ତ୍ତନକୁ ଗ୍ରହଣ କରାଯାଇଥାଏ ବୋଲି ଶ୍ରୀ ପାତ୍ର କହିଛନ୍ତି। ଏହା ବିଜେପି ପ୍ରତି ଆକ୍ରମଣ ନୁହେଁ, ବରଂ ଗଣତନ୍ତ୍ର ଏବଂ ସମ୍ଭିଧାନ ପ୍ରତି ଆକ୍ରମଣ ବୋଲି ସେ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ମମତା ବାନାର୍ଜୀ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫାପତ୍ର ଦେବେ ନାହିଁ ବୋଲି ଜଣାଇବା ପରେ ସେ ଏହା କହିଛନ୍ତି।
ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ପ୍ରଧାନ କହିଛନ୍ତି ଜନସାଧାରଣଙ୍କ ମତାମତକୁ ମମତା ବାନାର୍ଜୀ ଗ୍ରହଣ କରିପାରୁ ନାହାନ୍ତି।

0: ସେ ଜନସାଧାରଣଙ୍କ ମତକୁ କେବଳ ଅଗ୍ରାହ୍ୟ କରୁଛନ୍ତି ତାହା ନୁହେଁ ବରଂ ନିର୍ବାଚନ ଆୟୋଗ ଏବଂ ସୁରକ୍ଷା କର୍ମଚାରୀଙ୍କୁ ମଧ୍ୟ ସମାଲୋଚନା କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ଚାଦ୍ର ସାମରିକ ଶିବିର ଉପରେ ବୋକୋ ହାରମ୍ ଉଗ୍ରବାଦୀଙ୍କ ଆକ୍ରମଣ ଫଳରେ 23 ଜଣ ସୁରକ୍ଷା କର୍ମଚାରୀ ନିହତ ହୋଇଛନ୍ତି। ଏହି ଆକ୍ରମଣରେ ବହୁ ସଂଖ୍ୟାରେ ଚାଦିଆନ ସୈନ୍ୟ ଆହତ ହୋଇଛନ୍ତି। ଚାଦ୍ ହ୍ରଦ କୂଳରେ ଅବସ୍ଥିତ ଶିବିର ଉପରେ ସୋମବାର ରାତିରେ ଆକ୍ରମଣ କରାଯାଇଥିଲା। ଜାତିସଂଘରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ସନ୍ତାସବାଦୀ ଗୋଷ୍ଠୀ ପକ୍ଷରୁ ବହୁ ସଂଖ୍ୟାରେ ଲୋକମାନଙ୍କୁ ଆକ୍ରମଣ କରାଯାଉଛି। ଏହାଦ୍ୱାରା ବହୁ ଲୋକ ସ୍ଥାନଚ୍ୟୁତ ହେଉଛନ୍ତି। ନିକଟ ବର୍ଷରେ ବୋକୋ ହାରମ୍ ଉଗ୍ରବାଦୀ ଗୋଷ୍ଠୀ ବହୁ ଅପହରଣ ସହ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି। 2024 ଅକ୍ଟୋବରରେ ଏହି ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଆକ୍ରମଣ ଫଳରେ 40 ଜଣ ଚାଦିଆନ ସୈନ୍ୟ ନିହତ ହୋଇଥିଲେ। ରୁଷ ପକ୍ଷରୁ ଗତକାଲି ରାତିସାରା ଆକାଶମାର୍ଗରୁ ଆକ୍ରମଣ ପରେ ୟୁକ୍ରେନ୍ର 27 ଜଣ ଲୋକ ନିହତ ହୋଇଛନ୍ତି ଏବଂ 12ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିଭିଆନ୍ ଅଭିଯୋଗ କରି କହିଛନ୍ତି ମସ୍କୋ ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ଜାପୋର୍ ଜିଆରେ ବୋମା ଆକ୍ରମଣରେ 12 ଜଣ ଲୋକ ନିହତ ହୋଇଛନ୍ତି। ସେହିପରି କ୍ରାମାଟୋର୍ସୋନିପ୍ର ଏବଂ ପୋଲ୍ଟାଭା ଅଞ୍ଚଳରେ ବହୁ ସଂଖ୍ୟାରେ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଜାତିସଂଘ ପକ୍ଷରୁ ଉଭୟ ରାଷ୍ଟ୍ରକୁ ଯୁଦ୍ଧବିରତି ପାଇଁ କୁହାଯାଇଛି। ଇରାନ୍ର ତେହେରାନ୍ଠାରେ ଏକ ସପିଂ ମଲ୍ରେ ଅଗ୍ନିକାଣ୍ଡ ଘଟି 8 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ 26 ଜଣ ଆହତ ହୋଇଛନ୍ତି। ତେହେରାନ୍ ପ୍ରଦେଶର ଆଣ୍ଡିସ୍ ସହରରେ ଅବସ୍ଥିତ ଆଗ୍ରାବାନ୍ ସପିଂ ମଲ୍ରେ ଗତକାଲି ନିଆଁ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସ୍ୱଷ୍ଟ ଜଣାପଡ଼ିନାହିଁ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ବୈଦ୍ୟୁତିକ ଯାନ କିଣିବା ଲାଗି ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଅଟୋ ସମ୍ମିଳନୀ ଓ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି ଜୀବାଶ୍ମ ଇନ୍ଧନର ବିକଳ୍ପ ଏବଂ ଏହାର ପ୍ରୋହାହନ ଦିଗରେ ଏକ ସମନ୍ୱିତ ଗବେଷଣା ଜାରି ରହିଛି। ଏ କ୍ଷେତ୍ରରେ କୃଷକମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି ଏଥିଲାଗି ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଗବେଷଣା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଇତିମଧ୍ୟରେ 1,60,000 କୋଟି ଟଙ୍କାର ବ୍ୟୟ ଅଟକଳରେ ଦିଲ୍ଲୀ ରାଜଧାନୀ ଅଞ୍ଚଳରେ ସଡ଼କ ନିର୍ମାଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରେଇ 155 ରନ୍ କରିଥିଲା। ଏହାର ଜବାବରେ 156 ରନ୍ ବିଜୟ ଲକ୍ଷ୍ୟ ପିଛା କରି ଚେନ୍ନାଇ ସୁପର କିଙ୍ଗ୍ 17 ଓଭର ଓ 3 ବଲ୍ରେ 2 ୱିକେଟ୍ ହରେଇ 169 ରନ୍ କରିଥିଲା। ଦଳ ପକ୍ଷରୁ ସଞ୍ଜୁ ସାମସନ୍ ଅପରାଜିତ 87 ରନ୍ କରିବା ସହିତ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଏବଂ ଭିଏତନାମ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି। ଆସାମ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ପ୍ରଦାନ କଲେ ଇସ୍ତଫାପତ୍ର। ପଶ୍ଚିମବଙ୍ଗ ଓ ତାମିଲନାଡୁରେ ନୂତନ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ। ଚାଦ୍ ସାମରିକ ଶିବିର ଉପରେ ବୋକୋ ହାରମ୍ ଉଗ୍ରବାଦୀ ଆକ୍ରମଣରେ 23 ସୁରକ୍ଷାକର୍ମୀ ନିହତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani. I am Anuja Kumar with the Midday News. The headlines. Prime Minister Narendra Modi holds talks with President of Vietnam Tho Lam in New Delhi. Several MOUs exchanged in the fields of digital technology, rare earth and medical product regulations. Hectic parleys continue in Tamil Nadu among parties as TVK is set to stake claim for farming government despite lack of majority figure. Assam Chief Minister Himanta Biswa Sarma tenders resignation. Swearing in ceremony of the new government to take place after 11th of May. India and European Union launch joint initiative to strengthen EV battery recycling capacity. IMD forecasts heavy rainfall over Assam, Bihar, Keralam, Tamil Nadu and Puducherry today. And in IPL cricket, host Sunrisers Hyderabad to take on Punjab Kings in the evening. And now the news in detail. India and Vietnam today inked several MOUs in the fields of digital technology, rare earths, medical products regulation, public sector.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଅହମ୍ମଦାବାଦଠାରେ ଉଦ୍ୟୋଗୀ ଓ ନିବେଶକଙ୍କ ସହିତ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ନବରଙ୍ଗପୁର ଜିଲ୍ଲାର 22ଟି ପଞ୍ଚାୟତ ପାଇଁ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କଲେ ବିଭାଗୀୟ ମନ୍ତ୍ରୀ। ଶ୍ୱାସରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆଜମା ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ଅହମ୍ମଦାବାଦଠାରେ ଆୟୋଜିତ ଉଚ୍ଚସ୍ତରୀୟ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରମୁଖ ଉଦ୍ୟୋଗୀ ଓ ନିବେଶକମାନଙ୍କ ସହିତ ଆଲୋଚନା କରୁଛନ୍ତି। ରାଜ୍ୟରେ ବନ୍ଦରଭିତ୍ତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରତିନିଧି ଦଳ ଆଜି ମୁନ୍ଦ୍ରା ବନ୍ଦର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ମାଲ ପରିବହନ ଓ ବନ୍ଦର ଆଧାରିତ ଶିଳ୍ପରେ ସମ୍ଭାବନା ସୁଯୋଗକୁ ଆହୁରି ବ୍ୟାପକ କରିବ। ଆସନ୍ତାକାଲି ଭଦୋଦରାଠାରେ ନିବେଶକମାନଙ୍କ ସହିତ ଏକ ବୈଠକର ଆୟୋଜନ କରାଯାଇଛି। ଏଥିସହିତ କାର୍ଯ୍ୟକ୍ରମର ଅଂଶସ୍ୱରୂପ କେବାଡ଼ିଆ ଗସ୍ତ ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ଦ୍ରୁତ ଅଭିବୃଦ୍ଧି ଓ ରଣନୈତିକ ଯୋଜନା ସହ ଓଡ଼ିଶା ବର୍ତ୍ତମାନ ଶିଳ୍ପ ଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି ବୋଲି ଗତକାଲି ଗୁଜରାଟର ଅହମ୍ମଦାବାଦଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍ ଶୋ'ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଥିଲେ। ନବରଙ୍ଗପୁର ଜିଲ୍ଲାକୁ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ଦିନିକିଆ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର 22ଟି ପଞ୍ଚାୟତ ପାଇଁ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ 10 ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ର ଓ ଉପଭୋକ୍ତା ସେବା କେନ୍ଦ୍ରର ମଧ୍ୟ ସେ ଉଦ୍ଘାଟନ କରିଛନ୍ତି। ପରେ ମନ୍ତ୍ରୀ ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀ ସଡ଼କ ଓ ସେତୁବନ୍ଧ ଯୋଜନା ଅନ୍ତର୍ଗତ 32ଟି ରାସ୍ତା ଓ 4ଟି ସେତୁର ଶିଳାନ୍ୟାସ କରିଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ, ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ଏବଂ ବିଧାୟକ ନରସିଂହ ଭତ୍ରା ପ୍ରମୁଖ ଉପସ୍ଥିତ ଅଛନ୍ତି। ରାୟଗଡ଼ା ରେଳ ଡିଭିଜନ ଆସନ୍ତା ଜୁନ୍ ମାସ ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳ ଅଧୀନରେ ରାୟଗଡ଼ା ତୃତୀୟ ରେଳ ଡିଭିଜନ ଭାବେ କାମ କରିବ। ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ଉନ୍ନତି ଓ ଆକାଂକ୍ଷାକୁ ପୂରଣ କରିବାରେ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ସହଯୋଗ ରହିଆସିଛି। ରାୟଗଡ଼ା ରେଲୱେ ଡିଭିଜନର କାର୍ଯ୍ୟକ୍ଷମ ହେବା ପରେ ଅଞ୍ଚଳର ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଘଟିଛି। ପର୍ଯ୍ୟଟନର ବୃଦ୍ଧି, ସମାବେଶୀ ଓ ସ୍ଥାୟୀ ଉନ୍ନତିକୁ ନୂତନ ଗତି ମିଳିବ ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟକୁ ଦେଶର ଉନ୍ନତିରେ ଏକ ପ୍ରମୁଖ ଭାଗିଦାରୀ ଭାବେ ଗଢ଼ିତୋଳିବା ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ପୂର୍ବତଟ ରେଳବାଇ ଅଧୀନରେ ପୂର୍ବରୁ ଖୋର୍ଦ୍ଧା ଏବଂ ସମ୍ବଲପୁର ରେଳ ଡିଭିଜନ ରହିଛି। ରାୟଗଡ଼ା ଡିଭିଜନ ଅଧୀନରେ ମୋଟ 695 କିଲୋମିଟର ରେଳପଥ ରହିବ। ୱାଲ୍ଟର ଡିଭିଜନର କିଛି ଷ୍ଟେସନ ରାୟଗଡ଼ା ଡିଭିଜନରେ ଅନ୍ତର୍ଭୁକ୍ତ କରାଯାଇଛି। ରାୟଗଡ଼ା ନୂଆ ରେଳ ଡିଭିଜନ ଭିତ୍ତିଭୂମି ବିକାଶ ପାଇଁ ପ୍ରାୟ 107 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ମିଶନ ଶକ୍ତି ସଭାଗୃହରେ ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲାସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଲ୍ୟ ବିବାହ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି। ଛତ୍ରପୁର ବ୍ଲକ ସିଡିପିଓ ପ୍ରଣମିତା ପଣ୍ଡା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବାଲ୍ୟ ବିବାହ ରୋକିବାରେ ବିଭିନ୍ନ ସଂଗଠନର ଭୂମିକା ବିଷୟରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ୟୁନିସେଫ୍ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ମହିଳା ସୁରକ୍ଷା ଅଧିକାରୀ ଡି ନାଗରତ୍ନମ୍ ବାଲ୍ୟ ବିବାହ ରୋକିବା ପାଇଁ ସମସ୍ତଙ୍କୁ ସମୂହ ସଂକଳ୍ପ ପାଠ କରାଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ୱାସରୋଗ

ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ଶ୍ୱାସରୋଗ ବା ଆଜମା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଆଜମାରେ ପୀଡ଼ିତ ବ୍ୟକ୍ତିଙ୍କ ଉପଶମ ସମୟର ଆବଶ୍ୟକତା। ଏହି ରୋଗରୁ ରକ୍ଷା ପାଇବା ନିମନ୍ତେ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି। ଆଜମା ଦିବସରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ରାଜ୍ୟରେ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରାୟ 1400 ଅଧ୍ୟାପକ ପଦବୀ ପୂରଣ ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ନିକଟରେ 14 ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ ହେବା ପରେ ଏବେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ପ୍ରଫେସର ପଦବୀ ଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି, ରାଜ୍ୟସ୍ତରୀୟ ଯୋଗ୍ୟତା ପରୀକ୍ଷା କିମ୍ବା ଅନ୍ୟ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଶିକ୍ଷାନୁଷ୍ଠାନର ମାନବ ସମ୍ଭଳ ଓ ଭିତ୍ତିଭୂମି ବିକାଶ ପାଇଁ ଅର୍ଥ ବ୍ୟୟବରାଦ ହୋଇଥିବାବେଳେ ଟେଣ୍ଡର ପ୍ରକ୍ରିୟା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପିଏମ୍ ଉଷା ଜରିଆରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରି ରହିଛି। ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020 ଲାଗୁ ହେବା ପରେ ଉଚ୍ଚଶିକ୍ଷା ଅନୁଷ୍ଠାନ ପାଇଁ 676 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ପିଏମ୍ ଉଷା ଅଧୀନରେ 100 କୋଟି ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ପିଏମ୍ ଉଷା ଜରିଆରେ ରାଜ୍ୟରେ ମୋଟ 20 ସରକାରୀ ମହାବିଦ୍ୟାଳୟକୁ 5 କୋଟି ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ଦିଆଯାଇଛି। 488 ଓ 662 ବର୍ଗ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ବଜେଟ୍ରୁ 500 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟୟ ଅଟକଳ କରାଯାଇଥିବା ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପାଇଁ ଆସନ୍ତା 11 ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବ୍ଜେକ୍ଟିଭ୍ ଓ ଅବ୍ଜେକ୍ଟିଭ୍ ଖାତା ପୁନଃ ଯାଞ୍ଚ ଓ ସେଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ନିୟମାବଳୀ ବୋର୍ଡ ୱେବ୍ସାଇଟ୍ www.bscodisha.ac.in ଉପଲବ୍ଧ ହେବ। ଏଥିପାଇଁ ଉଭୟ ଫର୍ମ ଓ ଦେୟ ଦାଖଲ 22 ତାରିଖ ମଧ୍ୟରାତ୍ର ସୁଦ୍ଧା କରିବାକୁ ପଡ଼ିବ। ଅନ୍ଲାଇନ୍ ଆବେଦନ 24 ଘଣ୍ଟା ଜାରି ରହିବ। ଏହି ପ୍ରକ୍ରିୟା ଶେଷ ହେବା ପରେ ବୋର୍ଡ କର୍ତ୍ତୃପକ୍ଷ ସଂଶୋଧିତ ମାର୍କ ପ୍ରମାଣପତ୍ର ପ୍ରଦାନ କରିବେ। ଆବେଦନକାରୀ ବୋର୍ଡ ୱେବ୍ସାଇଟ୍ରୁ ପରୀକ୍ଷା ଖାତାର ଅବିକଳ ନକଲ ଡାଉନ୍ଲୋଡ୍ କରିପାରିବେ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆସନ୍ତା 8 ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହରେ 10ମ ବାର୍ଷିକ ବୋର୍ଡ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିଥିବା 32 ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ପୁଲିସ୍ ଅଧୀକ୍ଷକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଦିବ୍ୟାଙ୍ଗ ଛାତ୍ରୀ ଲକ୍ଷ୍ମୀ ଖେମୁଣ୍ଡୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ 20,000 ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା 7ଟି ସ୍ଥାନରେ ହେଲମେଟ୍ ହବ୍ର ଶୁଭାରମ୍ଭ କରାଯାଇଛି। ଏଥିରେ ବାଇକ୍ ଚାଳକଙ୍କୁ 50 ଟଙ୍କାରେ ହେଲମେଟ୍ ପ୍ରଦାନ ସହିତ କାର୍ଯ୍ୟକ୍ଷେତ୍ରରୁ ଫେରିବା ପରେ ହେଲମେଟ୍ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ସୁରକ୍ଷିତ ଗାଡ଼ି ଚାଳନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ନାଭାଲ୍ ଟାଟା ହକି ଆନୁକୂଲ୍ୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ ହକି ଶିବିର ଆରମ୍ଭ ହୋଇଛି। ଶିବିର ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ 6ରୁ 16 ବର୍ଷ ବୟସର 80ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଖେଳାଳିଙ୍କୁ ହକିର କଳାକୌଶଳ ସହ ଉଚ୍ଚକୋଟୀର ପ୍ରଶିକ୍ଷଣ ପ୍ରଦାନ କରାଯିବ। ଉଦ୍ଘାଟନୀ ସମାରୋହ ପରେ ଖେଳାଳିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବ ଖେଳାଳିମାନେ ବୃତ୍ତିଗତ ମାର୍ଗଦର୍ଶନରେ ଆଧୁନିକ ହକିର କୌଶଳ ଶିଖିବାର ସୁଯୋଗ ପାଉଥିବା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 6ରୁ 7 ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଅହମ୍ମଦାବାଦଠାରେ ଉଦ୍ୟୋଗୀ ଓ ନିବେଶକଙ୍କ ସହିତ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ନବରଙ୍ଗପୁର ଜିଲ୍ଲାର 22ଟି ପଞ୍ଚାୟତ ପାଇଁ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କଲେ ବିଭାଗୀୟ ମନ୍ତ୍ରୀ।
ଶ୍ୱାସରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆଜମା ଦିବସ।

ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁ ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଗାଇଛନ୍ତି ପ୍ରଫୁଲ୍ଲ ବେହେରା, କଥାଚିତ୍ର ମାୟାବୀ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ରଫି। କଥାଚିତ୍ର ତିସ୍ରି ମଞ୍ଜିଲ। କିନ୍ତୁ କହି ରଖିବି, ଆଜି କାର୍ଯ୍ୟକ୍ରମରେ ମୁଁ ଅଛି ଆଉ ମୋ ସହିତ ପ୍ରତି ଗୀତରେ ବ୍ୟବହାର କରାଯାଇଥିବା ସେ ଗୋଟିଏ ଶବ୍ଦ ମଧ୍ୟ ରହିଛି। ଆପଣମାନେ ଶୁଣନ୍ତୁ ଆଉ ଏଞ୍ଜୟ କରନ୍ତୁ।

କାର୍ଯ୍ୟକ୍ରମର ଶେଷ ଗୀତଟି କିଶୋର କୁମାର ଏବଂ ଲତା ମଙ୍ଗେସ୍କର କଣ୍ଠରେ ତାଙ୍କର ପ୍ରେମ ବନ୍ଧନର ଗୀତ।

ଏଇଠି ଶେଷ କରୁଛୁ ବନ୍ଧୁ ଅସରନ୍ତି ଅପରାହ୍ନ। ଆଜି ଏଥିରେ ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥା ଚିତ୍ର ଗୀତ। ପ୍ରିୟ ସଙ୍ଗୀତ ପ୍ରେମୀ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରିୟ କାର୍ଯ୍ୟକ୍ରମ ଚିରହରିତି। ଆପଣଙ୍କ ଗୀତ, ଆପଣଙ୍କ ଏସ୍ଏମ୍ଏସ୍ ଆଉ ଆପଣମାନଙ୍କ ସହ ମୁଁ ଅଛି ଆପଣମାନଙ୍କର ଚିତ୍ତରଞ୍ଜନ। ଆଜିର ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ଶିମିଳିପଦା ଅନୁଗୁଳରୁ। ପଠାଇଛନ୍ତି ମାମା, ବାପୁ, ମା ଏବଂ ପାପା। ଆପଣମାନେ ଚାହିଁଛନ୍ତି ବାଳକୃଷ୍ଣ ଦାସଙ୍କ କଣ୍ଠରେ ଦୀନବନ୍ଧୁ ଗୀତଟି ଶୁଣିବା ପାଇଁ। ପହଞ୍ଚାଇ ଦେଉଛୁ ବନ୍ଧୁ ଆପଣମାନଙ୍କର ପ୍ରିୟ ଗୀତଟି।

ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଏସ୍ଏମ୍ଏସ୍ଟି ପଠାଇଛନ୍ତି ସୁନିତା ପୃଷ୍ଟି। ଆପଣ ଚାହିଁଛନ୍ତି ଆଲବମ୍ ସମାଧିର ଗୀତ ଶୁଣିବା ପାଇଁ କଣ୍ଠରେ ସଜେଇଛନ୍ତି ସୁରେଶ ୱାଡକର। ଶୁଣନ୍ତୁ ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ମନ ଚାହୁଁଥିଲା ଏଇ ଜନମରେ ଦେଖିବି ତୋ ବଧ ବେଶ ହାତ ଭାଗା ବୋଲି ତତେ ହରେଇଲି ରହିଗଲା ଅବସ।

ଟିକନପୁର କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ମଞ୍ଜୁ ନାନୀ ଏବଂ ଝିଅ ଯାଜ୍ଞସେନୀ। ଆପଣ ଚାହିଁଛନ୍ତି ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ ଗୀତଟି ଶୁଣିବା ପାଇଁ। ଶ୍ରୋତାବନ୍ଧୁ, ଏଇଠି ଆପଣମାନଙ୍କୁ କହି ରଖିଛୁ, ଆପଣ ଚାହିଁଥିବା ଗୀତଟି ବର୍ତ୍ତମାନ ଆମ ପାଖରେ ଉପଲବ୍ଧ ନାହିଁ। ତେବେ ଆପଣଙ୍କ ଅନୁରୋଧକୁ ରକ୍ଷା କରି ବାବୁଲ ସୁପ୍ରିୟଙ୍କ କଣ୍ଠରେ ଗୀତଟିଏ ଶୁଣିଦେଉଛି, ନିଶ୍ଚୟ ଭଲ ଲାଗିବ।

ମହମ୍ମଦପୁର ବିଲହାଟ କଟକରୁ ଆପଣମାନେ ହେଲେ ସୀତାକାନ୍ତ କୁଣ୍ଡ ଏବଂ ଶରତଚନ୍ଦ୍ର କୁଣ୍ଡ। ଆପଣ ଚାହିଁଛନ୍ତି ଜହ୍ନ ରାଇଜରେ ଘରେ କରିଛି ଏହି ଗୀତଟି ଶୁଣିବା ପାଇଁ, ତେବେ ଏହି ଗୀତଟି ଆମ ପାଖରେ ଉପଲବ୍ଧ ନାହିଁ। ତେବେ ଆପଣଙ୍କ ଅନୁରୋଧକୁ ରକ୍ଷା କରି, ଆପଣଙ୍କ ଅନୁରୋଧକୁ ସମ୍ମାନ କରି ହ୍ୟୁମାନ ସାଗରଙ୍କ କଣ୍ଠରେ ଗୀତଟି ଶୁଣିଦେଉଛି। ଶୁଣନ୍ତୁ, ଆପଣଙ୍କୁ ଭଲ ଲାଗିବ ନିଶ୍ଚୟ।

ଏଇ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ରାଜେନ୍ଦ୍ର ନନା। ନନା ତାଙ୍କର ଠିକଣା ଲେଖିନାହାନ୍ତି। ସେ ଚାହିଁଛନ୍ତି ମୋ ପସନ୍ଦର ଗୀତଟି ଶୁଣିବା ପାଇଁ। ନନା ଏଥର ଗୀତ ଅନୁରୋଧ କଲାବେଳେ ଆପଣଙ୍କୁ ପୁଣି ଆପଣଙ୍କୁ ଅନୁରୋଧ କରିଛି ଆପଣଙ୍କ ଠିକଣାଟି ଲେଖିବେ। ତେବେ ଆପଣଙ୍କ ଅନୁରୋଧକୁ ରକ୍ଷା କରି ସମ୍ମାନ ଦେଇ ଟି ସୌରୀଙ୍କ କଣ୍ଠରେ ଗୀତଟିଏ ଶୁଣାଇ ଦେଉଛି।

ଏହି ଏସଏମଏସଟି ଆସିଛି କୈଳାସ ବେହେରା ଏବଂ କାମିନୀ ବେହେରା ପଠାଇଛନ୍ତି କନ୍ତୋଲ ଆଠଗଡ଼ରୁ। ଆପଣ ଚାହିଁଛନ୍ତି ମହମ୍ମଦ ଅଜିଜୀଙ୍କ କଣ୍ଠରୁ ହେ ପ୍ରିୟତମା ଗୀତଟି ଶୁଣିବା ପାଇଁ। ଶୁଣାଇ ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ଏସଏମଏସଟି ଆସିଛି, ପଠାଇଛନ୍ତି ନରେନ୍ଦ୍ର କୁମାର ସାହୁ ଅରଖପାଟଣା ଆଠଗଡ଼ରୁ। ଆପଣ ଚାହିଁଛନ୍ତି ଶକ୍ତି ମିଶ୍ରଙ୍କ କଣ୍ଠରେ ଆଖିତକ ହେ ଗୀତଟି ଶୁଣିବା ପାଇଁ। ଶୁଣେଇ ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ଏଇଠି ଶେଷ କରୁଛୁ ଚିରହରିତ କାର୍ଯ୍ୟକ୍ରମ। ଆଜି ଏଥିରେ ଆପଣମାନେ ଶୁଣୁଥିଲେ ଆପଣମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି। ଶୁଣନ୍ତୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ଗୀତ ରଚନା କରିଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର।

ଶୁଣୁଥିଲେ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ଗୀତ ରଚନା କରିଥିଲେ ଲକ୍ଷ୍ମୀକାନ୍ତ ମହାପାତ୍ର। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
3: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: କାମ ଯେ ସକାଳୁ ଉଠିଲେ ପଶୁ ଭଳିଆ ସଞ୍ଜ ଯାଏ ଖଟିବାକୁ ପଡୁଛି। ଏ ଘରେ ଟିକେ ବି ମୁଁ ଖୁସି ଅନୁଭବ କରୁନି। ଠେସନ ହେବା ତ ବଡ କଷ୍ଟ, ଖାଲି କାମ କାମ ଆଉ କାମ।
1: ଆଚ୍ଛା ଆଚ୍ଛା, ମୁଁ ପାଗିଲି ତାହେଲେ ଏଇଥିପାଇଁ ରାଗି ଯାଇଛି। ଏ ଦୀପା, ବୋହୁ ପରା ଘରର ଲକ୍ଷ୍ମୀ, ଏଇ ଟିକେ ଆଡଜଷ୍ଟ କରିଦେଲେ ତାକୁ କୁହାଯାଏ ବୋହୁର ମହତ୍ପଣିଆ। ଅଭିମାନ କରନି ମ,
0: ଛାଡ଼ ମ, ଭଲରେ କହୁଛି ମତେ ଛୁଅନି ବୋଲି।
1: ଆରେ ମୋ ପାଗିଲିଟା ପରା, ଆଉ ରାଗନି କି ଅଭିମାନ କରନି। ଏ ଦୀପା, ରାତି ଅଧିକ ହେଲାଣି, ଲାଇଟଟା ଅଫ୍ କରିଦେଲ।
0: ତମର ଦୁଷ୍ଟାମି ଆଜି ପର୍ଯ୍ୟନ୍ତ ଜମା ଗଲାନି।

0: କାଶି କାଶି ପେଟରୁ ନାଡ଼ା ଉତରି ଗଲାଣି। ସେତିକି ବେଳୁ ସୁକନ୍ୟାଟା ଔଷଧ ପାଇଁ ସେ ଘରକୁ ଯାଇଛି ଯେ ଯାଇଛି।
1: ମତେ ଡାକିଲେ ଭାଉଜ।
2: ହଁ ସୁକନ୍ୟା, ଏ ଶାଢୀଟା ମୋର ଟିକେ ଆଇରନ୍ କରିଦବ। ତୁମ ଭାଇଙ୍କର ମୋର ଅର୍ଜେଣ୍ଟ ଗୋଟେ ଫ୍ରେଣ୍ଡ ଘରକୁ ପାର୍ଟି ପାଇଁ ଯିବାର ଅଛି।
1: ଠିକ ଅଛି ଭାଉଜ, ତୁମେ ଶାଢୀଟିକୁ ସେଇ ଟେବୁଲ ଉପରେ ରଖିଦିଅ, ମୋ ବାପାଙ୍କୁ ମେଡିସିନ ଦେଇ ଆସେ, ତୁମ ଶାଢୀ ଆଇରନ୍ କରିଦେବି।
2: ତୁମେ ବାପାଙ୍କୁ ମେଡିସିନ ପରେ ଦେଇପାରିବ, ଆଗ ମୋ ଶାଢୀଟା ଟିକେ ଆଇରନ୍ କରିଦିଅ, ମତେ ଲେଟ୍ ହଉଛି ପରା।
1: ଭାଉଜ ତମେ ଇଏ କଣ କହୁଛ, ବାପାଙ୍କ ଦେହ ତିନି ଦିନ ହେଲା ଭଲ ନାହିଁ, ବାପାଙ୍କ ମେଡିସିନ ଖାଇବା ଟାଇମ ବି ଲେଟ୍ ହେଇଗଲାଣି। ଡକ୍ଟର କହିଛନ୍ତି ବାପା ଯଦି ଠିକ ସମୟରେ ମେଡିସିନ ନ ଖାଇବେ ଦେହ ଅଧିକ ଖରାପ ହେଇଯିବ।
2: ଗୋଟେ ବୁଢା ବାପାଟା ପାଇଁ ଏତେ ଦରଦ ଉଛୁଳି ପଡୁଛି କାହିଁକି ବା, ଟଙ୍କା ଖର୍ଚ୍ଚ କରି ମେଡିସିନ ଦବା ଯାହା, ତାଙ୍କୁ ଟଙ୍କା ଗୁଡାକ ପାଣିରେ ଫୋପାଡ଼ି ଦବା ସେଇଆ।
1: ଭାଉଜ ତୁମେ କଥା କହିବାର ସୀମା ଟପି ଯାଉଛ, ତୁମେ ଯାହାକୁ ବୁଢା ବୋଲି କହି ଘୃଣା କରିଛ ସେ ହେଉଛନ୍ତି ମୋ ବାପା ସରୋଜ କରଣ, ତୁମର ବି ଶ୍ୱଶୁର ଦେବତା ତୁଲ୍ୟ, ଦେବତା ପରି ବାପାଙ୍କୁ ତୁମେ ଘୃଣା କରିଛ, ତୁମେ ତାଙ୍କର ବୋହୁ ନା ଶତ୍ରୁ।
2: ସୁକନ୍ୟା ତୁମେ ତା ନାଇଁ ନାଇଁ ବୋଲି ମତେ ଖାଲି ଅପମାନ କରିଚାଲିଛ, କେବେଠୁ ଏମିତି ଭାଷଣ ଦବା ଶିଖିଲଣି ମ?
1: କହିଲେ କଣ ହେଲା ଯେ, ତୁମକୁ ଯେମିତି ବାଧି ଯାଉଛି ମୋ ବାପାକୁ କହିଲେ ମୋତେ ବାଧିବନି? ଭାଉଜ ତୁମ ବାପାଙ୍କୁ ଯଦି କିଏ ଏମିତି ଅପମାନ କରେ ତୁମକୁ କେମିତି ଲାଗିବ କୁହ ତ?
2: ସୁକନ୍ୟା ମୋ ବାପାଙ୍କ ନାଁ ଧରିବାକୁ ସାହସ କଲ କେମିତି? ମୋ ବାପା ତୁମ ବାପାଙ୍କ ମଧ୍ୟରେ ଆକାଶ ପାତାଳ ତଫାତ ରହିଛି, କାହିଁ ସେ ଆକାଶର ଜହ୍ନ କାହିଁ ବର୍ଷା ଦିନିଆ ଜୁଳଜୁଳିଆ ପୋକ। ଆଉ କେବେ ଯଦି ଥରେ ମୋ ବାପାଙ୍କ ନାଁ ଧର, ମୋ ପାଦର ଜୋତା ଉଠିବାକୁ ବେଶୀ ସମୟ ଲାଗିବନି। ଏମିତି ନାଲି ଆଖି ଦେଖି ହାତ କାହିଁ ଉଠେଇଲେ ମତେ? ଯଦି ଥରେ ମୋ ଦେହରେ ହାତ ଦିଅନ୍ତି ମୁଁ ଆପଣଙ୍କ ହାତକୁ ଭାଙ୍ଗି ନର୍ଦ୍ଦମାକୁ ଫିଙ୍ଗି ଦେବି।
0: ଦୀପା
2: ଥାଉ ବାପା ଥାଉ।
0: ବହୁମା ତୁମେ ତୁମେ ସୁକନ୍ୟା ଉପରକୁ ହାତ କାହିଁ ଉଠେଇଲ? ମା ଛେଉଣ୍ଟ ପିଲାଟା, ମୁଁ ତାକୁ ଏତେ ସ୍ନେହ ଆଦରରେ ବଢେଇଛି ଯେ ଟାଣ କରି ପଦେ କହିନି, ତୁମେ ତା ଉପରକୁ ହାତ ଉଠେଇଦେଲ।
2: ଖାଲି ହାତ କଣ ଉଠେଇଲି, ଆପଣ ଯଦି ଠିକ ଟାଇମରେ ଆସି ପହଞ୍ଚି ନଥାନ୍ତେ ମୁଁ ତାକୁ ଏ ଜୋତାରେ ପିଟି ପିଟି ଜୀବନ ମାରି ଦେଇଥାନ୍ତି।
0: ବହୁମା
3: ବାପା
2: ସମୁ ଦେଖୁଛ ତମ ବାପା କେମିତି ମୋ ଉପରକୁ ହାତ ଉଠେଇଛନ୍ତି, ତମେ ଠିକ ଟାଇମରେ ନ ପହଞ୍ଚିଥିଲେ ମତେ ବୋଧେ ମାରି ଦେଇଥାନ୍ତେ।
0: ମୁଁ ତୁମକୁ ମାରିପାରିଲି ବୋଲି ତୁମେ କେମିତି ଏତେ ବଡ ମିଛ କଥା କହିପାରୁଛ?
3: ବାପା ତୁମେ ଦୀପା ଉପରକୁ ହାତ ଉଠେଇଲ କାହିଁକି?
0: ସୋମୁ ମୁଁ ବହୁମାଙ୍କ ଉପରକୁ ହାତ ଉଠେନି, ତୁ ବିଶ୍ୱାସ କର ସୋମୁ, ମୁଁ ବହୁମାଙ୍କ ଉପରକୁ ହାତ ଉଠେନି। ସୋମୁ ଏ ସୋମୁ, ଆରେ ମୁଁ ବହୁମାଙ୍କ ଉପରକୁ ହାତ ଉଠେଇଥିବି ବୋଲି ତୁ ଭାବିପାରୁଛୁ?
3: ମୁଁ ତ ଆସିବା ସମୟରେ ତମେ ଦୀପା ଉପରକୁ ହାତ ଉଠେଇଥିଲ, ତା ପୂର୍ବରୁ ତମେ ମାରିନଥିବ ବୋଲି ମୁଁ ବିଶ୍ୱାସ କରିବି କେମିତି?
1: ନାଇଁ ସୋମୁ ଭାଇ, ବାପାଙ୍କ ନାଁରେ ଏତେ ବଡ ମିଛ କଥା କୁହନି, ବାପା ଭାଉଜଙ୍କ ଉପରକୁ ହାତ ଉଠେଇ ନାହାନ୍ତି।
3: ବନ୍ଦ କର ସୁକନ୍ୟା, ଏ ଘରେ ଖାଲି ନାଟକ ଚଲେଇଛୁ ନାଇଁ?
0: ଆରେ ସୁକନ୍ୟା ଉପରେ ଏମିତି ରାଗ ନାରେ, ତୁ ଯଦି କହୁଛୁ ମୁଁ ବହୁମାଙ୍କୁ ମାରିଛି ବୋଲି ଏ ସରୋଜ କରଣ

0: ସମୁ ବୋହୂମା ଘର ଛାଡ଼ି ଚାଲିଗଲେ, ସେମାନେ ଆମକୁ ଛାଡ଼ି ବହୁତ ସୁଖରେ ରୁହନ୍ତୁ, ଆଉ ଆମେ କାହିଁ ବଞ୍ଚିବା। ବରଂ ଯା ବଜାରରୁ ଟିକେ ଦାନାଦାର କିଣି ଆଣିବୁ, ଆମେ ବାପ ଝିଅ ଖାଇ ସବୁଦିନ ପାଇଁ ଶୋଇ ପଡ଼ିବା।
1: ଭାଙ୍ଗି ପଡ଼ୁନି ବାପା, ତୁମ ପାଖରେ ତୁମ ଝିଅ ସୁକନ୍ୟା ଅଛି, ତୁମକୁ ମୁଁ ଭଲରେ ରଖିବି ବାପା। ମୋତେ ପଛେ ହୋଟେଲରେ ବାସନ ମାଜିବାକୁ ପଡୁ, କେବେ ବି ତୁମକୁ ଯନ୍ତ୍ରଣାରେ ବଞ୍ଚିବାକୁ ଦେବିନି। ସବୁବେଳେ ଭାବି ନେବ ମୁଁ ବି ଗୋଟିଏ ତୁମର ସାହସୀ ଝିଅ। ଏ ଦୁନିଆରେ ପୁଅ ଝିଅ ଭିତରେ କୌଣସି ପାର୍ଥକ୍ୟ ନାହିଁ, ସମସ୍ତେ ସମାନ।
0: ସୁକନ୍ୟା

0: ଦୀପା, ଏମିତି କେତେ ଦିନ ହୋଟେଲରେ ଖାଇବା କହିଲ?
1: କାଇଁ, ହୋଟେଲରେ ଖାଇବା କଣ ଟେଷ୍ଟ ଲାଗୁନି? ନା ହୋଟେଲରେ ଖାଇଲେ ଆମ ଟଙ୍କା ସରିଯାଉଛି?
0: ନାଇଁ ମ, କଥା ସେୟା ନୁହଁ।
1: ମାନେ
0: ଘରର ପରିସ୍ଥିତି ଭଲ ନଥିଲା, ବାପା ଜଣେ ପେସେଣ୍ଟ, ଆଉ ସୁକନ୍ୟାରେ ତ କିଛି ରୋଜଗାର ବି ନଥିଲା। ସେଦିନ ସିନା ରାଗରେ ଘର ଛାଡ଼ି ଚାଲି ଆସିଲେ, ଘର କଥା ମନେ ପଡ଼ିଲେ ନା ବହୁତ ଦୁଃଖ ଲାଗୁଛି।
1: ସୋମୁ, ତୁମକୁ ପୁରା ମନା କରିଥିଲି ତୁମ ଘର କଥା ମୋ ଆଗରେ ଉଠେଇବନି ବୋଲି। ଘର ଘର ହେଇ ତମେ ଦିନେ ପାଗଳ ହେଇଯିବ, ଆଉ ମତେ ବି ପାଗଳ କରିଦବ।
0: ଦୀପା, ଆଜି ସିନା ଭାବୁନ, ସମୟ ଆସିବ, ଦେଖିବ ନିଶ୍ଚୟ ଅନୁତାପ କରିବ।
1: ଓହୋ, ସେସବୁ ବନ୍ଦ କର ସୋମୁ। ତମକୁ ମ୍ୟାରେଜ କରି ଖାଲି ଟେନସନ୍ ଟେନସନ୍ ଟେନସନ୍। ହେଲେ ମୋ ପ୍ରଜ୍ଞା ବାପା ଆଉ ଇତି ସେମାନେ ବହୁତ ଖୁସିରେ ଅଛନ୍ତି, ନୋ ଟେନସନ୍।
0: ଓହୋ, ଆଉ ରାଗନି ଦୀପା, ଏଇ ଟଙ୍କା ନିଅ, ହୋଟେଲର ବିଲ୍ଟା ପେମେଣ୍ଟ କରିଦିଅ, ମୁଁ ଗାଡ଼ି ବାହାର କରୁଛି।
1: ଠିକ ଅଛି। ୱେଟର, ମ୍ୟାଡାମ ଆପଣଙ୍କ ବ୍ୟାଗ ନିଅନ୍ତୁ, ଛାଡ଼ି ଦେଇଥିଲେ। ଆରେ ସୁକନ୍ୟା, ତମେ ଏଠି କଣ ଏ ହୋଟେଲରେ ସର୍ଭିସ କରୁଛ? ହଁ, ତୁମର ଯୋଉ କ୍ୱାଲିଫିକେସନ ନା, ଏଠି ପ୍ଲେଟ ଉଠଉଥିବ ନହେଲେ ରୋଷେଇୟାକୁ ସାହାଯ୍ୟ କରୁଥିବ।
2: ଭାଉଜ, ଭିକ ମାଗିଲେ କଣ ଲାଜ ଲାଗୁଛି? ଏ ଦୁନିଆ ଦେଖିବ, ସରସ୍କରଣ ତା ପୁଅକୁ ମୁଣ୍ଡ ଛାଡ଼ ତୁଣ୍ଡରେ ମାରି ପାଠ ପଢ଼ି ଇଞ୍ଜିନିୟର କରିଥିଲା, ସେଥିପାଇଁ ବାପ ଝିଅ ମିଶି ରାଜରାସ୍ତାରେ ବୁଲି ବୁଲି ଭିକ ମାଗୁଛନ୍ତି। ଏମିତି ଦୃଶ୍ୟ ଦେଖିଲେ ସମାଜ ଆପଣଙ୍କୁ ଭଲ ଉପହାର ଦେବ।
1: ବାଃ, ଏ ହୋଟେଲରେ ରହି ଭଲ ଭାଷଣ ଶିଖିଗଲଣି ତ।

0: ହୋଟେଲରେ ବସି ଭାଷଣ ଦେବ, ମୋ ପାଖରେ ଶୁଣିବାକୁ ସମୟ ଜମା ନାହିଁ।
1: ଆରେ ଦୀପା, ଏ ବିଲ୍ଟା ଦେବା ପାଇଁ କଣ ଏତେ ଲେଟ୍?
0: ଯାଉଛି ଯାଉଛି। ଗୋଟେ ଇଣ୍ଟରେଷ୍ଟିଂ ଷ୍ଟୋରି ଦେଖିଲି ତ।
1: ମାନେ?
0: ସେ କିଛି ନୁହେଁ, ଗାଡି ଷ୍ଟାର୍ଟ କର, ଘରକୁ ଯିବା।

0: ଭାଇ ଏସି କାର୍ରେ ଭାଉଜକୁ ବସେଇ ସାରା ସହର ବୁଲୁଛି, ଫାଇଭ୍ ଷ୍ଟାର ହୋଟେଲରେ ବସେଇ ମଟନ ବିରିୟାନୀ ଖାଇବାକୁ ଦଉଛି, ଆଉ ଭଉଣୀ ଏଠି ବାସନ ପ୍ଲେଟ୍ ଉଠଉଛି। ଆଉ ରୋଗିଣା ବାପାଟା ବେଳାଏ ଖାଇ ବେଳାଏ ଉପାସ ରହୁଛି, ଆଉ ଶୁଖିଲା ରୁଟି ଖଣ୍ଡକୁ ଦାନ୍ତରେ ଟାଣି ଛିଣ୍ଡେଇ ଖାଉଛି, ଆଉ ରୋଗ ଯନ୍ତ୍ରଣା କାଶି କାଶି ଅଣନିଶ୍ୱାସ ହେଇଯାଉଛି। ସତରେ ଏ ଦୁନିଆରେ କଣ ଏଇ ବିଚାର? ବାପା ଏ ପାଣି ନିଅ, ମୋ ହାତ ଧୋଇ ଦିଅ, ମୁଁ ଖାଇବା ବାଢୁଛି, ଖାଇ ସାରିଲେ ମେଡିସିନ ଖାଇବ।
1: ଆରେ ଆରେ ମା ସୁକନ୍ୟା, ଏତେ ଗୁଡ଼ାଏ ଖାଇବା କାହିଁ ବାଢ଼ିଛୁ? ମତେ ମତେ ଭୋକ ନାହିଁ ରେ ମା।
0: ନାଇଁ ବାପା, ତମେ ସବୁ ଖାଇବ, ନ ଖାଇଲେ ମେଡିସିନ କେମିତି ଖାଇବ ଯେ? ଖାଦ୍ୟ ନ ଖାଇଲେ ମେଡିସିନ କାମ କରିବନି।
1: ସୁକନ୍ୟା
0: ବାପା, ତୁମ କାମ ସରିଲେ ମୁଁ ହସ୍ପିଟାଲ ଯିବି, ଆଜି ହସ୍ପିଟାଲରେ ଆଉ ଜଣେ ଭଲ ପ୍ରଫେସର ଆସୁଛନ୍ତି, ତୁମ ପ୍ରେସ୍କ୍ରିପ୍ସନ ଦେଖେ ତୁମ ପାଇଁ ଭଲ ମେଡିସିନ ଆଣିବି, ତମେ ଯେମିତି ଶୀଘ୍ର ଭଲ ହେଇଯିବ।
1: ସୁକନ୍ୟା ତୁ ମୋ ପାଇଁ ଅନେକ କଷ୍ଟ କଲୁଣି, ସମୁ ସିନା ପୁଅଟା ହୋଇ ଏଭଳି ଅବସ୍ଥାରେ ମତେ ଛାଡ଼ି ତା ସ୍ତ୍ରୀ କଥାରେ ତୁରେଇ ଗଲା, ହେଲେ ତୁ ଝିଅଟା ହୋଇ ମୋ ସେବା ବହୁତ କଲୁଣି, ବହୁତ କଲୁଣି।
0: ହଉ ବାପା, ମନକୁ ଭାଙ୍ଗି ଦିଅନି, ତୁମ ପାଖରେ ତୁମ ଝିଅ ସୁକନ୍ୟା ଅଛି, ଆଜିର ଦୁନିଆରେ ପୁଅ ଝିଅର କୌଣସି ପାର୍ଥକ୍ୟ ନାହିଁ, ଆଜିର ଦିନରେ ପୁଅ ତୁଳନାରେ ଝିଅର ସାହସ କିଛି କମ ନୁହେଁ।
1: ତୋ ପରି ଝିଅ ପାଇଁ ମୁଁ ବହୁତ ଗର୍ବିତ ରେ ମା, ଯାରେ ଯେଉଁ ବୟସରେ ହସ ଖୁସି କରି ସଉ କରିବା କଥା, ମୋ ପାଇଁ ତୁ ହୋଟେଲରେ ବାସନ ମାଜୁଛୁ। ମୁଁ ଭଲ ହବା ପାଇଁ ତୁ କେତେ କଷ୍ଟ କରୁଛୁ ରେ ମା, ଏସବୁ ଦେଖି ମୋର ମୋର ମରିଯିବାକୁ ଇଚ୍ଛା ହଉଛି ରେ ମା।
0: ବାପା କାଳ କଥା ଗୁଡାକ କାହିଁକି ତୁଣ୍ଡରେ ଧୈର୍ଯ୍ୟ କହିଲ, ନିଅ ମେଡିସିନ ଖାଇଦିଅ।
1: ଆଉଟ ପାଇଁ ପାଣି ଦେବୁ ରେ ମା?
0: ହଁ ନିଅ ବାପା।
2: ରାକ୍ଷୀ ରଖିବ, ରାକ୍ଷୀ ଫୁଲ ରାକ୍ଷୀ, ଜରି ରାକ୍ଷୀ, ତୁଳା ରାକ୍ଷୀ, ରେଶମ ରାକ୍ଷୀ ସବୁ ଆଣିଛି।
3: ମଉସା ଏଇ ରାକ୍ଷୀରେ ମୁଁ ରଖିବି।
0: ନା ନା ମୁଁ ସେ ରାକ୍ଷୀ।
2: ହଁ ଠିକ ଅଛି ଠିକ ଅଛି, ତତେ ଦେବି ଏଇ ରାକ୍ଷୀ। ଆରେ ଫୁଲ ମାଳ ରୁମା ଲିପା ଝୁମା ସମସ୍ତେ ଦେଖାଯାଉଛ, କାଇଁ ସୁକନ୍ୟାର ତ ଦେଖା ନାହିଁ? ହଉ ହଉ ମୁଁ ସୁକନ୍ୟା ଘର ଆଡେ।

0: ସୋମୁ, କିଛି ନ ଖାଇ ଏମିତି ଚୁପଚାପ ବସିଛ ଯେ? ଓ, ଆଜି ରାକ୍ଷୀ ପୂର୍ଣ୍ଣିମା ପରା, ଭଉଣୀ କଥା ମନେ ପଡୁଥିବ?
1: ଦୀପା, ତମେ ଭାଇ ଭଉଣୀର ସ୍ନେହ ମମତା କଥା ଜମାରୁ ବୁଝିପାରିବନି। ମୁଁ ଠିକ ଜାଣିଛି, ସୁକନ୍ୟା ମୋ ହାତରେ ରାକ୍ଷୀ ନ ବାନ୍ଧିବା ଯାଏ ପାଣି ତୋ ପାଇଁ ପିଇବନି।
0: ଯଦି ଭଉଣୀ ପାଇଁ ଏତେ ଦରଦ ଉଛୁଳି ପଡୁଛି, ଯାଉନ ଭଉଣୀ ହାତରୁ ରାକ୍ଷୀ ବାନ୍ଧି ଆସିବ।
1: ଦୀପା, ତମେ କଥା କହିବାର ସୀମା ଟପି ଯାଉଛ। ମୁଁ ବି ତମ କଥାରେ ପଡି ବାପା ଭଉଣୀଙ୍କୁ ଛାଡି ବହୁତ ବଡ ଭୁଲ କରିଛି। ଦେବତ କରି ବାପାଙ୍କୁ ପର କରିଦେଇଛି।
0: ତାହେଲେ ସବୁତକ ଭୁଲ ମୋର। ମୁଁ ଯଦି ଭୁଲ କରିଛି, ମତେ ଆମ ଘରେ ଛାଡି ଦେଇ ଆସ, ତାପରେ ଯାଇ ବାପା ଭଉଣୀଙ୍କର ସେବା କରିବ।
1: ଦୀପା,
0: ଏ ଦୀପା ମରିବ ପଛେ ସେ ଘରକୁ କେବେ ବି ଯିବନି।
1: ଆରେ ଶୁଣ ଶୁଣ ଦୀପା, ଆରେ ଆରେ ଦୀପା ଶୁଣ, ଆରେ ତମେ ମତେ ଏମିତି ଭାବରେ କହି କହି ସିଡ଼ିର ଶେଷ ପାହାଚରେ ପହଞ୍ଚି ଗଲଣି। ମୋ କଥା ଶୁଣି ତଳକୁ ଖସି ଆସ, ନହେଲେ ଦୀପା। ଏ ଦୀପା, ତମର କଣ ହେଲା ଦୀପା? ଏତେ ବ୍ଲଡ୍ ତମକୁ।

0: ଭାଇ ତମେ ଏଠି?
1: ସୁକନ୍ୟା, ତୁ ଏ ହସ୍ପିଟାଲରେ ଏଠି କଣ କରୁଛୁ?
0: ଡକ୍ଟରଙ୍କ ପଚାରି ବାପାଙ୍କ ପାଇଁ ମେଡିସିନ ନେବା ପାଇଁ ଆସିଥିଲି।
1: ସେଦିନଠୁ କଣ ବାପାଙ୍କ ଦେହ ଭଲ ହେଇନି?
0: ନାଇଁ ଭାଇ, ତମେ ଘର ଛାଡି ଆସିବା ଦିନଠାରୁ ବାପା ତମ କଥା ଚିନ୍ତା କରି କରି ଦୁର୍ବଳ ହେଇଗଲେଣି, ଦେହ ବି ଏବେ ଭଲ ରହୁନି।
1: ତା ମାନେ ବାପାଙ୍କ ଦେହ ଭଲ ନାହିଁ?
0: ଆଚ୍ଛା କୁହ ଭାଇ, ତମେ କାହିଁ ହସ୍ପିଟାଲ ଆସିଥିଲ?
1: ତୋ ଭାଉଜ ସିଡ଼ିରୁ ଖସି ପଡି ଦେହରୁ ଅନେକ ବ୍ଲଡ ଯାଇଛି, ଏପର୍ଯ୍ୟନ୍ତ ଚିତା ଫେରୁନି। ଏବେ ତୋ ଭାଉଜ ଆଇସିୟୁ ରୁମରେ।
0: ଏବେ ଡକ୍ଟର କଣ କହୁଛନ୍ତି?
1: କଣ ଆଉ କହିବେ, ତୋ ଭାଉଜ ଦେହରୁ ଏତେ ବ୍ଲଡ ଯାଇଛି ଯେ ସଫିସିଏଣ୍ଟ ବ୍ଲଡ ଦରକାର।
2: କରଣ ବାବୁ, ପେସେଣ୍ଟର କଣ୍ଡିସନ ଏବେ ସିରିୟସ।
1: ଏବେ କଣ ହବ ଡକ୍ଟର?
2: ସବୁ ସେଇ ଭଗବାନଙ୍କର ଇଚ୍ଛା। ଏ ସହରରେ ଯେତେ ବ୍ଲଡ ବ୍ୟାଙ୍କ ଥିଲା, ପେସେଣ୍ଟର ବ୍ଲଡ ଗ୍ରୁପ ସହ ମ୍ୟାଚ କରୁନି। ଏମିତି ସିଚୁଏସନରେ ପେସେଣ୍ଟର ଇମିଡିଏଟଲି ବ୍ଲଡ ଦରକାର।
0: ଶୁଣନ୍ତୁ ଡକ୍ଟର ବାବୁ, ମୋର ବ୍ଲଡ ପରୀକ୍ଷା କରନ୍ତୁ, ମୋ ବ୍ଲଡ ଯଦି ମିଶିଯାଏ ତାହେଲେ ମୁଁ ବ୍ଲଡ ଦେବାକୁ ରାଜି।
1: ସୁକନ୍ୟା,
0: ତମେ ଚିନ୍ତା କରନି ଭାଇ, ତମେ ଠାକୁରଙ୍କୁ ଡାକ, ମୋ ବ୍ଲଡ ସହିତ ଯେମିତି ଭାଉଜଙ୍କ ବ୍ଲଡ ମିଶିଯାଉ।
2: ଓକେ, ଏବେ ମୋ ସାଥିରେ ଆସନ୍ତୁ।
0: ବାପା, ତମେ ବାହାରେ ବସିଛ ଯେ?
3: ତୋରି ଫେରି ଆବାଟକୁ ଚାହିଁ ବସିଥିଲି ରେ ମା। ଆରେ ମା, ତୋ ମୁହଁ କଣ ଶୁଖି ଯାଇଛି? ତୋର କଣ ହେଇଛି ରେ?
0: ନାଇଁ ବାପା, ମୋର କିଛି ହେଇନି, ହେଲେ ଭାଉଜଙ୍କ ଦେହ ଭଲ ନାହିଁ ବାପା।
3: କଣ ହେଇଛି, କଣ ହେଇଛି ମୋ ବାର?
0: ଭାଉଜ ସିଡ଼ିରୁ ପଡି ମୁଣ୍ଡ ଫାଟି ଯାଇଛି।
3: ଏଇ ସୁକନ୍ୟା, ଏବେ ମୋ ବୋହୂ ମାଙ୍କ ଦେହ ଭଲ ଅଛି ତ?
0: ହଁ, ଏବେ ଭାଉଜଙ୍କ ଦେହ ଭଲ ଅଛି, ଭାଇ ବି ମତେ ଦେଖି ବହୁତ ବ୍ୟସ୍ତ ହେଲେ।
3: ସୋମୁ ମୋର କେମିତି ଦେଖାଯାଉଥିଲା, ତାକୁ ଦେଖିବାକୁ ମୋର ଭାରି ଇଚ୍ଛା ହେଲାଣି।
0: ଭାଇ ମତେ କହିଛନ୍ତି ଭାଉଜଙ୍କ ଦେହ ଭଲ ହେଲା ପରେ ସେ ଆଉ ଭଡ଼ା ଘରେ ରହିବେନି, ଆମ ଘରକୁ ଫେରି ଆସିବେ।
3: ତୁ ସତ କହୁଛୁ ସୁକନ୍ୟା?

0: ବାପା ଦେଖୁନ ଏ ଗାଡ଼ିରେ ପୁରା ସୋମୁ ଭାଇ ଦୀପା ଭାଉଜ ଆସିଲେଣି।
1: ସୋମୁ ଆସିଛି
0: ବାପା ପ୍ରଣାମ।
1: ହେଲା ବାପା, ହେଲା ବୋମା।
2: ବାପା ଆମର ବହୁତ ବଡ ଭୁଲ ହେଇଯାଇଛି ବାପା, ବାପା ଆମକୁ କ୍ଷମା କରିଦିଅ ବାପା।
0: ହଁ ବାପା ଆମକୁ କ୍ଷମା କରିଦିଅ।
1: ହେଲା ମା, ହେଲା। ବୋମା ଏବେ ଦେହ ଭଲ ଅଛି ତ?
0: ହଁ ବାପା ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି। କେବଳ ସୁକନ୍ୟାଙ୍କ ପାଇଁ ଆଜି ନୂଆ ଜୀବନ ପାଇଛି।
1: ସୁକନ୍ୟା ପାଇଁ?
2: ହଁ ବାପା, ସୁକନ୍ୟା ଯଦି ଯାଇ ଠିକ ସମୟରେ ହସ୍ପିଟାଲରେ ପହଞ୍ଚି ନଥାନ୍ତା ଦୀପା ବଞ୍ଚିବା କେବେ ସମ୍ଭବ ହୋଇନଥାନ୍ତା।
0: ହଁ ବାପା ତମେ ଆମକୁ କ୍ଷମା କରିଦିଅ ବାପା।
1: ହେଲା ହେଲା ମା, ମୁଁ ତୁମମାନଙ୍କୁ କ୍ଷମା କରିଦେଲି।
2: ବାପା ମୁଁ ନିଜ ଅହମିକାରେ ଅନ୍ଧ ହୋଇ ଆପଣଙ୍କ ପ୍ରତି ବହୁତ ଅନ୍ୟାୟ କରିଛି, ସୁକନ୍ୟାକୁ ବି ଘୃଣା କରିଛି। ମୁଁ ଆଜି ନିଜ ଭୁଲକୁ ବୁଝିପାରିଛି ବାପା। ବାପା ମୋତେ କ୍ଷମା କରିଦିଅ ବାପା।
1: ଆରେ କ୍ଷମା କର, ଅନୁତାପ ହିଁ ମଣିଷର ଭୁଲର ଶାସ୍ତି। ନିଜେ ଯେତେବେଳେ ନିଜ ଭୁଲ ବୁଝିପାରିଛ ସେତିକି ଯଥେଷ୍ଟ। ହଁ ସେତିକି ଯଥେଷ୍ଟ
2: ବାପା।
0: ଆଉ ଆମ ସୁକନ୍ୟା, ସୁକନ୍ୟା ତ ଆମ ଘରର ତୁଳସୀ ଭାଉଜ।
2: ଯାହାର ମହକରେ ମହକି ଯାଏ ଚତୁର୍ଦିଗ,
0: ଏଥର ସୁକନ୍ୟାର ସ୍ଥାନ ଆମ ମାନଙ୍କ କୋଳରେ।
3: ବନ୍ଧୁ ଶୁଣୁଥିଲେ ନାଟକ ସୁକନ୍ୟା, ଯାହାକୁ ରଚନା କରିଥିଲେ ସୋମନାଥ କରଣ। ବ୍ୟବସ୍ଥାପନାରେ ଥିଲେ ମା ମଙ୍ଗଳା ୟୁଥ କ୍ଲବର ସମ୍ପାଦିକା ନିରୁପମା ବାରିକ। ଏଥିରେ ଅଂଶଗ୍ରହଣ କରିଥିଲେ ସୁହାନୀ, ବାବି, ମାନସ, ଜାପାନୀ ଏବଂ ଐଶ୍ୱର୍ଯ୍ୟା।

0: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖି ଆମମାନଙ୍କୁ ବିଦାୟ ନେବାକୁ ହେବ। ତେବେ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମକୁ ଚିଠି ଏବଂ ମେଲ୍ ମାଧ୍ୟମରେ ମତାମତ ଜଣାଇବେ।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବପାଣି ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଆମ ମେଲ୍ ଆଇଡିଟି ହେଉଛି yv.aircitc@gmail.com।
1: ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ଶ୍ରୀ,
0: ଆଉ ମୁଁ ଶୀତଲ ରହୁଛୁ। ନମସ୍କାର।

ବର୍ତ୍ତମାନର ନ୍ୟୁଜ୍ ହେଡ୍ଲାଇନ୍ସ ସହ ମୁଁ ଜିତେନ୍ଦ୍ର କୁମାର ନାୟକ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭିଏତନାମ ରାଷ୍ଟ୍ରପତି ତୋ ଲାମ୍ଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ତୋ ଲାମ୍ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେପଟେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ନୂତନ ସରକାର ଗଠନ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ସିବିଏଫ୍ସିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଶଶି ଶେଖର ଭାମ୍ପତି। ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେବ୍ ଡକ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ ଏନ୍ଏଫ୍ଡିସି କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱର ଓ ହବ୍ଠାରେ ଆଜି ଜିଲ୍ଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକଙ୍କ ଯୋଜନା କାର୍ଯ୍ୟାନ୍ୱୟନ ଓ ରୂପାୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ପୁଞ୍ଜିନିବେଶର ଅପାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ଅହମ୍ମଦାବାଦଠାରେ ମୁଖ୍ୟମନ୍ତ୍ରୀ ନିବେଶକ ସମ୍ମିଳନୀରେ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରମୁଖ ଉଦ୍ୟୋଗୀ ଓ ନିବେଶକଙ୍କ ସହିତ ଆଲୋଚନା କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଆସନ୍ତା ଶନିବାର ଦିନ ଭଉଁରୀ ତିଥିରେ ଚକାଡୋରା ନୀତି ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 10ମ ଶ୍ରେଣୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟଗୁଡ଼ିକର ସମୀକ୍ଷା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଶ୍ୱାସରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆଜମା ଦିବସ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନ୍ୟୁଜ୍ ହେଡ୍ଲାଇନ୍ସ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ହେଡ୍ଲାଇନ୍ସ ରାତି 7ଟାରେ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ସାନ୍ଧ୍ୟ ଅଧିବେଶନର ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ନବମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10। ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ଏଥିରେ ବିଷୟ ରହିଛି ନିର୍ମଳ ପରିବେଶ ଉଜ୍ଜଳ ଦେଶ। ଆଲୋଚକ ଡକ୍ଟର ଇଞ୍ଜିନିୟର ସଞ୍ଜୟ କୁମାର ପଣ୍ଡା। ଜିଲ୍ଲାଲ ଚାଲେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ 7:25। ରାତି 7:30 କୃଷି ସଂସାର। ଏଥିରେ ବିଷୟ ରହିଛି ମାଟିର ଉର୍ବରତା ବଢ଼ାଇବାର ଉପାୟ। ଏ ସମ୍ପର୍କରେ ଆଲୋଚନା କରିବେ ରାଜେଶ ଦାସ। ହିନ୍ଦୀ କଥାଚିତ୍ର ଗୀତ 8:02। ଆସାମୀ ଭାଷାରେ ଗୋଷ୍ଠୀ ସଂଗୀତ ଶିକ୍ଷା 8:30। ମାସିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନ ପ୍ରଭା ପ୍ରଚାର କରିବୁ 9:30। ଏଥିରେ ଶୁଣିବେ ଆଲୋଚନା ଆମ ଦେଶର ସାମଗ୍ରିକ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଭୂମିକା। ଆଲୋଚକ ଡକ୍ଟର ରବୀନ୍ଦ୍ରନାଥ ମିଶ୍ର ଏବଂ ଅନ୍ୟ ଏକ ଆଲୋଚନା ଉତ୍ତପ୍ତ ପରିବେଶ ଓ ଉଦାସ ପୃଥିବୀ। ଆଲୋଚନା କରିଛନ୍ତି ନିକୁଞ୍ଜ ବିହାରୀ ସାହୁ ଏବଂ ପରେ ବିଜ୍ଞାନ ସମ୍ବାଦ। 10:02 ପ୍ରଚାର କରିବୁ ବନମଲ୍ଲିକା। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ 10:30। ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05, ଅନୁଚିନ୍ତା ସକାଳ 6:35। ଉପସ୍ଥାପନା କରିବେ ବୀରେନ୍ଦ୍ର କୁମାର ପଣ୍ଡା। ଶ୍ରୀମଦ ଭାଗବତର 28ତମ ଭାଗ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ଶୁଣିବେ ଆଲୋଚନା, ଶିଶୁଟିର ମୁଣ୍ଡ ବଡ଼ ହେଉଥିଲେ। ଆଲୋଚନା କରିବେ ଡାକ୍ତର ଦୁର୍ଯ୍ୟୋଧନ ସାମଲ। ପ୍ରଭାତ ପରିକ୍ରମା ସକାଳ 7:25। କଥିକା ସକାଳ 7:35। ଏଥିରେ ବିଷୟ ରହିଛି ନିସଙ୍ଗତାର ନିରବ ନିବେଦନ। ଆଲୋଚକ ଡକ୍ଟର ପ୍ରସନ୍ନ କୁମାର ବରାଳ। ସଜଫୁଲ ସକାଳ 7:40 ପରିବେଷଣ କରିବେ କୁମକୁମ ମିଶ୍ର ଏବଂ ସୁନୀଲ କୁମାର ମଲ୍ଲିକ। ସଙ୍ଗୀତ ପ୍ରଦୀପ କୁମାର ରାଉତ। ଓଡ଼ିଆ ଆଲବମ୍ ଗୀତ ସକାଳ 8:30। ବୈଦେଶ ବିଳାସର 16ତମ ଭାଗ ସକାଳ 8:45। ଗୀତ ଗୀତିକା ସକାଳ 9:00। ଦିନ 10:00 ପ୍ରଚାର କରିବୁ ନାଟକ ମାଧବୀ ଲତା। ରଚନା ସୁକାମିନୀ ନନ୍ଦ, ପ୍ରଯୋଜନା ଭଗବାନ ମହାନ୍ତି। ଅବୁଲା ଗୀତ ଦିନ 11:10 କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ ଏବଂ ଅଞ୍ଜଳି ମିଶ୍ର। ପାଲା ଶୁଣିବେ ଦିନ 11:30। ପରିବେଷଣ କରିବେ ପ୍ରସନ୍ନ କୁମାର ମିଶ୍ର ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ପ୍ରଚାର କରିବୁ ଦିନ 12:00। ଭତ୍ରା ଗୀତ ଶୁଣିବେ ଦିନ 1:10। ପରିବେଷଣ କରିବେ ଜଗନ୍ନାଥ ଭତ୍ରା ଏବଂ ସାଥୀ। ନାରୀ ମହଲ ଦିନ 1:20। ଏଥିରେ ଶୁଣିବେ ଆଲୋଚନା ଢଗ ଢମାଳି। ଆଲୋଚନା କରିବେ ଡକ୍ଟର ସୁଲୋଚନା ଦାସ। ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 2:45 ଏବଂ ରାତି 7:02। ଅସରନ୍ତୀ ଅପରାହ୍ନରେ ଆପଣମାନେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3:00। ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ପ୍ରଚାର କରିବୁ ଅପରାହ୍ନ 4:00। ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00। ଯୁବବାଣୀ ସନ୍ଧ୍ୟା 5:30। ଏଥିରେ ବିବିଧାରେ ଶୁଣିବେ ପ୍ରତିକ୍ରିୟା ଏକ

ନିଶାମୁକ୍ତ ଯୁବ ସମାଜର ପରିକଳ୍ପନା କ'ଣ ସମ୍ଭବ? ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଦଶମ ଭାଗ ଶୁଣିବେ ସନ୍ଧ୍ୟା 6:10। ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲି ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ସନ୍ଧ୍ୟା 7:25। କୃଷି ସଂସାର 7:30। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବ 8:02। ଓଡ଼ିଶୀ ଗୀତ 8:30। କଣ୍ଠଶିଳ୍ପୀ ଅଲେଖ ଚନ୍ଦ୍ର ସାମଲ।

ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବ ରାତି 8:02। ଓଡ଼ିଶୀ ଗୀତ ରାତି 8:30। କଣ୍ଠଶିଳ୍ପୀ ଅଲେଖ ଚନ୍ଦ୍ର ସାମଲ। କାର୍ଯ୍ୟକ୍ରମ କଣ୍ଟ୍ରି ୱାଇଡ୍ ଇନ୍ସାଇଟ୍ସ ରାତି 9:30 ଏବଂ ଅଖିଳ ଭାରତୀୟ ଆଞ୍ଚଳିକ ଲୋକସଙ୍ଗୀତ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ରାତି 10:00 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ନବମ ଭାଗ,
1: ଏପିସୋଡ୍ ନମ୍ବର 9।

0: ପ୍ରକୃତି ଓ ପରିବେଶର ସୁରକ୍ଷା ବିନା ଆମେ ଏକ ସୁନ୍ଦର ଦେଶର ପରିକଳ୍ପନା କରିପାରିବା ନାହିଁ। ଦେଶର ନାଗରିକମାନେ ଆପଣାର ପରିବେଶକୁ ସୁରକ୍ଷିତ ରଖିବା କ୍ଷେତ୍ରରେ କାର୍ଯ୍ୟ ନ କଲେ ଉଜ୍ଜଳ ଭବିଷ୍ୟତର ଲକ୍ଷ୍ୟ ପୂରଣ ହେବ ନାହିଁ। ଉଜ୍ଜଳ ଦେଶ ପାଇଁ ବ୍ୟକ୍ତି ଜୀବନରେ ସ୍ୱଚ୍ଛତା, ନିର୍ମଳ ପରିବେଶ, ସୁନ୍ଦର ସବୁଜିମା ଅପରିହାର୍ଯ୍ୟ। ଏହି ଅବସରରେ ଆଜି ରହିଛି ଆଲୋଚନା, ନିର୍ମଳ ପରିବେଶ, ଉଜ୍ଜଳ ଦେଶ। ଏ ସମ୍ପର୍କରେ କହିଛନ୍ତି ଲେଖକ ତଥା ସ୍ତମ୍ଭକାର ଡକ୍ଟର ଇଞ୍ଜିନିୟର ସଞ୍ଜୟ କୁମାର ପଣ୍ଡା।
1: ଏକ ଦାୟିତ୍ୱବାନ ନାଗରିକ ହିସାବରେ ଆମମାନେ ସମସ୍ତେ ନିଜ ନିଜର ଶ୍ରମଦାନ କରି ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ପ୍ରଦୂଷଣମୁକ୍ତ କରିବା ଓ ପରିବେଶର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାର ଆବଶ୍ୟକତା ଅଛି। ଆମମାନେ ସମସ୍ତେ ନିଜର ଶରୀରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ଗ୍ରାମୀଣ ରାସ୍ତା, କୋଠାବାଡ଼ି, ପୋଖରୀ, ବିଦ୍ୟାଳୟ, ମହାବିଦ୍ୟାଳୟ ଆଦି ବିଭିନ୍ନ ଜାଗାରେ ଯେଉଁଠି ବି ଆମେ ସାମାନ୍ୟତମ ବି ଆବର୍ଜନା ପାଇଲେ ଆମେ କାହାକୁ ଅପେକ୍ଷା ନ କରି ନିଜର ଇଚ୍ଛା ଅନୁସାରେ ଆନନ୍ଦ ମନରେ ଯଦି ଆମେ ନିଜର ଶ୍ରମଦାନ କରି ଆମେ ତାକୁ ଯଦି ପରିଷ୍କାର ପରିଚ୍ଛନ୍ନ କରିଦେଇପାରିଲା, ଆବର୍ଜନା ବସ୍ତୁକୁ ଯଦି ଆମେମାନେ ତାକୁ ଠିକଣା ଭାବରେ ସଂରକ୍ଷଣ କରି ତାର ଯଦି ସଠିକ୍ ପରିଚାଳନା କରିଦେଇପାରିଲେ ତାହେଲେ ଆମ ଭାରତ ସୁନ୍ଦର ଭାରତ ହୋଇପାରିବ। ଆମେ ସମସ୍ତେ ଯଦି ଆମର ପରିବେଶକୁ ନିର୍ମଳ ରଖିବା ତାହେଲେ ନିଶ୍ଚିତ ରୂପେ ଆମର ଦେଶ ଉଜ୍ଜଳ ହେବ। ଏହି ଦେଶର ଭବିଷ୍ୟତ ସମସ୍ତ ଭାରତୀୟମାନଙ୍କର ସ୍ୱଚ୍ଛତା ଉପରେ ନିର୍ଭର କରୁଛି। ଏଣୁ ସମସ୍ତେ ଆମେ ନିଜର ଘରଠୁ ଏହି ପରିଷ୍କାର ପରିଚ୍ଛନ୍ନତାର ଅଭିଯାନ ଆରମ୍ଭ କରି ଆମେ କିପରି ଆଗକୁ ଆଗକୁ ବଢ଼ିଯାଇପାରିବା, ଆମର ପରିବେଶକୁ ସ୍ୱଚ୍ଛ ରଖିବା, ସମୃଦ୍ଧ ରଖିବା, ସେ ବିଷୟରେ ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ରହିବାର ଆବଶ୍ୟକତା ଅଛି। ଆମମାନେ ସମସ୍ତେ ଯଦି ଗ୍ରାମ, ନଗର, ସମୁଦ୍ର ବେଳାଭୂମି, ଉଦ୍ୟାନ ଓ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯଦି ଆମେ ଆବର୍ଜନା ମୁକ୍ତ କରିବା, ସ୍ୱଚ୍ଛ ସୁନ୍ଦର କରି ରଖିବା, ତାହେଲେ ଆମ ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସହିତ ଏଠାରେ ବିଦେଶୀ ନିବେଶ ମଧ୍ୟ ପ୍ରତ୍ୟକ୍ଷ ଭାବରେ ବୃଦ୍ଧି ହେବ, ଯାହାଫଳରେ ଆମ ଭାରତବର୍ଷର ଅର୍ଥନୈତିକ ମାନଦଣ୍ଡ ବୃଦ୍ଧି ପାଇବା ସହିତ ଗ୍ରାମୀଣ ବିକାଶ ମଧ୍ୟ ସହଜର ହୋଇପାରିବ। ଏହା ସହିତ ଭାରତର ସୁନାମ ସାରା ବିଶ୍ୱରେ ବିବର୍ଦ୍ଧିତ ହେବା ସହିତ ଭାରତକୁ ଗୌରବାନ୍ୱିତ ମନେ କରିବାର ଏକ ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ଏଣୁ ସମସ୍ତେ ଆମେ ମିଳିମିଶି ସର୍ବଭାରତୀୟ ସ୍ତରରେ ଆମେମାନେ ସ୍ୱଚ୍ଛକୁ ଆହୁରି କିପରି ଜୋରଦାର କରିପାରିବା ସେ ବିଷୟରେ ଆମର ସଦାସର୍ବଦା ପ୍ରୟାସ ଲାଗି ରହିବା ଆବଶ୍ୟକ ଅଟେ। ପରିବେଶକୁ ଆବର୍ଜନା ମୁକ୍ତ କରି ଯଦି ପ୍ରଦୂଷଣରୁ ଆମେ ପରିବେଶକୁ ବଞ୍ଚାଇ ଦେଇପାରିଲେ, ପ୍ରଦୂଷଣକୁ ଯଦି ଆମେ ଆଖିଦୃଶିଆ ଭାବରେ ହ୍ରାସ କରିଦେଇପାରିଲେ, ତାହେଲେ ଆମର କୃଷି କ୍ଷେତ୍ରରେ ମଧ୍ୟ ଆମମାନେ ଅଶେଷ ଲାଭବାନ୍ୱିତ ହେବା ସହିତ ପଶୁ ସମ୍ପଦ ମଧ୍ୟ ବିକାଶ ହୋଇପାରିବ, ଯାହାଫଳରେ ଗ୍ରାମୀଣ ମାନଦଣ୍ଡର ଅଭିବୃଦ୍ଧି ହେବା ସହିତ ଅର୍ଥନୈତିକ ଅଭିବୃଦ୍ଧିରେ ଏହା ସହାୟକ ହୋଇପାରିବ। ଗ୍ରାମର ସମସ୍ତ ଜନସାଧାରଣ, ସ୍ତ୍ରୀ ପୁରୁଷ ସମସ୍ତେ ସ୍ୱାବଲମ୍ବୀ ହେବା ସହିତ ଏ ସମାଜରେ ସେମାନେ ଏକ

ଜୀବନଯାପନ ଅତିବାହିତ କରିବାର ଏକ ସୁଯୋଗ ମଧ୍ୟ ସୃଷ୍ଟିକାରୀ ପାରିବେ। ଭାଷା ସାହିତ୍ୟ ସଂସ୍କୃତି ଓ ବିଜ୍ଞାନକୁ ଆଧାର କରି କ୍ଷିପ୍ରଗତିରେ ବିକାଶ କରୁଥିବା ଭାରତବର୍ଷ ଆଜିର ସମାଜରେ ନିର୍ମଳ ପରିବେଶ ଉଜ୍ଜଳ ଦେଶ ଏହି ଭାବଧାରାକୁ ସାକାର କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି, ଶୌଚମ୍ ସ୍ୱାସ୍ଥ୍ୟ ଆଦର ସୌଖ୍ୟ ମୂଳ ସର୍ବରୋଗସ୍ୟ ସାରମ ଜୀବନସ୍ୟ ପ୍ରାଣ ଆତ୍ମନ ଶୁଦ୍ଧି ଲୋକସ୍ୟ ସୁସ୍ଥିତି ସମୃଦ୍ଧ୍ୟାତ୍ମକ ବିକାଶ ଧର୍ମସ୍ୟ ମୂଳ। ନିଜକୁ ଯଦି ଆମେ ନିର୍ମଳ ରଖିପାରିବା ତାହେଲେ ଆମମାନେ ନିଜ ସ୍ୱାସ୍ଥ୍ୟକୁ ସମୃଦ୍ଧ କରିପାରିବା, ସୁଖକୁ ବଳିଆନ କରିପାରିବା, ସର୍ବରୋଗରୁ ମୁକ୍ତି ପାଇବା ସହିତ ଜୀବନରେ ପ୍ରାଣ ସଞ୍ଚାର କରିଦେଇପାରିବା, ଆତ୍ମାକୁ ଶୁଦ୍ଧି କରିବା ସହିତ ଏ ସମାଜରେ ଆମର ସ୍ଥିତି ସୁଦୃଢ଼ ହୋଇପାରିବ, ସମୃଦ୍ଧ ହେବା ସହିତ ଆମ ସ୍ଥିତି ବିକାଶ ଦିଗକୁ ଅଗ୍ରସର ହେବ। ଏଣୁ ଆମର ସଦାସର୍ବଦା ପରିଚ୍ଛନ୍ନ ରହିବା ସ୍ୱାସ୍ଥ୍ୟ ପକ୍ଷରେ କେତେ ଦରକାର, ରାଷ୍ଟ୍ର ପାଇଁ କେତେ ଉପଯୋଗୀ, ସମସ୍ତ ଭାରତୀୟ ହୃଦୟଙ୍ଗମ କରିବାର ଆବଶ୍ୟକତା ରହିଛି। ପୋଖରୀ ନଦୀ ନାଳ ଓ ସମୁଦ୍ରର ଜଳକୁ ଯଦି ଆବର୍ଜନା ମୁକ୍ତ କରିପାରିବା ତାହେଲେ ଜଳର ପ୍ରଦୂଷଣ ନିଶ୍ଚିତ ରୂପେ ହ୍ରାସ ପାଇବା ସତ୍ତ୍ୱେ ଏଠାରେ ପଶୁ ସମ୍ପଦ ଓ ବିଶେଷ କରି ମତ୍ସ୍ୟଚାଷ ବହୁତ ଭାବରେ ଅଭିବୃଦ୍ଧି ହେବ। ଏହି ଅଭିବୃଦ୍ଧି ଫଳରେ ଆମର ଅର୍ଥନୈତିକ ମାନଦଣ୍ଡ ବିଶେଷ ଭାବରେ ସୁଦୃଢ଼ ହୋଇପାରିବ। କେବଳ ଗ୍ରାମରେ ପାଇଖାନା ନିର୍ମାଣ କରିଦେଲେ ଆମର ଦାୟିତ୍ୱବୋଧ ସରିବ ନାହିଁ। ଆମେ ସମସ୍ତେ ନିଜ ଘରୁ ସ୍ୱଚ୍ଛତାକୁ ଆମେ ଆଗେଇ ନେବା, ସ୍ୱାକାର କରିବାର ଏକ ମନୋବୃତ୍ତି ସୃଷ୍ଟି କରିବାର ଆବଶ୍ୟକତା ଅଛି। ନିଜର ବ୍ୟକ୍ତିଗତ ସ୍ୱଚ୍ଛତା ଓ ପରିଚ୍ଛନ୍ନତାକୁ ଆମେମାନେ ଧ୍ୟାନ ଦେବାର ଆବଶ୍ୟକତା ଅଛି। ଆମେ ସମସ୍ତଙ୍କର ଏହି ମନୋବୃତ୍ତି ରହିବାର ଅଛି ଯେ ଆମ ଯେତିକି ସବୁ ଅଳିଆ ଆବର୍ଜନା ଅଛି ଆମେ ତାକୁ ଭଲ ଭାବରେ ବିଧିବଦ୍ଧ ଭାବରେ କୌଣସି ଗୋଟିଏ ସ୍ଥାନରେ ସଂଗୃହିତ କରି ରଖି ପରବର୍ତ୍ତୀ ପର୍ଯ୍ୟାୟରେ ବର୍ଜ୍ୟବସ୍ତୁ ପରିଚାଳନା କେମିତି କରାଯିବ, ବିଭିନ୍ନ ବୈଷୟିକ ପ୍ରଣାଳୀକୁ ଆପଣେଇ ଆମମାନେ କିପରି ବର୍ଜ୍ୟବସ୍ତୁରୁ ଆମେ କିପରି ରୋଜଗାର କିଛି କରିପାରିବା, ଜୈବିକ ସାର ଉତ୍ପାଦନ କରିଦେଇପାରିବା ସେ ବିଷୟରେ ଚେଷ୍ଟା କରିବାର ଆବଶ୍ୟକତା ଅଛି। ଆମେ କମ୍ପୋଷ୍ଟ ବା ସାର ତିଆରି କରିପାରିବା ବର୍ଜ୍ୟବସ୍ତୁରୁ, ନିଜେ ନିଜେ ସମାଧାନ କରି ବାଡ଼ି ବଗିଚାରେ ଯଦି ଆମ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ତ ଜୈବିକ ବର୍ଜ୍ୟବସ୍ତୁକୁ ଆମମାନେ ଯଦି ତା ଦେହରେ ବ୍ୟବହାର କରି ସାର ପ୍ରସ୍ତୁତ କରିଦେଇପାରିବା ତାହେଲେ ତାହା ମଧ୍ୟ ଆମର ଉଦ୍ୟାନ ବାଡ଼ି ବଗିଚା ସୃଷ୍ଟିରେ ସହାୟକ ହେବା ସହିତ ଫଳ ପୁଷ୍ପରେ ଆମମାନଙ୍କର ପରିବେଶ ଆହୁରି ଉଲ୍ଲସିତ ହୋଇପାରିବ ନିଃସନ୍ଦେହ। ଆମମାନେ ସମସ୍ତେ ହାତରେ ହାତ ମିଶାଇ ଯଦି ବ୍ୟକ୍ତିଗତ ସ୍ତରରେ ସାମାଜିକ ସ୍ତରରେ ଯଦି ଆମମାନେ ସମସ୍ତେ ପ୍ରଚେଷ୍ଟା କରିବା, ଆମମାନେ ଯଦି ବେସରକାରୀ ସଂସ୍ଥାମାନଙ୍କୁ ମଧ୍ୟ ଏ ମଧ୍ୟରେ ସମ୍ମିଳିତ କରି ସାକାର କରିଦେଇପାରିବା ବୋଧହୁଏ ଆମର ସ୍ୱଚ୍ଛ ନିର୍ମଳ ପରିବେଶ ଉଜ୍ଜଳ ଦେଶର ସ୍ୱପ୍ନ ସାକାର ହୋଇପାରିବ। ଆମ ଦେଶ ଏକ ବହୁଧର୍ମୀର ଦେଶ, ବହୁ ଭାଷାଭାଷୀର ଦେଶ, ବିଭିନ୍ନ ଚାଲିଚଳନକୁ ନେଇ ଏ ଦେଶର ସାଂସ୍କୃତିକ ପରିବେଶ ପରିପୁଷ୍ଟ। ସମସ୍ତ ସାଂସ୍କୃତିକ ବିଭିନ୍ନତା ମଧ୍ୟରେ ଆମକୁ ଏକାକାର ହୋଇ ସାରା ଭାରତରେ ଆମେ ବର୍ଜ୍ୟବସ୍ତୁ ପରିଚାଳନା କରିବା ସହିତ ଏକ ସାରସ୍ୱତ ଉଦ୍ୟମ ସୃଷ୍ଟି କରି ଯଦି ଆମେ ସ୍ୱଚ୍ଛତାଙ୍କୁ ଏକ ଆନ୍ଦୋଳନ ରୂପ ଦେଇପାରିବା ବୋଧହୁଏ ଏହା ଆମ ପାଇଁ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିବା ସହିତ ଉଜ୍ଜଳ ଭବିଷ୍ୟତ ସୃଷ୍ଟି କରିଦେଇପାରିବ। ମହିଳାମାନଙ୍କର ଗ୍ରାମୀଣ ପାଇଖାନା ହେବା ଦ୍ୱାରା ଯଥେଷ୍ଟ ମାତ୍ରାରେ ତାଙ୍କର ସ୍ୱାଭିମାନ ବିବର୍ଦ୍ଧିତ ହେବା ସହିତ ସମସ୍ତେ ରୋଗରୁ ମୁକ୍ତି ପାଇଛନ୍ତି। ଆପଣମାନେ ନିଶ୍ଚିତ ରୂପେ ଏହା ଉପଲବ୍ଧି କରିପାରିଥିବେ ଯେ ଗ୍ରାମୀଣ ଶୌଚ ହେବା ପାଇଁ ଯେଉଁ ପାଇଖାନା ସବୁ ନିର୍ମାଣ କରାଗଲା ତାଦ୍ୱାରା ପରିବେଶରେ ବାୟୁ ଜଳ ମୃତ୍ତିକା ପ୍ରଦୂଷଣରୁ ଆମେମାନେ ସମସ୍ତେ ମୁକ୍ତି ପାଇବା ସହିତ ଡାଇରିଆ ଜଣ୍ଡିସ୍ ମ୍ୟାଲେରିଆ ଆଜି ବିଭିନ୍ନ ରୋଗରୁ ଆମମାନେ ସମସ୍ତେ ମୁକ୍ତି ପାଇ ଏ ସମାଜକୁ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ସହାୟକ ହୋଇପାରିଛେ। ସମାଜରେ ବଞ୍ଚିବାକୁ ହେଲେ ସୁନ୍ଦର ସ୍ୱାସ୍ଥ୍ୟର ଆବଶ୍ୟକତା ଅଛି, ସୁନ୍ଦର ମନର ଆବଶ୍ୟକତା ଅଛି, ସୁନ୍ଦର ଶରୀର ଓ ଆତ୍ମାର ମଧ୍ୟ ଆବଶ୍ୟକତା ରହିଛି। ଏଣୁ ଆମମାନେ ସମସ୍ତେ ଏକାକାର ହୋଇ ଏ ସମାଜରେ ବଞ୍ଚିବାକୁ ହେଲେ ସେହି ଆନ୍ଦୋଳନଟି ଆମର ବ୍ୟକ୍ତିଗତ ସ୍ତରରୁ ଆରମ୍ଭ କରି ଏ ସମାଜରେ ପ୍ରତ୍ୟେକ ଘରରୁ ଏକ ସୁନ୍ଦର ସ୍ୱପ୍ନ ନେଇ ଯଦି ଆମେ ନିର୍ମଳ ପରିବେଶ ଉଜ୍ଜଳ ଦେଶର ବାର୍ତ୍ତାକୁ ଯଦି ଆମେ ସବୁ ଜନମାନସରେ ରେଖାଙ୍କିତ କରିଦେଇପାରିଲେ ବୋଧହୁଏ ସମାଜରେ ଆମମାନେ ବିକଶିତ ହେବା ପାଇଁ ଆଉ ବେଶି ସମୟ ଲାଗିବ ନାହିଁ। ଏଣୁ ଭଗବତ ଗୀତାର ଅଧ୍ୟାୟ 16 ଅନୁଚ୍ଛେଦ 7ର ଗୋଟିଏ ପଂକ୍ତି ଏଠି ପ୍ରଣିଧାନ ଯୋଗ୍ୟ, ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନାନ ବିଦୁରାସୁରାହା ନ ଶୌଚମ୍ ନାପି ଚାଚରୋ ନ ସତ୍ୟମ୍ ତେଷୁ ବିଦ୍ୟତେ। ଏହାର ଅର୍ଥ ହେଲା କେଉଁ କର୍ମ କରିବା ଉଚିତ କେଉଁ କର୍ମ କରିବା ଅନୁଚିତ ତାହା ଆସୁରିକ ପ୍ରବୃତ୍ତିର ଲୋକମାନେ ଜାଣିପାରନ୍ତି ନାହିଁ, ତେଣୁ ସେମାନଙ୍କଠାରେ ଶୁଦ୍ଧତା ଉତ୍ତମ ଆଚରଣ କିମ୍ବା ସତ୍ୟବାଦିତା ଦେଖାଯାଏ ନାହିଁ। ଅତଏବ ଆମେମାନେ ସମସ୍ତେ ପୁଣ୍ୟ ହୃଦୟ ଉପରେ ବିଶ୍ୱାସ କରୁ, ଆମର କର୍ମ
आध्यात्मिक चिंता।

0: ଧାରାରେ ହେଉଥିବା ଯୋଗୁଁ ସକାରାତ୍ମକ ଚିନ୍ତାଧାରା ନେଇ ଆମମାନେ ସମସ୍ତେ ଯଦି ଶୁଦ୍ଧତାକୁ ମନ ମଧ୍ୟରେ ଆତ୍ମା ମଧ୍ୟରେ କାୟିକ ବାଚିକ ମାନସିକ ସ୍ତରରେ ପ୍ରୟୋଗ କରି ଯଦି ଆମେ ଆମ ପରିବେଶକୁ ସ୍ୱଚ୍ଛ ରଖିବା, ପ୍ରଦୂଷଣରୁ ମୁକ୍ତ କରିବା ସହିତ ବାୟୁମଣ୍ଡଳରୁ ଉତ୍ତାପ ବୃଦ୍ଧିରୁ ମଧ୍ୟ ଆମେ ପୃଥିବୀକୁ ରକ୍ଷା କରିବା, ତା ସହିତ ଆମର ପରିବାରରେ ସାରା ବିଶ୍ୱରେ ଆମମାନେ ନୂତନ ସନ୍ଦେଶ ପ୍ରଦାନ କରି ଆମମାନେ ଏକ ସ୍ୱାଭିମାନୀ ଭାରତୀୟ ହିସାବରେ ନିଜକୁ ପ୍ରତିପାଦିତ ଯଦି କରିପାରିବା, ତାହେଲେ ଆମର ନିର୍ମଳ ପରିବେଶ ଓ ଉଜ୍ଜଳ ଦେଶର ସ୍ୱପ୍ନ ସାକାର ହେବା ସହିତ ଏକ ବଳିଷ୍ଠ ବାର୍ତ୍ତା ଏ ସମାଜକୁ ଯାଇପାରିବ।
1: ଶୁଣୁଥିଲେ ଆଲୋଚନା ନିର୍ମଳ ପରିବେଶ ଉଜ୍ଜଳ ଦେଶ, ଏ ସମ୍ପର୍କରେ କହିଥିଲେ ଲେଖକ ତଥା ସ୍ତମ୍ଭକାର ଡକ୍ଟର ଇଞ୍ଜିନିୟର ସଞ୍ଜୟ କୁମାର ପଣ୍ଡା। କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ, ନମସ୍କାର।
2: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
3: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପୁଞ୍ଜିପତିମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି ଓଡ଼ିଶା। ନୂଆଦିଲ୍ଲୀରେ ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମୁମ୍ବାଇରେ ୱେଫ୍ ଡକ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ମାସ 16 ତାରିଖରୁ ହେବ ଆରମ୍ଭ ଏବଂ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ଅହମ୍ମଦାବାଦଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଶକ ସମ୍ମିଳନୀରେ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରମୁଖ ଉଦ୍ୟୋଗୀ ଓ ନିବେଶକମାନଙ୍କ ସହିତ ଆଲୋଚନା କରିଛନ୍ତି। ଗଣମାଧ୍ୟମରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି। ରାଜ୍ୟରେ ପୁଞ୍ଜିନିବେଶର ଅପାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ରାଜ୍ୟରେ ବନ୍ଦରଭିତ୍ତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରତିନିଧି ଦଳ ମୁନ୍ଦ୍ରା ବନ୍ଦର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ମାଲ ପରିବହନ ଓ ବନ୍ଦର ଆଧାରିତ ଶିଳ୍ପରେ ସମ୍ଭାବନା ସୁଯୋଗକୁ ଆହୁରି ବ୍ୟାପକ କରିବ। ଆସନ୍ତାକାଲି ଭଦୋଦରାଠାରେ ନିବେଶକମାନଙ୍କ ସହିତ ଏକ ବୈଠକରେ ଆୟୋଜନ କରାଯାଇଛି। ଏଥିସହିତ କାର୍ଯ୍ୟକ୍ରମର ଅଂଶସ୍ୱରୂପ କେଭାଡ଼ିଆ ଗସ୍ତ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି। ପଶ୍ଚିମ ଏସିଆରେ ସାମ୍ପ୍ରତିକ ସ୍ଥିତି ମଧ୍ୟରେ ଦେଶରେ ଏଲ୍ପିଜି ଯୋଗାଣ ସ୍ୱାଭାବିକ ରହିଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ଶର୍ମା କହିଛନ୍ତି, ଘରୋଇ ଇନ୍ଧନ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି କରାଯାଇ ନାହିଁ। ପେଟ୍ରୋଲ୍ ଓ ଡିଜେଲ୍ର ମଧ୍ୟ ମୂଲ୍ୟ ବୃଦ୍ଧି ହୋଇନାହିଁ। ଗୁଜବରେ ବିଶ୍ୱାସ ନ କରିବାକୁ ଜନସାଧାରଣଙ୍କୁ ଶ୍ରୀମତୀ ଶର୍ମା ପରାମର୍ଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ନୂତନ ବିଜେପି ସରକାର ଆସନ୍ତା 9 ତାରିଖରେ ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ଶପଥ ଗ୍ରହଣ କରିବେ। ଏହି ସମାରୋହ ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନୂତନ ସରକାରଙ୍କ ଏହି ଶପଥ ଗ୍ରହଣ ଉତ୍ସବ ସେଦିନ ପୂର୍ବାହ୍ନ 10ଟାରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକ ମୁଖ୍ୟମନ୍ତ୍ରୀମାନେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମବଙ୍ଗରେ ପ୍ରମୁଖ ରାଜନୈତିକ ସମାବେଶ ଅନୁଷ୍ଠିତ ହେବାରେ ଏହି ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆର ଏକ ଐତିହାସିକ ମହତ୍ତ୍ୱ ରହିଥିବା ଦୃଷ୍ଟିରୁ ଶପଥ ଗ୍ରହଣ ଉତ୍ସବ ଲାଗି ଏହି ସ୍ଥଳକୁ ଚୟନ କରାଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 10ମ ଶ୍ରେଣୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟଗୁଡ଼ିକର ସମୀକ୍ଷା କରାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଶିକ୍ଷକ ସମ୍ମିଳନୀର ଆୟୋଜନ କରାଯିବ। ଏଥିସହ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ପ୍ରଶାସନକୁ ସୁଦୃଢ଼ ଏବଂ ଶିକ୍ଷା ଫଳାଫଳକୁ ଉନ୍ନତ କରିବାରେ ବିଦ୍ୟାଳୟ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କରି ଶ୍ରୀ ପ୍ରଧାନ କହିଛନ୍ତି, ପ୍ରତ୍ୟେକ ଶିକ୍ଷାବର୍ଷ ପୂର୍ବବର୍ଷର ସମୀକ୍ଷା ସହିତ ଆରମ୍ଭ ହୋଇଥାଏ, ଯାହା ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ନୂତନ ମୂଳଦୁଆ ସ୍ଥାପନ କରେ। ଜାତୀୟ ଶିକ୍ଷାନୀତି 2020 ସହିତ ସମନ୍ୱୟ ରକ୍ଷା କରି ବିଦ୍ୟାଳୟ ପରିଚାଳନା କମିଟି ଅଧିକ ଅଂଶଗ୍ରହଣ, ଉନ୍ନତ ବିଦ୍ୟାଳୟ ଭିତ୍ତିଭୂମି ଏବଂ

0: ଆଧୁନିକ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ୱାରୋପ କରୁଛି।
1: ହମାରି ଦେଶ ମେ ଯୋ ଲଗଭଗ 15 ଲକ୍ଷ ସ୍କୁଲ୍ସ ହେ ସଭି ସ୍କୁଲ୍ସ ମେ ଷ୍ଟୁଡେଣ୍ଟସ୍ ଟିଚର୍ସ ଅର୍ ସୋସାଇଟି କି ବିଚ୍ ମେ ସମାଜ ଅର୍ ବିଦ୍ୟାର୍ଥୀ ଅର୍ ଶିକ୍ଷକଙ୍କ ବିଚ୍ ମେ ଏକ ବ୍ରିଜ ବନାନେ କି କାମ ସ୍କୁଲ୍ ମ୍ୟାନେଜମେଣ୍ଟ କମିଟି କରେଗା। ବଚ୍ଚୋ କି ମଲ୍ଟି ଡାଇମେନ୍ସନାଲ ଡେଭଲପମେଣ୍ଟ ଚୌମୁଖୀ ବିକାଶ କେ ଲିଏ ଉନକି ପଢ଼ାଇ ଉନକି ସ୍ୱାସ୍ଥ୍ୟ ଉନକି ବ୍ୟବସ୍ଥା ଉନକି ମେଣ୍ଟାଲ ହେଲ୍ଥ TWSN ଏ ସାରା ବିଷୟ କେ ଉପର ଯୋ ବ୍ୟବସ୍ଥା ହେ ସରକାର କି ଦାୟିତ୍ୱ ହେ ବ୍ୟବସ୍ଥା ବନାନା ଲେକିନ ବ୍ୟବସ୍ଥା କି ଆଗେ ଯୋ ହ୍ୟାଣ୍ଡ ହୋଲ୍ଡିଂ କି ଆବଶ୍ୟକତା ମେଣ୍ଟରିଂ କି ଆବଶ୍ୟକତା ହେ ଉସମେ ସ୍କୁଲ ମ୍ୟାନେଜମେଣ୍ଟ କମିଟି କି ବହୁତ ବଡ଼ ଭୂମିକା ହେ ସ୍କୁଲ ପ୍ରବନ୍ଧନ ସମିତି କି ବହୁତ ବଡ଼ ଭୂମିକା ହେ।
0: ଭୁବନେଶ୍ୱର ଓହବ୍ଠାରେ ଆଜି ଜିଲ୍ଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକଙ୍କ ଯୋଜନା କାର୍ଯ୍ୟାନ୍ୱୟନ ଓ ରୂପାୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଜିଲ୍ଲାସ୍ତରରେ ଚାଲିଥିବା ବିଭିନ୍ନ ଶିଳ୍ପ ଯୋଜନାର ଅଗ୍ରଗତି କାର୍ଯ୍ୟାନ୍ୱୟନ ଓ ଆଗାମୀ ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟରେ ଶିଳ୍ପ ବିକାଶ ଓ ଉଦ୍ୟୋଗିକ ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଉଦ୍ୟୋଗୀମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେବ୍ ଡଗ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ NFTC କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ୱେବ୍ ଡଗ୍ ବଜାର ସହଯୋଗ ମାର୍ଗଦର୍ଶନ ଓ ବୈଷୟିକ ସ୍ତରରେ ପରିଚୟ ଦେବାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। 2024 ମସିହାରେ ପ୍ରଥମ ସଂସ୍କରଣ ପରେ ଚଳିତ ବର୍ଷ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି। ଦୃଶ୍ୟ ଶ୍ରାବ୍ୟ ଶିଳ୍ପର ପ୍ରତିଷ୍ଠିତ ବୃତ୍ତିଗତ ଉଦୀୟମାନ ପ୍ରତିଭାଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ପ୍ରଯୋଜକ ବିତରକ ପ୍ରସାରକ ପାଣ୍ଠି ପ୍ରଦାନକାରୀ ଏବଂ ପ୍ରଯୁକ୍ତି ବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏହି ମଞ୍ଚ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରି ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇବ। ୱେବ୍ ଡଗ୍ ବଜାରର ପ୍ରମୁଖ ଅଂଶ ଭାବେ ଭିଆର୍ ପ୍ରଗତି ଲ୍ୟାବ୍ ଏକ୍ସଆର୍ ଏବଂ ଇମର୍ସିଭ୍ ମାର୍କେଟ୍କୁ ସ୍ଥାନିତ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ଆନିମେସନ୍ ଶିଳ୍ପର ମୁଖ୍ୟ ଅଂଶୀଦାରମାନଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି। କେନ୍ଦ୍ର ସରକାର ଶଶି ଶେଖର ଭେମ୍ପତିଙ୍କୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ CBFC ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି। ଶ୍ରୀ ଭେମ୍ପତି 3 ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବେ। ପ୍ରସାର ଭାରତୀର ଅଧ୍ୟକ୍ଷ ଭାବରେ ପ୍ରସୂନ ଜ୍ୟୋତିଙ୍କ ପଦୋନ୍ନତି ପରେ ଶ୍ରୀ ଭେମ୍ପତିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଗଣମାଧ୍ୟମ ପ୍ରସାରଣ ଏବଂ ସାଧାରଣ ଯୋଗାଯୋଗ କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଆସନ୍ତା ଶନିବାର ଦିନ ଭଉଁରୀ ତିଥିରେ ଚକା ଡେରା ନୀତି ଅନୁଷ୍ଠିତ ହେବ। 3 ରଥର ମୋଟ 42 ଚକ ମଧ୍ୟରୁ ଆଜି ସୁଦ୍ଧା 13 ଚକ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏ ସମ୍ପର୍କରେ ଶୁଣନ୍ତୁ ଆମ ପୁରୀ ସମ୍ବାଦଦାତାଙ୍କ ଏକ ରିପୋର୍ଟ।
2: ଗତ ପବିତ୍ର ଅକ୍ଷୟ ତୃତୀୟାଠାରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କର ଆରମ୍ଭ ହୋଇଥିବା ରଥ ନିର୍ମାଣ ପ୍ରକ୍ରିୟା ଜୋରସୋରରେ ଜାରି ରହିଅଛି। ରଥଖଳାରେ ଶୁଭୁଛି ମହାରଣାମାନଙ୍କ ନିହଣ ଓ ମୁଗୁର ମାଡ଼ର ପ୍ରଚଣ୍ଡ ଶବ୍ଦ। 3 ରଥର ନାହାକା ଚକ ଓ ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ ଭଉଁରୀ ଦିନ ଚକ ଅଖ ଡେରା ନେଇ ସମସ୍ତଙ୍କ ରହିଅଛି ଅପେକ୍ଷା। ସେପଟେ ପରମ୍ପରା ଅନୁସାରେ ଗତ ନୃସିଂହ ଚତୁର୍ଦ୍ଦଶୀଠାରୁ ରୂପକାର ସେବକମାନଙ୍କ ଦ୍ୱାରା କୋଣଗୁଜ ଅନୁକୂଳ ସହ ସିଂହ ବିରାଳ ନିର୍ମାଣ କାର୍ଯ୍ୟ ଜାରି ରହିଅଛି।
0: ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC ଓଡ଼ିଶା ସୂଚନା ସେବାର ନବନିଯୁକ୍ତ ଉପଖଣ୍ଡସ୍ତରୀୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବିକାଶମୂଳକ ଯୋଗାଯୋଗ ସରକାରୀ ସଞ୍ଚାର ବ୍ୟବସ୍ଥାର ପରିବର୍ତ୍ତିତ ରୂପରେଖ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଯୋଗାଯୋଗର ଭାଷା ସରଳ ହେବା ଏବଂ ଜନସାଧାରଣଙ୍କ ପ୍ରତିକ୍ରିୟା ଅଧିକାରୀମାନେ ଜାଣିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଥିଲେ। ସଠିକ୍ ଏବଂ ଭୁଲ ତଥ୍ୟ ମଧ୍ୟରେ ପାର୍ଥକ୍ୟ ଓ ପ୍ରଭାବ ସମ୍ପର୍କରେ ଏକ ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ଅଧିକାରୀମାନଙ୍କୁ ମାର୍ଗଦର୍ଶନ କରାଯାଇଛି। ଓଡ଼ିଶା କ୍ୟାଡର 2025 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା IIS ପ୍ରଶିକ୍ଷାର୍ଥୀମାନେ ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ RS ଗୋପାଳନ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ନିର୍ବାଚନ ପରିଚାଳନା ରଣନୀତି ଭୋଟର ତାଲିକା ପଞ୍ଜୀକରଣ ପ୍ରକ୍ରିୟା EVM ଓ VVPAT ପରିଚାଳନା ସମ୍ପର୍କରେ ଅବଗତ କରାଇଥିଲେ। ଏକ ସୁସ୍ଥ ଗଣତନ୍ତ୍ର ଗଠନରେ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂତନ ଅଧିକାରୀମାନେ ଏ କ୍ଷେତ୍ରରେ ଦକ୍ଷତା ହାସଲ କରିବା ଜରୁରୀ ବୋଲି ଶ୍ରୀ ଗୋପାଳନ କହିଛନ୍ତି। ବଲାଙ୍ଗୀର ଜିଲ୍ଲା ପରିଷଦ ସଭାଗୃହରେ ରବିଧାନ ସଂଗ୍ରହ ନିମନ୍ତେ କ୍ରୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀଙ୍କ ଅଧ୍ୟକ୍ଷତା

0: ଅନୁଷ୍ଠିତ ବୈଠକରେ ଜିଲ୍ଲାର 125 ପ୍ରାଥମିକ କୃଷି ସମବାୟ ସମିତି ଓ 11 ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କ୍ରୟ ପାଇଁ ନିଷ୍ପତ୍ତି ନିଆଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଟିଟିଲାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 38.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ 4 ସ୍ଥାନ ରାୟଗଡ଼ା, କଳାହାଣ୍ଡି, ନୟାଗଡ଼ ଓ ଗଞ୍ଜାମରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହୋଇଯାଇଛି। ଆସନ୍ତା 7 ପର୍ଯ୍ୟନ୍ତ ବଜ୍ରପାତ ସହିତ ବର୍ଷା ହେବ ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପୁଞ୍ଜିପତିମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି ଓଡ଼ିଶା। ନୂଆଦିଲ୍ଲୀରେ ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମୁମ୍ବାଇରେ ୱେବ୍ଡକ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ମାସ 16 ହେବ ଆରମ୍ଭ ଏବଂ ରାଜ୍ୟରେ ଆସନ୍ତା 7 ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବିଶ୍ୱର ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅକ୍ଷୟ ଶକ୍ତି କ୍ଷେତ୍ର ମଧ୍ୟରୁ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ଅନ୍ୟତମ। ଭାରତର ପ୍ରଚୁର ଅକ୍ଷୟଶକ୍ତି ସମ୍ଭଳ ହାଇଡ୍ରୋଜେନ୍ ଯୋଗାଣ ପାଇଁ ଏହା ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି। ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ହେଉଛି ଏକ ବ୍ୟାପକ ପଦକ୍ଷେପ ଯାହା ଭାରତର ଏକ ଶକ୍ତିଶାଳୀ ସବୁଜ ହାଇଡ୍ରୋଜେନ୍ ଇକୋସିଷ୍ଟମ ନିର୍ମାଣ କରିବା ପାଇଁ ଡିଜାଇନ୍ କରାଯାଇଛି। ତାହା ଉଦୀୟମାନ କ୍ଷେତ୍ରରେ ସୁଯୋଗ ଏବଂ ଆହ୍ୱାନର ମୁକାବିଲା କରିବ। ଜାନୁଆରୀ 2023 ଆରମ୍ଭ ହୋଇଥିବା ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନର ପ୍ରାଥମିକ ଲକ୍ଷ୍ୟ ହେଉଛି ଭାରତକୁ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ, ବ୍ୟବହାର ଏବଂ ରପ୍ତାନୀ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଏବଂ ସ୍ୱଚ୍ଛ ଶକ୍ତି ସମାଧାନ ମାଧ୍ୟମରେ ଦେଶର ଶକ୍ତି ଆତ୍ମନିର୍ଭରଶୀଳତାକୁ ଆଗକୁ ବଢ଼ାଇବା। ଏହି ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ଭାରତର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ସହିତ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସବୁଜ ହାଇଡ୍ରୋଜେନ୍ ପ୍ରଯୁକ୍ତି ଏବଂ ବଜାରରେ ଭାରତକୁ ଏକ ଅଗ୍ରଣୀ ଦେଶରେ ଅବସ୍ଥାପିତ କରିବାରେ ସାହାଯ୍ୟ କରିବ ଯାହା ବିଶ୍ୱ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନରେ ଯୋଗଦାନ କରିବ। ଭାରତ ଦୀର୍ଘଦିନ ଧରି ନିରନ୍ତର ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ଏବଂ ଜଳବାୟୁ ଲକ୍ଷ୍ୟ ପାଇଁ ବିଶ୍ୱସ୍ତରୀୟ ସ୍ୱୀକୃତି ଅର୍ଜନ କରିଛି। ପ୍ୟାରିସ୍ ଚୁକ୍ତି ଲକ୍ଷ୍ୟକୁ ଅତିକ୍ରମ କରିବା ପରେ ଦେଶ ଏବେ 2047 ସୁଦ୍ଧା ଶକ୍ତି ସ୍ୱାଧୀନତା ହାସଲ କରିବା ଏବଂ 2070 ସୁଦ୍ଧା ଶୂନ୍ୟ ନିର୍ଗମନରେ ପହଞ୍ଚିବା ଉପରେ ଧ୍ୟାନ ଦେଉଛି। ଏହି ଦୃଷ୍ଟିକୋଣର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଗ୍ରୀନ୍ ହାଇଡ୍ରୋଜେନ୍, ଏକ ଅଭିନବ ସ୍ୱଚ୍ଛ ଶକ୍ତି ସମାଧାନ ଯାହା ଭାରତର ଶକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଏବଂ ଏହାକୁ ଅକ୍ଷୟ ଶକ୍ତି ଉତ୍ପାଦନରେ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ଅବସ୍ଥାପିତ କରିବାରେ କ୍ଷମତା ରଖିଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା, ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋହାହିତ କରିବା ପାଇଁ ଦେଶଗୁଡ଼ିକ କାର୍ଯ୍ୟ କରୁଥିବାରୁ ସ୍ୱଚ୍ଛ ଶକ୍ତି ପ୍ରତି ବିଶ୍ୱବ୍ୟାପୀ ପରିବର୍ତ୍ତନ ଦ୍ରୁତଗତିରେ ବୃଦ୍ଧି ପାଉଛି। ଅନ୍ୟ ଦେଶଗୁଡ଼ିକ ସେମାନଙ୍କର ଅକ୍ଷୟ ଶକ୍ତି ଆକାଂକ୍ଷା ନେଇ ଆଗକୁ ବଢ଼ୁଥିବା ବେଳେ ଏହି କ୍ଷେତ୍ରରେ ଭାରତର ନେତୃତ୍ୱ ଦିନକୁ ଦିନ ଗୁରୁତ୍ୱପୂର୍ଣ୍ଣ ହେବାରେ ଲାଗିଛି। ସୌର ଓ ପବନ ଭଳି ଅକ୍ଷୟ ଉତ୍ସରୁ ଉତ୍ପାଦିତ ଗ୍ରୀନ୍ ହାଇଡ୍ରୋଜେନ୍ ନିରନ୍ତର ଅର୍ଥନୈତିକ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଶିଳ୍ପ, ପରିବହନ, ଶକ୍ତି ଉତ୍ପାଦନ ଭଳି କଠିନ କ୍ଷେତ୍ରକୁ ନିଷ୍କ୍ରିୟ କରିବାର ବିପୁଳ ସମ୍ଭାବନା ରଖିଛି। ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ମାଧ୍ୟମରେ ଭାରତ କେବଳ ବିଶ୍ୱସ୍ଥାୟୀତାରେ ଯୋଗଦାନ କରେ ନାହିଁ ବରଂ ଏକ ସ୍ୱଚ୍ଛ, ସବୁଜ ଏବଂ ଅଧିକ ଶକ୍ତି ସୁରକ୍ଷିତ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରେ। ଭାରତ 2070 ସୁଦ୍ଧା ଶୂନ୍ୟ ନିର୍ଗମନ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ 2030 ସୁଦ୍ଧା ଶକ୍ତି ଚାହିଦା 25% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଏହାର 40%ରୁ ଅଧିକ ପ୍ରାଥମିକ ଶକ୍ତି ଆମଦାନୀ ହେଉଥିବାରୁ ଅକ୍ଷୟ ଶକ୍ତିରେ ପରିବର୍ତ୍ତନ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ଆବଶ୍ୟକ। ଅକ୍ଷୟ ଶକ୍ତିରୁ ଉତ୍ପାଦିତ ସବୁଜ ହାଇଡ୍ରୋଜେନ୍ କାର୍ବନ ନିର୍ଗମନ ହ୍ରାସ ଏବଂ ଶକ୍ତି ଆତ୍ମନିର୍ଭରଶୀଳତାରେ ଉନ୍ନତି ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ। ଏହା ପେଟ୍ରୋଲିୟମ୍ ବିଶୋଧନ, ଇସ୍କାତ ଉତ୍ପାଦନ ଏବଂ ସାର ଭଳି ଶିଳ୍ପରେ ଜୀବାଶ୍ମ ଇନ୍ଧନର ସ୍ଥାନ ନେଇପାରିବ ଏବଂ ଅଟୋମୋବାଇଲ୍ ଏବଂ ଜାହାଜ ସମେତ ହାଇଡ୍ରୋଜେନ୍ ଇନ୍ଧନଯୁକ୍ତ ଦୀର୍ଘ ଦୂରତା ପରିବହନରେ ବ୍ୟବହୃତ ହୋଇପାରିବ। ଏହା ବ୍ୟତୀତ ଏହା ଦୁର୍ଗମ ଅଞ୍ଚଳରେ ଶକ୍ତି ଆବଶ୍ୟକତା ପୂରଣ କରିବାରେ କ୍ଷମତା ରଖିଛି। ଗବେଷଣା ଓ ବିକାଶ ଉତ୍ପାଦନ ଏବଂ ଭିତ୍ତିଭୂମି ବୃଦ୍ଧି ପାଇଁ ସରକାରୀ ପାଣ୍ଠି ଏବଂ ନୀତି ସହାୟତା ବ୍ୟବହାର କରି ବିଶ୍ୱର ଦେଶଗୁଡ଼ିକ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ବୃଦ୍ଧି କରିଛନ୍ତି। ଗ୍ରୀନ୍ ହାଇଡ୍ରୋଜେନ୍ର ବଢ଼ୁଥିବା ଚାହିଦା ବିଶ୍ୱସ୍ତରୀୟ ପରିବର୍ତ୍ତନ।

0: ପରିବର୍ତ୍ତନ ଏବଂ ଜୀବାଶ୍ମ ଇନ୍ଧନ ଶୃଙ୍ଖଳାରେ ବ୍ୟାଘାତ ଯୋଗୁଁ ଭାରତ ପାଇଁ ଏହା ଅକ୍ଷୟ ଶକ୍ତି ସମ୍ଭଳର ପୁଞ୍ଜିକରଣ କରିବା ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ମିଥାନଲ୍ ପରି ଅଗ୍ରଣୀ ଉତ୍ପାଦକ ଏବଂ ରପ୍ତାନୀକାରୀ ହେବାର ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ପ୍ରଯୁକ୍ତି ନୀତି ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ବିଶ୍ୱସ୍ତରୀୟ ଧାରା ସହିତ ଯୋଡ଼ି ହୋଇ ନିମ୍ନ କାର୍ବନ୍ ଆତ୍ମନିର୍ଭରଶୀଳ ଅର୍ଥନୀତି ହାସଲ କରିବାରେ ଭାରତର ପ୍ରୟାସକୁ ତ୍ୱରାନ୍ୱିତ କରିବ। ଭାରତର ବିପୁଳ ଅକ୍ଷୟ ଶକ୍ତି ସମ୍ଭାବନାକୁ ଉପଯୋଗ କରି ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରପ୍ତାନୀ କ୍ଷେତ୍ରରେ ଦେଶକୁ ବିଶ୍ୱସ୍ତରରେ ଅଗ୍ରଣୀ ଭାବେ ପ୍ରତିଷ୍ଠା କରିବା, ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ସହିତ ଶକ୍ତି ଆତ୍ମନିର୍ଭରଶୀଳତାକୁ ପ୍ରୋହାହନ ପ୍ରଦାନ କରିବା ଏହି ମିଶନର ଲକ୍ଷ୍ୟ।
1: ଶେଷ ହେଲା ଆଜିର ପ୍ରସଙ୍ଗ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସନ୍ଧ୍ୟା 7ଟା ନ୍ୟୁଜ୍ ହେଡ୍‌ଲାଇନ୍ ସହ ମୁଁ ରଶ୍ମିତା ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭିଏତନାମ ରାଷ୍ଟ୍ରପତି ତୋ ଲାମ୍ଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ନୂତନ ସରକାର ଗଠନ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ପ୍ରଶାସନକୁ ସୁଦୃଢ଼ ଏବଂ ଶିକ୍ଷା ଫଳାଫଳକୁ ଉନ୍ନତ କରିବାରେ ବିଦ୍ୟାଳୟ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ସିବିଏଫ୍ସିର ଅଧ୍ୟକ୍ଷ ନିଯୁକ୍ତ ହେଲେ ପ୍ରସାର ଭାରତୀର ପୂର୍ବତନ ସିଇଓ ଶଶି ଶେଖର ଭାମ୍ପତି। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେବ୍ଡକ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ ଏନ୍ଏଫ୍ଟିସି କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ପୁଞ୍ଜିନିବେଶର ଅପାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ଅହମ୍ମଦାବାଦଠାରେ ମୁଖ୍ୟମନ୍ତ୍ରୀ ନିବେଶକ ସମ୍ମିଳନୀରେ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରମୁଖ ଉଦ୍ୟୋଗୀ ଓ ନିବେଶକଙ୍କ ସହିତ ଆଲୋଚନା କରିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟଗୁଡ଼ିକର ସମୀକ୍ଷା କରାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଏବଂ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ନ୍ୟୁଜ୍ ହେଡ୍‌ଲାଇନ୍ସ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ନ୍ୟୁଜ୍ ହେଡ୍‌ଲାଇନ୍ ଶୁଣିପାରିବେ ରାତି 8ଟାରେ।

0: ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। 2030 ମସିହା ସୁଦ୍ଧା ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ପରିମାଣକୁ 25 ବିଲିୟନ୍ ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ଦେଲେ ସୂଚନା। ଭାରତ ଜାପାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ। ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଇସିଆଇ ନେଟ୍ ଆପ୍। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଲା ପଞ୍ଜାବ କିଙ୍ଗ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଏତନାମ ରାଷ୍ଟ୍ରପତି ତୋ ଲାମ୍ଙ୍କ ସହିତ ଆଜି ଅପରାହ୍ନରେ ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ବିଶେଷକରି ଦୁଇ ଦେଶ ମଧ୍ୟରେ ବିବିଧ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀ ଓ ଦ୍ୱିପକ୍ଷୀୟ ସମ୍ପର୍କ ସମେତ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଏବଂ ବୈଶ୍ୱିକ ସମସ୍ୟା ସମ୍ପର୍କିତ ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହି ଆଲୋଚନା ପରେ ଉଭୟ ନେତାଙ୍କ ଉପସ୍ଥିତିରେ ଭାରତ ଓ ଭିଏତନାମ ମଧ୍ୟରେ ଡିଜିଟାଲ୍ ଜ୍ଞାନକୌଶଳ, ବିରଳ ମୃତ୍ତିକା, ମେଡିକାଲ୍ ସାମଗ୍ରୀ ଅଧିନିୟମ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଡିଟ୍, ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା, ସଂସ୍କୃତି ଓ ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଷ୍ଟ୍ରପତି ଶ୍ରୀ ଲାମ୍ଙ୍କ ସହ ମିଳିତ ଭାବେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ଭିଏତନାମର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାର ଏକ ମାସ ମଧ୍ୟରେ ସେ ଭାରତ ଗସ୍ତ କରିଛନ୍ତି। ଏହାଦ୍ୱାରା ଭାରତ ଭିଏତନାମ ସମ୍ପର୍କକୁ ଶ୍ରୀ ଲାମ୍ କେତେ ଗୁରୁତ୍ୱ ଦିଅନ୍ତି ତାହା ପ୍ରତିଫଳିତ ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭିଏତନାମର ପୁରାତନ ଚମ୍ପା ସଭ୍ୟତାର ଐତିହ୍ୟଗୁଡ଼ିକୁ ଭାରତରେ ସଂରକ୍ଷିତ ରଖିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଶ୍ରୀ ଲାମ୍ ତାଙ୍କ ଗସ୍ତ ବିହାରର ବୌଦ୍ଧଗୟା ପରିଦର୍ଶନ ସହିତ ଆରମ୍ଭ କରିଥିବାରୁ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ଏକ ସଶକ୍ତ ସଭ୍ୟତାଗତ ଓ ଆଧ୍ୟାତ୍ମିକ ମହତ୍ୱ ବହନ କରେ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
2: ଭିଏତନାମ କେ ପ୍ରେସିଡେଣ୍ଟ ବନ୍ନେ କେ ବାଦ ଏକ ମହିନେ କେ ଭିତରେ ହି ହୈ ଉନକା ଭାରତ ଆନା ଔର ଏକ ହାଇ ଲେଭଲ ଡେଲିଗେସନ ସମେତ କଇ ବିଜନେସ ଲିଡର୍ସ କେ ସାଥ ଆନା ୟେ ସ୍ପଷ୍ଟ କରତା ହୈ କି ବେ ଭାରତ ଭିଏତନାମ ସମ୍ବନ୍ଧୋ କୋ କିତନି ପ୍ରାଥମିକତା ଦେତେ ହୈ। ଇତନା ହି ନହିଁ, ଉନ୍ହୋନେ ଭାରତ କି ଯାତ୍ରା କି ଶୁରୁଆତ ବୌଦ୍ଧ ଗୟା ସେ କି। ये हमारे दोनों देशों की साझा सभ्यतागत और आध्यात्मिक परंपरा को दर्शाता है।
1: ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରେ ଭାରତରୁ ଭିଏତନାମକୁ ଔଷଧ ରପ୍ତାନୀ ପରିମାଣ ବୃଦ୍ଧି ପାଇବ। ଏହାଛଡ଼ା କୃଷି, ମତ୍ସ୍ୟ ଓ ପଶୁଧନ ସାମଗ୍ରୀ ମଧ୍ୟ ସେଠାକୁ ସୁରୁଖୁରୁରେ ରପ୍ତାନୀ କରାଯାଇପାରିବ। ସେହିଭଳି ଦୁଇ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ସହିତ ଆର୍ଥିକ ସଂଯୋଗୀକରଣ ପ୍ରୋହାହନ ଦେବା ଲାଗି ନିଷ୍ପଭି ହୋଇଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତର ଆକ୍ଟ ଇଷ୍ଟ ନୀତି ଏବଂ ଭିଜନ ମହାସାଗର ନୀତିରେ ଭିଏତନାମର ଏକ ପ୍ରମୁଖ ଭୂମିକା ରହିଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରସଙ୍ଗରେ ଉଭୟ ଦେଶ ଏକମତ ପୋଷଣ କରିଛନ୍ତି। ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଆଇନ ଶୃଙ୍ଖଳା, ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଦିଗରେ ଉଭୟ ଦେଶ ମିଳିତ ପ୍ରୟାସ କରିବେ ବୋଲି ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି, ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଓ ଭିଏତନାମ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର 16 ବିଲିୟନ୍ ଡଲାରରେ ପହଞ୍ଚିଛି। ଆଗାମୀ 2030 ମସିହା ସୁଦ୍ଧା ଏହି ପରିମାଣକୁ 25 ବିଲିୟନ୍ ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2: एनहेंस कॉम्प्रिहेंसिव स्ट्रेटेजिक पार्टनरशिप के स्तर पर ले जा रहे हैं। अब हम अपनी साझेदारी को और ऊंचे लक्ष्यों की ओर अग्रसर करेंगे। कल्चर, कनेक्टिविटी और कैपेसिटी बिल्डिंग के साथ साथ सिक्योरिटी, सस्टेनेबिलिटी और सप्लाई चेन रेजिलियंस हर क्षेत्र में हमारा सहयोग नए स्तर पर पहुंचेगा। फ्रेंड, भारत और वियतनाम का बायलेटरल ट्रेड पिछले एक दशक में डबल होकर 16 बिलियन डॉलर तक पहुंच चुका है। 2030 तक इसे 25 बिलियन डॉलर तक पहुंचाने के लिए हमने आज कई महत्वपूर्ण निर्णय लिए हैं।
1: ଏହି ସାମ୍ବାଦିକ ସମ୍ମିଳନୀରେ ଭିଏତନାମ ରାଷ୍ଟ୍ରପତି କହିଛନ୍ତି, ଭାରତ ସହିତ ତାଙ୍କ ଦେଶର 50 ବର୍ଷ ଧରି ସୁସମ୍ପର୍କ ରହିଆସିଛି। ଏତଦ୍ବ୍ୟତୀତ ଦୁଇ ଦେଶ ସମନ୍ୱିତ ରଣନୈତିକ ଭାଗିଦାରୀକୁ ସଫଳତାର ସହ 10 ବର୍ଷ ଧରି ନିର୍ବାହ କରିଆସିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି

ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ।

ନୂଆଦିଲ୍ଲୀଠାରେ ତାଙ୍କର ଭିଏତନାମ ପ୍ରତିପକ୍ଷ ତଥା ଉପପ୍ରଧାନମନ୍ତ୍ରୀ ଜେନେରାଲ୍ ଫାନ୍ ଭାନ୍ ଗ୍ୟାଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେଥିସହିତ ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରାଯିବା ଉପରେ ଆଲୋଚନା କରାଯାଇଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀଠାରେ ତାଙ୍କର ଜାପାନ ପ୍ରତିପକ୍ଷ ଓନୋଡା କିମିଙ୍କ ସହିତ ସ୍ୱାସ୍ଥ୍ୟ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଡକ୍ଟର ସିଂ ଦୁଇ ଦେଶ ମଧ୍ୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସମେତ ବିଭିନ୍ନ କ୍ଷେତ୍ରରେ ବହୁଦିନରୁ ରହିଆସିଥିବା ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ବୋଲି କହିଛନ୍ତି। ମିଳିତ ଗବେଷଣା, ଶିଳ୍ପ ଭାଗିଦାରୀ ଓ ସହବିକାଶ କ୍ଷେତ୍ରରେ ଦୁଇ ଦେଶ ଲାଗି ନୂତନ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ତାଙ୍କର ଜାପାନ ପ୍ରତିପକ୍ଷ ଭାରତର ତ୍ୱରିତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନବସୃଜନତା, କୃତ୍ରିମ ବୁଦ୍ଧିମତା ଆଦି କ୍ଷେତ୍ରରେ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଚଳିତ ବର୍ଷ ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ସମେତ ଅନ୍ୟ କେତେକ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ତଥା ସ୍ୱଚ୍ଛତା ବୃଦ୍ଧି କରିବା ଦିଗରେ ଭାରତୀୟ ନିର୍ବାଚନ କମିଶନଙ୍କ ଆଇଟି ପ୍ଲାଟଫର୍ମ ଇସିଆଇ ନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତର ନିର୍ବାଚନ ଆୟୋଗ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରି କହିଛନ୍ତି, ଏହି ଇସିଆଇ ନେଟ୍ ଆପ୍ର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ହୋଇପାର ପରିଲକ୍ଷିତ ହୋଇଛି ଏବଂ ଆଜି ସୁଦ୍ଧା 10 କୋଟିରୁ ଅଧିକ ଡାଉନ୍ଲୋଡ୍ ହୋଇଥିବା ସୂଚନା ମିଳିଛି। ସେହିଭଳି ଆୟୋଗଙ୍କ ସାଇବର ସୁରକ୍ଷା ପ୍ରୋଟୋକଲ୍ ଗଣତି ଦିନ ବିଭିନ୍ନ ସ୍ଥାନରୁ ଫଳାଫଳ ପୋର୍ଟାଲ୍ ସମେତ ପ୍ରମୁଖ ନିର୍ବାଚନ ପ୍ଲାଟଫର୍ମଗୁଡ଼ିକ ଉପରେ ମନ୍ଦ ଉଦ୍ଦେଶ୍ୟ ରଖି 68 ଲକ୍ଷରୁ ଅଧିକ ସାଇବର ଆକ୍ରମଣକୁ ପ୍ରତିହତ କରାଯାଇପାରିଛି। ଏତଦ୍ବ୍ୟତୀତ ଗଣତି କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ନୂତନ କ୍ୟୁଆର୍ କୋଡ୍ ଭିତ୍ତିକ ଫଟୋ ପରିଚୟପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ପଶ୍ଚିମବଙ୍ଗରେ ନୂତନ ବିଜେପି ସରକାର ଆସନ୍ତା 9 ତାରିଖ ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ଶପଥ ଗ୍ରହଣ କରିବେ। ଏହି ସମାରୋହ ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନୂତନ ସରକାରଙ୍କ ଏହି ଶପଥ ଗ୍ରହଣ ଉତ୍ସବ ଦିନ ସେଦିନ ପୂର୍ବାହ୍ନ 10:00 ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତାମିଲନାଡୁ ବିଧାନସଭା ନିର୍ବାଚନରେ 108 ଆସନରେ ବିଜୟୀ ହେବା ପରେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ନୂତନ ସରକାର ଗଠନ କରିବା ଲାଗି ରାଜ୍ୟପାଳ ବିଶ୍ୱନାଥ ଆଲ୍ଲେକରଙ୍କୁ ଭେଟି ଦାବି ଜଣାଇଛନ୍ତି। 51 ବର୍ଷୀୟ ବିଜୟ ଏହି ନିର୍ବାଚନରେ 2 ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛନ୍ତି। ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଗିରିଶ ଚୋଦା ତାଙ୍କ ଦଳର 5 ଜଣ ବିଧାୟକଙ୍କର ଟିଭିକେ ପ୍ରତି ସମର୍ଥନ ସମ୍ପର୍କିତ ଏକ ପତ୍ର ଏହାର ମୁଖ୍ୟ ବିଜୟକୁ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଡିଏମ୍କେ ସହିତ ବର୍ତ୍ତମାନ ମେଣ୍ଟରେ ଥିବା ଭିସିକେର ମୁଖ୍ୟ ଟି ଥିରୁ ମାଭା ଲାଭନ କହିଛନ୍ତି, ଟିଭିକେ ମେଣ୍ଟରେ ଯୋଗଦେବା ଲାଗି ଯଦି ପ୍ରସ୍ତାବ ଆସେ ତେବେ ତାଙ୍କ ଦଳ ଏ ସମ୍ପର୍କରେ ନିଷ୍ପଭି ନେବ। ଭିସିକେ ଦଳର ବର୍ତ୍ତମାନ 2 ବିଧାୟକ ଅଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ୍ ଯଦି ଆମେରିକାର ସର୍ତ୍ତରେ ରାଜି ହୁଏ ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ସମାପ୍ତି ଘଟିବ। ଏଥିସହିତ ହର୍ମୁଜ୍ ପ୍ରଣାଳୀ ଅବରୋଧକୁ ମଧ୍ୟ ହଟାଇ ଦିଆଯିବ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ୍ ଆମେରିକାର ଏହି ପ୍ରସ୍ତାବରେ ରାଜି ହେଲେ ଅପରେସନ୍ ଇଫେକ୍ ଫ୍ୟୁରିକୁ ତୁରନ୍ତ ବନ୍ଦ କରିଦିଆଯିବ। ଇରାନ୍ ଯଦି ଏଥିରେ ରାଜି ନ ହୁଏ ତେବେ ଆମେରିକା ପକ୍ଷରୁ ଆକ୍ରମଣକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯିବ। ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। 2030 ସୁଦ୍ଧା ଦ୍ୱିପକ୍ଷ ବାଣିଜ୍ୟ କାରବାର ପରିମାଣକୁ $25 ବିଲିୟନ୍ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ଦେଲେ ସୂଚନା। ଭାରତ ଜାପାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ। ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଇସିଆଇ ନେଟ୍ ଆପ୍ ଏବଂ
ଆଇପିଏଲ୍ କ୍ରିକେଟ୍ର ଆଜିକାର

0: ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାରଞ୍ଜନ ସାହୁ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବୁଦ୍ଧ ପୂର୍ଣ୍ଣିମା ଅବସରରେ ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ପବିତ୍ର ନୂତନ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ବୈଦିକ ରୀତିନୀତି ଅନୁଯାୟୀ ଶୁଭାରମ୍ଭ ହୋଇଛି। ଚଳିତ ବର୍ଷ ସମ୍ପୂର୍ଣ୍ଣ ରଥ ନିର୍ମାଣ କାର୍ଯ୍ୟ ପାଇଁ ନୂଆ ଶାଳକାଠର ବ୍ୟବହାର କରାଯିବ। ବ୍ରହ୍ମ ତାଳଧ୍ୱଜ ରଥଟି ସମ୍ପୂର୍ଣ୍ଣ ନୂଆ କାଠରେ ନିର୍ମାଣ କରାଯିବ। ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ଶାଳକାଠ ସଂଗ୍ରହ କରାଯାଇଥିବା ବେଳେ ଏଥିରୁ ଚିରଟ କରାଯାଇଥିବା କାଠକୁ ପୂଜାର୍ଚ୍ଚନା କରାଯାଇଛି। ପୂଜାପଣ୍ଡା ପତ୍ରୀ ସେବକଙ୍କ ଦ୍ୱାରା ଶ୍ରୀ ବଳଦେବଜୀଉ ମନ୍ଦିରରୁ ଆଜ୍ଞାମାଳ ଅଣାଯିବା ପରେ ଗୋସାଇଁ ସେବାୟତ ରଥଖଳାରେ ରଥକାଠ ଉପରେ ରଖି ସ୍ଥାପନ କରିଥିଲେ। ରଥକାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଯନ୍ତ୍ରପାତିକୁ ରଥ ଉପରେ ପୂଜା କରାଯାଇଥିଲା। ଏହାପରେ ବୈଦିକ ରୀତିନୀତି ଅନୁଯାୟୀ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସମସ୍ତ ମହାରଣ ସେବକଙ୍କୁ ଏହି ଅବସରରେ ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥା କାର୍ଯ୍ୟାଳୟ ପକ୍ଷରୁ ଖଞ୍ଜା ଅନୁଯାୟୀ ନୂତନ ବସ୍ତ୍ର ଏବଂ ମନ୍ଦିର ଖଣ୍ଡୁଆ ଭେଟି ପ୍ରଦାନ କରାଯାଇଥିଲା। ହୋମଯଜ୍ଞ ପରେ ରଥଖଳାରେ ମହାରଣ ସେବକ ଏବଂ ଶ୍ରୀ ବଳଦେବଜୀଉ ଦେବୋତ୍ତର ଟ୍ରଷ୍ଟର ମୁଖ୍ୟ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ତଥା ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ରଥ ନିର୍ମାଣ କମିଟିର ସମସ୍ତ ସଦସ୍ୟ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ଶ୍ରୀଜୀଉଙ୍କର ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦନ କରାଯିବା ନେଇ ସେ ଶରଣ ପଶିଥିଲେ। ଚଳିତ ବର୍ଷ ଅଭିଜ୍ଞ ମହାରଣା ସେବକ ରଘୁନାଥ ମହାରଣାଙ୍କୁ ମୁଖ୍ୟ ମହାରଣା ରୂପେ ମନୋନୀତ କରାଯାଇଛି। ମୁଖ୍ୟ ମହାରଣା ରଥକାଠରେ ରଥ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଯନ୍ତ୍ରପାତି ସ୍ପର୍ଶ କରିବା ବିଧି ଶେଷ କରିବା ପରେ ପାରମ୍ପରିକ ରୀତିନୀତିରେ ଅନ୍ୟ ମହାରଣା ସେବକମାନେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହି ରଥକାର୍ଯ୍ୟ ଶୁଭାରମ୍ଭ ସମୟରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ଟ୍ରଷ୍ଟବୋର୍ଡ ସଦସ୍ୟ ପଣ୍ଡିତ ହୃଷିକେଶ ରଥ, ଟ୍ରଷ୍ଟବୋର୍ଡ ସଭ୍ୟ ଧୀରେନ୍ ସାହୁ, ରଥ ନିର୍ମାଣ କମିଟିର ସଦସ୍ୟବୃନ୍ଦ, ମନ୍ଦିର ସୁପରଭାଇଜର ନୃସିଂହ ପତ୍ରୀ, ମନ୍ଦିର ପୂଜାପଣ୍ଡା ଜ୍ୟୋତିରଞ୍ଜନ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ନୂଆକାଠରେ ସମ୍ପୂର୍ଣ୍ଣ ରଥ ନିର୍ମାଣ କରିବା ପାଇଁ ଅଢ଼େଇ ମାସ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ ନିମନ୍ତେ ସମସ୍ତ ଶାଳକାଠ ସଂଗ୍ରହ କରାଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ କାଠ ସଂଗ୍ରହ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତଥା ଶ୍ରୀ ବଳଦେବଜୀଉ ଦେବୋତ୍ତର ଟ୍ରଷ୍ଟ ମୁଖ୍ୟ ନବକୃଷ୍ଣ ଜେନା କହିଛନ୍ତି,
3: ଶ୍ରୀ ବଳଦେବଜୀଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ମହାରଣା ଆଜି ଉପସ୍ଥିତ ହୋଇ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରାଯାଇଛି ଏବଂ ଆଜିଠୁ ରଥକଳାରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିବ। ଯେମିତି ଯେଉଁ ସମୟ ନିର୍ଘଣ୍ଟ ରହିଛି ସେ ସମୟ ନିର୍ଘଣ୍ଟ ଭିତରେ ଯେମିତି ଆମର ରଥଟି ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରିପାରିବୁ ସେଥିପାଇଁ ମହାରଣାମାନଙ୍କର ସହଯୋଗ ରହିଛି। ଜନସାଧାରଣଙ୍କର ଯେଉଁ ଆଶା ରହିଛି ଏଥର ବ୍ରହ୍ମତାଳ ଧ୍ୱଜ ରଥକୁ ନୂତନ ଭାବରେ ନିର୍ମାଣ କରାଯିବ ତାକୁ ଦେଖିବେ।
2: କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। କେନ୍ଦ୍ରାପଡ଼ା ରଥଦାଣ୍ଡରେ ଆୟୋଜିତ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି। 20 ମାସର ସରକାର ଇତିମଧ୍ୟରେ ରାଜ୍ୟରେ 13 ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରିସାରିଛନ୍ତି। ସେଥିମଧ୍ୟରେ ଆୟୁର୍ବେଦିକ, ଏଲୋପାଥିକ, ହୋମିଓପାଥି ଭଳି କଲେଜ ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ନିଶ୍ଚିତ ଭାବେ କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ ପ୍ରତିଷ୍ଠାକୁ ସରକାର ଅଗ୍ରାଧିକାର ଦେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
4: ଓଡ଼ିଶା ସରକାର ଏହି 20 ମାସ ଭିତରେ ମ୍ୟାନିଫେଷ୍ଟୋ ଅନୁସାରେ ମଧ୍ୟ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାର କଥା ଦେଇଥିଲୁ ଏବଂ ପ୍ରଥମ ପର୍ଯ୍ୟାୟରେ ପାଖାପାଖି 13 ମେଡିକାଲ କଲେଜ ପ୍ୟାଥି, ଆୟୁର୍ବେଦିକ, ହୋମିଓପାଥି ଘୋଷଣା କରିସାରିଲେଣି।
2: ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ଶ୍ରମିକମାନେ ଯେପରି ସାମାଜିକ ନ୍ୟାୟରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଇନ ରହିଛି। ଶ୍ରମିକମାନଙ୍କର ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ତଥା ସେମାନଙ୍କୁ ନିଜସ୍ୱ ଅଧିକାର ସମ୍ପର୍କରେ ସଚେତନ କରାଇବା ପାଇଁ

0: ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପଦକ୍ଷେପ ଗ୍ରହଣ କରୁଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାର କୈବର୍ତ୍ତ ମହାସଭା ପକ୍ଷରୁ ରଥଦାଣ୍ଡରେ ଚାଲିଥିବା ଦୁଇଦିନିଆ ଜିଲ୍ଲାସ୍ତରୀୟ ଚୈତ୍ର ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: କୃଷି ସଂସାର।

0: କ'ଣ କରିବା, ଇଆଡ଼େ ପାଖେଇ ଆଉଛି, ଝିଅ ଘରକୁ ଯିବି। ମାଗୁଣୀ କହିଥିଲା ଯେ ମା ବାପା ତ ଧରା ଛୁଆ ଦେଲାନି, ଭାର ଯିବ ସାବିତ୍ରୀ ସମୟ।
1: ନବଗନ ଭାଇ ଜୁହାରେ।
0: କିଏ ମୋ?
1: କଣ ଗୋଟା ଚାଲିଛି ତମର? ହେଇ ଖାତା ଥୁଆ ହେଇଛି, କଲମ ଥୁଆ ହେଇଛି, ଚଷମା ବି ଥୁଆ ହେଇଛି।
0: ଚଷମା? ମୋ ଚଷମା ଏଇଟା କଣ ହେଲା?
1: ତା ମାନେ କିଛି ଗୋଟେ ଚାଲିଥିବ, କୋଉଠୁ ଆସିବ କୋଉଠୁ କି ଯିବ, ହିସାବ କିତାବ ଚାଲିଛି।
0: ତୁମେ କିଏ ଦେଖିଆ କହିଲ?
1: ଓହୋ, ମୁଁ ପରା ସୁମିଓ ପା।
0: ମଲା ମଲା ମଲା ମଲା ମଲା, ମୁଁ କଣ ସିଆଡେ ଅନେଇଲିଣି, ମନଟା ତ ଇଆଡେ ଆସିକି ରହିଯାଇଛି। ହିସାବ କିତାବ ଚାଲିଛି, ମୁଁ ଟିକେ ଅକଳ
1: ଚାଲିଛି ଟି, ହିସାବ କିତାବ ଚାଲିଛି ଟି।
0: ମଲା ମଲା ମଲା ମଲା, ସିଆଡେ କଣ ଅନେଇଲ, ମୁଁ ଟିକେ ଅକଳରେ ଅଛି।
1: ଅକଳରେ ମାନେ?
0: ମାନେ ଦେଖିବ ଆଗକୁ ସାବିତ୍ରୀ,
1: ହଁ
0: ଝୁଆ ଘରକୁ ଯିବି।
1: ଯିବ
0: ଖାଲି ହାତରେ? ଯିବି
1: ନେଇକି ଯିବ ନା ଫଳମୂଳ?
0: ବାପା ସେ ଖାଲି କଣ ଫଳମୂଳ ହବ,
1: ଲୁଗା ପଟା ଯାହା ସବୁ ଆସବାବ ପତ୍ର ସବୁ ନେଇକି ଯିବ।
0: ନାକ ପାଇଁ ଯିବ, ନାତି ନାତୁଣୀ ଗୁଡାକ ଅଛନ୍ତି,
1: ଓ ତାଙ୍କ ପାଇଁ ବି ନବ,
0: ମାନେ ଗୁଡାଏ ଖର୍ଚ୍ଚ।
1: ଇଏ ଖର୍ଚ୍ଚ ହୁଅନ୍ତାନି, ସାବିତ୍ରୀଟା ଝିଅ ଘରକୁ ଯିବ,
0: ଯିବି
1: ଖର୍ଚ୍ଚ ତ ହବ।
0: ହବ ଯେ ମୁଁ ଟିକେ ଅଭାବୀ ଲୋକ, ତମେ ଜାଣିଥବ।
1: ତୁମେ ଯଦି ଅଭାବୀ ହବ ଆମେ ତାହେଲେ କଣ ହବ?
0: ମୁଁ ଜାଣିଥିଲି, ମୁଁ ଭୁଲ ଜାଗାରେ ମୁହଁ ଖୋଲିଲି, ମୁଁ କାହିଁକି ଏଠେଇ ବସିଥିଲି, ନ ଆସିଥିଲେ ଭଲ ହେଇଥାନ୍ତା।
1: ନାଇଁ ନାଇଁ ନାଇଁ, ଆସିଛ ଭଲ କରିଛ, ଗୋଟାଏ କଥା ଶୁଣ।
0: କଣ ଶୁଣିବି?
1: ତମର ଅଭାବ ହଉଛି
0: ହଉଛି,
1: ତମେ ଗୋଟେ ଦରଖାସ୍ତ ଲେଖ।
0: କାହାକୁ?
1: ଆମ ଗୋଷ୍ଠୀକୁ ଲେଖିବ।
0: ତମ ଗୋଷ୍ଠୀ କି?
1: ଆମେ ମିଳିମିଶି ତୁମକୁ ପଇସା ଦବୁ।
0: ପଇସା
1: 5000 ହେଲେ ହବ?
0: 5000?
1: ହଁ,
0: ଆଉ 2000 ହୁଅନ୍ତାନି?
1: ହଉ ହେଲା, ତମେ ଦରଖାସ୍ତ ସେଇ ହିସାବରେ ଲେଖ।
0: ଲେଖିବି,
1: ଆମ ଗୋଷ୍ଠୀ ତରଫରୁ ତୁମକୁ ଦିଆଯିବ।
0: ଦିଆଯିବ?
1: ତୁ ସୁଝିବାକୁ ପଡିବ ପଛରେ।
0: ହଁ ମୁଁ କଣ ସୁଝନ୍ତି ନା ନାଇଁ, ତମେ ମତେ କଣ ଭାବିଲ? କଣ ମୁଁ କିଛି ବୁଝିପାରୁନି
1: ଏଇଠି ଭାଇ, ଆହୁରି ହିସାବ କିତାବ ଅଛି, ସେଇଟା ନୂଆ ବୋଉ ସାଙ୍ଗରେ କଥାବାର୍ତ୍ତା।
0: ନୂଆ ବୋଉ ସାଙ୍ଗରେ?
1: ହଁ
0: ହଉ ହେଲା। ଆଉ କିନ୍ତୁ ମନଟା ଟିକେ ଆମ୍ବିଳା ହେଇଯାଇଛି।
1: ମନ ଆମ୍ବିଳା ଲାଗୁଛି? କଣ ପାଇଁ?
0: ମଲା କଣ ପାଇଁ ମାନେ ବଜାର ଯୋଉ ରକମର ମହରଗ ହେଇଛି,
1: ଫଳମୂଳ ଟିକେ ଦର ବଢିଯାଇଛି, ଭାଇଙ୍କର ଭାରି ଚିନ୍ତା।
0: ଆଉ ଚିନ୍ତା ହବନି, ମୁଁ ଜେମା ବାପାଙ୍କୁ କହିଥିଲି ପଣସ ଯୋଡ଼ିଏ ଦବ ବୋଲି, ସିଏ ତ ଯେମିତିଆ ଦବା ଲୋକ ତମେ ଜାଣିଥବ।
1: କାଇଁ ଜେମା ବାପା ଦିଏ ନା, ଏଡେ ବଡ କଥା କେତେ ଥର ଦେଇଛନ୍ତି
0: ତମେ ଦେଖିଛ?
1: ଶୁଣିଥିଲି।
0: ଶୁଣିଥିଲ?
1: ହଁ।
0: ଆଉ ତମ ବାଇରେ ପୁରା କଣ ଜାମୁରଳ ହେଇଛି? ବଢିଆ। ଆଉ କଣ
1: ନବ? ନବ ନବ
0: ନେବି ଟି?
1: ହଁ
0: ସଇଲା, ମାଧବ ବାଇରେ ତ କଦଳୀ ଗାନ୍ଧିଟା ପଡିଛି, ଆଉ କଣ
1: ସରିଲା? ଆଉ ଆଉ ଖାଲି ନଡିଆ, କଦଳୀ ତ ତମର ହେଇଗଲା, ନଡିଆ ଆଉ କିଛି ଫଳମୂଳ କିଣିଦେଲେ, ଆମ ଗୋଷ୍ଠୀରୁ ତ ପଇସା ନେଲ, ହେଇଗଲା ଆଉ କଣ?
0: ତମେ କଣ ପାଇଁ ହଁ କରୁଥିଲ ମୋ ପଛରେ? କିଏ ଏତେ କଥା କହିଲ? ମୁଁ କାହିଁକି ମୁହଁ ଖୋଲୁଥିଲି କେ ଜାଣି?
1: କଥାଟା ନ କହିଲେ ବୁଝିହବ କେମିତି କହୁନ?
0: ମାନେ କଣ କହିବାକୁ ଚାହୁଁଛ
1: ଭାଇ? ଏବେ ସବୁଆଡେ ଫଳମୂଳ,
0: ମାନେ ବଜାରରେ,
1: ବଜାରରେ ଆମର ଘରେ ସବୁଆଡେ ଫଳମୂଳ ହଉଛି କି
0: ନାହିଁ ଆସୁଛି?
1: ଆମେ ଯୋଉ ସବୁ ଫଳମୂଳ ବ୍ୟବହାର କରୁଛେ ଖାଉଛେ ପିଉଛେ, ସେ ସବୁର ଚୋପାକୁ ଆମେ କଣ କରୁଛେ?
0: ମାନେ ମୁଁ ତ ଦେଖୁଛି ଲୋକ ଏଣେ ତେଣେ ପକଉଛନ୍ତି, ଗାଈ ଗୋରୁ ଖାଉଛନ୍ତି, ଯାହା ପଇଲା ପଇଲା,
1: ସେଇ ହଉଛି କଥା।
0: ମାନେ କଣ କହିବାକୁ ଚାହୁଁଛ
1: ଭାଇ? ଆମେ ଯୋଉ ଫଳ ଖାଇଲେ
0: ଖାଇଲେ
1: ତାର ମଞ୍ଜି ବାହାରିଲା,
0: ବାହାରିଲା
1: ଟାକୁଆ, ବାହାରିଲା
0: ବାହାରିଲା
1: ଚୋପା, ବାହାରିଲା
0: ବାହାରିଲା,
1: ସେ ସବୁକୁ ସଦୁପଯୋଗ କରିବା ଦରକାର।
0: ସଦୁପଯୋଗ?
1: ଯୋଉ ମଞ୍ଜି ବାହାରିଲା ତାକୁ ଆମେ ଗଛ କରି ପୋତିବା।
0: ଆଉ

0: ଯୋଉ ଚୋପା ରହିଲା
1: ଚୋପା ରହିଲା
0: ତାକୁ ଆମେ ଖତ କରି ବିନିଯୋଗ କରିବା
1: ମାନେ ତାର ପ୍ରୟୋଗ ହବ ଗାଏ ମୋଟ କଥା ଏତିକି ମଲା ପାଠ ଉପରକୁ ସିନା ଆସିଲେ ହୁଅନ୍ତା ଆମ୍ବ ଟାକୁଆ ଠୁ ଆରମ୍ଭ କରିକି ପଣସ ମଞ୍ଜି ଯାଏ ଜାମୁକୋଳି ମଧ୍ୟ ଆସିଯିବ ଆଉ ଦିନ ଦୁଇଟାରେ ଏତକ ଯଦି ଆମେ ସାଇତିକି ରଖୁଛେ ଇଏ ଔଷଧ ଭଳିଆ କାମରେ ନାଗିବ
0: ଆଗକୁ ବର୍ଷା ଦିନ ସେଇ ସମୟରେ ତ ଆମେ ଗଛ ପୋତିବା
1: ମାନେ ଇଏ ବିହନ ହେଇକି ରହିବ ବାକି ରହିଲା ଫଳ ଚୋପା ପନିପରିବାର ଅବଶିଷ୍ଟାଂଶ ଏକୁ ଯଦି ଆମେ ଠିକରେ ପାଗ ଯୋଗ କରିପାରିଲେ ମାନେ ଇଏ ଜାଣିକି ଏକ ନମ୍ବର ଆମର ଖତ ହେଇକି ବାହାରିବ
0: ଆଉ ନୁହେଁ ତ କଣ ଇଏ ଆମେ ଯୋଉ ସବୁ ଗଛ
1: ଲଗଉଛେ
0: ଇଏ ମାଟି ଭଲ ଉର୍ବର ହବ
1: ବଳ ମିଳିବ ଗଛ ବଢିବ ଏଣେ ତେଣେ ପଡିବ ନେଇ ଅଳିଆ ଆବର୍ଜନା ହବ ନେଇ ଆଇଲା ବେଳଠୁ ଗପି ଚାଲିଛ ଟଙ୍କା 5,000 ପାଇଁ କହିଲି ଯେ ମତେ ଆଇନ କାନୁନ ବତଉଛ ତମେ କଣ କହିବା
0: ଦିଆଯିବ ଦିଆଯିବ ଏବେ ସଞ୍ଜ ଘଡି ଭଜନ ଟିଏ ଶୁଣିବା ତାପରେ କଥା ହବା
1: ଭଜନ କୀର୍ତ୍ତନ ହଉ ଗୀତ ଟିକି ଲେଖିଛନ୍ତି ନନ୍ଦକିଶୋର ସିଂ ଆଉ ଗାଇଛନ୍ତି ଶିବାନୀ ଦେବୀ ଶୁଣିବା।

0: ଯୋଉ କଣ ମ ଆମ ଯୋଉ ମାଳ ଅପା
1: କଣ ମାଳ ଅପା ନୁହଁ
0: ଆଉ
1: କିଏ କହୁନ
0: ସୁମି ଅପା
1: ହଁ ଯା ହଉ ଠଉରେଇ ପାରିଛ
0: ମୋର ମୁଁ କାହିଁ ଠଉରେଇବିନି ତମେ ମତେ ସବୁ ଓଲଟା ସିଧା ମୋ ନାଁରେ କହୁଛ ମୁଁ ଜାଣିଛି ପଣସ ମଞ୍ଜି ଗଣ୍ଡାଏ ଯଦି ବଞ୍ଚେଇକି ରଖିଥବା ଆଗକୁ ମାନେ ଏକ ନମ୍ବର ଖାଇବା
1: ବଢିଆ ତା ସାଙ୍ଗରେ ଗଛଟିଏ ବି କରିବା
0: ସମସ୍ତ ବୃକ୍ଷର କିଛି ନା କିଛି ଔଷଧୀୟ ଗୁଣ ଅଛି ତେଣୁ ତାର ସଦ୍ବିନିଯୋଗ କେମିତି ହବ ମାନେ କଣ ଆମ ଉଦ୍ଭିଦର ଯୋଉ ସବୁ ଅବଶିଷ୍ଟାଂଶ ରହିଯାଉଛି ବା ଫଳମୂଳର ଅବଶିଷ୍ଟାଂଶ ରହିଲା କି ପନିପରିବାର ଅବଶିଷ୍ଟାଂଶ ରହିଲା ଆମେ ହେଲେ ଚାଷୀ ବନ୍ଦୀ ଲୋକ ତାକୁ ଯଦି ସଠିକ ଢଙ୍ଗରେ ପ୍ରୟୋଗ କରିବା ଶିଖିବା
1: କଥା ଯାଇ ସେଠି
0: ମାଟିଟା ବଳୁଆ ହବ କିନ୍ତୁ
1: ପୁଣି କିନ୍ତୁ କଣ ମ
0: ଏଇଟା ହଉଛି ପ୍ରକୃଷ୍ଟ ସମୟ ମୃତ୍ତିକା ପରୀକ୍ଷା ପାଇଁ
1: ହଁ ହଁ ଠିକ କଥା ଭାଇ ମୃତ୍ତିକା ପରୀକ୍ଷା
0: ଏଇ ସମୟରେ ଆମେ ଯଦି ଆମର ମାଟିର ନମୁନା ସଂଗ୍ରହ କରିକି ତାକୁ ପରୀକ୍ଷାଗାରକୁ ପଠେଇବା ଜଣାପଡିଯିବ କଣ
1: ମାଟିର ବଳ କେତେ
0: ମାଟିରେ କଣ କଣ ହବ କଣ ଉପଚାର କରାଯାଇ
1: ପାରିବ
0: ଆଜି ଗୋଟାଏ ସେମିତିଆ ବଢିଆ ଆଲୋଚନା ଅଛି
1: ଆଲୋଚନାର ବିଷୟ ରହିଛି ମାଟିର ଉର୍ବରତା ବଢାଇବାର ଉପାୟ
0: ଆଚ୍ଛା ମହାଶୟ କିଏ ଆସୁଛନ୍ତି
1: ରାଜେଶ ଦାସ
0: ଆଲୋଚନା ଆରମ୍ଭ ହଉ
1: ଶୁଣିବା ଆଉ
2: ବର୍ତ୍ତମାନ ଆମ ଗଣରେ ଅଛନ୍ତି ଜୈବ ରସାୟନବିତ୍ ଡକ୍ଟର ରାଜେଶ ଦାସ ଡକ୍ଟର ଦାସ ଆପଣଙ୍କୁ ସ୍ୱାଗତ କରୁଛୁ
3: ନମସ୍କାର
2: କିନ୍ତୁ ବର୍ତ୍ତମାନ ମାଟିର ପରିବର୍ତ୍ତନ ଦେଖୁଛନ୍ତି ଯେ ମାଟିଟି ଟାଣ ହେଇଯାଉଛି ବା ଉପର ସ୍ତର ଗୋଟେ ଖପରା ଭଳି ହେଇଯାଉଛି ଯାହାଫଳରେ ଚାଷ ଉପଯୋଗୀ ସେଟା ହେଇପାରୁନି କାହିଁକି ସେ ବିଷୟରେ କୁହନ୍ତୁ
3: ଆମେ ଯେତେବେଳେ ଫସଲ ଉତ୍ପାଦନ କରୁଛେ ସେଥିପାଇଁ ତ ମାଟି ଆମର ହେଲା ସର୍ବପ୍ରଥମ ଉପାଦାନ ଯାହା ଉପରେ ନିର୍ଭର କରିକି ଆମର ସମଗ୍ର ଫସଲ ଉପାଦନ ହେଉଛି ମାଟି କ'ଣ କରିଥାଏ ନା ଫସଲକୁ ଧରି ରଖିବାରେ ସାହାଯ୍ୟ କରେ ଏବଂ ଗଛକୁ ବିଭିନ୍ନ ଖାଦ୍ୟସାର ଯୋଗାଇ ଦେଇକରି ଗଛକୁ ବଢ଼ିବାରେ ସାହାଯ୍ୟ କରେ ତ ଏଇ ଯେଉଁ ଖାଦ୍ୟସାର ଆମର ମାଟିରେ ରହିଛି ସେଗୁଡ଼ିକ ଯଦି ମାଟିରେ ଅଭାବ ହୁଏ ତାହେଲେ ଆମେ ସାର ଆକାରରେ ପ୍ରୟୋଗ କରିଥାଉ କିନ୍ତୁ ମୂଳତଃ ସବୁ ଖାଦ୍ୟସାର ଆମର ଯେଉଁ ଫସଲର ଷୋଳଟା ଯାକ ଦରକାରୀ ଖାଦ୍ୟସାର ସେଇଟା ମାଟିରେ ଥିଲା ଏବଂ ଏବେ ମଧ୍ୟ ରହିଛି କିନ୍ତୁ ଯେତେବେଳେ ଆମେ ଗୋଟେ ଫସଲ ପରେ ଆଉ ଗୋଟେ ଫସଲ ଉପାଦାନ କରୁଛୁ ବିଶେଷ କରିକି ଆମେ ଅଧିକ ଅମଳକ୍ଷମ ଫସଲ କରୁଛୁ ତ ଏଠି ଆମେ ସାଧାରଣ ଭାବରେ ଲକ୍ଷ୍ୟ କରୁଛୁ ଏଇ ଯେଉଁ ସଘନ ଚାଷ ପ୍ରଣାଳୀରେ ସେମାନେ ବହୁ ପରିମାଣରେ ରାସାୟନିକ ସାର ବ୍ୟବହାର କରନ୍ତି କିନ୍ତୁ କମ୍ପୋଷ୍ଟ ବା ଖତ ସାର ବିଶେଷ ପରିମାଣରେ ଆମ ଚାଷୀ ଭାଇମାନେ ବ୍ୟବହାର କରୁନାହାନ୍ତି
4: ଗୋବର ଖତ ହେଲା କି ଅଳିଆ ଆବର୍ଜନା
3: ହଁ ଅଳିଆ ଆବର୍ଜନା ହେଲା ସେ କମ୍ପୋଷ୍ଟଟାକୁ ସେମାନେ ବ୍ୟବହାର କରୁନାହାନ୍ତି ତା ଫଳରେ କ'ଣ ହେଉଛି ନା ଯେତେବେଳେ ଆମେ ଖାଲି ରାସାୟନିକ ସାର ବ୍ୟବହାର କରୁଛୁ ମାଟିଟାର ଯେତେବେଳେ ଭୌତିକ ଗୁଣରେ ଗୋଟେ ପରିବର୍ତ୍ତନ ଆସୁଛି ମାଟିର ବିଭିନ୍ନ ଗୁଣ ରହିଛି ଭୌତିକ ଗୁଣ ରହିଛି ରାସାୟନିକ ଗୁଣ ରହିଛି ଆଉ ଆମର ଯେଉଁ ଅଣୁଜୀବମାନେ ବି ମାଟିରେ ରହିଛନ୍ତି ତ ଖତ ଯେଉଁ ବ୍ୟବହାର ନ କରିବା ଫଳରେ ମାଟିର ଗୋଟେ ଭୌତିକ ଗୁଣରେ ପରିବର୍ତ୍ତନ ଆସୁଛି ଟାଣ ହେଇଯାଉଛି ମାଟି ଆସ୍ତେ ଆସ୍ତେ ଫଳ କରିବା କଷ୍ଟକର ହେଇଯାଉଛି ଆଉ ମାଟିରେ ଯେଉଁ ଅଣୁଜୀବମାନେ ରହିଛନ୍ତି ଯେଉଁମାନେ କି ଯେଉଁ ଗୋବର ଖତ ବା ଏଇ ଯେଉଁ କମ୍ପୋଷ୍ଟ ଏଥିରୁ ଖାଦ୍ୟ ଖାଇକରି ବଞ୍ଚିଥାନ୍ତି ଆଉ ମାଟିରେ ଯେଉଁ ଖାଦ୍ୟସାର ରହିଛି ତାକୁ ମଧ୍ୟ ପ୍ରକ୍ରିୟାକରଣ କରିଥାନ୍ତି ସେମାନଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ କମିଯାଉଛି ବହୁଳ ଭାବରେ ରାସାୟନିକ ସାର ବେଳେବେଳେ ଆମର ଚାଷୀ ଭାଇମାନେ ଆବଶ୍ୟକତାରୁ ଅଧିକ ବ୍ୟବହାର କରୁଛନ୍ତି ଯାହାଫଳରେ ମାଟିରେ ଅମ୍ଳତ୍ୱ କ୍ଷାରତ୍ୱ ଏଭଳିଆ ମାଟିରେ ବିଭିନ୍ନ ସମସ୍ୟା ମଧ୍ୟ ଦେଖାଯାଉଛି
2: ତମେ ଗୋଟେ ଆପଣଙ୍କର ସମନ୍ୱିତ ଉପାୟରେ ବ୍ୟବହାର କରିବା ଦରକାର ଧରନ୍ତୁ ଆପଣଙ୍କର ରାସାୟନିକ ସାର ବି ଯଦି ଦେଉଛେ ନିହାତି ମାଟି ତ ପୋଷଣ କରିବା ଦରକାର କାହିଁକି ସେ ଅନୁସାରେ ଗଛ ବଢ଼ିବା ପାଇଁ ଯେଉଁ ଖାଦ୍ୟସାର ଆବଶ୍ୟକ କରୁଛେ ଆମେ ଖାଦ୍ୟସାର ହୁଏତ ଦେଉଛେ କିନ୍ତୁ ଆମେ ଜୈବିକ ଖତ ୟା ଉପରେ ଆମେ ଏତେ ଗୁରୁତ୍ୱ ଦେଉନେ ବା କମ୍ପୋଷ୍ଟ ଏଗୁଡ଼ା ଉପରେ ଗୁରୁତ୍ୱ ଦେଉନେ
3: ସମସ୍ତଙ୍କ ମନରେ ଗୋଟେ ବହୁତ ଭାବରେ ଧାରଣା ଥାଏ ଯେ କମ୍ପୋଷ୍ଟ କହିଲେ ଆମେ କେବଳ ଗୋବର ଖତକୁ ହିଁ ବୁଝୁ କିନ୍ତୁ ମୁଁ ଏଇଠି କହିବି ଯେ ସେଟା ସମ୍ପୂର୍ଣ୍ଣ ଭାବରେ ଠିକ୍ ନୁହେଁ କାହିଁକି ଏଥିପାଇଁ ନା ଫସଲ ଯେତେବେଳେ ଗୋଟେ ଖାଦ୍ୟସାର ମାଟିରୁ ଗ୍ରହଣ କରୁଛି କିଛିଟା ତାର ଫଳକୁ ଯାଏ ବାକି ଅଂଶଟା ତାର କାଣ୍ଡ ପତ୍ର ଏଥିରେ ରହିଯାଏ ତେଣୁ କମ୍ପୋଷ୍ଟ କହିଲେ ଆମେ ସବୁବେଳେ ଫସଲର ଅବଶେଷ ପ୍ରତି ଧ୍ୟାନ ଦେବା ଆମେ ଯେଉଁଥିରୁ ଟଙ୍କା ପଇସା ପାଉଛୁ ଯେଉଁଟାକୁ ବିକ୍ରି କରୁଛୁ ସେଇ ଉପାଦାନଟାକୁ ଛାଡ଼ିଦେଲେ ବାକି ଯେଉଁ ଗଛର କାଣ୍ଡ ରହିଗଲା ପତ୍ର ରହିଗଲା ସେଟାକୁ ଆମେ ଗୋବର ଖତ ସାଙ୍ଗରେ ମିଶେଇକି ସଢ଼େଇ ଦେବା ଉଚିତ ପ୍ରକୃତରେ ଖାଦ୍ୟ ଉପାଦାନଟା କିଛି ଆମର ଇକୋନୋମିକ ପାର୍ଟକୁ ଯିବା ପରେ ବାକି ଅଂଶରେ ରହିଯାଏ ତେଣୁ ସେଇଟାକୁ ସଢ଼େଇଲେ ହିଁ ଆମେ ଉତ୍କୃଷ୍ଟ କମ୍ପୋଷ୍ଟ ପାଇପାରିବା ଖାଲି ଯଦି ଆମେ ମନରେ ରଖିବା ଯେ ଆମେ କେବଳ ଗୋବର ଖତକୁ ସଢ଼େଇକିରି କମ୍ପୋଷ୍ଟ କରିବା ସେଟା ସମ୍ପୂର୍ଣ୍ଣ ଗୋଟେ ଭୁଲ ଧାରଣା ବହୁ କ୍ଷେତ୍ରରେ ଆମ ମନରେ ସେ ଜିନିଷଟା ରହିଯାଇଛି ଗୋବରଟା ଗୋଟେ ଜୁଆଣୀ ଭଳିଆ କାମ କରେ ଏସବୁ ଜିନିଷକୁ ସଢ଼େଇବାରେ ସାହାଯ୍ୟ କରେ ତେଣୁ ସବୁ ଭାଇମାନଙ୍କୁ ଆଜି ଯେଉଁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ସମସ୍ତଙ୍କୁ ମୋର ଏତିକି ଗୋଟେ ପରାମର୍ଶ ରହିଛି ଯେ ସେମାନେ ତାଙ୍କ ଜମିର ଯେଉଁ ଫସଲର ଅବଶେଷ ଅଛି ସେଇଟାକୁ ସେମାନେ ଗୋବର ଖତ ସାଙ୍ଗରେ ମିଶେଇକିରି ସଢ଼ାନ୍ତୁ ଯାହାଫଳରେ ସେମାନେ ଉନ୍ନତମାନର କମ୍ପୋଷ୍ଟ କରିପାରିବେ ଆଉ ଗୋରୁଗାଈଙ୍କର ସମସ୍ୟା ରହିଛି ଆଜିକାଲି ଗୋରୁଗାଈ ସଂଖ୍ୟା ପ୍ରାୟ କମିଗଲାଣି ବହୁତ ଲୋକ ଟ୍ରାକ୍ଟରରେ ବା ବିଭିନ୍ନ ଯନ୍ତ୍ରପାତିରେ ଚାଷବାସ କରୁଛନ୍ତି ପାୱାର ଟିଲରରେ ଚାଷ କରୁଛନ୍ତି ତେଣୁ କହୁଛନ୍ତି ଯେ ଗୋରୁଗାଈ ନାହାନ୍ତି ବୋଲି କିନ୍ତୁ ଯେତିକି ବି ଗୋବର ରହିଛି ତାକୁ ଯଦି ଆମେ ଫସଲର ଅବଶେଷ ସାଙ୍ଗରେ ମିଶେଇକି କମ୍ପୋଷ୍ଟ କରିବା ତାହେଲେ ଆମ ଜମିର ଆବଶ୍ୟକ ମୁତାବକ କମ୍ପୋଷ୍ଟ ଆମେ ନିଶ୍ଚିତ ଭାବରେ ପାଇପାରିବା। ଆଉ ଗୋଟେ ଜିନିଷ ଆମେ ଲକ୍ଷ୍ୟ କରିଛୁ, କମ୍ପୋଷ୍ଟଟାକୁ ଲୋକମାନେ ନେଇକରି ପୁରା ଟାଣ ଖରାରେ ଯେଉଁ ବି ଖତ ରହିଛି ତାଙ୍କ ପାଖରେ, ଏପ୍ରିଲ ମେ ମାସରେ ଯେହେତୁ ବର୍ଷା ଦିନେ ଜମିକୁ ଖତ ନେଇ ହେବନି, ତାକୁ ଏକଦମ ଟାଣ ଖରାରେ ନେଇକରି ପକେଇ ଦିଅନ୍ତି। ତେଣୁ ଟାଣ ଖରାରେ ଠାଏ ଠାଏ ଯେଉଁ ଜମା କରିଦେଉଛନ୍ତି ସେଥିରେ ଏତେ ଦିନ ଟାଣ ଖରାରେ ପଡ଼ିବା ଫଳରେ ତା ଦେହରେ ଯେଉଁ ଗୁଣ ଥିବ ସେଇଟା ମଧ୍ୟ ନଷ୍ଟ ହୋଇଯାଏ, ସେଥିରେ ଯେଉଁ ଅଣୁଜୀବ ଥାନ୍ତି ସେମାନେ ବି ମରିଯାଆନ୍ତି। ତେଣୁ ସେଥିରେ ଯେତିକି ବି କମ୍ପୋଷ୍ଟ ଥାଏ ସେ ବି ବିଶେଷ କିଛି କାମରେ ଆମର ଆସେନି। ତେଣୁ ଏସବୁ ଜିନିଷ ଆମର ଯେଉଁ ଅମଳ କରିବାରେ ବିଭିନ୍ନ ପ୍ରତିବନ୍ଧକତା ସୃଷ୍ଟି କରୁଛି, ଆଉ ଫସଲ ବି ଠିକ୍ ଭାବରେ ଅମଳ ହେଉନି କିମ୍ବା ମାଟିର ସ୍ୱାସ୍ଥ୍ୟ ଆମେ ଠିକ୍ ଭାବରେ ରକ୍ଷା କରିପାରୁନୁ।
4: ଆଜ୍ଞା, ଧାନ ଚାଷ ପାଇଁ କେମିତି କ'ଣ ପ୍ରୟୋଗ କଲେ ମାଟିର ଉର୍ବରତାଟା ବି ଠିକ୍ ରହିବ ଏବଂ ଅମଳ ଅଧିକ ପାଇବେ?
3: ଦେଖନ୍ତୁ, ଧାନ ଚାଷରେ ଆମେ ମୁଖ୍ୟତଃ ଦୁଇ ପ୍ରକାର ଧାନ ଚାଷ କରୁଛୁ, ଗୋଟେ ହେଉଛି ବୁଣା ଧାନ, ଗୋଟେ ହେଉଛି ଯେଉଁଠି ପାଣି ରହିଛି ସେଠି ଆମେ ରୁଆ ଧାନ କରୁଛୁ। ତେଣୁ ଯେଉଁଠି ଧାନ ଜମି ଅଛି, ପ୍ରଥମେ ମୋର ପରାମର୍ଶ ରହିବ ଚାଷୀମାନଙ୍କୁ ଯେ ସେମାନେ ସବୁଜ ସାର କିଛି ବ୍ୟବହାର କରନ୍ତୁ। ସବୁଜ ସାର ମାନେ ଆମେ ଗୋଟେ ଫସଲ ଚାଷ କରିବା, ସେ ଫସଲଟାକୁ ଆମେ ସମ୍ପୂର୍ଣ୍ଣ ରୂପେ ଜମିରେ ମିଶେଇଦେବା। ସେଥିରେ ଆମକୁ ଦୁଇଟା ସୁବିଧା ମିଳେ, ଗୋଟେ ହେଉଛି ଯେ ସେ ଯେଉଁ ସବୁଜ ସାର ହିସାବରେ ଆମର ଯେମିତି ରହିଛି ଧଣିଚା ରହିଛି, ଯେଉଁଟାକି ଆମର ବିଶେଷ କରି ଜଳସେଚିତ ଜମି ପାଇଁ ବହୁତ ଉପକାରୀ, ସେଥିରେ ଆମେ କ'ଣ କରୁ ନା 10 kg ଧଣିଚା ଏକର ପ୍ରତି ବୁଣି ଦେଉ। 40 ଦିନର ଗଛ ହେଇଗଲା ପରେ ତାକୁ ସମ୍ପୂର୍ଣ୍ଣ ରୂପେ ଆମେ ଚାଷ କରିକି ଯେତେବେଳେ ପାଣି ଲାଗିଯାଏ ଜମିରେ ମାଟିରେ ମିଶେଇ ଦେଉ। ସେ ଯେଉଁ

0: ଯାହା ଗଛ ସେ କଣ କରେ ନା ବାୟୁମଣ୍ଡଳରୁ ଆମର ଯବକ୍ଷାରଜାନ ସଂଗ୍ରହ କରେ ଏବଂ ସେଟା ସଂଗ୍ରହ କରିକି ମାଟିରେ ଥାଏ, ଯୋଉଟାକି ପରବର୍ତ୍ତୀ ଅବସ୍ଥାରେ ଫସଲକୁ ମିଳିଥାଏ। ତା ଛଡ଼ା ସେ ଯୋଉ ସବୁଜ ସାର ଗଛର କାଣ୍ଡ ପତ୍ର ଏଗୁଡ଼ାକ ସଢ଼ିଯିବା ଦ୍ୱାରା ମାଟିକୁ ପ୍ରଚୁର ପରିମାଣରେ ଖତ ମଧ୍ୟ ମିଳିଥାଏ। ତେଣୁ ଚାଷୀ ଭାଇମାନେ ଏଇ ଯୋଉ ଖତର ସମସ୍ୟା କହୁଛନ୍ତି ସେଟା ସେମାନେ ସହଜରେ ମେଣ୍ଟେଇ
1: ବୁଣିବା ପ୍ରଣାଳୀ କେମିତି କୋଉ ସମୟରେ ବୁଣିବା ଧାନ ମଞ୍ଜି ସହିତ?
0: ଧାନ ମଞ୍ଜି ସହିତ ବୁଣିଲେ ହବନି, ଆମେ ଧାନ ବୁଣିବା ଆଗରୁ ସେଟା ବୁଣିଦେବାଟା ଉଚିତ। ଆମକୁ 40-42 ଦିନର ଗଛଟାକୁ ଯେମିତି ଆମେ ଲକ୍ଷ୍ୟ ରଖିବା ଯେ ଗଛ 40 ଦିନ ହେଲା ବେଳକୁ ଆମେ ଜମିରେ ଚାଷ କରିକି ମିଶେଇଦେବା। ତ ସେଠି ଗୋଟେ ଜିନିଷ ହେଉଛି ଯେ ଗଛ ଆଉ ଟିକେ ବଡ଼ ହେବାକୁ ଦେବେନି। 40-42 ଦିନରୁ ଯଦି 45 ଦିନରୁ ଗଛ ଅଧିକା ବଡ଼ ହେଇଗଲା ସେଗୁଡ଼ାକ ସହଜରେ ସଢ଼ିବନି କି ମାଟିରେ ମିଶିବନି, ସେତେବେଳେ ଆମକୁ ଫସଲ ବୁଣିବାରେ ସମସ୍ୟା ହବ।
1: ଗଛଟି କଣ ଅବସ୍ଥାରେ ଥିବ?
0: ଅତି କଣ ଅବସ୍ଥାରେ ଥିବ। ଆଉ ଗୋଟେ ଯୋଉଠି ଆମର ବୁଣା ଜମି ରହିଛି ଯୋଉଠିକି ପାଣି ନାହିଁ, ଧଣିଚା ତ ଆମେ କେବଳ ଜଳସେଚିତ ଅଞ୍ଚଳରେ କରିପାରିବା ଯୋଉଠି ନିଶ୍ଚିତ ଭାବରେ ପାଣି ଆମକୁ ମିଳିବ, ସେଠି ଆମେ ଛଣି ବରଗୁଡ଼ି ଏଭଳିଆ ଜିନିଷ ବି ଆମେ ଫସଲରେ ସବୁଜ ସାର ହିସାବରେ ବ୍ୟବହାର କରିପାରିବା। ଖାଲି ଧାନ ଫସଲ ନୁହେଁ, ଅଣଧାନ ଫସଲରେ ବି ଆମେ ସବୁଜ ସାର ହିସାବରେ ଛଣି ବରଗୁଡ଼ି ଇତ୍ୟାଦିକୁ ବ୍ୟବହାର କରିପାରିବା। ଏମିତିକି ଆପଣ ଦେଖନ୍ତୁ ମୁଗ ବିରି ଫସଲ ବି ଯୋଉଠି କରୁଛନ୍ତି, ମୁଗ ବିରି ଫସଲର ଯଦି ଆମେ ଖାଲି ଫଳ ଅଂଶଟାକୁ ତୋଳି ଆଣିବା ଆଉ ଗଛକୁ ମାଟିରେ ମିଶେଇଦେବା ତାହେଲେ ସବୁ ଚାଷୀ ଭାଇମାନେ ଆମର ଜାଣିଛନ୍ତି ତା ଚେରରେ ଯୋଉ ଗଣ୍ଠି ରହିଛି ସେଥିରେ ଯୋଉ ଜୀବାଣୁ ଅଛନ୍ତି ସେମାନେ ବାୟୁମଣ୍ଡଳରୁ ଯବକ୍ଷାରଜାନ ନିବନ୍ଧନ କରିଥାନ୍ତି, ସିଏ ମଧ୍ୟ ଗୋଟେ ସବୁଜ ସାର ଭଳିଆ କାମ କରିବ। ସବୁଜ ସାରଟା କରିବା ଦ୍ୱାରା ଜମିର ଭୌତିକ ଏବଂ ରାସାୟନିକ ଅବସ୍ଥାରେ ବହୁତ ପରିବର୍ତ୍ତନ ଆସିଯିବ। ଯୋଉ ସାର ସେମାନେ ପକାଉଛନ୍ତି ରାସାୟନିକ ସାର ତାର ସୁବିନିଯୋଗ ହୋଇପାରିବ। ତା ଛଡ଼ା ଆମେ ଧାନ ଜମିରେ ମଧ୍ୟ ଆଉ କିଛି କିଛି ଅଞ୍ଚଳରେ ଆମେ ଦେଖିଛୁ ଯେ ହିଡ଼ରେ ଲୋକମାନେ ହରଡ଼ ଗଛ ଲଗାନ୍ତି। ଧାନ ଜମିର ହିଡ଼ରେ ଗ୍ଲିରିସିଡ଼ିଆ ବୋଲି ଗୋଟେ ଗଛ ଅଛି, ଟିକେ ବଡ଼ ଗଛ, ତାକୁ ଯଦି ଆମେ ହିଡ଼ରେ ଲଗେଇଦେବା ତାହେଲେ ତାର ଡାଳକୁ ଖଣ୍ଡେ ଖଣ୍ଡେ କାଟିକିରି ଯଦି ଜମିରେ ପକାଇଦେବା ସିଏ ମଧ୍ୟ ଆମର ସବୁଜ ସାର ହିସାବରେ କାମ କରିବ। ତେଣୁ ଆମେ ଏଇଭଳିଆ ବିଭିନ୍ନ ଯୋଉ ସବୁଜ ସାର ରହିଛି ତାର ସୁବିନିଯୋଗ କରିବା ନିହାତି ଧାନ ଜମି ପାଇଁ ଦରକାର, ଯୋଉଟାକି ରାସାୟନିକ ସାର ଛଡ଼ା ଆମକୁ ଅନ୍ୟ ଖାଦ୍ୟ ସାର ଯୋଗାଇଦେବ ଆଉ ଜମିର ଅବସ୍ଥାକୁ ଭଲ ରଖିବ।
1: ଡକ୍ଟର ଦାସ, ଆହୁରି ଏଭଳି ଅଭିଯୋଗ ବି ଆସେ ଅନେକ ସମୟରେ ଚାଷୀ ଭାଇ କୁହନ୍ତି ଯେ ସେମାନେ ବାରମ୍ବାର ଚାଷ କରିବା ଫଳରେ ବା ଯୋଉ ଅବିଚାରିତ ଭାବରେ ରାସାୟନିକ ସାର ଏଗୁଡ଼ା ସବୁ ଦେବା ଫଳରେ ତାର ଯୋଉ ମାଟିଟି ଲାଞ୍ଚୁଆ ହେଇଯାଏ ବା ଖତ ସାର ଏଗୁଡ଼ା ସବୁ ଆପଣଙ୍କର ଅଧିକ ଦରକାର କରେ ଗୋଟେ ଗଛ ପୋଷକ ତତ୍ତ୍ୱ ପାଇବା ପାଇଁ ଏବଂ ଗଛ ବଢ଼ିବା ପାଇଁ ସେ ଅନୁସାରେ ତାର ଅଧିକ ଅମଳ ପାଇବା ପାଇଁ। ତେଣୁ ଅନେକ ସମୟରେ ଦେଖାଯାଏ ଯେ ସାର ଦେଲେ ମଧ୍ୟ ଅନେକ ସମୟରେ ଗଛ ଆଉ ଠିକ ଭାବରେ ବଢ଼େନି, ଅମଳ ଦିଏନି, ଏମିତି କାହିଁକି ସମସ୍ୟା ହୁଏ?
0: ସବୁବେଳେ ଚାଷୀ ଭାଇମାନଙ୍କୁ ପରାମର୍ଶ ଦେଇଥାଉ ଯେ ପ୍ରଥମେ ଆପଣ ଚାଷ କରିବା ପୂର୍ବରୁ ନିଜ ଜମିରେ ଆଗେ ମାଟି ପରୀକ୍ଷା କରିନେବା ଦରକାର। ବେଳେବେଳେ କ'ଣ ହେଇଥାଏ ନା ମାଟିର କିଛି ଅନ୍ତର୍ନିହିତ ସମସ୍ୟା ଥାଏ, ତେଣୁ ପ୍ରଥମେ ଆମେ ମାଟିର ଅନ୍ତର୍ନିହିତ ସମସ୍ୟାଟାକୁ ଦୂର କରିବା, ଦୂର କରିସାରିବା ପରେ ଆମେ ସେଥିରେ ସାର ପ୍ରୟୋଗ କରିବା। ସାଧାରଣତଃ ସମସ୍ତେ ଜାଣିଛନ୍ତି ଯେ ଆମ ରାଜ୍ୟରେ ପ୍ରାୟ 70% ମାଟି ହେଉଛି ଅମ୍ଳ ମାଟି। ତ ଏଇ ଯେଉଁ ଅମ୍ଳ ମାଟିରେ କ'ଣ ହୁଏ ନା ସେଥିରେ ଯେଉଁ ଖାଦ୍ୟ ସାର ଆମେ ପ୍ରୟୋଗ କରୁ ବିଶେଷ କରି ଫସ୍ଫରସ୍ ଖାଦ୍ୟ ସାର ସେଟା ଖୁବ୍ ଜୋରରେ ବାନ୍ଧି ହେଇକି ରହିଯାଏ, ମାଟି ଏତେ ଜୋରରେ ତାକୁ ଧରି ରଖେ ଯେ ତାକୁ ଫସଲର ଚେର ତାକୁ ଗ୍ରହଣ କରିପାରେନି। ତେଣୁ ସେ ଜାଗାରେ ଆମକୁ ଦିନକୁ ଦିନ ବେଶୀ ସାର ଦରକାର ହୁଏ। ଆଉ ଗୋଟେ ସମସ୍ୟା ବି ରହିଛି ମାଟିରେ, ଯେମିତିକି ଖାଲି ଆମେ ଯଦି ରାସାୟନିକ ସାର ପକାଉଛୁ ମାଟିରେ ଯେଉଁ ଅଣୁଜୀବ ଅଛନ୍ତି ସେମାନଙ୍କ ପାଇଁ ଖାଦ୍ୟ ସାର ମିଳୁନି, କାରଣ ସମସ୍ତେ ଜାଣିଛନ୍ତି ଆମେ କମ୍ପୋଷ୍ଟ ଖତ ବହୁତ କମ୍ ବ୍ୟବହାର କରୁଛୁ, ସବୁଜ ସାର ବି ସବୁ କ୍ଷେତ୍ରରେ କରିପାରୁନୁ। ତେଣୁ ଅଣୁଜୀବମାନେ ପ୍ରକୃତରେ ମାଟିରେ କ'ଣ କରନ୍ତି ନା ଯେଉଁ ଖାଦ୍ୟ ସାର ମାଟିରେ ରହିଛି ବା ଯେଉଁ ଖାଦ୍ୟ ସାର ଆମେ ବହିର୍ଭାବରେ ପ୍ରୟୋଗ କଲୁ ରାସାୟନିକ ସାର ହିସାବରେ ତାକୁ ରାନ୍ଧିକିରି ଫସଲକୁ ଯୋଗାଇ ଦିଅନ୍ତି। ଆପଣ ଏମିତି ଭାବନ୍ତୁ ଯେ ଏଇ ଯେଉଁ ରାସାୟନିକ ସାର ଆମେ ପ୍ରୟୋଗ କରୁଛୁ ସେଟା ଗୋଟେ ଚାଉଳ ଭଳିଆ ଜିନିଷ, ତାକୁ ରାନ୍ଧିକିରି ଖାଦ୍ୟ ମାନେ ଭାତ ଭଳିଆ ଅବସ୍ଥାକୁ କଲେ ହିଁ ଗଛ ଗ୍ରହଣ କରିପାରିବ ଏବଂ ସେଇଟା କରିବା ପାଇଁ ଆମକୁ ଅଣୁଜୀବମାନେ ସହାୟତା କରନ୍ତି। କିନ୍ତୁ ଯେତେବେଳେ ଆମେ ଅଣୁଜୀବମାନଙ୍କର ଖାଦ୍ୟ ରହୁନି ମାଟିରେ ବା ମାଟିର ଅବସ୍ଥା ଭଲ ରହୁନି, ସେମାନଙ୍କର ବଂଶ କମିଯାଉଛି, ତେଣୁ ଯେଉଁ ଖାଦ୍ୟ ସାର ମାଟିରେ ପକାଉଛନ୍ତି ସେଟା ଫସଲ ପାଇପାରୁନି ଠିକ୍। ଦ୍ୱିତୀୟରେ ହେଉଛି ଯେ ରାସାୟନିକ ସାର ପ୍ରୟୋଗ କରିବାର କିଛିଟା ନିର୍ଦ୍ଦିଷ୍ଟ ପ୍ରଣାଳୀ ମଧ୍ୟ ରହିଛି। ଯେମିତି ଦେଖନ୍ତୁ ୟୁରିଆ ଗୋଟେ ସାର, ଖୁବ୍ ଜଲ୍ଦି ସେଟା ନଷ୍ଟ ହୋଇଯାଏ, ଖରାରେ ଗ୍ୟାସ ହେଇକି ଉଡ଼ିଯାଏ, ଜମିରେ ପାଣି ସାଙ୍ଗରେ ଧୋଇ ହୋଇଯିବ, ମାଟି ତଳକୁ ମଧ୍ୟ ପଳାଏ, ଖୁବ୍ ଜଲ୍ଦି ନଷ୍ଟ ହୋଇଯାଏ। ସ୍ଥଳ ବିଶେଷରେ ମୁଁ ଦେଖିଛି ଚାଷୀ ଭାଇମାନେ ଏକଦମ ଦିନର ଉଦୁଦିଆ ଦ୍ୱିପହର ସମୟରେ ମଧ୍ୟ ଜମିରେ ୟୁରିଆ ପ୍ରୟୋଗ କରନ୍ତି, ଯୋଉଟାକି ଉଚିତ ନୁହେଁ, ଆଦୌ ଉଚିତ ନୁହେଁ। ଆମେ ସବୁବେଳେ ସନ୍ଧ୍ୟା ସମୟରେ ଖାଦ୍ୟ ସାର ପ୍ରୟୋଗ କରିବା ଦରକାର। ଆଉ ୟୁରିଆ ଆଜିକାଲି ସବୁ ନିମ୍ କୋଟେଡ୍ ୟୁରିଆ ଆସିଲାଣି, ଯେ ଯଦି ଲିମ୍ବ ତେଲର ଆବରଣ ଦେଇକରି ୟୁରିଆ ଆସିଲାଣି, ସେମିତି ବିଭିନ୍ନ ପ୍ରକାର ଆବରଣ ଯୁକ୍ତ ୟୁରିଆ ଆସୁଛି ଯୋଉଟାକି ପ୍ରୟୋଗ କଲେ ସାରରୁ ମଧ୍ୟ ସେମାନେ ଅଧିକ ସୁଫଳ ପାଇପାରିବେ। ତେଣୁ ପ୍ରଥମେ ସେମାନେ ମାଟି ପରୀକ୍ଷା କରିବେ, ମାଟି ପରୀକ୍ଷା କରିକି ଯୋଉ ଖାଦ୍ୟ ସାର ତାଙ୍କର ପ୍ରକୃତରେ ଆବଶ୍ୟକ ସେଇଟା ପ୍ରୟୋଗ କରିବା ଦରକାର। ଯଦି ମନେ କରନ୍ତୁ ତାଙ୍କ ଜମିରେ ଫସ୍ଫରସ୍ ବେଶୀ ଦରକାର ଅଛି କିନ୍ତୁ ସେ ବେଶୀ ସମସ୍ତେ ଯବକ୍ଷାରଜାନ ପକାଉଛନ୍ତି ବା ୟୁରିଆ ପକାଉଛନ୍ତି ବୋଲି ସେ ଯବକ୍ଷାରଜାନ ପକାଇଲେ, ତାହେଲେ ସେଥିରେ ଯେତିକି ସୁଫଳ ପାଇବା କଥା ପାଇଲେନି, କାରଣ ତାଙ୍କର ଯୋଉ ଜିନିଷଟା ଅଭାବ ଥିଲା ସେଇଟାକୁ ସେ ପୂରଣ କଲେନି। ଯୋଉ ଖାଦ୍ୟ ସାରଟା ପ୍ରକୃତରେ ଅଭାବ ଅଛି ଯଦି ସେଇଟା ଆମେ ପୂରଣ ନ କରିବା ତାହେଲେ ଅନ୍ୟ ଖାଦ୍ୟ ସାର ଯେତେ

0: ପକେଇଲେ ବି ସେଥିରୁ ଆମେ ସୁଫଳ ପାଇପାରିବାନି।
1: ଆଜ୍ଞା,
0: ତେଣୁ ସବୁବେଳେ ଭାଗ ମାପରେ ପକେଇବା ଦରକାର। ସଠିକ୍ ଭାଗ ମାପରେ ପକେଇବାଟା ହେଉଛି ଗୋଟେ ବଡ଼ କଥା,
1: କାହିଁକି ନା ମାଟି ହିଁ ସବୁକିଛି। ଆମେ ଯେହେତୁ ସେଇଠୁ ଫସଲ ଉତ୍ପାଦନ କରିବା, ପୁଣି ପର ପିଢ଼ି ମଧ୍ୟ ଅଛନ୍ତି, ତେଣୁ ଆମେ ଯଦି ମାଟିର ଉର୍ବରତା ରକ୍ଷା ଏବେଠାରୁ ଯଦି ନ କରିବା, ଚିନ୍ତା ନ କରିବା, ହୁଏତ ସେ ମାଟି ଦିନେ ମୃତ ପାଲଟିଯିବ ଏବଂ ସେଥିରୁ କୌଣସି ଫସଲ ଆମେ ଅମଳ କରିପାରିବାନି। ତେଣୁ ଏଇ ଯେଉଁ ଧରନ୍ତୁ ଘାସମରା ଔଷଧ ବି ଯେଉଁଗୁଡ଼ିକ ସବୁ ବ୍ୟବହାର କରୁଛୁ, ଆମର ଯେଉଁ ଅଣୁଜୀବ ଯେଉଁଗୁଡ଼ିକ ସବୁ ଉପକାରୀ ଅଣୁଜୀବ ଅଛନ୍ତି ମାଟିରେ, ସେମାନେ ବି ମରିଯାଉଛନ୍ତି।
0: ସେମାନଙ୍କର କିଛି ପରିମାଣରେ କ୍ଷତି ନିଶ୍ଚିତ ଭାବରେ ହେଉଛି, ଏଇଟା ସତ କଥା। କିନ୍ତୁ ଯେତେବେଳେ ଆମେ ଆଧୁନିକ ଚାଷ ପ୍ରଣାଳୀକୁ ଆଗେଇଛେ, ସ୍ଥଳ ବିଶେଷରେ ଦରକାର ପଡୁଛି, କାରଣ ଏଇ ଯେଉଁ ଲେବର ସମସ୍ୟା ମଧ୍ୟ ରହିଛି, ଯେଉଁଥିପାଇଁ କି ଲୋକମାନେ ପସନ୍ଦ କରୁଛନ୍ତି ଯେ ଘାସମରା ଔଷଧ ପକେଇବା ପାଇଁ। କିନ୍ତୁ ଆଜିକାଲି କିଛି କିଛି ନିରାପଦ ଘାସମରା ଔଷଧ ମଧ୍ୟ ବାହାରିଲାଣି, ଯେଉଁଟାକି ପରିବେଶର ଉପରେ ବିଶେଷ କ୍ଷତି କରୁନି, ପରିବେଶ ଅନୁକୂଳ ଘାସମରା ଔଷଧ ରହିଛି ଯେଉଁଟାକି କ୍ଷତି କରୁନି। ଏବଂ ସଠିକ୍ ଘାସମରା ଔଷଧଟା ଆମେ ପକେଇବା, ସଠିକ୍ ଡୋଜ୍ରେ ପକେଇବା, ଆବଶ୍ୟକତାର ଅଧିକା ବ୍ୟବହାର କରିବା ଦରକାର ନାହିଁ, ତାହେଲେ ସେଇ ଜାଗାରେ ଆମେ ପରିବେଶଟାକୁ ଠିକ୍ ରଖିପାରିବା ଏବଂ ମାଟିଟା ମଧ୍ୟ ଠିକ୍ ରହିବ, ବିଶେଷ କିଛି କ୍ଷତି ହେବ ନାହିଁ।
1: ତେବେ ଶେଷରେ ଚାଷୀ ଭାଇମାନଙ୍କୁ ଯେଉଁମାନେ କଥା ସବୁ ଶୁଣୁଛନ୍ତି ତାଙ୍କୁ ପରାମର୍ଶ ଦେବା, ତେବେ ଏଠି ଆଉ ଗୋଟିଏ କଥା ଯେ ଆମର ଓଡ଼ିଶାରେ ଆମେ ଯଦି ଦେଖିବା ପ୍ରାୟ ଜମି ସବୁ ଆପଣଙ୍କର ଅମ୍ଳଯୁକ୍ତ, ଯାହାକି ବଡ଼ ସମସ୍ୟା। ଏହି କ୍ଷେତ୍ରରେ ମାଟିକୁ କେମିତି ସୁଧାରିବା ଏବଂ ଗୋଟେ ଉର୍ବରତା ଶକ୍ତିକୁ ବଜାୟ,
0: ଆମେ ଆଲୋଚନା ଭିତରେ କହୁଥିଲେ ଯେ ଅମ୍ଳ ମାନେ ଅଧିକ ଫସଲ ଉପଜେଇବା ପାଇଁ ଗୋଟେ ମୁଖ୍ୟ ସମସ୍ୟା, ମୁଖ୍ୟ ପ୍ରତିବନ୍ଧକ ହେଉଛି ଯେ ଅମ୍ଳ ମାଟି। ତେଣୁ ଅମ୍ଳ ମାଟିରେ ଆମେ ସାଧାରଣତଃ କହିଥାଉ ଚାଷୀ ଭାଇମାନଙ୍କୁ ସେମାନେ ଚୂନ ପ୍ରୟୋଗ କରିବାକୁ, ବିଶେଷ କରି ଖାଲୁଆ ଆଉ ମଧ୍ୟମ ଜମିରେ ଯେଉଁଠି ଠିଆ ପାଣି ରହୁଛି ସେଠି ଅମ୍ଳତା ବିଶେଷ କିଛି କ୍ଷତି କରିନଥାଏ। କିନ୍ତୁ ଢିପ ଜମି ଗୁଡ଼ାକରେ ଅମ୍ଳତା ସବୁ ପ୍ରକାର ଫସଲ ଉପଜେଇବା ପାଇଁ, ପନିପରିବାଠୁ ଆରମ୍ଭ କରି ଯେକୌଣସି ଫସଲ ଆପଣ କରିବେ ସେଥିରେ ଗୋଟେ ବଡ଼ ସମସ୍ୟା ସୃଷ୍ଟି କରିବେ। ତେଣୁ ସେ ଜାଗାରେ ଆମେ ଚାଷୀ ଭାଇମାନଙ୍କୁ ପରାମର୍ଶ ଦେଇଥାଉ, 2 କ୍ୱିଣ୍ଟାଲରୁ 3 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଏକର ପ୍ରତି ଚୂନ ଯେତେବେଳେ ଫସଲ ଲଗାଉଛନ୍ତି ସେମାନେ ଧାଡ଼ିରେ ପ୍ରୟୋଗ କରନ୍ତୁ, 3 ବର୍ଷରେ ଥରେ ଚୂନ ପ୍ରୟୋଗ କରନ୍ତୁ। ଏବଂ ଚୂନ ଯେତିକି ପ୍ରୟୋଗ କରୁଛନ୍ତି ତାର 2 ଗୁଣରୁ 2.5 ଗୁଣ ଖତ ସାଙ୍ଗରେ ମିଶେଇକରି ଚୂନଟାକୁ ସେମାନେ ଧାଡ଼ିରେ ପ୍ରୟୋଗ କରନ୍ତୁ, ତାହେଲେ ମାଟିର ଏଇ ଯେଉଁ ଅମ୍ଳତାଟା ରହୁଛି ସେ ଅମ୍ଳତାଟା ଅନେକାଂଶରେ କଟିଯିବ, ମାଟିରେ ଯେଉଁ ଖାଦ୍ୟସାର ରହୁଛି ତାର ସୁବିନିଯୋଗ ହୋଇପାରିବ ଏବଂ ଫସଲଟା ଠିକ୍ ଭାବରେ ବଢ଼ିପାରିବ। ଏବଂ ଆଉ ଗୋଟେ ଜିନିଷ ବି ପରାମର୍ଶ ମୋର ରହିବ, ସମସ୍ତେ ନିଜ ଜମିର ସବୁବେଳେ ଚେଷ୍ଟା କରିବେ ଅନ୍ତତଃ ଥରେ ହେଲେ ନିଜ ଜମିର ମାଟି ପରୀକ୍ଷା କରି ନିଅନ୍ତୁ। ପରୀକ୍ଷା କରି ନେବା ଦ୍ୱାରା ସେମାନେ ମାଟିରେ କ'ଣ ସମସ୍ୟା ରହିଛି ସେଟା ଠିକ୍ ଭାବରେ ଜାଣିପାରିବେ ଏବଂ ସେହି ଅନୁସାରେ ମାଟିର ସମସ୍ୟାଟାକୁ ଦୂର କରିବେ ଏବଂ ସେହି ଭାଗ ମାପରେ ଖାଦ୍ୟସାର ପ୍ରୟୋଗ କଲେ ନିଶ୍ଚିତ ଭାବରେ ସେମାନଙ୍କର ଜମିର ଉର୍ବରତା ଠିକ୍ ରହିବ ଆଉ ଫସଲ ମଧ୍ୟ ଭଲ ରହିବ।
1: କିନ୍ତୁ ଗୁରୁତ୍ୱ ନିଶ୍ଚିତ ଭାବରେ ଦେବା ଦରକାର ଯେଉଁ କମ୍ପୋଷ୍ଟ କଥା ଆମେ କହୁଛେ ବା ଜିଆ ଖତ ବା ସବୁଜ ସାର ଯେଉଁଗୁଡ଼ାକ ସବୁ ଆମର ରହିଛି, ଯେଉଁ କ'ଣ ଡାଳ ବ୍ୟବହାର
0: କରିବା,
1: ଜାତୀୟ ଫସଲ ଏଗୁଡ଼ା ସବୁ ଚାଷ କରିବା ମାଟିରେ ମିଶେଇବା, ଏମିତି ଅନେକ ଜିନିଷ ରହିଛି ଯେଉଁଟାକି ଆମେ ଦେଖିବା ଦରକାର। ଯେମିତି ଆପଣ କହିଲେ ମାଟି ପରୀକ୍ଷା କରିକି ଆମେ ମାଟି ପରୀକ୍ଷାର ଫଳାଫଳ ଅନୁସାରେ ଖାଦ୍ୟସାର ପ୍ରୟୋଗ କରିବା, ତାହେଲେ ନିଶ୍ଚିତ ଭାବରେ ମାଟିଟି ଉର୍ବର ରହିବ ଏବଂ ଫସଲ ବି ଆମେ ଭଲ ଅମଳ କରିପାରିବା। ତେବେ ଯାହା ହେଉ, ଡକ୍ଟର ଦାସ ଆପଣ କାର୍ଯ୍ୟକ୍ରମକୁ ଆସିଲେ, ଆଲୋଚନା ମଧ୍ୟ କଲେ ମାଟିର ଉର୍ବରତା ବଢ଼ାଇବା କିପରି। ଆଶା କରିବା ନିଶ୍ଚିତ ଭାବରେ ଆମର ଗାଁ ଗହଳିର ଯେଉଁ ଚାଷୀମାନେ ବା ଆମ କଥା ଯେଉଁ ଶ୍ରୋତା ବନ୍ଧୁମାନେ ଶୁଣୁଛନ୍ତି ନିଶ୍ଚିତ ଉପକୃତ ହେବେ, ସେଥିପାଇଁ ଆପଣଙ୍କ ଉପରେ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: କେଡେ ସୁନ୍ଦର ପାଠ!
3: ହଁ ପରା,
2: ଜେମା ଅପା କିଛି ବୁଝିଲ?
3: ଜେମା ଅପା ନୁହଁ, ଜେମା ଅପା ନୁହଁ, ମୁଁ ସୁମି ଅପା।
2: ସୁମି ଅପା, ତମ କଥାଟି ମଧ୍ୟ ମୁଁ ବି ବୁଝିଗଲି।
3: ବୁଝିଲ ଟି?
2: କଣ ବୁଝିଲି ପଚାରୁନ?
3: କଣ ବୁଝିଲ କହୁନ?
2: ତମ ଗୋଷ୍ଠୀ ତରଫରୁ ଏଥର କଣ ଭଲ ଫୁଲ ଚାଷ ହେଇଛି? ଆଉ ବାରମାସୀ ଗେଣ୍ଡୁ ଲାଗିଛି? ମୁଁ ଝୁଆ ଘରକୁ ଗଲାବେଳେ ଗଙ୍ଗଣ୍ଡା ସେଇଥିରୁ ଦେଇଥିବ।
3: ହଉ ହଉ, ଏଇ ଗୋଟାଏ କଥା,
2: ପଇସା ପତ୍ର ମାଗିବ ନେଇ?
3: ନାଇଁ ମ,
2: ମୋ ଦରଖାସ୍ତ ତମ ପାଖରେ ରହିଛି, କିନ୍ତୁ ଗୋଟିଏ ଜିନିଷ ରହିଲା।
3: ପୁଣି କଣ ଗୋଟାଏ ଜିନିଷ ରହିଲା?
2: ମହାଶୟ ସୁନ୍ଦର ଭାବରେ ବୁଝେଇକି କହିଲେ,
3: ତାଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ।
2: ଶ୍ରୋତା ବନ୍ଧୁ, ୟା ଭିତରେ ଆମ ଆକାଶବାଣୀ ଅନୁଷ୍ଠାନ ଆସି 90 ବର୍ଷରେ ପାଦ ଥାପିଲାଣି।
3: ଶିକ୍ଷା, ସ୍ୱାସ୍ଥ୍ୟ, ମନୋରଞ୍ଜନ, କେତେ କଣ ଜାଣିବାକୁ ପାଉଛେ,
2: ସୂଚନା ପାଉଛେ।
3: ହଁ,
2: ଆମ ସୁଖ ଦୁଃଖର ସାଥି ହଉଛି କିଏ?
3: ରେଡିଓ,
2: ଆମ ଆକାଶବାଣୀ,
3: ଆମ ଆକାଶବାଣୀ।
2: ବାସ, ୟାରି ଉପରେ ଗୋଟିଏ ଭଲ ଅନୁଭୂତି ଅଛି।
3: ତାହେଲେ ଭାଇ ଆମର କଣ କହୁଛନ୍ତି ଶୁଣିବା ଆଉ।

0: ଶ୍ରୀଯୁକ୍ତ ଦିବ୍ୟଲୋଚନ ଭାରିମଲ ତାଙ୍କର ଅନୁଭୂତି ବ୍ୟକ୍ତ କରିବାକୁ ଯାଇ କୁହନ୍ତି,
1: 1988 ଜାନୁଆରୀ ମାସ 28 ତାରିଖରେ କଟକରେ ପ୍ରଥମେ ରେଡିଓ ସେଣ୍ଟର ପ୍ରତିଷ୍ଠା କରିଥିଲା। ଏହି ଦିନଠାରୁ ଆକାଶବାଣୀ କଟକ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରି ଆସୁଅଛି। ସର୍ବଜନ ହିତ

ସର୍ବଜନ ସୁଖାୟ ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରି ଶ୍ରୋତାମାନଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଛି। ପ୍ରାତଃ କାଳରେ ବନ୍ଦନା ଅନୁଚିତା ଭାଗବତ ପାଠ ବୈଦେଶିକ ବିଳାସ ପ୍ରଚାରରେ ପ୍ରଥମ ଅଧିବେଶନ ଶକ୍ତିମୟ ହେଉଛି। କୃଷି ସୂଚନା, କୃଷି ସଂସାର, ପଲ୍ଲୀ ମଞ୍ଚ, ବନାନୀ କୃଷକମାନଙ୍କୁ ଚାଷରେ ଉନ୍ନତି ଲାଗି ଉପଯୁକ୍ତ ପରାମର୍ଶ ଦେଉଛି। ପ୍ରତିଦିନ ସକାଳ 10ଟାରେ ବିଭିନ୍ନ ସ୍ୱାଦର ନାଟକ ପରିବେଷଣ କରି ସମସ୍ତଙ୍କ ମନରେ ଆନନ୍ଦ ଭରିଦେବା ସମୟରେ 11:30ରେ ପାଲା ଦାସକାଠିଆ ଘୁଡ଼ୁକି ନାଚ ଗୀତ, ଓଡ଼ିଶୀ ସଂକୀର୍ତ୍ତନ, ଦଣ୍ଡ ନାଚ ଗୀତ ଆଦି ଲୋକସଙ୍ଗୀତ ପ୍ରଚାର କରି ଓଡ଼ିଶାର କଳା ସଂସ୍କୃତିକୁ ବଞ୍ଚାଇ ରଖିଥିବାରୁ ଆକାଶବାଣୀ ଧନ୍ୟବାଦର ପାତ୍ର ହୋଇସାରିଛି। ଶିଶୁ ସଂସାର ଛୋଟ ଛୋଟ ପିଲାମାନଙ୍କ ପାଇଁ ଶିକ୍ଷଣୀୟ ହୋଇପାରିଛି। ଶିଶୁ ସଂସାର ଶୁଣିଲେ ବଡ଼ ଭାଇ ନଦିଆ ବିହାରୀ ମହାନ୍ତିଙ୍କ କଥା ଏବେ ମଧ୍ୟ ମନେ ପଡ଼େ। ବଦ୍ରି ଭାଇ, ମଙ୍ଗୁଳି ଭାଇଙ୍କୁ ଆମେ ପାଶୋଇ ପାରିନାହୁଁ। ଗାନ୍ଧୀ ଚର୍ଚ୍ଚା, ଆମ ଆଇନ, ସ୍ମୃତିର ପାହାଚ, ଆକାଶବାଣୀର ଅମୂଲ୍ୟ ରତ୍ନ ସଦୃଶ, କିଶୋର ଚକ୍ର, ଯୁବବାଣୀ, ନାରୀ ମହଲ ଆଦି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସମ୍ବାଦ ପରିବେଷଣ, ଫୋନ୍ ଇନ୍ କାର୍ଯ୍ୟକ୍ରମ, ସାହିତ୍ୟ ସଚଳ, ଜିଲ୍ଲା ହାଲଚାଲ, ବିଧାନସଭା ସମୀକ୍ଷା, କ୍ରିକେଟ ଖେଳ ଧାରା ବିବରଣୀ ପ୍ରଦାନ ଆଦି କାର୍ଯ୍ୟକ୍ରମ ସମସ୍ତଙ୍କ ମନରେ ଆନନ୍ଦ ଉତ୍ସାହ ପ୍ରଦାନ କରୁଅଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ସମସ୍ତ କର୍ମକର୍ତ୍ତା ତଥା ଅବସର ଗ୍ରହଣ କରିଥିବା କର୍ମକର୍ତ୍ତାମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା ଓ ପ୍ରଣାମ ଜଣାଉଛି। ମୁଁ ଦିବ୍ୟଲୋଚନ ଭାରିମଲ।

0: ପାଇଁ କିଛି ବୁଝି ପାଇଲ ଯୋଉ ଶୁଣିବ ପା?
1: ହଁ ବୁଝିଲି ନା,
0: ଆକାଶବାଣୀ ଆମ ସୁଖ ଦୁଃଖର ସାଥୀ ଶ୍ରୋତା ବନ୍ଧୁ, ଆପଣ ମାନେ ଆମ ମାନଙ୍କ ସହିତ ଏମିତି ଯୋଡ଼ି ହେଇକି ଥାନ୍ତୁ
1: ଆଉ ଆଶୀର୍ବାଦ କରୁଥାନ୍ତୁ।
0: ଦରଖାସ୍ତଟା ଏଇଠି ଲେଖିକି ଦେଇଦେବି ନା କଣ?
1: ଆମ ଗୋଷ୍ଠୀରେ ନେଇ ଦବାକୁ ପଡିବ।
0: ଦବାକୁ ପଡିବ, ନଗଦ ନାରାୟଣ ମିଳିଯିବ ତ?
1: ନିଶ୍ଚୟ ମିଳିବ।
0: ହଉ, ଏମିତି ନୀଳା ନାଗି ଥାଉ, ବେଳଗଡି ଯାଉଛି। ଜେମା ଅପା ଉଠିବା,
1: ସୁମି ଅପା
0: ସୁମି
1: ଉଠିବାନି, ଆଗେ ପାଣିପାଗ ଶୁଣିବା ତାପରେ ଯାଇ ଉଠିବା।
0: ହଉ।
2: ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି, ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଅନେକାଂଶରେ ଆକାଶ ମେଘମୁକ୍ତ ରହିବା ସହିତ ଠାଏ ଠାଏ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 2030 ମସିହା ସୁଦ୍ଧା ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ପରିମାଣକୁ 25 ବିଲିୟନ୍ ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ଦେଲେ ସୂଚନା। ଭାରତ ଜାପାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ। ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଇସିଆଇ।

0: କ୍ୟାପ୍।
1: ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପୁଞ୍ଜିପତିମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଉଛି ଓଡ଼ିଶା। ନୂଆଦିଲ୍ଲୀରେ ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁମ୍ବାଇରେ ୱେବ୍ ଡକ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ମାସ 16 ତାରିଖରୁ ଆରମ୍ଭ ହେବ। ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ସିବିଏଫ୍ସିର ଅଧ୍ୟକ୍ଷ ନିଯୁକ୍ତ ହେଲେ ପ୍ରସାର ଭାରତୀର ପୂର୍ବତନ ସିଇଓ ଶଶି ଶେଖର ଭାମ୍ପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 10:00।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲା ହର୍ଜ ଯୋଗେ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ସଂଗ୍ରାମ କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ସୁନନ୍ଦା।

ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ। ଏଇଠି ଆପଣମାନଙ୍କୁ କହି ରଖୁଛୁ, ଆଜି ରାତି 10:30 ଶୁଣିବେ ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ବେଖୁଦି, କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଆଶା ଭୋସଲେ।

କାର୍ଯ୍ୟକ୍ରମର ଶେଷ କଣ୍ଠଶିଳ୍ପୀ ଯଶ୍ପିନ୍ଦର ନରୁଲା, ଅମିନ ସବ୍ରି, ଫରିଦ ସବ୍ରି ଏବଂ ସାଥୀ। କଣ୍ଠରେ ତାଙ୍କର ସିର୍ଫ ତୁମ କଥାଚିତ୍ରର ଗୀତ।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତ। ଶ୍ରୋତାଙ୍କ ଅନୁରୋଧରେ ପୁଣି ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ରାତି 10:30। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆସାମୀ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା। ଓଡ଼ିଆରେ ଶିକ୍ଷାଦାନ କରିଛନ୍ତି ଓମ୍ ପ୍ରକାଶ ମହାନ୍ତି।

ପିଲାମାନେ, ଏ ମାସର ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମରେ ଆମେ ଆଜି ଗୋଟିଏ ଆସାମୀ ଭାଷାର ଦେଶଭକ୍ତି ଗୀତଟି ଶିଖିବା। ଗୀତଟିକୁ ରଚନା କରିଛନ୍ତି ସତୀଶ ଦାସ, ଆଉ ସ୍ୱର ସଂଯୋଜନା କରିଛନ୍ତି ଏବଂ ଶିଖାଇଛନ୍ତି ବିନୟ ଚନ୍ଦ୍ର ମୁଦଗଲ। ଏହି ଗୀତଟିରେ

0: ଶୁଣୁଥିଲେ ଆସାମୀ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା, ଓଡ଼ିଆରେ ଶିକ୍ଷାଦାନ କଲେ ଓମ୍ ପ୍ରକାଶ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: नमस्कार, आकाशवाणी से समाचार संध्या के साथ मैं विशाल शर्मा।

ମାସର ସମ୍ପାଦନା ପୃଷ୍ଠାରେ ରହିଛି ପ୍ରଯୁକ୍ତି ବିଦ୍ୟା ଓ ମଣିଷ। ଯେବେଠାରୁ ପ୍ରଯୁକ୍ତି ବିଦ୍ୟା ମଣିଷ ଜୀବନଧାରାରେ ପ୍ରବେଶ କଲାଣି, ସେବେଠୁ ମଣିଷ ଅଗ୍ରଗତି ଓ ସଫଳତା ଅସମ୍ଭବ ଭାବେ ପ୍ରାପ୍ତ ହୋଇଛି ବୋଲି କହିବା ଠିକ୍ ହେବ। ଗୁଣବତ୍ତା ଉନ୍ନତ କରିଛି ଏହି ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା। କାର୍ଯ୍ୟ କରିବାର ପଦ୍ଧତିକୁ ପରିବର୍ତ୍ତନ କରିଛି, କାର୍ଯ୍ୟଧାରାକୁ ସହଜ କରିଛି। ସମାଜରେ ଉଚ୍ଚ ନୀଚ ବିଚାରଧାରା, ଥିଲାବାଲା ଏବଂ ନଥିଲାବାଲାଙ୍କ ତାରତମ୍ୟ ହ୍ରାସ କରିଛି। ଆଉ ଶିକ୍ଷା କ୍ଷେତ୍ରରେ ଉନ୍ନତି ଘଟାଇ ବୈଜ୍ଞାନିକ ଗବେଷଣାକୁ ତ୍ୱରାନ୍ୱିତ କରି ସଠିକ୍ ତଥ୍ୟ ପ୍ରଦାନ କରିବା ସହିତ ଗୋଟିଏ ନୂତନ ଶକ୍ତି ପ୍ରଦାନ କରୁଛି ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା। ସାଧାରଣ ଜନତା ପ୍ରଯୁକ୍ତି ବିଦ୍ୟା ପ୍ରୟୋଗର ପ୍ରଭାବ ଏବେ ଅନୁଭବ କରିବା ଆରମ୍ଭ କଲେଣି। ମାନବର ଆଚରଣ, ଚିନ୍ତାଧାରା ଓ ଜୀବନଶୈଳୀକୁ ପ୍ରଭାବିତ କରି ସହଯୋଗ ଏବଂ ଯୋଗାଯୋଗର ଭିତ୍ତିକୁ ଦୃଢ଼ କରିବା ସହିତ ଜୀବନର ଗୋଟିଏ ଅବିଚ୍ଛେଦ୍ୟ ଅଂଶ ରୂପେ ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା ନିଜକୁ ପ୍ରତିପାଦିତ କରିସାରିଛି।

0: ଆଜ୍ଞା, ଏଇ ମେ ମାସ ପ୍ରଯୁକ୍ତି ବିଦ୍ୟାର କଥାକୁ ଆହୁରି ସ୍ମରଣ କରିବାକୁ ଆମକୁ ବାଧ୍ୟ କରେ। ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗକୁ ସମୃଦ୍ଧ କରିବା ଏବଂ ସେହି ସମ୍ପର୍କରେ ସାରା ବିଶ୍ୱରେ ସଚେତନତାର ବାର୍ତ୍ତା ବଣ୍ଟନ କରିଥାଏ ଏଇ ମାସ। ଅର୍ଥାତ୍ ଏଇ ମେ ମାସ 11 ତାରିଖରେ ଆମେ ପାଳନ କରିବା ନ୍ୟାସନାଲ ଟେକ୍ନୋଲୋଜି ଡେ ବା ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଏହି ପରିପ୍ରେକ୍ଷୀରେ ଆଜିର ବିଜ୍ଞାନ ପ୍ରଭା କାର୍ଯ୍ୟକ୍ରମରେ ରହିଛି ଏକ ଆଲୋଚନା, ଆମ ଦେଶର ସାମଗ୍ରିକ ବିକାଶରେ ପ୍ରଯୁକ୍ତି ବିଦ୍ୟା ବା ବୈଷୟିକ ଜ୍ଞାନ କୌଶଳର ଭୂମିକା। ଆଲୋଚନା କରିବା ପାଇଁ ଆମ ପାଖରେ ଉପସ୍ଥିତ ଅଛନ୍ତି ପଦାର୍ଥ ବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ରବୀନ୍ଦ୍ରନାଥ ମିଶ୍ର।
1: ବୈଜ୍ଞାନିକ ଜ୍ଞାନ ଅନେକ ମଧ୍ୟରୁ ଗୋଟିଏ ରୂପ, ପ୍ରତ୍ୟେକ ପ୍ରକାରର ଜ୍ଞାନର ନିଜସ୍ୱ ପଦ୍ଧତି, ପରିସର ଏବଂ ପ୍ରସଙ୍ଗ ରହିଛି ଏବଂ ସେମାନେ ସମସ୍ତେ ବିଶ୍ୱକୁ ବୁଝିବା ଏବଂ ଆମର ଅଭିଜ୍ଞତାରେ ଭିନ୍ନ ଭିନ୍ନ ଉପାୟରେ ଯୋଗଦାନ କରନ୍ତି। ଦେଖନ୍ତୁ, ଗୋଟିଏ ରାଷ୍ଟ୍ରର ସାମଗ୍ରିକ ବିକାଶ, ଏହାର ଅର୍ଥନୈତିକ ଅଭିବୃଦ୍ଧି, ରଣନୈତିକ ସୁରକ୍ଷା, ସାମରିକ ସୁରକ୍ଷା, ସ୍ୱାସ୍ଥ୍ୟ ସେବା ହେଲ୍ଥ କେୟାର, ପରିବେଶଗତ ସ୍ଥିରତା ଅର୍ଥାତ୍ ଏନ୍ଭିରୋନ୍ମେଣ୍ଟାଲ ସଷ୍ଟେନେବିଲିଟି ଯାହାକୁ ଆମେ କହୁ, ଶିକ୍ଷା ଏବଂ ଦେଶର ବିକାଶ ପାଇଁ ସରକାରଙ୍କ ଦ୍ୱାରା ଦିଆଯାଇଥିବା କିଛି ନିର୍ଦ୍ଦିଷ୍ଟ ଘୋଷଣାନାମା ଯେଉଁଟାକି ଆମେ ତାକୁ ଅନୁଶୀଳନ କରି ଦେଶର ସାମଗ୍ରିକ ବିକାଶରେ ଏହା ସାହାଯ୍ୟ କରିବ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ନବସୃଜନକୁ ଆଗେଇଥାଏ ଅର୍ଥାତ୍ ଇନୋଭେସନ୍ସ, ଯାହାଫଳରେ ନୂତନ ଶିଳ୍ପ, ନିଯୁକ୍ତି ଓ ଉଦ୍ୟୋଗତା ପାଇଁ ଏହା ସୁଯୋଗ ସୃଷ୍ଟି କରିଥାଏ। ଅନେକଗୁଡ଼ିଏ ଇଣ୍ଡଷ୍ଟ୍ରି ଯେଉଁଟାକି ଆଇଟି ସେକ୍ଟରରେ ଅନେକଗୁଡ଼ିଏ ଇଣ୍ଡଷ୍ଟ୍ରି ଅଛନ୍ତି ଯେଉଁମାନେ କି ଷ୍ଟାର୍ଟଅପ୍ସ ତିଆରି କରିଛନ୍ତି ଏବଂ ତା ଆଇଟି କ୍ଷେତ୍ରରେ ସମଗ୍ର ଭାରତରେ ପ୍ରଯୁକ୍ତି ବିଦ୍ୟା ଓ ଉଦ୍ୟୋଗୀଙ୍କର ଉତ୍ଥାନକୁ ସହଜ କରି ଇ କମର୍ସ ଆଉ ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ଡିଜିଟାଲ ଭିତ୍ତିଭୂମି, ସୁରକ୍ଷିତ ଅନ୍ଲାଇନ୍ ପେମେଣ୍ଟ ସିଷ୍ଟମ ଏବଂ ମୋବାଇଲ ଇଣ୍ଟରନେଟ୍ ସୁବିଧା ଉପରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ନୂତନ ଶିଳ୍ପ ଗଠନ କରିବାରେ ସାହାଯ୍ୟ କରେ। ଗୁଗୁଲ ପେ, ଫୋନ୍ ପେ ଇତ୍ୟାଦି ବା ଅନେକଗୁଡ଼ିଏ ଇ କମର୍ସ ପ୍ଲାଟଫର୍ମରେ ମଧ୍ୟ ବୃଦ୍ଧି ସହିତ ଅନେକ ଛୋଟ ଛୋଟ ବ୍ୟବସାୟ ଏବଂ ବ୍ୟକ୍ତିଗତ ଉଦ୍ୟୋଗୀମାନେ ବିଶ୍ୱସ୍ତରୀୟ ଗ୍ରାହକ ଆଧାର ହାସଲ କରିଛନ୍ତି ଓ ସବୁ ଲୋକଙ୍କ ପାଖରେ ପହଞ୍ଚି ପାରିଲେ ହିଁ ଆପଣଙ୍କର ସେମାନେ କ୍ରେତା ହୋଇପାରିବେ ଏବଂ ଯାହା ସେମାନଙ୍କୁ ଦ୍ରୁତ ଗତିରେ ବ୍ୟବସାୟ କରିବାକୁ ଅନୁମତି ମିଳିଛି। ଏଗ୍ରିକଲଚରାଲ ଇନୋଭେସନ କ୍ଷେତ୍ରରେ ମଧ୍ୟ ଆମେ ବହୁତ ନୂଆ ନୂଆ କଥା ମଧ୍ୟ ବାହାର କରିଛେ। ଦେଖନ୍ତୁ, ଆମେ ଯୋଉ ତେଣ୍ଡାରେ ଏବଂ ଅନ୍ୟଥିରେ ଯୋଉ ପାଣି ଦେଉଥିଲେ ଆମେ ଆବଶ୍ୟକତା ଠାରୁ ଅଧିକ ଦେଇ ଦେଉଥିଲେ, ବର୍ତ୍ତମାନ ବୈଜ୍ଞାନିକ ଭିତ୍ତିରେ ଆମେ ଯେତିକି ପାଣି ଦରକାର ସ୍ପ୍ରିଙ୍କ୍ଲରରେ କ'ଣ କମ୍ ପାଣି ଯେତିକି ଗଛ ପାଇଁ ଆବଶ୍ୟକତା ସେଇଟା ନୁହଁ ସ୍ପ୍ରେଡ୍ କରିକି ସବୁଆଡ଼େ ଦିଆଯାଇପାରୁଛି। ଭାରତ ଉଚ୍ଚ ଅମଳକ୍ଷମ ଗହମ, ଚାଉଳ ଭଳି ନୂତନ ପ୍ରକାରର ଫସଲ ବିକଶିତ କରିଛି ଯାହା ଉତ୍ପାଦନ ବୃଦ୍ଧି କରିଛି ଏବଂ ଖାଦ୍ୟ ସୁରକ୍ଷାକୁ ଉନ୍ନତ କରିଛି। ଏହା ସହିତ କୃଷି ବିବିଧତାକୁ ମଧ୍ୟ ପ୍ରୋତ୍ସାହିତ କରାଯାଇଛି ଯାହା ଦୁଗ୍ଧ ଭଳି ଉଚ୍ଚ ମୂଲ୍ୟର ସାମଗ୍ରୀ ଉପରେ ଧ୍ୟାନ ଦେଇଛି ଯାହା ଭାରତର କୃଷି GDPରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ଦେଖନ୍ତୁ, ନିଞ୍ଜା କାର୍ଟ, ଆଗ୍ରୋଷ୍ଟାର, ଡିହାଟ ଏହିସବୁ ଷ୍ଟାର୍ଟଅପ୍ ଗୁଡ଼ାକ ମଧ୍ୟ କୃଷି କ୍ଷେତ୍ରରେ ବହୁତ ବଡ଼ ଭୂମିକା ସେମାନେ ଅର୍ଜନ କରିଛନ୍ତି ଯେଉଁଟାକି ସିଧାସଳଖ ଯୋଗାଣକାରୀ ଏବଂ କ୍ରେତାଙ୍କ ସହିତ

ସଂଯୋଗ କରିବା ପାଇଁ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରିଛନ୍ତି। ଆଜିକାଲି ଇଣ୍ଟରନେଟ୍ ଯେହେତୁ ମୋବାଇଲର ସୁବିଧା ହୋଇଗଲାଣି, ସେ ମୋବାଇଲ ଥ୍ରୁରେ ସେମାନେ ଡାଇରେକ୍ଟଲି ଖବର ଦେଇପାରୁଛନ୍ତି ଏବଂ ତାକୁ ମଧ୍ୟ କ୍ରୟ ବିକ୍ରୟ କରିପାରୁଛନ୍ତି। ସେମିତି ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କଥା, ଯଦି ଶିଳ୍ପ ବିକାଶ କଥା ଆପଣ କହିବେ, ତାହେଲେ ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ନୂତନ ଉତ୍ପାଦନ ବିକାଶକୁ ମଧ୍ୟ ସକ୍ଷମ। ନୂଆ ଟାଇପ୍ର ପ୍ରଡକ୍ସନ ହେଲେ ତାର ଉତ୍ପାଦକତା ବଢ଼ିଛି। ଉତ୍ପାଦକତା ଖାଲି ବଢ଼ିବାଟା ବଡ଼ କଥା ନୁହେଁ, ପୁଣି କମ୍ପିଟିଟିଭନେସ୍ ରହିଲେ ଆପଣ ସୁଲଭ ମୂଲ୍ୟରେ ମଧ୍ୟ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇ ପାରିବେ। ଆଉ ଭାରତ ସରକାରଙ୍କର ବହୁତ ବଡ଼ ବଡ଼ ପରିବହନ ବ୍ୟବସ୍ଥା ବିଗତ 10-15 ବର୍ଷରେ ବହୁତ ପରିମାଣର ଉନ୍ନତି କରିଛି। ଦେଖନ୍ତୁ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଭାରତର ସାମାଜିକ ଦୃଶ୍ୟପଟକୁ ପୁରା ପରିବର୍ତ୍ତନ କରିଦେଇଛି କହିଲେ ଚଳେ। କାହିଁକିନା ଚିକିତ୍ସା ବିଜ୍ଞାନର ଉନ୍ନତି ସ୍ୱାସ୍ଥ୍ୟ ସେବା ଫଳାଫଳକୁ ଉନ୍ନତ କରିଛି, ଆୟୁଷ ବୃଦ୍ଧି କରିଛି ଏବଂ ମୃତ୍ୟୁହାର ମଧ୍ୟ ହ୍ରାସ କରିଛି। ଚାଇଲ୍ଡ ଡେଥ୍ ରେଟ୍ଟା ବହୁତ ଅଧିକ ଥିଲା, ସେଇଟା ମଧ୍ୟ ଗ୍ରାଜୁଆଲି କମେଇ ଦିଆହୋଇଛି। ଡିଜିଟାଲ ପ୍ରଯୁକ୍ତି ବିଦ୍ୟା, ଅନ୍ଲାଇନ୍ ଶିକ୍ଷା ପ୍ଲାଟଫର୍ମ, ସେଇଟା ମଧ୍ୟ ବହୁତ ବଡ଼ କଥା ଗୋଟେ। ଗ୍ରାମୀଣ ଭାରତକୁ ଗୁଣାତ୍ମକ ଶିକ୍ଷା ସମ୍ବଳ ସହିତ ସଂଯୋଗ ମଧ୍ୟ କରିଛି। ଏହା ବ୍ୟତୀତ ବୈଜ୍ଞାନିକ ଉଦ୍ଭାବନ, ପରିମଳ, ଜଳ ପରିଚାଳନା, ପରିବେଶଗତ ସ୍ଥିରତା ଅର୍ଥାତ୍ ଏନ୍ଭିରୋନ୍ମେଣ୍ଟାଲ ସଷ୍ଟେନେବିଲିଟି ଯୋଉଟାକି ଆମେ କହୁଛେ, ଉନ୍ନତ କରିଛି, ଯାହା ଭାରତୀୟଙ୍କ ପାଇଁ ଜୀବନର ସାମଗ୍ରିକ ଗୁଣବତ୍ତା ମଧ୍ୟ ବୃଦ୍ଧି କରିଛି। ଗ୍ରାମୀଣ କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ବହୁତ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି। ରଣନୈତିକ ସୁରକ୍ଷାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବହୁତ ଗୋଟିଏ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଆମର ମହାକାଶ କାର୍ଯ୍ୟକ୍ରମ ଆମର ବୈଜ୍ଞାନିକ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷମତାକୁ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ସଫଳତା ଆମେ ହାସଲ କରିଛେ। ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟାରେ ଅଗ୍ରଗତି ଆମର ଜାତୀୟ ସୁରକ୍ଷାକୁ ସୁଦୃଢ଼ ମଧ୍ୟ କରିଛି। କ୍ଷେପଣାସ୍ତ୍ର ବିକାଶ, ଯେଉଁ DRDO ଦ୍ୱାରା ବିକଶିତ ଅଗ୍ନି ବ୍ରହ୍ମସ୍ତ୍ର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଭାରତର ପରମାଣୁ ପ୍ରତିରୋଧ ଏବଂ ସଠିକ୍ ଆକ୍ରମଣ କ୍ଷମତାକୁ ମଧ୍ୟ ବୃଦ୍ଧି କରିଛି। ସାଟେଲାଇଟ୍ ସିଷ୍ଟମ ଯେଉଁ GSAT ତିଆରି ହୋଇଛି, RESAT ଯେଉଁଟା ରାଡର୍ ଇମେଜିଂ ସାଟେଲାଇଟ୍, ଜିଓ ସିଙ୍କ୍ରୋନସ୍ ସାଟେଲାଇଟ୍, ସାଟେଲାଇଟ୍ ସିରିଜ ପ୍ରତିରକ୍ଷା କାର୍ଯ୍ୟ ପାଇଁ ବାସ୍ତବ ସମୟ ନିରୀକ୍ଷଣ ରିଅଲ୍ ଟାଇମ୍ ନିର୍ଦ୍ଧାରଣ କରିବାଟା ହେଉଛି ଗୋଟେ ବହୁତ ବଡ଼ କଥା। ପ୍ରଥମେ ଅନ୍ୟ କେଉଁ ଦେଶ ଯଦି ଆଟାକ୍ କରିବାକୁ ଇଚ୍ଛା କଲା, ଆପଣ ସେଟା ରିଅଲ୍ ଟାଇମ୍ରେ ଜାଣିବା ଦରକାର ଯେ ଏହି ସମୟରେ ଏହି ପ୍ରକାର କ୍ଷେପଣାସ୍ତ୍ରଟି ଆମର ଏହି ଜାଗାରେ ଧକ୍କା ଲାଗିବ, ତେଣୁକରି ତାକୁ ପ୍ରତିହତ କଲା ଭଳି ଆମର ମଧ୍ୟ ଉତ୍କ୍ଷେପଣତା ରହିବା ଦରକାର ଏବଂ ସେଇଟା ଆମେ ତିଆରି କରୁଛେ। ତାପରେ ଦେଖନ୍ତୁ, ସାଇବର ସୁରକ୍ଷା ହେଉଛି ବହୁତ ବଡ଼ କଥା। କମ୍ପ୍ୟୁଟର ଏମର୍ଜେନ୍ସି ରେସ୍ପନ୍ସ ଟିମ୍ ଗୋଟେ କରାଯାଇଛି, ଯେଉଁଟାକି ସ୍ୱଦେଶୀ ସାଇବର ସୁରକ୍ଷା ଉପକରଣ ବିକାଶ ଉପରେ ଭାରତର ଧ୍ୟାନ ସାଇବର ବିପଦରୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ମଧ୍ୟ ସୁରକ୍ଷା ଦେଇଛି। ଏଇଟା ଭାରି ଇଣ୍ଡିଆ ସ୍ପେସିଫିକ୍ ବଡ଼ ବିକାଶ ଗୋଟେ, ଯେଉଁଟାକି ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍ପନ୍ସ। ସ୍ୱଦେଶୀ ଭାବରେ ବିକଶିତ ତେଜସ୍ ଲଢୁଆ ବିମାନର ଉତ୍ପାଦନ ଭାରତର ବାୟୁ ପ୍ରତିରକ୍ଷା ଆବଶ୍ୟକତା ପୂରଣ କରିବାର କ୍ଷମତାକୁ ମଧ୍ୟ ପ୍ରଦର୍ଶନ କରିଛି। ବର୍ତ୍ତମାନ ଦେଖନ୍ତୁ, ଆମର ଯେଉଁ ଜଳବାୟୁ ପରିବର୍ତ୍ତନ, ବାୟୁ ଜଳ ପ୍ରଦୂଷଣ, ବର୍ଜ୍ୟବସ୍ତୁ ପରିଚାଳନା ଭଳି ଭାରତର ପରିବେଶଗତ ଚ୍ୟାଲେଞ୍ଜର ମୁକାବିଲା କରିବାରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ। ଯେତେବେଳେ ସୌର ଯେଉଁ ସୋଲାର ପ୍ଲାଣ୍ଟ ଆମେ ତିଆରି କରିଛେ, ୱିଣ୍ଡ ପାୱାର ମଧ୍ୟ ଆମେ ବର୍ତ୍ତମାନ ଟ୍ୟାପ୍ କରିପାରୁଛେ, ନବୀକରଣ ଶକ୍ତି ପ୍ରଯୁକ୍ତି ବିଦ୍ୟା ଜୀବାଶ୍ମ ଇନ୍ଧନ ଉପରେ ଆମର ନିର୍ଭରଶୀଳତାକୁ କମେଇଛି, ଯେଉଁଟାକି ଆମର କାର୍ବନ ପରସେଣ୍ଟେଜ କମେଇବା ପାଇଁ ଆମେ ସାହାଯ୍ୟ କରୁଛେ। ଜୈବ ପୁନଃନିର୍ମାଣ, ରିସାଇକଲ କରିକିନି ଇତ୍ୟାଦି ପ୍ରଯୁକ୍ତି ବିଦ୍ୟା ପ୍ରଦୂଷିତ ମାଟି ଓ ଜଳକୁ ସଫା କରିବା ପାଇଁ ବହୁତ ସାହାଯ୍ୟ କରିଛି। ଜୈବିକ ପଦ୍ଧତି ବ୍ୟବହାର କରି ପରିବେଶଗତ ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଭାରତ ସରକାର ଅନେକ ଜୈବିକ ସଂସ୍କାର କାର୍ଯ୍ୟକ୍ରମ ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ଆଉ ଗୋଟେ କଥା ହେଉଛି କ'ଣ, ପରିବେଶର ସୁରକ୍ଷା, ବାୟୋଡିଜେଲ୍ସ ମଧ୍ୟ ଆମେ ତିଆରି କରିଛେ, ଗ୍ରୀନ୍ ହାଇଡ୍ରୋଜେନ୍ ସେସବୁ ମଧ୍ୟ, ଏହି ସମସ୍ତ ପ୍ରକାର ପ୍ରକଳ୍ପ ପ୍ରାୟ ମାଇକ୍ରୋବିଆଲ କନ୍ସର୍ଟିଆ ଜୈବ ପ୍ରଦୂଷକକୁ ଭାଙ୍ଗିବା, ପ୍ରଦୂଷଣ ସ୍ତର ହ୍ରାସ କରିବା ପାଇଁ ବହୁତ ବ୍ୟବହାର କରାଯାଏ, ସାଇକ୍ଲୋହେକ୍ସେନ୍ସ ତାକୁ ଆମେ କେମିତି ବାଟରେ କମେଇବା ସେଇ କଥା ମଧ୍ୟ ଆମେ ଗୋଟେ ନୂଆ ଟାଇପ୍ର ଡିଭାଇସ୍ ତିଆରି କରିପାରୁଛେ, ଯେଉଁଟାକି ଦୂଷିତ ମାଟିରେ ମାନେ ଯେଉଁ ହେକ୍ସା ସାଇକ୍ଲୋହେକ୍ସେନ୍ କୁ ବାହାର କରିବା ପାଇଁ ଏକ ନୂତନ ପ୍ରକ୍ରିୟା ଆମେ ତିଆରି କରିଛେ, ଯେଉଁଟାକି ଇଣ୍ଡିଆ ସ୍ପେସିଫିକ୍ ଏବଂ ଭାରତ ହିଁ ତିଆରି କରିଛି, ଯେଉଁଥିପାଇଁ ପ୍ୟାଟେଣ୍ଟ ମଧ୍ୟ ପାଇଛି। ପ୍ରତ୍ୟେକ ଦିନ ଆମର 250 ପାଖାପାଖି ପ୍ୟାଟେଣ୍ଟ
ରେଜିଷ୍ଟର୍ଡ ହେଉଛି ଏବଂ ଗ୍ରାଣ୍ଟ ତା ଭିତରୁ 70% ଗ୍ରାଣ୍ଟ ମଧ୍ୟ ହେଉଛି। ଖାଲି ସେତିକି ନୁହେଁ, ଆମର ଯୋଉ ବୈଜ୍ଞାନିକ ଭିତ୍ତିଭୂମି ଆମେ ତିଆରି କରିଛେ ବର୍ତ୍ତମାନ, ତାହା ଏଇ ପାଇଁ ବହୁତ ପରିମାଣରେ ଉପଯୋଗୀ ଅଛି। ଆମର ଭାରତ ଏସବୁକୁ ଆଖିରେ ରଖି ମେନଲି ତିନିଟା ଜିନିଷ ଉପରେ ବହୁତ ଗୁରୁତ୍ୱ ଦିଆଯାଇଛି। ଗୋଟେ

0: ଆତ୍ମନିର୍ଭର ଭାରତ, ଆତ୍ମନିର୍ଭରଶୀଳତା ଏବଂ ସ୍ୱଦେଶୀ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କର ପଦକ୍ଷେପ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଉପରେ ବହୁଳ ଭାବରେ ନିର୍ଭର କରୁଛି, ଯେଉଁଟାକି ଆତ୍ମନିର୍ଭର ଭାରତ ଆମେ ତାକୁ କହୁଛେ। ଆଉ ଗୋଟେ ହେଲା ଡିଜିଟାଲ ଇଣ୍ଡିଆ। ଡିଜିଟାଲ ଇଣ୍ଡିଆ ସରକାରଙ୍କର ଡିଜିଟାଲ ପରିବର୍ତ୍ତନ ପଦକ୍ଷେପ ଲକ୍ଷ୍ୟ ରଖିଛି, ଗୋଟିଏ ସୁଶାସନ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ ଏହା ସାହାଯ୍ୟ। ସରଳ ଭାଷାରେ କହିଦେଇକି ଗଲେ ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଭାରତ ମହାକାଶ ବିଜ୍ଞାନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରି ଚନ୍ଦ୍ର ଅନୁସନ୍ଧାନ ପାଇଁ ଚନ୍ଦ୍ରାୟଣ ସିରିଜ୍, ମଙ୍ଗଳାୟନ, ଅର୍ବିଟର ମିଶନ ସମେତ ଅନେକ ମିଶନକୁ ସଫଳତାର ସହିତ ବିକଶିତ ଏବଂ ପ୍ରବର୍ତ୍ତନ ମଧ୍ୟ କରିଛି, ଯାହା ଭାରତକୁ ପ୍ରଥମ ପ୍ରୟାସରେ ମଙ୍ଗଳ ଗ୍ରହର କକ୍ଷପଥରେ ପହଞ୍ଚିବାରେ ପ୍ରଥମ ରାଷ୍ଟ୍ର କରିଛି। ଏବଂ ସାମ୍ପ୍ରତିକ ଉନ୍ନତିରେ ଚନ୍ଦ୍ରାୟଣ 3 ମିଶନରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବା ଇଣ୍ଡିଆ ହେଉଛି ଫାର୍ଷ୍ଟ କଣ୍ଟ୍ରି। ଏବଂ ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା, ସୂର୍ଯ୍ୟଙ୍କଠାରୁ ବହୁତ ଗୁଡ଼ିଏ ବିଭିନ୍ନ ପ୍ରକାରର ଏନର୍ଜି ସହିତ ପାର୍ଟିକଲ୍ସ ମଧ୍ୟ ଆସୁଛି, ତାକୁ ଆମେ ସୋଲାର ଫ୍ଲେସ୍ ବୋଲି ମଧ୍ୟ କହୁଛେ। ଆଉ ସେଗୁଡ଼ିକ ଯଦି ମନେକର ହଠାତ୍ କିନି ପୃଥିବୀ ବକ୍ଷକୁ ପଳେଇ ଆସେ ତାହେଲେ ଅସୁବିଧା ମଧ୍ୟ କ୍ରିଏଟ୍ କରିପାରେ, ସେଟାର କେମିତି ଆମେ ମନିଟର କରିପାରିବା, କେତେବେଳେ ଆସୁଛି, କ'ଣ ହେଉଛି, ସେଥିପାଇଁ L1 ମିଶନର ପ୍ରକ୍ଷେପଣ ଏବଂ ତା ବିଷୟରେ ଅନୁସନ୍ଧାନ କରିବା ମଧ୍ୟ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ବର୍ତ୍ତମାନ ଭାରତ ଉପରେ ଭାରତକୁ ମଧ୍ୟ ବହୁତ କାମ ମିଳୁଛି, ଇସ୍ରୋକୁ ବହୁତ କାମ ମିଳିଛି, ଯେଉଁଥିରେ ଅନ୍ୟ ଦେଶର ପ୍ରକ୍ଷେପଣ ସେମାନେ କରୁଛନ୍ତି, ଯାହାଦ୍ୱାରା ଭାରତର ଡିଫେନ୍ସ ବା ସାମରିକ ସେନା କ୍ଷେତ୍ରରେ ଆମେ ବହୁତ ଆମଦାନୀ ମଧ୍ୟ କରିପାରୁଛେ। ଏବଂ ଏଇଟା କେବଳ ନବସୃଜନ ଏବଂ ଦକ୍ଷତା ବିକାଶ ପାଇଁ ବହୁତ ବଡ଼ ବଡ଼ ସୁଯୋଗ ସୃଷ୍ଟି କରିପାରିବ।
1: ଶ୍ରୋତା ବନ୍ଧୁ, ପ୍ରକୃତି ତାର କେତେକ ଧରବନ୍ଧ ନିୟମକୁ ମାନି ବର୍ଷ ମାସ ଋତୁ ପ୍ରଭୃତି ଅନୁଭୂତ କରୁଛି। ତେବେ ପୃଥିବୀ ଉପରେ ମାନବ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ଯାଇ ବିକାଶର ଯେଉଁ ମାଧ୍ୟମକୁ ସେ ଆପଣାଉଛି ତାହା ନିଶ୍ଚିତ ରୂପେ ଠିକ୍, କିନ୍ତୁ ତାର ପାର୍ଶ୍ୱ ପ୍ରତିକ୍ରିୟାର ପ୍ରଭାବରେ ସେ ନିଜେ ଆଜି ଘାଣ୍ଟି ହେଉଛି। ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏହାର ଏକ ଜ୍ୱଳନ୍ତ ଉଦାହରଣ। ଆଜିକାଲି ସମୟରେ ଅଦିନିଆ ବର୍ଷା, ଝଡ଼ବାତ୍ୟା, ବନ୍ୟା, ତାପମାତ୍ରା ବୃଦ୍ଧି, ବନାଗ୍ନି, ମହାସାଗରର ଜଳସ୍ତରରେ ବୃଦ୍ଧି, ମରୁସ୍ଥଳ ସୃଷ୍ଟି ଦେଖାଦେଇଛି ପୃଥିବୀର ବିଭିନ୍ନ ସ୍ଥାନରେ। ଏହିସବୁକୁ ଲକ୍ଷ୍ୟ କରି ବୁଦ୍ଧିଜୀବୀଗଣ ବିଶ୍ୱସ୍ତରରେ ଅନେକ ସଚେତନଧର୍ମୀ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ତଥା ସଚେତନମୂଳକ ଦିବସମାନ ପାଳନ କରୁଛନ୍ତି। ଏହି ପ୍ରକାର ପରିବର୍ତ୍ତନ ପ୍ରାଣୀମାନଙ୍କର ବିଶେଷ କ୍ଷତି ଘଟାଇ ଚାଲିଛି ଏକଥା କହିବା ବାହୁଲ୍ୟ ମାତ୍ର। ପ୍ରାକୃତିକ ବିପର୍ଯ୍ୟୟ ତଥା ପରିବର୍ତ୍ତନ ପାଇଁ ମଣିଷ ଯେ ଦାୟୀ ଏହି କଥା ଅସ୍ୱୀକାର କରିହେବନି। ସବୁଠାରୁ ଉନ୍ନତ ଜୀବ ମଣିଷ ସବୁ ଜାଣି ଶୁଣି ବୁଝି ନିଜ ସ୍ୱାର୍ଥ ସାଧନ ପାଇଁ କାର୍ଯ୍ୟ କରିଚାଲିଛି, ଯାହାଫଳରେ ଆଜି ନିଜେ ବିପର୍ଯ୍ୟୟକୁ ଟାଣି ଆଣୁଛି। ଅବଶ୍ୟ ଅନେକ ଲୋକ ବୁଦ୍ଧିଜୀବୀ ଏ ମଧ୍ୟରେ ସଚେତନ ହେଲେଣି ଏବଂ ଆଗକୁ ଆସୁଥିବା ପ୍ରବଳ ବିପର୍ଯ୍ୟୟକୁ ରୋକିବାକୁ ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟା କୌଶଳ ଖଟେଇ ଚେଷ୍ଟା ଆରମ୍ଭ କରିଦେଲେଣି। ତଥାପି ଆମକୁ ସଚେତନ ହେବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ଆଜିର ବିଜ୍ଞାନ ପ୍ରଭା କାର୍ଯ୍ୟକ୍ରମରେ ରହିଛି ଆଲୋଚନା ଉତ୍ତପ୍ତ ଜଳବାୟୁ ଏବଂ ଉଦାସ ପୃଥିବୀ। ଆଲୋଚନା କରିଛନ୍ତି ନିକୁଞ୍ଜ ବିହାରୀ ସାହୁ।
2: ଦିନ ଥିଲା ପ୍ରକୃତି ମନୁଷ୍ୟ ପାଇଁ ଥିଲା ସବୁକିଛି। ପ୍ରକୃତି ତାକୁ ଯୋଗାଇଥିଲା ରହିବା ପାଇଁ ବାସଗୃହ, ଭୋଜନ ପାଇଁ ଶସ୍ୟ, ପିଇବା ପାଇଁ ନଦୀର ଜଳ ଏବଂ ବିହଙ୍ଗର ସଙ୍ଗୀତରେ ବଞ୍ଚିବାର ରାହ। ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି। ମନୁଷ୍ୟର ହସ୍ତକ୍ଷେପ ଯୋଗୁଁ ପ୍ରକୃତି ପାଲଟି ଯାଇଛି କଠୋର ଓ ନିଷ୍ଠୁର। ଏହା ବିଶ୍ୱସାରା ଲୋକଙ୍କର ଜୀବନ ଓ ଜୀବିକାକୁ ପ୍ରଭାବିତ କରିଛି। ଆସନ୍ତୁ କେତେକ ଉଦାହରଣ ସହିତ ଏହି ଆଲୋଚନାକୁ ଆଗକୁ ବଢ଼ାଇବା। ମାଳଦ୍ୱୀପର ଲୋକଙ୍କୁ ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ନିଜର ଭିଟାମାଟି ଛାଡ଼ି ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ପଡ଼ୁଛି। ନାଇଜର ନଦୀର ଜଳରୁ ମାଛମାନେ ବିଲୁପ୍ତ ହୋଇଯିବାରୁ ମତ୍ସ୍ୟଜୀବୀମାନଙ୍କର ଜାଲ ଆଉ ମାଛରେ ଭରୁନାହିଁ ତଥା ବନ୍ୟା ଓ ବାତ୍ୟାରେ ବିଧ୍ୱସ୍ତ ମଙ୍ଗଳାଦେଶରେ ମହିଳାମାନଙ୍କୁ ପାନୀୟ ଜଳ ସଂଗ୍ରହ ନିମନ୍ତେ ମାଇଲ ମାଇଲ ବାଟ ପାଦରେ ଚାଲି ଚାଲି ଯିବାକୁ ପଡ଼ୁଛି। ଏପରିକି ଜୀବଜନ୍ତୁମାନେ ମଧ୍ୟ ପ୍ରକୃତିର ଏହି କ୍ରୁର ବଳୟରୁ ମୁକ୍ତ ନୁହନ୍ତି। ଉତ୍ତର ମେରୁରେ ବରଫ ବିଗଳନ କାରଣରୁ ମେରୁଭାଲୁକୁ ସ୍ଥଳଭାଗରେ ବିଚରଣ ପାଇଁ ଆଉ ଚଟାଣ ମିଳୁନାହିଁ। ଭାରତର ସୁନ୍ଦରବନ ହେନ୍ତାଳ ଅରଣ୍ୟର ଅବକ୍ଷୟ ଯୋଗୁଁ ମହାବଳ ବାଘ ମଧ୍ୟ ବିଲୁପ୍ତିର ଦ୍ୱାରଦେଶରେ। ଉତ୍ତର ଆଟଲାଣ୍ଟିକ୍ ମହାସାଗରର ତିମି ମାଛ ନିଜର ଚିରାଚରିତ ଖାଦ୍ୟ ପ୍ଲାଙ୍କଟନ ଅଭାବରୁ ଏବେ ସଂକଟାପନ୍ନ ଏବଂ ଇଣ୍ଡୋନେସିଆରେ ଜଙ୍ଗଲ ନିଆଁ ଯୋଗୁଁ ଉରାଙ୍ଗ ଉଟାଙ୍ଗ ବାନରକାୟ ଜୀବର ସ୍ଥିତି ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ପହଞ୍ଚିଲାଣି। ତେବେ ପ୍ରଶ୍ନ ଉଠେ, ଏବେ ପ୍ରକୃତିର ଏଭଳି ବିପୁଳ ଅଧୋଗତି କାହିଁକି? ଏହା କେବଳ ଆମ ରାଜ୍ୟ କିମ୍ବା ଦେଶର ସମସ୍ୟା ନୁହେଁ, ବରଂ ଏକ ବୈଶ୍ୱିକ ସଂକଟ। ଏହା ପାଇଁ ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ, ସମୁଦ୍ର ପତ୍ତନ ବୃଦ୍ଧି ଭଳି କିଛି ମନୁଷ୍ୟକୃତ କାରଣକୁ ଦାୟୀ କରାଯାଉଛି। ଆସନ୍ତୁ ଏବେ ବିଶ୍ୱତାପନ ଏବଂ ଉତ୍ତପ୍ତ ଗ୍ରୀଷ୍ମ ଋତୁ ପ୍ରସଙ୍ଗ ଉପରେ ବିଚାର କରିବା। ବିଶ୍ୱତାପନ ଅର୍ଥାତ୍ ବୈଶ୍ୱିକ

ତାପମାତ୍ରା ବୃଦ୍ଧି ଚଳିତ ଶତାବ୍ଦୀର ସବୁଠାରୁ ବଡ଼ ପରିବେଶୀୟ ସଙ୍କଟ ରୂପେ ମୁଣ୍ଡ ଟେକିଛି। ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଫର କ୍ଲାଇମେଟ୍ ଚେଞ୍ଜ ବା ଆଇପିସିସିର ଏକ ରିପୋର୍ଟ ଅନୁଯାୟୀ ଆମର ପୃଥିବୀ ବିଗତ ଶତାବ୍ଦୀରେ 0.6% ଅଧିକ ଉତ୍ତପ୍ତ ହୋଇଛି ଏବଂ ଆଗାମୀ 21 ମସିହା ବେଳକୁ ତାପମାତ୍ରା 2.4-4.8 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଗତବର୍ଷ ଗ୍ରୀଷ୍ମ ଋତୁରେ ବିଶ୍ୱସାରା ଜାପାନରୁ ଆରମ୍ଭ କରି ଯୁକ୍ତରାଷ୍ଟ୍ର ଆମେରିକା କାନାଡ଼ା ଦକ୍ଷିଣ ୟୁରୋପ ଏବଂ ଉତ୍ତର ଆଫ୍ରିକାରେ ତାପମାତ୍ରା ସମସ୍ତ ପୂର୍ବ ରେକର୍ଡକୁ ଭଙ୍ଗ କରିଥିଲାବେଳେ ଇଟାଲୀର କେତେକ ସ୍ଥାନରେ ତାପମାତ୍ରା 47 ଡିଗ୍ରୀ ସେଲ୍ସିୟସ୍ ଅଙ୍କ ଛୁଇଁଥିଲା। ବିଗତ 2003 ମସିହାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ ୟୁରୋପରେ ସମୁଦାୟ 35,000 ଲୋକଙ୍କ ମୃତ୍ୟୁ ଘଟିଥିଲାବେଳେ ଏକାକୀ ଫ୍ରାନ୍ସରେ 15,000 ଲୋକଙ୍କ ପ୍ରାଣହାନୀ ଘଟିଛି। ଆମ ଦେଶରେ ବିଶ୍ୱତାପନ ପ୍ରଭାବରୁ କୃଷି ଜଙ୍ଗଲ ମତ୍ସ୍ୟଚାଷ ଭଳି ଜଳବାୟୁ ସ୍ୱର୍ଶକାତର କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ 70 କୋଟି ଲୋକ ସିଧାସଳଖ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଏ। ବିଶ୍ୱତାପନର ଏକ ସଦ୍ୟତମ ଉଦାହରଣ ହେଉଛି ଗତବର୍ଷ ଦୁବାଇରେ ଘଟିଥିବା ନାହିଁ ନଥିବା ବନ୍ୟା। ଦୁବାଇ ଚିରଚରିତ ଭାବେ ସ୍ୱଳ୍ପ ବୃଷ୍ଟିପାତ ତଥା ଶୁଷ୍କ ମରୁ ଜଳବାୟୁ ନିମନ୍ତେ ଜଣାଶୁଣା, ମାତ୍ର ଏଠାରେ ପ୍ରବଳ ବୃଷ୍ଟିପାତ ଘଟି ଜଳ ନିଷ୍କାସନ ଅଭାବରୁ ସହରର ଭିତ୍ତିଭୂମି ବ୍ୟବସ୍ଥା ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା ଏବଂ କିଛି ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏହାଛଡ଼ା ଗରମ ସମ୍ବନ୍ଧୀୟ ପାଣିପାଗ ଘଟଣାଗୁଡ଼ିକ ବିଶ୍ୱର ଜଳ ଯୋଗାଣ ଏବଂ ପଶୁମାନଙ୍କ ଚାରଣଭୂମିର ସମ୍ପ୍ରସାରଣକୁ ମଧ୍ୟ ବାଧାପ୍ରାପ୍ତ କରିଛି, ଯାହାଫଳରେ ଫସଲ ଉତ୍ପାଦନ ତଥା ପଶୁପାଳନ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି। ଅତ୍ୟଧିକ ଗରମ ଏବଂ ତାପଲହରୀ ଯୋଗୁଁ ପଦାରେ କାମଦାମ କରିବା ମଧ୍ୟ କଷ୍ଟକର ହୋଇଛି, ଯାହାଫଳରେ ବ୍ୟକ୍ତି ଓ ସମାଜର ଉତ୍ପାଦନଶୀଳତା ହ୍ରାସ ପାଇଛି। ଏହି ସଙ୍କଟର ଅନ୍ୟ ଏକ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ପ୍ରକୃତିର ଏହି କ୍ରୂର ମନୋଭାବ ବୈଶ୍ୱିକ ପାଣିପାଗ ଏବଂ ଜଳବାୟୁ ବ୍ୟବସ୍ଥାରେ ଘୋର ପରିବର୍ତ୍ତନ ଆଣିଦେଇଛି, ଯାହାର ପରିଣାମ ସବୁ ଏବେ ପରିଲକ୍ଷିତ ହେଲାଣି। ହିମବାହ ସବୁରେ ବରଫ ବିଗଳନ ଏବଂ ତଜ୍ଜନିତ ସମୁଦ୍ର ପତନର ବୃଦ୍ଧି, ଅନିୟମିତ ବୃଷ୍ଟିପାତ, ଛନ୍ଦହରା ମୌସୁମୀ, ଦାରୁଣ ଗ୍ରୀଷ୍ମ ପ୍ରବାହ ତଥା କ୍ରାନ୍ତିମଣ୍ଡଳୀୟ ଘୂର୍ଣ୍ଣିଝଡ଼ର ସଂଖ୍ୟା ବୃଦ୍ଧି ଭଳି ଚରମ ପାଣିପାଗ ଅବସ୍ଥାର ପ୍ରବଳତା, କୃଷି ଉତ୍ପାଦନର ପରିମାଣ ହ୍ରାସ ଏବଂ ଡେଙ୍ଗୁ ମ୍ୟାଲେରିଆ ଭଳି ବାହକ ଜନିତ ସଂକ୍ରାମକ ରୋଗର ସଂଖ୍ୟା ବୃଦ୍ଧି ଆଦି ଘଟଣା ଏହାର କିଛି ଦୃଶ୍ୟମାନ ପରିଣାମ। ଭାରତୀୟ କୃଷିର ମୂଳାଧାର ମୌସୁମୀ ବାୟୁ ପ୍ରଭାବ ଆଜି ଅନିୟମିତ ଓ ଛନ୍ଦହରା। ସ୍ୱଳ୍ପ ଓ ଅନିୟମିତ ବୃଷ୍ଟିପାତ ହେତୁ ଭାରତୀୟ କୃଷି ଗୁରୁତର ବାଧାପ୍ରାପ୍ତ ହୋଇଛି ଏବଂ କୃଷକମାନଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି। ବିଶ୍ୱର ପାଣିପାଗ ଧାରା ବଦଳିଯାଇ ଅଧିକାଂଶ ସ୍ଥାନରେ ମୃଦୁ ତାପମାତ୍ରା ପରିବର୍ତ୍ତେ ଚରମ ପାଣିପାଗ ଘଟଣାବଳୀ ପରିଲକ୍ଷିତ ହେଉଛି। ଉଷ୍ମ ସମୁଦ୍ର ଜଳର ପ୍ରଭାବରେ ଘୂର୍ଣ୍ଣିବାତ୍ୟା, ଟାଇଫୁନ୍ ଏବଂ ହରିକେନ୍ ଭଳି କ୍ରାନ୍ତିମଣ୍ଡଳୀୟ ଝଡ଼ର ସଂଖ୍ୟା ଓ ତୀବ୍ରତା ବୃଦ୍ଧି ପାଇଛି। ବିଶ୍ୱ ପାଣିପାଗ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ଏଲ୍ନିନୋ ଆଜି ବିଶୃଙ୍ଖଳିତ। ଜଳବାୟୁ ପରିବର୍ତ୍ତନ ଫଳରେ ବିଶ୍ୱସାରା ଜଳର ଉପଲବ୍ଧତାରେ ଘୋର ଅନିୟମିତତା ପରିଲକ୍ଷିତ ହୋଇଛି। ଏହାଦ୍ୱାରା ବିଶ୍ୱର ବହୁ ଅଞ୍ଚଳରେ ପାନୀୟ ଓ କୃଷି କାର୍ଯ୍ୟ ପାଇଁ ଜଳର ଘୋର ଅଭାବ ଦେଖାଦେଇଛି ଏବଂ ବିଶ୍ୱର ଅନେକ ଦେଶରେ ମରୁଡ଼ିର ପ୍ରାଦୁର୍ଭାବ ବଢ଼ିଛି ତଥା ମରୁଭୂମିର ବିସ୍ତାରକରଣ ଘଟିଛି। ଜଳବାୟୁ ପରିବର୍ତ୍ତନ ସ୍ଥଳଭାଗ ଏବଂ ସମୁଦ୍ରରେ ଜୀବପ୍ରଜାତିମାନଙ୍କ ବଞ୍ଚିବା ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି। ଜଳବାୟୁ ପରିବର୍ତ୍ତନ ଦ୍ୱାରା ଜୀବ ବିଲୁପ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ଏବଂ ମାନବ ଇତିହାସର ଅନ୍ୟ ଯେକୌଣସି ସମୟ ତୁଳନାରେ ଏବେ ଜୀବ ପ୍ରଜାତି ହଜାର ଗୁଣ ଅଧିକ ହାରରେ ଲୋପ ପାଉଛନ୍ତି। ଆଗାମୀ କିଛି ଦଶନ୍ଧି ମଧ୍ୟରେ 10 ଲକ୍ଷ ଜୀବ ପ୍ରଜାତି ବିଲୁପ୍ତ ହେବାର ଆଶଙ୍କା ରହିଛି। ଜଙ୍ଗଲ ଅଗ୍ନିକାଣ୍ଡ, ଚରମ ପାଣିପାଗ ପରିସ୍ଥିତି, ପ୍ରଜାତି ଆକ୍ରମଣାତ୍ମକ କୀଟପତଙ୍ଗମାନଙ୍କ ସଂଖ୍ୟା ବୃଦ୍ଧି ଏବଂ କିଛି ସଂକ୍ରମଣଜନିତ ବ୍ୟାଧିର ପ୍ରସାର ମଧ୍ୟ ଜଳବାୟୁ ପରିବର୍ତ୍ତନ ଯୋଗୁଁ ତୀବ୍ରତର ହେଉଛି। ଜଳବାୟୁରେ ପରିବର୍ତ୍ତନ ଏବଂ ଚରମ ପାଣିପାଗ ଘଟଣା ମଧ୍ୟ ବିଶ୍ୱର ଖାଦ୍ୟ ନିରାପତ୍ତା ବ୍ୟବସ୍ଥାକୁ ଗୁରୁତର ପ୍ରଭାବିତ କରିଛି। ରିପିଟ୍, ଜଳବାୟୁରେ ପରିବର୍ତ୍ତନ ଏବଂ ଚରମ ପାଣିପାଗ ଘଟଣା ମଧ୍ୟ ବିଶ୍ୱର ଖାଦ୍ୟ ନିରାପତ୍ତା ବ୍ୟବସ୍ଥାକୁ ଗୁରୁତର ପ୍ରଭାବିତ କରିଛି। ଏହାଦ୍ୱାରା ବିଶ୍ୱରେ କ୍ଷୁଧା ଏବଂ ଅପପୁଷ୍ଟିର ପ୍ରସାର ଘଟିଛି। ମତ୍ସ୍ୟପାଳନ, ଫସଲ ଏବଂ ପଶୁପାଳନ ଭଳି କ୍ଷେତ୍ରଗୁଡ଼ିକ ନଷ୍ଟ ହେଉଛି କିମ୍ବା ସେଗୁଡ଼ିକ ସ୍ୱଳ୍ପ ଉତ୍ପାଦନଶୀଳ ପାଲଟି ଯାଉଛନ୍ତି। ସମୁଦ୍ରର ଜଳରାଶି ଅଧିକ ଅମ୍ଳୀୟ ହେବା ଫଳରେ କୋଟି କୋଟି ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ସାମୁଦ୍ରିକ ପ୍ରାଣୀମାନେ ଏବେ ବିଲୁପ୍ତିର ଦ୍ୱାରଦେଶରେ। ଆର୍କଟିକ୍ ଅଞ୍ଚଳରେ ସ୍ୱଳ୍ପ ତୁଷାରପାତ ଏବଂ ବରଫ ବିଗଳନ ଯୋଗୁଁ ବରଫ ଆବରଣର ସଂକୋଚନ ଘଟୁଛି, ଯାହାଦ୍ୱାରା ଗୋଷ୍ଠୀରେ ପଶୁପାଳନ, ଶିକାର ଏବଂ ମାଛଧରା ଭଳି କ୍ଷେତ୍ର ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ଜଳବାୟୁ ପରିବର୍ତ୍ତନ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଧ୍ୟ ଗୁରୁତର ପ୍ରଭାବିତ କରିଛି। ପ୍ରତିବର୍ଷ ପରିବେଶଗତ କାରଣଗୁଡ଼ିକ ଦ୍ୱାରା ପ୍ରାୟ 130 ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟୁଛି। ପରିବର୍ତ୍ତନଶୀଳ ପାଣିପାଗ ବ୍ୟବସ୍ଥା ଦ୍ୱାରା ବ୍ୟାଧିର ପ୍ରସାରଣ ଘଟୁଛି
ଏବଂ ବନ୍ୟା ବାତ୍ୟା ଭଳି ଚରମ ପାଣିପାଗ ଘଟଣା ଦ୍ୱାରା ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ିଛି। ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟ ସେବା ଯୋଗାଣ

ସଂସ୍ଥାଗୁଡ଼ିକ ଦ୍ୱାରା ଲୋକମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଣ ବ୍ୟବସ୍ଥାରେ ମଧ୍ୟ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଜଳବାୟୁ ପରିବର୍ତ୍ତନର ଅନ୍ୟ ଏକ ପରିଣାମ ହେଉଛି ବନ୍ୟା ଏବଂ ବାତ୍ୟା। ବନ୍ୟା ଗାଁ ଏବଂ ସହରାଞ୍ଚଳରେ ଥିବା ଜନଜୀବନକୁ ଉଜାଡ଼ି ଦେଇଛି ଏବଂ ବାସଗୃହ ଓ ଜୀବିକା ନଷ୍ଟ କରିଛି। ଗତ 2010-2019 ଦଶନ୍ଧି ମଧ୍ୟରେ ପାଣିପାଗ ସମ୍ବନ୍ଧୀୟ ଘଟଣାଗୁଡ଼ିକ ପ୍ରତିବର୍ଷ ହାରାହାରି 23.1 ନିୟୁତ ଲୋକଙ୍କୁ ବିସ୍ଥାପିତ କରିଛି, ଯାହାଫଳରେ ଲୋକେ ନାହିଁ ନଥିବା ଦାରିଦ୍ର୍ୟର ଶିକାର ହୋଇଛନ୍ତି ଏବଂ ନିଜର ଭିଟାମାଟି ଛାଡ଼ି ଅନ୍ୟ ଦେଶକୁ ପଳାୟନ କରିଛନ୍ତି। ଏବେ ଆସନ୍ତୁ ଆଲୋଚନା କରିବା ସମୁଦ୍ର ପତନର ଅଭିବୃଦ୍ଧି ଯୋଗୁଁ କ'ଣ ସବୁ ସମସ୍ୟା ସୃଷ୍ଟି ହେଉଛି। ମାନବକୃତ କାର୍ଯ୍ୟକଳାପ ଯୋଗୁଁ ବିଶ୍ୱତାପନ କାରଣରୁ ମେରୁର ତୁଷାରଭୃତ ଶୃଙ୍ଗ ଏବଂ ହିମବାହ ସବୁରେ କେଉଁ ଆବହମାନ କାଳରୁ ଜମାଟ ବାନ୍ଧିଥିବା ବରଫ ଏବେ ତରଳି ଯାଉଛି। ଏହି ବିପୁଳ ଜଳରାଶି ନଦୀ ଦେଇ ସମୁଦ୍ରକୁ ପ୍ରବାହିତ ହେଉଛି। ସମୟକ୍ରମେ ଏହି ଅତିରିକ୍ତ ଜଳ ସମୁଦ୍ରରେ ମିଶି ସମୁଦ୍ରର ଜଳପତନ ବୃଦ୍ଧି କରୁଛି। କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରାରେ ସମୁଦ୍ର ଜଳର ମଧ୍ୟ ତାପୀୟ ପ୍ରସାରଣ ଘଟି ସମୁଦ୍ର ପତନ ବୃଦ୍ଧି ଘଟୁଛି। ବିଗତ 1901-2018 ସମୟକାଳ ମଧ୍ୟରେ ହାରାହାରି ବୈଶ୍ୱିକ ସମୁଦ୍ର ପତନ 5-25 ସେଣ୍ଟିମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହି ବୃଦ୍ଧି 1970 ଦଶକ ପରଠାରୁ ପ୍ରତିବର୍ଷ 2.3 ମିଲିମିଟର ହାରରେ ବଢ଼ୁଛି, ଯାହା ବିଗତ 3000 ବର୍ଷ ମଧ୍ୟରେ ସର୍ବାଧିକ। ବିଗତ 2013-2022 ଦଶକରେ ଏହି ହାର ବୃଦ୍ଧି ପାଇ ବାର୍ଷିକ 4.62 ମିଲିମିଟର ମୂଲ୍ୟରେ ପହଞ୍ଚି ଯାଇଛି। ବିଗତ 1993-2008 ଅବଧି ମଧ୍ୟରେ ସମୁଦାୟ ସମୁଦ୍ର ପତନ ବୃଦ୍ଧିର 44% ଅଂଶ ବରଫ ବିଗଳନ ଯୋଗୁଁ ହୋଇଥିଲାବେଳେ ଜଳର ତାପୀୟ ପ୍ରସାରଣ ଜନିତ ପ୍ରଭାବ ସମୁଦ୍ର ପତନ ବୃଦ୍ଧିର ଆହୁରି 42% ଅଂଶ ବୃଦ୍ଧି ପାଇଁ ଦାୟୀ ବୋଲି ଜଣାପଡ଼ିଛି। ସମୁଦ୍ର ପତନ ବୃଦ୍ଧି ଯୋଗୁଁ ତୁଭାଲୁ, ମାର୍ଶାଲ ଦ୍ୱୀପପୁଞ୍ଜ, କିରିବାଟି ଏବଂ ମାଳଦ୍ୱୀପ ଭଳି କିଛି ପ୍ରଶାନ୍ତ ମହାସାଗରୀୟ ଏବଂ ଭାରତ ମହାସାଗରୀୟ ଦ୍ୱୀପପୁଞ୍ଜର ଅଧିବାସୀମାନଙ୍କ ପ୍ରତି ଘୋର ସଂକେତ ସୃଷ୍ଟି ହୋଇଛି। କାଟେରେଟ୍ ଏବଂ ସୋଲୋମନ୍ ଭଳି ଅନ୍ୟ କିଛି ଦ୍ୱୀପପୁଞ୍ଜର ଅଧିବାସୀମାନେ ସମୁଦ୍ର ପତନ ବୃଦ୍ଧି ଯୋଗୁଁ ସ୍ଥଳଭାଗ କ୍ଷୟର ପରିଣାମ ଭୋଗି ସାରିଲେଣି। ସମୁଦ୍ର ପତନ ବୃଦ୍ଧି କାରଣରୁ ଉପକୂଳ ଅଞ୍ଚଳର ଭୂମିର ଅବକ୍ଷୟ, ବନ୍ୟାର ପ୍ରକୋପ ବୃଦ୍ଧି, ମଧୁର ଜଳ ଉତ୍ସରେ ଲୁଣିଆ ଜଳର ପ୍ରବେଶ ଏବଂ ଉପକୂଳ ଅଧିବାସୀମାନଙ୍କର ବିସ୍ଥାପନ ଭଳି ପରିଣାମମାନ ସୃଷ୍ଟି ହୋଇଛି। ଏହା ମଧ୍ୟ ଭିତ୍ତିଭୂମି ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବା ସଙ୍ଗେ ସଙ୍ଗେ ପ୍ରବଳ ପ୍ରାଚୀର ଏବଂ ଆର୍ଦ୍ରଭୂମି ଭଳି ପରିବେଶୀୟ ସ୍ପର୍ଶକାତର ପରିସଂସ୍ଥାକୁ ପ୍ରଭାବିତ ତଥା ପର୍ଯ୍ୟଟନ ଭଳି ମାନବକୃତ କାର୍ଯ୍ୟକଳାପକୁ ବାଧାପ୍ରାପ୍ତ କରୁଛି। ବିଶ୍ୱ ତାପନର ପ୍ରଭାବ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ଲଘୁଚାପ, ଘୂର୍ଣ୍ଣିଝଡ଼ ଏବଂ ଅବପାତ ଜନିତ ବୃଷ୍ଟିପାତ ଏବେ ଆମ ରାଜ୍ୟବାସୀଙ୍କ ପାଇଁ ଏକ ସାଧାରଣ ଘଟଣା ପାଲଟି ଗଲାଣି। ଅଦିନିଆ ଏବଂ ଅନିୟମିତ ବୃଷ୍ଟିପାତ ଫଳରେ ଚାଷୀମାନେ ଗୁରୁତର କ୍ଷତିଗ୍ରସ୍ତ ହେଉଛନ୍ତି। ଇତିମଧ୍ୟରେ ଅନେକ ପ୍ରଳୟଙ୍କରୀ ବାତ୍ୟା ବଙ୍ଗୋପସାଗରରେ ଉଠି ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିଛି ଏବଂ ଧନଜୀବନର ବ୍ୟାପକ କ୍ଷୟକ୍ଷତି ଘଟାଇଛି। ସେଥିମଧ୍ୟରୁ 1971 ଓ 1999 ମହାବାତ୍ୟା, 2013 ଫାଇଲିନ୍, 2018 ତେତଲି, 2019 ଫନି ଏବଂ 2021 ଯାୱତ ଏବଂ ୟଶଙ୍କ ନାମ ଉଲ୍ଲେଖଯୋଗ୍ୟ। ଲୋକଙ୍କ ପ୍ରାଣପ୍ରବାହିକା ନଦୀମାନେ ଏବେ ଶୁଖିଲା ଏବଂ ସମ୍ଭାବନା ଶୂନ୍ୟ। ବିଗତ 1998 ଘଟିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତ ତଥା 1999 ମହାବାତ୍ୟାରେ ଉଭୟ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ଲଗାଣ ବନ୍ୟା ଏବଂ ମରୁଡ଼ି ରାଜ୍ୟର ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିଥିଲାବେଳେ ଅଦିନିଆ ବର୍ଷା ଏବଂ ଫସଲ ହାନି ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗିଦେଇଛି। ଇତିମଧ୍ୟରେ ସମୁଦ୍ର ଆମ ରାଜ୍ୟ ପାଇଁ ଏକ ବଡ଼ ବିପଦ ରୂପେ ମୁଣ୍ଡ ଟେକିଛି। ବଙ୍ଗୋପସାଗର ଦ୍ରୁତଗତିରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି ଏବଂ ଅନେକ ସମୁଦ୍ରକୂଳିଆ ଉର୍ବର ଚାଷଜମି ଓ ଜନବସତି ଏହାର କରାଳ ଗର୍ଭରେ ଲୀନ ହୋଇସାରିଲାଣି। ଏହାଦ୍ୱାରା ରାଜ୍ୟ ଅର୍ଥନୀତି ତଥା ଲୋକଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ମିଳିଥିବା ଏକ ସୂଚନା ଅନୁଯାୟୀ ବଙ୍ଗୋପସାଗରର ବୃଦ୍ଧି ପାଉଥିବା ଜଳସ୍ତର ଏବଂ ଉପକୂଳ ମୃତ୍ତିକା କ୍ଷୟ ଫଳରେ 16 ଗାଁ ସମୁଦ୍ର ଜଳରେ ସମ୍ପୂର୍ଣ୍ଣ ବୁଡ଼ିସାରିଲାଣି ଏବଂ ଏହା ଯୋଗୁଁ ଅନେକ ଲୋକଙ୍କୁ ବିସ୍ଥାପିତ କରାଯାଇଛି। ବିଶେଷକରି ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ଦ୍ୱୀପପୁଞ୍ଜ ସମୁଦ୍ର ପତନ ବୃଦ୍ଧି ଶିକାରର ଏକ ଜ୍ୱଳନ୍ତ ଉଦାହରଣ। ସମୁଦ୍ର ପତନ ବୃଦ୍ଧି ଫଳରେ ଏହି ଅଞ୍ଚଳର କିଛି ଗ୍ରାମ ଓ ଗ୍ରାମ ବାସିନ୍ଦାମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ସାତଭାୟାର ଏକ ବଡ଼ ଭୂଖଣ୍ଡ ସମୁଦ୍ର ପତନ ବୃଦ୍ଧି ଦ୍ୱାରା ସମୁଦ୍ର ଗର୍ଭରେ ଲୀନ ହୋଇଛି। ଏକଦା 7 ଗ୍ରାମର ଏକ ସମୂହ ବୋଲି ଜଣାଥିବା ସାତଭାୟା ଭୂଖଣ୍ଡରେ ଏବେ କେବଳ ଗୋଟିଏ ଛୋଟିଆ ଅଂଶ ବାକି ରହିଯାଇଛି, ଯାହା ମଧ୍ୟ ବିଲୁପ୍ତିର ଦ୍ୱାରଦେଶରେ। ବଙ୍ଗୋପସାଗର ଅନ୍ୟ 6 ଗ୍ରାମ ଯଥା ଗୋବିନ୍ଦପୁର, ମୋହନପୁର, ଚିନ୍ତାମଣିପୁର, ବଡ଼ଗୈରାମଠ, କନେଇପୁର ଏବଂ ଖାରିକୁଲାକୁ ସମ୍ପୂର୍ଣ୍ଣ ରୂପେ ଗ୍ରାସ କରିସାରିଲାଣି। ପ୍ରକୃତି ଚିରଦିନ ମଧୁର ଏବଂ ଉଦାର, ମାତ୍ର ପ୍ରକୃତି ସହିତ ହସ୍ତକ୍ଷେପ କଲେ ଏହା ପାଲଟିଯାଏ ଉତ୍ତପ୍ତ ଏବଂ ଉଦାସ। ତେବେ ଆଜିର ଏହି ବିପର୍ଯ୍ୟୟ ଏବଂ ଅବକ୍ଷୟ ପ୍ରକୃତିର ମନୁଷ୍ୟ ପ୍ରତି ବିଦ୍ରୁପ ନୁହେଁ କି? ତେବେ ଆସନ୍ତୁ ପ୍ରକୃତି ସହିତ ମିଳିମିଶି ବାସ କରିବା ଏବଂ ଏକ ପରିବେଶ ପ୍ରିୟ ଜୀବନଶୈଳୀ ଆପଣେଇ ନେବା।

0: ବସନ୍ତର ବର୍ଣ୍ଣ ବିଭା ଓ କୋଇଲିର କୁହୁଦାନ ପୁଣି ଫେରିଆସିବ। ମୌସୁମୀ ପୁଣି ହୋଇଯିବ ଛନ୍ନଭରା ଏବଂ ନଦୀମାନେ ପାଲଟିଯିବେ ପ୍ରଗଳ୍ପ ଓ ସ୍ରୋତସ୍ୱିନୀ। କୃଷକର ଶସ୍ୟକ୍ଷେତ୍ର ଏବଂ ପଶୁପାଳକର ଚରଣଭୂମି ପୁଣି ସବୁଜିମାରେ ଭରିଯିବ ଏବଂ ଗୋମାତାମାନଙ୍କର କ୍ଷୀରରେ ପୂର୍ଣ୍ଣ ହୋଇ ଉଠିବ। ଉଜୁଡ଼ା ଜଙ୍ଗଲ ସ୍ଥାନରେ ନୂତନ ଅରଣ୍ୟ ଗଢ଼ି ଉଠିବ ଏବଂ ଝରଣାର ମୂର୍ଚ୍ଛନାରେ ଜଙ୍ଗଲ ପୁଣି ନିନାଦିତ ହେବ। ତେବେ ଯାଇ ପ୍ରକୃତି ରାଣୀ ପାଲଟିଯିବ ମାଦକତାଭରା ଏବଂ ସମ୍ଭାବନାପୂର୍ଣ୍ଣ। ଆଉ ଆମେ ମନୁଷ୍ୟ ପ୍ରକୃତିର ପୂଜାରୀ ସାଜି ଆବାହନ କରିବା ତାହାର ସେ ସତ୍ୟ ଶିବ ଏବଂ ସୁନ୍ଦର ରୂପକୁ।
1: ଆପଣ ଜାଣନ୍ତି ଜଳବାୟୁର ବିପଦପୂର୍ଣ୍ଣ ପରିବର୍ତ୍ତନ ଆଜି ସମସ୍ୟାର ମୁଖ୍ୟ କାରଣ। ଏଣୁ ବୈଜ୍ଞାନିକମାନେ କାର୍ବନ ମୁକ୍ତ ଇନ୍ଧନ ପ୍ରସ୍ତୁତ କରିବା ଏବଂ ପ୍ରଯୁକ୍ତି ବିଦ୍ୟା ବିଶାରଦମାନଙ୍କୁ ଇନ୍ଧନର ପରିବହନ ବିତରଣ ଓ ଗଚ୍ଛିତ ରଖିବାର କୌଶଳ ଉଦ୍ଭାବନ କରିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି। ଏହି କ୍ରମରେ ସବୁଜ ହାଇଡ୍ରୋଜେନ୍, ଯାହା କାର୍ବନ ମୁକ୍ତ ହାଇଡ୍ରୋଜେନ୍, ତାହାର ବ୍ୟବହାର ଏକ ସକ୍ଷମ ବିକଳ୍ପ ଭାବେ ବିବେଚିତ ହୋଇଛି। କ'ଣ ଏହି ସବୁଜ ହାଇଡ୍ରୋଜେନ୍? ଏହା ଏକ ପ୍ରାକୃତିକ ଗ୍ୟାସ ଯାହାକୁ ରାସାୟନିକ ପଦ୍ଧତିରେ ପ୍ରସ୍ତୁତ ଏବଂ ସଂଗୃହୀତ କରାଯାଏ। ସହଜରେ ବୁଝିଲେ, ଜଳ କଣିକାରେ ଥିବା ହାଇଡ୍ରୋଜେନ୍ କଣିକାକୁ ଅକ୍ସିଜେନ୍ ଠାରୁ ଅଲଗା କରାଯାଏ। ଏହାକୁ ସମ୍ପାଦନ କରିବାକୁ ଯାଇ ପୁନଃ ନବୀକରଣ ଉତ୍ସରୁ ଆସୁଥିବା ବିଦ୍ୟୁତ୍ ଶକ୍ତି ଯଥା ସୌରଶକ୍ତି ଏବଂ ପବନ ଶକ୍ତିକୁ ବ୍ୟବହାର କରାଯାଇଥାଏ। ଯେହେତୁ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ନିର୍ଗମନ ହୋଇନଥାଏ, ସେଥିପାଇଁ ଏହାକୁ ଗ୍ରୀନ୍ ହାଇଡ୍ରୋଜେନ୍ ବୋଲି କୁହାଯାଏ। ଗ୍ରୀନ୍ ହାଇଡ୍ରୋଜେନ୍ ହେଉଛି ଏକ ସ୍ୱଚ୍ଛ ଶକ୍ତି ଉତ୍ସ। ଏହା କେବଳ ଜଳୀୟ ବାଷ୍ପ ନିର୍ଗତ କରେ ଏବଂ କୋଇଲା ଓ ତେଲ ପରି ବାୟୁମଣ୍ଡଳରେ କୌଣସି ଅବଶିଷ୍ଟାଂଶ ଛାଡ଼ି ନଥାଏ। ତେଣୁ ଏହାକୁ ଯାନବାହନ ଓ ବିଭିନ୍ନ କଳକାରଖାନାରେ ବିଭିନ୍ନ ଇନ୍ଧନ ରୂପରେ ବ୍ୟବହାର କରାଯାଇପାରିବ। କେନ୍ଦ୍ର ସରକାର ଏଥିପାଇଁ ନ୍ୟାସନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନର ଶୁଭାରମ୍ଭ କରିସାରିଛନ୍ତି। ତାହେଲେ ଏ ମାସର ବିଜ୍ଞାନ ପ୍ରଭା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶୁଣୁଥିଲେ ମାସିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନ ପ୍ରଭା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭିଏତନାମ ରାଷ୍ଟ୍ରପତି ତୋ ଲାମ୍ଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। 2030 ମସିହା ସୁଦ୍ଧା ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ପରିମାଣକୁ 25 ବିଲିୟନ୍ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ। ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ଉଭୟ ଦେଶ ସହମତ ପ୍ରକାଶ କରିଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢ଼େଇକୁ ସମର୍ଥନ କଲା ଭିଏତନାମ। ତାମିଲନାଡୁରେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କଠାରେ ଦାବି ଉପସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗରେ ଆସନ୍ତା ଶନିବାର ଦିନ ନୂତନ ସରକାର ଶପଥ ଗ୍ରହଣ କରିବ ବୋଲି ରାଜ୍ୟ ବିଜେପି ମୁଖ୍ୟ ସମୀକ ଭଟ୍ଟାଚାର୍ଯ୍ୟଙ୍କ ସୂଚନା। ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ

ବିଶ୍ୱ ଶର୍ମା ଆଜି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବିହାରରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆସନ୍ତାକାଲି ପାଟନା ଗାନ୍ଧି ମଇଦାନରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପୁଞ୍ଜିପତିମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଉଛି ଓଡ଼ିଶା। ନୂଆଦିଲ୍ଲୀରେ ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଧାନସଭାର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ। ବିଧାନସଭାର ବିଭିନ୍ନ କମିଟିଗୁଡ଼ିକ କିପରି ଅଧିକ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବ ସେଥିପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ଏଥିରେ ଯୋଗ ଦେଇଥିବା ଓଡ଼ିଶା ବାଚସ୍କତି ସୁରମା ପାଢ଼ୀ କହିଛନ୍ତି। ରାଜ୍ୟରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ କାଳ ବୈଶାଖୀଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆମ ରାଜ୍ୟର ଶେଷ ସମାଚାର ମୁଖ୍ୟାଂଶ ରାତି 11:05।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପରଜା ଜନଜାତିଙ୍କ ସଂସ୍କୃତି ଏବଂ ଜୀବନଚର୍ଚ୍ଚା ଉପରେ ଆଧାରିତ କାର୍ଯ୍ୟକ୍ରମ ବନମଲ୍ଲିକା। ରଚନା ଏବଂ ପରିକଳ୍ପନା ରମାପଦ ନନ୍ଦ, ପ୍ରଯୋଜନା ଗୌରବ ପଟ୍ଟନାୟକ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବନମଲ୍ଲିକା।

0: ଗଲ? କୁଆଡେ ଗଲ ମ? ଭଲ, ଆଉ ମୁଁ ତେଣେ ବାବୁଙ୍କୁ ଖୋଜି ଖୋଜି ନୟାନ୍ତ, ଏଣେ ଦେଖିଲା ବେଳକୁ ତମେ ବସି ଚିତ୍ର ଆଙ୍କୁଛ। ଦେଖି ଦେଖି କଣ ଆଙ୍କୁଛ ମ? କଣ ସବୁ
1: ଚିତା?
0: କୋଉ ଚିତା?
1: ଏଇ ଆମ ଲାଞ୍ଜିଆ ସୌରା ମାନଙ୍କର ଚିତା। ତାଙ୍କ କାନ୍ଥରେ ପଡି ନଥିଲା, ତାକୁ କାଗଜରେ କପି କରି ଆଣିଥିଲେ।
0: କାହିଁକି?
1: ମେଡିସିନ ବିଲ୍ରୁ ରକ୍ଷା ପାଇବା ପାଇଁ, ଆଉ ଡାକ୍ତରଙ୍କୁ ଛୁଟି ଦେବା ପାଇଁ।
0: ମାନେ?
1: ମାନେ ତମ କବଳରୁ ରକ୍ଷା ପାଇବା।
0: ଏଇ ତମ ମୁଣ୍ଡ ଠିକ ଅଛି ତ?
1: ଠିକ ଅଛି ବୋଲି ତ ଚିତା ଆଙ୍କୁଛି। ମନେ ପକେଇଲ ଦେଖି, ତମେ ଆମ ଘରକୁ ଆସିଲା ଦିନଠୁ, ଅର୍ଥାତ୍ ଆମ ବାହାଘର ପରଠୁ, ତମ ଅଧା କପାଳି ମୁଣ୍ଡ ବିନ୍ଧା ପାଇଁ କେତେ ପଇସା ଖର୍ଚ୍ଚ ହେଇଛି। ହେଲେ କୋଉ ଭଲ ହେଲା?
0: ନାଇଁ ତ,
1: ମା ମଙ୍ଗଳାଙ୍କ ଦୟାରୁ ଏଠିକି ତମ ସାଙ୍ଗେ ବୁଲି ଆସିଲି ବୋଲି ଅନେକ କଥା ଶିଖିଲି। ଏଥର ତମର ଅଧା କପାଳି ବିନ୍ଧିବା ସାଙ୍ଗେ ସାଙ୍ଗେ କାନ୍ଥରେ ଚିତା ପକେଇବାକୁ ଆରମ୍ଭ କରିବି, ତାପରେ ବିନ୍ଧା ଛୁ ମନ୍ତର।
0: ଓ, ସେଦିନ ଶଗଡ଼ା ଗାଁ କାନ୍ଥରେ ପଡିଥିବା ଚିତା ଉପରେ ବାବୁଙ୍କର ତାହେଲେ ଗବେଷଣା ଚାଲିଛି। ନାଇଁ, ତମ ମନରେ ଯଦି ଏତେ କଥା ଥିଲା, ତାହେଲେ ସକାଳଠାରୁ ଶାଢୀ ପିନ୍ଧି ମତେ କାହିଁକି ଏଠି କଣ୍ଢେଇ ଭଳି ବସେଇଛ କହିଲ? କହିଲେ କଣ ନା, ଆଜି ଡୋଲି ଆମ୍ବ ମାଳିଆପୁଟ ଗାଁକୁ ଯିବା, ସେଠି ପରଜା ଆଦିବାସୀ ସମ୍ପ୍ରଦାୟକୁ ଭେଟିବା।
1: ଓହୋ, ତମେ ମତେ ଆଉ ବ୍ୟସ୍ତ କର ନା ସ୍ୱାତି, ଠିକ ସମୟରେ ମୁଁ ବାହାରିବି।
0: ହେଲା ବାବା ହେଲା, ତମେ ସେ ଚୌକିଦାରଙ୍କୁ କହିଲ ଚା କପେ ଦେଇଯିବ। ମୁଣ୍ଡଟା କାହିଁକି ବିନ୍ଧୁଛି, ଆଉ ଦେହଟା କାହିଁକି କସମସ ଲାଗୁଛି?
1: କଣ, ଡାକ ବଙ୍ଗଳା କାନ୍ଥରେ ଚିତା ପକେଇବି କି?
0: ପାଜିଲେମି କର ନା, ଯାହା କହିଲି ସେୟା କର। ଓହୋ, ଜୟପୁରରୁ ସେ 10-15 କିଲୋମିଟର କି ଯେ ଅପନ୍ତର ରାସ୍ତା! ହେ ଭଗବାନ, ମୁଁ ଏମିତି ରାସ୍ତା ଜାଣିଥିଲି ନା, ଘରୁ ମୋଟେ ଗୋଡ କାଢି ନଥାନ୍ତି।
1: ଆଚ୍ଛା, ରାଣୀ ସାହେବା ତାହେଲେ ଭାବୁଥିଲେ ପାଦରେ କାଦୁଅ ଲାଗିବନି, ଗୋଡରେ କଣ୍ଟା ଫୁଟିବନି, ଝଟା ଲାଗି ଶାଢୀ ଚିରିବନି, ଶୂନ୍ୟ ଶୂନ୍ୟ ଜଙ୍ଗଲ ବୁଲାଟା ପୁରା ହେଇଯିବ ନୁହେଁ? ଆରେ ବାବା, ଏଇଟା ତମ ସହରର ପିଚୁ ରାସ୍ତା ନୁହେଁ ଯେ ରିକ୍ସା କିମ୍ବା ଗାଡି ମଟରରେ ବସି ଟୁଙ୍କିନେ ଚାଲି ଆସିବ। ଆପଣଙ୍କର ବୁଝିବା ଦରକାର ମ୍ୟାଡାମ,

0: ଏ ଅପନ୍ତରା ଜାଗାରେ ବି ଆମରି ପରି ମଣିଷମାନେ ଅଛନ୍ତି, ଯେଉଁମାନଙ୍କ ସମ୍ପର୍କରେ ଏତେ ଟିକିଏ ବି ଆମେ ଧାର ଧାରିନେ ଏ ଯାଏ।
1: ବାସ୍ ବାସ୍ ଥାଉ, ଆଉ ବକ୍ତୃତା ଦବା ଦରକାର ନାହିଁ, ସେଇଥିପାଇଁ ପରା ଆମେ ଏଠିକି ଆସିଛେ।
0: ହଉ ତମେ ଯାଅ, ମୁଁ ଚାହା ପଠେଇ ଦଉଛି, ସାଙ୍ଗେ ସାଙ୍ଗେ ବାହାରି ଯିବା। ଏଠୁ ମାତ୍ର ଗୋଟେ କିଲୋମିଟର ପରେ ପଡିବ ଡୋଲି ଆମ୍ବ ମାଳିଆପୁଟ ଗାଁ।
1: କଣ ପୁଣି ଚାଲି ଚାଲି?
0: ଆଜ୍ଞା ହଁ ରାଣୀ ସାହେବା, ଚାଲି ଚାଲି ଅପନ୍ତରା ଭିତରେ।

0: ଆସ ସ୍ୱାତି, ଏଇ ହଉଛି ମାଳିଆପୁଟ ଗାଁ। ଘର ଗୁଡାକ କେମିତି ଲାଗୁଛି?
1: ବା ଏକାପରି ଘର ଗୁଡାକ ତ, ମାଟି କାଦୁଅରେ ତିଆରି, ଉପରେ ଛପର, ଠିକ ଆମ ଆଡିକା ଘର ପରି। ଅବଶ୍ୟ ଛୋଟ ଛୋଟ ଘର।
0: ଏଇ ଯୋଉ ଲୋକମାନେ ଆମ ଆଡକୁ ଆସୁନାହାନ୍ତି, ସେମାନେ ହେଲେ ପରଜା ସମ୍ପ୍ରଦାୟର। ତାଙ୍କ ସହିତ ଜଣେ ସ୍ତ୍ରୀ ଲୋକ ମଧ୍ୟ ଆସୁଛନ୍ତି, ତମେ ଯାଉନ ତାଙ୍କ ସଙ୍ଗେ କଥା ହବ।
2: ସାନ ପରଜା ବଡ ପରଜା ଅଛନ୍ତି, ତାଙ୍କେ ସବୁ ଖାଇବେ, ଗାଈ ଖାଇବେ, କିଛି କିଛି ଖାଇବେ, ନ ଖାଇବା ଜିନିଷ ମନ ଖାଇବେ, ଆମେ କିଛି ଖାଇବୁ ନାହିଁ, ଖାଲି ଛେଳି ମେଣ୍ଢା କୁକୁଡ଼ା ମାକଡ଼ା ଖାଇବୁ ଆମେ, ତାଙ୍କେ ଜାତି ନିୟମ ଆଉ କିଛି ନାହିଁ। ଆମର ଜାତି ବୋଲେ କାର ଘର ଖାଇବୁ ନାହିଁ, ଆଉ ବ୍ରାହ୍ମଣ ଘର ଖାଇବୁ ନାହିଁ, କରୁଣା ଘର ଖାଇବୁ ନାହିଁ, କାର ଘର ଖାଇବୁ, ଆମ ଜାତିର ଘର ଖାଇବୁ ନହେଲେ କାର ଘର ଖାଇବୁ ନାହିଁ। ତାଙ୍କେ ମନ ବୋଲେ ସମସ୍ତେ ଘର ଖାଇବେ। ଆରେ ପୂଜା ପାତି ବୋଲେ ଆମର ପର୍ବ କହିଲେ ପୂଜା ପାତି, କୁକୁଡ଼ା ମାଛ ଅଣ୍ଡା ଇଟା ମାନେ ପୂଜା କରିବୁ ଆମେ। ତାଙ୍କେ ତ ବଡ ବଡ ପର୍ବରେ ଗାଈ ମାନେ ମାରିବେ, ତାର ପର୍ବ ଖାଇବେ, ତାଙ୍କର ପାଣି ଆମର ଗୋଡ ତଳେ ଯିବ ନାହିଁ, ଆମର ପାଣି ପିଇବେ ସିନା, ତାଙ୍କର ପାଣି ଆମେ ପିଇବୁ
3: ନାହିଁ।
2: ମୋର ନା ସୁଭଦ୍ରା
1: ଚତୁର୍ବର୍ଣ୍ଣ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ୟାଙ୍କର ବି ଏଠି ସେମିତି
0: ନା? ଜାତି ପ୍ରଥା କହିଲେ ଠିକ ହବନି, ଖାଇବା ଚଳିବା ଆଚାର ବ୍ୟବହାରକୁ ନେଇ ଖାଲି ଏମାନଙ୍କ ଭିତରେ କିଛିଟା ତଫାତ ଦେଖାଯାଏ। ଆଉ ଗୋଟେ କଥା କଣ ଜାଣ ସ୍ୱାତି?
1: କଣ?
0: ଏ ପରଜା ମାନଙ୍କର କିଛିଟା ସାମଞ୍ଜସ୍ୟ ଦେଖାଯାଏ ଗଣ୍ଡ, କନ୍ଧ ଏବଂ ଗଦବା ସମ୍ପ୍ରଦାୟ ସହିତ। ଖାଲି ସେତିକି ନୁହେଁ, ଏଇ କୋରାପୁଟ ଜିଲ୍ଲାରେ ଆଉ ଗୋଟେ ସମ୍ପ୍ରଦାୟ ବି ଅଛନ୍ତି, ଛେଳିଆ ପରଜା।
1: ଛେଳିଆ ପରଜା?
0: ହଁ, ସେମାନେ ସବୁଠୁ ଆଦିମ। ତାଙ୍କର ପ୍ରଧାନ କାମ ହେଲା ଛେଳି ପୋଷିବେ, ପାଳିବେ ଆଉ ବିକିବେ। ଅବଶ୍ୟ ଆଜିକାଲି ସେସବୁ କଥା ଭୁଲି ସେ ଅନ୍ୟ କାମଧନ୍ଦା କରୁଛନ୍ତି। ବର୍ତ୍ତମାନ ସେମାନଙ୍କର ଆଉ ଗୋଟିଏ ନାଁ ମଧ୍ୟ ହେଇଛି କୋଣ୍ଡା ଡୋରା। ସେମାନେ ଆଉ ପରଜା ଅନ୍ତର୍ଭୁକ୍ତ ନୁହନ୍ତି।
1: ବାବା, ମୁଁ ଏଠିକି ଗବେଷଣା କରିବାକୁ ଆସିନି ଯେ ଏତେ ବଡ଼ ବଡ଼ କଥା ଶୁଣି ହଜମ କରିପାରିବି। ମତେ ସାଧାରଣ ଭାବରେ ବୁଝେଇଦେଲ ଏ ପରଜା ସମ୍ପ୍ରଦାୟ କଣ। ତମେ ପରା କହୁଥିଲ ଏମାନଙ୍କ ସମ୍ପର୍କରେ ଅନେକ କଥା ଜାଣିଛ ବୋଲି। ଏ ସମ୍ବିତ, ମୋ ଗୋଡ଼ କଣ ହେଇଗଲାଣି, ଆସ ନାଇଁ ପିଣ୍ଡାରେ ଟିକେ ବସିଯିବା। କଣ ସାରିଦେଲି? ମତେ ଏମିତି କାହିଁକି ଡରଉଛ କହିଲ?
0: ତମେ ଯୋଉ ପିଣ୍ଡାରେ ବସିଲ ସେ ଘରଟା କଣ ଜାଣିଛ?
1: କଣ?
0: ଧାଙ୍ଗଡ଼ା ବସା। ଯୋଉମାନେ

0: ଆଚ୍ଛା ସମ୍ବି, ଏମାନଙ୍କର ବାହାଘର କଣ ଆମରି ଭଳିଆ ହୁଏ?
1: ଠିକ ଆମ ଘର ପରି। ତମେ ଯେମିତି ମତେ ବାହା ହେଇଥିଲ, ଗୋଟେ ମଜା କଥା କଣ ଜାଣିଛ ସ୍ୱାତି?
0: ନାଇଁ।
1: ଆମ ବାହାଘର ସହିତ କିଛିଟା ସାମଞ୍ଜସ୍ୟ ଥିଲେ ବି ଗୋଟେ ପ୍ରକାର ବାହାଘର ବାପା ମାଙ୍କ ରାଜି ଅନୁସାରେ ହୁଏ, ତାକୁ କହନ୍ତି ମାଙ୍ଗିଣୀ ବାହାଘର। ଆଉ ଅନ୍ୟଟି ପୁଅ ଝିଅକୁ ଝିଙ୍କି ନେଇଯାଏ, ତାକୁ କହନ୍ତି ଝିଙ୍କା ବାହାଘର।
0: ଦେଖୁଛ ସମ୍ବିତ,
1: କଣ
0: ସେ ଯୁବକଟି ବୋଧେ ଆମ କଥା ବୁଝିଲା କି କଣ, ମୁରୁକି ମୁରୁକି ହସୁଛି, ନିଶ୍ଚୟ ଅବିବାହିତ ହେଇଥିବ
1: ବୋଧ ହୁଏ। ଆସ ପଚାରିବା।
2: କନିଆ ମାଗୁଡା ଆମ ତ ଗୋଟେ କୁକୁଡ଼ା, ତାପରେ ଦୁଇ କେଜି ଗୋଟେ ଦୁଇ ମାଣ ପରା ଚାଉଳ, ଗୋଟେ ଲାନ୍ଧା ହାଣ୍ଡି ଗୋଟେ ନେବାର ଅଛି ସେ କନିଆକୁ ଦେବା ପାଇଁ। ଆଗରେ ଦେଖା ଛାଣ ହେଇଥିବୁ ଯେ ସେ କିସ୍ କହିବ ଗୋଟେ ହାଣ୍ଡି ବା ଛାନ୍ଦ, ତାପରେ ଖାଇକି ପିଇକିନା ଜଲଦବ ସେ,
3: ତାପରେ ସେ ଡାଙ୍ଗଡା ମାଝି ମନ୍ଥିବେ
2: ଗୋଟେ ମାଝି କରିଥିବ,
3: ତାଙ୍କୁ କବର ଦେବେ, ତାଙ୍କୁ କନିଆ ଘରେ ଯିବ, ତାଙ୍କର ମା ବାପା କହିବ ସେ ନାଇଁ ଅମକ ଦିନକୁ ପଇସା ତୁମଟା ଦେବେ, ଆସ ମୁଇଁ ଯାଇକିରି କହିଲି ବୋଲି ସେ କହିବ। ତାପରେ ଗାଁ ଯାକର ତାଙ୍କର ଲୁକ ବାକ ସବୁ ବାରି କରି ଯିବେ, ତାପରେ ସେଠି ବସିବେ ଆହୁରି ଅଣ୍ଡରା ଘରେ, ତାପରେ ସେଠି ଖାଦ୍ୟ ପିଦି ହେବେ।
4: ତାଙ୍କର
3: ଘର ନେଇ ଛାଡ଼ବେ, ତାପରେ ଟକି ମାନେ ଖେଦବେ ଆହୁରି ପିଲା ମାନେ ସକାଳ ପାଇଲେ ଆର ଗୋଟେ ନିଆ ହେବ ଆହୁରି
4: ମାନେ ଅଣ୍ଡରା ପିଲା ଘର ମାଇ ପିଲାକୁ ଆଗ ଝିକିକିରି ନେବେ,
3: ତାପରେ
4: ଠିକ କନ୍ୟା ପିଲା ଘର ବାପା ମା ଯାଇକିରି ପୁଅ ପିଲା ଘରେ ରହିବେ, ତାପରେ ପଇସା ପତ୍ର ଯୋଉଟା ଠିକ ହବ ମାଝି ଠିକ କରିବ, ତାପରେ ଦିନ ଠିକ କଲା ପରେ ବିବାହ ଘର
2: ମାଙ୍ଗଣୀଟା ନେବେ ନା?
4: ହଁ ମାଙ୍ଗଣୀଟା ନେବେ, ଝିକିକିରି ନେଲେ
2: ନେବେ।
4: ଆଚ୍ଛା
2: ବୋଲେ ମାଗବାଟା ନେବେ ନା?
5: ତୋର ପରେ ଚାଲ କି ମୋର ଘରେ ତିଲେ ରେ ବାବୁ ମୋର ଘରେ ତିଲେ।

0: କେତେ ସୁନ୍ଦର ପ୍ରଥା କହିଲ।
1: କିନ୍ତୁ ଗୋଟାଏ କଥା ଭୁଲି ଯାଉନା ସ୍ୱାତି, ଝିଅର ଇଚ୍ଛା ବିରୁଦ୍ଧରେ କୌଣସି ବାହାଘର ହେବାକୁ ଏମାନେ ଦିଅନ୍ତିନି। ଯଦି ବିଭାଘର ପରେ ଝିଅର ମନରେ ଅଶାନ୍ତି ଆସେ, ପୁଅକୁ ସବୁଦିନ ପାଇଁ ଛାଡ଼ିଦେଇ ଆସିବା ପ୍ରଥା ଏମାନଙ୍କର ସମ୍ପ୍ରଦାୟରେ ଅଛି।
0: ତାମାନେ ଛାଡ଼ପତ୍ର?
1: ଛାଡ଼ପତ୍ର ନହେଲେ ବି ଠିକ ସେହିପରି ଝିଅର ଇଚ୍ଛା ଓ ମନକୁ ବାପଘର ଓ ଶାଶୁଘର ଉଭୟ ସମ୍ମାନ ଦିଅନ୍ତି।
0: ସତରେ, ମୁଁ ଭାବୁଛି ଏଇଟା ହିଁ ପ୍ରକୃତ ନାରୀ ସ୍ୱାଧୀନତା। ଆମ ଘର ମାନଙ୍କରେ ଝିଅର ଇଚ୍ଛା ଆଉ ମନକୁ କେତେ ଜଣ ସମ୍ମାନ ଦିଅନ୍ତି।

0: ଆରେ କେତେ ସମୟ ଛିଡ଼ା ହେଇ ରହିବ କହିଲ, ଆସ ନା ପାଖରେ ବସିଗଲ, ବସ, ମୋ ପ୍ୟାଣ୍ଟ ମୋଟେ ଖରାପ ହବନି, ଦେଖୁନ କେମିତି ଚିକଣିଆ ହେଇ ଲିପା ହେଇଛି ପିଣ୍ଡା।
1: ଦେଖୁଛି ତ, ଏଗୁଡା କଣ ଜାଣିଛ?
0: ନାଇଁ।
1: ପରଜା ମାନେ ଭଲ ପାଆନ୍ତି ଧଳା ଆଉ ନାଲି ମାଟିରେ ଗୋବର କିମ୍ବା ପାଉଁଶ ମିଶେଇ ଘରଟି ଲିପିବାକୁ। ଦେଖୁଛ ତ ଘରଟା କେତେ ସୁନ୍ଦର ଦିଶୁଛି।
0: ସତରେ
1: ସବୁଥିରେ ନେସି ହେଇ ରହିଛି ପବିତ୍ର ଗୋବର।
0: ଆଚ୍ଛା, ଆମର ଯେମିତି ଘର ପ୍ରତିଷ୍ଠା ହୁଏ ତାଙ୍କର କଣ ସେମିତି ହୁଏ?
1: ଅବଶ୍ୟ ଘର ତିଆରି କରିବା ପୂର୍ବରୁ ମାଟି, କାଦୁଅ, ଗୋବର, ଛଣ, ହାତ ତିଆରି ଟାଇଲରେ ଘର ତିଆରି କରନ୍ତି ସେମାନେ। ତା ପୂର୍ବରୁ ଦିଶାରି ଆସି ଜାଗାଟି ପୂଜା କରେ।
0: ଏଇ ଦେଖ ନା, ସେ ପରଜା ଦମ୍ପତି ଆସୁଛନ୍ତି, ବୋଧେ ନୂଆ ବାହା ହେଇଛନ୍ତି।
1: ତମେ ତ ତାଙ୍କର ବେଶଭୂଷାକୁ ଦେଖି ଲୋଭେଇଲଣି ନା କଣ?
0: ସତ କହିଲ, କେଡେ ସୁନ୍ଦର ମାନୁଛି ଝିଅଟିକୁ ଏଇ ଗହଣା ଆଉ ପୋଷାକ।
2: ଏବେ ମାଇ ପିଲାମାନେ କାନରେ, ନାକରେ, ଆହୁରି ବେକରେ, ଗୋଡ଼ରେ, ହାତରେ କାଗେଟା ପିନ୍ଧିଲେଣି ନାଇଁ କି? ସବୁ ଗହଣା ମାନେ ପିନ୍ଧିଲେନି କି ନାଇଁ? କାଗେଟା ବୋଲିନି ତାକେ କହ ତ।
3: ଗୋଡ଼ରେ ପିନ୍ଧିବାଟା କୁଟନା ପ୍ରସତା,
2: ଆରି
3: ତାରପରେ ଫାଞ୍ଜୁନ, ତାରପରେ ମୁଣ୍ଡି ପିନ୍ଧିବୁ,
2: ଆଙ୍ଗୁଠିରେ
3: ନାଇଁ, ନାକରେ ସୁନାଟା, ଆର ତାରପରେ ଜାଲି ମୁଦାଇ ଲବଙ୍ଗ କଡ଼ି ପିନ୍ଧିବୁ
2: ନାକରେ,
3: ନାକରେ ତାରପରେ ନାଗୁଲ ପିନ୍ଧିବୁ କାନରେ, ତାରପରେ
2: ସୁନାଟା,
3: ତାରପରେ ବାଉଲି ପିନ୍ଧିବୁ ଇ କାନରେ, କାନରେ
2: କାନର ଉପର ପଟେ ଯେଟା ପିନ୍ଧୁ ସେଟା ବାଉଲି ବି କହିବେ,
3: ଏକରେ ମାଳି ପିନ୍ଧିବୁ,
2: ମାଳି ତାର ନା କିସ୍ଟା
3: ଦାନ ମାଳି ହେଲେ ଓ ଏ ସାଦାଟା ଖିଫ୍ରି ମାଳି ପୋଷା ଗାଲବୁ, ତାରପରେ ଫୁଲ ପିନ୍ଧିବୁ, ତାରପରେ ଚିପଡ଼ା ଲଗାଇବୁ ଇ ବାଟରେ, ଆରି ଖଡ଼ା ପିନ୍ଧିବୁ, ଟିକା ମାଟବୁ, ପାଉଡର ପିନ୍ଧିବୁ, ଆରି ଆମେ ସବୁବାରେ ବୁଲତେ ରହିବୁ।
2: ଆଉ ସେ ଖୋସା ମାନ କହିଲି ଯେ କେତେ ପ୍ରକାର ଖୋସା ଅଛି?
3: ଯୋଡ଼ା ବାନ୍ଧିବୁ, ତାପରେ ଆରି ଏମିତି ଇ ବାଟରେ ଆମେ ଦେଶୀ ଆଲୋ କୋଷା ଗାଲବୁ, ବାଙ୍କଟି କୋଷା,
2: ବାଙ୍କଟି କୋଷା ବୋଲି ଡାଲିଆ କୋଷା ବୋଲେ, ଗୋଟେ
3: ଡାଲିଆ କୋଷା ବୋଲେ ଟିକେ ବଡ଼ଟା ଆକା ବାନ୍ଧବୁ,
2: ଫୁଲ ଫୁଲ ଲଗେଇବ,
3: ଦେଶିଆ କୋଷା, ଫୁର୍ଜା କୋଷା ବୋଲି ଗାଲବୁ, ଏଡ଼େକଟା ଗଡୁଲି ଲଗେଇ ଗାଲବୁ, ତାରପରେ ଆକା କୋଷା ଜିକା ପିନ୍ଧିବୁ।
0: ଆଚ୍ଛା, ଆଗରୁ ସବୁ କଣ ପିନ୍ଧୁଥିଲେ, କଣ ଖାଉଥିଲେ, ଆଉ କେମିତି ଚଳୁଥିଲେ?
4: ଆଗରେ ଆଜ୍ଞା ରଜା ଥିଲା ବେଳୁ କିଛି ନଥିଲା ଆଜ୍ଞା, ଖାଲି ଲେଙ୍ଗଟି ମାରିକରି ବୁଲୁଥିଲେ, ଜୋତା ପିନ୍ଧିବାର ନାହିଁ, ଆଉ ପାନ ଖାଇବାଟା କିଛି ନାହିଁ, ଚା ଖାଇଲେ ତୁଣ୍ଡ ଖରାପ ହେଇଯିବ, ଚା ଖାଇବାର ନା, ଖାଲି ପିଠା ଲଡୁ ଯାହା ଜମଟା ଏଟା ଖାଇବାର। ଆଗର ଲୋକ ଏବେ ଅଛି
2: ପିନ୍ଧୁଥିଲେ,
4: ପିନ୍ଧୁଥିଲେ ଖାଲି ଲେଙ୍ଗଟି ପିନ୍ଧୁଥିଲେ, ଆଉ ମାଗଣା ପିଲାମାନେ ପିନ୍ଧୁଥିଲେ ଲୁଗା ଟିକେ ଅଳ୍ପ ପିନ୍ଧୁଥିଲେ, ବୋଲେ ମାଣ୍ଡିରେ ଯା କଣ୍ଟ, ଏବେ ଅଛି ଘର ଯାକ ପିନ୍ଧୁଛି।
2: ରୋଗ ହେଲା ବେଳକୁ କଣଟା କରୁଛ ଗାଁରେ?
4: ଆଜ୍ଞା, ରୋଗ ହେଲା ବେଳକୁ ପିଲା ଛୁଆଙ୍କୁ ଯଦି ଡୁମା କି ସେ ଡସି ଲାଗିବ କି ଭୂତ କି ମଡି ଲାଗିବ, ସେଟା ଗୋଟେ ଅଳ୍ପ ଆମର କାମଟା କରିଦେବୁ। ଆଗରେ ଆଜ୍ଞା ଖାଉନଥିଲେ, ଆଗରୁ ଲୋକ ଖାଲି ଦେଶୀ ଔଷଧ ଖାଉଥିଲେ, ଦେଶୀ ଔଷଧ କାଟୁଥିଲା, ଦେଶୀ ଔଷଧ ଆଜ୍ଞା, ଯାହା ଚେର ମୂଳ ଆଣିକି ବାଣ୍ଟି କରି ତମକୁ ଯଦି ମୁଣ୍ଡରେ ଲଗାଇବାର, ତମକୁ ଖୁଆ ପିଆ କରବାର,
2: ଦେହ ଭଲ ହବ ବୋଲି ବିଶ୍ୱାସ କରନ୍ତି?
5: ହଁ, ବିଶ୍ୱାସ ଆମର ଆମର ଫର୍ଦ୍ଦା ପାଖରେ ଅଛି, ଆମର ବିଶ୍ୱାସ ଚେରମୂଳ ଔଷଧ, ଏ ଦିଶାରି ଗୁଣିଆ କୁକୁଡ଼ା ନଡ଼ିଆ ଏଇଟା ଆମର ଦେଶିଆ ଲୋକ ଫର୍ଦ୍ଦା ଲୋକରେ ଅଛି।
0: ଆଚ୍ଛା ସମ୍ବିତ, ଡକ୍ଟର ତାହାଜୁ ଖଡ଼ିଆ ମାନଙ୍କ ଉପରେ କହୁଥିଲେ ଦେହ ଖରାପ ହେଲେ ସେମାନେ ବନୌଷଧି ଉପରେ ନିର୍ଭର କରନ୍ତି, ବନର ଚେର ମୂଳ ପତ୍ର ବ୍ୟବହାର କରି ଭଲ ହେଇଯାନ୍ତି।
1: ପରଜା ମାନେ ବି ସେଇଆ, ଦେହ ଖରାପ ହେଲେ ଦେଶୀ ଔଷଧ ଆଉ ଚେରମୂଳି ଖାଆନ୍ତି, ଦିଶାରି ବୁଢ଼ାକୁ ଡାକି ଝଡ଼ା ଫୁଙ୍କା ପୂଜା କରନ୍ତି।
0: ଇଏ ତ ପ୍ରାୟ ସବୁ ଆଦିବାସୀ ସମ୍ପ୍ରଦାୟର ଝଡ଼ା ଫୁଙ୍କା ପୂଜା। ଆଚ୍ଛା, ଏମାନଙ୍କର ବଙ୍ଗା ତ ଥିବ?
1: ଦେଖ, ବଙ୍ଗା ସିନା ମାଙ୍କେଡ଼ିଆଙ୍କର, ହେଲେ ପରଜା ମାନଙ୍କର ଅନ୍ୟ ପ୍ରକାର। ଏମାନେ ଘରର

0: କୋଣରେ ଛୋଟ ଜାଗାଟିଏ ଛାଡ଼ି ଦେଇଥାନ୍ତି ତାଙ୍କର ମାପୁରୁଙ୍କ ପାଇଁ ଏବଂ ପିତୃପୁରୁଷଙ୍କ ପାଇଁ। ସେ ଜାଗାକୁ ଯିବାର ଆଉ ଛୁଇଁବାର ଅଧିକାର ଆଉ କାହାର ନାହିଁ, କେବଳ ତାଙ୍କ ଛଡ଼ା।
1: ଆମର ଘରଦ୍ୱାର ପାଖରେ ମରିଗଲେ କିଛି କରିବୁ? କିଛି କରିବୁ ନାହିଁ। ମଲା ମଲା ମଲା ବୋଲି ଇଆଡ଼େ ସିଆଡ଼େ କବର ବର୍ତ୍ତା କହିବୁ, କହିପାରୁ ନାହିଁ କି ଦୋଡ଼ା ଲୁଗା ଫୁଲସରା ଗୋଟେ ଦୀପ ଗୋଟେ ରଖିବୁ। ତାପରେ ସବୁ ଲରୁଣ୍ଡି କରି ଆଇବେ, କେମିତି କରିବା କେମିତି କରିବା ବୋଲେ କିଏ ବାଉଁଶ କିଏ ଦଉଡ଼ି କିଏ ମଦ ଧରିକରି ଆଇବେ, କିଏ ପଇସା ଧରିକରି ଆଇବେ, କିଏ କନା କିଏ ଶାଢ଼ୀ ପଟା ବୋଲି ଦୋଡ଼ା ଦୋଡ଼ା ଧରିକରି ନା ଆଇବେ। ଆଇଲେ ସର ନାଇକି ସେ ବନ୍ଧା ବୁନ୍ଦି କରିକି ମୋ ସାଣ୍ଡରେ ନେବୁ, କନ୍ଦା ବୋବା ହେଇକରି କିଏ ପଇସା ଧରିଥିବେ କିଏ ମଦ ଧରିଥିବେ କିଏ ପଇସା ଦେବା ଲୋକ ଦେବେ। ନାଇଁ ନାଇଁ ପୁତବାର ଲୋକ ପୁତି ଦେବ, ପୋଡ଼ିବା ଲୋକ ପୋଡ଼ାଇବୁ। ଅଲଗା ଅଛି ପୁତିବା ପାଇଁ ଅଲଗା, ପୋଡ଼ାଇବା ପାଇଁ ଅଲଗା ଅଛି। କିଏ ଆମକୁ ବଡ଼ ହେଲା ପୋଡ଼ାଇ ଦେବୁ, କାହାକୁ ବଡ଼ ନାଇଁ ପୁତି ଦେବୁ। ଆମର ପରଜ ଜାତିରେ ଅଛି କି ନିୟମ ନାଇଁ, ମୋଡ଼ବାଟା କେମିତି ନିୟମ ସାନଟା ସାନ ପିଲାମାନଙ୍କୁ ତିନ ଦିନ, ବଡ଼ ଲୋକ ଦଶ ଦିନ ଦଶ। ତାପରେ ଦଶ ଦିନ ହେଲେ ନାଇଁ ବୁଝିବା ତ କିଏ ମଦ କିଏ ଦଣ୍ଡା କିଏ ପଇସା ପତ୍ର ଚାଉଳ କିଏ କୁକୁଡ଼ା କିଏ ଛେଳି ଏମିତି ବାପା ଲୋକମାନେ ନାଇଁ କି ସବୁ ଧର ଧରି ପଢା ହେବେ।
2: ପିତୃପୁରୁଷଙ୍କ ପ୍ରତି କେତେ ଭକ୍ତି ସେମାନଙ୍କର ନା?
0: ସେଇ ଭକ୍ତି ବିଶ୍ୱାସ ଓ ପରମ୍ପରା ହିଁ ତାଙ୍କୁ ବଞ୍ଚେଇ ରଖିଛି ସ୍ୱାତି, ସେଇଥିପାଇଁ ତ ସେମାନେ ଆମର ନମସ୍ୟ।
2: ସମ୍ବିତ, ମତେ ନା ୟାଙ୍କ ଭିତରେ ଆଉ କିଛି ଦିନ ରହିବାକୁ ଇଚ୍ଛା ହଉଛି। ତାଙ୍କ ସହିତ ହସନ୍ତି ମିଶନ୍ତି ଖେଳନ୍ତି ନାଚନ୍ତି ଶିକାର ମାଂସ ଖାଆନ୍ତି ଆଉ ବଣରେ ବୁଲନ୍ତି।
0: କଣ କହିଲ କଣ କହିଲ, ଶିକାର ମାଂସ ଖାଇବ? କଣ ଟିଙ୍ଗିରି ବେଣ୍ଟ ନା ବଡ ବେଣ୍ଟ?
2: ମାନେ କି ବେଣ୍ଟ ମା?
0: ଆରେ ବାବା, ଟିଙ୍ଗିରି ବେଣ୍ଟ ହେଲା ଛୋଟ ଚଢେଇ ଶିକାର, ବଡ ବେଣ୍ଟ ହେଲା ସମ୍ବର ମିରିଗ ଶିକାର। ତମେ କୋଉ ଶିକାର ଖାଇବ, ନା ମାଙ୍କଡ଼ ଶିକାର?
2: କୁହ ନା କେମିତି ସବୁ ଶିକାର ହୁଏ।
3: ଆଜି ଅମକ ଦିନ ଟିଙ୍ଗିରି ବେଟ କରିବେ ଆଜ୍ଞା, ଟିଙ୍ଗିରି ବେଟ ବୋଲେ ଛୋଟ ଏଇଟା ମାରି ଆଣିବୁ, ଛୋଟ ଏଇଟା ମାରି ଆଣିକରି ଗର ଗର ଗର ଗର ଗର ବୁଲେଇବୁ। ଟିକା ତାଙ୍କ ମାନେ ଦେବେ କିଏ ପାଞ୍ଚ ପଇସା ଦେବେ କିଏ ଦଶ ପଇସା ଦେବେ, ସେ ଗୁଟାଇବେ। ଗୁଟାଇଲା ପରେ ଆଉ କାଲିକେ ବଡ଼ ବେଟ ବାହାର କରିବୁ ଆଜ୍ଞା। ବଡ଼ ବେଟ ବାହାର କଲା ବେଳେ କିସ ହେଲା, ଲିଆ ଚୁଡ଼ା ଖଦଲି ଫଦଲି ଆଣି ଆମେ ମାପୁର ଘର ଯାଇକରି ନଡ଼ିଆ ଖଦଳି ମାରିକରି ସେଠି ଗୋଟେ ନିଆଁ ଲଗାଇଦେବୁ, ସେଠି ନାଠ ଗୀତ ସବୁ ହବ, ସେଠି ଆମର ଅଣ୍ଡା ଗୋଟେ ଥିବ ଏ ମାରିଲା ସିଏ କେ ସେଦିନ ସେ କୁଟରା କି ବାରିଆ କି ଯୋଉଟା ହେଲେ ମାରିବ ସେ
4: ଯିବ, ତାପରେ ଜଙ୍ଗଲକୁ ଯିବ,
3: ତାକୁ ଆତରେ ପାଣି ପଡ଼ବ ଆଉ ସେ ଯେ ମାରିଲା ସିଏ କା ମାରିବ, ଆଉ ଅନ୍ୟ ଲୋକ ମାରିପାରିବେ ନା, ବେଶୀ ଦୂର ଯିବୁ। ତାପରେ ଭେଣ୍ଟ ଆମେ ଭେଣ୍ଟକୁ ଗଲା ବେଳକୁ ଆଜ୍ଞା ଗୋର ଯେତେଟା ଗୋର ଅଛି ଆମର ଗାଁକୁ ସେତେଟା ଗୋର ପେଜ ମାଗିକରି ସେ ଡୋଲିଆ ପେଜ, ଡୋଲିଆ ପେଜ ବୋଲେ ବାଲି ମାରିବେ ଡୋଲ ମାରିବେ, ସେ ପେଜ ନ ଦେଲେ ସେମାନେ ବେଣ୍ଟକୁ ଯେ ଆଇବ ଆଜି ଗୋଟେ ଲୋକ ଛିଡ଼ିକରି ଆଇବ ବୋଲେ ତମର ବେଣ୍ଟରେ ମୁଇଁ ଆସିଥିବି, ତାକୁ ପେଜ ମିଳିବ ନାହିଁ।
4: ଯଦି ବେଣ୍ଟକୁ ନ ଆଣିଲେ ତାକୁ ଲାଜ ହେଲା ଭଳିଆ କଥା କହିବେ,
1: ସବୁ କହିବେ ଆଜି ଆଣିଲୁ ନାଇଁ ସେମିତି ଏମିତି ଅଣ୍ଡ୍ରା ପିଲାମାନଙ୍କୁ ସବୁ ଆମେ ମାଇକିନା ନେଇକି ତାଙ୍କମାନଙ୍କୁ ଗାଡ଼ି କରିବୁ, ଖାଦ ମାରିବୁ ଗୋବର ମାରିବୁ କେତେ ଆର୍ଲା ଜଞ୍ଜାଳ ସବୁ କରିବୁ।

0: ପରଜା ମାନଙ୍କର କେତେ ମଜା ମଜା କଥା ଅଛି ମ।
1: ଆଉ ଗୋଟେ ମଜା କଥା କହୁଛି ଶୁଣ, ଖାଲି ମଜା କଥା ତ ନୁହେଁ, ଏଥିରୁ ଅନେକ କିଛି ଶିଖିବାର ବି ଅଛି। ଆସିଲା ବେଳେ ତମେ ଯେତେବେଳେ ସେ ଗାଁ ମୁଣ୍ଡ ଗଛ ତଳେ ଛିଡ଼ା ହେଇଥିଲ, ମୁଁ ସେଇ ଯୋଉ ଲୋକଟି ସାଙ୍ଗରେ କଥା କହୁନଥିଲି, କଣ ତ ତା ନା କଣ କହିଲା, ହଁ ମାଳୀ ପରଜା।
0: କଣ କହୁଥିଲେ ସେ?
1: ତାଙ୍କର ଯୋଉ ଚଇତ ପର୍ବ ହୁଏ ବା ନୂଆଖିଆ ହୁଏ,
2: ନୂଆଖାଇ ଚୈତରେ ଆମର ଯେତେ ଭାଇ ଅଛୁ, ଆମେ ଚାରିଟା କି ପାଞ୍ଚଟା ଭାଇ ଅଛୁ, ସେତେବେଳେ ଆମେ ସେ ଆମେ ସେକରେ ପଇସା କିଣିକରି ସିଏ ଛେଳିଟା ମାରୁ, ଛେଳି ମାରିକରି ସିଏ ଜିନିଷଟା କାକେ ଦେବାକୁ ନା, ସେ ଘରେ ଏକା ଆମର ଦେଶିଆରେ ଅଛି, ଛୋରୁ ବୋଲିକରି ଅଛି, ସେ ଛୋରୁ ରାନ୍ଧିକରି ଘରେ ଭିତରେ ଖାଇବାର, ଆମର ବାଇ ବାଇ ଯେତେ

0: କୁଟୁମ୍ବ ଅଛୁ ସେତିକ ଆମର ସେ ଭାତ ସେ ମାଂସ ରାନ୍ଧିକରି ସେ ଘର ଭିତରେ ଖାଇବୁ, ଘର ଭିତରେ ଖାଇକରି ତାପରେ କିଛି ଗୋଟେ ହାଣ୍ଡି ଗୋଟେ ରଖିବୁ ଆଜ୍ଞା, ସେ ହାଣ୍ଡି ଭିତରେ ସେ ସକୁଡ଼ିଟା ବାହାରିବ ନା ବାହାରିବ ନା, ସେ ଭିତରେ ହାତ ଧୋଇବୁ, ସେ ଭିତରେ ସେ ମାଂସ ଭିତରେ ରଖିବୁ, ଭିତରେ ରଖିକରି ତାପରେ ସେଠି ଜାଗା ରଖିବୁ, ସେଟା ରଖିଲା ପରେ ସକାଳ ପାଇଲା ବେଳେ ଫିସ୍ କରିବୁ ତାକୁ, ଯଦି ବାହାରେ ଫିଙ୍ଗବାର ବୋଲେ ରାତି ବନ୍ଧରେ ନେଇ ଫିଙ୍ଗବାର ଅଛି, ସେତି ନିୟମ ଆମର
1: ବୁଧବାର ହଉ କି ଗୁରୁବାର ହଉ ଯୋଉବାର ଆମେ ଯୋଗ ହଉଛି ସେ ବାର ଦିନ ନାଇକି ଆମେ ଛାଉଳ ଦଇବୁ, ନ ଦଣେ ଖାଇବୁ ନାଇଁ ନୂଆ ଧାନ, ଛାଉଳ ଦଇ କରି ନା ବାତ କରିବୁ, ବାତ କରି ସେଠି ମିଶା ପୂଜା ପାତି କରିବୁ, ଗାଈକୁ ଖୁଆଇବେ, ସେ କେମିତି କଷ୍ଟ ପଡିକରି ଆମେ କମାଇ କରି ଦେଉଛି ଯେ ଗୋରୁ, ସେ କମାଇ କରି ଦେଲା ପରେ ତାକୁ ଆଗେ ଆମେ ରାନ୍ଧିବୁ ପୂଜା କରିକରି ନା ଗୋରୁ ଖାଇଲା ପରେ ନେଇକି ଆମେ ତାର ଅଇଁଟା ଆମେ ଖାଇବୁ।
2: ବେଶୀ ଭଲ ପାଆନ୍ତି ସେମାନେ ଗାଈ ଗୋରୁ ଛେଳି ମେଣ୍ଢା ଘୁଷୁରୀ ଆଦି ଗୃହପାଳିତ ପଶୁଙ୍କୁ।
3: ଆଚ୍ଛା ସମ୍ବିତ, ସେମାନେ କଣ ସବୁ କରନ୍ତି?
2: ଏଇ ଆମ ପରି ଚାଷବାସ, ସମ୍ମାନ ଜଣାନ୍ତି ବଣର ପଶୁମାନଙ୍କୁ, ବାଘ କୁଟୁରା କୁକୁର ଏପରିକି ସେମାନଙ୍କୁ ମାରିବାକୁ ମଧ୍ୟ ପାପ ବୋଲି ଭାବନ୍ତି।
3: ସତରେ ସମ୍ବିତ, ସେଦିନ ଡକ୍ଟର ଦାସ ଯା କହୁଥିଲେ ଏଇ ଆଦିବାସୀମାନେ ହେଉଛନ୍ତି ବଣର ରକ୍ଷକ, ସଂସ୍କୃତିର ରକ୍ଷକ ଆଉ ପ୍ରକୃତିର ରକ୍ଷକ।

0: ଏହି ସୁନ୍ଦର ପରିବେଶ ଆଉ ପରଜା ଭାଇ ଭଉଣୀ ମାନଙ୍କର ମନ ଫୁଲାଣିଆ ଗୀତ ଶୁଣି ସାରିଲା ପରେ ଏଇଠି ରହିଯିବାକୁ ଇଚ୍ଛା ହଉଛି ସମ୍ବିତ।
1: କିନ୍ତୁ ସନ୍ଧ୍ୟା ପୂର୍ବରୁ ଆମକୁ ଡାକ ବଙ୍ଗଳାରେ ପହଞ୍ଚିବାକୁ ପଡିବ, କାରଣ ଆଜି ରାତିରେ ଆମେ ଜୟପୁର ଫେରିଯିବା।
0: ଫେରିଯିବା?
1: ଯିବାକୁ ତ ପଡିବ।
0: ଚାଲ।
1: ହେଲେ ତା ପୂର୍ବରୁ ଶ୍ରୋତାମାନଙ୍କୁ ଆମର ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଯିବା। ବନମଲ୍ଲିକା ଆଦିବାସୀମାନଙ୍କର ଜୀବନ ଚର୍ଚ୍ଚା ଉପରେ ଆଧାରିତ ଏକ ବିଶେଷ ଉପସ୍ଥାପନା।
0: ପରବର୍ତ୍ତୀ ପର୍ଯ୍ୟାୟଟି ସାନ୍ତାଳ ସମ୍ପ୍ରଦାୟର ଜୀବନ କାହାଣୀ ଉପରେ ଆଧାରିତ
2: ବନମଲ୍ଲିକା।
0: ପ୍ରତି ମାସ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ରାତି 9:30 ରେ
2: ବନମଲ୍ଲିକା।

ଶୁଣୁଥିଲେ କାର୍ଯ୍ୟକ୍ରମ ବନମଲ୍ଲିକା, ରଚନା ଏବଂ ପରିକଳ୍ପନା ରମାପଦ ନନ୍ଦ, ପ୍ରଯୋଜନା ଗୌରବ ପଟ୍ଟନାୟକ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଏବେ ସମୟ ହୋଇଛି ବନ୍ଧୁ ଆପଣମାନଙ୍କର, ମାନେ ଆପଣମାନଙ୍କ ଚିଠି ଆଉ ସୁମଧୁର ଗୀତର। ଆଜିର ପ୍ରଥମ ଅନୁରୋଧର ଚିଠିଟି ଆସିଛି ନୟାଗଡ ବଡ଼ପଡ଼ା ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ। ଲେଖିଛନ୍ତି ମମତା ମଲ୍ଲିକ। ଆପଣଙ୍କ ପସନ୍ଦର କଥାଚିତ୍ର ଅନାରୀ କଣ୍ଠରେ ସଜେଇଛନ୍ତି କୁମାର ସାନୁ ଏବଂ ଆଲକା ୟାଗ୍ନିକ। ପସନ୍ଦର ଗୀତ ଆପଣମାନଙ୍କ ପାଖରେ ଭଉଣୀ, ଶୁଣନ୍ତୁ।

ଏହି ଚିଠିଟିକୁ ଲେଖିଛନ୍ତି ସବିତା ଶତପଥୀ, ନିଶ୍ଚିତ କୋଇଲି କଟକରୁ। ଆପଣ ଚାହିଁଛନ୍ତି ମହମ୍ମଦ ଅଜିଜ ଏବଂ ଆଲକା ଆଗ୍ନିକୁ ଶୁଣିବା ପାଇଁ, କଣ୍ଠରେ ତାଙ୍କର ଆଦମୀ ଖିଲନା ହେର ଗୀତ।

ଦେଓକାଲି ଶଙ୍ଖତ୍ରାସ କଟକରୁ ଆପଣମାନେ ହେଲେ ସୁନୀଲକାନ୍ତ ମହାନ୍ତି, ସରୋଜକାନ୍ତ, ଲକ୍ଷ୍ମୀକାନ୍ତ, ସୁଷମା, ବୀଣାପାଣି, ଭାଉଜ ସୁମିତା, ସବିତା, ଝିଅ ମୀରା, ସୁଦୀପା, ସୁପ୍ରୀତି, ସୌରତପା, ଆକୃତି, ପୁଅ ବିଶୁ ଏବଂ ସାନବୋହୁ ପ୍ରସନ୍ନା। ଆପଣମାନେ ଅନୁରୋଧ କରିଛନ୍ତି ଆଜକା ଅର୍ଜୁନ କଥାଚିତ୍ର ଗୀତ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସବୀର କୁମାର। ଶୁଣି ଦେଉଛି ବନ୍ଧୁ ଆପଣମାନଙ୍କ ଅନୁରୋଧର ଗୀତ।

ଏଥର କଥା ଚିତ୍ର ରାଜା, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଆଲକା ଆକନିକ୍। ଶୁଣିବାକୁ ଚିଠି ଲେଖିଛନ୍ତି ଆୟତପୁର କରିଲୋପାଟଣା କେନ୍ଦ୍ରାପଡ଼ାରୁ ଅଞ୍ଜଳି ମହାରଣା। ପହଞ୍ଚି ଦେଉଛି ଭଉଣୀ ଆପଣ ଚାହିଁଥିବା ଗୀତଟି।

ପରବର୍ତ୍ତୀ ଚିଠିଟି ଆସିଛି ଛତିଶଗଡ଼ ଭାଟପଡ଼ା ଦନ୍ତରିଙ୍ଗି ଗ୍ରାମରୁ। ଲେଖିଛନ୍ତି ଦ୍ୱାରିକା ପ୍ରସାଦ ବର୍ମା, କିଶୋର କୁମାର ବର୍ମା, ଦୀପକ କୁମାର ବର୍ମା ଏବଂ ଜ୍ଞାନେନ୍ଦ୍ର କୁମାର ବର୍ମା। ଏବଂ ଏହି ଚିଠିରେ ଆପଣମାନେ ହେଲେ ପାଥପୁର ରଇପୁର ଯାଜପୁରରୁ ପଞ୍ଚାନନ ମଲ୍ଲିକ, ରୂପା, ରୋଜି, ବେବି, ଲିପି, ଲିପ୍ସା, ବେନି, ହାପି, ଭିପି, ବଣ୍ଟି, ଆକାଶ, ବିକାଶ, ସୌମ୍ୟ ଏବଂ ବରୁଣ। ଆପଣମାନେ ପସନ୍ଦ କରିଛନ୍ତି ସଲାମି କଥାଚିତ୍ରରେ ଆଶା ଭୋସଲେ ଏବଂ କୁମାର ସାନୁଙ୍କୁ ଶୁଣିବା ପାଇଁ। ଶୁଣି ଦେଉଛି ବନ୍ଧୁ ଆପଣମାନଙ୍କ ମନପସନ୍ଦର ଗୀତ।

ଆଜି ତ ସମୟ ହୋଇଯାଇଛି ବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ପୁଣି ଭେଟ ହେବ ଠିକ ଏହି ଦିନ ଏହି ସମୟରେ। ଭଲରେ ଥାଆନ୍ତୁ, ସୁସ୍ଥ ଥାଆନ୍ତୁ।

ପ୍ରଧାନ ଏବଂ ରାଜ୍ୟରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ସମାଚାର ମୁଖ୍ୟାଂଶ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ରାତି 1:07 ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05, ଅନୁଚିନ୍ତା 6:35, ଉପସ୍ଥାପନା ବୀରେନ୍ଦ୍ର କୁମାର ପଣ୍ଡା। ଆମର ସ୍ୱାସ୍ଥ୍ୟ 7:10, ଏଥିରେ ଶୁଣିବା ଆଲୋଚନା ଶିଶୁଟିର ମୁଣ୍ଡ ବଡ଼ ହୋଇଥିଲେ, ଆଲୋଚନା କରିବେ ଡାକ୍ତର ଦୁର୍ଯ୍ୟୋଧନ ସାମଲ। କଥିକା 7:35, ଏଥିରେ ବିଷୟ ରହିଛି ନିଃସଙ୍ଗତାର ନିରବ ନିବେଦନ, ଆଲୋଚକ ଡକ୍ଟର ପ୍ରସନ୍ନ କୁମାର ବରାଳ। ସଜଫୁଲ 7:40 ପରିବେଷଣ କରିବେ କୁମକୁମ ମିଶ୍ର ଏବଂ ସୁନୀଲ କୁମାର ମଲ୍ଲିକ, ସଙ୍ଗୀତ ପ୍ରଦୀପ କୁମାର ରାଉତ। ଦିନ 10:00 ପ୍ରଚାର କରିବୁ ନାଟକ ମାଧବୀ ଲତା, ରଚନା ସୁକାମିନୀ ନନ୍ଦ, ପ୍ରଯୋଜନା ଭଗବାନ ମହାନ୍ତି। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ, କିନ୍ତୁ ଆମର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି 5:55। ଆଜି ପାଇଁ ବିଦାୟ ନେଉଛୁ, ଶୁଭରାତ୍ରି, ଜୟ ହିନ୍ଦ।
1: ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ପ୍ରୀତିନନ୍ଦା ରାଉତରାୟ, ଶିଳ୍ପୀଙ୍କ କଣ୍ଠରେ ଗୌରହରି ଦଳାଇଙ୍କ ରଚନା। ଦୂରିତ ନାସିନୀ ମାଗଦନୁଜ ଦଳିନୀ ଚରଣୀ ଶରଣ ଦିଅ ନମୁ ନାରାୟଣୀ।

ବନ୍ଦିନୀର ପରବର୍ତ୍ତୀ ଭକ୍ତିଗୀତ ପ୍ରେମଲତା ସାମଲଙ୍କ ରଚନାରୁ ପ୍ରଥମ ଅରୁଣ ପ୍ରଥମ ସକାଳେ ପ୍ରଥମ ପ୍ରଣତି କ୍ଷୀନ ଚରଣ ଯୁଗଳ ପ୍ରୀତି ପିୟୁଷକୁ ଆହେ ମୋର ଭଗବାନ। କଣ୍ଠ ତାନସିନ ସିଂହ।

କିଭୁଲିବି ତାଙ୍କ ଗୁଣ ହେ କିଭୁଲିବି ତାଙ୍କ ଗୁଣ ବଖାଣି ବସିଲେ ସବୁ ଗୁଣଯାକ ରାତିଟା ପାହି ପଜାଣ। ରାଜଶ୍ରୀ ରଥଙ୍କ କଣ୍ଠରେ ରବିନାରାୟଣ ସେନାପତିଙ୍କ ରଚନା।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ନବକିଶୋର ମିଶ୍ର। ଦେଖୁ ଦେଖୁ ସରି ଯାଉଛି ମନ ବସି ଭାଳୁ ଥାକିରି, ତୁଣ୍ଡେ ଗୋବିନ୍ଦ ନାମ ଧରି ତୁ ଦଣ୍ଡେ ହେଲେ ତୁହିରେ। ଗୋରୁଚରଣ ଅଧିକାରୀଙ୍କ ରଚନା।

ଲୋ କୋଇଲି କଳାଶ୍ରୀ ମୁଖକୁ ମୁଁ ପୋଛଇ କେବେ ପାଦ ତଳେ ଠାବ ଦେବୀ ରମାସାଇଁ। ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ରଚନାରେ କଣ୍ଠଦାନ କରିଛନ୍ତି ନିୟତି ଅଧିକାରୀ।

ରାମ ରାଘବ ହେ କେବେ ତୁମ୍ଭ ଦୟା ହେବ, ଆହେ ରଘୁପତି ତୁମ୍ଭର ମୂରତି କେବେ ଏ ଜୀବ ଦିନ ଦେଖିବ। ପ୍ରଭାକର ପାଣିଗ୍ରାହୀଙ୍କ ରଚନାରୁ ଆଜିର ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ ସମବେତ କଣ୍ଠରେ।

ମହାଭାରତର ଖଳନାୟକ ମହାମାନୀ ଦୁର୍ଯ୍ୟୋଧନ ଭଗବାନ ଶ୍ରୀକୃଷ୍ଣଙ୍କୁ ଥରେ କହିଥିଲେ, ଜାନାମି ଧର୍ମ ନଚମେ ପ୍ରବୃତ୍ତି, ଜାନାମି ଅଧର୍ମ ନଚମେ ନିବୃତ୍ତି, ତୋୟା ହୃଷିକେଶ ହୃଦି ସ୍ଥିତେନ ଯଥା ନିଯୁକ୍ତୋସି ତଥା କରୋମି। ଆମ୍ଭେମାନେ ସମସ୍ତେ ପ୍ରାୟ ଦୁର୍ଯ୍ୟୋଧନଙ୍କର ପନ୍ଥା ଗ୍ରହଣ କରିବାକୁ ଆଗ୍ରହୀ। ମଣିଷ ମାତ୍ରେ ହିଁ ପ୍ରବୃତ୍ତିର ଦାସ। ମନ ଇନ୍ଦ୍ରିୟ ଯାହା ଇଚ୍ଛା କରିବେ ତାହା ପୂରଣ କରିବାକୁ ଆମେ ଆଗଭର ହୋଇ ବାହାରିପଡ଼ୁ। ତାଦ୍ୱାରା ଆମେ ଧର୍ମ ମାର୍ଗରେ ଯାଉଛୁ କି ଅଧର୍ମ ମାର୍ଗରେ ଯାଉଛୁ ତାହା ବିଚାର କରିନଥାଉ। ଆବଶ୍ୟକ ପଡ଼ିଲେ ଦୋଷ ଦେଉ ଭଗବାନଙ୍କୁ। ଭଗବାନ ଆମ ହୃଦୟ କନ୍ଦରରେ ବସି ରହିଛନ୍ତି। ସେ ଯାହା ନିର୍ଦ୍ଦେଶ ଦେଉଛନ୍ତି ଆମେ ସେହି ଅନୁଯାୟୀ କାମ କରୁଛୁ। ଆମେ କେବେ ହେଲେ ଚିନ୍ତା କରୁନାହୁଁ ଯେ ଭଗବାନ କେବଳ ମନର କାମନା ପୂରଣ କରିବାକୁ କହୁଛନ୍ତି ନା ତା ସହିତ ବିବେକକୁ ପଚାରିବାକୁ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି। ବିବେକକୁ ପଚାରି କାମ କଲେ କେହି କେବେ ଅଧର୍ମ ମାର୍ଗରେ ଯାଇପାରିବ ନାହିଁ। ମନକୁ ପଚାରି କାମ କଲେ ଭୁଲରୁ ରକ୍ଷା ପାଇବା ପାଇଁ ମନ ଆଉ କେତେକ ତର୍କଣାକୁ ଆଣି ରକ୍ଷା କରିବା ପାଇଁ ଚେଷ୍ଟା କରିବ। ଏ ସମ୍ପର୍କରେ ଏକ ସୁନ୍ଦର କାହାଣୀ ରହିଛି। ପୂର୍ବକାଳରେ କାଶୀନଗରରେ ଜଣେ ପଣ୍ଡିତ ବ୍ରାହ୍ମଣ ବାସ କରୁଥିଲେ। ବହୁ ଶାସ୍ତ୍ର ଅଧ୍ୟୟନ କରିଥିବାରୁ ପାଣ୍ଡିତ୍ୟ ନେଇ ତାଙ୍କର ଅଭିମାନ ରହିଥିଲା। ତାଙ୍କର ଗୋଟିଏ ସୁନ୍ଦର ଫଳ ବଗିଚା ଥିଲା। ପ୍ରତିଦିନ ଅପରାହ୍ନରେ ପଣ୍ଡିତେ ବଗିଚାକୁ ବୁଲିବାକୁ ଯାଉଥିଲେ। ବାଟରେ ଯାଉଥିବା ବାଟୋଇମାନେ ବଗିଚାଟି ଫୁଲ ଫଳରେ ଭରା ଦେଖି ପଣ୍ଡିତଙ୍କର ପ୍ରଶଂସା ନ କରି ରହିପାରୁନଥିଲେ। ପ୍ରଶଂସା ଶୁଣି ପଣ୍ଡିତଙ୍କର ଛାତି କୁଣ୍ଢେମଟ ହୋଇଯାଉଥିଲା। ପ୍ରଶଂସାକାରୀକୁ ପାଖକୁ ଡାକି ସେ ଆଙ୍ଗୁଠି ଦେଖାଇ କହୁଥିଲେ, ଇଏ ଯେଉଁ ସେଉ ଗଛଗୁଡ଼ିକ ଦେଖୁଛ ମୁଁ କାଶ୍ମୀରରୁ ଆଣିଛି। ଇଏ ଆମ୍ବ ଗଛ ସବୁ ଦାକ୍ଷିଣାତ୍ୟରୁ ବାଛି ବାଛି ଆଣିଛି। ଦିନକର କଥା, ସଞ୍ଜ ନଇଁ ଆସୁଛି। ପଣ୍ଡିତେ ଦେଖିଲେ ବଗିଚାର ବାଡ଼ ଭାଙ୍ଗି ଗୋଟିଏ ଓଲେଇ ଗାଈ ବଗିଚାରେ ପଶିଲା। ପଣ୍ଡିତେ କ୍ରୋଧାନ୍ୱିତ ହୋଇଗଲେ। ପାଖରେ ପଡ଼ିଥିବା ଏକ ବାଉଁଶ ଠେଙ୍ଗା ଧରି ଗୋଡ଼େଇଲେ ଏବଂ ଗାଈଟି କଣ୍ଟା ବାଡ଼ରେ ଛନ୍ଦି ହୋଇଯିବା ଅବସ୍ଥାରେ ତା ପିଠିରେ ଜୋରରେ ପ୍ରହାର କରି କହୁଥାନ୍ତି, ଆଉ ଦିନେ ମୋ ବଗିଚାକୁ ଆସିବୁ ତ ତୋତେ ମାରୁ ମାରୁ ମାରିଦେବି। ସତକୁ ସତ ଗାଈଟି ତଳେ ପଡ଼ିଗଲା, ତାର ପ୍ରାଣବାୟୁ ଉଡ଼ିଗଲା। ପଣ୍ଡିତେ ଏପାଖ ସେପାଖ ଦେଖିଲେ, କୁଆଡ଼େ କେହି ଲୋକବାକ ନାହାନ୍ତି। ମଲା ଗାଈଟିକୁ ଘୋଷାରି ଘୋଷାରି ନେଇ ବଗିଚାରେ ଖୋଳାଯାଇଥିବା ଏକ ଗାତରେ ପକାଇ ଦେଇ ଏବଂ ଫାଉଡ଼ା ଆଣି ତା ଉପରେ ମାଟି ଘୋଡ଼େଇ ଦେଲେ। ଆପଣା ହାତରେ ଗାଈଟିକୁ ମାରିଛନ୍ତି, ଗୋହତ୍ୟା ପାପ କଥା ତାଙ୍କ ମନକୁ ଆସିଗଲା। ଶାସ୍ତ୍ରରୁ ଆପ୍ତବାକ୍ୟ ଉଦ୍ଧାର କରି କହିଲେ, ଗାଈକୁ ମୋ ହାତ

ମାରିଛି। ହସ୍ତର ଦେବତା ହେଉଛନ୍ତି ଇନ୍ଦ୍ର, ତେଣୁ ଗୋହତ୍ୟା ଦୋଷ ଲାଗିବ ଇନ୍ଦ୍ର ଦେବତାଙ୍କୁ। ସଙ୍ଗେ ସଙ୍ଗେ ଇନ୍ଦ୍ର ଦେବତା ମଣିଷ ରୂପରେ ସେଠାରେ ଉଭା ହୋଇ ବ୍ରାହ୍ମଣଙ୍କୁ ପ୍ରଶଂସା କରି କହିଲେ, ପଣ୍ଡିତ ମହାଶୟ, ଏତେ ସୁନ୍ଦର ବଗିଚା କିଏ କରିଛି? ଏତେ ସୁନ୍ଦର ଫୁଲ ଫଳ ଗଛ କିଏ ଲଗେଇଛି? ପଣ୍ଡିତେ ଗୋହତ୍ୟା କଥା ଭୁଲିଯାଇ ଆନନ୍ଦ ଗଦଗଦ ହୋଇଗଲେ ଏବଂ କହିଲେ, ଆଉ କିଏ କରିବ? ମୁଁ କରିଛି। ମୋର ଏ ହାତରେ ମୁଁ ବଗିଚାର ସବୁ ଗଛ ଆଣିଛି ଏବଂ ଏଠାରେ ମଧ୍ୟ ଲଗେଇଛି। ଏଥର ଇନ୍ଦ୍ର ଦେବତା ନିଜ ରୂପରେ ଉଭା ହୋଇ କହିଲେ, ଗଛ ଲଗାଇଛି ତୁମ ହାତ, ବଗିଚା ତିଆରି କରିଛି ତୁମ ହାତ, ବାହା ବାହା ନବ ତୁମେ, ଆଉ ଗାଈକୁ ମାରିଛି ତୁମ ହାତ, ଗୋହତ୍ୟା ଦୋଷରେ ଭାଗି ହେବେ ଇନ୍ଦ୍ର ଦେବତା ନା? ବାହ ପଣ୍ଡିତେ, ତୁମ ଧର୍ମ ଅଧର୍ମ ପ୍ରବୃତ୍ତି ନିବୃତ୍ତି ସବୁ ଧରା ପଡ଼ିଗଲା।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶଙ୍କର୍ଷଣ ମଙ୍ଗରାଜ, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 26ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଦ୍ୱାରକାରୁ ଫେରି ଅର୍ଜୁନ ଶୋକରେ ଭାଙ୍ଗି ପଡ଼ୁଥିଲେ। ଯୁଧିଷ୍ଠିର ବାରମ୍ବାର ପଚାରିବା ପରେ ଶ୍ରୀକୃଷ୍ଣଙ୍କ ଦେହ ଛାଡ଼ିବା କଥା କହିଲେ। ଶ୍ରୀହରିଙ୍କ ବିୟୋଗରେ ସବୁଆଡ଼ ହତଶ୍ରୀ। ଶ୍ରୀକୃଷ୍ଣଙ୍କ କୁଟୁମ୍ବମାନେ କୁଶସ୍ଥଳ ଛାଡ଼ି ଏରକାର ବଣରେ ପଶି ସୁରାପାନ କଲେ। ନିଶାରେ ଘାରି ହୋଇ ପରସ୍ପର ପିଟାପିଟି ହୋଇ ମଲେ। ଶ୍ରୀକୃଷ୍ଣଙ୍କ ବିୟୋଗ ସମ୍ବାଦ ପାଇ ମାତା କୁନ୍ତି ପ୍ରାଣ ହାରିଲେ, ଗୋବିନ୍ଦଙ୍କ ପାଦରେ ଲୀନ ହୋଇଗଲେ। ଶ୍ରୀକୃଷ୍ଣଙ୍କ ଧରା ଛାଡ଼ିବା ପରେ ପୃଥିବୀକୁ କଳି ମାଡ଼ି ଆସିଲା। ପରୀକ୍ଷିତଙ୍କୁ ରାଜଗାଦିରେ ବସାଇ ଯୁଧିଷ୍ଠିର ମୋକ୍ଷ ପ୍ରାପ୍ତି ପାଇଁ ଉତ୍ତର ଦିଗରେ ଚାଲିଲେ।

ଶୁଣିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 26ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଶୈଳଭମ ମହାପାତ୍ର, କେଶବଚନ୍ଦ୍ର ସାହୁ ଏବଂ ତୃପ୍ତି ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ଷ ସାରା ଭେଣ୍ଡି ଲଗାଯାଇପାରିବ। ଉନ୍ନତ କିସମ ବିହନ ଲଗାନ୍ତୁ, ଯଥା ଉତ୍କଳ ଗୌରବ, ଅର୍କ ଅନାମିକା, ଉପହାର, ପର୍ବାଣୀ କ୍ରାନ୍ତି ଏବଂ ହାଇବ୍ରିଡ୍ ଜାତୀୟ ବର୍ଷା, ବିଜୟ, ବିଶାଳ, ତାରା, ଆଧୁନିକ, ଅତ୍ୟାଧୁନିକ, ସୁପ୍ରିୟ ମଧ୍ୟ ଲଗାଇପାରିବେ। କିସମ ଅନୁସାରେ ଉନ୍ନତ କିସମ ପ୍ରତି 5-7 କିଲୋଗ୍ରାମ ଓ ଶଙ୍କର ଜାତୀୟ ପାଇଁ 1250-1500 ଗ୍ରାମ ବିହନ ଦରକାର ହୁଏ। ଶେଷଗଡ଼ ଚାଷ ବେଳେ ଏକର ପ୍ରତି 10 ଶଗଡ଼ ଗୋବର ଖତ, 45 କିଲୋଗ୍ରାମ ଯବକ୍ଷାରଜାନ, 25 କିଲୋଗ୍ରାମ ଫସ୍ଫରସ ସାର ଓ 30 କିଲୋଗ୍ରାମ ପଟାସ ସାର, ଶଙ୍କର ଜାତୀୟ ପାଇଁ 20-25 ଗାଡ଼ି ସଢ଼ା ଗୋବର ଖତ, 80 କିଲୋଗ୍ରାମ ଯବକ୍ଷାରଜାନ ସାର, 40 କିଲୋଗ୍ରାମ ଫସ୍ଫରସ ସାର ଓ 40 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ଗଛକୁ ଗଛ 45 ସେଣ୍ଟିମିଟର ବ୍ୟବଧାନରେ ଭେଣ୍ଡି ମଞ୍ଜି ପୋତନ୍ତୁ। ଜମି ପ୍ରସ୍ତୁତି କରି ନିଗିଡ଼ା ଢିପ ଜମିମାନଙ୍କରେ ହେକ୍ଟର ପ୍ରତି 25 କିଲୋଗ୍ରାମ ମୁଗ ଓ ବିରି, 15-20 କିଲୋଗ୍ରାମ ହରଡ଼ କିମ୍ବା 20 କିଲୋଗ୍ରାମ ବରୁଗୁଡ଼ି ବିହନ ବୁଣନ୍ତୁ। ହରଡ଼ରେ ଧାଡ଼ିକୁ ଧାଡ଼ି 45-60 ସେଣ୍ଟିମିଟର ଓ ମଞ୍ଜିକୁ ମଞ୍ଜି 20 ସେଣ୍ଟିମିଟର ଓ ମୁଗ ବିରି ଫସଲରେ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ଏବଂ ବରଗୁଡ଼ିରେ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 15 ସେଣ୍ଟିମିଟର ବ୍ୟବଧାନରେ ରଖିବା ଆବଶ୍ୟକ। ବୁଣିବା ପୂର୍ବରୁ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନର 7 ଦିନ ପରେ ନିର୍ଦ୍ଦିଷ୍ଟ ଜୀବାଣୁ କଲଚର ଗୋଳାଇ ଛାଇରେ ଶୁଖାଇ ସନ୍ଧ୍ୟା ସମୟରେ ବିହନ ବୁଣନ୍ତୁ। ହେକ୍ଟର ପ୍ରତି 20 କିଲୋଗ୍ରାମ ଯବକ୍ଷାରଜାନ ସାର, 40 କିଲୋଗ୍ରାମ ଫସ୍ଫରସ ସାର, 40 କିଲୋଗ୍ରାମ ପଟାସ ସାର ବୁଣିବା ସମୟରେ ପ୍ରୟୋଗ କରନ୍ତୁ। ସଦାସର୍ବଦା ଅନୁମୋଦିତ କିସମର ବିହନ ବ୍ୟବହାର କରନ୍ତୁ। ପ୍ରାଣୀମାନଙ୍କର ଅଂଶୁଘାତ ପାଇଁ ସତର୍କ ଓ ସାବଧାନ ରୁହନ୍ତୁ। ପ୍ରଚୁର ପରିମାଣର ଥଣ୍ଡା ପାଣି ସେମାନଙ୍କୁ ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ଶଙ୍କର ଜାତୀୟ ଗାଈ ଓ ମହିଷିକୁ ଦିନକୁ ଥରେ କିମ୍ବା 2 ଥର ଗାଧୋଇ ଦିଅନ୍ତୁ। ଖାଦ୍ୟରେ 30 ଗ୍ରାମ ଖଣିଜ ଲବଣ ମିଶାଇ ପ୍ରତ୍ୟେକ ଦିନ ଖାଇବାକୁ ଦିଅନ୍ତୁ। ଦିନ 10ଟା ପରେ ଗୋରୁଙ୍କୁ ବାହାରକୁ ଚରିବା ପାଇଁ ଛାଡ଼ନ୍ତୁ ନାହିଁ। ବର୍ଷା ଋତୁରେ ସାହାଣ ଓ ବଜବଜିଆ ରୋଗ ଅଧିକ ହୋଇଥାଏ, ତେଣୁ ବର୍ଷା ପୂର୍ବରୁ ସମସ୍ତ ଗାଈ, ବଳଦ ଓ ମହିଷିମାନଙ୍କୁ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ସାହାଣ, ବଜବଜିଆ ଓ ଫାଟୁଆ ରୋଗର ଟିକା ଦିଅନ୍ତୁ। ଦାନାକୁ ଯଥାସମ୍ଭବ ସନ୍ଧ୍ୟା ସମୟରେ ଦେବାକୁ ଚେଷ୍ଟା କରନ୍ତୁ। ଏହି ସମୟରେ ଛେଳି ଓ ମେଣ୍ଢାଙ୍କୁ ଥଣ୍ଡା ପରିବେଶରେ ରଖନ୍ତୁ। ଦିନ 10ଟା ପରେ ପଡ଼ିଆକୁ ଚରିବାକୁ ଛାଡ଼ନ୍ତୁ ନାହିଁ। ଯଥେଷ୍ଟ ପରିମାଣର ପିଇବା ପାଣି ଯୋଗାଇ ଦିଅନ୍ତୁ। ପିପିଆର୍ ଟିକା, ଏଣ୍ଟରଟକ୍ସିମିଆ ଓ ଛେଳି ବସନ୍ତ ଟିକା ଦିଅନ୍ତୁ। ପ୍ରତ୍ୟେକ ଦିନ 5-10 ଗ୍ରାମ ଖଣିଜ ଲବଣ ମିଶ୍ରଣ ଖାଇବାକୁ ଦିଅନ୍ତୁ। ଛେଳି ଓ ମେଣ୍ଢାମାନେ ଦିନସାରା ଚରିଲେ ମଧ୍ୟ ଏହି ମାସରେ ଯଥେଷ୍ଟ ପରିମାଣର ଘାସ ପାଆନ୍ତି ନାହିଁ, ତେଣୁ ପ୍ରତି ଛେଳି ବା ମେଣ୍ଢାକୁ ଓଜନ ହିସାବରେ ଦିନକୁ 100-200 ଗ୍ରାମ ଦାନା ଦିଅନ୍ତୁ। ଧାନ ଚାଷ କରିବା ପୂର୍ବରୁ ଜମିକୁ ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରନ୍ତୁ ଓ ମଇ ଦେଇ ସମତୁଲ କରନ୍ତୁ। ଶେଷଗଡ଼ ଚାଷ ବେଳେ ହେକ୍ଟର ପ୍ରତି 10 ଗାଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ଛଟାବୁଣା କରି ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ଅଥବା ଲଙ୍ଗଳ ସିଆରରେ 2-3 ସେଣ୍ଟିମିଟର ଗଭୀରରେ ଧାନ ବୁଣି ଖତ ଓ ମାଟି ମିଶାଇ ଘୋଡ଼ାଇ ଦିଅନ୍ତୁ। ତଳିପତ୍ର ଫିଟିଗଲେ ତଳିପଟିରେ ଧୀରେ ଧୀରେ ଜଳର ସ୍ତର ବୃଦ୍ଧି କରନ୍ତୁ। ଗଜା ହେବା ପାଇଁ ମାଟିରେ ଯଥେଷ୍ଟ ବତର ଥାଇ ଧାନ ବିହନ ବୁଣନ୍ତୁ। ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବରଗୁଡ଼ି, ହରଡ଼, ବିରି, ମାଣ୍ଡିଆ, ଚିନାବାଦାମ, ଜଡ଼ା ଓ କନ୍ଦମୂଳ ଇତ୍ୟାଦି ଚାଷ କରନ୍ତୁ। ମରୁଡ଼ି ସହଣୀ ଥିବା ଗଭୀର ଚେର, ଶୀଘ୍ର ବୃଦ୍ଧି ଓ ସ୍ୱଳ୍ପ ଅବଧି କିସମ ନିର୍ବାଚନ କରନ୍ତୁ।

0: ଫସଲର ସଙ୍କଟ ଅବସ୍ଥାରେ ଜଳସେଚନ ପାଇଁ ବର୍ଷା ପାଣିକୁ ସଞ୍ଚୟ କରି ରଖନ୍ତୁ। ଗଡ଼ାଣିଆ ଜମିରେ ଗଡ଼ାଣିର ବିପରୀତ ଦିଗରେ ହୁଡ଼ା ଓ ନାଳି ଅଦଳବଦଳ କରନ୍ତୁ, ଯଦ୍ୱାରା ମାଟିରେ ଅଧିକ ବର୍ଷା ପାଣି ସଞ୍ଚିତ ହୋଇପାରିବ। ଖରାଟିଆ ଚାଷ ନିଶ୍ଚିତ ଭାବେ କରନ୍ତୁ, ଏହାଦ୍ୱାରା ରୋଗପୋକ ଓ ଘାସ ଦମନ କରାଯାଇପାରିବ ଏବଂ ଫସଲ ଶୀଘ୍ର ବୁଣାଯାଇପାରିବ। ଅମ୍ଳ ମାଟିରେ ଚୂନ ଓ କାଗଜକଳ ମଇଳା ଇତ୍ୟାଦି ପ୍ରୟୋଗ କରି ମୃତ୍ତିକା ସଂଶୋଧନ କରନ୍ତୁ।
1: ଦୁଇ ମିନିଟ୍ରେ ପ୍ରଚାର କରିବ ଦାସକାଠିଆ ଗୀତ ପରିବେଷଣ କରିଛନ୍ତି ଗୋପାଳ ଚନ୍ଦ୍ର ସେଠ ଏବଂ ସାଥୀ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ ରାତି 10:30। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା,
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଶ୍ୱାସ ରୋଗର ହୋମିଓପାଥି ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅକ୍ଷୟ କୁମାର ମିଶ୍ର।
3: ଶ୍ୱାସ ବା ଆଜମା ଗୋଟିଏ ଫୁସ୍ଫୁସର ରୋଗ, ଯେଉଁଥିରେ ରୋଗୀଙ୍କର ଶ୍ୱାସନଳୀ ପ୍ରଦାହ ବା ଇନ୍ଫ୍ଲାମେସନ ଯୋଗୁଁ ଫୁଲିଯାଇ ଶ୍ୱାସପଥକୁ ସଂକୀର୍ଣ୍ଣ କରିଦେଇଥାନ୍ତି, ଯାହାଫଳରେ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭୂତ ହୁଏ, ଶ୍ୱାସ ସମ୍ପୂର୍ଣ୍ଣ ହୋଇପାରେ ନା ଏବଂ କାଶ ଧଇଁସଇଁ ହେବା ବା ଯାହାକୁ ଆମେ କହୁଛୁ ହ୍ୱିଜିଂ ଏବଂ ଛାତିରେ ଚାପି ହେବା ପରି ଅନୁଭବ ହୁଏ। ରୋଗୀଙ୍କଠାରେ ବାରମ୍ବାର ଏହିସବୁ ଲକ୍ଷଣ ବା ଏଥିରୁ କିଛି ଲକ୍ଷଣ ପ୍ରକାଶ ପାଇଥାଏ। ମୁଖ୍ୟତଃ ଆଟୋପି ଏବଂ ଆଲର୍ଜି ଯୋଗୁଁ ଏ ରୋଗ ହୋଇଥାଏ। କେତେକ କ୍ଷେତ୍ରରେ ବଂଶାନୁକ୍ରମିକ ବା ଆନୁବଂଶିକ ସୂତ୍ର ଭାବରେ ଏହା ହୋଇଥାଏ। ଏ କ୍ଷେତ୍ରରେ ରୋଗୀର ଶରୀର କେତେକ ସାଧାରଣ ପଦାର୍ଥ ଯାହାକୁ ଆମେ ଆଲର୍ଜେନ୍ କହିଥାଉ, ତା ବିରୁଦ୍ଧରେ ଆଇଜିଇ ବା ଇମ୍ୟୁନୋଗ୍ଲୋବୁଲିନ୍ ଇ ଆଣ୍ଟିବଡି ତିଆରି କରେ। ଏହି ପ୍ରକାର ରୋଗ ସାଧାରଣତଃ ପିଲା ବୟସରୁ ହୋଇଥାଏ ଏବଂ ରୋଗୀଙ୍କର ନିଜର ବା ପରିବାରରେ ଏକ୍ଜିମା, ଅଗିଆବାତ କିମ୍ବା ଆଲର୍ଜି ଜନିତ ଛିଙ୍କ ଇତ୍ୟାଦିର ଇତିହାସ ଥାଏ। ଅନ୍ୟପକ୍ଷରେ କେତେକ କ୍ଷେତ୍ରରେ ଶ୍ୱାସନଳୀର ପ୍ରତିକ୍ରିୟା ଯୋଗୁଁ ମଧ୍ୟ ଶ୍ୱାସରୋଗ ହୋଇପାରେ। ଏବେ ଦେଖିବା କ'ଣ ସବୁ ଏହି ରୋଗକୁ ଉସ୍କାଇବାରେ ସାହାଯ୍ୟ କରିଥାନ୍ତି। ଶ୍ୱାସ ରୋଗୀଙ୍କଠାରେ ବିଶେଷ କରି ବାହାରର ଫୁଲର ପରାଗରେଣୁ, ଧୂଳି, ଧୂଆଁ, ବିଭିନ୍ନ ପ୍ରକାର ଘାସ, ଗଛ, ଗୁଳ୍ମ କିମ୍ବା ଘର ଭିତରେ ଥିବା ପୋଷା ପଶୁପକ୍ଷୀମାନଙ୍କର ଲୋମ ବା ପର, ଡଷ୍ଟ ମାଇଟ୍ସ, ବେଡ୍ ବଗ୍ ଇତ୍ୟାଦିଙ୍କର ସମ୍ପର୍କରେ ଆସିଲେ ଶ୍ୱାସକଷ୍ଟ ପ୍ରକାଶିତ ହୋଇଥାଏ। ପୁଣି କେତେ ପ୍ରକାରର ଔଷଧ, ଥଣ୍ଡା, ଫ୍ଲୁ ପରି ରୋଗ, ରାସାୟନିକ ପଦାର୍ଥରୁ ନିର୍ଗତ ଧୂମ, ଥଣ୍ଡା ପବନ, ମେଘୁଆ ପାଗ, ଅତି ଶୁଷ୍କ ପାଗ ଇତ୍ୟାଦି ମଧ୍ୟ ଏହି ରୋଗକୁ ପ୍ରକାଶିତ ହେବାରେ ସାହାଯ୍ୟ କରିଥାନ୍ତି। ଆମେ ଏବେ ଆଲୋଚନା କରିବା ଶ୍ୱାସରୋଗ ନ ହେବା ପାଇଁ କ'ଣ କରାଯାଇପାରେ। ପ୍ରାଥମିକ ପ୍ରତିଷେଧକ ଭାବରେ ରୋଗୀ ଏବଂ ତାଙ୍କର ପରିବାରର ସଦସ୍ୟମାନେ ଏହି ରୋଗ ସମ୍ପର୍କରେ ବୁଝିବା ଆବଶ୍ୟକ। ରୋଗୀ ତାଙ୍କର ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରିବେ, ନିୟମିତ ସୁଷମ ଖାଦ୍ୟ, ଏକ୍ସରସାଇଜ୍, ଯୋଗ ପ୍ରାଣାୟାମ କରିବେ, ନିଜର ଓଜନ ବଢ଼ିବାକୁ ଦେବେ ନାହିଁ। ଶିଶୁମାନଙ୍କୁ ମାତୃସ୍ତନ୍ୟପାନ କରାଇବେ, କାରଣ ଶିଶୁମାନଙ୍କୁ ଯେଉଁମାନେ ମାତୃସ୍ତନ୍ୟପାନ କରାଯାଏ ସେମାନଙ୍କ କ୍ଷେତ୍ରରେ ଆଜମା କମ୍ ଦେଖାଯାଏ। ଦ୍ୱିତୀୟ ସ୍ତରର ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ଆଲର୍ଜେନ୍ଠାରୁ ଦୂରରେ ରହିବା, ଯେମିତିକି କାର୍ପେଟ୍, ରୁମୁରୁମିଆ ଖେଳନା, ଖୋଲା ବହି ଥାକ, ଧୂମପାନ, ରାସାୟନିକ ସ୍ପ୍ରେ ଯେମିତିକି ବଡି ସ୍ପ୍ରେ ଇତ୍ୟାଦି ବା ଆଲର୍ଜିକ୍ ଖାଦ୍ୟ ସବୁ, ମଶା ଧୂଆଁ ଇତ୍ୟାଦିଠାରୁ ନିଜକୁ ଦୂରରେ ରଖିବା। ତୃତୀୟ ସ୍ତରର ପ୍ରତିଷେଧକ ସ୍ୱରୂପ ନିଜର ବାସଗୃହ ଚତୁଃପାର୍ଶ୍ୱ ପରିଷ୍କାର ରଖିବା, ସାମାଜିକ ସ୍ତରରେ ବାୟୁ ପ୍ରଦୂଷଣ ରୋକିବା, ଏସବୁଗୁଡ଼ିକ ଫଳପ୍ରଦ ହୋଇଥାଏ। ରୋଗୀଙ୍କର ଚିକିତ୍ସା ପାଇଁ ଶିକ୍ଷିତ ରେଜିଷ୍ଟ୍ରିଭୁକ୍ତ ଚିକିତ୍ସକଙ୍କର ପରାମର୍ଶ ସର୍ବଦା ଆବଶ୍ୟକ। ତେବେ ସାଧାରଣ ଲୋକ ଜାଣିବା ପାଇଁ ହୋମିଓପାଥିକ ଚିକିତ୍ସା ସମ୍ବନ୍ଧରେ ଆମେ ସାମାନ୍ୟ ଆଲୋଚନା କରିବା। ହୋମିଓପାଥିକ ଚିକିତ୍ସା ପଦ୍ଧତିରେ ଶ୍ୱାସରୋଗକୁ ଦୁଇ ପର୍ଯ୍ୟାୟରେ ଚିକିତ୍ସା କରାଯାଇଥାଏ। ପ୍ରଥମଟି ହେଲା କନ୍ଷ୍ଟିଚ୍ୟୁସନାଲ ଚିକିତ୍ସା, ଯେଉଁଥିରେ କି ରୋଗୀଙ୍କର ଶାରୀରିକ ଗଠନ, ମାନସିକ ଲକ୍ଷଣ, ତାଙ୍କର ବିଭିନ୍ନ ଖାଦ୍ୟ ପ୍ରତି ଆଗ୍ରହ ଅନାଗ୍ରହ, ଜଳବାୟୁର ତାଙ୍କ ଉପରେ ପ୍ରଭାବ, ରୋଗର ଇତିହାସ, ରୋଗୀଙ୍କର ପୂର୍ବ ରୋଗର ଇତିହାସ, ପାରିବାରିକ ରୋଗର ଇତିହାସ, ଏହିସବୁଗୁଡ଼ିକୁ ବିଚାରକୁ ନେଇ ଗୋଟିଏ ଔଷଧ ନିର୍ବାଚନ କରାଯାଇଥାଏ। ଏହି ପ୍ରକାର ଔଷଧ ଦୀର୍ଘସ୍ଥାୟୀ ଫଳ ପ୍ରଦାନ କରେ ଏବଂ ଅନେକ କ୍ଷେତ୍ରରେ

0: ରୋଗ ମଧ୍ୟ ସମ୍ପୂର୍ଣ୍ଣ ଭଲ ହୋଇଯାଏ। ଏହି ପ୍ରକାର ଚିକିତ୍ସାରେ କାଲିକାର୍ପ, ମେଡୋରାଇନମ୍, ନାଟ୍ରମ୍ ସଲ୍ଫ, ସଲ୍ଫର୍, ନାଟ୍ରମ୍ ମ୍ୟୁର୍, କାଲକାରିଆ କାର୍ପ, ଫସ୍ଫରସ୍, ଟ୍ୟୁବରକୁଲିନମ୍, ଲାଇକୋପୋଡିୟମ୍, ସୋରାଇନମ୍, ଆର୍ସେନିକାଲ୍ପ ଇତ୍ୟାଦି ଔଷଧମାନ ପ୍ରୟୋଗ କରାଯାଇଥାଏ। ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସାରେ ରୋଗର ଉଗ୍ରତା ବା ଆକ୍ୟୁଟ୍ ଷ୍ଟେଜ୍ରେ ସେହି ସମୟର ଲକ୍ଷଣକୁ ଭିତ୍ତି କରି ଔଷଧ ନିର୍ବାଚନ କରି ପ୍ରୟୋଗ କଲେ ତୁରନ୍ତ ଶ୍ୱାସକଷ୍ଟ ଦୂର ହୋଇଯାଏ। ଏହିସବୁ ଔଷଧମାନଙ୍କ ମଧ୍ୟରୁ ଆକୋନାଇଟ୍, ସ୍ପଞ୍ଜିଆ, ହିପରସଲ୍ଫ, ଆର୍ସେନିକାଲ୍ପ, ଇପିକାକ୍, କାର୍ବୋଭେଜ୍, ନକ୍ସଭୋମ୍ ଇତ୍ୟାଦି ପ୍ରଧାନ। ଏତଦ୍ବ୍ୟତୀତ ବ୍ଲାଟା ଓରିଏଣ୍ଟାଲିସ୍, ଗ୍ରିଣ୍ଡେଲିଆ, ଏର୍ବସନ୍ତ, ସେନେଗା, ଆସ୍ପିରୋସ୍ପର୍ମା, ସାମ୍ବୁକସ ଇତ୍ୟାଦି ଔଷଧର ମୂଳ ଅର୍କ ବା ମଦର ଟିଙ୍କ୍ଚରରୁ ଗୋଟିଏ ବା ଦୁଇଟିରୁ ସାତ ଟୋପାରୁ ଦଶ ଟୋପା ଦୁଇ ଚାମଚ ଉଷୁମ ପାଣିରେ ମିଶାଇ ଦିନରେ ଚାରି ପାଞ୍ଚ ଥର ବ୍ୟବହାର ଦ୍ୱାରା ଶୀଘ୍ର ଶ୍ୱାସକଷ୍ଟରୁ ଉପଶମ ମିଳିଥାଏ। ତେବେ ସବୁ କ୍ଷେତ୍ରରେ ଚିକିତ୍ସକମାନଙ୍କୁ ପରାମର୍ଶ କରି ଚିକିତ୍ସା କରିବା ସର୍ବଥା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀମାଳା ହରିଚନ୍ଦନ। ନମସ୍କାର ଶ୍ରୋତାବନ୍ଧୁ, ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।

0: ଶ୍ରୋତା ବନ୍ଧୁ, ସକାଳୁ ସକାଳୁ ଖବରକାଗଜର ପୃଷ୍ଠା ଓଲଟାଇବାର ଅନୁଭବ ସମସ୍ତଙ୍କର ଅଛି। ତେବେ ପ୍ରତିଦିନ ଏହି ଖବରକାଗଜ ପୃଷ୍ଠା ଓଲଟାଇଲା ବେଳେ ଆପଣ ନିଶ୍ଚୟ ଦେଖିବାକୁ ପାଇବେ ମହିଳାମାନଙ୍କୁ ନେଇ କିଛି ନା କିଛି ଖବର। କେଉଁଠି ଖେଳରେ ଜିତିଛନ୍ତି, କେତେବେଳେ ବାଳକଙ୍କ ଅପେକ୍ଷା ବାଳିକାମାନେ ପରୀକ୍ଷା ଫଳରେ ଅଧିକ ସଫଳତା ହାସଲ କରିଛନ୍ତି, ସେହିପରି ପ୍ରଶାସନିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ତ ବିଜ୍ଞାନ ଗବେଷଣା, ସାହିତ୍ୟ, ସଂସ୍କୃତି, ସାମାଜିକ ସ୍ତରରେ କୃତିତ୍ୱ ହାସଲ କରି ରାଜ୍ୟ ପାଇଁ, ଦେଶ ପାଇଁ, ଜାତି ପାଇଁ ଗୌରବ ଆଣିଛନ୍ତି। ଏହାଛଡ଼ା ଆମେ ଆହୁରି ମଧ୍ୟ ମହିଳାମାନଙ୍କୁ ନେଇ ଖବରକାଗଜ ପୃଷ୍ଠାରେ କେତେକ ନକାରାତ୍ମକ କଥା ଦେଖିବାକୁ ପାଇଥାଉ, ଯେମିତିକି ଶିଶୁ କନ୍ୟା ଭ୍ରୂଣ ହତ୍ୟା, ମହିଳାମାନଙ୍କୁ ନିଜ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରିବା, ପରିବାର ଓ ସମାଜ ଦ୍ୱାରା ଅବହେଳିତ ହେବା, ଏମିତି ସବୁକିଛି। ତେବେ ଦେଶ ଏତେ ଆଗକୁ ଗଲାଣି, କିନ୍ତୁ ସବୁ ମହିଳା ସମାନ ସ୍ତର ଦେଇ ଏବେ ମଧ୍ୟ ଗତି କରିପାରୁ ନାହାନ୍ତି। ରହିଛି ଆକାଶ ପାତାଳ ଫରକ। ସେଥିପାଇଁ ଆମ ସରକାର ସମସ୍ତ ମହିଳାମାନଙ୍କୁ ସମାନ ଅଧିକାର ଦେବା, ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ନ କରିବା, ସେମାନଙ୍କୁ ଶକ୍ତିଶାଳୀ କରି ଦେଶର ପ୍ରଗତିରେ ସାମିଲ କରିବା ପାଇଁ କରିଛନ୍ତି ବିଭିନ୍ନ ଯୋଜନା। ତେବେ ଆଜି ପ୍ରଭାତରେ ସେହିସବୁ ଯୋଜନାଗୁଡ଼ିକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରନ୍ତି ଅଧ୍ୟାପିକା ଡକ୍ଟର ସୁଷମା ମିଶ୍ର।
1: ଜନସଂଖ୍ୟାର ଅଧା ହେଉଛନ୍ତି ମହିଳାମାନେ। ମହିଳା ଓ ପୁରୁଷ ଉଭୟଙ୍କ ଅବଦାନରେ ସମାଜ ହୁଏ ପରିପୁଷ୍ଟ, କିନ୍ତୁ ଦେଖାଯାଏ ଯେ ମହିଳାମାନେ ସାଧାରଣତଃ ଅଭାବଗ୍ରସ୍ତ, ଅଶିକ୍ଷିତ, ଅବହେଳିତ ଆଉ ନିଷ୍ପେଷିତ। ଏହି ବର୍ଗର ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ବହୁ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ବେଟି ବଚାଓ ବେଟି ପଢ଼ାଓ ଦ୍ୱାରା କନ୍ୟା ଭ୍ରୂଣ ହତ୍ୟା ରୋକିବା ଏବଂ ବାଳିକା ସାକ୍ଷର ସଂଖ୍ୟା ବୃଦ୍ଧି ପାଇଛି। ନାରୀ ଶିକ୍ଷା ହେଉଛି ପ୍ରକୃତରେ ନାରୀ ସଶକ୍ତିକରଣର ପ୍ରଥମ ଆଉ ପ୍ରଧାନ ମାଧ୍ୟମ। ମିଶନ ଶକ୍ତି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ବିଭିନ୍ନ ସ୍ୱରୋଜଗାର ଯୋଜନା ମହିଳାମାନଙ୍କୁ ସ୍ୱାବଲମ୍ବୀ କରୁଛି। ସେହିପରି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ କରାଯାଉଛି ମହିଳାମାନଙ୍କୁ। ଏହାଦ୍ୱାରା ମହିଳାମାନଙ୍କର ଆର୍ଥିକ ସ୍ଥିତି ସୁଧୁରିଛି ଆଉ କ୍ରମଶଃ ସୁଦୃଢ଼ ହେବାରେ ଲାଗିଛି। ମମତା ସ୍କିମ୍ ଜରିଆରେ ଗର୍ଭବତୀ ଓ ପ୍ରସୂତି ମା ମାନଙ୍କର ପୁଷ୍ଟି ସାଧନ ସମ୍ଭବ ହେଉଛି। ରାଜ୍ୟ ମହିଳା କମିଶନ ଜରିଆରେ ମହିଳାମାନଙ୍କୁ ଶୋଷଣ ମୁକ୍ତ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଏଇଥିପାଇଁ ପାରିବାରିକ ହିଂସା ରହୁନି, କମିଯାଉଛି। ଯୌତୁକ ବିଭିନ୍ନ କାରଣ ଜନିତ ଯେଉଁ ନିର୍ଯାତନା

ଅନ୍ଧବିଶ୍ୱାସ ସେ ସବୁରୁ ମଧ୍ୟ ମହିଳାମାନଙ୍କୁ ଉଦ୍ଧାର କରାଯାଇ ପାରୁଛି। ICDS ପ୍ରୋଗ୍ରାମ ଜନିତ ଯୋଉ ଅଙ୍ଗନବାଡ଼ି କାର୍ଯ୍ୟକ୍ରମ ତା ଜରିଆରେ ମହିଳା ଓ ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ସାଧନ ହେଉଛି। ବିଦ୍ୟାଳୟ ମାନଙ୍କରେ ମହିଳା ଛାତ୍ରୀନିବାସ, ଶିକ୍ଷା ବୃତ୍ତି ପ୍ରଦାନ, ସାଇକେଲ, ପୋଷାକ, ଖାଦ୍ୟ ଇତ୍ୟାଦି ଯୋଗାଣ ଦ୍ୱାରା ନାରୀ ଶିକ୍ଷାକୁ ମିଳୁଛି ଯଥେଷ୍ଟ ପ୍ରୋତ୍ସାହନ। ସେମିତି ମହିଳା ସେଲ୍ଟର ହୋମ୍ ଆଉ କର୍ମଜୀବୀ ମହିଳାଙ୍କ ପାଇଁ ଯେଉଁ ସ୍ୱତନ୍ତ୍ର ହଷ୍ଟେଲ, ସେହି ସବୁ ବ୍ୟବସ୍ଥା ଦ୍ୱାରା ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି। ସରକାରଙ୍କର ବହୁବିଧ ଯୋଜନା ଆଉ କାର୍ଯ୍ୟକ୍ରମ ଦ୍ୱାରା ମହିଳାମାନଙ୍କୁ ସଶକ୍ତ କରାଇବାର ନିରନ୍ତର ପ୍ରଚେଷ୍ଟା ରହିଛି।

0: କୁହାଯାଏ ଶରୀର ଅଛି ତ ରୋଗ ଅଛି। ପ୍ରକୃତରେ କିଛି ରୋଗ ଶରୀରର ଅଭ୍ୟନ୍ତରରୁ ଅର୍ଥାତ୍ ଘଟୁଥିବା ରାସାୟନିକ କ୍ରିୟା ପ୍ରତିକ୍ରିୟା ଯୋଗୁଁ ସୃଷ୍ଟି ହୋଇଥିଲା ବେଳେ ଆଉ କିଛି ବାହ୍ୟ ସଂକ୍ରମଣ ଦ୍ୱାରା ହୋଇଥାଏ, ଯେମିତିକି କୀଟାଣୁ ଭୂତାଣୁ ମାଛି ମଶା ଓ ଅନ୍ୟାନ୍ୟ ପଶୁ ପକ୍ଷୀଙ୍କ ଯୋଗୁଁ। ତେବେ ଆମର ଶରୀରରେ ବିଭିନ୍ନ ପ୍ରକାର ରୋଗ ମଧ୍ୟରୁ ଆଜମା ହେଉଛି ଏକ ରୋଗ। ପ୍ରତିବର୍ଷ ମେ ମାସର ପ୍ରଥମ ମଙ୍ଗଳବାର ସାରା ବିଶ୍ୱରେ ଆଜମା ଦିବସ ପାଳନ କରାଯାଇଥାଏ। ଏ ସମ୍ପର୍କରେ ସଚେତନତାର ବାର୍ତ୍ତା ରଖିଛନ୍ତି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲର ଆସୋସିଏଟ୍ ପ୍ରଫେସର ଡାକ୍ତର ବିଜୟ କୁମାର ଦାସ।
1: ଶ୍ୱାସ ରୋଗକୁ ଇଂରାଜୀରେ ବ୍ରୋଙ୍କିଆଲ ଆଜମା ବା ଆଜମା କୁହାଯାଏ। ଆଜମା ଏକ ଗ୍ରୀକ୍ ଶବ୍ଦ, ଏହାର ଅର୍ଥ ପେଲି ହେବା ବା ଦମା ପେଲିବା ବା ସଂସଂ ହେବା ବା ଧଇଁ ସଇଁ ହେବା। ଏହି ରୋଗୀମାନେ ପାଟି ଖୋଲି ନିଃଶ୍ୱାସ ବୟସ ମଧ୍ୟରେ ବା ବାଳକ ବାଳିକାମାନଙ୍କ ମଧ୍ୟରେ ସମାନ ଅନୁପାତରେ ଏହା ପରିଲକ୍ଷିତ ହୋଇଥାଏ। ଏଟୋପି ଯୋଗୁଁ ଏହା ସମ୍ଭବ ହୁଏ। ଏହି ରୋଗଟି ବଂଶାନୁକ୍ରମିକ ଭାବେ ଦେଖାଯାଏ, ଗୁଣସୂତ୍ର ବା ଜିନ୍ରେ ଏହାର ଦୋଷ ଥାଏ। ଏଟୋପି ବ୍ୟତୀତ ଆଲର୍ଜି ଦ୍ୱାରା ଶ୍ୱାସ ରୋଗ ମଧ୍ୟ ଆରମ୍ଭ ହୋଇଥାଏ। ଏହାକୁ ଇଣ୍ଟ୍ରିନ୍ସିକ୍ ଆଜମା କୁହାଯାଏ। ମଧ୍ୟ ବୟସରେ ଏହା ଅଧିକ ଦେଖାଯାଏ। ଏସ୍ପିରିନ୍ ଶ୍ୱାସ, ବ୍ୟାୟାମରୁ ଶ୍ୱାସ, ନିଜ କାର୍ଯ୍ୟ ପେଶାରୁ ଶ୍ୱାସ ଏବଂ ଜୀବାଣୁ ବା ଭୂତାଣୁ ଦ୍ୱାରା ହେଉଥିବା ଶ୍ୱାସ ପ୍ରଧାନ। ଘର ଧୂଳି, ମାଛିର ମଳ ଅଂଶ, ପରାଗ ରେଣୁ ଆଲର୍ଜି କରାଇଥାଏ। ମାଛିର ମଳରେ ଏକ ପ୍ରକାର ଗ୍ଲାଇକୋପ୍ରୋଟିନ୍ ଥାଏ। ଏହାର ଆଣବିକ ଗୁରୁତ୍ୱ 2400 ଡଲ୍ଟନ୍। ଏହି କଣିକାର ବ୍ୟାସ 20-50 ମିଲିମିଟର। ଏଗୁଡ଼ିକ ଖୁବ୍ ସହଜରେ ବାୟୁ ଦ୍ୱାରା କିମ୍ବା ଧୂଳି ସହ ମିଶି ଭାସି ଭାସି ନାକ ଭିତରେ ଦେଇ ଶ୍ୱାସନଳୀ ପର୍ଯ୍ୟନ୍ତ ଚାଲିଯାଆନ୍ତି। ଗଦି, କମ୍ବଳ, ତକିଆ ଇତ୍ୟାଦିର ଧୂଳି ମାଛିର ମଳ ସହ ମିଶିଯାଏ। ଏଗୁଡ଼ିକ ଝାଡ଼ିଲେ ଆଲର୍ଜେନ୍ ବା ପ୍ରତିଜୈବିକ କଣିକା ନାକ ଭିତରେ ଦେଇ ଶ୍ୱାସନଳୀ ବାଟେ ଫୁସ୍ଫୁସ୍କୁ ଯାଇ ଆଜମା କରାଇଥାନ୍ତି। ଯେଉଁ ମାଛିଗୁଡ଼ିକ ଏହି ରୋଗ କରାଇଥାନ୍ତି ତାହାର ନାମ ହେଲା ଡି ଟେରୋନାଇସିନ୍ସ। ମାଛି ଅସର୍ପା ମଳମୂତ୍ର ଆଲର୍ଜି କରାଇଥାଏ। ଶ୍ୱାସର ମହାମାରୀ 1983 ସୁଦାନରେ ହୋଇଥିଲା। ଗୃହପାଳିତ ପଶୁମାନଙ୍କ ମଳମୂତ୍ର ହିଁ ଆଲର୍ଜି ବା ଆଜମା କରେ। ପୋଷା ହେଉଥିବା ପଶୁମାନଙ୍କ ମଧ୍ୟରେ ବିରାଡ଼ି, କୁକୁର, ଘୋଡ଼ା, ଘୁଷୁରୀ, ରାବିଟ୍, ଗ୍ୟୁନିପିକ୍ଙ୍କ ସଂସ୍ପର୍ଶରେ ଆସିଲେ ଆଲର୍ଜି ହୁଏ। ପାରାଜାତୀୟ ପକ୍ଷୀର ମଳ ଅଧିକ ଆଲର୍ଜି କରେ। କେତେକ ଘାସ ଫୁଲର ପରାଗରେଣୁ ଆଲର୍ଜି କରିଥାଏ। ଅଣ୍ଡା, କ୍ଷୀର, ଚିଙ୍ଗୁଡ଼ି, ଚକୋଲେଟ୍, ବାଦାମ, ବିରିଜାତୀୟ ଶସ୍ୟ ଆଲର୍ଜି କରିଥାଏ। ଖାଦ୍ୟ ସଂରକ୍ଷଣରେ ବ୍ୟବହୃତ ରାସାୟନିକ ପଦାର୍ଥ ଓ କେତେକ ରଙ୍ଗ ସୁଗନ୍ଧି ଆଲର୍ଜି କରାଇଥାନ୍ତି। ଧୂମକାରୀମାନଙ୍କର ସନ୍ତାନମାନେ ବାଲ୍ୟାବସ୍ଥାରେ ଶ୍ୱାସ ରୋଗରେ ପୀଡ଼ିତ ହୋଇଥାନ୍ତି। ଆଜମା ବିଷୟରେ ସତର୍କତା ନିମିତ୍ତ ଅନ୍ୟମାନଙ୍କୁ ଶିକ୍ଷା ଦେବା ଉଚିତ। ସେମାନଙ୍କ ମଧ୍ୟରେ କେମିତି ସହଜରେ ଶ୍ୱାସ କମିପାରିବ ସେ ପାଇଁ ଔଷଧ ଖାଇବା ଜରୁରୀ। ଶ୍ୱାସର ଲକ୍ଷଣଗୁଡ଼ିକ ହେଲା ଧଇଁ ଚଇଁ ହେବା, ଛାତି ଚାପି ହୋଇଯିବା, କାଶ ହେବା, ଏକ ପ୍ରକାର ହୁଇଜିଂ ଶବ୍ଦ ହୁଏ। ଭୋର ସକାଳୁ ବା ରାତିରେ ଏହା ଅଧିକ ହୋଇଥାଏ। ସ୍ପାଇରୋମେଟ୍ରି କରାଯାଇ ଏହା ପରୀକ୍ଷା କରାଯାଏ। ଟବାକୋ ସ୍ମୋକ୍ରୁ ଦୂରରେ ରୁହନ୍ତୁ। ସ୍ପେସର୍ ବା ନେବୁଲାଇଜର ଦ୍ୱାରା ଶ୍ୱାସ କମିଯାଏ। ଶେଷରେ ଏତିକି କୁହାଯିବ, ଟବାକୋ ସ୍ମୋକ୍ କରନ୍ତୁ ନାହିଁ। ଯେଉଁ ଖାଦ୍ୟ ଔଷଧ ଇତ୍ୟାଦି ଆଜମା କରୁଛି ତାହା ଖାଆନ୍ତୁ ନାହିଁ। ଘର ଭିତରେ ମାଛିକୁ ବାହାର କରି ବା ମାରିଦେବା ଭଲ। ରମୁଥିବା ପଶୁମାନଙ୍କୁ ଛୁଅନ୍ତୁ ନାହିଁ। କକ୍ରୋଚକୁ ଘରୁ ବାହାର କରିଦିଅନ୍ତୁ।
0: ତେବେ ଶ୍ରୋତାବନ୍ଧୁ, ଆପଣ ଆମକୁ ଲେଖନ୍ତୁ ନିଜ ଗାଁର କଥା, ନିଜ ଅଞ୍ଚଳର ଉନ୍ନତିର କଥା, ପାଖରେ ଥିବା କୌଣସି ଐତିହାସିକ ପ୍ରସିଦ୍ଧ ସ୍ଥାନ ବା ପୁରାଣ ପ୍ରସିଦ୍ଧ ସ୍ଥାନର କଥା।

0: ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ କିପରି ଲାଗିଲା ନିଶ୍ଚୟ ମତାମତ ଦେବେ। ରହୁଛୁ ଆପଣଙ୍କ ଅପେକ୍ଷାରେ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀ ମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକା ଆଜି ଏଥିରେ ଆସନ୍ତୁ ଶୁଣିବା ମୁକ୍ତି ବିପ୍ଳବୀ ଧରଣୀଧର ଭୂୟାଁ। କହିଛନ୍ତି ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ।
2: ଦଳିତ ନିଷ୍ପେଷିତ ଓ ଅବହେଳିତ ମଣିଷର ପ୍ରତିନିଧି ଧରଣୀଧର ଭୂୟାଁ। କେନ୍ଦୁଝର ପ୍ରଜା ଆନ୍ଦୋଳନର ଏକ ଅପ୍ରତିହତ ଝଡ଼, ଯେଉଁ ଝଡ଼ର ପ୍ରକୋପରେ ଦିନେ ଦୋହଲି ଯାଇଥିଲା ରାଜଶକ୍ତିର ଅହଙ୍କାର ଓ ଆଧିପତ୍ୟ। ଇତିହାସ କହେ ବ୍ରିଟିଶ ରାଜତ୍ୱ କାଳେ ଓଡ଼ିଶାର ଗଡ଼ଜାତ ରାଜାମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ବିଳାସୀ ଓ ପ୍ରଜାପୀଡ଼କ। ସେମାନେ ମନଇଚ୍ଛା ଟିକସ ବସାଇ ଲୋକଙ୍କୁ ଶୋଷଣ କରୁଥିଲେ ଅତି ନିର୍ଦ୍ଦୟ ଭାବରେ। ଏହି ଶୋଷଣ କଷଣ ପ୍ରତିବାଦରେ ଉନବିଂଶ ଶତାବ୍ଦୀର ଶେଷ ଦଶକରେ ବିପ୍ଳବୀ ଧରଣୀଧରଙ୍କ ନେତୃତ୍ୱରେ ଯେଉଁ କେନ୍ଦୁଝର ପ୍ରଜାମେଳି ହୋଇଥିଲା, ତାହା ଥିଲା ସମଗ୍ର ଦେଶର ଗଡ଼ଜାତ ଇତିହାସରେ ରାଜତନ୍ତ୍ର ତଥା ବ୍ରିଟିଶ ବିରୋଧୀ ପ୍ରଥମ ମୁକ୍ତି ସଂଗ୍ରାମ। ମାଛକାନ୍ଦଣା ଜୋରଖୋଳାକୁ କେନ୍ଦ୍ର କରି ଦାନା ବାନ୍ଧିଥିଲା କେନ୍ଦୁଝର ପ୍ରଜାମେଳି। ମାଛକାନ୍ଦଣା ନଦୀରେ ବନ୍ଧ ନିର୍ମାଣ କରି ଜଳସେଚନ ପାଇଁ 1891 ଆରମ୍ଭ ହୋଇଥିଲା କେନାଲ ଖୋଳା କାମ। ଏହି ଦାୟିତ୍ୱରେ ଥିଲେ ଆସିଷ୍ଟାଣ୍ଟ ଦେୱାନ ବିଚିତ୍ରାନନ୍ଦ ଦାସ। ସେତେବେଳେ ରାଜାଙ୍କଠାରୁ ରାଜକର୍ମଚାରୀମାନେ ଥିଲେ ଅଧିକ ଅତ୍ୟାଚାରୀ। ସେହି ଅତ୍ୟାଚାରୀ କର୍ମଚାରୀଙ୍କର ଜଣେ ପ୍ରମୂର୍ତ୍ତ ପ୍ରତିନିଧି ହେଉଛନ୍ତି ବିଚିତ୍ରାନନ୍ଦ ଦାସ। ନିରୀହ ଆଦିବାସୀମାନଙ୍କୁ ସେ ବାଧ୍ୟ କରୁଥିଲେ କେନାଲ ଖୋଳା କାମରେ ବେଠି ଖଟିବା ପାଇଁ। ମଜୁରୀ ଦେବା ତ ଦୂରର କଥା, ସେମାନଙ୍କୁ ଥରୁଟିଏ ଖାଇବାକୁ ବି ଦେଉନଥିଲେ ପ୍ରକଳ୍ପ ପକ୍ଷରୁ। ସକାଳେ କାମକୁ ଆସିଲା ବେଳେ ଯେଉଁ ଅଭାବୀ ଲୋକଟି ଖାଦ୍ୟ ଆଣିପାରୁନଥିଲା, ତାକୁ ଦିନସାରା କାମ କରିବାକୁ ପଡୁଥିଲା ଭୋକ ପେଟରେ। ବିଚିତ୍ରାନନ୍ଦ ଦାସଙ୍କର ଏହି କ୍ରୁରତା କାରଣରୁ ଆଦିବାସୀଙ୍କ ଭିତରେ କୁହୁଥିଲା ଅସନ୍ତୋଷର ନିଆଁ। ମାତ୍ର ନେତୃତ୍ୱ ଅଭାବରୁ ତାହା ନେଇପାରୁନଥିଲା ବିଦ୍ରୋହର ରୂପ। ଆଦିବାସୀଙ୍କର ଏହି ଅସହାୟତାକୁ ଉପଲବ୍ଧି କରି ଆଗକୁ ବାହାରି ଆସିଲେ ଶିକ୍ଷିତ ଓ ସ୍ୱାଧୀନଚେତା ଭୂୟାଁ ଯୁବକ ଧରଣୀଧର। ରାଜକର୍ମଚାରୀଙ୍କ ଦ୍ୱାରା ହେଉଥିବା ପ୍ରଜା ପୀଡ଼ନର ପ୍ରତିକାର ନିମନ୍ତେ ସେ ପ୍ରଥମେ ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ଓ ଇଂରେଜ କମିଶନରଙ୍କ ପାଖକୁ ଲେଖିଲେ ଚିଠି। ତାର କୌଣସି ଉତ୍ତର ନ ପାଇବା କାରଣରୁ ଆଦିବାସୀମାନଙ୍କୁ ସଂଗଠିତ କରି ଘୋଷଣା କଲେ ବିଦ୍ରୋହ। ରାଜା ସହୃଦୟତାର ସହିତ ପ୍ରଜାଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ଗ୍ରହଣ କଲେ ଦମନମୂଳକ ନୀତି। ବିଦ୍ରୋହୀମାନଙ୍କୁ ଭୟଭୀତ କରିବା ପାଇଁ ଚାଲିଲା ଗିରଫଦାରୀ। ଏହାଦ୍ୱାରା ବିଦ୍ରୋହୀମାନେ ଅଧିକ ଉତ୍ତ୍ୟକ୍ତ ହେଲେ ଏବଂ ଆହୁରି ବ୍ୟାପକ ହେଲା ଆନ୍ଦୋଳନ। ମେଳି ସର୍ଦ୍ଦାର ଧରଣୀଧରଙ୍କ ଅସାଧାରଣ ବ୍ୟକ୍ତିତ୍ୱ, ନେତୃତ୍ୱ ଓ ଅଗ୍ନିବର୍ଷୀ ଆହ୍ୱାନରେ ପ୍ରଭାବିତ ହୋଇ ବଣାଇ ଓ ସିଂହଭୂମି ଆଦି ଅଞ୍ଚଳରୁ ଛୁଟି ଆସିଲେ ହଜାର ହଜାର ବାଥୁନ, ଭୂୟାଁ ଓ କୋହ୍ଲ ଆଦି ବିଭିନ୍ନ ଉପଜାତିର ଆଦିବାସୀ। ବିଦ୍ରୋହର ଭୟାବହତାକୁ ଲକ୍ଷ୍ୟ କରି ନିଜଗଡ଼ ଛାଡ଼ି ଆନନ୍ଦପୁର ପଳାଇଗଲେ ରାଜା ଧନୁର୍ଜୟ ଭଞ୍ଜ। ଏହି ପରିପ୍ରେକ୍ଷୀରେ ଉଲ୍ଲେଖନୀୟ ଯେ ଶାସନଗତ ସୁବିଧା ଦୃଷ୍ଟିରୁ ସେତେବେଳେ ନିଜଗଡ଼ ଓ ଆନନ୍ଦପୁର ନାମରେ କେନ୍ଦୁଝରକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା ଏବଂ ଆନନ୍ଦପୁର ଦାୟିତ୍ୱରେ ଥିଲେ ରାଜ୍ୟର ଦେୱାନ ତଥା ପ୍ରଖ୍ୟାତ ଉପନ୍ୟାସିକ ଫକୀରମୋହନ ସେନାପତି। ଫକୀରମୋହନ ରାଜାଙ୍କୁ ସାଙ୍ଗରେ ନେଇ କଟକରେ କମିଶନର ଟୟନବି ସାହେବଙ୍କୁ ସାକ୍ଷାତ କଲେ ଏବଂ ବିଦ୍ରୋହ ଦମନ ପାଇଁ ଲୋଡ଼ିଲେ ସହାୟତା। ଏପଟେ ରାଜାଙ୍କୁ ଗାଦିଚ୍ୟୁତ କରି ରାଜ୍ୟରେ ପ୍ରଜାତନ୍ତ୍ର ପ୍ରତିଷ୍ଠା ପାଇଁ ରାଇସୁଆ ଆମ୍ବତୋଟାରେ ବସିଲା ଆଦିବାସୀମାନଙ୍କ ଦରବାର। ସେଠାରେ ଗଣତାନ୍ତ୍ରିକ ଉପାୟରେ ଟିକାୟତ ଭାବରେ ଅଭିଯୁକ୍ତ ହେଲେ ମେଳି ସର୍ଦ୍ଦାର ଧରଣୀଧର। ବିଦ୍ରୋହୀମାନଙ୍କର ପରବର୍ତ୍ତୀ ଲକ୍ଷ୍ୟ ରହିଲା ରାଜବାଟି ଦଖଲ। ସେଥିପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ଏହି ସୂଚନା ପାଇବା କ୍ଷଣି ପ୍ରତିରୋଧ ପାଇଁ ପ୍ରସ୍ତୁତ ହେଲେ ଫକୀରମୋହନ। ନିଜେ କିଛି ପାଇକଙ୍କୁ ସାଙ୍ଗରେ ନେଇ କେନ୍ଦୁଝର ଅଭିମୁଖେ ଯାତ୍ରା କଲେ ରାତି ଅନ୍ଧାରରେ। ମାତ୍ର ଘାଟି ରାସ୍ତା ଅତିକ୍ରମ କଲାବେଳେ ଧରାପଡ଼ିଗଲେ ବିଦ୍ରୋହୀଙ୍କ ହାତରେ। ରାଇସୁଆ ଆମ୍ବତୋଟାରେ ଚାଲିଲା ଫକୀରମୋହନଙ୍କ ବିଚାର। ପ୍ରଜାମେଳିକୁ ଭଣ୍ଡୁର କରିବା ପାଇଁ ସେ ଚକ୍ରାନ୍ତ ଚଳାଇଥିବାରୁ ତାଙ୍କୁ ତତ୍କାଳ ହାଣି ପକାଇବା ପାଇଁ ଦାବି କଲେ ବହୁ ବିଦ୍ରୋହୀ ନେତା। ମାତ୍ର ଉଦାରଚେତା ଧରଣୀଧର ଚାହିଁଲେ ଫକୀରମୋହନଙ୍କ ଭଳି ଜଣେ ବିଚକ୍ଷଣ ବୁଦ୍ଧିସମ୍ପନ୍ନ ବ୍ୟକ୍ତିଙ୍କ ବିଜ୍ଞତା ଓ ଦୂରଦୃଷ୍ଟିକୁ ରାଜ୍ୟ ଶାସନରେ ଉପଯୋଗ କରିବା ପାଇଁ, କାରଣ ତାଙ୍କର ଲକ୍ଷ୍ୟ ଥିଲା ରାଜ୍ୟରେ ସୁଶାସନ ପ୍ରତିଷ୍ଠା। ଭାବିଲେ ଏକଥା ଆଶ୍ଚର୍ଯ୍ୟ ଲାଗେ ଯେ ପରାଧୀନ ଭାରତବର୍ଷର ଜଣେ ଆଦିବାସୀ ଯୁବକ ପ୍ରାଣକୁ କେମିତି ଛୁଇଁପାରିଲା ଜନମଙ୍ଗଳ ରାଷ୍ଟ୍ରର ପରିକଳ୍ପନା। ଦୁର୍ଭାଗ୍ୟର ବିଷୟ, ତାଙ୍କର ସେ କଳ୍ପନା କେବଳ କଳ୍ପନାରେ ରହିଗଲା ନିଜର ସରଳତା ଓ ଫକୀରମୋହନଙ୍କ ବିଚକ୍ଷଣ ବୁଦ୍ଧି ଯୋଗୁଁ। ମେଳିଆମାନଙ୍କ ଦ୍ୱାରା ବନ୍ଦୀ ଅବସ୍ଥାରେ ଥାଇ ଧରଣୀଧରଙ୍କ ଅନୁମତି କ୍ରମେ ଫକୀରମୋହନ ଯେଉଁ ଚିଠିଖଣ୍ଡକ ଲେଖିଥିଲେ ଭୋଳାନାଥ ଖମାରିଆ ପାଖକୁ, ପାନ ଗୁଆ ଓ ଆଖୁବାଡ଼ି ପ୍ରସଙ୍ଗରେ ଲେଖାଯାଇଥିବା ସେ ଚିଠିର ମର୍ମାର୍ଥ ବଦଳିଦେଲା ଧରଣୀଧରଙ୍କ ଭାଗ୍ୟ। ବିଦ୍ରୋହ ଦମନ ପାଇଁ ଚାଇଁବସାରୁ ସଶସ୍ତ ବାହିନୀ ଧରି କେନ୍ଦୁଝରରେ ପହଞ୍ଚିଗଲେ ଡେପୁଟି କମିଶନର ଏଚ୍ ଡାଉସନ୍। ନେତୃତ୍ୱ ଅଭାବରୁ ଆଉ ଆଗକୁ ବଢ଼ିପାରିଲାନି କେନ୍ଦୁଝର ପ୍ରଜାମେଳି। ମାତ୍ର ସେ ମେଳିର ମହାନାୟକ ଭାବରେ ଧରଣୀଧର ଏବେ ସୁଦ୍ଧା ଲୋକଙ୍କ ମନ ଭିତରେ ଅଛନ୍ତି ଓ ରହିବେ କାଳ କାଳ ପାଇଁ। କାରଣ ବିପ୍ଳବୀ ଧରଣୀଧର କେବଳ ଏକ ନାମ ନୁହେଁ, ଏହା ଏକ ଆହ୍ୱାନ, ଏକ ବୈପ୍ଳବିକ ଚେତନା।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ସଙ୍ଗୀତା ଗୋସାଇଁ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ପଖାଳରେ ପଖାଳ ମୋ ସଜ ପଖାଳ, ଝୁରି ହୁଏ ମନତତି ସଞ୍ଜ ସକାଳ।

ଶିଳ୍ପୀଙ୍କ କଣ୍ଠରୁ ଶୁଣୁଥିଲେ ବାବାଜୀ ଚରଣ ଜେନାଙ୍କ ରଚନା। ଏଥିରୁ ଶିଳ୍ପୀ ସଙ୍ଗୀତା ଗୋସାଇଁ ଗାଇଛନ୍ତି କ୍ଷୀରଚନ୍ଦ୍ର ପୋଥାଳଙ୍କ ରଚନା। କଥାଟିଏ ଆଜି ପଚାରୁଛି ତୋତେ, ସତ କହନି ଲୋଭ, ବଢ଼େଇ କୁଢ଼େଇ ଶେଷରେ କାହିଁକି ପରଘର ତଡ଼ି ଦେଉ।

ଶିଳ୍ପୀ ସଙ୍ଗୀତା ଗୋସାଇ, ସରୋଜଞ୍ଜୁ ଜେନା ଏବଂ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝୀ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ତବ୍ଲାରେ ବିଭୁପ୍ରସାଦ ନନ୍ଦ, କିବୋର୍ଡରେ ପରମାନନ୍ଦ ସାହୁ, ଅକ୍ଟୋପ୍ୟାଡ୍ରେ ଦେବକାନ୍ତ ନନ୍ଦ, ଢୋଲକ ସନ୍ଦୀପ କୁମାର ସାହୁ, ବଂଶୀ ପ୍ରଦୀପ୍ତ ଶିଖର ମହାପାତ୍ର, ବେହିଲା କୁମାର ଚନ୍ଦ୍ର ମହାନ୍ତି, ଗିଟାର ନିତ୍ୟଶ୍ରୀ ରଞ୍ଜନ।

ଶୁଣିଥିଲେ ଓଡ଼ିଆ ଆଲବମ୍ରୁ କେତୋଟି ଭକ୍ତି ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 14ତମ ଭାଗ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ ସଙ୍ଗୀତ ହରମୋହନ ଖୁଣ୍ଟିଆ।

ପଞ୍ଚମ ଛାନ୍ଦକୁ ନେଇ ଆମର ପୂର୍ବ ଅଧ୍ୟାୟରେ ନିଜ ପୁତ୍ରମାନଙ୍କୁ ଦେଖି ଦଶରଥଙ୍କର ଅପାର ଆନନ୍ଦ ହୋଇଛି। ପଞ୍ଚୁଆତି, ଷଠୀ ପୂଜା ଇତ୍ୟାଦି ବିଧି ଅନୁସାରେ ସମାପ୍ତ ହୋଇଛି। ଏଠି ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଘରର ପ୍ରସୂତି ବିଧାନକୁ କାବ୍ୟରେ ସ୍ଥାନ ଦେଇ ନିଜ ସାମାଜିକ ସଚେତନତାର ନିଦର୍ଶନ ଦେଇଛନ୍ତି। ଅନ୍ୟତମା ରାଣୀ କୈକେୟୀ ପୁତ୍ରମାନଙ୍କୁ ଦେଖିବାକୁ ଆସି ନିଜ ପୁତ୍ରକୁ ଦେଖି କହିଛନ୍ତି, ଏ ପୁଅଟି ସର୍ବଦା ଶୁଭ କାର୍ଯ୍ୟରେ ରତ ହୋଇ ଜୀବନ ନିର୍ବାହ କରିବ, ତେଣୁ ଏହାର ନାମ ଭରତ ହେଉ। ଋଷି ବଶିଷ୍ଠ ସୁମିତ୍ରାଙ୍କର ଦୁଇ ପୁତ୍ରଙ୍କୁ ଦେଖି କହୁଛନ୍ତି, ଏ ଦୁହିଁଙ୍କ ଭିତରେ ବଡ଼ଠାରେ ଉତ୍ତମ ଲକ୍ଷଣମାନ ଦେଖାଯାଉଥିବାରୁ ସେ ଲକ୍ଷ୍ମଣ ହେଉ, ଏବଂ ତା ସହିତ କୁମାର ମଧ୍ୟ ଯୋଗ ହେଉ, କାରଣ ଇଏ କୁମାର ବା କାର୍ତ୍ତିକେୟଙ୍କ ପରି ଶକ୍ତିଶାଳୀ ହେବ। ସାନଟି ସହଜରେ ଶତ୍ରୁମାନଙ୍କୁ ବିନାଶ କରିବ, ତେଣୁ ଏହାର ନାମ ଶତ୍ରୁଘ୍ନ ହେଉ। ସୁମିତ୍ରାଙ୍କଠାରୁ ଜନ୍ମ ହୋଇଥିବାରୁ ଏ ଦୁହେଁ ସୌମିତ୍ରୀ ବୋଲାନ୍ତୁ। ଏହିପରି ଭାବରେ ଚାରି ଭାଇ ଶୁକ୍ଳପକ୍ଷର ଚନ୍ଦ୍ର ପରି ଦିନକୁ ଦିନ ବଢ଼ିଲେ। ସେମାନଙ୍କ ବାଲ୍ୟଲୀଳାରେ ଅଯୋଧ୍ୟା ଅନ୍ତଃପୁର ଆନନ୍ଦ ମୁଖର ହୋଇଉଠିଲା। ରାମଚନ୍ଦ୍ରଙ୍କର ଗୁଣ ଏପରି ବିକଶିତ ହୋଇ ପ୍ରକାଶିତ ହେଲା ଯେ ଅଯୋଧ୍ୟାବାସୀ ସେଥିରେ ମୁଗ୍ଧ ହୋଇଗଲେ। ତାଙ୍କ ରୂପ, ବ୍ୟବହାର, କଥା, ଚାଲିଚଳନ ସବୁ ସୁନ୍ଦର ମଧୁର ଲାଗିଲା। ଏହି ଜଗତରେ ସବୁ ଗୁଣରେ ବଡ଼ କିଏ? ଲୋକମାନେ ଏଭଳି ପ୍ରଶ୍ନ ପରସ୍ପରକୁ ପଚାରି ରାମଚନ୍ଦ୍ରଙ୍କର ଉଦାହରଣ ଦେଲେ। ନିଜର ଇଷ୍ଟ ହୋଇଥିବାରୁ ଭକ୍ତକବି ଉପେନ୍ଦ୍ର ଭଞ୍ଜ ଏହି ଛାନ୍ଦଗୁଡ଼ିକରେ ପ୍ରଭୁଙ୍କର ଲୀଳା ଏବଂ ଗୁଣ ବର୍ଣ୍ଣନା କରିବାରେ ବିହ୍ୱଳ ହୋଇ ଉଠିଛନ୍ତି। ପୁରାଣର ଚିରାଚରିତ ବର୍ଣ୍ଣନାଗୁଡ଼ିକ ଭାଷା ସାହିତ୍ୟର ସ୍ୱର୍ଶ ପାଇଲେ କିଭଳି କାବ୍ୟମୟ ହୋଇ ଉଠନ୍ତି, ଭଞ୍ଜଙ୍କର ବୈଦେହିଶ ବିଳାସ ତା'ର ଏକ ମନଜ୍ଞ ଦୃଷ୍ଟାନ୍ତ। ଭଞ୍ଜଙ୍କ ଭାଷାରେ ପ୍ରଭୁ ରାମଚନ୍ଦ୍ରଙ୍କର ବାଡ଼ ଧରି ଉଭା ହେବା ଶୋଭା କିଏ ବର୍ଣ୍ଣନା କରିବ? ବଡ଼ କବି ଅର୍ଥାତ୍ ବ୍ରହ୍ମା ଯାହା ବର୍ଣ୍ଣନା କରିବାରେ ଜଡ଼ବତ୍ ହୋଇଯିବେ। ବଦ୍ରିକାରେ ଯେପରି ନର ନାରାୟଣଙ୍କ ଲୀଳା ହୋଇଥିଲା ପ୍ରଭୁଙ୍କର ବ୍ରତ ଉପନୟନ ସମୟ ଉପସ୍ଥିତ ହେବାରୁ, ଅଯୋଧ୍ୟାରେ ସେହି ଲୀଳା ହେଲା, ଅର୍ଥାତ୍ ପ୍ରଭୁ ପୂର୍ଣ୍ଣ ଶକ୍ତିମାନ ହେଲେ। ମୟୂର ଯେପରି ବିଧାତା ଦତ୍ତ ଚୂଳ ଧାରଣ କରି ପର୍ବତ ବୃକ୍ଷମାନଙ୍କରେ ନିଜ ଇଚ୍ଛାରେ ବୁଲେ, ବିଷ୍ଣୁଙ୍କ ଅବତାର ପ୍ରଭୁ ରାମଚନ୍ଦ୍ର ବ୍ରତ ଉପନୟନ ପରେ ଶିଖା ଧାରଣ କରି ଇଚ୍ଛା ଅନୁସାରେ ନଗରରେ ବୁଲିଲେ। ମନୋହର ଚନ୍ଦ୍ର ଯେପରି ବୃଷ ରାଶି କିମ୍ବା ଧନୁରାଶି ସହ ଅନାୟାସରେ ଯୁକ୍ତ ହୁଅନ୍ତି, ସେହିପରି ସର୍ବଜନ ବନ୍ଦନୀୟ ରାମ ଅନାୟାସରେ ଉତ୍କୃଷ୍ଟ ଧନୁ ଧାରଣ କରି ଧନୁର୍ବିଦ୍ୟା ଶେଷ କଲେ ଏବଂ ତାପରେ ବେଦ ପଢ଼ା ଆରମ୍ଭ କଲେ। ଭଞ୍ଜ କହୁଛନ୍ତି, ମା ଶାରଦା ଯାହା ପାଖରେ ଦାସୀ ଭଳି ବିନୟ କରନ୍ତି ସେ କେଉଁ ବିଦ୍ୟାରେ ବଣା ହେବେ? ବେଶବେଳେ ପୀତବସ୍ତ୍ର ପ୍ରତି ବଡ଼ ସ୍ନେହ କରି ପୀତାମ୍ବର ନାମ ସାର୍ଥକ କରନ୍ତି। କୃପଣ ମନରୁ ଧନଚିନ୍ତା ପାଶ୍ୱର ନ ହେବା ଭଳି ବକ୍ତା ବା ପିତା ଓ ମାତାଙ୍କ ମାନସରେ ପ୍ରଭୁ ସବୁବେଳେ ରହିଥାନ୍ତି। ଏହିଭଳି ଭାବରେ ପ୍ରଭୁଙ୍କର ମହିମା ବିଦେଶରେ ଦିନୁ ଦିନ ପ୍ରଚାର ହେଲା। ବଳଦ ପିଠିରେ ବଣିଜ ଦ୍ରବ୍ୟ ବିକ୍ରୟ ପାଇଁ ସ୍ଥାନ ସ୍ଥାନକୁ ଗଲା ଭଳି ଜନମୁଖରେ ପ୍ରଭୁଙ୍କ କଥା ବ୍ୟାପିଲା। ଭଞ୍ଜ କହିଲେ, ରାମଭଦ୍ରଙ୍କ ବାତ୍ସଲ୍ୟ ରସ ବର୍ଣ୍ଣନାରେ ମୋ ମନ ବଚନ ପବିତ୍ର ହେଲା। ଉପେନ୍ଦ୍ର ଭକ୍ତ କବି ବୈଦେହିଶ ବିଳାସର ଏହି ଛାନ୍ଦଗୁଡ଼ିକରେ ଭକ୍ତିରସ କାବ୍ୟରସ ସହିତ ସମନ୍ୱିତ ହୋଇ ରହିଛି। ପ୍ରଭୁଙ୍କର ମହିମା ପ୍ରଚାର

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତଗୀତିକା। ସ୍ୱାଗତ ଶ୍ରୋତାବନ୍ଧୁ ଗୀତଗୀତିକା ଅଗଣାକୁ। ଶୁଭ ସକାଳର ଶଙ୍ଖନାଦର ଓଙ୍କାରର ମନ୍ତ୍ରଧ୍ୱନିରେ ପବନରେ ଭାସି ଉଠୁଛି ଭାବନା ଶାନ୍ତିର ପବିତ୍ରର। ଜୀବନ ହୋଇଉଠିଛି ଚଳଚଞ୍ଚଳ, ଲକ୍ଷ୍ୟପ୍ରାପ୍ତି ପାଇଁ ପାଦ ଅଗ୍ରସର, ସୁସ୍ଥ ବାତାବରଣ, ସୁସ୍ଥ ପରିବେଶ ଏକାନ୍ତ କାମ୍ୟ। ଜୀବନ ନିରୋଗ ରହୁ କରୁ କାମନା।

ସୁନ୍ଦର ପ୍ରଭାତ, ଯେଉଁଠି ସୂର୍ଯ୍ୟଙ୍କ ସୁନେଲି କିରଣ ଧୀରେ ଧୀରେ ନୀଳ ସମୁଦ୍ର ତଟକୁ କରେ ସ୍ପର୍ଶ, ସବୁଜ କ୍ଷେତରେ ନୂଆ ଆଶା ବିଚ୍ଛୁରିତ କରିଯାଏ। ନଦୀର ଶାନ୍ତ ଶୀତଳ ଧାରା, ଗଗନ ପବନରେ ନିର୍ମଳ ବାୟୁ, ସେଥିମଧ୍ୟରେ ପକ୍ଷୀମାନଙ୍କର ମଧୁର କୁହୁକୁହ ସ୍ୱର, ଏହିସବୁ ମିଶି ପ୍ରକୃତିସ୍ଥ କରନ୍ତି ମନକୁ, ସୃଷ୍ଟି କରୁଛନ୍ତି ସୁନ୍ଦର ସଙ୍ଗୀତ। ଏ ମନୋରମ ପରିବେଶରେ ଜୀବନ ଚାହୁଁଛି କିଛି କ୍ଷଣ ରହି ପୁଣି ତାକୁ ଉପଭୋଗ କରିବାକୁ ମନ ଭରି, ମନ ନ ପୂରିଲା ପର୍ଯ୍ୟନ୍ତ ବାସ୍ ତାରି ମଧ୍ୟରେ କଟିଯାଉ ଦିନ ରାତି। ସେ ଶାନ୍ତ ଶୀତଳ ପବନ ମଧ୍ୟରେ ହିଁ ତ ରହିଛି ଜୀବନ।

ନୀଳ ଆକାଶ ତଳେ ସବୁଜିମା, ତା ମଧ୍ୟରେ ଶୁଦ୍ଧ ବାୟୁ, ଫୁଲ ଫଳ, ପ୍ରକୃତିର ଅବଦାନ, ସୁସ୍ଥ ଜୀବନ, କିନ୍ତୁ ଆମର ଟିକିଏ ଅବହେଳା, ଅସଚେତନତା, ଯାହା ପାଇଁ ଆଜି ଆମେ ସାମ୍ନା କରୁଛେ ବିଭିନ୍ନ ପ୍ରକାରର ପ୍ରଦୂଷଣକୁ। ସେଥିମଧ୍ୟରୁ ବାୟୁ ପ୍ରଦୂଷଣ ହେଉଛି ଅନ୍ୟତମ, ଯାହା ପାଇଁ ଆମେ ଭୋଗୁଛେ ଅନେକ।

0: ପ୍ରକୃତିର ଦାନକୁ ଯେତେ ବଖାଣି ବସିଲେ କମ୍ ପଡ଼ିଯିବ। କବିର ଭାବନା ହେଉ ଅବା ଗଳ୍ପର ସେଇ ପ୍ରଥମ ଦୁଇ ଧାଡ଼ିରେ। ହଁ, କେବେ କ'ଣ ଭାବିଛନ୍ତି ଏଇ ପବନକୁ ଛାଡ଼ିଦେଲେ ବା ବାୟୁକୁ ଛାଡ଼ିଦେଲେ ଆମ ଜୀବନ କ'ଣ ସମ୍ଭବ ନୁହେଁ? ନା, ସିଏ ତ ସୃଷ୍ଟିକାରୀ ଜୀବନ, ଜୀବନରେ ଝଙ୍କାର ଭରେ। ସେ କେତେବେଳେ ପ୍ରିୟ ସେ ସାଚିତ, କେତେବେଳେ କବିର ସୁର, ହେଲେ କାହିଁକି କେଜାଣି ଆଜି ନାହିଁ ସେହି ପବନରେ ନୀରବ ମନ୍ତ୍ରମୁଗ୍ଧକର ଆକର୍ଷଣ, ଯାହା ପାଇଁ ହୃଦୟ ଲେଖି ବସିବ କିଛି ମନର କଥାକୁ, ଯେଉଁଥିରେ ହୃଦୟରେ ଝଳି ଯାଉଥିବ ଏମିତି କିଛି କଥା ଯାହା ନ କହିଲେ ବି ରହିବ ନାହିଁ।
1: एचो

ଉଦାସ ଅଛି ମନ କାହିଁକିନା ବାୟୁ ପ୍ରଦୂଷଣ ଜୀବନକୁ କଲାଣି ଅସ୍ତବ୍ୟସ୍ତ। ପ୍ରତି ମୁହୂର୍ତ୍ତରେ ପ୍ରଶ୍ୱାସରେ ନେଉଥିବା ବାୟୁ କେତେ ଶୁଦ୍ଧ ଜାଣୁନା। ଗାଁ ହେଉ କି ସହର, ଆଜି ଅସ୍ତବ୍ୟସ୍ତ ଧୂଆଁ ଧୂଳି ପୁଣି ବିଷାକ୍ତ ଗ୍ୟାସରୁ ସ୍ୱପ୍ନରେ ଭାବନାରେ ଖାଲି ରହିଯାଇଛି ମଧୁର ପବନର ସେଇ ଗୀତର ସ୍ୱର, ଯାହା ରହିରେ ମନେ ପଡ଼ୁଛି ଆଉ ସେଦିନର ସେହି ପ୍ରକୃତିର ପରିବେଶକୁ ପୁଣି ଲେଉଟେଇ ଆଣିବାକୁ ଏ ଜୀବନ ଚାହୁଁଛି।

ଶ୍ରୋତାବନ୍ଧୁ, ମଣିଷ ତଥା ଜୀବଜନ୍ତୁ ବାୟୁ ପ୍ରଦୂଷଣ କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜୀବନ ଆଜି ଭେଟୁଛି ଶ୍ୱାସ, ଥଣ୍ଡାକାଶ, ଦୃଷ୍ଟିହୀନତା, ଚର୍ମରୋଗ ଭଳି ଅନେକ ସମସ୍ୟା ସହିତ। ହଁ, ଏସବୁ ମଧ୍ୟରେ ଆମେ କେମିତି ଏକ ସୁନ୍ଦର ଜୀବନର ପରିକଳ୍ପନା କରିପାରିବା କହିଲେ, ରୋଗଟି ଅଧିକ ଦିନ ପର୍ଯ୍ୟନ୍ତ ଶରୀରରେ ରହିଲେ, ବ୍ୟାକ୍ଟେରିଆ ଜନିତ ଯାହା ବେଶ ଘାତକ ହେଉଛି ଆଉ ଧୀରେ ଧୀରେ ଶରୀର କ୍ଷୀଣ ହେଉଛି। ବାୟୁ ପ୍ରଦୂଷଣ ଯୋଗୁଁ ଶୀତଦିନେ ବାୟୁମଣ୍ଡଳରେ କୋହଲା ରହିଥାଏ, ଯାହା କାରଣ ଧୂଆଁ ତଥା ମାଟିର କଣିକାଗୁଡ଼ିକୁ ବାୟୁମଣ୍ଡଳରେ ମିଶିବା ଯୋଗୁଁ ଏହା କୋହଲିଆ ଦେଖାଯାଇଥାଏ। ଏମିତି ହେବା ଯୋଗୁଁ ଆଖିରେ ଜ୍ୱଳନ ହୋଇଥାଏ, ନିଶ୍ୱାସ ପ୍ରଶ୍ୱାସ ନେବା ଅସୁବିଧା ହୋଇଥାଏ। ଓଜନ ସ୍ତର ହେଉଛି ଆମ ପୃଥିବୀର ଚାରିପଟେ ରହିଥିବା ଏକ ସୁରକ୍ଷା କବଚ, ଗ୍ୟାସ୍ର ଆବରଣ ଅଟେ, ଯାହା ଆମକୁ ସୂର୍ଯ୍ୟଙ୍କଠାରୁ ଆସୁଥିବା ହାନିକାରକ ଅଲ୍ଟ୍ରାଭାୟୋଲେଟ୍ କିରଣରୁ ରକ୍ଷା କରିଥାଏ। ବାୟୁ ପ୍ରଦୂଷଣ ଯୋଗୁଁ ସେଥିରେ ମଧ୍ୟ ପରିବର୍ତ୍ତନ, ଜିନ୍ରେ ଅପରିବର୍ତ୍ତନ, ଅନୁବଂଶୀୟ ତଥା ତ୍ୱଚା କ୍ୟାନ୍ସର ହେବାର ଆଶଙ୍କାକୁ ବଢ଼ାଉଛି। କେତେ କ'ଣ ସମସ୍ୟା ନେଇ ଆସୁଛି ଏହି ବାୟୁ ପ୍ରଦୂଷଣ, ତା ମଧ୍ୟରେ ଜୀବନକୁ ଟିକେ ଆକଳନ କରନ୍ତୁ ତ।

ଆଉ ଡେରି କଲେ ହେବ ନାହିଁ, ଆମକୁ ସତର୍କ ରହିବାକୁ ହେବ, ସଚେତନ ହେବାକୁ ପଡ଼ିବ। ନେଳିଗୁଡ଼ା କହଣିକୁ ବହିଯିବା ପୂର୍ବରୁ, ଜୀବନ ବଞ୍ଚିବା ଦୁର୍ବିଷୟ ହେଉଯିବା ପୂର୍ବରୁ ଆମେ ତାର କାରଣ ନିରାକରଣ ଏ ସମ୍ପର୍କରେ ଜାଣିବାର, ଜ୍ଞାନ ଆହରଣ କରିବାର ସମୟ ଆସିଛି। ହଁ ଶ୍ରୋତବନ୍ଧୁ, ମନୁଷ୍ୟ ନିଜେ ସୁଖ ଶାନ୍ତି ଆରାମ ଜୀବନ ବଞ୍ଚିବା ପାଇଁ ସବୁ ଆବଶ୍ୟକ କଲା। ଯାନବାହନଠାରୁ ବାହାରୁଥିବା ଦୂଷିତ ବାୟୁ, ବିକଟାଳ ଶବ୍ଦ, ପୋଖରୀ ଗାଡ଼ିଆର ଅପରିଷ୍କାର କଳକାରଖାନାରୁ ବାହାରୁଥିବା ଦୂଷିତ ଗ୍ୟାସ, ସବୁଜ ଗୃହ ଋତୁଚକ୍ରରେ ଅନିୟମିତତା ଆଦି ଯୋଗୁଁ ଆମ ଚତୁର୍ପାର୍ଶ୍ୱ ଖୁବ୍ ପ୍ରଭାବିତ ହେଉଛି, ନୁହେଁ କି? ଯାହାର ସିଧାସଳଖ ପ୍ରଭାବ ପଡ଼ୁଛି ଜୀବଜଗତ ଉପରେ। ଏସବୁ କାରଣ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ଶିକାର ହେଉଛନ୍ତି। ବୟସ ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ, ସ୍ନାୟୁଜନିତ ରୋଗ, କର୍କଟ ରୋଗ ଭଳି ମାରାତ୍ମକ ରୋଗର ଶିକାର ମଧ୍ୟ ହେଉଛି। ବିନା କାରଣରେ ଜୀବନ ମଧ୍ୟ ହଜିଯାଉଛି। ଆଉ ଏବେ ବାୟୁ ପ୍ରଦୂଷଣ, ଧୂଆଁ ଧୂଳି, ଏହା ମଧ୍ୟରେ ଜୀବନ

ଆଜି ହୃଦୟ ଥରି ଉଠୁଛି ଏଇ ପ୍ରଦୂଷଣର ନାଁ ଶୁଣିଲି। କାହିଁକିନା ଏ ପ୍ରଦୂଷଣ ଲାଗି ତାପମାନ ବଢୁଛି, ଅମ୍ଳବୃଷ୍ଟି ହେବାର ଆଶଙ୍କା ବଢୁଛି, ବର୍ଷା ପାଣିରେ ସଲଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍ ମଧ୍ୟ ସୃଷ୍ଟି କରିବାର ଆଶଙ୍କା ବଢୁଛି। କ'ଣ କରିବା, ଏ ତ ଆମର ଆବଶ୍ୟକତାର ସୃଷ୍ଟି, ସମ୍ମୁଖୀନ କରିବାକୁ ପଡ଼ିବ ଆମକୁ। ଗଛ ଲଗାଇବା, ଧୂଆଧୂଳିରୁ ରକ୍ଷା କରିବାକୁ ନିଜକୁ ମାସ୍କର ପ୍ରୟୋଗ କରିବା, ପରିଷ୍କାର ପରିବେଶ ସୃଷ୍ଟି କରିବା, ତେବେ ଯାଇଁ ଏଥିରୁ ସୃଷ୍ଟି ହେଉଥିବା ମାରାତ୍ମକ ରୋଗରୁ ନିଜକୁ ରକ୍ଷା କରିପାରିବା, ବିଶେଷ କରି ଶ୍ୱାସରୋଗ ଭଳି। ଆଜି ଯେହେତୁ ଆମେ ସେ ଦିବସକୁ ପାଳନ କରିଛେ, ସମସ୍ତେ ଏହି ଶ୍ୱାସରୋଗଠାରୁ ଦୂରେଇ ରୁହନ୍ତୁ, ଜୀବନକୁ ସୁନ୍ଦର କରି ଗଢ଼ି ତୋଳନ୍ତୁ, ଏହା ହିଁ କାମନା କରିବା।

ଠିକ ଶ୍ରୋତାବନ୍ଧୁ, ଖାଇ ଶୋଇ ଏ ଦୁନିଆର କଥା, ଏ ସମାଜର କଥା, ଆମ ପରିବେଶର କଥା ଭୁଲିଗଲେ ହେବନି। ଆମକୁ ମନେ ରଖିବାକୁ ପଡ଼ିବ ଯେ ସ୍ୱାସ୍ଥ୍ୟ ଉପରେ ଏଇ ପ୍ରଦୂଷିତ ବାୟୁର ପ୍ରଭାବ ରହିଛି। ଏହି ବାୟୁ ଆମ ଶରୀର ଭିତରକୁ ପ୍ରବେଶ କରି ଫୁସ୍ଫୁସ୍ର କାର୍ଯ୍ୟକ୍ଷମତାକୁ ହ୍ରାସ କରେ, ଯେଉଁଥିପାଇଁ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୁଏ। ପରେ ବାୟୁରେ ଥିବା ବିଷାକ୍ତ କଣିକା ଯୋଗୁଁ ଶ୍ୱାସରୋଗୀଙ୍କ ସମସ୍ୟା ଅଧିକରୁ ଅଧିକ ବଢ଼ୁଛି, ଯେଉଁଥିପାଇଁ ପାର୍ବଣ ଋତୁରେ ମଧ୍ୟ ଆମେ ଟିକେ ବାଣ ଫୁଟେଇ ପାରୁନେ, ଆଉ ଧୂଆଁଧୂଳି ଏସବୁରୁ ବର୍ତ୍ତିବା ପାଇଁ ମୁହଁକୁ ଲୁଚେଇ ଢାଙ୍କି ରଖୁଛେ। ଦୀର୍ଘଦିନ ଧରି ପ୍ରଦୂଷିତ ବାୟୁରେ ରହିବା ଯୋଗୁଁ ଆମକୁ କ୍ରୋନିକ, ଯାହାକି ସବୁ ଅଧିକ ଦିନ ଧରି ରହିଥିବା ଶ୍ୱାସଜନିତ ରୋଗ ଆମକୁ ଛାଡ଼ିନଥାଏ। ଧୂଆଁ ଏବଂ କୁହୁଡ଼ି ଯୋଗୁଁ ଦୃଷ୍ଟିଶକ୍ତି ଯାହା ହ୍ରାସ ପାଇଥାଏ। ଶ୍ରୋତାବନ୍ଧୁ, ଆମକୁ ସତର୍କ ହେବାକୁ ପଡ଼ିବ। ପ୍ରଦୂଷଣ ଅଧିକ ଥିଲେ ଘରୁ ବାହାରକୁ ନ ବାହାରିବା, ଅବା ଯଦି ଜରୁରୀ କାର୍ଯ୍ୟ ଥିବ ମାସ୍କ ବ୍ୟବହାର କରିବା, କାଶିବା ଛିଙ୍କିବା ସମୟରେ ମୁହଁକୁ ଘୋଡ଼ାଇବା, ନିୟମିତ ବ୍ୟାୟାମ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଆମକୁ ଏ ପ୍ରକାର ପରିବେଶ ଅବା ସଂକ୍ରମଣ ସହିତ ଆମେ ନିଜର ଲଢ଼େଇ ଜାରି ରଖିପାରିବା। କିନ୍ତୁ ସବୁଠୁ ବଡ଼ କଥା ହେଲା ସବୁ ଜୀବ ସୃଷ୍ଟି କରିବା, ତାରି ମଧ୍ୟରେ ହିଁ ତ ରହିଛି ଜୀବନ।

ହଁ, ଚାଲନ୍ତୁ ସାଥୀ ହୋଇ ମିଳିମିଶି ଆମେ ଏଇ ପରିବେଶ ପ୍ରଦୂଷଣ ସମ୍ପର୍କରେ ଟିକିଏ ନିଜର ବୁଦ୍ଧି ଖଟେଇବା, ଏ ସମସ୍ୟାରୁ କେମିତି ଦୂରେଇ ରହିବା ସେ ସମ୍ପର୍କରେ ଚିନ୍ତା କରିବା। ହଁ ଶ୍ରୋତାବନ୍ଧୁ, ମେ ମାସର ପ୍ରଥମ ମଙ୍ଗଳବାର ବିଶ୍ୱ ଆସ୍ଥମା ଦିବସ ପାଳନ କରୁଛେ ଆମେ, ଶ୍ୱାସ ରୋଗ ଯାହାକୁ କହୁଛେ। ଲୋକମାନଙ୍କୁ ଶ୍ୱାସ ରୋଗରୁ ରକ୍ଷା କରିବା ପାଇଁ, ସେ ସମ୍ପର୍କରେ ସଚେତନତା କରାଇବା ପାଇଁ ଆଜିର ଏହି ଦିବସର ପାଳନ। ଏ ରୋଗ ଫୁସ୍ଫୁସ୍ ଓ ବାୟୁପଥରେ ଅବରୋଧ କରି ଶ୍ୱାସକ୍ରିୟାକୁ ପ୍ରଭାବିତ କରିଥାଏ, ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୋଇଥାଏ। ସଠିକ୍ ଚିକିତ୍ସା ମିଳିଲେ ଏଥିରୁ ଆମେ ଆମ ଜୀବନଶୈଳୀରେ ଯଦି ପରିବର୍ତ୍ତନ ଆଣିପାରିବା, ସଠିକ୍ ଚିକିତ୍ସା ଫଳରେ ଆମେ ଏ ଯନ୍ତ୍ରଣାରୁ ଦୂରେଇ ରହିପାରିବା। ସବୁ ବୟସର ଲୋକ ଏହି ବିପଦରେ ସମ୍ମୁଖୀନ ହୋଇପାରିବେ, କେହି ଏଥିରୁ ବର୍ତ୍ତି ଯାଆନ୍ତିନି। ଶ୍ୱାସ ରୋଗରେ ବାୟୁପଥରେ ଜଟିଳତା କାରଣରୁ ପଥ ସଂକୀର୍ଣ୍ଣ ସରୁଆ ହୋଇଯାଏ, ଯାହାଦ୍ୱାରା ଛାତି ଭିତରକୁ ଭାରି କଷ୍ଟ ଅନୁଭବ ହୁଏ। କେତେକ ପରିବେଶରେ ଧୂଳି ପ୍ରଦୂଷଣ ଏଥିମଧ୍ୟରେ ଜୀବନ ବଞ୍ଚିବା ବଡ଼ ଜଟିଳ ହୋଇପଡ଼େ। ଶ୍ରୋତାବନ୍ଧୁ, ଲକ୍ଷଣ ଥାଇ ମଧ୍ୟ ଆମେ ଅଣଦେଖା କରିଦେଉ, ଯାହା ଜୀବନକୁ ମୃତ୍ୟୁମୁଖକୁ ଟାଣିନିଏ। ତେବେ ମନେ ରଖିବା ଦରକାର, ବାରମ୍ବାର କାଶ ଯାହା ଦୁଇ ସପ୍ତାହ ଲାଗି ରହେ, ଛାତିରେ କିଛି ଅଟକିଲା ଭଳି ଅନୁଭବ ହେବା, ଶ୍ୱାସକ୍ରିୟାରେ ଶବ୍ଦ ଶୁଭିବା, ନିଶ୍ୱାସ ନେବା ସମୟରେ ଘୁଡ଼ୁଘୁଡ଼ୁ ଶବ୍ଦ ହେବା, ଛାତି ଭିତରକୁ ଟାଣି ହେବା, ଥଣ୍ଡା ପବନରେ ପ୍ରଶ୍ୱାସ ନେବା ସମୟରେ କଷ୍ଟ ଅନୁଭବ କରିବା, ରାତିରେ ନିଦରୁ ଉଠିଗଲେ ଅଧିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି, କାଶନ୍ତି, ଏ ପ୍ରକାର ଯଦି କିଛି ଲକ୍ଷଣ ଦେଖାଯାଉଛି, ଯଥାଶୀଘ୍ର ଡାକ୍ତରୀ ପରାମର୍ଶ ଆବଶ୍ୟକ ପଡ଼ିଛି, ସଚେତନତାର ଆବଶ୍ୟକ ପଡ଼ିଛି। ଜୀବନ ଅଛି ତ ରୋଗ ଅଛି, ପ୍ରଦୂଷଣ ଅଛି ତ ବାଟ ଆମକୁ ଖୋଜିବାକୁ ପଡ଼ିବ ସୁରକ୍ଷିତ ରହିବାର ବାଟ।

ଜୀବନେ ରହୁ ମାନ ଅଭିମାନ, ପୁଣି ସୁସ୍ଥ ଜୀବନ, ଏତିକି କାମନା ଏଇ ଗୀତ ଗାଇ ଗଣରୁ। ହଁ ଶ୍ରୋତା ବନ୍ଧୁ, ଆପଣଙ୍କ ଆମ ଭିତରେ ଏହି ସମ୍ପର୍କ ଏମିତି ଥାଉ, ନିହାତି ଏହି ଅଗଣାରୁ ଆମେ ବାଢି ଦେଉଥାଉ ଏକ ସୁସ୍ଥ ସମାଜ, ସୁସ୍ଥ ପରିବେଶ, ସୁସ୍ଥ ଜୀବନର ବାର୍ତ୍ତା। ଆପଣ ବି ଆପଣେ ନିଅନ୍ତୁ ସେହିସବୁ ବାର୍ତ୍ତାକୁ, ନିଜର କରି ଥରେ ଦେଖନ୍ତୁ ନିଜଠୁ ଆରମ୍ଭ କରି। ଏଇଠୁ ବିଦାୟ ମାଗୁଛି। ଉପସ୍ଥାପନରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ଅଥର୍ବ, ମୂଳ ଓଡ଼ିଆ, ପ୍ରାଣବନ୍ଧୁ କର

ନମସ୍କାର, ମୁଁ ଆଜ୍ଞା ବୁଦ୍ଧଦେବ ମହାପାତ୍ର, ଇତିହାସର ଅଧ୍ୟାପକ ଦିନେ ଥିଲି, ଅଧୁନା ସୌକିନ ଭାଓଲିନ୍ ବାଦକ। ଆଜିକାଲି ଇନଭାଲିଡ୍ ଚେୟାରରେ ବସି ବସି ଭାଓଲିନ୍ ବଜାଏ। ସ୍ୱାଧୀନତା ପରେ ପରେ ଇଂଲଣ୍ଡର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଡିଲିଟ୍ ଉପାଧି ପାଇଥିଲି, କିନ୍ତୁ ମୁଁ କ'ଣ ସେ ଡିଗ୍ରୀ ନେଲାବେଳେ ଜାଣିଥିଲି ଯେ ଆମ ଦେଶ ସ୍ୱାଧୀନ ହେଲା ମାନେ ସ୍ୱେଚ୍ଛାଚାରୀ ହେଲା। ସ୍ୱାଧୀନତା ଆନ୍ଦୋଳନ ବେଳେ ଆମେ ଭାରତୀୟମାନେ ବିଦେଶୀ ବର୍ଜନ କରିବାକୁ ଏବଂ ନିଜ ଦେଶ ତିଆରି ମାଲମତା ବ୍ୟବହାର କରିବାକୁ ମହାତ୍ମାଙ୍କ ଦ୍ୱାରା ଆଦିଷ୍ଟ ହୋଇଥିଲୁ, କିନ୍ତୁ ଗୋରା ଶାସକମାନେ ଏ ଦେଶର ବେଳାଭୂମି ସବୁଦିନ ପାଇଁ ଛାଡ଼ି ଚାଲିଗଲା ପରେ ଆମର ବିଦେଶୀ ବର୍ଜନ ନୀତି ସାହାଯ୍ୟରେ ଗୋରାମାନଙ୍କର ଯାହା କିଛି ଭଲ ତାକୁ ସବୁ ବର୍ଜନ କରି ସେମାନଙ୍କର ଯାହା କିଛି ଖରାପ ତାହା ସବୁ ଅର୍ଜନ କରିବାକୁ ଲାଗିଲୁ। ମାନେ ବୁଝିପାରୁଛନ୍ତି ତ, ମୋର ଡିଲିଟ୍ ଉପାଧିଟା କିଛି କାମ ଦେଲାନି। ଆଜିକାଲି ଦରକାର ପଡ଼ୁଛି ଯେଉଁ ସବୁ ବିଶେଷ ଯୋଗ୍ୟତା, ସେଗୁଡ଼ିକ ମୋଠି ଏକାନ୍ତ ଅଭାବ ଥିଲା। ଛାଡ଼ନ୍ତୁ, ମୋର ସେଥିରେ କ୍ଷୟବୃଦ୍ଧି କିଛି ନାହିଁ। ଆପଣମାନେ କେବଳ ଏତିକି ଜାଣି ରଖନ୍ତୁ, ଏତିକି ଏ ଯୁଗରେ ଆମ ଦେଶରେ ଜଣେ ସଚ୍ଚା ଐତିହାସିକ ହେବାରେ ବହୁ ବିପଦ ଆଉ ଜଞ୍ଜାଳ ମଧ୍ୟ। ଏଇ ଧରନ୍ତୁ, ବହୁ ସାଧ୍ୟ ସାଧନା ଆଉ ସଠିକ୍ ତଥ୍ୟ ଉପରେ ଆଧାର କରି ଆପଣ ଗୋଟିଏ ଐତିହାସିକ ମତ ପ୍ରତିଷ୍ଠା କଲେ, କିଛିଦିନ ପରେ ଆପଣ ଦେଖିବେ ସେହି ମତକୁ ଅକାଟ୍ୟ ମିଥ୍ୟା ବଳରେ ଖଣ୍ଡନ କରି କିଏ ହେତ କହିଲେଣି ଜୟଦେବ ବିଲାତ୍ରୁ ପୁରୀକୁ ଆସି ଗୀତଗୋବିନ୍ଦ ରଚନା କରିଥିଲେ। ଖୁବ୍ ଷ୍ଟ୍ରେଞ୍ଜ ନୁହେଁ? ସେମିତି ଆଉ କେତୋଟି ଅତି ଅଦ୍ଭୁତ ଐତିହାସିକ ତଥ୍ୟ ଆମ ଐତିହାସିକମାନେ ବାହାର କରିଛନ୍ତି। ଓଡ଼ିଆ ଗୋଟିଏ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ପ୍ରମାଣ କରିବାର ଅପଚେଷ୍ଟା ବିଷୟରେ ତ ଆପଣମାନେ ନିଶ୍ଚୟ ଅଭିହିତ ଥିବେ। ଅପେକ୍ଷା କରନ୍ତୁ, ଆମେ ଯେମିତି ରେଟ୍ରେ ବିଶ୍ୱଜନୀନ ମନୋଭାବାପନ୍ନ ହେବାରେ ଲାଗିଛୁ ନା, କିଛିଦିନ ପରେ ଆମର ରୋମାଣ୍ଟିକ ଐତିହାସିକମାନେ ସତ୍ୟକୁ ଲୁଚାଇ ରଖି ନିଜର କଳ୍ପନା ପ୍ରସ୍ତୁତ ସତ୍ୟ ଦ୍ୱାରା ପ୍ରମାଣ କରିଦେବେ ଯେ ଆମେ କେହି ଓଡ଼ିଆ ନୁହଁ। ମୁଁ ଆଉ ଗୋଟେ ଆତଙ୍କ ଦ୍ୱାରା ଆତଙ୍କିତ ବର୍ତ୍ତମାନ। ବିଶ୍ୱାସ କରନ୍ତୁ, ଏହି ରୋମାଣ୍ଟିକ ଐତିହାସିକମାନେ ଦିନେ ପ୍ରମାଣ କରିଦେଇପାରିବେ ଯେ ପୁରୀ ମନ୍ଦିରରେ ସୁଭଦ୍ରାଙ୍କର ଡାହାଣ ପଟେ ଯିଏ ବସିଛନ୍ତି ସେ ହେଉଛନ୍ତି ଜଗନ୍ନାଥ, ଆଉ ବାଁ ପଟ ମୂର୍ତ୍ତିଟି ବଳଭଦ୍ର। ତା ଛଡ଼ା ଆମର ଭାରତୀୟ ଇତିହାସ ତିନି ତୁଣ୍ଡରେ ଛେଳିକୁକୁର ପ୍ରବଚନକୁ ସାର୍ଥକ କରିବାରେ ଲାଗିଛି, ତେଣୁ ମୁଁ ଏ ଐତିହାସିକ ଜଞ୍ଜାଳରୁ ମୁକ୍ତି ନେଲି। ନେଲି ସିନା, ହେଲେ ଆଉ ଗୋଟିଏ ଜଞ୍ଜାଳ ଭିତରେ ପଶିଗଲି। ମୁଁ ଆଜି ଆପଣମାନଙ୍କ ଆଗରେ ମୋ ନିଜ ଚରିତ୍ର ଭୂମିକାରେ ଅଭିନୟ କରୁଛି। ଦେଖନ୍ତୁ ତ, କି ଅଦ୍ଭୁତ କଥା, ମୋ ଭଳି ଗୋଟିଏ ଅଥର୍ପ ପୁଣି ମୋ ନିଜ ଚରିତ୍ର ଭୂମିକାରେ ଅଭିନୟ କରିବ। କେବେ ଶୁଣିଥିଲେ ଏମିତି ଗୋଟେ କଥା? ନିରୂପା, ମୋର ଜଣେ ଦୁର୍ଦ୍ଦାନ୍ତ ଅଥଚ ମେଧାବୀ ଛାତ୍ର ବର୍ଷକ ତଳେ ଇତିହାସ ଅଧ୍ୟାପକ ହୋଇଛି। ମୋ ଜୀବନ ଇତିହାସରୁ ଚେନ୍ନାଇ ଚାଞ୍ଚି ନେଇ ସେ ତା ଉପରେ ଲେଖିଛି ଗୋଟେ ନାଟକ, ଆଉ ମୁଁ ପୁଣି ମତେ ରୂପାୟିତ କରିବି। ଷ୍ଟ୍ରେଞ୍ଜ, ମୁଁ ବୁଝିପାରୁନି ଏଇଟା ସମ୍ଭବ କେମିତି ହେବ, କିନ୍ତୁ ନାଟ୍ୟକାର କହନ୍ତି ଚମତ୍କାର ଫୁଟିବ। ତାଙ୍କର ଥିଓରି ହେଲା ମୋ ଜୀବନରେ ଯାହା ସବୁ ଘଟିଯାଇଛି ସେଇତକ ଘଟଣା ମୋ ପାଇଁ ଅତୀତ, ଅର୍ଥାତ୍ ବର୍ତ୍ତମାନ ମୋର ପୂର୍ବ କଥା ଅର୍ଥାତ୍ ଇତିହାସ। ତେଣୁ ବ୍ୟକ୍ତି ନିରପେକ୍ଷ ମନୋଭାବ ନେଇ ମୁଁ କୁଆଡ଼େ ନିଜ ଭୂମିକାରେ ସାର୍ଥକ ଅଭିନୟ କରିପାରିବି, ଏଇଟା କେମିତି ଗୋଟେ ପିକ୍ୟୁଲାର ଡ୍ରାମାଟିକ୍ ଥିଓରି ପରି ଲାଗୁନି? କ୍ଷମା କରିବେ, ବକ୍ତୃତା ଅତି ଦୀର୍ଘ ହୋଇଗଲାଣି, ଦେଉଳକୁ ମୁଖଶାଳା ବଳି ପଡ଼ିଲା। ବକ୍ତୃତା ଦେବାର ବଦଭ୍ୟାସ ଆଉ ବଦନାମ ତ ଆମମାନଙ୍କର ଚିରକାଳ ରହିଛି। ବାର୍ନାଡ୍ସଙ୍କର ପ୍ରିଫେସ୍ ନାଟକ ଭଳି ଏ ନାଟକଟିକୁ ଏକ ବକ୍ତୃତା ଓ ଆବୃତ୍ତିଧର୍ମୀ ନାଟିକା ବୋଲି ଧରିନିଅନ୍ତୁ ନା। ପରୀକ୍ଷା ନିରୀକ୍ଷା ନାଁରେ ବହୁଧର୍ମୀ ନାଟକ ନାଟିକା ତ ଆଜିକାଲି ଆପଣମାନେ ଦେଖିବାକୁ ପାଉଛନ୍ତି। ଆଚ୍ଛା, ଆସୁଛି, ପୁଣି ଦେଖା ହେବ।

0: A minister once described Firoz Gandhi as the prime minister's lapdog. Then this minister got involved in a financial scandal. Firoz Gandhi, who was scheduled to open the debate in the Lok Sabha, walked up to the minister and said, "Mr. So-and-so, I hear you have been describing me as a lapdog. You no doubt consider yourself a pillar of the state. Today I will do to you what a lapdog usually does to a pillar."
1: Hey, chup.
2: Sir, suni palle?
1: Sarbanas.
3: Chamatkar.
2: Chamatkar? Kon?
3: Mane sir sense of wit and humor.
1: Tanko class sa itihas ro numa?
2: Tebe?
1: Itihas sa sahitya ro.
3: Sundar sundar metaphor simile aur image bhi padhanti.
2: Amo goda goda ko tani bare khub osta.
1: Human leg pulling?
2: Are baap re.
1: ସେଇପାଇଁ ତ ତାଙ୍କ ସହିତ କଥା କହିବାକୁ ମୋର ଭୀଷଣ ଡର
2: ଅଥଚ ଡରିବାର କିଛି ନାହିଁ
3: ସେୟା ତ ଅଥଚ ଡର ଲାଗେ
2: କାହିଁକି
3: ଏକ ପ୍ରକାଣ୍ଡ ବ୍ୟକ୍ତିତ୍ୱ
1: ବଡ଼ ପ୍ଲିଜିଂ
2: ହଁ ଠିକ୍
1: ସାର୍ଙ୍କଠୁ କର୍ତ୍ତବ୍ୟନିଷ୍ଠା ଆଉ ପଙ୍କଚୁଆଲିଟି ଶିଖିବା କଥା କିନ୍ତୁ
2: ସାର୍ ଗୋଟାଏ ଚଳନ୍ତି ଘଣ୍ଟା ଏ ମୁଭିଂ କ୍ଲକ୍
3: କେବେ ହେଲେ ଦିନେ କ୍ଲାସ୍ କମେଇ ଦେଇନାହାନ୍ତି କି ଗୋଟାଏ ମିନିଟ୍ ଡେରି କରି କ୍ଲାସ୍କୁ ଆସିନାହାନ୍ତି
2: ଆଜିକାଲି ଦିନରେ ସେଇଟା ଗୋଟେ ଅଯୋଗ୍ୟତା
1: ଠିକ୍ ଅଛି ଠିକ୍ କହିଛୁ ଆମ ସୀତାକାନ୍ତ ସାର୍ ଗୋଟାଏ କଳଙ୍କି ଲଗା ଅଚଳନ୍ତି ଘଣ୍ଟା କ୍ଲାସରେ ପ୍ରବେଶ କରିବା 10 ମିନିଟ୍ ପରେ କ୍ଲାସରୁ ପ୍ରସ୍ଥାନ 10 ମିନିଟ୍ ପୂର୍ବରୁ ଆଉ ଅଧଘଣ୍ଟା ପାଠପଢ଼ାରୁ 10 ମିନିଟ୍ ଚାଲିଯିବ ବିଭାଗୀୟ ସହକର୍ମୀମାନଙ୍କ ବିରୋଧରେ ବିଷୋଦ୍ଗାର କରିବାରେ
2: ଆଉ ମାତ୍ର 20 ମିନିଟ୍ ଆମେ ଜ୍ଞାନ ମହାସମୁଦ୍ରରେ ଅବଗାହନ କରୁ
3: ଏବଂ ସେଇମାନେ ହିଁ ଚଟ୍ ଚଟ୍ ଉଠନ୍ତି ଉପରକୁ
1: ଉପରବାଲାଙ୍କୁ ବଟରିଂ କରି
3: କି ଜଷ୍ଟିସ୍
2: ଆମ ସାର୍ କିନ୍ତୁ ଏ ଆର୍ଟିର ଅଧିକାରୀ ହେଇପାରିଲେନି
3: ଫେଲିଅର୍ର ଏକ ଜ୍ୱଳନ୍ତ ପ୍ରତିମୂର୍ତ୍ତି ଥରେ ଥରେ ମୋର ଏମିତି ରାଗ ହୁଏ ଇଚ୍ଛା ହୁଏ ସାର୍ଙ୍କୁ
1: ଇଚ୍ଛା ହୁଏ ସାର୍ଙ୍କୁ
3: ନା କିଛି ନୁହେଁ ତାଙ୍କ ଭଳି ଯୋଗ୍ୟ ଲୋକ ପ୍ରଫେସର ହେଇପାରିଲେନି ଏ ଯାଏଁ ସାଟ୍
2: ପୁଣି କଟାଘାରେ ଚୁନ ତାଙ୍କ ଛାତ୍ର ଡକ୍ଟର ସୁଶାନ୍ତ ଦାସ ପ୍ରଫେସର ଆଉ ଆମ ସାର୍ ତାଙ୍କ ନିର୍ଦ୍ଦେଶରେ କାମ କରିବେ
3: ଠିକ୍ ହେଇଛି ଏତେଟା ନିଦା ବିଷ୍ଣୁ ପଣିଆ ଉପଯୁକ୍ତ ଶାସ୍ତି ସର୍ଭ ହିମ୍ ରାଇଟ୍
1: ସାର୍ଙ୍କର ୟୁକେ ଚାକିରି ଛାଡି ଚାଲି ଆସିବା ଉଚିତ ନଥିଲା
3: ତାଙ୍କର ମତ ଐତିହାସିକ ଗବେଷଣା ପାଇଁ ଇଣ୍ଡିଆ ପୃଥିବୀର ଶ୍ରେଷ୍ଠ ପ୍ରଶସ୍ତ କ୍ଷେତ୍ର
2: ଆରେ ସତ କଥା ତ ଏଠି ଇତିହାସ ଗବେଷକର କଳ୍ପିତ ସତ୍ୟ ଆଉ ରୋମାଣ୍ଟିକ ଦୃଷ୍ଟିଭଙ୍ଗୀ ନେଇ ଲେଖା ହୁଏ
3: ସାର୍ କାହିଁକି ସୁପର ସିରିଏଲ୍
1: କାହିଁକି
3: କିଛି କଣ କାରଣ ନାହିଁ
1: ଥାଇପାରେ କିନ୍ତୁ ସେଇଟା
3: ଜେଲସି କେହି ତାଙ୍କ ପିଛା ଲାଗିଛି
1: ନିଶ୍ଚୟ ଲାଗିଛି ତାକୁ ଖୋଜି ବାହାର କରିବାକୁ ହବ
3: ସମ୍ଭବ ନୁହେଁ
2: କାହିଁକି ସମ୍ଭବ ନୁହଁ
3: ସାର୍ ଆମ ସହିତ ସହଯୋଗ କରିବେନି
1: ତେବେ ତ ଅସମ୍ଭବ
2: ତଥାପି ଅନ୍ୟାୟର ପ୍ରତିରୋଧ ଆମକୁ ହିଁ କରିବାକୁ ପଡିବ ଆଚ୍ଛା ସୁଧୀର ତୁ କଲେଜ ୟୁନିୟନ ସଭାପତି ହିସାବରେ
3: କିନ୍ତୁ ସାର୍ ସେଥିରେ ଆମକୁ ବାଧା ଦେବେ
2: ଆମେ ତାଙ୍କ କଥା ଶୁଣିବାନି
3: ପାରିବୁ
1: ନା ଦେଖିଲୁ ଇଆଡ଼େ ନା ଷ୍ଟାଫ କମନ ମେଳାଡ଼େ
4: ଏଇଆଡ଼େ
1: ତେବେ ତ
5: ସାର୍ ନମସ୍କାର ହ୍ୟାଲୋ ବଏସ୍ କ୍ଲାସ୍ ଅଛି
2: ନା ସାର୍
5: ତେବେ ତମ ରୋମାଣ୍ଟିକ ଡେନ୍କୁ ନଯାଇ ଏଠି
2: ନାଇଁ ସାର୍ ଏମିତି
5: ଓ କ'ଣ କିଛି ଗୋଟେ ମତଲବରେ
2: ନାଇଁ ସାର୍ ସେସବୁ କିଛି ନୁହଁ
5: ତେବେ କ'ଣ
2: ସାର୍ ଆମେ ଏଇ ବାଟେ ମାନେ
5: ସୁଧୀର ତମେ ଚୁପ୍ କାହିଁକି
3: ଆମେ ଏଇ ବାଟେ ଯାଉ ଯାଉ ଅଟକି ଗଲୁ ଆଗକୁ ଯାଇପାରିଲୁ ନାହିଁ
5: ହ୍ୱାଟ୍ ଫର୍
3: ସାର୍ ଆପଣଙ୍କ ଲେକ୍ଚର
5: ତାହେଲେ ତମେ ତିନି ଜଣ ଯାକ ଖୁବ୍ ବଡ଼ ପାଟି କରି ଏଇଠି ଆସୁଥିଲ
2: ନାଇଁ ସାର୍ ହଁ ସାର୍ ମୋତେ ଥରେ
5: ଥରେ କିନ୍ତୁ ଫାର୍ଷ୍ଟ ଇୟର ପିଲାଙ୍କ ପରି କ୍ଲାସ୍ ଝରକା ପାଖରେ ଜମା ଠିଆ ହେବରେ
3: କିନ୍ତୁ ଆମେ ସେଥିପାଇଁ ଦାୟୀ ନୁହେଁ ସାର୍
5: ତାହେଲେ କିଏ
3: ସାର୍ ଆପଣ
5: ମୁଁ
3: ହଁ ସାର୍ ଆପଣ ଆମକୁ ହସେଇଲେ ଆମେ ହସିବୁ ନାହିଁ
5: କେମିତି
3: ଲ୍ୟାପ୍ ଡଗ୍ର ଉଦାହରଣଟା
5: ଦିଟା ଅଧାପଡ଼ା ସିଗାରେଟ୍ ତମ ଭିତରୁ କିଏ ସିଗାରେଟ୍ ଆଣେ
2: ସାର୍ ସାର୍ ଆପଣ ଉଠନ୍ତୁ ସାର୍ ମୁଁ ଉଠେଇ ବାହାରେ ପକେଇ ଦେଉଛି
5: ଓହୋ ତମେ ତେବେ କଲ୍ପିଟ
2: ଆଇ ଏମ୍ ସରି ସାର୍
5: ବଦମାସଟାକୁ ଛାଡ଼ିବାକୁ ଚେଷ୍ଟା କର
2: ଛାଡ଼ିବାକୁ ଚେଷ୍ଟା କରୁଛି ସାର୍ କିନ୍ତୁ
5: ପାରୁନ କ'ଣ ପାରୁନ
2: ସିଗାରେଟ୍ଟା ଅନେକ ଥର ଚେଷ୍ଟା କଲେଣି ସାର୍ ସାର୍ ସିଗାରେଟ୍ ଛାଡ଼ିଲେ ପାନ ପାନ ଛାଡ଼ିଲେ ଖାଆଙ୍କ ପ୍ରସିଦ୍ଧ ଗୁଡ଼ାକୁ ତାକୁ ଛାଡ଼ିଲେ ପୁଣି ଏଇ ସିଗାରେଟ୍ଟାକୁ
5: ଫେରି ଆସୁଛ ବେସ୍ ଆସ କିନ୍ତୁ ଛାଡ଼ିବାର ଚେଷ୍ଟାଟା ଚାଲୁଥାଉ ମୁଁ କିନ୍ତୁ ବଦଭ୍ୟାସଟା ଛାଡ଼ିବାକୁ କହୁନଥିଲି
2: ସାର୍ ତେବେ
5: ଏଇ ଯୋଉ ସେଠି ପୋଡ଼ା ସିଗାରେଟ୍ ଫୋପାଡ଼ିବାଟା ଏଇଟା ଗୋଟେ ଭାରି ଖରାପ ଅଭ୍ୟାସ
2: ମୁଁ ଲଜ୍ଜିତ ସାର୍ ଆଉ ହବନି
5: ମୁଁ ଖୁବ୍ ଖୁସି ହେବି

0: ଏହା ମଣିଷର ବିବେକ, ବୁଦ୍ଧି, ବିଚାର, ମାନବିକତା ସବୁର ବେକ ମୋଡ଼ିଦିଏ।
1: କିନ୍ତୁ ସେ ଭୟ କାହିଁକି ହୁଏ?
0: ଭୟର କାରଣ ଖୋଜିବା ଖୁବ୍ ସହଜ ସୁଧୀର। ତଳକୁ ଖସିଯିବା କିମ୍ବା ଯୋଉଠି ଅଛ ସେଇଠି ରହିଯିବାର ଭୟ, ନିଚ୍ଛକ ସ୍ୱାର୍ଥ। ତେଣୁ କାହା ସାଥିରେ ମୁଁ ଲଢ଼ିବି ମୋ ପ୍ରତି ଅବିଚାର ପାଇଁ?
1: ଆପଣ ତେବେ ରିଜାଇନ୍ କାହିଁ କରୁନାହାନ୍ତି? ଏ ପରିସ୍ଥିତି ଆମକୁ ଆଉ ଭଲ ଲାଗୁନି ସାର୍, ପ୍ଲିଜ୍ ଆପଣ ରିଜାଇନ୍ କରନ୍ତୁ।
0: ତୁମମାନେ ବୁଝିପାରିବନି ପିଲେ, ମୁଁ କାହିଁକି ଚାକିରି ଛାଡ଼ୁନି, କାହିଁକି ମୁଁ ଛାତ୍ରମାନଙ୍କ ତଳେ ରହି ଶୃଙ୍ଖଳାବଦ୍ଧ ସୈନିକଟି ପରି ମୋର କର୍ତ୍ତବ୍ୟ କରି ଚାଲିଛି। ବୟସ, ମୋତେ ବିଶ୍ୱାସ କର, ଟଙ୍କା ବା ପ୍ରତିପତ୍ତି ପାଇଁ ନୁହେଁ। ଚାକିରି ଛାଡ଼ିଦେଲେ ଖାଲି ଭାୟୋଲିନ୍ ବଜାଇ ମୁଁ ଯଥେଷ୍ଟ ରୋଜଗାର କରିପାରିବି, ତଥାପି ମୁଁ କାହିଁକି ପାରୁନି, କାହିଁକି ପାରୁନି, କାହିଁକି ପାରୁନି। ଆଚ୍ଛା, ତୁମଗୁଡ଼ାଙ୍କର ମୋ ପ୍ରତି ଏତେ ଗଭୀର ମମତା କାହିଁକି? ତୁମମାନେ ମୋ ଦୁର୍ଦ୍ଦଶାରେ ମର୍ମାହତ ହୁଅ କାହିଁକି? ଆଉ କେହି ମୋ ପାଇଁ ଦୁଃଖ କରେ? ଯେଉଁମାନେ ଏକାନ୍ତ ଭୟରେ ମୋର ଗୁପ୍ତ ଚରିତ୍ର ପଞ୍ଜିବାକୁ କଳା କରିଦିଅନ୍ତି ସେମାନେ ବି ଜାଣନ୍ତି, ଏ ଲୋକଟାକୁ ଗଳା ଧକ୍କା ଦେଲେ ବି ସେ ଛାତ୍ରଛାତ୍ରୀମାନଙ୍କର ମୋହ ଛାଡ଼ିପାରିବନି। ଦେ ଆର୍ ରାଇଟ୍।

0: ସିଏ ମଙ୍ଗୁ ନଥିଲା, ମୁଁ ପଠେଇଦେଲି ଜୋର କରି, ସିଏ କ'ଣ କରିଥାନ୍ତା ଘରେ ରହି ଯେ, ଗିଲାସ କମେଇ କରିବାକୁ ହବନି ତାକୁ।
1: ଓହୋ, ତାହେଲେ ମୋ ଉପରେ କିଟକିଟ କାହିଁକି? ସବୁ ତ ନିଜେ ଆବୁରି ବସିଛୁ, ସମସ୍ତଙ୍କ ଉପରେ ତ ହାକିମ କରୁଛୁ।
0: ଭାରି ଭୁଲ କାମଟେ କରି ପକଉଛି, କଅଁଳା ଛୁଆଟାକୁ ଅନାଥ କରି ମା ଚାଲିଗଲା, ନହେଲେ ମୁଁ ଏ ତେଲୁଣି ପୋକ ମନ୍ଦାକୁ କୋଉଦିନୁ ଛାଡ଼ି ଚାଲି ଯାଆନ୍ତିଣି।
1: ତେଲୁଣି ପୋକ ମନ୍ଦା
0: ନୁହଁ ଆଉ କ'ଣ, ଦିଟା ଛୁଆକୁ ରିଷି ଭାଲିକି ପଠେଇ ଦେଇ ନିଶ୍ଚିନ୍ତ, ତାଙ୍କ ଖବର ଅନ୍ତର ବୁଝିବି ମୁଁ। ମାଳାକୁ ହଜାର ଖୁସାମତ, ସେ ଛୁଆ ଦିଟାଙ୍କ ପାଖକୁ ଚିଠି ଲେଖିବାକୁ, ଇଲେ କଲେଜରୁ ଆସିବ ତା କଥା ବୁଝିବି, ଠୁରା କଥା ବୁଝିବି। ତମର ଗୋଟେ ସଂସାର ଅଛି ବୋଲି ଭାବିଛ, ମୋ ମା ଭାବୁଥିଲା, ଏବେ ମୁଁ ଭାବୁଛି।
1: ମତେ କଣ କରିବାକୁ କହୁଛୁ?
0: ତମକୁ ବତେଇ ଦେବି, ମା ତ ପାରିଲାନି, ଛୁଆ ଜନ୍ମ କରୁଥିଲ କାହିଁକି, ତାଙ୍କୁ ମଣିଷ କରିବାକୁ ତ ନିଘା ନାହିଁ, ଦିନ ରାତି ଖାଲି ପାଠ ପଢେଇବା ଆଉ ବହିଟା ଦେହରେ ମୁହଁ ମାଡି ବସିଥିବା, ଭୋକ ନାହିଁ ଶୋଷ ନାହିଁ, ଯୋଉ ତ ଚାକିରି।
1: ପସନ୍ଦ ହଉନି ନା?
0: ହଁ ପସନ୍ଦ, ଉପରବାଲାଙ୍କୁ ତ ସନ୍ତୁଷ୍ଟ କରିପାରୁନ, ଚାକିରିରେ ଉନ୍ନତି ଭଲା କିଛି ହେଲା,
1: କେମିତି ହେଇଥାନ୍ତା?
0: ଯେମିତି ସଭିଙ୍କର ହଉଛି, ଧରାଧରି ରିଷିପତ ନହେଲେ ଖୁସାମତ,
1: ତୁ ଖୁସି ହେଇଥାନ୍ତୁ ସେମିତି କରିଥିଲେ?
0: କଣ ହେଇଯାଇଥାନ୍ତା ସେଇଠୁ। ଏମିତି ପଇସା ନାହିଁ ବୋଲି ଠୁରାରୁ ହୋମିଓପାଥି ଚିକିତ୍ସା କରୁଛ।
1: ନରହରି, ତୁ ଏଥର ବିଶ୍ରାମ ନେ, ତୁ ଏଥର ଆଣିକି ଗୋଟେ ଐତିହାସିକ ମାନବ, ପ୍ୟାଲିଓଲିଥିକ ଯୁଗର ମଣିଷ, ଅର୍ଥାତ୍ ପୁରାତନ ପ୍ରସ୍ତର ଯୁଗର ମଣିଷ। ଏ ଯୁଗରେ ହେଇଥିଲେ ମଣିଷ ହେଇନଥାନ୍ତୁ ରେ।
0: ବୁଢ଼ା ବାପାରେ, ମୋ ନିଜର କିଛି ଦୁଃଖ କଷ୍ଟ ନାହିଁ, ହେଲେ ତମ ପିଲା ଛୁଆଙ୍କର ଦୁଃଖ କଷ୍ଟ ଦେଖିଲେ, ଓ କ'ଣ ଗୋଟେ ତମକୁ ପଚାରିବାକୁ ଆସି ଏତେ କଥା ବଖାଣି ଗଲେଣି। ହଁ ମନେ ପଡ଼ିଲା, ଠୁରା ପାଇଁ ଗୋଟେ ବଢ଼ିଆ ଠେଲା ଗାଡ଼ି ଆଣିବ, ବଢ଼ିଆ ଗଦି ପଡ଼ିଥିବ, ଖେଳଣା ବି ଝୁଲୁଥିବ, ସବୁଦିନେ ସଞ୍ଜ ସକାଳେ ଆମେ ଚାଲିଲୁ ବୁଲିବାକୁ ଅଜା ନାତି।
1: ନାଇଁ ନାଇଁ ନାଇଁ ନାଇଁ, ତାହା ହେଇପାରିବନି, ତୁ ଏଥର ବିଶ୍ରାମ ନେ।
0: ଓ ମୁଁ ଯାହା କହୁଛି ସେଇଆ ହବ, ମୁଁ ଯାଏ, ଠୁରାର ଔଷଧ ଖାଇବା ବେଳ ହେଇଗଲାଣି।

0: ସାର୍ ଅନ୍ଧାରଟା କେମିତି ବସିଛନ୍ତି କାହିଁକି?
1: କି ସୁଶାନ୍ତ
0: ସାର୍
1: ବାରଣ୍ଡା ସୁଇଚ୍ଟା? ଆସ ଆସ ଆସ, ଆରେ ନରହରି ଆଉ ଗୋଟେ ଚୌକି ଆଣ ତ।
0: ନା ସାର୍ କିଛି ଦରକାର ନାହିଁ।
1: ଆଚ୍ଛା କୁହ, କୁଆଡ଼େ ଆସିଥିଲ?
0: ସାର୍ ଏତେ ବଡ଼ ଗୋଟେ ସୁସମ୍ବାଦ ଆପଣ ଆମକୁ ଲୁଚେଇଥିଲେ କାହିଁକି?
1: କାହିଁ ନାହିଁ ତ, କି ସୁସମ୍ବାଦ ମୁଁ ତ କିଛି ଜାଣିନି।
0: ଚିଠି ପାଇନାହାନ୍ତି
1: ନା
0: ପାଇବେ? ଆଜି ସକାଳେ ରେଡିଓରେ ଆନାଉନ୍ସ କଲା, ଖବରକାଗଜରେ ବି ବାହାରିଛି, ଆସନ୍ତା ବର୍ଷ ପାଇଁ ଆପଣ ଅଲ୍ ଇଣ୍ଡିଆ ହିଷ୍ଟ୍ରି କଂଗ୍ରେସର ପ୍ରେସିଡେଣ୍ଟ ହେଲେ।
1: ହୋ, ଏହି କଥା ସେଇଟା ତ ଗଲା କଂଗ୍ରେସରେ ସ୍ଥିର ହୋଇସାରିଥିଲା, କଂଗ୍ରେସରୁ ଆଟେଣ୍ଡ କରି ଫେରିଲା ବେଳେ,
0: କିନ୍ତୁ ଲୁଚେଇଥିଲେ।
1: ବଳି ତ ଜାଣିଥାନ୍ତ।
0: ଆମେ ଆପଣଙ୍କ ପାଇଁ ଗର୍ବିତ ସାର୍।
1: ସୁଶାନ୍ତ, କର୍ତ୍ତୃପକ୍ଷମାନେ ଖୁସି ହେବେନି, ହୁଏତ ଭାବିବେ ବାନର ଗଳାରେ ମୁକ୍ତାମଳା।
0: ସବୁଠୁ ବଡ଼ ବିଡ଼ମ୍ବନା ସାର୍, ମୁଁ ଆପଣଙ୍କ ଛାତ୍ର, ଆପଣଙ୍କ ଯୋଗ୍ୟତାଠୁ କେତେ ତଳେ, ଅଥଚ ମୁଁ ଏଠି ବିଭାଗୀୟ ମୁଖ୍ୟ।
1: ମୁଁ ମୋଟେ ଦୁଃଖିତ ନୁହେଁ ସୁଶାନ୍ତ, ମୁଁ ବେଶ ଖୁସି। ମୋର ପ୍ରିୟ ଛାତ୍ର ତମେ, ମୋତେ କେତେ ସମୀହ କର, ମୋତେ ନ ପଚାରି କୌଣସି କଥା ତମେ କରନି। କହିବାକୁ ଗଲେ ମୁଁ ତ ଡିଫାକ୍ଟୋ ହେଡ୍।
0: ନା ନା ସାର୍, ମୁଁ ଅନ୍ୟ କୌଣସି ପିଜି କଲେଜକୁ ବଦଳି ପାଇଁ ଚେଷ୍ଟା କରିବି।
1: ନା ନା ସୁଶାନ୍ତ, ସେ କଥା କରନି। ତମେ ଖୁବ୍ ସୁନାମ ଅର୍ଜନ କଲଣି, ଛାତ୍ରମାନେ ତମକୁ ଖୁବ୍ ଭଲ ପାଉଛନ୍ତି, ଯଦି ମୋ ପାଇଁ ଦୁଃଖିତ ସେମାନେ। ଆଚ୍ଛା, ଆଉ କେହି ବି ଏଠିକି ହେଡ୍ ହେଇ ଆସିଲେ ମୋତେ ସୁଖ ପାଇବ ବୋଲି ତମେ କେମିତି ଭାବୁଛ?
0: ଆପଣଙ୍କୁ ସୁଖ ପାଇବନି,
1: ମୋତେ ସହ୍ୟ କରିପାରିଲେ ତ ଛାଡ଼ ସେ ସୁପିଲାଳିଆ କଥା। ହଁ, ମୁଁ ଗୋଟେ ପ୍ରୋବ୍ଲେମ୍ ତମକୁ କହିବି କହିବି ବୋଲି ଭାବୁଥିଲି, ତମେ ତାର ସମାଧାନ କରିପାରିବ।
0: କୁହନ୍ତୁ ସାର୍।
1: କଥାଟା ବଡ଼ ଡେଲିକେଟ୍,
0: ମୋ ପାଖରେ
1: ବର୍ଷ କରି ଛୁଆଟାକୁ ନେଇ ବଡ଼ ବିପଦରେ ପଡ଼ିଛି।
0: ସାର୍, ଆପଣ କ'ଣ ତା କଥା ବୁଝନ୍ତି? ଇଏ ମାଳା ଆଉ ନରହରି,
1: ଜାଣେ ଜାଣେ ସୁଶାନ୍ତ ଜାଣେ, ସେମାନେ ତାର ସବୁକିଛି କରୁଛନ୍ତି, କିନ୍ତୁ ମୁଁ ତା ବିଷୟରେ ଚିନ୍ତିତ।
0: କିଛି କରିବା ଦରକାର ନାହିଁ ସାର୍।

0: ଅଛି। ମା ହାଜ୍ ଏ କ୍ୟାରିୟର ଅତି ବ୍ରାଇଟ। ଠୁରା ବି ସେ ଏତେ ବ୍ୟସ୍ତ ଯେ ସେ ତାର କ୍ୟାରିୟର କଥା ଭୁଲି ଯାଉଛି। ଆଉ ନରହରି ତାକୁ ସତୁରି ଆମ ପାଇଁ ବହୁତ କଲା। ତାକୁ ବର୍ତ୍ତମାନ କାଚ ଶୋକେସରେ ଗୋଟେ ମଡେଲ କରି ରଖାଯାଇପାରେ।
1: କ'ଣ କରାଯାଇପାରିବ ତାହେଲେ?
0: ଠୁରାର ପ୍ରୋବ୍ଲେମର ସମାଧାନ ପାଇଁ ମୁଁ ତମର ସାହାଯ୍ୟ ଭିକ୍ଷା କରୁଛି।
1: ଏ କ'ଣ କହୁଛନ୍ତି ସାର୍? ଆପଣ ଦାବି କରିବା ଉଚିତ।
0: ତମ ସ୍ତ୍ରୀ ଶୋଭା ଦି ଦିଟି ସନ୍ତାନର ମା ହେବାର ସୌଭାଗ୍ୟ ଆଉ ଗର୍ବରୁ ବଞ୍ଚିତା ହେଲା। ତମେ ତ ମତେ କହିଛ ସବୁଦିନ ପାଇଁ ମା ହେବାର ଶକ୍ତି ବି ସେ ହରେଇଲା।
1: ସାର୍, ସାର୍ ଠୁରାକୁ ମୋତେ ଦେବେ? ସାର୍, ଶୁଭାର ଯେ କେତେ କଷ୍ଟ, ମୋ ଘରକୁ ଚାଲନ୍ତୁ ସାର୍, ଭିତରଟା ବୁଲିକିରି ଦେଖିବେ, କେତେ ଲୋନ୍ଲି, କିଛି ସରଞ୍ଜାମ ନାହିଁ, ଗୋଟେ ମରୁଭୂମି, ଖାଲି ଚାରିଆଡ଼େ ଗୁଡ଼େ ଛୁଆଙ୍କର ଛବି, ସୁନ୍ଦର ଫ୍ରେମ୍ରେ ବନ୍ଧା କରା, ସନ୍ତାନର ପ୍ରତ୍ୟାଶାରେ ଗୋଟେ ପୋଷାକ ତିଆରି କରିଥିଲା, ଆଉ ନିଜ ହାତରେ ସେଗୁଡ଼ାକ ଫୋପାଡ଼ିଦେଲା।
0: ସୁଶାନ୍ତ, ମୁଁ ଜାଣେ ମୁଁ ଜାଣେ, ସେୟା ହୁଏ ଆଜିଠୁ ଠୁରା ଶୋଭାର। ସୁଶାନ୍ତ ଆଉ ଡେରି କରନି, ଶୋଭାକୁ ଏଠିକି ନେଇଆସ ଏଇ ମୁହୂର୍ତ୍ତରେ। ମୁଁ ଠୁରାକୁ ତା ହାତକୁ ଟେକିଦିଏ।
1: ମୁଁ ମୁଁ ସାଙ୍ଗେ ସାଙ୍ଗେ ଶୋଭାକୁ ନେଇ ଆସୁଛି ସାର୍।

0: କିଛି ନାହିଁ।
1: ଗମ୍ଭୀର ଯେ
0: ନାଇଁ ତ
1: ବୁଝିଲୁ, ମତେ ଆଉ ଗୁଲି ମାରିନି ସୁଧୀର, ତୁ ଆଉ ଗାମ୍ଭୀର୍ଯ୍ୟ ଏଇ ଦୁଇଟାର ସନ୍ଧି ଓ ସହବାସ ଅସମ୍ଭବ। କଣ ଇଛ କହ?
0: ହବ ଆଉ କଣ, ଝରଣାଟା କୁଳୁକୁଳୁ ହେଇ ଝରି ଯାଉଥିଲା ବେଳେ ହଠାତ୍ ବାଧା ପାଇଲେ ଯାହା ହୁଏ ସ୍ଥିର ଅଚଞ୍ଚଳ।
2: କଣ ପୁଣି ଇନଫରେନ୍ସ? ସେ ମାଳା
0: ମାଳା ହେଲେ ବି କ୍ଷତି କଣ, ସିଏ ତତେ ତୁ ତାକୁ ଭଲ ପାଇଲେ କ୍ଷତିଟା କଣ ଯେ?
2: ଗୁଡ଼ାଏ ଉଦ୍ଭଟ ଯେନ୍ତା କରନି ମୋ ପାଖରେ,
0: ମୋର ସେ ରାଇଟ୍ ଅଛି।
2: ରାଇଟ୍ ଅଛି ମୋର ବି, ତେବେ ରାଇଟ୍ ଅଛି ତ ଥୁମୁଣି ଫୁଟେଇ ଦବ।
0: ଫଟା ପଛେ ମୋ ଇନଫରେନ୍ସଟାକୁ ମିଥ୍ୟା ବୋଲି ପ୍ରମାଣ କରନି, କିନ୍ତୁ
2: ତମେ ଦେହେ ତେବେ କୌଣସି କଥାରେ ଗୋଟେ ସିରିୟସ ହେଲନି? ଦୁସମ୍ବାଦ
1: ଦୁସମ୍ବାଦ
2: ହଁ, ଡକ୍ଟର ମହାପାତ୍ରଙ୍କର ଏଇ କଲେଜରେ ଆଉ ବେଶୀ ଦିନ ନୁହେଁ।
1: ପୁଣି କଣ ହେଲା?
2: ସାର୍ଙ୍କର ଫୁଲିସନେସ୍ ଆଉ କ୍ଷୟର ଯାହା ଫଳ ହୁଏ, ଠୁରାକୁ ଡକ୍ଟର ଦାସଙ୍କ ପୁଅ କରିଦେବାର କଣ ଦରକାର ଥିଲା?
0: ମୁଁ ତ ଶୁଣିଲିଣି ୟା ଭିତରେ ଖୁବ କଦର୍ଯ୍ୟ କମେଣ୍ଟ ସବୁ ହେଲାଣି,
2: ଯେ ଲୋକଟା ଯାହା ଜଣାପଡ଼େ ବାହାରକୁ ପ୍ରକୃତ ତା ନୁହେଁ, ସେ କୁଆଡ଼େ କାୱାର୍ଡ, ଲଢେଇ କରିବା ସାହସ ନାହିଁ, କିମ୍ବା ଲଢେଇ କରିବାର କାରଣ ବି କିଛି ନାହିଁ। ତେଣୁ ଠୁରା ପାଠ ଦେଇ ଶିଷ୍ୟତାକୁ ଧଳା କରିବାର ଗୋଟେ ପ୍ରଚେଷ୍ଟା, ସେ କୁଆଡ଼େ ଗୋଟାଏ ହିପୋକ୍ରିଟ୍।
1: କିଏ ଏମିତି କହୁଛି?
0: ତାଙ୍କର ସହକର୍ମୀ ମାନେ ଏମିତିକି ପ୍ରିନ୍ସିପାଲ ମଧ୍ୟ?
2: ତାର ଫଳ ହବା ହୁଏତ ଡକ୍ଟର ଦାସ ନହେଲେ ଡକ୍ଟର ମହାପାତ୍ର କଲେଜରୁ ବଦଳି ହେବେ।
0: ଡକ୍ଟର ମହାପାତ୍ରଙ୍କୁ କଲେଜରୁ ବଦଳି କଲେ ଏ କଲେଜରେ ନିଆଁ ଲାଗିଯିବ।
1: ହଁ ହଁ ନିଶ୍ଚୟ ଲାଗିବ। ଡକ୍ଟର ମହାପାତ୍ରଙ୍କର ଘରୋଇ ବେପାର ହସ୍ତକ୍ଷେପ କରିବାକୁ ସରକାରଙ୍କର କି ଅଧିକାର ଅଛି? ତାଙ୍କର ଫଣ୍ଡାମେଣ୍ଟାଲ ରାଇଟ୍ସ ଉପରେ କେହି ପ୍ରଶ୍ନ କରିପାରିବେନି।
2: ଆରେ ଏଇଟା ତ ବିଲାତ ନା ଆମେରିକା ନା, ଚାକିରି କଳ ମାନେ ତମ ଘର ବାରଣ୍ଡାରେ ବସି ତମ ସ୍ତ୍ରୀଙ୍କର ଜୀବକଟାକୁ ଟିକିଏ ଧରି ପକାଇ ଆଦର କରିବାକୁ ଗଲେ ବି ଦିନେ ଦୁଇ ଦିନ ଆଗରୁ କର୍ତ୍ତୃପକ୍ଷଙ୍କ ଠାରୁ ପରମିଶନ ନେବାକୁ ପଡିବ ଲିଖିତ। ସାର୍, ମେ ଆଇ ବି ପରମିଟେଡ୍ ଟୁ ଟଚ୍ ଦ ଚିନ୍ ଓନ୍ଲି ଅଫ୍ ମାଇ ଚିଲ୍ଡ୍ରେନ୍ସ ଲେଜିଟିମେଟ୍ ମଦର ୟୋର୍ସ ଫେଥ୍‌ଫୁଲି।
0: ଆମେ ସ୍ୱାଧୀନ ହେଲା ପରେ ଆମର ଅଗ୍ରଗତି ଯଥେଷ୍ଟ ହୋଇଛି। ପ୍ରଥମ, ଲୋକ ସଂଖ୍ୟା ଡବଲ ବଢ଼ିଛି। ଦ୍ୱିତୀୟ, ଗଣତନ୍ତ୍ରର ବାୟୁଛାୟା ତଳେ ବ୍ୟୁରୋକ୍ରେସିର ଶକ୍ତି ବଢ଼ିଛି। ତିନିରେ, ଶିକ୍ଷାର ଅଧୋଗତି ବଢ଼ିଛି। ଚାରିରେ, ବେକାରୀ ବଢ଼ିଛି। ପାଞ୍ଚରେ, ଦାରିଦ୍ର୍ୟ ବଢ଼ିଛି। ଷଷ୍ଠରେ, ଦୁର୍ନୀତି ବଢ଼ିଛି। ସାତରେ, ଯୌନ ସ୍ୱଚ୍ଛାଚାରିତା ବଢ଼ିଛି। ଆଠରେ, ହିପୋକ୍ରେସି ବଢ଼ିଛି। ଆଉ ନଅରେ, ଦରଦାମ ବଢ଼ିଛି।
1: ମୁଣ୍ଡ ବାଳ ବଢ଼ିଛି, ଦାଢ଼ିଆ ସଂଖ୍ୟା ବଢ଼ିଛି, ଟ୍ରାଉଜର୍ର ଫ୍ଲେୟାର ବଢ଼ିଛି, ଆମର କମ୍ ଖାଇବା ବଢ଼ିଛି, ଚାରେ ଚିନି ନ ଖାଇବା ବଢ଼ିଛି, ନଈ ବଢ଼ିଛି। ଯୋ ଚଲେଇଛି ତ, ଅସଲ କଥା କୁଆଡେ ଗଲାଣି? କିଏ ଚଲେଇଛି ଏଠି? ଅମୁକ ବଢ଼ିଛି, ସମୁକ ବଢ଼ିଛି। ଆରେ ଶୁଣ, ପାଠ ପଢା ଛାଡି ପାଡ଼ିଙ୍କର ଦୈନିକ ଖବରକାଗଜ ଅଫିସରେ ଟ୍ରେନିଂ ନବୁ ଯା, ତାହେଲେ ସବୁ ସଭା ସମିତିର ଷ୍ଟାଟିଷ୍ଟିକ୍ସ ବୟାନ କରିବୁ। ଶ୍ରୋତା ମାନେ କହିବେ, ଆହ ଲୋକଟାର ଦେଶ ପାଇଁ କି ଦରଦ। ତାପରେ ଦେଖିବୁ ତୋର ସବୁ ବକ୍ତୃତା ତହିଁ ଆର ଦିନ ପାଡ଼ିଙ୍କ କାଗଜରେ ତୋ ଫଟୋ ସବୁ ବାହାରିବ, ଚୁପ୍ ହେଇଯିବ। ହଁ ସୁଧୀର, କହିବୁ କଣ କରାଯିବ?
0: ମୁଁ କିଛି ଭାବିପାରୁନି।
1: ମୁଁ କିନ୍ତୁ ଭାବିଛି, ମାନେ ଏଇ ହଠାତ୍ ହଠାତ୍ ମୋ ମୁଣ୍ଡରେ ପଶିଗଲା।
0: ଶୀଘ୍ର କହିପକା।
1: ଡକ୍ଟର ଦାସଙ୍କୁ ଆମେ ଅନୁରୋଧ କରିବା, ଠୁରାକୁ ଗୋଟାଏ କିଛି ଆଳ କରି ଫେରେଇ ଦିଅନ୍ତୁ। ମାନେ ମାନେ ଏଇଥର ନରହରି ଆଉ ମାଳାକୁ ଦେଖି ନ ପାରି ପିଲାଟା ରାହାଚାରି କାନ୍ଦୁଛି, କିଛି ଖାଉନି।
2: ବୁଦ୍ଧି ତ ଖଣ୍ଡେ ଆଉ, ଠୁରାକୁ ଦେଖିବାକୁ ନରହରି ଆଉ ମାଳା ସବୁଦିନ ଦୌଡୁଛନ୍ତି।
0: ଆଉ ଡକ୍ଟର ମହାପାତ୍ର
2: ଦିନେ ହେଲେ ବି ଯାଇନାହାନ୍ତି। ବଡ଼ ବିଚିତ୍ର ଲୋକଟା, ହୃଦୟରେ ଛାତ୍ରମାନଙ୍କ ପ୍ରତି ସ୍ନେହ ମାୟା ମମତା ଭର୍ତ୍ତି, ଲୁଚେ ଲୁଚେ ସେମାନଙ୍କୁ ସାହାଯ୍ୟ, ଅଥଚ ନିଜ ମତରେ କି ଅଟଳ ଅଚଳ ମହାମେରୁ।
0: ଆଚ୍ଛା, ତେବେ ମାଳାର ସାହାଯ୍ୟ ନିଆଯାଉ। ତାକୁ କୁହାଯାଉ ସେ ଜିଦ୍ ଧରିବ ଠୁରାକୁ ଫେରେଇ ନେବାକୁ, ପଢାପଢି ନ କରିବାର ବାହାନା କରୁ, ମୁହଁ ଶୁଖେଇ ବସୁ। ଡକ୍ଟର ମହାପାତ୍ରଙ୍କର ମାଳା ପ୍ରତି ଭୀଷଣ ୱିକ୍ନେସ୍, ସେ ତରଳି ଯିବେ।
1: ଜମିଗଲା, ଏଇ ପ୍ଲାନ୍ଟା ବେଶ୍ କାମ କରିବ।
2: ମୁଁ ଭାବୁଛି ତମେ ଯେଉଁ ଚେଷ୍ଟା କରି ଦେଖ।
1: ଆମେ ଦୁହେଁ ତାହେଲେ ହେଇଗଲା। ଆରେ ତୁ ସାରଙ୍କର ପେଟ, ତାଙ୍କ ଘରକୁ ତୋର ଯିବା ଆସିବା ଅଛି।
2: କିନ୍ତୁ ମାଳା ସହିତ ଆଦୌ ପରିଚୟ ନାହିଁ ମୋର।
1: ଆରେ ବାହାରକୁ ସିନା ନାହିଁ, ପରସ୍ପରକୁ ଚିହ୍ନିବାରେ ଜାଣିବାରେ ଗୋଟେ ଅଣ୍ଡର କରେଣ୍ଟ ବରାବର କାମ କରେ।
2: ପ୍ରଶାନ୍ତ
0: ହାତରେ ଫେର ପାଟି ଖସିଗଲା, କଣ କରିବି କହୁନୁ, ଇତିହାସର ଛାତ୍ର ସିନା। ଗୋଟେ କାଳ୍ପିକ ଭାବରେ ଘରେ ଟିକେ ମନସ୍ତତ୍ୱର ଚର୍ଚ୍ଚା କରେ, ଅନେକ କ୍ଷେତ୍ରରେ ମୋର ମନସ୍ତତ୍ୱକୁ ଇନଫ୍ଲୁଏନ୍ସ ଗୁଡା ବାଜି ଯାଉଛି ଆଉ।
1: ଫେର ବକର ବକର ଆରମ୍ଭ କରିଦେଲା।
0: ଏଇ ଦେଖ ଦେଖ, ମାଳା ଇଆଡ଼େ ଆସୁଛି। ପ୍ରେସିଡେଣ୍ଟ ମହାଶୟ ବେଶ ତ ଗୁଣ୍ଡାମି କର, ବୋଲ୍ଡ ବୋଲି ସୁନାମ ଅଛି, ଟିକେ ସାହସ ସଞ୍ଚୟ କରି ମାଳା କଣ ପ୍ଲାନ୍ଟା କୁହ ନା।
2: ସିଏ ଖରାପ ଭାବିବ,
0: ଗୋଟେ ଚିକେନ୍ ହାର୍ଟେଡ୍ ଫେଲ, ବାହାରକୁ ମୁହଁ ଭଡ଼ଙ୍ଗ, ବୃଥାରେ ଏଇଟାକୁ ଇଲେକ୍ଟ କରିଥିଲେ ରେ ସମୀର। ଚାଲ ଚାଲ ଆମେ ଏଠୁ ଚାଲିଯିବା, କାଲି ମୁଁ ଇଚ୍ଛାଟାରେ ସାର୍ଙ୍କ ପାଇଁ ଖୁବ୍ ଚିନ୍ତିତ ବୋଲି ଦେଖେଇବୁ।

0: ଚମତ୍କାର।
1: ବାପକୁ ଝିଅ ଖାଲି ବସି ବସି ଇଂରେଜୀରେ କଣ ଗୁଡ଼ାଏ ବୋଲୁଥା, ଖିଆଲ ଅଛି ଆଜି ଦିନଟା କଣ?
0: ଅଛି ଗୁରୁ ଦିବସ,
1: ଖାଲି ସେତିକି?
0: ଆଜି ଠୁରାର ଜନ୍ମଦିନ, ବର୍ଷେ ପୁରିଲା।
1: ଭୁଲିନୁ ତାହେଲେ? କିନ୍ତୁ ବାବା ତୋର ନିଦା ବିଷ୍ଣୁ ଭୁଲି ଯାଇଛନ୍ତି।
0: ଠୁରାକୁ ଛାଡ଼ିଦେଲା ଦିନଠୁ ଯୋଉ ଲୋକ ତାକୁ ଦିନେ ହେଲେ ଦେଖିବାକୁ ଯାଇନାହାନ୍ତି, ତାଙ୍କର ଆଜି ଦିନଟା ମନେ ରହିବ କେମିତି କହିଲୁ?
1: ଚା ଖାଇଲୁଣି ଟି?
0: କିଏ ଦେଲା?
1: ଜାଣେ ପରା, ମୁଁ ମଲେ ଚା
0: ଛାଡ଼ିଦେବି,
1: ମୁଁ ମରିବିନି କି ତୁ ଚା ଛାଡ଼ିବୁନି।
0: ଆହୁରି ଭଲ କଥା। ଇମ୍ମୋର୍ଟାଲିଟି ଇଜ୍ ନଟ୍ ଏ ଗିଫ୍ଟ, ଇମ୍ମୋର୍ଟାଲିଟି ଇଜ୍ ଆନ୍ ଆଚିଭମେଣ୍ଟ।
2: ୟେସ୍ ମାଇ ଡିୟର୍ ଚାଇଲ୍ଡ, ଇମ୍ମୋର୍ଟାଲିଟି ଇଜ୍ ନଟ୍ ଏ ଗିଫ୍ଟ ବଟ୍ ଆନ୍ ଆଚିଭମେଣ୍ଟ। ତା ପାଇଁ କେତେ ତ୍ୟାଗ, କେତେ ସେବା, କେତେ ନିଷ୍ଠା, କେତେ ସାଧନା ଆବଶ୍ୟକ। କ'ଣ ହେଲା ମା, ଆଜିଭଳି ଦିନଟାରେ ଏମିତି ଗମ୍ଭୀର ହେଇଛୁ କାହିଁକି?
0: ମୋ ପାଇଁ ଏ ଗୁରୁ ଦିବସର କୌଣସି ତାତ୍ପର୍ଯ୍ୟ ନାହିଁ, ଗୁରୁ ଦିବସ ଗୋଟାଏ ପ୍ରହସନରେ ପରିଣତ ହେଲାଣି।
2: ଠିକ କହିଛୁ ମା, ଏଇଟା ଗୋଟେ ପ୍ରହସନ। ଯେଉଁ ମହାନ ଉଦ୍ଦେଶ୍ୟରେ ଦିନଟିକୁ ଗୁରୁ ଦିବସ ରୂପେ ପାଳନ କରାଯାଉଥିଲା, ସେ ଉଦ୍ଦେଶ୍ୟ ଆଜି ଆଉ ନାହିଁ ମା। ଗୁରୁମାନଙ୍କୁ ଫୁଲ ଚନ୍ଦନ ଦେଇ ଦିନେ ପୂଜା କର, ଆଉ ବାକି 364 ଦିନ ସେମାନଙ୍କୁ ଅସମ୍ମାନ କର, କପି ଧରିଲେ ମାଡ଼ ମାର।
0: ଦୋଷଟା କଣ କେବଳ ଛାତ୍ରମାନଙ୍କର ବାବା?
2: ମୋଟେ ନୁହେଁ ମା, ମୋଟେ ନୁହେଁ। ଆମ ଭିତରୁ ଅନେକ ଗୁରୁପଦ ବାଚ୍ୟ ନୁହନ୍ତି, ତେଣୁ ତାକୁ କହିଛି ଏଟା ପ୍ରହସନ, ଫାର୍ସ, ଏଥିରେ ଖାଲି ହିପୋକ୍ରେସି ଭର୍ତ୍ତି।
0: ଭଲ ଦିନଟା ବୋଲି ତାହେଲେ କହିଲ କାହିଁକି?
2: ଭଲ ଦିନ ନୁହେଁ, ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ଭଳି ମହାନ ପୁରୁଷଙ୍କର ଆଜି ଜନ୍ମଦିନଟି। ସେ ତାଙ୍କର ଜନ୍ମଦିନଟିକୁ ଗୁରୁ ଦିବସ ରୂପେ ପାଳନ କରିବାକୁ କହିଥିଲେ କାହିଁକି? ଆଉ ହେଲା କଣ? ଆଉ ତା ଛଡ଼ା ଆଜି ଦିନଟି, ଆଜି ଦିନଟି
0: କଣ ବାବା? ଆଜି ଦିନଟି
2: ଠୁରାର ଜନ୍ମଦିନ ତୁ ଭୁଲି ଯାଇଛୁ କେମିତି?
0: ମୁଁ ଭୁଲି ଯାଇଛି କି ନାହିଁ, ଠୁରାର ଫଟୋ ପାଖକୁ ଗଲେ ତମେ ଦେଖିପାରିବ। ମୁଁ ବରଂ ଭାବିପାରୁନି ତମେ କେମିତି ମନେ ରଖିଛ।
2: କଣ ଯେ କହୁ ମା, ଆଜି ମୋ ଠୁରା ଜନ୍ମଦିନଟାକୁ ଖୁବ୍ ଚାକଚମକ, ଖୁବ୍ ଚାକଚମକରେ ପାଳିବା।
3: ସାର୍, ଠୁରାର ଜନ୍ମଦିନ ଖୁବ୍ ଚାକଚମକରେ ପାଳିତ ହେବ।
2: ଆରେ ମୁଁ ତ ମାଳକୁ ଠିକ ସେଇ କଥା
3: ମୁଁ ସବୁ ଶୁଣିଛି ସାର୍, କିନ୍ତୁ ଉତ୍ସବଟା ମୋ ଘରେ ହବ, ଠୁରାର ମା କହିଛି।
2: ଠୁରାର ମା କହିଛି? ଠୁରାର ମା? ଆରେ ମା ମାଳା, ଠୁରାର ମା କହିଛି, କି ଆନନ୍ଦର କଥା, କି ଖୁସିର କଥା। ଏ ବେଟା ସୁଧୀର, ସମୀର, ପ୍ରଶାନ୍ତ, ଥ୍ରୀ ମସ୍କିଟିୟର୍ସ, ତମେମାନେ ସମସ୍ତେ ଯିବ।
3: ସାର୍, ମୁଁ ସେ ତିନି ଜଣଙ୍କୁ କାଲିଠୁ ନିମନ୍ତ୍ରଣ କରିସାରିଛି।
2: ଆଉ କାହାକୁ?
3: ଆଉ କାହାରିକି ନୁହେଁ ସାର୍।
2: ଭଲ କରିଛ, ଭଲ କରିଛ। ମସ୍କିଟିୟର୍ସ, ଆରେ ସାର୍ଙ୍କୁ ଟିକେ ସାହାଯ୍ୟ କର, ସେ ଏକୁଟିଆ ଲୋକ। ସୁଧୀର, ତମେ ମାଳକୁ ଯାହା ଯାହା ସବୁ କହିଥିଲ ମୁଁ ସବୁ ଶୁଣିଛି ତାଠୁ। ୱେଲ, ମଣିଷ ଗୋଟେ ଭଲ କଥା କରିବାକୁ ଗଲାବେଳେ ତାର ପରିଣତି ଯେ ଖରାପ ହବ ଏକଥା ଚିନ୍ତା କରେନି, କେବଳ ଖରାପ କାମ କଲାବେଳେ ସେ ପରିଣତି ବିଷୟରେ ଚିନ୍ତା କରେ। ଅନ୍ତତଃ ଚିନ୍ତା କରିବା ଉଚିତ ନା, କ'ଣ କହୁଛ ସୁଶାନ୍ତ?
3: କୋଉ କଥା ସାର୍?
2: ଏଇ ଠୁରାକୁ ମୁଁ ତମକୁ ଦେଇଦେଲି, ତା ମୂଳରେ କୁଆଡ଼େ ଅଛି ମୋର ଗୁଡ଼ାଏ ସ୍ୱାର୍ଥ। ତମ ଜରିଆରେ ମୋର ଗୁପ୍ତ ଚରିତ୍ର ପଞ୍ଜିକାଟିକୁ ଧଉଳେଇ ନେବା, ଆଉ ମାଳା ଫାର୍ଷ୍ଟ କ୍ଲାସ୍ ପାଇବା, ଇତ୍ୟାଦି ଇତ୍ୟାଦି। ପ୍ରସ୍ତୁତ ଥାଅ ସୁଶାନ୍ତ, ଏଥିପାଇଁ ମୋତେ କିମ୍ବା ତମକୁ ଏଠୁ ବିଦାୟ ନେବାକୁ ପଡ଼ିବ।
4: କେହି ଏଠୁ ବିଦାୟ ନେଇପାରିବେନି।
3: ମୋ କାନକୁ ବି କଥାଟା ଆସିଛି ସାର୍, ମୁଁ ଏଠୁ ବିଦାୟ ନେଲେ ତ ଖୁବ୍ ଖୁସି ହେବି ସାର୍।
2: କିନ୍ତୁ କାହିଁକି, କାହିଁକି ଆମର ଏକାନ୍ତ ପାରିବାରିକ ସମ୍ପର୍କକୁ ଆମର ଚାକିରି ଜୀବନ ଭିତରକୁ ଟାଣି ନିଆଯାଉଛି?
4: ଏଥର ଆମେ ଆପଣଙ୍କର ବାଧ୍ୟ ଛାତ୍ର ହେଇପାରିବୁନି ସାର୍।
2: ମୋର ବାଧ୍ୟ ନ ହୁଅ, କିନ୍ତୁ ନଟ୍ ଫର୍ ମି, ନଟ୍ ଫର୍ ମି।
4: ଆପଣ ସେୟା କହିବେ ଆମେ ଜାଣିଛୁ, କିନ୍ତୁ ଆଜି ଆପଣ କାଲି ଆଉ କିଏ ଏ ଅନ୍ୟକୁ ପରପିଚର୍ କରିବାକୁ ଆମେ କାହାକୁ ଦେବୁନୁ ସାର୍।
2: ନିଜର ବ୍ୟକ୍ତିତ୍ୱକୁ ପ୍ରଥମେ ଚିହ୍ନିବାକୁ ଚେଷ୍ଟା କର, ତମେମାନେ ନିଜକୁ ଆବିଷ୍କାର କର। ତମେ ଯେତେବେଳେ କ୍ଷମତାକୁ ଯିବ ତାର ଅପଚୟ ଯେପରି ନ କର, ତାର ମେଣ୍ଟାଲ ଟ୍ରେନିଂ ଆଗ ନିଅ। ଦେଖିବ ତମେ କେବେ ଅନ୍ୟକୁ ପରପେଚୁଏଟ୍ କରିବାକୁ ଭଲ ପାଇବନି, ଅପେକ୍ଷା କର।
4: ସାର୍, ଆମେ ଆଜି 4 ବେଳେ ଆପଣଙ୍କୁ ସମ୍ବର୍ଦ୍ଧନା ଦେବୁ।
2: ମୁଁ ତ ଏକମାତ୍ର ଗୁରୁ ନୁହେଁ
4: ସାର୍। ଗୁରୁ ଦିବସ ସମ୍ବର୍ଦ୍ଧନା ନୁହେଁ, ଆମେ ଜାଣୁ କୌଣସି ଥର ଗୁରୁ ଦିବସକୁ ଆପଣ ମାଳ ଚନ୍ଦନ ଗ୍ରହଣ କରିବାକୁ ଯାଆନ୍ତିନି।
2: ତେବେ ଆଉ କି ସମ୍ବର୍ଦ୍ଧନା?
4: ଆପଣ ଆସନ୍ତା ବର୍ଷ ପାଇଁ ଅଲ୍ ଇଣ୍ଡିଆ ହିଷ୍ଟୋରିକାଲ କଂଗ୍ରେସର ସଭାପତି ହୋଇଛନ୍ତି।

0: ସେଇଥିପାଇଁ
1: ଆଚ୍ଛା ଆଚ୍ଛା, ଏ ପବ୍ଲିସିଟି ଆଉ ମୁଁ
2: ୟାକୁ ଆପଣ ପବ୍ଲିସିଟି କହୁଛନ୍ତି କାହିଁକି?
3: ଆପଣ ଯିବେ
1: ଛାଡ଼ିବନି ତେବେ?
4: ବାବା ଆପଣ ଯିବେ?
1: ଆଚ୍ଛା ଯିବି ମା, ଯିବି। ତମେ ଦେଖୁଛ ନ ଛଡ଼ବା ତମ ସ୍କେଟିଏସ୍।
0: ସାର୍ କଲେଜରୁ ମଦନ କଣ ଚିଠି ଆଣିଛି?
2: ସାର୍ ଗୁଡ୍ ନ୍ୟୁଜ୍।
1: ଗୋଟେ କଇନ୍ସିଡେଣ୍ଟ ସୁଶାନ୍ତ, ଆମ ପାର୍ଟିରୁ ବାହାରିଛି କି ନାହିଁ ଘଟିଗଲା। ବୁଝିଲ ପିଲାମାନେ, ସମଟାଇମ୍ସ ୱି ଟକ୍ ଲାଇକ୍ ପ୍ରଫିଟ୍ସ। ସାର୍ କଣ ବଦଳେ? ହଁ, କଲିକୋଟ କଲେଜ।
4: ବାବା ପୁଣି ବଦଳେ? ବର୍ଷ ଦିଟା ଯାଇଛି କି ନାହିଁ?
2: ମୁଁ ଯାଉଛି ପ୍ରିନ୍ସିପାଲଙ୍କୁ କହିବି ମତେ ବଦଳି କରିଦେବାକୁ। ସେମାନେ ଆପଣଙ୍କୁ ରୀତିମତ ଟର୍ଚର କରୁଛନ୍ତି, ମୁଁ ଏ କଲେଜରୁ ଚାଲିଯିବି।
1: ନା ସୁଶାନ୍ତ,
3: କେହି ଏଠୁ ଯିବେନି, ସାର୍ କିମ୍ବା ଆପଣ, ଯିଏ ଯିବାର ସେ ଯିବ।
1: ସୁଧୀର, ମା ମାଳା, ମୋ ପ୍ୟାଡ଼ଟା ଟିକେ ନେଇ ଆସିଲ।
2: ସାର୍ ଆଜି ଏଭଳି ଗୋଟେ ଭଲ ଦିନରେ?
1: ସୁଶାନ୍ତ, ଜୀବନର ଘଟଣା ଗୁଡ଼ିକ ଘଟିଯାଏ, ସେସବୁ କ'ଣ ତୀର୍ଥବାରର ଅପେକ୍ଷା ରଖେ?
4: ବାବା ପ୍ୟାଡ଼ ନିଅନ୍ତୁ।
1: ପ୍ରିନ୍ସିପାଲଙ୍କୁ ଦେଇଦେବୁ, ଲେଖିଦେଲି ମୁଁ ଯାଉଛି ଖଲିକୋଟ। ଅଥର୍ବ ଅବସର ପାଇଁ ଆବେଦନ ପତ୍ର।
3: ନା ସାର୍,
1: ଉତ୍ତ୍ୟକ୍ତ ହୁଏନି ସୁଧୀର, ଭାବିଚିନ୍ତି କରିଛି।
3: ଅନ୍ୟାୟର ପ୍ରତିବାଦ କରି ରିଜାଇନ୍ କରନ୍ତୁ, ସେଇଟା ବରଂ ଢେର ସମ୍ମାନଜନକ।
1: ଠିକ, କିନ୍ତୁ ମୋର ବିଚାରଧାରା ଅନ୍ୟ ପ୍ରକାର ସୁଧୀର। କଣ ଲାଗିଲି? ତୁମେ ବେଶ ଉତ୍ତେଜିତ ହୋଇ ପଡ଼ୁଛ।
3: ଆମେ ତୀବ୍ର ପ୍ରତିବାଦ କରୁଛୁ ସାର୍, ଇଏ ଭୀଷଣ ଅନ୍ୟାୟ, ଆଉ ବରଦାସ୍ତ କରିପାରିବୁନି। ପ୍ରିନ୍ସିପାଲଙ୍କୁ ଘେରାଉ କରିବୁ?
1: ନା,
3: ହଁ
1: ଥାଇଲାଣ୍ଡରେ ବଞ୍ଚି ରହିଥାନ୍ତା। ବାଧା କିଏ କହିଲା ମୁଁ ବାଧା ଦଉଛି? ହାଉ ହାପି ଇଜ୍ ଦ ଲିଟିଲ୍ ଷ୍ଟୋନ୍ ଦଟ୍ ରମ୍ବଲ୍ସ ଇନ୍ ଦ ରୋଡ୍ ଆଲୋନ୍ and doesn't care about careers and exigencies, never fears.

0: ଆଉ ତମର ଯନ୍ତ୍ରଣାକୁ ଭୁଲେଇବା ପାଇଁ ମୁଁ
1: ମୋ ପାଖରେ ବସି ମତେ ଭଲରେ ଶୁଣେଇଛ,
0: ସେଇଟା ତମର ଦାନ। ତାରି ସୁମଧୁର ମୂର୍ଚ୍ଛନାରେ ମୁଁ ତମର ବିତ୍ରସ୍ତ ପକ୍ଷକୁ ସାଉଳେଇ ଦେଇଛି।
1: ମୁଁ ତମକୁ ଯୋଉ ଦାନ ଦେଲି ତାକୁ ତମେ ଆହୁରି ସମୃଦ୍ଧ କରି ପ୍ରଶମିତ କଲ ମୋର ଆତ୍ମିକ ଯନ୍ତ୍ରଣାକୁ। ମନେ ପଡ଼ୁଛି, ମନେ ପଡ଼ୁଛି ତମର ଭାଉଲୁଣି ଶିଖିବାର ଦିନ ଗୁଡ଼ିକ?
0: ଫୁଲିଯିବି କେମିତି? ତମର ଭାଓଲିନ୍ ଶିଖେଇବାର ଢଙ୍ଗ ଗୁଡ଼ାକ ମୋର ବିଧେୟୀ ଆତ୍ମାରେ ଜଡ଼ି ରହିଛି ଯେ।
1: ବିବାହ ପୂର୍ବରୁ ସେ ଦିନ ଗୁଡ଼ିକ

0: ହେଲାନି
1: ହେଲାନି ତ ହେଲାନି, ହବନି ମୋ ହାତରେ।
0: ରାଗୁଛ କାହିଁକି? ଠିକ ହବ, ଛଡ଼ ଉପରେ ହାଲକା ଚାପ ଦେଇ ଚଳା।
1: ଦେଖେଇଦିଅ ନିଜେ କେମିତି ହବ, ଖାଲି ମୁହଁରେ ବତେଇ ଦେଲେ ହବନି ମିଷ୍ଟର ବୁଦ୍ଧ।
0: ଆଚ୍ଛା ଆଚ୍ଛା, ମୁଁ ତମ ହାତ ଉପରେ

0: ସୂର୍ଯ୍ୟ ଆଡ଼କୁ ଉଡ଼ି ଯାଇପାରିବି ମା, ଚାହିଁଲୁ ଚାହିଁଲୁ ସେ ଜହ୍ନଟା ଆଡ଼େ ଚାହିଁଲୁ?
1: ହଁ, ମେଘ ଭିତରୁ ଝାପ୍ସା ଦେଖାଯାଉଛି।
0: ଦିସ୍ କୁଲ୍ ସୁଇଟ୍ ମୁନ୍ ନାଉ ଡିଫିଟେଡ୍ ବାଇ ନାଇଟ୍ ହ୍ୱିଚ୍ କ୍ରସ୍ ହର୍ ୱିଥ୍ ରେନ୍ କ୍ଲାଉଡ୍ ଆଣ୍ଡ୍ ମିର୍କ ହାର୍ଡ ଅଣ୍ଡର୍ ହର୍ ଫାଷ୍ଟ ରାଇଜିଂ ସେଟ୍ ମୋମେଣ୍ଟାରୀ ଲାଇଟ୍ ଥ୍ରୁ ଏଭ୍ରି ଟ୍ରି ଇନ୍ ଦ ପାର୍କ ଏଭ୍ରି ବୁସ୍ ଏଭ୍ରି ପୁଲ୍ ଏଭ୍ରି ଥିକେଟ୍ ଆପରେଣ୍ଟ ରିମେନ୍ ଟୁ ମାଇ ବ୍ଲାଇଣ୍ଡ ସାଇଟ୍ ଆପରେଣ୍ଟ ଆଣ୍ଡ ଆଇ କ୍ୟାନ୍ ୱାକ୍ ଇଟ୍ ୱିଦାଉଟ୍ ଡେଞ୍ଜର ଅର୍ ଫ୍ରାଇଟ୍।

ଶୁଣିଲି ନାଟକ ଅଥର୍ବ। ବିଭିନ୍ନ ଭୂମିକାରେ ଥିଲେ ବୁଦ୍ଧଦେବ ମହାପାତ୍ର, ହେମନ୍ତ କୁମାର ଦାସ, ପ୍ରିନ୍ସିପାଲ ସାମୁଏଲ ରାଉତ, ସୁଧୀର, ଦିନେଶ ଚନ୍ଦ୍ର ରାଉତ, ସମୀର ଚୌଧୁରୀ, ଭାରତୀ କୃଷ୍ଣ ଦାସ, ପ୍ରଶାନ୍ତ ବିଭୁପ୍ରସାଦ ସ୍ୱାଇଁ, ସୁଶାନ୍ତ କୁଞ୍ଜବିହାରୀ ନନ୍ଦ, ସନାତନ ଶରତ ଚନ୍ଦ୍ର ମୂଳିଆ, ମୀରା ନମ୍ରତା ଦାସ, ମାଳା ମାଳବିକା ରାୟ। ମୂଳ ଓଡ଼ିଆ ରଚନା ପ୍ରାଣବନ୍ଧୁ କର, ପ୍ରଯୋଜନା ଝରଣା ଦାସ, ସହଯୋଗିତା କିଶୋର ମହାନ୍ତି।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଡିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଜଣାଇଛନ୍ତି ଯେ ଅଂଶୁମାନ ପରିଡ଼ା ପିତା ସ୍ୱର୍ଗତ ସୁରେଶ ପରିଡ଼ା ଗ୍ରାମ କଳପଡ଼ା ଥାନା 42 ମୌଜା ଜିଲ୍ଲା କଟକ ବୟସ 12 ବର୍ଷ ଗୌରବର୍ଣ୍ଣ ଉଚ୍ଚତା 5 ଫୁଟ ବଳିଷ୍ଠ ସ୍ୱାସ୍ଥ୍ୟ। ସେ 2026 ମସିହା ଅପ୍ରେଲ 27 ତାରିଖ ସନ୍ଧ୍ୟା ସମୟରୁ ଘରେ କିଛି ନ ଜଣାଇ କେଉଁଆଡ଼େ ଚାଲିଯାଇଛନ୍ତି। ଗଲାବେଳେ ସେ ଲାଲ ରଙ୍ଗର ଟି ସର୍ଟ ଏବଂ କଳା ରଙ୍ଗର ଫୁଲ୍ ପ୍ୟାଣ୍ଟ ପରିଧାନ କରିଥିଲେ। ଏ ହେଲେ ପୂଜାରିଣୀ ସାମଲ, ପିତା ହେମନ୍ତ କୁମାର ସାମଲ, ଗ୍ରାମ ଅଇନୀ ଝାରକଟା, ଥାନା 42 ମୌଜା ଜିଲ୍ଲା କଟକ, ବୟସ 17 ବର୍ଷ, ଉଚ୍ଚତା 4 ଫୁଟ 10 ଇଞ୍ଚ, ପତଳା ଶରୀର, ଗଲାବେଳେ ସେ କଳା ଧଳା ପୋଷାକ।

ପରିଧାନ କରିଥିଲେ। ସେ ଯୁକ୍ତ ଦୁଇ କଳାର ଛାତ୍ରୀ ଅଟନ୍ତି। ସେ 2026 ଅପ୍ରେଲ 23 ତାରିଖ ରାତ୍ରି 10:57 ଘରୁ କେଉଁଆଡ଼େ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ଏ ହେଲେ ରାଜଲକ୍ଷ୍ମୀ ମହାକୁଡ଼ ପିତା ପଞ୍ଚୁ ମହାକୁଡ଼, ଗ୍ରାମ ନେହେରୁପଲ୍ଲୀ ନୂଆବଜାର, ଥାନା ସିଆରାରାଇ, ଜିଲ୍ଲା କଟକ। ବୟସ 20 ବର୍ଷ, ଗହମ ବର୍ଣ୍ଣ, ଉଚ୍ଚତା 4'5", ମଧ୍ୟମ ସ୍ୱାସ୍ଥ୍ୟ। ସେ 2026 ଅପ୍ରେଲ ମାସ 28 ତାରିଖରୁ ନିଜ ଘରୁ ନିକଟସ୍ଥ ବଜାର ଅଭିମୁଖେ ବାହାରି ଆସିଥିବା ବେଳେ ଘରୁ କେଉଁଆଡ଼େ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ଯଦି କୌଣସି ଶ୍ରହୃଦୟ ବ୍ୟକ୍ତି ଏମାନଙ୍କ ମଧ୍ୟରୁ କାହାରି କୌଣସି ସନ୍ଧାନ ପାଆନ୍ତି, ତେବେ ନିକଟସ୍ଥ ଥାନା କିମ୍ବା ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଆଞ୍ଚଳିକ ଥାନା କିମ୍ବା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଅନୁରୋଧ।

ବୟସ 20 ବର୍ଷ, ଗହମ ବର୍ଣ୍ଣ, ଉଚ୍ଚତା 4'5", ମଧ୍ୟମ ସ୍ୱାସ୍ଥ୍ୟ। ସେ 2026 ଅପ୍ରେଲ ମାସ 28 ତାରିଖରୁ ନିଜ ଘରୁ ନିକଟସ୍ଥ ବଜାର ଅଭିମୁଖେ ବାହାରି ଆସିଥିବା ବେଳେ ଘରୁ କେଉଁଆଡ଼େ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ଯଦି କୌଣସି ଶ୍ରହୃଦୟ ବ୍ୟକ୍ତି ଏମାନଙ୍କ ମଧ୍ୟରୁ କାହାରି କୌଣସି ସନ୍ଧାନ ପାଆନ୍ତି, ତେବେ ନିକଟସ୍ଥ ଥାନା କିମ୍ବା ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଆଞ୍ଚଳିକ ଥାନା କିମ୍ବା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଅନୁରୋଧ। ଶୁଣିଲେ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା, ଏଥିରେ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଦିନ 1:10 ଅଭୁଲା ଗୀତରେ ଶୁଣିବେ ଆଧୁନିକ ଗୀତ, ଗାଇଛନ୍ତି ଶ୍ୟାମମଣି ଦେବୀ ଏବଂ ବି ବୁଦ୍ଧ ପ୍ରସାଦ ରାଓ। ପାଲା ପ୍ରଚାର କରିବ ଦିନ 1:30, ପରିବେଷଣ କରିବେ ଶରତଚନ୍ଦ୍ର ତ୍ରିପାଠୀ ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳା ମଧ୍ୟାହ୍ନ ପ୍ରଚାର କରିବ ଦିନ 12। ଲୋକସଙ୍ଗୀତରେ ଖଞ୍ଜଣି ଭଜନ ପ୍ରଚାର କରିବ ଦିନ 1:10, ପରିବେଷଣ କରିବେ ସନାତନ ମହାନ୍ତି ଏବଂ ସାଥୀ। ନାରୀମହଲ ପ୍ରଚାର କରିବ ଦିନ 1:20, ଏଥିରେ ଶୁଣିବେ ଆଲୋଚନା ଛୋଟ ପରିବାର ସୁଖୀ ପରିବାର, ଏ ସମ୍ପର୍କରେ ସୁଭଦ୍ରା ମହାନ୍ତିଙ୍କ ସହ ଆଲୋଚନା। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45, ହିନ୍ଦୀ କଥାଚିତ୍ରର ଗୀତ ଅସରନ୍ତି ଅପରାହ୍ନରେ ପ୍ରଚାର କରିବ ଦିନ 3। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଓ ଲୋକ ସଙ୍ଗୀତ କାର୍ଯ୍ୟକ୍ରମ ଚିରହରିତ ପ୍ରଚାର କରିବେ ଅପରାହ୍ନ 4। ସମବେତ କଣ୍ଠରେ ଦେଶଭକ୍ତି ଗୀତ ପ୍ରଚାର କରିବେ ଅପରାହ୍ନ 4:55, ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5। ଯୁବବାଣୀ ଅପରାହ୍ନ 5:30, ଏଥିରେ ଶୁଣିବେ ଶିଶିର ବେହେରାଙ୍କ ଆଲୋଚନା, ଆଧୁନିକତାର ଆବଭାବ ଭିତରେ ଆମ ସଂସ୍କୃତି ଓ ପରମ୍ପରା, ଗଳ୍ପ ବା କହିବେ ହିମାଂଶୁ ଭୂଷଣ ସାହୁ ଏବଂ ଶ୍ରୋତାଙ୍କ କଲମରୁ କବିତା। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଅଷ୍ଟମ ଭାଗ ଶୁଣିବେ। କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଚାର କରିବ ସନ୍ଧ୍ୟା 6:30, ଏଥିରେ ଶୁଣିବେ ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା, କହିଛନ୍ତି ଡମ୍ବରୁଧର ଘଣା। ରାତି 7:02 ପ୍ରଚାର କରିବ ଓଡ଼ିଆ କଥାଚିତ୍ରର ଗୀତ ଜିଲ୍ଲା ହାଲଚାଲରେ ଶୁଣିବି କନ୍ଧମାଳ ଜିଲ୍ଲାର ହାଲଚାଲ। ରାତି 7:25, ରାତି 7:30 କୃଷି ସଂସାରରେ ଶୁଣିବେ ବ୍ୟବସାୟିକ ଭିତ୍ତିରେ ଗେଣ୍ଡୁଫୁଲ ଚାଷ, ଏ ସମ୍ପର୍କରେ ମଞ୍ଜୁଲତା ତ୍ରିପାଠୀଙ୍କ ସହ ଆଲୋଚନା। ହିନ୍ଦୀ କଥାଚିତ୍ରରେ ଗୀତ ରାତି 8:02, ହିନ୍ଦୀ ଶିକ୍ଷା ରାତି 8:30 ଶିକ୍ଷାଦାନ କରିଛନ୍ତି କ୍ରିଷ୍ଣା କହ୍ନେୟା ଆଚାର୍ଯ୍ୟ, ଶିକ୍ଷା ଗ୍ରହଣ କରିଛନ୍ତି ରାଜଲକ୍ଷ୍ମୀ ନାୟକ। କ୍ରୀଡ଼ା ପତ୍ରିକା ରାତି 9:30, ଏଥିରେ ଶୁଣିବେ ଜାତୀୟ ଜିମ୍ନାଷ୍ଟିକ୍ ଚାମ୍ପିୟନ୍ସିପ୍ 2026 ସଫଳତା ଲାଭ କରିଥିବା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟ ତପନ କୁମାର ମହାନ୍ତିଙ୍କ ସହ ସାକ୍ଷାତକାର ଏବଂ କ୍ରୀଡ଼ା ପରିକ୍ରମା। ରାତି 10:02 ଲୋକସଙ୍ଗୀତରେ ପ୍ରଚାର କରିବ ଦାସକାଠିଆ ଗୀତ, ପରିବେଷଣ କରିବେ ଗୋପାଳ ଚନ୍ଦ୍ର ସେଠ ଏବଂ ସାଥୀ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ ରାତି 10:30। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କଟକ।

0: ସମୃଦ୍ଧି ଆଣନ୍ତୁ।
1: ଇକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ପ୍ରଚାର କରୁଛ ପାଲା, ପରିବେଷଣ କରିଛନ୍ତି ଶରତ ଚନ୍ଦ୍ର ତ୍ରିପାଠୀ ଏବଂ ସାଥୀ ପରମାନନ୍ଦ ପାରିକ, ବ୍ରହ୍ମାନନ୍ଦ ପାରିକ, ହରିହର ନାୟକ, ଯଦୁନାଥ ସାହୁ ଏବଂ ବିଷ୍ଣୁଚରଣ ଦାସ।

ಸುತಂ ಬ್ರಹ್ಮಾರುದ್ರೇಂದ್ರ ವಂದ್ಯಂ ಬ್ರಹ್ಮಾಳಂ ಸಾರಮೀಸಂ ಸ್ವಜನ ಪರಿವೃತಂ ಬ್ರಹ್ಮದಾರೂ ನಮಾಮಿ ପ୍ରଭୁ ଦାରୁବ୍ରହ୍ମ ପରମ ପୁରୁଷ ଭଗବାନ ଜଗନ୍ନାଥ ବିଶ୍ୱର କଲ୍ୟାଣ ଅର୍ଥେ ଆଶୀର୍ବାଦ ଦାନ କରନ୍ତୁ। ବୋଲ ସର୍ବେ ଆନନ୍ଦେ ଏକବାର।

ସଜ୍ଜନ ମଣ୍ଡଳୀ, ପଞ୍ଚ ସଖାଙ୍କ ଭିତରେ ଶ୍ରେଷ୍ଠ ଭକ୍ତ ବଳରାମ ଦାସ ଏକଦା ବିଚାର କଲେ ପ୍ରଭୁ ଜଗନ୍ନାଥଙ୍କ ନାମ ସ୍ମରଣ ପୂର୍ବକ ତ୍ରେତା ଯୁଗର ଅବତାରୀ ପୁରୁଷ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉପରେ ଏକ ରାମାୟଣ ଗାଥା ରଚନା କରିବେ। ଆଜ୍ଞା, କଳ୍ପନା କରିବା ସଙ୍ଗେ ସଙ୍ଗେ କଳ୍ପନାକୁ ସାକାର କରିବା ପାଇଁ ଲେଖନୀ ଧାରଣ ପୂର୍ବକ ଯେତେବେଳେ ଲେଖିବା ଆରମ୍ଭ କରିଛନ୍ତି, ମା ସୀତାଙ୍କ ଚରିତ୍ର ତାଙ୍କ ମନରେ ଟିକେ ଆଜ୍ଞା ଶଙ୍କା ଜାତ କଲା। ମାଙ୍କ ଚରିତ୍ର ଉପରେ ସେ ଟିକେ କ୍ରୋଧ ଭାବକୁ ବହି ପୋଥି ଏବଂ ଲେଖନୀକୁ ଥୋଇଦେଲେ। ରଖି ଯତ୍ନରେ ଲେଖନୀ।

ତମ ନା ବେଶିଆ ପାଖରେ କାଳ ଅତିବାହିତ କରୁଥିବା ଭକ୍ତ ବଳରାମ ଦାସ ପୋଥି ଲେଖନୀ ଥୋଇ ଆଜ୍ଞା ନିଦ୍ରା ଦେବୀଙ୍କ କୋଳରେ ବିଶ୍ରାମ କଲେ।

ବଳରାମ ଦାସ ଆଜ୍ଞା ଶୋଇଥିଲା ବେଳେ ମଧ୍ୟରାତ୍ରରେ ଏକ ସୁନ୍ଦର ସ୍ୱପ୍ନ ଅବଲୋକନ କଲେ। ଦେଖିଲେ ସ୍ୱପ୍ନରେ ମା ଜଗଜନନୀ ଆଦିଶକ୍ତି ମହାଲକ୍ଷ୍ମୀ ଆସି ତାଙ୍କ ସମ୍ମୁଖରେ ଉଭା ହୋଇଛନ୍ତି।

ଏ ମା, ଯେଉଁ ନାରୀ ଜନକ ନନ୍ଦିନୀ ଜାନକୀ ପୁରାଣ ପ୍ରସିଦ୍ଧା, ତାଙ୍କ କଥା ଉପରେ ମୋର ଟିକେ କାହିଁକି ଅବିଶ୍ୱାସ ହେଉଛି। ରାବଣ ଯେତେବେଳେ ରଥରେ ବସାଇ ନେବାକୁ ଆସିଲା, ଚାହିଁଥିଲେ କଣ ରାବଣ ନେଇ ପାରିଥାନ୍ତା? ନା ନା ନା, ତାର କାରଣ କଣ? ଆଜି

ସତି ନାରୀ ଚାହିଁଲା ମାତ୍ର କେ ତ୍ରିଭୁବନ ମୁହୂର୍ତ୍ତ ମଧ୍ୟରେ ଜଳି ପଡି ଭସ୍ମ ହୋଇପାରେ। ଇଏ ଲଙ୍କପତି ତ ସାମାନ୍ୟ, ସିଏ ଚାହିଁଥିଲେ କଣ ମାଙ୍କୁ ନେଇପାରିଥାନ୍ତା ବଳାତ୍କାରରେ। ମା ଜାଣିଶୁଣି ତା ରଥ ମଣ୍ଡନ କରି ଲଙ୍କାପୁରକୁ ଗମନ କଲେ, ବୃଥାରେ କାହିଁକି କ୍ରନ୍ଦନ କଲେ। ସେତିକି ନୁହେଁ ମା, ଆହୁରି ବଡ କଥା ହେଲା, ଆଜି ଗୁରୁ ଗୁରୁଜନ କଥାକୁ ଯାର।

ବୋହୁ ହିସାବରେ ମା ଜାନକୀଙ୍କର କର୍ତ୍ତବ୍ୟରେ ବହୁତ ଅବହେଳା ରହିଥିଲା। ଶାଶୁ କହିଥିଲେ ଲୋ ମା ତୁ ଜଙ୍ଗଲକୁ ଗଲେ ଯା ମୋର ମନା ନାହିଁ, ହେଲେ ମୋର କଥା ପଦେ ମନେ ରଖିଥିବୁ। ଇଏ ବୁଢ଼ୀର ଏତିକି ଅନୁରୋଧ ମା ରଖିବୁ। ଗୋଟିଏ ପଦ ଆଜ୍ଞା ଭଞ୍ଜ ସାହିତ୍ୟ କହି ପକାଇଲେ।

କାନ୍ଦି କାନ୍ଦି ବୁଢ଼ୀ ଶାଶୁ କୌଶଲ୍ୟା ମା ମୋର କହିଥିଲା, ଲାଲୋ ବୋହୁ ତୁ ଜଙ୍ଗଲକୁ ଯାଉଛୁ, ହେଲେ କୌଣସି ଅପୂର୍ବ ଦ୍ରବ୍ୟ ଦେଖି କେତେବେଳେ ତୋ ସ୍ୱାମୀଙ୍କୁ କଟାଳ କରିବୁ ନାହିଁ, କାରଣ ମାୟାବୀ ରାକ୍ଷସ ମାନେ ଅଛନ୍ତି, ତାଙ୍କ ମାୟାରେ ଯଦି ତୁ ପଡ଼ିଯାଉ ବିପତ୍ତି ନିଶ୍ଚୟ ମିଳିବ। ଆଜି ବଳିଆ ଦାସ କହିଲା, ମା ମହାଲକ୍ଷ୍ମୀ ସୀତା ଠାକୁରାଣୀ କଣ ଶାଶୁବୁଢ଼ୀଙ୍କ କଥାକୁ ମାନିଥିଲେ? ମାନିଲା ନାହିଁ ଯୋଉ ବୋହୁ ଶାଶୁର କଥାକୁ, ଏବଂ ନିଜ ସ୍ୱାମୀଙ୍କ ଶକ୍ତି ଉପରେ ଯାହାର ବିଶ୍ୱାସ ରହିଲା ନାହିଁ। ତ୍ରାହି ଲକ୍ଷ୍ମଣ ଶୁଣିଲା ମାତ୍ର କେ ପର ମା ବୈରାଗୀ ଲକ୍ଷ୍ମଣ ଯେଉଁ

ପରମ ବୈରାଗୀ ଶଙ୍କରକଳ ମୂର୍ତ୍ତି ସଦୃଶ ବୀର ଲକ୍ଷ୍ମଣଙ୍କ ଚରିତ୍ର ଉପରେ ଯେଉଁ ସତୀ ସୀତା ଆଜି ସନ୍ଦେହ ଟାଣିଥିଲେ ଗାର, ତାଙ୍କୁ କଣ ମୁଁ ପ୍ରଶଂସା କରିପାରିବି? ମା, ତ୍ରାହି ଲକ୍ଷ୍ମଣ ଯେଉଁ ରାମ କହିଥିଲେ ବୋଲି ସେ କହିଲେ। ସଜ୍ଜନ ମଣ୍ଡଳୀ, ରାଜାମାନଙ୍କର ଧର୍ମ ପ୍ରଜାମାନଙ୍କୁ।

ଦେହି ପ୍ରଦାନ କରିବା। ମା କଣ ସେତିକି ବୁଝି ପାରିଲା ନାହିଁ ଯେ ମୋ ସ୍ୱାମୀ ଜଗତକୁ ତ୍ରାହି ଦେଲାବାଲା, ସିଏ ଆଜି ତ୍ରାହି ମାଗୁଛି ଏ କଥାକୁ ମୁଁ ବିଶ୍ୱାସ କରିବି। ଯେଉଁ ସ୍ତ୍ରୀ ସ୍ୱାମୀଙ୍କର ଶକ୍ତି ଉପରେ ଅବିଶ୍ୱାସ କରିପାରେ, ଯେଉଁ ସ୍ତ୍ରୀ ବୋହୂ ଶାଶୁଙ୍କର କଥାକୁ ମାନି ନପାରେ, ଯେଉଁ ଭାଉଜ ଦିଅରକୁ ଅବିଶ୍ୱାସ କଲା ଲକ୍ଷ୍ମଣ ପରି ଦିଅରକୁ, ତା ଚରିତ୍ର ମା ମୁଁ ଲେଖି ପାରିବି ନାହିଁ, ପାରିବି ନାହିଁ। ସେତିକି ବେଳେ ହସି ହସି ମା ମହାଲକ୍ଷ୍ମୀ କହିଦେଲେ, ହେଲାରେ ବଳିଆ।

ଆରେ ପୁଅ, ଆଜି ଯାହାକୁ ତୁ ମା ମହାଲକ୍ଷ୍ମୀ ବୋଲି ପ୍ରଣାମ କରୁଛୁ, ଏଇ ମା ତୋର ଅଭାଗିନୀ, ମା ତୋର ତ୍ରେତା ଯୁଗରେ ସୀତାଙ୍କ ରୂପରେ ରାମଙ୍କ ସାଥିରେ କାଳାତିପାତ କରିଥିଲା। ଆରେ ମୁଁ ତୋର ମା, ତୁମ କଥା ରଖ, ସେ ରାମାୟଣକୁ ସମ୍ପୂର୍ଣ୍ଣ କର ରେ ପୁଅ। କିନ୍ତୁ ବଳରାମ ଦାସ ତାଙ୍କ କଥାକୁ ମାନିଲେ ନାହିଁ, କହିଲେ ମା ଉଦୟତି ଯଦି ଭାନୁ ପଶ୍ଚିମ ଦିଗି ବିଭାଗ।

0: Kimmy, oh, get up, move, move, move,
1: ବୋଲେ ହେ ବଳରାମ ଦାସ ତୁ ଜଗନ୍ନାଥଙ୍କର ଭକ୍ତ ବୋଲି ଯୋଉ ଗର୍ବ ଭାବ ବହି ମୋତେ ଅପମାନ କରିଛୁ ମୁଁ ଆଜି କଥା ଦଉଛି ତୋତେ ଖାଇବାକୁ ମିଳିବ ନାହିଁ ତୁ ବାରଦ୍ୱାର ବୁଲିବୁ ଏ ଶ୍ରୀକ୍ଷେତ୍ର ଧାମରେ କାଲି ଥୋ ତୋର ଆଉ ଦେଖା ମିଳିବ ନା
2: ମା ତୁମେ ଏ କଣ କଲ ମା
1: ଅଭିଶାପ ଯେତେବେଳେ ମା ମହାଲକ୍ଷ୍ମୀ ଦେଇଛନ୍ତି ବଳରାମ ଦାସ ମାଙ୍କ ପାଦ ତଳେ ଲୋଟି ଗଲେ ସେଇ ଶଯ୍ୟା ପାଖରେ ହାତ ଯୋଡି ଦେଲେ କହିଲେ ମା ଅଦେବ ବା ମରଣ ମସ୍ତୁ ଯୁଗାନ୍ତରେ ବା ଯୁଗ ଶେଷରେ ମରିଥାନ୍ତି ଆଜି ମରିବି ସେଥିପାଇଁ ମୋର ଭୟ ନାହିଁ ଭାଗବତରେ ଗୋଟିଏ ପଦ ଅଛି ଆରେ ଦେହ ବହିଲେ ନିଶ୍ଚୟ ମରି ଗୀତା ଶାସ୍ତ୍ର କହେ ଜାତ ସହି ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ ତସ୍ମାତ୍ ପରିହାର୍ଯ୍ୟ ଥେ ନ ତୁ ଶୋଚି ତୁ ମର ହସି ବୋଲେ ମା ଜନ୍ମ ହେଲେ ମରଣଟା ସତ୍ୟ ସେଥିପାଇଁ ମୋର ଦୁଃଖ ନାହିଁ କିନ୍ତୁ ମୁଁ କହିଛି ସେ ସୀତା ଚରିତ୍ର ଲେଖିବି ନାହିଁ ଏହା ମଧ୍ୟ ମୋର ସତ୍ୟ ଆଜି ମାଙ୍କ ଅଭିଶାପକୁ ଶୁଣି ବଳରାମ ଦାସ ପହଞ୍ଚି ଯାଇଛି ବାଇଶି ପାହାଚ ତଳେ ବାଇଶି ପାହାଚ ତଳେ ଠିଆ ହୋଇ ପତିତ ପାବନ ଭଗବାନ ଜଗନ୍ନାଥଙ୍କୁ ସ୍ମରଣ ପୂର୍ବକ କହୁଛି ଆଜି

22 ପାହାଚ ତଳେ ବଳରାମ ଦାସ ଠିଆ ହେଲା। ହେ କାଳିଆ ଶାନ୍ତ, ମା ମୋର କହିଛି ଶ୍ରୀକ୍ଷେତ୍ର ଧାମ ଭିତରକୁ ଆଉ ତୁମେ ଘନାଦ ପାଚେରୀ ଭିତରକୁ ଆସିପାରିବୁ ନାହିଁ। ଏଇ 22 ପାହାଚ ତଳେ ଠିଆ ହୋଇ ଡାକୁଛି, ହେ ପତିତ ପାବନ।

0: ପାବନ ମୂର୍ତ୍ତି ଜଗନ୍ନାଥଙ୍କୁ ଦର୍ଶନ କରି ବଳିଆ ବାଇଶି ପାହାଚ ତଳେ ମୁଣ୍ଡିଆଟିଏ ମାରିଲା କହିଲା ରେ କାଳିଆ
1: କାଳିଆ
0: ମୁଁ ଆଜି ତୋ ନିକଟରୁ ସବୁଦିନ ପାଇ ଅନ୍ତର ହେଇ ଚାଲିଯାଉଛି ସିନା ଇଏ ଚର୍ମ ନେତ୍ର ସିନା ତୋର ଇଏ ସ୍ଥୂଳ ରୂପକ ଦର୍ଶନ କରିପାରିବ ନାହିଁ ହେଲେ କାଳିଆ ଏ ଅନ୍ତର ଭିତରେ ମୁଁ ତତେ ଭୁଲି ପାରିବୁ
1: ନାହିଁ
0: ତୁ ମୋତେ ଭୁଲି ପାରିବୁ ନାହିଁ ଆଜି ଏତିକି ନିବେଦନ କରିଯାଉଛି ଶେଷ ଥରକ ପାଇଁ।

ବଳରାମ ଦାସ କହିଲେ ହେ ଜଗନ୍ନାଥ, ମୁଁ ତତେ ଗୋଟିଏ ଅଳି କରୁଛି, ତୋ ବାପା ନନ୍ଦର ରାଣ, ତୋ ମା ଯଶୋଦାର ଡାଳରେ, ହେ ଠାକୁର, ଯଦି ପ୍ରକୃତରେ ତୁ ମତେ ପୁଅ ହିସାବରେ ଦେଖୁଥାଉ କି ଭକ୍ତ ହିସାବରେ ଦେଖୁଥାଉ କି ସେବକ ସେବକୀ ହିସାବରେ ଦେଖୁଥାଉ, ଯେଉଁ ହିସାବରେ ଦେଖିଲେ ବି ତୁ ହଉଛୁ ଜଗତର ନାଥ ସାନ୍ତ, ହେ ସାନ୍ତ, ଗୋଟିଏ ଦିନ ହିନ ମୂଲିଆର ଏତିକି ଅଳି ତୋ ପାଖରେ, ମୁଁ ନ ଖାଇଲା ପର୍ଯ୍ୟନ୍ତ ତୁ ଆଜି ଠାରୁ ଖାଇବୁ ନାହିଁ, ତୋ ବାପା ରାଳ ତୋ ମା ରାଳ, ଏତିକି କଥା କହି ଆଜି କାନ୍ଦି କାନ୍ଦି ବଳିଆ ଯାଉଛି, ଯାଇ ପହଞ୍ଚି ଯାଇଛି ଆଜ୍ଞା ସମସରା ପାତରେ, ଇଏ ଗହୀର ପାତରେ ପହଞ୍ଚିଛି, ବସୁଧାର ଧୂଳି ବାଲି ଆଜି ତାତି ଯାଉଛି ମା ଲକ୍ଷ୍ମୀଙ୍କର ଅଭିଶାପରେ, ଟକ ଟକ ହୋଇ ଫୁଟୁଛି ବଳିଆ ଦାସ ଆଜି ଆଉ ଚାଲି ପାରୁନି, ଯେଉଁ ଦୁଆରକୁ ଯାଉଛି ସେ ଗୃହ ସ୍ୱାମୀ ଦେଖିଲା ମାତ୍ରେ ତାକୁ ଦୂରରୁ ଭଉଣୀ ଦେଉଛନ୍ତି, ଖାଦ୍ୟ ଜଳ ଟିକିଏ ଦବା ପରିବର୍ତ୍ତେ ବିଭିନ୍ନ ପ୍ରକାର କୁଚ୍ଛା ବାଣୀ ଧିକାର କରି ଅପମାନ କରି ଘଉଡେଇ ଦେଉଛନ୍ତି, ହତ ଲକ୍ଷ୍ମଣଟା କାହୁଁ ଆସିଲା, ସେ ଆସିଲା ମାତ୍ର କେ ମୋ ଘରେ ଧନ ପୁରିଥିଲା କୁଆଡେ ଉଭେଇ ଗଲା, ଏକା ପଥର ମାଡ କରି ସମସ୍ତେ ବଳିଆ ଦାସକୁ ନିନ୍ଦା କରୁଛନ୍ତି, ସମସରା ପାଟରେ ଚାଲିଛି ଆଜି ବଳିଆ, ପାଦ ଥକି ଗଲାଣି ଅନ୍ନ ବିନା ଆଉ ଚାଲି ପାରୁନି, କାଳିଆ ଶାନ୍ତ ତୋର।

କାଳିଆ ଦାସ ସମସରା ପାଟରେ ପଡିଛି, ଡାକିଲା କାଳିଆ ସାନ୍ତ। ଆରେ ଯା ଦୁଆରକୁ ଗଲି ସେ ମୁଠାଏ ଅନ୍ନ କେହି ଦେଲେନି, ଟୋପିଏ ଜଳ କେହି ଦେଲେନି, ଆହା ବୋଲି ପଦୁଟିଏ କେହି କହିଲେନି। ଆରେ ନ ମାତା ସାପତେ ପୁତ୍ର, ନ ଦେବ ସୃଷ୍ଟି ନାଶକ, କୌଣସି ମା ତା ପୁଅକୁ ଗାଳି ଦିଏନି କି ତା ଅନିଷ୍ଟ ଅପକାର ଚିନ୍ତା କରେନି। ଆଜି ଜଗତ ଜନନୀ ମା ମହାଲକ୍ଷ୍ମୀ କ୍ରୋଧରେ ଅନ୍ଧୁଣୀ ହୋଇ ମୋତେ ଅଭିଶାପ ଦେଇ

0: କହିଲେ ହେ ଠାକୁର
1: ଠାକୁର
0: ଆରେ ଇଏ ସୃଷ୍ଟିରେ ଖାଦ୍ୟ ଗଣ୍ଡିଏ ନ ପାଇଲେ କଣ ଏ ଜୀବନ ରହିବ ପରା ଅନ୍ନଗତ ପ୍ରାଣରେ ଆରେ କାଳିଆ ତୁ ପା 60 ପଉଟି ଭୋଗ ଖାଉଛୁ ଠାକୁର ମୋର ଇଏ ବିଶ୍ୱ ବ୍ରହ୍ମାଣ୍ଡକୁ ସମସ୍ତଙ୍କୁ ତୁ ପୁରା ଦାଦା ଯୋଗଉଛୁ ରେ ଆରେ ମୁଁ କଣ ତୋର ଗୋଟିଏ ଏ ସୃଷ୍ଟିର ଜୀବ ନୁହେଁ ମୋତେ କଣ ବିପତ୍ତିରୁ ତୁ ରକ୍ଷା କରିବୁ ନାହିଁ ଅଭିରାମ ପରମହଂସଙ୍କର ପଦୁଟି ଆଜି ଗାଈ ପକେଇଲା ଗାଉଛି ଆଜି ବଳିଆ ଦାସ କହିଲା ପ୍ରଭୁ

ହେ କାଳିଆ ସାନ୍ତ, ଆରେ ତୁମେ ପରା ଭକତ ପାଖରେ ରହି ତାକୁ ଖୁଆଇ ଦେଇକିରି ନିଜେ ଖାଅ, ଆଜି କଣ ତୁମେ ଏହା ଭୁଲିଗଲ? ଭକ୍ତ ଯେଉଁଠି ଥାଏ ପ୍ରଭୁ, ତୁମେ ପରା ତାଙ୍କ ପାଖେ ପାଖେ ରହିଥାଅ, ମୋତେ ବିପତ୍ତି ବେଳାରେ ଟିକେ ଦର୍ଶନ ଦିଅ। ସଜ୍ଜନ ମଣ୍ଡଳୀ, ତେଣେ କଣ ହେଇଛି ଠାକୁରଙ୍କର ଅବସ୍ଥା? ଆଜି ଭ

ସିଂହାସନ ଆଜି ବଳିଆ ଡାକର କାତର କଣ୍ଠରେ କମ୍ପି ଯାଇଛି। ଠାକୁର ଆଜି ଅନ୍ନ ଜଳ ଗ୍ରହଣ କରୁନାହାନ୍ତି ବଳିଆ ଦାସର ରାଣ ନିୟମ ଏବଂ ଭକ୍ତିରେ। ତେଣେ ଆଜ୍ଞା ଶ୍ରୀମନ୍ଦିରରେ

0: ପଣ୍ଡା ପଡିଆରୀ ମାନେ ଆଜ୍ଞା ବିଚାର କଲେଣି, ବଡ ପଣ୍ଡା କହିଲେ ଆଜି ଚଳୁରେ କାହିଁକି ଜଗନ୍ନାଥଙ୍କ ଦର୍ଶନ ଠାକୁର ଆଜି ଅନ୍ନ ଜଳ ସ୍ପର୍ଶ କରୁନାହାନ୍ତି, କଣ ହେଲା ଅନୀତି? ତେଣେ ମା ମହାଲକ୍ଷ୍ମୀ ଯାଇକି ଦାରୁ ବ୍ରହ୍ମଙ୍କୁ ବୁଝେଇଲେ ଜଗନ୍ନାଥଙ୍କୁ, କହିଲେ ସ୍ୱାମୀ ଆପଣ କଣ ସେବିକାର କଥା ରକ୍ଷା କରି ଟିକେ ଭୋଜନ କରିବେ
1: ନାହିଁ?
0: ମୋ ଭକ୍ତ ବଳିଆ ତେଣେ ସମସରା ପାଟ ଅପନ୍ତରାୟ ପରି ଅନାହାରେ ଛଟପଟ ହଉଛି, ମୁଁ ଏଠି ବସି ଖାଇବି? ଏଇଥିପାଇଁ ମୁଁ ଜଗତର ସାଆନ୍ତ ବୋଲେଇଛି। ହେ ମହାଲକ୍ଷ୍ମୀ, ବର୍ତ୍ତମାନ ମୋ ଭକ୍ତ ପାଖକୁ ଯାଉଛି। ମା ମହାଲକ୍ଷ୍ମୀ କହିଲେ ପ୍ରଭୁ ମୋତେ ଟିକେ ସାଥିରେ ନିଅ। ଯେତେବେଳେ କାଳିଆ ସାଆନ୍ତ ମା ମହାଲକ୍ଷ୍ମୀ ଯାଇ

ବଳିଆ ଦାସ ହାତ ଯୋଡ଼ି ଦେଇ ଲକ୍ଷ୍ମୀ ନାରାୟଣକୁ ଗରୁଡ ଉପରେ ଦେଖିକି ଆଜି ଲମ୍ବ ହୋଇ ପଡିଯାଇଛି। ମହାଲକ୍ଷ୍ମୀ କହିଲା ରେ ବଳିଆ, ମୋ କଥା ମାନିଲୁ ନାହିଁ, ଏବେ ଅପନ୍ତରାୟ ପଡି ମଲୁ ଭଲ ହେଲା ତ। ହସି ହସି କହି ପକେଇଲା ବଳରାମ ଦାସ, କହିଲା ମା, ଇଏ ଜଗତର ନାଥ କାଳିଆ ସାହାନ୍ତ ସାଥେ ପୁଣି କମ।

ହେଲା ମା ଲୋ ଯେଉଁ କ୍ଷେତ୍ରରେ ଜଗନ୍ନାଥ ଏବଂ ମା ମହାଲକ୍ଷ୍ମୀଙ୍କ ଦର୍ଶନ ଭକ୍ତ ପାଏ ଏହାଠାରୁ ଭଳି ପୁଣ୍ୟତୀର୍ଥ କଣ ଆଉ ଜଗତରେ କୋଉଠି ଅଛି? ଆଜି ମୁଁ ଦ୍ୱିତୀୟ ବୈକୁଣ୍ଠ ଏଠି ରଚନା କଲି। ମା ମୋତେ କ୍ଷମା କର, ମା ତୁମେ ହାରିନା, ତୁମେ ହାରିନା ମା, ଏଭଳି ପୁଅ ଥାଉ ଥାଉ କୌଣସି ମା ହାରେନା। ମୁଁ ଆଜି କଥା ଦଉଛି ଏ ରାମାୟଣ ରଚନା କରିବି ଏବଂ ଏ ରାମାୟଣର ନାମ ରହିବ ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣ। ହଉ ଶୁଣିବ ଗୁଣିକ ଜନ, ହୋଇଲା ଏବେ ବର୍ଣ୍ଣନ ଦିନ ଜନ ସରଳ ରକ୍ଷଣ ମହାବାହୁ ଆନନ୍ଦ ମନର ହରିବୋଲ ହୁଳାହୁଳି ଦିଅ।

ଶୁଣିଲେ ପାଲା, ପରିବେଷଣ କଲେ ଶରତଚନ୍ଦ୍ର ତ୍ରିପାଠୀ ଏବଂ ସାଥୀ। ସାଥୀମାନେ ହେଲେ ପରମାନନ୍ଦ ବାରିକ, ବ୍ରହ୍ମାନନ୍ଦ ବାରିକ, ହରିହର ନାୟକ, ଯତୁନାଥ ସାହୁ ଏବଂ ବିଷ୍ଣୁ ଚରଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟି ଚୋଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ଦେଖିବା ପ୍ରଥମ ଏସଏମଏସଟି କିଏ ପଠାଇଛନ୍ତି। ପ୍ରଥମ ଏସଏମଏସଟି ପଠାଇଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ ନଳପାହି କେରେଡ଼ାଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କଥାଚିତ୍ର ବିଶାଲ ବାର ଗୀତ ହମ୍ ତୁମେ ଇତନା ପ୍ୟାର କରେଙ୍ଗେ କେ ଲୋକ ତୁମେ ୟାଦ କରେଙ୍ଗେ। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ। ତେବେ ବିଶ୍ୱଭୂଷଣ ବାବୁ, ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ ଆପଣଙ୍କ ପାଇଁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଡେଲାଙ୍ଗପୁରୀରୁ ପଠାଇଛନ୍ତି ସୋନାଲି ଏବଂ ମିତାଲି ଆପଣ ଲେଖିଛନ୍ତି ନମସ୍କାର ଅପା ନମସ୍କାର ଆପଣଙ୍କୁ ମଧ୍ୟ ଶୁଭ ମଧ୍ୟାହ୍ନ ତେବେ ଖୁବ୍ ସୁନ୍ଦର ଗୀତଟି ଆପଣ ଅନୁରୋଧ କରିଛନ୍ତି ଶୁଣିବା ପାଇଁ

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ପଠାଇଛନ୍ତି ମଣ୍ଟୁ ସାର୍ ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଜୟ ମା ମଙ୍ଗଳା କଥାଚିତ୍ରର ଗୀତ ଯେଉଁ ଗୀତଟିକୁ ଗାଇଛନ୍ତି ଏସ୍ ଜାନକୀ ତେବେ ଆପଣଙ୍କର ଅନୁରୋଧର ଗୀତ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛୁ ଶୁଣି ନିଅନ୍ତୁ

ଆପଣମାନେ ଶୁଣୁଛନ୍ତି ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ତେବେ ପରବର୍ତ୍ତୀ କଥାଚିତ୍ର ସମାଧି। କଣ୍ଠଶିଳ୍ପୀ ଆଶା ଭୋସ୍ଲି। ଅନୁରୋଧକାରୀ ଶ୍ରୋତା ହେଲେ ଲକି ସୋମ ବୁଗୁଡ଼ା ଗଞ୍ଜାମରୁ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ରତିକାନ୍ତ ଶତପଥୀଙ୍କ କଣ୍ଠରେ, କଥାଚିତ୍ର ବାହୁଡ଼ିବେ ମୋ ଜଗାବଳିଆ। ଅନୁରୋଧକାରୀ ଶ୍ରୋତା ହେଲେ ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳି କୁଣ୍ଡ, ବାଉରୀ ବନ୍ଧୁ ପାତ୍ର, ମହମ୍ମଦପୁର ବିଲହାଟ କଟକରୁ।

ପରବର୍ତ୍ତୀ କଥାଚିତ୍ର ସଙ୍ଗମ କଣ୍ଠଦାନ କରିଛନ୍ତି ମୁକେଶ। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ ନାରାୟଣ ପ୍ରଧାନ।

ପରବର୍ତ୍ତୀ ଏସଏମଏସଟି ଆସିଛି ନିଆଳି କଟକରୁ ପଠାଇଛନ୍ତି ଲୋରା ମହାନ୍ତି, ପ୍ରଶାନ୍ତ କୁମାର ମହାନ୍ତି ଏବଂ ବିନିଲତା ମହାନ୍ତି। ଆପଣଙ୍କର ଅନୁରୋଧର ଗୀତଟି ହେଉଛି ମେ ନିକଲା ଗଡିଲକି, କଥାଚିତ୍ର ଗଦର, କଣ୍ଠଶିଳ୍ପୀ ଉଦିତ ନାରାୟଣ। ତେବେ ଆପଣଙ୍କର ଅନୁରୋଧର ଗୀତଟି ଆପଣଙ୍କ ପାଇଁ ପ୍ରଚାର କରୁଛୁ।

ପରବର୍ତ୍ତୀ କଥାଚିତ୍ର ମା ଓ ମମତା ଅନୁରୋଧକାରୀ ଶ୍ରୋତା ହେଲେ ପ୍ରମୋଦ କୁମାର ସାହୁ ଡିହ ସାହି କାଦୁଅପଡ଼ା ଜଗତସିଂହପୁରରୁ ଅନୁରୋଧର ଗୀତଟି ହେଉଛି ଅକ୍ଷୟ କୁମାର ମହାନ୍ତି ଗାଇଥିବା ଗୀତ କିଛି ଲୁହ ପୋଛା ହୁଏ ପଣତ କାନିରେ କିଛି ଲୁହ ପିଇଯାଏ ଉଠ।

ପରବର୍ତ୍ତୀ କଥାଚିତ୍ର ସିନ୍ଦୁର ବିନ୍ଦୁ, କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଏବଂ ସୁଧାରାମା, ଅନୁରୋଧକାରୀ ଶ୍ରୋତା ହେଲେ ବାଙ୍କିରୁ ଟୁକୁ ଏବଂ ଲିଜା।

ଉଠେଇଛନ୍ତି ମା ମା ବାପୁ ମା ଏବଂ ବାପା ଅନୁରୋଧ କରିଛନ୍ତି ମହମ୍ମଦ ରଫିଙ୍କ କଣ୍ଠରେ ଗୀତ ଅରୁନ୍ଧତୀ କଥାଚିତ୍ରର ଗୀତ ଗୀତଟି ହେଉଛି ମୟୂରୀକୁ ତୁମ ଆକାଶେ ମୁଜିବି ମହ୍ଲାର ସାଜି ନାଚିବି।

କଥାଚିତ୍ର ଭକ୍ତ ସାଲବେଗ, କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ, ଅନୁରୋଧକାରୀ ଶ୍ରୋତା ହେଲେ ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ପୂଜା, ସୌରୀ ମହାସିଂହପୁର, ବହୁଗ୍ରାମ, କଟକରୁ।

ପରବର୍ତ୍ତୀ ଏସଏମଏସଟି ଆସିଛି ମହମ୍ମଦପୁର ବିଲହାଟ କଟକରୁ ପଠାଇଛନ୍ତି ସରୋଜିନୀ ବେହେରା ବିଜୟଲକ୍ଷ୍ମୀ ବେହେରା ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ ଶୁଣି ନିଅନ୍ତୁ ତେବେ କଥାଚିତ୍ର ଆକାଶଦୀପ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି

କାର୍ଯ୍ୟକ୍ରମର ଶେଷଗତ ଆ ଗଲେ ଲଗ୍ଜା କଥାଚିତ୍ରରୁ କଣ୍ଠଶିଳ୍ପୀ କିଶୋର କୁମାର ଏବଂ ଲତା ମଙ୍ଗେସ୍କର, ଅନୁରୋଧକାରୀ ଶ୍ରୋତା ହେଲେ ଖୋର୍ଦ୍ଧାରୁ ଓସିନ୍।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ତେବେ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆଜି ଏଥିରେ ଶୁଣନ୍ତୁ କଥାଚିତ୍ର ନାଗଫାସର କେତୋଟି ଗୀତ। ପ୍ରଥମେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଗୀତା ପଟ୍ଟନାୟକ।

ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ରର ଗୀତ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଜବ୍ ଜବ୍ ଫୁଲ୍ ଖିଲେର ଗୀତ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର।